ଆକାଶବାଣୀ କଟକ ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ 26 ଦିନ 2026 ମସିହା ଜୁଲାଇ 17 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ହଁ କହୁଥିଲି ନା, ପତିତ ଉଦ୍ଧାର କରି ସେ ବୋଲାନ୍ତି ପତିତ ପାବନ ବୋଲି, ଭକ୍ତର ଦୁଃଖ ଦୂର କରି ସେ ହୁଅନ୍ତି ଦୁଃଖ ନାଶନ। ହେଲେ ସେ ଦୁଃଖ ହାରି ଯଦି ଭକ୍ତର ଦୁଃଖ ନ ଶୁଣନ୍ତି, ସବୁ ବୁଝି ଅବୁଝା ହୁଅନ୍ତି, ପୁଣି ସବୁ ଶୁଣି ନ ଶୁଣିଲା ପରି ରୁହନ୍ତି, ତାହେଲେ ଭକ୍ତ କାହା ପାଖରେ ବା ନିଜ ଦୁଃଖ ବଖାଣିବ। ସେଥିପାଇଁ ସେ ପୁଣି ତାର ସେହି କାଳିଆ ସାନ୍ତର ଚରଣରେ ଶରଣ ଯାଇ ତା ଦୁଃଖ ଦୂର କରିବାକୁ ଅଳି କରେ, ଆଉ ଅଭିମାନ ଭରା କଣ୍ଠରେ ଗାଇ ଉଠେ।

ଭକ୍ତ ମନରେ କେତେ ଆଶା ବାନ୍ଧିଥାଏ, କେତେ ମାନସିକ କରିଥାଏ, ତା କାଳିଆ ସାନ୍ତକୁ ଟିକେ ଦେଖିବ, ନେତ୍ର ପବିତ୍ର କରିବ, ତାଙ୍କୁ ନିଜର ଦୁଃଖ ଜଣାଇବ, ହେଲେ ତାଙ୍କ ପାଖରେ ପହଞ୍ଚିଗଲେ, ତାଙ୍କୁ ଟିକେ ଦେଖିଦେଲେ ତା ମନ ପୁରି ଉଠେ। ଏକ ଅକୁହା ଆନନ୍ଦରେ ମନର ସବୁ କଥା ସେ ଭୁଲିଯାଏ, ହୃଦୟରେ ଆସିଯାଏ ସମ୍ପୂର୍ଣ୍ଣ ସମର୍ପଣର ଭାବ, ଆଉ ସେହି ଭାବ ନେଇ ତାଙ୍କରି ଚରଣରେ ଶରଣ ଯାଇ ସେ ଗାଇ ଉଠେ।

କୃପାର ଭଣ୍ଡାର ସିଏ କୃପାନିଧି, ଦୟାର ସାଗର ସିଏ ଦୟାନିଧି, ଭକ୍ତର ଅତିପ୍ରିୟ କାଳିଆ ଶାନ୍ତ, ଭାବରେ ବନ୍ଧା ଭକତିରେ ଛନ୍ଦା ଭାବ ବିନୋଦିଆ ଠାକୁର ସିଏ, ଭକ୍ତର ଦୁଃଖ ତା ରତ୍ନ ସିଂହାସନକୁ ଦୋହଲାଇ ଦିଏ, ଭକ୍ତର ଆକୁଳ ପ୍ରାର୍ଥନାରେ ତା ହୃଦୟ ତରଳିଯାଏ, ଆଉ ରତ୍ନ ସିଂହାସନ ଛାଡ଼ି ସେ ଧାଇଁ ଆସେ ଭକ୍ତ ପାଖକୁ, ତା ଆଖିରୁ ଲୁହ ପୋଛିଦେବାକୁ, ତା ଦୁଃଖକୁ ଆପଣେଇ ନେବାକୁ, ଆଉ ସେତିକି ବେଳେ ଭାବ ବିହୁଳିତ ଭକ୍ତର କଣ୍ଠରୁ ଛରି ଆସେ କୃତଜ୍ଞତାର ସ୍ୱର।

ସାରା ମୁଲକର ମାଲିକ ସିଏ, ସାରା ସଂସାରର ପାଳକ, ପୁଣି ବିଶ୍ୱବ୍ରହ୍ମାଣ୍ଡର ନାୟକ। ହାତ ନଥାଇ ସେ ଦିଅନ୍ତି ଅଭୟ ଆଶ୍ରୟ, ପାଦ ନଥାଇ ବ୍ୟାପିଥାନ୍ତି ସଚରାଚର। ଅନ୍ତର୍ଯ୍ୟାମୀ ସିଏ ଜାଣନ୍ତି ଭକ୍ତ ଅନ୍ତରର କଥା, ଭକ୍ତର ଆକୁଳ ପ୍ରାର୍ଥନା କ୍ଷଣକରେ ପହଞ୍ଚେ ତାଙ୍କ ନିକଟରେ। ସେଇଥିପାଇଁ ବୋଧହୁଏ ସେ ଜଗତ ଜନର ବନ୍ଧୁ ଆଉ ଅନାଥ ଜନର ନାଥ, କୋଟି ହୃଦୟର ଦେବତା, ଜଗତର ନାଥ ଜଗନ୍ନାଥ। ଆଉ ସେଇଥିପାଇଁ ମୁକ୍ତ କଣ୍ଠରେ ଭକ୍ତ ଗାଇ ଉଠେ।

ପତିତ ଜଣଙ୍କୁ ଉଦ୍ଧାର କରନ୍ତି ବୋଲି ନୀଳଚକ୍ରରେ ଫରଫରାଇ ଉଡୁଛି ତାଙ୍କର ପତିତ ପାବନ ବାନା। ଜଗତ ଜନର ଦୁଃଖ ଦୂର କରନ୍ତି ବୋଲି ସେ ବୋଲାନ୍ତି ଦୁଃଖ ନାଶନ। ତାଙ୍କ ବିନା ଗତି ନାହିଁ କି ମୁକ୍ତି ନାହିଁ, ତେଣୁ ତାଙ୍କରି ଚରଣରେ ଶରଣ ଯାଇ ଭକ୍ତ ନିଜର ଦୁଃଖ ଜଣାଏ, ହାରି ଗୁହାରି କରି ତାଙ୍କର କୃପା ଭିକ୍ଷା କରେ।

ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଅବସରରେ ଶୁଣୁଥିଲେ ଆମର ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଦାନ କରିଥିଲେ ରୀତା ମିଶ୍ର, ଶ୍ରୀକାନ୍ତ ଦାସ, ମଧୁରିତା ମହାନ୍ତି, ଅକ୍ଷୟ କୁମାର ଆଚାର୍ଯ୍ୟ, ସ୍ନିଗ୍ଧାରାଣୀକର ଏବଂ ଦିବାକର ମହାନ୍ତି। ଗୀତ ରଚନା କରିଥିଲେ ସଞ୍ଜୟ କୁମାର ଶତପଥୀ, ଦିଜ ରଘୁନାଥ, ଗୌର ପଟ୍ଟନାୟକ, ଯତୀନ୍ଦ୍ରନାଥ ହୋଇ, ପ୍ରଫୁଲ୍ଲ କୁମାର ଜେନା ଏବଂ ରମେଶ ଚନ୍ଦ୍ର ମିଶ୍ର। ଆଲେଖ୍ୟ ଏବଂ ଉପସ୍ଥାପନାରେ ଥିଲେ ଜ୍ଞାନରଞ୍ଜନ ମହାନ୍ତି। ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି। ଉପସ୍ଥାପନା କରିଛନ୍ତି ନରେଶ ଚନ୍ଦ୍ର ଦାସ।

ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଚିର ସୁନ୍ଦର, ତଥାପି ସେ ନାନାବିଧ ନୟନାନନ୍ଦକର ବେଶରେ ବିଭୂଷିତ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଇ କୃତାର୍ଥ କରିଥାନ୍ତି। ନୀଳାଦ୍ରି କଟକରେ ଦାରୁବ୍ରହ୍ମ ରୂପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁ ମାନବୀୟ ଲୀଳା ପ୍ରଦର୍ଶନ କରୁଅଛନ୍ତି। ମହାପ୍ରଭୁଙ୍କର ବେଶକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ, ଯଥା ଦୈନିକ ବେଶ ଓ ପର୍ବଭିତ୍ତିକ ବେଶ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର କେତେକ ବେଶ ଶ୍ରୀ ନୃସିଂହ, ଶ୍ରୀରାମ, ଶ୍ରୀକୃଷ୍ଣ ପ୍ରଭୃତି ବିଭିନ୍ନ ଅବତାରକୁ ନେଇ ଅନୁଷ୍ଠିତ ହେଉଥିବା ବେଳେ ଅନେକ ବେଶରେ

0: ମନୁଷ୍ୟୋଚିତ ଲୀଳାର ପରିପ୍ରକାଶ ଘଟିଛି। ବର୍ଷକ ମଧ୍ୟରେ ବିଭିନ୍ନ ମାସରେ ମହାପ୍ରଭୁଙ୍କର ବିବିଧ ବେଶ ଅନୁଷ୍ଠିତ ହୋଇଥାଏ। ସେହି ବେଶଗୁଡ଼ିକ ହେଲା ବୈଶାଖ ମାସରେ ଠାକୁରମାନେ ଅକ୍ଷୟ ତୃତୀୟା ଠାରୁ 42 ଦିନ ପର୍ଯ୍ୟନ୍ତ ଚନ୍ଦନ ଲାଗି ବେଶ ହୋଇଥାନ୍ତି। ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଦିନ ସ୍ନାନବେଦୀ ଉପରେ ଠାକୁରମାନଙ୍କର ଅତ୍ୟନ୍ତ ମନୋମୁଗ୍ଧକର ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ। ସେହିପରି ଆଷାଢ଼ ମାସର ଅମାବାସ୍ୟା ଦିନ ଠାକୁରମାନେ ନବଯୌବନ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ମହାପ୍ରଭୁଙ୍କର ଅତ୍ୟନ୍ତ ମନୋମୁଗ୍ଧକର ସୁନା ବେଶ ଅନୁଷ୍ଠିତ ହୋଇଥାଏ। ଭାଦ୍ରବ କୃଷ୍ଣ ଦଶମୀ ଦିନ ବନଭୋଜି ବେଶ, ଏକାଦଶୀ ଦିନ କାଳିୟ ଦଳନ ବେଶ, ଦ୍ୱାଦଶୀ ଦିନ ପ୍ରଳମ୍ବାସୁର ବଧ ବେଶ ଓ ତ୍ରୟୋଦଶୀ ଦିନ କୃଷ୍ଣ ବଳରାମ ବେଶ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ। ସେହିପରି ଭାଦ୍ରବ ଶୁକ୍ଳ ତ୍ରୟୋଦଶୀ ଦିନ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ ଅତ୍ୟନ୍ତ ମନୋମୁଗ୍ଧକର ବାମନ ବେଶ। ଆଶ୍ୱିନ ଶୁକ୍ଳ ଦଶମୀ ଦଶହରା ଦିନ ଠାକୁରମାନଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ସୁବର୍ଣ୍ଣର ଅଳଙ୍କାରରେ ବିଭୂଷିତ ହୋଇ ଏହି ଦିନ ଠାକୁରମାନେ ଭକ୍ତଗଣଙ୍କୁ ଦର୍ଶନ ଦେଇଥାନ୍ତି। ଦଶହରା ପରଦିନ ବା ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କର ପରମ ଚିତ୍ତାକର୍ଷକ ରାଧା ଦାମୋଦର ବେଶ। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ମଧ୍ୟରେ ପଡୁଥିବା ସୋମବାରରେ ଶ୍ରୀ ବଳଭଦ୍ରଙ୍କ ବାଳରେ ହରିହର ବେଶ ଅନୁଷ୍ଠିତ ହୋଇଥାଏ। ଏହି ଚିତ୍ତାକର୍ଷକ ବେଶରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ଶ୍ରୀଭୋଜରେ ସୁବର୍ଣ୍ଣର ନଳିଭୋଜ, କର୍ଣ୍ଣରେ କୁଣ୍ଡଳ, କଟିରେ ଓଡ଼ିଆଣି, ଚନ୍ଦ୍ର ସୂର୍ଯ୍ୟ ତଥା ବିଭିନ୍ନ ପ୍ରକାରର ସୁବର୍ଣ୍ଣର ମାଳି ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। କାର୍ତ୍ତିକ ମାସର ପଞ୍ଚୁକ ଅବସରରେ କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଲକ୍ଷ୍ମୀନାରାୟଣ ବେଶ, କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ଦିନ ବାଙ୍କଚୂଡ଼ା ବେଶ, କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଦିନ ତ୍ରିବିକ୍ରମ ବେଶ, କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଲକ୍ଷ୍ମୀ ନୃସିଂହ ବେଶ, କାର୍ତ୍ତିକ ପୂର୍ଣ୍ଣିମା ଦିନ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ। ଯେଉଁ ବର୍ଷ ପଞ୍ଚୁକ ଛଅ ଦିନ ହୁଏ ସେହି ବର୍ଷ ଯେଉଁ ତିଥି ମଳ ରହେ ସେହି ମଳ ତିଥିରେ ଅତ୍ୟନ୍ତ ଚିତ୍ତାକର୍ଷକ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ମାସ ପରେ ମାର୍ଗଶିର ମାସରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କର ଶ୍ରାଦ୍ଧ ବେଶ। ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ଶ୍ରାଦ୍ଧ ବେଶରେ ଠାକୁରମାନଙ୍କୁ ସଜ୍ଜିତ କରାଯାଇଥାଏ। ଶୀତ ଅନୁଭୂତ ହେବାରୁ ମାର୍ଗଶିର ଶୁକ୍ଳ ଷଷ୍ଠୀ ଠାରୁ ଠାକୁରମାନଙ୍କର ଘୋଡ଼ଲାଗି ବେଶ ଅନୁଷ୍ଠିତ ହୋଇଥାଏ। ପୌଷ ମାସର ପୂର୍ଣ୍ଣିମା ତିଥିରେ ରତ୍ନ ସିଂହାସନ ଉପରେ ଠାକୁରମାନଙ୍କର ରାଜବେଶ ବା ସୁନାବେଶ ଅନୁଷ୍ଠିତ ହୋଇଥାଏ। ପୌଷ ମାସରେ ପଡୁଥିବା ମକର ସଂକ୍ରାନ୍ତି ପୂର୍ବ ଦିନ ଅନୁଷ୍ଠିତ ହୁଏ ନବାଙ୍କ ବେଶ। ମାଘ ମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ ରତ୍ନ ସିଂହାସନ ଉପରେ ଠାକୁରମାନଙ୍କୁ ମନଲୋଭା ପଦ୍ମବେଶରେ ବିଭୂଷିତ କରାଯାଇଥାଏ। ମାଘ ମାସର ପୂର୍ଣ୍ଣିମା ଦିନ ଠାକୁରମାନେ ଗଜୋଦ୍ଧାରଣ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଦଶମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଠାକୁରମାନେ ଚାଚେରୀ ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସେହିପରି ଫାଲ୍ଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମା ଦିନ ରତ୍ନ ସିଂହାସନ ଉପରେ ଅନୁଷ୍ଠିତ ହୁଏ ଠାକୁରମାନଙ୍କର ରାଜବେଶ ବା ସୁନାବେଶ। ଏତଦ୍ ବ୍ୟତୀତ ମହାପ୍ରଭୁଙ୍କର ପ୍ରତିଦିନ ସ୍ନାନ ସମୟରେ ଅବକାଶ ବେଶ, ରାତ୍ରିରେ ଶୟନ କାଳରେ ବଡ଼ସିଂହାର ବେଶ, ମକର ସଂକ୍ରାନ୍ତି ଦିନ ମକର ଚୌରାଶୀ ବେଶ ପ୍ରଭୃତି ଅନୁଷ୍ଠିତ ହୋଇଥାଏ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ନରେଶ ଚନ୍ଦ୍ର ଦାସ, ଆକାଶବାଣୀ କଟକ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 98ତମ ଭାଗ।

ଦକ୍ଷ ପ୍ରଜାପତି ଓ ଶିବଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱର କାରଣ ଜାଣିବା ପାଇଁ ବିଦୁର ମୈତ୍ରେୟଙ୍କୁ ପଚାରିବାରୁ ମୈତ୍ରେୟ କହିଲେ ଯେ ଦକ୍ଷ ପ୍ରଜାପତିଙ୍କର ଯଜ୍ଞରେ ସକଳ ଦେବତା ଯୋଗ ଦେଇଥିଲେ। ଯଜ୍ଞସ୍ଥଳକୁ ଦକ୍ଷ ଆସିବା କ୍ଷଣି ସମସ୍ତେ ଛିଡ଼ା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଲେ। ଶିବ ଛିଡ଼ା ହୋଇ ଦକ୍ଷଙ୍କୁ ମାନ୍ୟ ନ କରିବାରୁ ସେ ରାଗିଗଲେ ଆଉ ତାଙ୍କୁ ଭର୍ତ୍ସନା କଲେ। ଏଣିକି ଶିବଙ୍କୁ ଯଜ୍ଞରେ ଯଜ୍ଞଭାଗ ନ ଦେବା ପାଇଁ ଆଦେଶ ମଧ୍ୟ ଦେଲେ, ଏପରିକି ଶିବଙ୍କୁ କେହି ପୂଜା ନ କରିବାକୁ କହିଲେ। ଶିବ କୋପଦୃଷ୍ଟି ପକାଇ ଯଜ୍ଞସ୍ଥଳରୁ ଚାଲିଗଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 98ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆଶା ମୁକୁଳ ବାରିକ। ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ରାଶି ଫସଲ ବୁଣିବା ପାଇଁ ଚାଷ ପାଇଁ ଅଧିକ ଅମଳକ୍ଷମ କିସମ ଯେମିତିକି ପ୍ରାଚୀ, କଳିକା, କନକ, ବିନାୟକ ଇତ୍ୟାଦି ଚୟନ କରନ୍ତୁ। 1-1.2 କିଲୋଗ୍ରାମ ବିହନ ପ୍ରତି ଏକରରେ ବ୍ୟବହାର କରନ୍ତୁ। ବିହନ ବୁଣିବା ପୂର୍ବରୁ 3 ଗ୍ରାମ ସେରେସନ୍ ପ୍ରତି କିଲୋଗ୍ରାମ ବିହନ ସହିତ ମିଶାଇ ବିଶୋଧନ କରନ୍ତୁ। ଶେଷ ଜମି ପ୍ରସ୍ତୁତି ସମୟରେ 6:8:8 କିଲୋଗ୍ରାମର ଯବକ୍ଷାରଜାନ ସାର, ଫସ୍ଫରସ୍ ସାର ଏବଂ ପଟାସ୍ ସାର ପ୍ରତି ଏକରରେ ପ୍ରୟୋଗ କରନ୍ତୁ। ବୁଣିବା ସମୟରେ ଧାଡ଼ି ମଧ୍ୟରେ 30 ସେଣ୍ଟିମିଟର ବ୍ୟବଧାନ ଏବଂ ଗଛ ମଧ୍ୟରେ 10 ସେଣ୍ଟିମିଟରର ବ୍ୟବଧାନ ରଖନ୍ତୁ। ଚିନାବାଦାମ ଫସଲରେ ମଞ୍ଜି ବୁଣିବା ସମୟରେ ପ୍ରାକ୍ ତୃଣକୁମାରୀ ପ୍ରୟୋଗ କରିଥିଲେ ମଞ୍ଜି ବୁଣିବାର 15 ଦିନ ମଧ୍ୟରେ ପାଗ ଶୁଖିଲା ଦେଖି ଏକର ପ୍ରତି 300 ମିଲିଲିଟର ଇମାଜେଥାପିର ନାମକ ଘାସମରା ଔଷଧ କିମ୍ବା 400 ମିଲିଲିଟର କୁଇଜାଲୋଫଫ୍ ଇଥାଇଲ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଯଦି ଆଖୁ ଫସଲ 4-5 ମାସର ହୋଇଯାଇଥାଏ ତେବେ ମଧ୍ୟମ ଓ ଦୀର୍ଘ ଅବଧିର କିସମରେ ଆଖୁ ଗଛକୁ ସିଧା ରଖିବା ପାଇଁ ଭେଳା ବାନ୍ଧିବା କାର୍ଯ୍ୟ କରନ୍ତୁ। ପୋକ ଆକ୍ରାନ୍ତ ଗଛ, ପିଲ ଏବଂ ବିଳମ୍ବରେ ବାହାରିଥିବା ପିଲଗୁଡ଼ିକୁ କାଢ଼ି ଦିଅନ୍ତୁ। 2 କିମ୍ବା 3ଟି ଆଖୁ ଗଛକୁ ତଳରୁ ଆଂଶିକ ଶୁଖିଯାଇଥିବା ପତ୍ର ସାହାଯ୍ୟରେ ଏକାଠି ବାନ୍ଧି ଦିଅନ୍ତୁ। ଏହି ସମୟରେ ଆଖୁର ଅଗବିନ୍ଧା ପୋକର ଆକ୍ରମଣ ସମ୍ଭାବନା ରହିଥାଏ। ଏହାର ପରିଚାଳନା ପାଇଁ ଫିପ୍ରୋନିଲ୍ 5% ଏସି 600 ମିଲିଲିଟର ଏକର ପ୍ରତି କିମ୍ବା ପ୍ରୋଫେନୋଫସ୍ 50% ଇସି 400 ମିଲିଲିଟର ଏକରକୁ 200 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ବର୍ତ୍ତମାନ ଅମୃତଭଣ୍ଡା ଲଗାଇବାର ଉତ୍କୃଷ୍ଟ ସମୟ। ହନିଡ୍ୟୁ, କୁର୍ଗ ହନିଡ୍ୟୁ, CO1, CO2, ପୁସା ଡେଲିସିୟସ୍

0: ପୁସା ମାଜେଷ୍ଟିକ୍, ପୁସା ଜାଇଣ୍ଟ ଆଦି କିସମ ଲଗାନ୍ତୁ। 2.5 ରେ 2.5 ମିଟର ଦୂରତାରେ 0.5 ମିଟର ଗାତ କରି ଗଛ ଲଗାନ୍ତୁ। ବଳିଷ୍ଠ ଓ ନିରୋଗ ତଳି କିମ୍ବା ଟିସୁ କଲଚର ତଳି ଲଗାନ୍ତୁ। ଏହି ମାସ କନ୍ଦମୂଳ ଫସଲ ଲଗାଇବା ପାଇଁ ଉପଯୁକ୍ତ ସମୟ। ଗୌରୀ, ଭୁବନ, ଶଙ୍ଖ, ପୁସା ସଫେଦ ଏବଂ ସମ୍ରାଟ ଆଦି କିସମ ଆମ ରାଜ୍ୟ ପାଇଁ ଉପଯୁକ୍ତ। ଏହିସବୁ କିସମକୁ ଚୟନ କରି ଲଗାନ୍ତୁ। କନ୍ଦମୂଳ ଡଙ୍କ ସାଧାରଣତଃ ବିହନ ଆକାରରେ ଲଗାଯାଏ। 60 ସେଣ୍ଟିମିଟର ବ୍ୟବଧାନରେ ହୁଡ଼ା ଟେକି 100 ରୁ 125 ଗ୍ରାମ ଓଜନର ସୁସ୍ଥ ସବଳ କନ୍ଦମୂଳ 25 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 40 ରୁ 45 ଦିନର ତଳିଘେରାରୁ 20 ରୁ 30 ସେଣ୍ଟିମିଟର ଲମ୍ବର ସୁସ୍ଥ ସବଳ ଡଙ୍କ କାଟି ମୁଖ୍ୟ କିଆରୀରେ ଲଗାନ୍ତୁ। ଜହ୍ନି ଲଗାଇବା ପାଇଁ ଏକର ପ୍ରତି 1.5 କିଲୋଗ୍ରାମ ବିହନ ଦରକାର ପଡ଼ିଥାଏ। ମଞ୍ଜିକୁ 5 ରୁ 6 ଘଣ୍ଟା ବତୁରାଇ ଲଗାଇଲେ ଶୀଘ୍ର ଗଜା ହୋଇଥାଏ। ବର୍ତ୍ତମାନ ସମୟରେ 3 ରୁ 4 ଓଡ ଗୁଣ୍ଡ ଚାଷ ହୋଇଥିବା ଜମିରେ ବର୍ଷା ଦିନ ପାଇଁ 15 ରୁ 20 ସେଣ୍ଟିମିଟର ଭଲ ମନ୍ଦା କରି ଧାଡ଼ିକୁ ଧାଡ଼ି 2.5 ମିଟର ଓ ମନ୍ଦାକୁ ମନ୍ଦା 1 ମିଟର ଦୂରତାରେ ଖତ, ମୂଳସାର ଓ ଉପର ମାଟି ଦେଇ 3 ରୁ 4 ମଞ୍ଜି ଲଗାନ୍ତୁ। ଏହିପରି ଏକର ପ୍ରତି 1600 ମନ୍ଦା କରନ୍ତୁ। ଏକର ପ୍ରତି 50 ରୁ 80 କ୍ୱିଣ୍ଟାଲ ଖତ ଓ 20:16:12 କିଲୋଗ୍ରାମ ଏନ୍ପିକେ ସାର ଦିଅନ୍ତୁ ଓ ପରେ ସମସ୍ତ ଫସ୍ଫରସ୍ ସହିତ ଅଧା ଯବକ୍ଷାରଜାନ ସାର ଓ ଖତ ମୂଳ ସାର ଭାବରେ ପ୍ରୟୋଗ କରନ୍ତୁ। ଗଛ ଉଠିଲା ପରେ ମନ୍ଦା ପ୍ରତି କେବଳ 2 ଗଛ ରଖନ୍ତୁ। ଅଣୁସାରର ଅଭାବ ଦେଖାଦେଲେ ମିଶ୍ରିତ ଅଣୁସାର 3 ଗ୍ରାମ ଲିଟର ପ୍ରତି ସିଞ୍ଚନ କରନ୍ତୁ।
1: ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିଲା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 81ତମ ଭାଗ ସନ୍ଧ୍ୟା 6:10 ସନ୍ଧ୍ୟା 6:30 ଓଡ଼ିଆ ଆଲବମ୍ ଗୀତ ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:02। ଜିଲ୍ଲା ହାଲଚାଲରେ ଆଜି ରହିଛି ସୁବର୍ଣ୍ଣପୁର ଜିଲ୍ଲା ହାଲଚାଲ ରାତି 7:25। ପଲ୍ଲୀମଞ୍ଚ ରାତି 7:30। ଏଥିରେ ରହିଛି ବିଷୟ ବୈଜ୍ଞାନିକ ପଦ୍ଧତିରେ ଅଣ୍ଡା ଦିଆ କୁକୁଡ଼ା ପାଳନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ପ୍ରଦୀପ୍ତ କୁମାର ରଥ। ହିନ୍ଦୀ କଥାଚିତ୍ର ଗୀତ ରାତି 8:02। ଇଂରାଜୀ କାର୍ଯ୍ୟକ୍ରମ ରାତି 8:30। ବିଷୟ ରହିଛି ଏ କଲ୍ ଟୁ ସାଲ୍ଭେଜ୍ ମ୍ୟାନ୍କାଇଣ୍ଡ। ଏ ସମ୍ପର୍କରେ କହିବେ ଶରତ ଚନ୍ଦ୍ର। ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କିତ କାର୍ଯ୍ୟକ୍ରମ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ନାଟକ ପୁରୁଷୋତ୍ତମ ଦେବ ରାତି 10:00 ଶୁଣିବେ। ରଚନା ଗୋଦାବରିଶ ମିଶ୍ର, ବେତାର ରୂପାନ୍ତର ଏବଂ ପ୍ରଯୋଜନା ମନୋରଞ୍ଜନ ଦାସ। ଏଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗହଣରେ ତିନି ରଥ ଗଡ଼ିବା ପରେ ଭଗବାନ ଏବଂ ଭକ୍ତଙ୍କ ଅପୂର୍ବ ମିଳନ ହୋଇଛି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ତେବେ ଗତକାଲି ସନ୍ଧ୍ୟା ହୋଇଯିବାରୁ କୌଣସି ରଥ ଶରଧାବାଲିରେ ପହଞ୍ଚପାରି ନାହିଁ। ତାଳଧ୍ୱଜ ରଥ ମାର୍କେଟ୍ ଛକ ନିକଟରେ ଥିବାବେଳେ ଦର୍ପଦଳନ ମରିଚିକୋଟ୍ ଛକ ଏବଂ ନନ୍ଦିଘୋଷ ରଥ ସିଂହଦ୍ୱାରରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଛି। ଗତକାଲି ରଥଟଣା ବନ୍ଦ ହେବା ପରେ ବିଧି ଅନୁସାରେ ଶ୍ରୀବିଗ୍ରହମାନଙ୍କ ମହାସ୍ନାନ ନୀତି ପରେ ସର୍ବାଙ୍ଗ, ବେଶ ଓ ମଧ୍ୟାହ୍ନ ଧୂପ ଆଦି ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳ 9:30ରେ ପୁଣି ଥରେ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରଥଯାତ୍ରା ସମୟରେ ପୃଥକ୍ ପୃଥକ୍ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କଟକରେ ଚାନ୍ଦିନୀ ଚୌକ, ଦୋଳମୁଣ୍ଡାଇ, ରାଣୀହାଟ ସମେତ ଜୋବ୍ରା, ତୁଳସୀପୁର, ପିଠାପୁର, ମହାନଦୀ ବିହାର ଆଦି ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ବଳଦେବଜୀଉଙ୍କ ରଥଟଣା ବେଳେ ରଥ ଏକ ପାଖକୁ ମାଡ଼ିଯିବାରୁ ରଥଟଣା ସ୍ଥଗିତ ରହିଛି। ଆଜି ମଧ୍ୟାହ୍ନ 12 ସମୟରେ

ରଥ ଟଣାଯାଇ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ ବୋଲି ସ୍ଥିର କରାଯାଇଛି। ଦେବଗଡ଼ ସହରର ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି ତିନି ଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି। ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ରଥଟଣା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ ହୋଇଥିବା 75ଟି ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7ଟି ରେଳ ଷ୍ଟେସନ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାଳଖେମୁଣ୍ଡି ରହିଛି। ଏହି 7ଟି

0: 7ଟି ରେଳ ଷ୍ଟେସନ୍ ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାଳେଖେମୁଣ୍ଡି ରହିଛି। ଏହି 7ଟି ଷ୍ଟେସନ୍ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରତ୍ୟେକ ଷ୍ଟେସନ୍ରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନ୍ଗୁଡ଼ିକର ଉଦ୍ଘାଟନ କରିବେ। ସେହିଭଳି ପ୍ରଧାନମନ୍ତ୍ରୀ ଆଜି ହରିଆଣାର ଜିନ୍ଦ ସୋନିପତ୍ ଷ୍ଟେସନ୍ରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି 2026 ପୁନଃ ପ୍ରବେଶିକା ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ 11,21,000 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ 58%ରୁ ଅଧିକ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ପଞ୍ଜାବର ଆର୍ୟାନ ଗୁପ୍ତା ଏବଂ ହରିଆଣାର ପନ୍ସୁଲ ବନ୍ସଲ ସର୍ବଭାରତୀୟ ସ୍ତରରେ ଯୁଗ୍ମ ଟପର ହୋଇଥିବାବେଳେ ଓଡ଼ିଶାରେ ଅମନ କୁମାର ନାୟକ ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 382,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଧ୍ୟମରେ ଜିଲ୍ଲାସ୍ତରୀୟ ବିଶ୍ୱ ଜନସ୍ୱାସ୍ଥ୍ୟ ଦିବସ ସ୍ଥାନୀୟ ପୁରୁଣା ମେଡିକାଲସ୍ଥିତ ତାଲିମ ଗୃହରେ ଅନୁଷ୍ଠିତ ହୋଇଯାଇଛି। 2025-26 ଆର୍ଥିକ ବର୍ଷରେ ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ 7ଟି ଚିକିତ୍ସାଳୟକୁ ମାନପତ୍ର ପ୍ରଦାନ କରାଯାଇଥିଲା। କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ପୁରୋଧା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭଦ୍ରକରେ ପାଳିତ ହୋଇଯାଇଛି। ସଂସ୍କୃତି ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ବିପ୍ଳବୀ ଚକ୍ରଧରଙ୍କ ସ୍କୃତିଚାରଣ କରିଥିଲେ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା କୋଲନରେ ପ୍ରଦାହ। ଆଲୋଚନା କରିଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା।
2: କୋଲନ କହିଲେ ବୃହଦାନ୍ତ ଓଡ଼ିଆ, ଆଉ ITIS ITIS ଇଂଲିଶରେ ତା ମାନେ ହେଲା ପ୍ରଦାହ, ଅର୍ଥ କୋଲନଟା ରାଗିଛି, ବୃହଦନ୍ତଟା ରାଗିଯାଏ। କେତେବେଳେ ଆଜ୍ଞା ରାଗେ? ମୁଁ ଯଦି ଆପଣଙ୍କୁ ଜୋର କରି ଚାପୁଡ଼ାଏ ବସେଇଦେଲି, ଆପଣ ଗାଲ ରାଗରେ ଫୁଲିକି ଲାଲ ପଡ଼ିଯାଉଛି। ଏକ୍ଜାକ୍ଟଲି ସେମିତି ଯଦି କୌଣସି ରକମ କାରଣରୁ ବୃହଦନ୍ତରେ ପ୍ରଦାହ ହୁଏ, ସେ ରାଗିକି ଥାଏ। ତେଣୁ ଇଂଲିଶରେ ତାକୁ କୋଲାଇଟିସ୍ କହୁଛନ୍ତି, ଆମେ ତାକୁ ବୃହଦନ୍ତର ପ୍ରଦାହ ବୋଲି କହିବା। କୋଲନଟା ତାକୁ ଓଡ଼ିଆରେ ଆମେ ବୃହଦନ୍ତ ଯୋଉ କହିଲୁ, ତାର କାମ ହେଲା ଝାଡ଼ା ଜମା ହେଇକି ରହେ। ସେଠି ବହୁତ ରକମ ଜୀବାଣୁ ଅଛନ୍ତି, ଉପକାରୀ ମଧ୍ୟ। ଆଉ 2.5 ଲିଟର ପାଣି ପିଉ, ଆଉ ତା ସାଙ୍ଗରେ ଭିତରେ 3-4 ଲିଟର ତିଆରି ହେଉଛି ପାଣି। ଏ 7-8 ଲିଟର ପାଣିରୁ ବା ଜଳୀୟ ପଦାର୍ଥରୁ 8 ଲିଟର ଯାକ ଆସ୍ତେ ଆସ୍ତେ ଦେହ ଭିତରୁ ପଳେଇଯାଏ, ମାତ୍ର 100-200 ଆମର ଝାଡ଼ାରେ ଯାଏ, ପରିସ୍ରାରେ ଯାଏ। କିନ୍ତୁ ପ୍ରଥମ କାମ ହେଲା କୋଲନର ଜଳୀୟ ଅଂଶକୁ ପୁଣି ତା ଦେହ ଭିତରକୁ ନେଇଯିବା। ଆଉ ସେଠି ଯେହେତୁ କୋଟି କୋଟି ଜୀବାଣୁ ଅଛନ୍ତି, ତାଙ୍କ ଭିତରେ ଲଢ଼େଇ ଲାଗିଗଲେ କୋଲନରେ ପ୍ରଦାହ ହୁଏ। କୋଲାଇଟିସର ପ୍ରଥମ ଲକ୍ଷଣ ହେଲା କ୍ରାମ୍ପି ପେନ୍, ମାନେ ପେଟ କଟା, ତଳ ପେଟ ଏମିତି କାଟିବ ଯେ ସତେ ଯେମିତି କିଏ ଜଣେ ସେଠି ଛୁରୀ ମାରୁଛି, ଏମିତି ପେଟ କାଟିବ। ତାପରେ ଯିବେ ଝାଡ଼ା ଯିବାବେଳକୁ ଟିକେ ଲାଳ ପଡ଼ିବ, କେତେବେଳେ ଟିକେ ରକ୍ତ ପଡ଼ିବ, ଆଉ ଟିକେ ବାୟୁ ଯିବ, ଆପଣଙ୍କୁ ଆରାମ ଟିକେ ଲାଗିବ। ପୁଣି କିଛି ସମୟ ପରେ ଆସି ବସିଥିବେ, ପୁଣି ଝାଡ଼ା ଲାଗିବ। ଆଉ ଏଇଟା ପ୍ରତ୍ୟକ୍ଷରେ ଆପଣ କୋଉଠି ଫିଷ୍ଟ ଖାଇଦେଲେ, ସକାଳେ ସାଙ୍ଗେ ସାଙ୍ଗେ ଉଠିଲା ବେଳକୁ ମୁଁ କେମିତି ଯିବି ଲାଟ୍ରିନ୍? ଯିବି ଯେ ଝାଡ଼ା କିନ୍ତୁ ପରିଷ୍କାର ହେବନି, ଟିକେ ଲାଳ ରକ୍ତ ଟିକେ ପଡ଼ିବ, ପେଟ ଫମ୍ପେଇ ହେବ, ଆଉ ପେଟଟା ଲାଗିବ ଯେ ନାଗରା ଭଳିଆ, ଆହୁରି କିଛି କ୍ଲିୟର ହେଲାନି କି। ଆଉ ବେଳେବେଳେ ସେଥିପାଇଁ ଜ୍ୱର ବି ହୁଏ, ବେଳେବେଳେ କାହାର ବାନ୍ତି ବି ଟିକେ ଲାଗେ, ଭୋକ କମିଯାଏ। ଚିକିତ୍ସା କାରଣ ନେଇକି ଚିକିତ୍ସା, କୋଉ କାରଣରୁ ପ୍ରଦାହ ହେଲା? ମୁଁ କହିଲି ଯୋଉ ଏତେ କୋଟି କୋଟି ଜୀବାଣୁ ଅଛନ୍ତି, ଇନଫେକ୍ସନ ଯଦି ରହିଲା ତାକୁ ଆମେ ଇଂଲିଶରେ କହୁଛୁ ଇଏଚ୍ ଇନଫେକ୍ସନ। ଇଏଚ୍ ଇନଫେକ୍ସନଟା ବେଶୀ କଞ୍ଚା ପରିବାପତ୍ର, ହାତ ଅପରିଷ୍କାର, ଖାଇବା ଜାଗା ଅପରିଷ୍କାର, ପାଣି ଜନିତ ଏଇ ରୋଗଟା। ପାଣିରେ ଯଦି ଇଏଚ୍ ଥାନ୍ତି, ସେ ନିଶ୍ଚୟ ଜଣଙ୍କ ଦେହରୁ ଆଉ ଜଣଙ୍କୁ ଯିବେ। ତେଣୁ ଏ ଯେଉଁ ମେସ୍ରେ ପିଲାମାନେ ଖାଉଛନ୍ତି ସେ ପରିବା କେମିତି ଧୁଆ ହେଉଛି, କିଏ କେମିତି ହାଇଜିନ୍ ମେଣ୍ଟେନ୍ କରୁଛି, ସେଟା ଆଖିରେ କେହି ଦେଖୁନୁ। ତେଣୁ ମ୍ୟାକ୍ସିମମ୍ ୟଙ୍ଗ୍ ପିଲାଗୁଡ଼ାକ ହଷ୍ଟେଲ ପିଲା ଇଏ ବେଶୀ ସେ ରୋଗ ହୁଏ। ଆଉ ବେଶୀ କେଉଁଠି ଫିଷ୍ଟ ଗୋଟେ ହେଲା, ଯଦି ଗୋଟେ କଣ୍ଟାମିନେସନ୍ କେଉଁ ବ୍ୟାକ୍ଟେରିଆ ଆସିକି ହେଇଯାଇଛି ତାହେଲେ

0: ସମସ୍ତେ ଭୋଗନ୍ତି। ତେଣୁ ପ୍ରଥମେ ହେଲା ଇନଫେକ୍ସନ, ଦ୍ୱିତୀୟରେ ବୟସ ବଢିବା ସଙ୍ଗେ ସଙ୍ଗେ ଯୋଉ ସବୁ ଶିରା ପ୍ରଶିରା ଆମକୁ ରକ୍ତ ସଞ୍ଚାଳନ କରୁଛି ବୃହଦନ୍ତ୍ରକୁ, ତାଙ୍କର ବି ପାୱାର କମିଯାଏ। ତେଣୁ ଟିକେ କିଛି ଅସୁବିଧା ହେଲେ ସେଥି ବି ଇନଫେକ୍ସନ ବେଶୀ ବଢିଯାଏ। ଆଉ ଗୋଟେ ଗୋଟେ କହନ୍ତି ଯଦି କୌଣସି ରକମ ପାଇପ୍ଟା ଭିତରେ ମୁଡ଼ି ହେଇଗଲା, ରକ୍ତ ସଞ୍ଚାଳନ କମିଗଲା, ସେଠି ବି କୋଲାଇଟିସ୍ ହୁଏ। ଆଉ ଗୋଟେ ମେନ୍ ଜିନିଷ ଏବେ ଦେଖାଯାଉଛି, ଆମର ସବୁ ଜଙ୍କ ଫୁଡ୍ ଆଉ ଏସବୁ ଖାଉଛୁ ରାସ୍ତା ପାଖରୁ ଯୋଉ ଗୁପ୍ଚୁପ୍ ଦହିବରା, ସେଇ ପାଣି ଜନିତ ଇନଫେକ୍ସନ ଯଦି ସେଇଠି ପଶିଲା, ତା ପରଦିନ ସକାଳେ ଦେଖିବେ ତାର ପ୍ରଭାବଟା ସେ ଦେଖେଇଦେବ। ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସେଟା ସ୍ଥିର ହୁଏ ଏ କୋଉଥିପାଇଁ ହେଇଛି। ପାଣି ଇନଫେକ୍ସନ ଯଦି ହେଲା ବାରମ୍ବାର ବି କୋଲାଇଟିସ୍ ହେବ। ଆଉ କେତେଗୁଡ଼ା ବଡ଼ ବଡ଼ ରୋଗ, ତାକୁ ଇଂଲିଶରେ ଅଲସରେଟିଭ୍ କୋଲାଇଟିସ୍, ଇସ୍ଚିମିକ୍ କୋଲାଇଟିସ୍ ବା ଇରିଟେବୁଲ୍ ବାଉଲ୍ ସିଣ୍ଡ୍ରୋମ୍, ଏ ସବୁରେ ସାରା ଜୀବନ ଲୋକ ଭୋଗି ହୁଏ। ଏମିତି ବି ଅଛି ସେ କେତେଟା ରୋଗରେ କ୍ୟାନ୍ସର ଆଡ଼କୁ ବି ଯାଏ। କୋଲନ୍ କ୍ୟାନ୍ସର ସଠିକ୍ କାରଣ ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାନାହିଁ, କିନ୍ତୁ କେତେ ଜିନିଷ ସେମାନେ କହୁଛନ୍ତି। ପ୍ରଥମ ହେଲା କନ୍ଷ୍ଟିପେସନ, ଦ୍ୱିତୀୟ ହେଲା କମ୍ ଫାଇବର ଥିବା ଖାଦ୍ୟ, ପନିର ଖାଇଦେଲୁ, ମାଂସ ଖାଇଦେଲୁ, ବିରିୟାନୀ ଖାଇଦେଲୁ, ପେଟ ପୁରିଗଲା, ମନ ଖୁସି ହେଇଗଲା, କିନ୍ତୁ ମଳ ତିଆରି ହେବା ପାଇଁ ତା ଭିତରେ ଜିନିଷ ନାହିଁ। ଆଗରୁ ଆମର ଗାଁ ଗହଳରେ ମେଞ୍ଚେ ତରକାରୀ ଖାଉଥିଲେ, ଶାଗ ଖାଉଥିଲେ, ଏବେ ସେ ଜିନିଷ ବାଡ଼ିଘର ତ ନାହିଁ। ତେଣୁ ଯିଏ ଯୋଉଠି ପାରିଲା ସେ ହୋଟେଲ ଜିନିଷ ଖାଉଛନ୍ତି, କନ୍ଷ୍ଟିପେସନ ହେଉଛି, ଆଉ ଏଇଥିପାଇଁ ଝାଡ଼ା ଗୁଡ଼ାକ କ୍ଲିୟର ହେଉନି, ରହି ରହି ରହି ରହି ତାପରେ କ୍ୟାନ୍ସର ଆଡ଼କୁ ଯାଉଛି। ମୁଁ ଆପଣଙ୍କୁ ଏଇ ବାର୍ତ୍ତା ଦେବାକୁ ଚାହୁଁଛି, ଆପଣ ପ୍ରକୃତିକୁ ଭଲ ପାଆନ୍ତୁ, ପ୍ରକୃତିକୁ ବ୍ୟବହାର କରନ୍ତୁ। ପ୍ରକୃତି କୋଳରେ ଆମେ ବଢ଼ିଛୁ, ତେଣୁ ଯୋଉ ପନିପରିବା ପ୍ରକୃତିରେ ହେଉଛି, ବାଡ଼ି ଘରେ ହେଉଛି, ତାକୁ ଆଗ ଆପଣାନ୍ତୁ। ଶାଗଟେ ଆଣିଲେ ଭଲ ଭାବେ ଧୋଇକି ଖାଆନ୍ତୁ, ପରିବାଟେ ଆଣିଲେ ଗରମ ପାଣିରେ ଟିକେ ଗୁଣ୍ଡ ହଳଦୀ ପକେଇ ଯଦି ଫୁଲକୋବି ଗୋଟେ ତାକୁ ସଫା କରିଦେଲେ ସେଥିରେ ସବୁ ଜୀବାଣୁ ମରିଗଲେ। ତେଣୁ ଆମେ ବଜାରକୁ ନ ଯାଇ ଘରେ ତିଆରି କରି ଘରୋଇ ଖାଦ୍ୟ ଉପରେ ନଜର ଦେବା। ମାଛ ମାଂସ ମୁଁ ଛାଡ଼ିବାକୁ କହୁନି, କିନ୍ତୁ ତା ସାଙ୍ଗରେ ଯେତେ ତନ୍ତୁ ଜାତୀୟ ଖାଦ୍ୟ ଯେତେ ବଢିବ ସେତେ ସଫା ହେଇଯିବ। ବୃହଦନ୍ତ୍ର ଆମର ଦରକାର, କିନ୍ତୁ ବୃହଦନ୍ତ୍ର ତାର ଯତ୍ନ ନ ନେଲେ ସେ ବି କ୍ୟାନ୍ସର ଦେଖେଇଦେବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା କୋଲନ୍ରେ ପ୍ରଦାହ, ଆଲୋଚନା କରିଥିଲେ ଡାକ୍ତର ଶ୍ରୀକାନ୍ତ ପଣ୍ଡା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳ ଷ୍ଟେସନ୍ର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା ଏନ୍ଡିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଫଳ, 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ୍ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା, ଚଣ୍ଡିଗଡ଼ ଏବଂ ପଞ୍ଜାବ ଗସ୍ତରେ ଯିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ଠାରେ ଜିନ୍ଦ ଏବଂ ସୋନିପତ୍ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ରେଳ ଚଳାଚଳର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଜିନ୍ଦର ଏକଲବ୍ୟ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ପ୍ରାୟ 14,700 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମୋଦି ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ଠାରେ ଶୁଭାରମ୍ଭ ହେବାକୁ ଥିବା ଏହି ଟ୍ରେନ୍ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଚାଳିତ ହେବ। ହାଇଡ୍ରୋଜେନ୍କୁ ବିଦ୍ୟୁତ୍ରେ ରୂପାନ୍ତରିତ କରି ଟ୍ରେନ୍କୁ ଗତିଶୀଳ କରିବ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଟ୍ରେନ୍ ଉନ୍ନତ ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶରେ ବୃଦ୍ଧି ପାଉଥିବା କ୍ଷମତାକୁ ଦର୍ଶାଉଛି। ଭାରତର ଏହି ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହି ହାଇଡ୍ରୋଜେନ୍ ଟ୍ରେନ୍ରେ 10ଟି କୋଚ୍ ରହିଛି, ଯେଉଁଥିରେ 2,600 ଯାତ୍ରୀ ଯାତ୍ରା କରିପାରିବେ। ଏଥିରେ 3,200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଜର୍ମାନୀ ଏବଂ ଚୀନ୍ରେ ଚାଲୁଥିବା ହାଇଡ୍ରୋଜେନ୍ ଟ୍ରେନ୍ରେ ମାତ୍ର 2ରୁ 3ଟି କୋଚ୍ ବ୍ୟବହାର କରାଯାଉଛି।

ଏହି ଟ୍ରେନ୍ରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସାମିଲ କରାଯାଇଛି। ହାଇଡ୍ରୋଜେନ୍ ନିର୍ଗମନ, ଉତ୍ତାପ, ଧୂଆଁ ଏବଂ ଅଗ୍ନିଶିଖା ବାହାରିବା ସମ୍ପର୍କରେ ସନ୍ଧାନ କରିବାର କ୍ଷମତା ରହିଛି। ଏହି ଟ୍ରେନ୍ ଆରମ୍ଭ ହେବା ଦ୍ୱାରା ଭାରତ ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସ୍ୱଚ୍ଛ ରେଳ ପରିବହନ ପାଇଁ ହାଇଡ୍ରୋଜେନ୍ର ବ୍ୟବହାର କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେବ। ଅପରାହ୍ନରେ ଶ୍ରୀ ମୋଦି ଜିନ୍ଦରୁ ଚଣ୍ଡିଗଡ଼ ଯାତ୍ରା କରିବେ ଏବଂ ସେଠାରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସଡ଼କ ଭିଭିଭୂମି ପ୍ରକଳ୍ପ ସହ ଜଡ଼ିତ 4,700 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ଶ୍ରୀ ମୋଦି ପଞ୍ଜାବର ଜଳନ୍ଧର ଗସ୍ତ କରି 5,470 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର 7 ସମେତ ଦେଶର 74 ପୁନଃ ବିକଶିତ ଅମୃତ ରେଳଷ୍ଟେସନର ଉଦ୍ଘାଟନ କରିବେ। ପଞ୍ଜାବର ଜଳନ୍ଧର ଗସ୍ତ କରି ସେଠାରୁ ପ୍ରଧାନମନ୍ତ୍ରୀ ଏହି ରେଳଷ୍ଟେସନଗୁଡ଼ିକର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି 74 ଅମୃତ ଷ୍ଟେସନ 20 ରାଜ୍ୟରେ ରହିଛି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଷ୍ଟେସନ ପୁନଃ ବିକାଶ କାର୍ଯ୍ୟକ୍ରମ। ବିରାସତ ଭି ବିକାଶ ଭି ସ୍ଲୋଗାନ ଦେଇ ଏହି ଷ୍ଟେସନଗୁଡ଼ିକର ଶୁଭାରମ୍ଭ କରାଯିବା ସହ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ପ୍ରତିଫଳିତ କରିବ। ଓଡ଼ିଶାର 7 ପ୍ରମୁଖ ଷ୍ଟେସନଗୁଡ଼ିକ ହେଉଛି ବଲାଙ୍ଗୀର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା ଏବଂ ବିମଳଗଡ଼। ଏହି ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତର ଆବଶ୍ୟକତା ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ପୁନଃବିକଶିତ ଅମୃତ ରେଳ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ପ୍ଲାଟଫର୍ମ, ଷ୍ଟେସନ କୋଠା, ପାରମ୍ପରିକ ପ୍ରତୀକ୍ଷାଳୟ ଏବଂ ଉନ୍ନୀତ ଯାତ୍ରୀସେବା ବ୍ୟବସ୍ଥା କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ଆରମ୍ଭ ହେଉଥିବାବେଳେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ପକ୍ଷରୁ ରଣନୀତି ସ୍ଥିର କରିବା ଲାଗି ଆଜି ବୈଠକ ବସିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୈଠକରେ ଅଧ୍ୟକ୍ଷତା କରିବେ। ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ଆୟୋଜିତ ନିଟ୍ ୟୁଜି 2026 ପୁନଃ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ମେଡିକାଲ, ଦନ୍ତ ଚିକିତ୍ସା, ଆୟୁଷ ଏବଂ ଅନ୍ୟ ସମ୍ବନ୍ଧିତ ପାଠ୍ୟକ୍ରମ ପାଇଁ 11 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏନ୍ଟିଏର ୱେବ୍ସାଇଟ୍ neet.nta.nic.in ପରୀକ୍ଷାଫଳ ଓ ସ୍କୋର କାର୍ଡ ଉପଲବ୍ଧ ହେଉଛି। ପୂର୍ବ ନିର୍ଦ୍ଧାରିତ ଶିକ୍ଷାବର୍ଷ ସମୟ ନିର୍ଘଣ୍ଟ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେଭଳି ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇପାରିବେ ଏହାକୁ ଦୃଷ୍ଟିରେ ରଖି ସଠିକ୍ ସମୟରେ ପରୀକ୍ଷାଫଳ ପ୍ରକାଶ କରାଯାଇଥିବା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପ୍ରଶ୍ନପତ୍ର ପ୍ରଘଟ ଘଟଣା ନେଇ ପ୍ରଥମ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯିବା ପରେ ଦେଶର 551 ଓ ବିଦେଶର 14 ସହରର 5,440 ପରୀକ୍ଷା କେନ୍ଦ୍ରରେ 20 ଲକ୍ଷ ପରୀକ୍ଷାର୍ଥୀ ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିଲେ। ଆମେରିକା ଇରାନ ଉପରେ ଆକ୍ରମଣ ଜୋରଦାର କରିଛି। ଇରାନର ପ୍ରମୁଖ ସ୍ଥଳୀଗୁଡ଼ିକ ଉପରେ ଆମେରିକା ଆକ୍ରମଣ କରିବା ସହ ଏକ ନୌବାଣିଜ୍ୟ ଜାହାଜ ଉପରକୁ ଗୁଳିଚାଳନା କରିଥିବା ଜଣାପଡ଼ିଛି। ଇରାନ ସେନା ପକ୍ଷରୁ ଆମେରିକାର ନୌସେନା ବ୍ଲକେଡ୍କୁ ନଷ୍ଟ କରିବାକୁ ଉଦ୍ୟମ ହେବା ପରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଉଥିବା କୁହାଯାଇଛି। ତେବେ ଇରାନ ମଧ୍ୟ ଏହାର ଜବାବ ଦେଇଛି। କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସହାୟତାରେ ଇରାନ ପକ୍ଷରୁ ପ୍ରତି ଆକ୍ରମଣ ଜାରି ରହିଛି। ଗତ ମାସରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଏକ ପ୍ରକାର ଅକାମୀ ହୋଇଥିବା କୁହାଯାଇଛି। ଉଭୟ ଆମେରିକା ଏବଂ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ସେମାନଙ୍କର ଅକ୍ତିଆର ସାବ୍ୟସ୍ତ କରିବା ଲାଗି ଆକ୍ରମଣ ଓ ପ୍ରତି ଆକ୍ରମଣକୁ କେନ୍ଦ୍ରୀଭୂତ କରିଛନ୍ତି। ଆମେରିକାର ଆକ୍ରମଣରେ ଇରାନର 35 ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ 300 ଅଧିକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ 28 ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରଠାରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କତାରର ଅମୀର ଶେଖ୍ ତମିମ୍ ବିନ୍ ହମଦ୍ ଅଲି ଥାନିଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ପିତା ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, କତାରର ଅମୀର ସମୟରେ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରିତା ଆଗାମୀ ଦିନରେ ଆହୁରି ସୁଦୃଢ଼ ହେବ। ଭାରତ ଏବଂ କତାରରେ ରହୁଥିବା ଭାରତୀୟଙ୍କ ପ୍ରତି ତାଙ୍କର ଭଲପାଇବାକୁ ସ୍କରଣ କରି ଶ୍ରୀ ମୋଦି କହିଛନ୍ତି, ଭାରତ କତାର ଦ୍ୱିପାକ୍ଷିକ ସମ୍ପର୍କକୁ କତାରର ଅମୀର ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ 3-ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଛ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି 28 ବାଟାଲିୟନ୍ ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ ବିଏସ୍ଏଫ୍

0: ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ତିନୋଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ଶ୍ରୀ ଶାହା ସମୀକ୍ଷା କରିବେ। କେରଳମ୍ରେ ଆଜିଠାରୁ ରାମାୟଣ ମାସ ଆରମ୍ଭ ହେଉଛି। ଏଥିରେ ମାଲାୟାଲମ୍ ଯୁଗର କାର୍କିଡାକମ୍ ମାସକୁ ରାମାୟଣ ମାସ ଭାବରେ ପାଳନ କରାଯାଇଥାଏ। ଏହି ସମୟରେ ଶ୍ରଦ୍ଧାଳୁମାନେ ଆଧ୍ୟାତ୍ମିକ ଶକ୍ତି ଏବଂ ମାନସିକ ଶାନ୍ତି ନିମନ୍ତେ ମହାକାବ୍ୟ ରାମାୟଣର ପ୍ରତ୍ୟେକଟି ବିଷୟବସ୍ତୁକୁ ଅତ୍ୟନ୍ତ ଆଗ୍ରହର ସହ ଅନୁଭବ କରିଥାନ୍ତି। ରାମାୟଣ ମାସର ପ୍ରଥମ ଦିନରୁ ସେଠାକାର ଘରେ ଘରେ ଏବଂ ମନ୍ଦିରରେ ଦୈନନ୍ଦିନ ରାମାୟଣ ପଠନ କରାଯାଏ। ମନ୍ଦିରଗୁଡ଼ିକରେ ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ। ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଆୟୋଜକ ଇଂଲଣ୍ଡ 4 ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହିତ ଉଭୟ ଦଳ ସମାନ ସ୍ଥିତିରେ ରହିଛନ୍ତି। ଗତକାଲି କାଡିଫ୍ର ସୋଫିଆ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ 44 ଓଭରରେ ସମସ୍ତ ୱିକେଟ୍ ହରାଇ 233 ରନ୍ ସ୍କୋର କରିଥିଲା। ଶ୍ରେୟସ୍ ଆୟର 66 ଓ ବିରାଟ କୋହଲି 65 ରନ୍ କରିଥିଲେ। ଜବାବରେ ଇଂଲଣ୍ଡ 45ତମ ଓଭର ସୁଦ୍ଧା 4 ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସିରିଜ୍ର ଅନ୍ତିମ ମ୍ୟାଚ୍ ଆସନ୍ତା ରବିବାର ଦିନ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆସନ୍ତାକାଲିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ବନ୍ଧରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣ ଆୟୋଜନ ହେବ। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କି କହିଛନ୍ତି ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକି ମୂଳଦୁଆ ଆହୁରି ସୁଦୃଢ଼ ହେବ। ଫୁଟବଲରେ ଭାରତର 17 ବର୍ଷରୁ କମ୍ ମହିଳା ଦଳକୁ ଏଏଫ୍ସି 17 ବର୍ଷରୁ କମ୍ ମହିଳା ଏସୀୟ କପ୍ 2027 କ୍ୱାଲିଫାୟର୍ର ଗ୍ରୁପ୍ ଇରେ ମାଲେସିଆ, ସିରିଆ ଏବଂ ଇରାକ ସହ ରଖାଯାଇଛି। ଭାରତ ଦ୍ୱିତୀୟ ଥର ଲାଗି ଏହି ପ୍ରତିଯୋଗିତାରେ କ୍ୱାଲିଫାୟର୍ ଜିତିବା ଲାଗି ଉଦ୍ୟମ କରିବ। ଚଳିତ ବର୍ଷ ଅକ୍ଟୋବର 5ରୁ 11 ତାରିଖ ପର୍ଯ୍ୟନ୍ତ ମାଲେସିଆରେ ଗ୍ରୁପ୍ ଇର ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ରେ ଭାରତ ଇରାକ ବିପକ୍ଷରେ ଖେଳିବାକୁ ଥିବାବେଳେ ଅନ୍ୟ ଦୁଇଟି ମ୍ୟାଚ୍ରେ ସିରିଆ ଏବଂ ଆୟୋଜକ ମାଲେସିଆ ବିପକ୍ଷରେ ଅବତୀର୍ଣ୍ଣ ହେବ। ହରିୟାଣାର ଜିନ୍ଦ ରେଳ ଷ୍ଟେସନ୍ଠାରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳ ଚଳାଚଳର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଞ୍ଜାବର ଜଳନ୍ଧରରୁ ଓଡ଼ିଶା ସମେତ ଦେଶର 74ଟି ପୁନଃ ବିକଶିତ ଅମୃତ ରେଳ ଷ୍ଟେସନ୍ର କରିବେ ଉଦ୍ଘାଟନ। ପ୍ରକାଶ ପାଇଲା ଏନ୍ଟିଏ ପରିଚାଳିତ ନେଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଫଳ, 11 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ। ଇରାନ ଉପରେ ଆମେରିକାର ଆକ୍ରମଣ ଜୋରଦାର ଏବଂ ତିନି ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ 4 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ।
1: ପ୍ରଭାତ ପରିକ୍ରମା
2: ନମସ୍କାର ଶ୍ରୋତା ବନ୍ଧୁ, ସକାଳର ଏହି ମଙ୍ଗଳ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଜଗତରେ ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ। ଜଗତକର୍ତ୍ତା ମଣିଷଠାରେ ଏଭଳି ଗୁଣ ଦେଇଛନ୍ତି ଯାହା ଅନ୍ୟ କୌଣସି ପ୍ରାଣୀଠାରେ ନାହିଁ। ମଣିଷର ବୁଦ୍ଧି ବିବେକ ଅଛି, ନିଜ ପାଇଁ ତଥା ଅନ୍ୟ ପାଇଁ ମଣିଷ ଅନେକ କାମ କରେ, ଭଲ ମନ୍ଦ, ଭୁଲ ଠିକ୍ ଆଉ ନ୍ୟାୟ ଅନ୍ୟାୟକୁ ମଧ୍ୟ ଜାଣିପାରେ। ଏହି ନ୍ୟାୟ ଅନ୍ୟାୟର କଥାକୁ ନେଇ ବେଳେବେଳେ ବାଦବିବାଦ ବି ଦେଖାଦିଏ, ତାକୁ ନେଇ ଅନେକ ପ୍ରକାର ମତ ପ୍ରକାଶ ପାଏ। କିଛି କଥାର ସିଦ୍ଧାନ୍ତ ସାଙ୍ଗସାଥି, ବନ୍ଧୁ ବିରାଦର କିମ୍ବା ସାହି ପଡ଼ିଶାର ଲୋକଙ୍କ ଭିତରେ ହେଇଯାଇଥାଏ, ହେଲେ ଆଉ କିଛି କଥାର ଶେଷ ସିଦ୍ଧାନ୍ତ ଏସବୁରେ ହେଇ ନପାରି ନ୍ୟାୟାଳୟରେ ପହଞ୍ଚିଥାଏ। ନ୍ୟାୟାଳୟରେ ନ୍ୟାୟାଧୀଶ ନ୍ୟାୟ ଦେଇଥାନ୍ତି, ଯାହାକୁ ଆଇନଗତ ନ୍ୟାୟ ଭାବରେ ଗ୍ରହଣ କରାଯାଇଥାଏ। ଏହି ନ୍ୟାୟର ପରିସର ଖୁବ୍ ବଡ଼, କେତେକ କଥାର ନ୍ୟାୟ ବା ସିଦ୍ଧାନ୍ତ ପାଇବାକୁ ଅନେକ ଦିନ ବି ଲାଗିଯାଇଥାଏ। ତଥାପି ଆଇନ ଓ ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କର ଭରସା ରହିଛି। ଆଜି ସମଗ୍ର ଦେଶରେ ପାଳନ କରାଯାଉଛି ଆନ୍ତର୍ଜାତୀୟ ନ୍ୟାୟ ଦିବସ ବା ଇଣ୍ଟରନ୍ୟାସନାଲ ଜଷ୍ଟିସ୍ ଡେ। ଏହି ଦିବସ ପାଳନ ସମ୍ପର୍କରେ ଆସନ୍ତୁ କିଛି ଅଧିକ ଜାଣିବା ଆଇନଜୀବୀ କ୍ଷୀରୋଦ ଚନ୍ଦ୍ର ରାଉତଙ୍କଠାରୁ।

0: ଦିବସ ପ୍ରତିବର୍ଷ ଜୁଲାଇ ମାସ 17 ତାରିଖରେ ପାଳିତ ହେଉଛି। ବିଭିନ୍ନ ସାମାଜିକ ସଂଗଠନ, ଛାତ୍ର, ଯୁବକ ଓ ନ୍ୟାୟ ବ୍ୟବସ୍ଥା ସହିତ ଜଡିତ ବ୍ୟକ୍ତିବିଶେଷ ଓ ସଂଗଠନ ମାନେ ଏଥିରେ ସାମିଲ ହେଉଛନ୍ତି। ଏହି ଦିବସ ପାଳନ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନ୍ୟାୟ ବ୍ୟବସ୍ଥାର ପକ୍ଷ ସମର୍ଥନ କରୁଥିବା ବ୍ୟକ୍ତିବିଶେଷ ମାନଙ୍କୁ ଏକତ୍ର କରି ଅପରାଧ ଓ ଅପରାଧିକ ମାନସିକତା ବିରୁଦ୍ଧରେ ଜନମତ ସୃଷ୍ଟି କରିବା। ପୃଥିବୀର ଅଧିକାଂଶ ଦେଶ ଏକ ବୈଧାନିକ ବ୍ୟବସ୍ଥାକୁ ଅଙ୍ଗୀକାର କରିଛନ୍ତି, ଯାହା ରୋମ୍ ଷ୍ଟାଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ ଭାବରେ ପ୍ରସିଦ୍ଧ। ଯେଉଁ ଦେଶ ସମୂହ ଏହି ଷ୍ଟାଚ୍ୟୁଟ୍ରେ ଦସ୍ତଖତ କରିଛନ୍ତି ସେମାନେ ଆନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥାକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଗତ ଶତାବ୍ଦୀରେ ବିଶେଷ କରି 2-2 ବିଶ୍ୱଯୁଦ୍ଧ ପରିପ୍ରେକ୍ଷୀରେ ପୃଥିବୀ ବ୍ୟାପୀ ଯେଉଁ ଭୟଙ୍କର ଓ ଜଘନ୍ୟ ହତ୍ୟା, ନିର୍ଯାତନା, ପୀଡ଼ନ, ମାନବ ଜାତି ତଥା ମାନବିକ ମର୍ଯ୍ୟାଦା ଉପରେ ଏକ ଶକ୍ତ ଆଘାତ ସୃଷ୍ଟି କରିଥିଲା, ଏହା ବିରୁଦ୍ଧରେ ସଂସାରବ୍ୟାପୀ ପ୍ରବଳ ଜନମତ ସୃଷ୍ଟି ହେବାରୁ ବହୁ ଆନ୍ତର୍ଜାତିକ ସଂଗଠନ ଗଠନ ହୋଇଥିଲା ଓ ଏହାର ଅଂଶ ବିଶେଷ ହେଲା ରୋମ୍ ଷ୍ଟାଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ। ଏହି କୋର୍ଟଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ବିଶ୍ୱବ୍ୟାପୀ ଘଟି ଚାଲିଥିବା ଜଘନ୍ୟ ଅପରାଧକୁ ଅନୁସନ୍ଧାନ କରିବାରେ ସଫଳ ହେଉଥିବା କିମ୍ବା ଠିକ୍ ଭାବେ ଅନୁସନ୍ଧାନ କରୁନଥିବା ଦେଶମାନଙ୍କ କ୍ଷେତ୍ରରେ ହସ୍ତକ୍ଷେପ କରି ସଠିକ୍ ଅନୁସନ୍ଧାନ କରିବା ସହ ଜଘନ୍ୟ ଅପରାଧିକ କାର୍ଯ୍ୟକଳାପକୁ ବିଶ୍ୱରୁ ସମ୍ପୂର୍ଣ୍ଣ ନିଷେଧ କରିବା। ଆଜି ଏହି ଦିବସରେ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ ବିଶ୍ୱରୁ କିପରି ସମ୍ପୂର୍ଣ୍ଣ ଭାବରେ ଅପରାଧିକ କାର୍ଯ୍ୟକଳାପ ଲୋପ ପାଇବ।
1: ଶ୍ରୋତାବନ୍ଧୁ, ମଣିଷ ଏକ ସାମାଜିକ ପ୍ରାଣୀ, ସମାଜକୁ ଛାଡ଼ି ତାର ସ୍ଥିତି ନାହିଁ କହିଲେ ଚଳେ। ମଣିଷ ତାର ଆତ୍ମୀୟ, ସ୍ୱଜନ, ପଡ଼ୋଶୀ, ବନ୍ଧୁ ଓ ବିରାଦରଙ୍କୁ ନେଇ ଏକ ସମାଜ ଭିତରେ ସେ ରହେ। ସୁସ୍ଥ ସମାଜ ଗଠନ ପାଇଁ ସେ ଚେଷ୍ଟା କରେ। ସମାଜରେ ବାସ କରୁଥିବା ଲୋକମାନେ ପରସ୍ପରକୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥାନ୍ତି। ବିଭିନ୍ନ ପର୍ବପର୍ବାଣୀ, ପୂଜା ପାର୍ବଣରେ ଏକତ୍ରିତ ହୁଅନ୍ତି। ସାଂସ୍କୃତିକ ଉତ୍ସବମାନ ସମ୍ପର୍କକୁ ଆହୁରି ନିବିଡ଼ କରେ। ଶ୍ରୋତାବନ୍ଧୁ, ଏସବୁ ଭିତରେ ବେଳେବେଳେ ଆମ ମନକୁ ଆସିଥାଏ ଏକ ପରିକଳ୍ପିତ ସମାଜର ଚିତ୍ର। ବାସ କରୁଥିବା ସମାଜଠାରୁ ଆହୁରି ସୁନ୍ଦର, ସଂଗଠିତ ଏକ ଆଦର୍ଶ ସମାଜ ଗଠନର ସ୍ୱପ୍ନ। ହଁ ଶ୍ରୋତାବନ୍ଧୁ, ଏକ ସୁନ୍ଦର ସମାଜ ଯେଉଁଠାରେ ମଣିଷମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସହଯୋଗର ଭାବନା ଥିବ, ସେଠାରେ ରାଗ, ଦ୍ୱେଷ, ଈର୍ଷା ଓ ପରସ୍ତ୍ରୀ କାତରତାର ସ୍ଥାନ ନଥିବ, ସଦିଚ୍ଛାର ଗଙ୍ଗା ପ୍ରବାହିତ ହେଉଥିବ, ପରସ୍ପର ପ୍ରତି ଆନ୍ତରିକତା ଭରି ରହିଥିବ, କେହି କାହାର ଦ୍ରବ୍ୟ ଅପହରଣ କରୁନଥିବେ, କେହି ଦୁଃଖରେ ନଥିବେ। ଏହିଭଳି ଏକ ସମାଜ ଗଠନର ପରିକଳ୍ପନା ନିଶ୍ଚୟ ଏକ ସୁସ୍ଥ ସମାଜ ଗଠନର ଆଧାର, ଆଶାୟୀ ସମାଜର ପରିକଳ୍ପନା। ଏ ସମ୍ପର୍କରେ ଆସନ୍ତୁ ଶୁଣିବା କ'ଣ କହନ୍ତି ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ।
2: ଆମେ ଯେଉଁ ପରିବେଶ ପରିସର ଭିତରେ ରହିଥାଉ, ଆମେ ସବୁବେଳେ ଚାହିଁଥାଉ ସେ ପରିବେଶ ପରିସ୍ଥିତି ଆମକୁ ସୁହେଇକି ଚାଲୁ, କିନ୍ତୁ ଐଶ୍ୱର୍ଯ୍ୟ କଳ୍ପନାରେ ପାରିପାର୍ଶ୍ୱିକ ସ୍ଥିତିରେ ବେଳେବେଳେ ଆମେ ତାହା ପାଇନଥାଉ, ଯାହାକୁ ସହଜ ସରଳ ଭାବରେ ଆମେ କହିପାରିବା ଆମେ ଆଶା ବା ପରିକଳ୍ପନା କରୁଛେ ଯେଉଁ ସମାଜର, ଦ ଆସ୍ପିରେସନାଲ ସୋସାଇଟି, ସେମିତି ସମାଜଟିଏ ଆମେ ଅନେକ ସମୟ ଚାହିଁଥାଉ କିନ୍ତୁ ମିଳିବା କଷ୍ଟ ହୁଏ। ଏଇଥିପାଇଁ ଆମେ ଜୀବନରେ ଯାହା କରିଥାଉ ତାର କର୍ମଫଳ ହିଁ ଆମକୁ ଭୋଗିବାକୁ ପଡ଼ିଥାଏ। ଆମେ ଯେଉଁ ଗଛ ଲଗେଇଥାଉ ସେହି ଗଛର ଫଳ ହିଁ ଆମେ ପାଇବା। ଆମେ ଆମ୍ବ ଗଛ ଲଗେଇ ଯଦି ପଣସ ଖୋଜିଥିବା ମିଳିବନି, କଦଳୀ ଗଛ ଲଗେଇ ଯଦି ସପୁରି ଖୋଜୁଥିବା ତାହା ମଧ୍ୟ ମିଳିବ ନାହିଁ। ଆମେ ଯେଉଁ ସମାଜର ପରିକଳ୍ପନା କରିବା, ଆଶା ରଖିବା, ଇଚ୍ଛା ରଖିବା, ସେହିଭଳି ପୃଷ୍ଠଭୂମି ଆମକୁ ତିଆରି କରିବାକୁ ପଡିବ ଏବଂ ସେହିଭଳି ଗୋଟିଏ ଅବସ୍ଥା କମକୁ ଯିବାକୁ ପଡିବ। ଆମେ ସମସ୍ତେ ଚାହାନ୍ତି ମୁଁ ଯେତେବେଳେ ଠିଆ ହଉଥିବି ମୋତେ ସମସ୍ତେ ସମ୍ମାନ କରନ୍ତୁ, ମୋତେ ସମସ୍ତେ ଶ୍ରଦ୍ଧା କରନ୍ତୁ, ମୋ ପାଇଁ କିଛି କେହି ତ୍ୟାଗ କରୁ, ମୋ ପାଇଁ କେହି କିଛି ଦେଇଦେଉ, ମୋର ସମସ୍ତେ ସେବା କରନ୍ତୁ, ମୋତେ ସମସ୍ତେ ଭଲ ପାଆନ୍ତୁ। ଆମେ ଏଇସବୁ କଥାକୁ ଯେତେବେଳେ ଖୋଜି ବସୁ ତା ପଛରେ ଆମେ ଯେଉଁ କର୍ତ୍ତବ୍ୟ କରିବା କଥା, ଆମର ଯେଉଁ କାମଟା ରହିବା କଥା ସେ କାମ ଆମେ କଣ କରୁ, ଆମେ ଯେଉଁଭଳିଆ ସମାଜ ପରିକଳ୍ପନା କରିବା ପ୍ରଥମେ ସେ ସମାଜ ପାଇଁ କଣଟା ଆବଶ୍ୟକତା ତାକୁ ବି ଦେଖିବାକୁ ଅଛି। ଆମକୁ କଣ ଦରକାର ସେ ସମାଜ ପାଇଁ, କଣ ଆବଶ୍ୟକ ସେ ସମାଜ ପାଇଁ। ତେଣୁ ପ୍ରଥମ କଥା ହଉଛି ଆମେ ଜୀବନରେ ଯଦି ତ୍ୟାଗ କରିଥିବା ତାହେଲେ ଆମ ପାଇଁ ତ୍ୟାଗର ଫଳ ହିଁ ଆସିବ। ଆମେ ଭୋଗର ମଞ୍ଜିବୁଣି ତ୍ୟାଗର ଫଳ ଆଶା କରିବା ବୃଥା ହେଇଯିବ। ଆମେ କାହାକୁ ଯଦି ଭଲ ପାଇବା ଦେଇଥିବା ତାହେଲେ ଅନ୍ୟଠାରୁ ପ୍ରେମ ହିଁ ଆମେ ପାଇବା। ଆମେ ଘୃଣାର ମଞ୍ଜିବୁଣି ପ୍ରେମର ଫଳ ଆଶା କରିବା ବୃଥା ହେଇଯିବ। ଆମେ ଯଦି କାହାକୁ କିଛି ଶ୍ରଦ୍ଧାର ସହିତ ନିଃସ୍ୱାର୍ଥ ଭାବରେ ବାଣ୍ଟି ଚାଲିଥିବା ତାହେଲେ ତାର ଫଳ ଆମ ପ୍ରତି ହିଁ ଫେରି ଆସିବ। ଆମେ ଯଦି କୃପଣତାର ମଞ୍ଜିବୁଣି ପାଇବାର ଆଶା ରଖିବା

ତାହା କେମିତି ହେବ? ତେଣୁ ଆମେ ଯେଉଁ ସମାଜକୁ ପରିକଳ୍ପନା କରୁଛୁ ତାକୁ ପାଇବାକୁ ହେଲେ ଆମକୁ ପ୍ରଥମେ ତ୍ୟାଗ, ପ୍ରେମ ଇତ୍ୟାଦିର ଭିତ୍ତିଭୂମି ପ୍ରସ୍ତୁତ କରି ଠିଆ କରିବାକୁ ପଡିବ। ହଁ, ଏଥିପାଇଁ ବି ଆମର ଭିତ୍ତିଭୂମି ହେବା ଦରକାର। ଆମେ ବି ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଦରକାର। କାହାକୁ ଈର୍ଷା କରୁନଥିବା, କାହାକୁ ଘୃଣା କରୁନଥିବା, ଅଯଥାରେ କାହାକୁ ନିନ୍ଦା କରୁନଥିବା, ପରସ୍ପର କାତରତା ଗୁଣ ରହୁନଥିବ, ଯୋଉ ଗୁଣ ଆମକୁ ଖରାପ ଆଡକୁ ନେଇଥାନ୍ତି, ଆମ ପ୍ରତି ଖରାପ ଭାବନା ଆଣିକି ପହଞ୍ଚିଥାନ୍ତି, ଯୋଉ ଗୁଣ ଅନ୍ୟଠାରୁ ପାଇଲେ ଆମେ କଷ୍ଟ ପାଇଥାଉ, ସେଇଭଳିଆ ଗୁଣ ଗୁଡାକ ଆମେ ଅନ୍ୟକୁ ଦବାନି, ଆମ ସମାଜକୁ ଦବାନି। ଏଇ ଭାବନାରେ, ଏଇ ସ୍ଥିତିରେ ରହିଲେ, ଏଇ ମାନସିକତାରେ ଯଦି ଆମେ ଚଳିବା ଆରମ୍ଭ କରିବା, ତାହେଲେ ଆମେ ପରିକଳ୍ପନା କରୁଥିବା ସମାଜଟିଏ ସହଜରେ ମିଳିଯିବ।

0: ଆଜି ପାଇଁ ଏତିକି, ନମସ୍କାର।
1: ଶୁଣୁଥିଲେ ପ୍ରଭାତ ପରିକ୍ରମା, ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକା ଆଜି ଏଥିରେ ଶୁଣନ୍ତୁ ଆଲୋଚନା ସର୍ବମଙ୍ଗଳ ଶ୍ରୀଜଗନ୍ନାଥ। ଆଲୋଚନା କରିଛନ୍ତି ଡକ୍ଟର ବୈଷ୍ଣବ ଚରଣ ସାମଲ।
2: ସାଧାରଣତଃ ଦେଖାଯାଏ ଯେ ଓଡ଼ିଶାର ଭକ୍ତିପ୍ରାଣ ଜନଗଣ କୌଣସି ଶୁଭକାର୍ଯ୍ୟ କରିବାକୁ ଗଲାବେଳେ ତାହା ମନ୍ଦିର ନିର୍ମାଣ ହେଉ ବା ପ୍ରତିଷ୍ଠା ହେଉ, ଗୃହ ନିର୍ମାଣ ହେଉ ବା ପ୍ରତିଷ୍ଠା ହେଉ, ବିବାହ ବ୍ରତାଦି ଉତ୍ସବ ହେଉ ବା ଯେକୌଣସି ଶୁଭକାର୍ଯ୍ୟ ହେଉ, ସେତେବେଳେ ସେମାନଙ୍କ କଣ୍ଠରୁ ସ୍ୱତଃ ଉଚ୍ଚାରିତ ହୁଏ ସର୍ବମଙ୍ଗଳ ଜଗନ୍ନାଥ। ଅନ୍ୟ ଦେବଦେବୀଙ୍କ ଉପାସନା କରାଯାଉଥିଲେ ମଧ୍ୟ ଆପେ ଆପେ ଜଗନ୍ନାଥଙ୍କ ନାମଟି ତୁଣ୍ଡରୁ ବାହାରି ଆସେ। ତାର କାରଣ ଓଡ଼ିଶାର ଓଡ଼ିଆ ଜାତିର ଇଷ୍ଟ ଜଗନ୍ନାଥ, ଯେହେତୁ ସେ ଇଷ୍ଟ ସେହେତୁ ସେ ମଙ୍ଗଳ ବିଧାୟକ। ଜଗନ୍ନାଥ ଚାରିବର୍ଣ୍ଣ ବିଶିଷ୍ଟ ଶବ୍ଦଟିଏ, ଏହି ଚାରିବର୍ଣ୍ଣରେ ବା ଚାରି ଅକ୍ଷରରେ ସେ ଚାରିବର୍ଣ୍ଣକୁ ଯଥା ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଓ ଶୂଦ୍ରଙ୍କୁ ଅଥବା ପୃଥିବୀରେ ବାସ କରୁଥିବା ଚାରି ରଙ୍ଗର ବା ବର୍ଣ୍ଣର ଯଥା ଶ୍ୱେତ କୃଷ୍ଣ ଲୋହିତ ହରିଦ୍ରା ବର୍ଣ୍ଣର ଲୋକଙ୍କୁ ଧର୍ମ ଅର୍ଥ କାମ ଓ ମୋକ୍ଷ ଆଦି ଚତୁବର୍ଗ ପ୍ରଦାନ କରନ୍ତି। ସେ ଚାରିବର୍ଣ୍ଣର ଗୋଟିଏ ଶବ୍ଦ ହେଲେ ମଧ୍ୟ ଦୁଇଟି ଶବ୍ଦର ମିଳନ ଜଗତ ଓ ନାଥ। ଜଗତ ହେଉଛି ଜୀବ, ନାଥ ହେଉଛି ପରମ। ଜଗନ୍ନାଥ ଶଙ୍ଖ କ୍ଷେତ୍ର ରାଜା, ଓଡ଼ିଆ ଜାତି ତାଙ୍କୁ ମଣିମା ବୋଲି ଡାକେ। ମହାବାହୁ ବଳିଆର ଭୁଜ ଚକାଡୋଳା ପତିତଭାବନ ଯଗୁ ଜୀବନ ଯଗୁ ନାୟକ ବୋଲି ସମ୍ବୋଧନ କରେ। ଦୁଇ ହାତ ଉପରକୁ ଟେକି ତାଙ୍କରି ପାଖରେ ନିଜକୁ ସମର୍ପଣ କରିଦିଏ। ସେ ସରଳ ହୃଦୟରେ ତାଙ୍କୁ ବିଶ୍ୱାସ କରେ। ତାଙ୍କୁ ଥରେ ଦେଖିଦେଲେ, ତାଙ୍କ ଚକା ଆଖି ସହିତ ଆଖି ମିଳେଇଦେଲେ ତା ଜୀବନ ଧନ୍ୟ ହୋଇଯାଏ। ତାର ବିଶ୍ୱାସ ଜଗନ୍ନାଥ ସବୁ କାର୍ଯ୍ୟରେ ତାର ସାକ୍ଷୀ, ସବୁଠି ସେ ଅଛନ୍ତି, ସବୁ ସେ ଦେଖୁଛନ୍ତି। ସରଳ ଓଡ଼ିଆ ଲୋକର ବିଶ୍ୱାସ ଯେତେ ସଙ୍କଟ ଆସୁନା କାହିଁକି, ଜଗନ୍ନାଥ ତାଙ୍କୁ ଅକ୍ଳେଶ୍ୱରୀ ତାଳି ଦିଅନ୍ତି। ପାହାଡ଼ ପରି

0: ଆସୁଥିଲେ ତାଙ୍କ ଇଚ୍ଛାରେ କୁଆଡ଼େ ଚାଲିଯାଏ, ସେ ଇଚ୍ଛାମୟ। ତେଣୁ ସେ ଶବର ପୂଜିତ ନୀଳମାଧବରୁ ସୁନ୍ଦରାଚଳରେ ଦାରୁବ୍ରହ୍ମ ହୋଇଗଲେ। ଇନ୍ଦ୍ର ଦ୍ୟୁମ୍ନଙ୍କୁ ଓ ବିଶ୍ୱାବସୁଙ୍କୁ କୃପା ପ୍ରଦାନ କଲେ, ଭୂଷଣ କାକକୁ ଚତୁର୍ଭୁଜ କରିଦେଲେ, ସେ କେତେ କେତେ ଭକ୍ତଙ୍କୁ ସଙ୍କଟରୁ ଉଦ୍ଧାରି ନେଲେ। ମହାରାଜା ପୁରୁଷୋତ୍ତମ ଦେବଙ୍କ ପାଇଁ ଯୁଦ୍ଧକ୍ଷେତ୍ରରେ ପାଇକ ହେଲେ, ବଳରାମ ଦାସଙ୍କ ପାଇଁ ରଥ ଅଟକେଇ ଦେଇ ତାଙ୍କ ବାଲିରଥରେ ବିଜେ କରିଗଲେ। ସାଲବେଗ ହୁଅନ୍ତୁ ବା ରଘୁଅରକ୍ଷିତ ହୁଅନ୍ତୁ, ସମସ୍ତଙ୍କ ପ୍ରତି ତାଙ୍କର କୃପା ବାରି ଝରି ପଡ଼େ। ବନ୍ଧୁ ମହାନ୍ତି ପରେ ନିଶ୍ୱ ମଣିଷଟିକୁ ସେ ଆପଣାର ବନ୍ଧୁ କରିଦେଲେ। ସମସ୍ତଙ୍କ ପାଇଁ ସେ ସତ୍ୟ ଶିବ ଓ ସୁନ୍ଦର, ସେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ହୋଇ ମଧ୍ୟ କରୁଣାମୟ, ସେ ନିରାକାର ହୋଇ ମଧ୍ୟ ଭକ୍ତଙ୍କ ପାଇଁ ସାକାର ହୋଇଯାଆନ୍ତି। ସେ ଓଂ ମିତ୍ୟକାକ୍ଷର ବ୍ରହ୍ମ, ପ୍ରଣବର ଚତୁମାତ୍ରା, ସପ୍ତ ଛନ୍ଦ ହୋଇ ମଧ୍ୟ ଭକ୍ତ ପାଖରେ ଆଦରର କାଳିଆ ଶାନ୍ତ। ପ୍ରଣବର ପ୍ରଥମ ଅକ୍ଷର ଅ ବଳଦେବ, ଦ୍ୱିତୀୟ ଅକ୍ଷର ଉ ସୁଭଦ୍ରା, ତୃତୀୟ ଅକ୍ଷର ମ ଜଗନ୍ନାଥ, ପ୍ରଣବର ତେଜ ସୁଦର୍ଶନ, ବିନ୍ଦୁ ମାଧବ ମୂର୍ତ୍ତି, ତାଙ୍କ ପାଖରେ ମଧ୍ୟ ଅଛନ୍ତି ଶ୍ରୀଦେବୀ ଭୂଦେବୀ। ଜଗନ୍ନାଥ ସୁଖଦଂ ପ୍ରଭୁମ୍, ସେ ପରମ ସତ୍ୟ ସଚିଦାନନ୍ଦ ଲକ୍ଷଣମ୍, ତାଙ୍କ ରୂପ ସୁନ୍ଦର, ନୟନ ସୁନ୍ଦର, ଅଧର ସୁନ୍ଦର, ସୁନ୍ଦର ଭିତରେ ସେ ମଙ୍ଗଳମୟ ବିଭୁ। ତେଣୁ ଓଡ଼ିଆ ଜାତି ପ୍ରତ୍ୟେକ କାର୍ଯ୍ୟରେ ତାଙ୍କୁ ମଙ୍ଗଳ ପାଇଁ ସ୍ମରଣ କରେ, ସେ ବିଶ୍ୱାସ କରେ ତାଙ୍କ ମହାପ୍ରସାଦ ମଙ୍ଗଳର ପ୍ରତୀକ, ତାଙ୍କ ନିର୍ମାଲ୍ୟ ମଧ୍ୟ ମଙ୍ଗଳ, ତାଙ୍କ ଦାଣ୍ଡର ଧୂଳି ମଧ୍ୟ ଶ୍ରଦ୍ଧାର ନିଦର୍ଶନ। ତେଣୁ ବିବାହ ନିର୍ବନ୍ଧରେ ତାଙ୍କ ମହାପ୍ରସାଦ ସାକ୍ଷୀ ରଖାଯାଏ, ନୂତନ ଗୃହ କଲେ ମହାପ୍ରସାଦ ପୁଡ଼ିଆଟିଏ ବାନ୍ଧି ଦିଏ, ସବୁ କଥାକୁ ଜଗନ୍ନାଥ ସାକ୍ଷୀ, ସାକ୍ଷୀ ମଧ୍ୟ ମହାପ୍ରସାଦ, ସବୁ ଦିଅଙ୍କ ଭିତରେ ସେ ଜଗନ୍ନାଥଙ୍କୁ ଦେଖେ। କୃଷ୍ଣ ହେଉନ୍ତୁ ବା ରାମ ହେଉନ୍ତୁ, ଶିବ ହୁଅନ୍ତୁ ବା ଶକ୍ତି ବା ଯେକୌଣସି ଦେବତା ହୁଅନ୍ତୁ, ସମସ୍ତଙ୍କୁ ସେ ଜଗନ୍ନାଥଙ୍କ ରୂପରେ ଦେଖେ। ମଙ୍ଗଳମୟ ଜଗନ୍ନାଥ ମଙ୍ଗଳର ବାର୍ତ୍ତା ନେଇ ଅବତୀର୍ଣ୍ଣ ହୋଇଯାଆନ୍ତି। ତେଣୁ ଓଡ଼ିଆ ଜାତି ସବୁ କ୍ଷେତ୍ରରେ ବିପଦରେ, ଆପଦରେ, ସମ୍ପଦରେ ସର୍ବମଙ୍ଗଳ ଜଗନ୍ନାଥଙ୍କୁ ଡାକେ। ସେ ଡାକେ ସର୍ବତଃ ପାଣିପାଦଂ ତତ୍ ସର୍ବତୋଖୀ ଶିରମୁଖମ୍, ସର୍ବତଃ ଶ୍ରୁତିମ ଲୋକେ ସର୍ବମାବୃତ ତିଷ୍ଠତି। ଜଗନ୍ନାଥ ସର୍ବଦ୍ରଷ୍ଟା, ଗୋଲ ଗୋଲ ଅପଲୋକ ନୟନରେ ସେ ସବୁ ଦେଖୁଥାନ୍ତି। ମାଦଳ ପରି ଦେଖାଯାଉଥିଲେ ସବୁଆଡ଼କୁ ଯାଇପାରନ୍ତି। ସର୍ବତ୍ର ତାଙ୍କ ଶିର ଓ ମୁଖ, ସବୁଆଡ଼କୁ ତାଙ୍କ କର୍ଣ୍ଣ ଡେରି ହୋଇ ରହିଛି, ସବୁ ସେ ଶୁଣୁଛନ୍ତି, ଜାଣୁଛନ୍ତି, ଦେଖୁଛନ୍ତି। ଓଡ଼ିଆ ଜାତିର ବିଶ୍ୱାସ, ସେ ସମସ୍ତଙ୍କ ପାଖେ ପାଖେ ଅଛନ୍ତି, ଅନ୍ତରରେ ସାକ୍ଷୀ ରୂପେ ରହି ସବୁ କରନ୍ତି ଓ କରାନ୍ତି। ଜୀବକୁ ଭୁଞ୍ଜାଇ ଭୁଞ୍ଜଇ ଅନ୍ତରେ ସାକ୍ଷୀ ରୂପେ ଥାଇ, କରେ କରାଏ ସର୍ବକର୍ମ ସେ ବେଦ ବିଧି ନିଜ ଧର୍ମ। ଜଗନ୍ନାଥ ଦିବ୍ୟ ସ୍ୱରୂପ ଭଗବାନ, ପରମାନନ୍ଦ ଦିବ୍ୟ ଜ୍ଞାନ। ତେଣୁ ସ୍ମରଣେ ଶ୍ରବଣେ ମଙ୍ଗଳ, ସେ ଜଗନ୍ନାଥ ଓଡ଼ିଆ ଜାତିର ସକଳ ବିଶ୍ୱାସର ଆଧାର। ସେହି ଶୁଦ୍ଧ ବିଶ୍ୱାସରେ ସମସ୍ତ କାର୍ଯ୍ୟରେ, ସଙ୍କଟରେ, ବିପଦରେ ସେ ସ୍ୱତଃ ଉଚ୍ଚାରଣ କରେ ସର୍ବମଙ୍ଗଳ ଜଗନ୍ନାଥ।
1: କଥିକାରେ ଶୁଣୁଥିଲେ ଆଲୋଚନା ସର୍ବମଙ୍ଗଳ ଶ୍ରୀ ଜଗନ୍ନାଥ। ଆଲୋଚନା କରିଥିଲେ ବୈଷ୍ଣବ ଚରଣ ସାମଲ। ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଦାନ କରିଛନ୍ତି ପ୍ରତିଭା ପ୍ରଧାନ, ଗୀତ ରଚନା କରିଛନ୍ତି ଅଭୟ ସୁତାର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରସନ୍ନଜିତ ସିଂହ। ପ୍ରତିଭା ପ୍ରଧାନ ଗାଇଛନ୍ତି କାର୍ଯ୍ୟକ୍ରମର ପ୍ରଥମ ଭକ୍ତିଗୀତ ଅଭୟ ସୁତାରଙ୍କ ରଚନା ଆହେ ଜଗନ୍ନାଥ ଚକା ନୟନ ନୀଳକନ୍ଦରରେ କଳା ଶାନ୍ତ, ତୁମ ପାଖେ ମୁଁ ପାତିଛି ହାତ ମଙ୍ଗଳ ଅଟଇ ତୁମ ବିଧାନ ଆହେ ଜଗନ୍ନାଥ ଚକା ନୟନ।

ଶୁଣୁଥିଲେ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ଅଞ୍ଜଳି। କଣ୍ଠଦାନ କରିଥିଲେ ପ୍ରତିଭା ପ୍ରଧାନ, ଗୀତ ରଚନା କରିଥିଲେ ଅଭୟ ସୁତାର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ପ୍ରସେନଜିତ ସିଂ। ବିଭିନ୍ନ ବାଦ୍ୟଯନ୍ତ୍ରରେ ଥିଲେ କୁମାରଚନ୍ଦ୍ର ମହାନ୍ତି, ପ୍ରଦୀପ୍ତ ଶେଖର ମହାପାତ୍ର, ଭବତୋଷ ମହାନ୍ତି, ଅଜୟ ଚୌଧୁରୀ, ଅନିରୁଦ୍ଧ ଧଳ, ବସନ୍ତ କୁମାର ମିଶ୍ର, ମନୀଷ ରାଜ ନନ୍ଦ ଏବଂ ସତୀଶ ଚନ୍ଦ୍ର ତ୍ରିପାଠୀ। ପ୍ରଯୋଜନା କରିଥିଲେ ପ୍ରଜ୍ଞା ପାରମିତ ସାହୁ, ସହଯୋଗିତା ସଦ୍ୟସ୍ମିତା ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30ରୁ ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ ଏକସଙ୍ଗରେ ପ୍ରଚାର କରିବୁ ଏହି ଧାରାବିବରଣୀ, ନବ ଉନ୍ମାଦନା ଓ ନବ ତନ୍ମୟତା।

0: ଶ୍ରେଷ୍ଠ ସଂସ୍କୃତି ଏବଂ ପରମ୍ପରାର ବିଶିଷ୍ଟ ଗବେଷକମାନଙ୍କ ଦ୍ୱାରା ଭାବଭକ୍ତି ଏବଂ ଭାଷ୍ୟର ସମ୍ମିଳିତ ଐକ୍ୟତାର ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ବାନ୍ମୟ ପରିପ୍ରକାଶ
1: ଶୁଣିବେ ନିଶ୍ଚୟ ଜୁଲାଇ 16 ତାରିଖ ସକାଳ 7:30 ରଥଟଣା ଶେଷ ହେବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ
2: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଥିବା ନୀତିକୁ ଛାଡ଼ି ଠାକୁରମାନଙ୍କର ନୀତି ସବୁ ବଡ଼ ଦୋଳର ନୀତି ସହିତ ପ୍ରାୟ ସମାନ। ରଥଗୁଡ଼ିକ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ରଥ ଉପରେ ବିଧିପୂର୍ବକ ସାୟନ ପୂଜା ହୁଏ। ତାପରେ ଠାକୁରମାନଙ୍କ ଗୁଣ୍ଡିଚା ମଣ୍ଡପକୁ ପହଞ୍ଚିବିଜ କରାଯାଏ। ମଧୁର ମହିଳାଙ୍କୁ ମଧ୍ୟ ସ୍ଥାପନ କରାଯାଏ। ମହାବିଧିରେ ଠାକୁରଙ୍କର ପୂଜା ଉପଚାର ଦେଇ ଯଥପୂର୍ବ ସମାପନ କରାଯାଏ। ପ୍ରାତଃ କାଳରେ ଠାକୁରଙ୍କର କଳଙ୍କ ଠାରେ ଆଳତି ମୟମ ବିଷ ଅବକାଶ ନୀତି ଆରମ୍ଭ ହୁଏ। ତାପରେ ଅନ୍ୟାନ୍ୟ ନୀତି ପାଳନ କରାଯାଏ। ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପାଳିତ ବିଶେଷ ନୀତିମାନଙ୍କ ସମ୍ପର୍କରେ ଆଲୋଚନା ଆମର ମୁଖ୍ୟ ଉଦ୍ଦେଶ୍ୟ। ସେଥିପାଇଁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ସାଧାରଣତଃ ଗୁଣ୍ଡିଚାରେ ଜଗନ୍ନାଥ ଠାକୁର ସୁଭଦ୍ରାଙ୍କ ରଥ ପହଞ୍ଚିଲା ପରେ ସେଦିନ ଗୁଣ୍ଡିଚାକୁ ଠାକୁରଙ୍କର ପହଣ୍ଡି ହୁଏ ନାହିଁ। ସେଦିନର ନୀତି ସମାପନ ହେଲା ପରେ ତା ପରଦିନ ସକାଳୁ ମଙ୍ଗଳା ଆଳତି, ଅବକାଶ, ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ନୀତି ଅନୁଷ୍ଠିତ ହେଲା ପରେ ଯାଇକରି ଜଗନ୍ନାଥଙ୍କ ରଥର ବଠାକୁରଙ୍କ ରଥ ସୁଭଦ୍ରାଙ୍କ ରଥରେ ରଥ ଭୋଇମାନେ ଚାର ବାନ୍ଧନ୍ତି। ଚାର ବାନ୍ଧି ସାରିଲା ପରେ ପହଣ୍ଡିର ବ୍ୟବସ୍ଥା କରାଯାଏ। ପ୍ରଥମେ ପହଣ୍ଡିର ସମୟ ପୂର୍ବରୁ ମୁଦିରସ୍ଥ ବଠାକୁରଙ୍କ ରଥରେ ଯାଆନ୍ତି। ସେଥିରେ ପାଳିଆ ଖୁଣ୍ଟିଆ, ଦଣମାଳି, ଗରାବଡ଼ୁ ରହନ୍ତି। ଡୋର ଲାଗି ଓ ପୁଷ୍ପାଞ୍ଜଳି ହୁଏ। ତେଣୁ ଏହି ଯେଉଁ ଡୋର ଲାଗି ପୁଷ୍ପାଞ୍ଜଳି ହୁଏ ତାକୁ ମୁଦିରସ୍ଥ ନିଜେ ଧଳା ଫୁଲରେ ପୁଷ୍ପାଞ୍ଜଳି କରନ୍ତି, ବଠାକୁରଙ୍କ ରଥରେ ପ୍ରଥମେ କରନ୍ତି।

ଜଗନ୍ନାଥ ରଥଙ୍କୁ ଯାଇକି ମଧ୍ୟ ସେହିପରି ଫୁଲ ପୁଷ୍ପାଞ୍ଜଳି ଦେଇକରି ଡୋରିଛନ୍ତି ଆଉ ସୁଭଦ୍ରାଙ୍କ ରଥକୁ ଆସି ମଧ୍ୟ ପୁଷ୍ପାଞ୍ଜଳି କରନ୍ତି। ତାପରେ କାହାଳି ବାଜେ, କାହାଳି ବାଜିଲେ ସେବାୟତମାନେ ପହଣ୍ଡି ପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରଥମେ ଜଗନ୍ନାଥଙ୍କ ରଥରୁ ମଦନମୋହନ, ବଠାକୁରଙ୍କ ରଥରୁ ରାମକୃଷ୍ଣ ବିଜେହୀ ଭିତରକୁ ଯାଆନ୍ତି। ଗୁଣ୍ଡିଚାର ଭିତରେ ଯାଇକି ଆମର ଯେଉଁ ଭଣ୍ଡାର ଘର ସିଂହାସନ ଅଛି ସେଠି ରହନ୍ତି। ତାପରେ ସୁଦର୍ଶନଙ୍କ ବିଜୟ ହୁଏ, ସୁଦର୍ଶନ ମଝିରଥରେ ଥାଆନ୍ତି। ସେ ଆସି ହଂସପଟାରେ ପହଞ୍ଚିଲେ ଟାହା ଲାଗି ହୁଏ, ଟାହା ଲାଗି ହେଲା ପରେ ଠାକୁରଙ୍କୁ ଦୈତାପତି ଅନ୍ୟାନ୍ୟ ସେବାୟତ ମିଶିକରି ଗୁଣ୍ଡିଚାହାରକୁ ନିଅନ୍ତି। ଗୁଣ୍ଡିଚାହାରର ମାର୍ଜନା ଇତ୍ୟାଦି ସରିଯାଇଥାଏ, ଚାର ବନ୍ଧା ହୋଇଥାଏ। ସୁଦର୍ଶନ ସିଂହାସନ ଉପରକୁ ନ ଯାଇ ଗୁଣ୍ଡିଚାହାରର ବଠାକୁରଙ୍କର କାନ୍ଥପଟେ ଗୋଟେ ଖଟୁଲି ଥାଏ, ସେ ଖଟୁଲିରେ ତାଙ୍କୁ ରଖାଯାଏ। ତାପରେ ବଠାକୁରଙ୍କର ପହଣ୍ଡି ହୁଏ, ବଠାକୁରଙ୍କ ପହଣ୍ଡି ହେଲେ ବଠାକୁର ହଂସପଟାକୁ ଆସିଲେ ରାଘବ ଦାସ ଦେଇଥିବା ଟାହିଆ ଲାଗି ହୁଏ। ପତି ମହାପତର ସେଠି କର୍ପୂର ଆଳତି, ବଳିତା ଆଳତି, ବିଡ଼ିଆ ଭୋଗ ଓ ଇତ୍ୟାଦି ସବୁ କରିସାରିଲା ବାଦେ ଠାକୁରଙ୍କର ପହଣ୍ଡି ଆରମ୍ଭ ହୁଏ। ପହଣ୍ଡି କରି ଠାକୁର ରତ୍ନ ସିଂହାସନରେ ରହିସାରିଲା ପରେ ଅନ୍ୟ ଠାକୁରଙ୍କର ପହଣ୍ଡି ଆରୁହେ। ଯେତେବେଳେ ଠାକୁର ଭକ୍ତକୁ ଛାଡ଼ିକିରି ଭିତରକୁ ଯାଉଛନ୍ତି ସେତେବେଳେ ହେଉଛନ୍ତି ଗୋଟିଏ ପହଣ୍ଡିରେ ଯାଉଛନ୍ତି, ଯେତେବେଳେ ଭକ୍ତର ପାଖକୁ ଆସୁଛନ୍ତି ସ୍ନାନ ପୂର୍ଣ୍ଣିମା ଶ୍ରୀଗୁଣ୍ଡିଚାର ସେତେବେଳେ ଧାଡ଼ି ପହଣ୍ଡିରେ ଆସୁଛନ୍ତି। ମାନେ ଭଗବାନ ବ୍ୟସ୍ତ, ମୁଁ କିପରି ଭକ୍ତ ସହିତ ମିଶିବି।

ସୁଦର୍ଶନ ପହଞ୍ଚିଲା ପରେ ବଳଭଦ୍ର ପହଣ୍ଡି ଆରମ୍ଭ ହେଲା, ବଳଭଦ୍ର ପହଞ୍ଚିଲା ପରେ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହେଲା, ସୁଭଦ୍ରାଙ୍କ ସରିଲା ପରେ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୁଏ। ଜଗନ୍ନାଥ ସେପରି ହଂସପଟାକୁ ଆସିଲା ପରେ ସେହିପରି ଟାହା ଲାଗି ହୁଅନ୍ତି, ଟାହା ଲାଗି ହେବା ସମୟରେ ପତି ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା କାର୍ଯ୍ୟ ଶେଷ ହୁଏ ଆଉ ରତ୍ନ ସିଂହାସନ ଯାଆନ୍ତି। ରତ୍ନ ସିଂହାସନରେ ପହଞ୍ଚିଲା ପରେ ଠାକୁରମାନଙ୍କ ରୁନ୍ଧା ହୁଏ, ରୁନ୍ଧା ସରିଲା ପରେ ଦୈତାପତିମାନଙ୍କର ପତି ମହାପାତ୍ର ମିଶି ଚନ୍ଦନ ସର୍ବାଙ୍ଗ ହୁଏ, ଘଟୁଆରିହରୁ ସଂଜନ ଆସେ, ମେକଅପ୍ ତାକୁ ସେ ତିନି ପିଙ୍ଗଳ ରୂପା ପିଙ୍ଗଳ ଧରି ସିଂହାସନ ପାଖକୁ ଯାଆନ୍ତି, ତାକୁ ପତି ମହାପାତ୍ର ସଂସ୍କାର କରି ତିନି ଠାକୁରଙ୍କୁ ସର୍ବାଙ୍ଗ କରିଥାନ୍ତି, ଅର୍ଥାତ୍ ଚନ୍ଦନ ଯାକ ଶରୀରରେ ଲାଗିଥାଏ। ଏତେ ଯାତ୍ରା କରି ଆସିଛନ୍ତି ତ ଗରମ ଥିବ, ତେଣୁ ଶୀତଳ କରିବା ସକାଶେ ଚନ୍ଦନ ଲାଗିହୁଏ। ଚନ୍ଦନ ଲାଗିଗଲା ପରେ ଆଳତୀ କରନ୍ତି, ବନ୍ଦାପନା କରନ୍ତି, ବନ୍ଦାପନା କରି ତିନି ଠାକୁରଙ୍କୁ ସମ୍ପୂର୍ଣ୍ଣ ପାଟ କପଡ଼ାରେ ଘୋଡ଼େଇ ଦିଅନ୍ତି। ଘୋଡ଼େଇ ଦେବାର କାରଣ ହେଲା, ଏହା ପରବର୍ତ୍ତୀ ଅବସ୍ଥା ଯିଏ ହେବ ସେମାନେ ଠାକୁରଙ୍କୁ ସ୍ପର୍ଶ କରିବେନି ଆଉ ଦେଖିବେନି, ସେ ହିସାବରେ ଘୋଡ଼େଇ ଦିଆଯାଏ କରିକି ସେମାନେ ସବୁ ଚାଲି ଆସନ୍ତି। ଆସିଲା ପରେ କୋଠ ସ୍ୱୟଂସେମାନେ ଭିତରକୁ ଯାଇ ଯେଉଁ ଚାର ବନ୍ଧା ହେଇଥିଲା ଚାର ଖୋଲନ୍ତି ଆଉ ଭିତର ପରିଷ୍କାର କରି ଧୁଆଧୋଇ କରନ୍ତି। ଧୁଆଧୋଇ ହେଇସାରିଲା ପରେ ଆମର ଠାକୁର ଯେହେତୁ ଯାତ୍ରା ସାରିକି ଆସିଛନ୍ତି, ତେଣୁ ମହାସ୍ନାନର ବ୍ୟବସ୍ଥା ହୁଏ।

ଗୁଣ୍ଡିଚାରେ ଦୈନନ୍ଦିନ ନୀତି ସକାଳୁ ପ୍ରଥମେ ଦ୍ୱାର ଖୋଲିବା ପରେ ପରେ ପ୍ରଥମେ ଠାକୁରଙ୍କର ମଙ୍ଗଳା ଅର୍ପଣ ହୁଏ। ଠାକୁରଙ୍କ ମଙ୍ଗଳା ଅର୍ପଣରେ ମହାପ୍ରଭୁଙ୍କ ଆଡ଼େ ଭିତର୍ଚ୍ଛ ଆଉ ମଝିଆଡ଼ ଆଉ ଠାକୁରଙ୍କ ବାଡ଼ିରେ ଦୁଇଜଣ ପୁଷ୍ପାଳକ ସିଂହା।

ଅଞ୍ଚଳ ରହି ଭଣ୍ଡାର ମେକଅପ୍ ବା ମେକଅପ୍ ଯେଉଁ କର୍ପୁର ବସାଏ ସେ କର୍ପୁର ଆଳତୀ କରନ୍ତି, ତାପରେ ବଳିତ ଆଳତୀ କରନ୍ତି, ତାପରେ ପିଠ ଆଳତୀ କଲାପରେ ସିଂହାସନକୁ ଉଠି ଠାକୁରଙ୍କ ମୈଲମ କରନ୍ତି। ମୈଲମ ହେଇସାରିଲା ବାଦେ ଠାକୁରଙ୍କ ତଡ଼ପ ଉତୁରି ହୁଏ, ଦୁଇଖଣ୍ଡ ଗାମୁଛା ପିନ୍ଧିକି ତଡ଼ପ ଉତୁରି ହୁଏ, ସେଇ ଗାମୁଛାରେ ଠାକୁର ଦାନ୍ତ ଘଷନ୍ତି ଆଉ ସ୍ନାନ କରନ୍ତି। କରିସାରିଲା ବାଦେ ଠାକୁରଙ୍କର ଲୁଗା ବଦଳାଯାଏ, ପାଟ ମଠା ଏତେ ପିନ୍ଧି ସାରିଲା ପରେ ଭେଷ ହୁଅନ୍ତି, ଭେଷ ହୋଇକରି ସେଠି ବଲ୍ଲଭ ଯେଉଁ ପଞ୍ଚୋପଚାର ପୂଜା ହୁଏ ସେଠି ତାହା ନ କରି ସର୍ପାମଣି କରାଯାଏ, ତାର ତ କଳାହାଟ ଦ୍ୱାର ପାଖରେ ପୂଜାପଣ୍ଡା ଠିଆ ହୋଇକି ସର୍ପାମଣି ଭୋଗ କରନ୍ତି।

0: ଯେଉଁମାନେ ଗୁଣ୍ଡିଚା ମନ୍ଦିରରେ ବିଜେ କରିବା ପରଠାରୁ ବାହୁଡ଼ା ଯାତ୍ରା ମଧ୍ୟରେ କେତେ ଗୁଡ଼ିଏ ବିଶେଷ ନୀତି ପାଳିତ ହୁଏ। ସେମିତି ଏକ ବିଶେଷ ନୀତି ହେଉଛି ମହାସ୍ନାନ। ତିନି ବାଳରେ ମହାସ୍ନାନ ହୁଏ। ମହାସ୍ନାନ ପରେ ତିନି ବାଳରେ ସର୍ବାଙ୍ଗ ହୁଏ। ବଡ଼ ବାଳରେ ମନ୍ଦିରସ୍ଥ, ମଝି ବାଳରେ ପଦ୍ମନାଥ, ଶ୍ରୀ ଜଗନ୍ନାଥଙ୍କ ବାଳରେ ପୂଜା କଣ୍ଡା, ଠାକୁରମାନଙ୍କ ଶରୀରରେ ଚନ୍ଦନ ଲେପନ କରନ୍ତି। ତାପରେ ସର୍ବାଙ୍ଗ ସର୍ବାଙ୍ଗ ସରିବା ପରେ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରନ୍ତି ଆଉ ବେଶ ହୁଅନ୍ତି। ବେଶ ପରେ ମଧ୍ୟାହ୍ନ ଧୂପ, ମୟନ ଓ ସନ୍ଧ୍ୟା ଧୂପ କ୍ରମାନ୍ୱୟରେ ଅନୁଷ୍ଠିତ ହୁଏ। ସନ୍ଧ୍ୟା ଆଳତି ସରିବା ପରେ ଚନ୍ଦନ ଲାଗି, ବଡ଼ ସିଂହର ଆଉ ତାପରେ ପହୁର ଲାଗି। ଗୁଣ୍ଡିଚା ମନ୍ଦିରରେ ରହଣ କାଳରେ ଆଉ ଗୋଟିଏ ବିଶେଷ ବିଧି ହେଉଛି ହେରା ପଞ୍ଚମୀ ବିଧି।
1: ହେରା ପଞ୍ଚମୀ ତା ଅର୍ଥ ପାଞ୍ଚ ଦିନ ପରେ, ଶ୍ରୀଗୁଣ୍ଡିଚାର ପାଞ୍ଚ ଦିନ ପରେ ମା ଠାକୁରାଣୀ ଶ୍ରୀମନ୍ଦିରରେ ଥାନ୍ତି। ଭଣ୍ଡାର ଘର ପାଖରେ ତାଙ୍କର ବେଶ ମାର୍ଜନା ଇତ୍ୟାଦି ଦେଇକି ତାଙ୍କୁ ବନକ ଲାଗି କରାଗଲା। ଅଳଙ୍କାର ନୂଆ ପାଟ ଇତ୍ୟାଦି ପିନ୍ଧି ସେ ବିମାନରେ ବସିକି ଆସିଲେ। ଘଣ୍ଟ କାହାଳି ଛତା ଧରିକି ଆସିଲେ। ଆସିକିରି ଜଗନ୍ନାଥଙ୍କ ରଥ ପାଖରେ ସେ ପହଞ୍ଚିଲେ। ପହଞ୍ଚିଲା ପରେ ଆମର ଯେ ପତି ମହାପାତ୍ର, ସେଠି ସେ ତାଙ୍କୁ ଖଡ଼ି ପ୍ରସାଦ ଲାଗି କଲେ, ମାନେ ଚନ୍ଦନ ଲାଗି କଲେ, ବନ୍ଦାପନା କଲେ ଆଉ ବିଡ଼ିଆ ଆଉ ଘଷା ଜଳ ସମର୍ପଣ କଲେ। ଏହା ଅର୍ଥ ସାକ୍ଷାତ। ଯେହେତୁ ପଞ୍ଚମୀରେ ପଡୁଛି, ଏହା ହେଉଛି ହେରା ପଞ୍ଚମୀ।
0: ଜନ୍ମସ୍ଥାନ ଏହି ଗୁଣ୍ଡିଚା ମଣ୍ଡପ ହେଉଛି ପରମ ପାବନ ସ୍ଥାନ। ତେଣୁ ଏହି ମଣ୍ଡପ ଓ ଏହି

ジェスチャーとフォトです。

ଶେଷ ହେଲା ଶ୍ରୀକ୍ଷେତ୍ର ମାଥୁରୀ। ଆଜିର ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ବିଶେଷ ନୀତି। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।

0: ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିପାରିବେ। ଜୁଲାଇ 16 ତାରିଖ ସକାଳ 17:30 ରଥ ଟଣା ଶେଷ ହେବା ପର୍ଯ୍ୟନ୍ତ
1: ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ର ଓ ଏଫ୍ଏମ୍ ଯୋଗେ
2: ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 85ତମ ଭାଗ।

31 ଚାନ୍ଦ ଆରମ୍ଭରେ ରାମଚନ୍ଦ୍ରଙ୍କ ଆଦେଶ ପାଇ ଲକ୍ଷ୍ମଣ ମାଲ୍ୟବନ୍ତରୁ ଯାଇ କିସ୍କିନ୍ଧ୍ୟାପୁରରେ ଉପସ୍ଥିତ ହେଲେ। ତାଙ୍କୁ ଦେଖି ମନେ ହେଲା ବସନ୍ତ ମଳୟ ପର୍ବତରୁ ଆସୁଛି କି। ସର୍ବତ୍ର ସୌନ୍ଦର୍ଯ୍ୟ ଲକ୍ଷ୍ୟ କରୁଥିବା କବି ଉପେନ୍ଦ୍ର ଭଞ୍ଜ ଲକ୍ଷ୍ମଣଙ୍କ ଗମନକୁ ମଧ୍ୟ ସୌନ୍ଦର୍ଯ୍ୟ ମଣ୍ଡିତ କରିଛନ୍ତି। ନଦୀ ବଢ଼ୁଥିବା ସମୟରେ ଉଭୟ ପାର୍ଶ୍ୱରେ ଥିବା ବନ୍ଧ ଦ୍ୱାରା ଅଟକି ରହିଲା ପରେ ଲକ୍ଷ୍ମଣ ରାଜସିଂହଦ୍ୱାର ପର୍ଯ୍ୟନ୍ତ ଯାଇ ସେଠାରେ ବିଜେ କଲେ। ଏହି ସମୟରେ ଦୁଇବିଦ ନାମକ ଏକ ବାନର ସିଂହଦ୍ୱାରରେ ବସିଥିଲା। ଲକ୍ଷ୍ମଣ ତାକୁ କହିଲେ, ତୋ ରାଜାକୁ ଜଣାଅ ଲକ୍ଷ୍ମଣ ଆସିଛନ୍ତି। ସେ ବାନର ଲକ୍ଷ୍ମଣଙ୍କୁ ବେଖାତିର କରି କଥା କହିଲା, ତୁ କିଏ ବୋଲି ପଚାରିଲା। ଲକ୍ଷ୍ମଣ ତାକୁ ଧମକେଇ ସୁଗ୍ରୀବ ପାଖକୁ ଯାଇ ଖବର ଦେବା ପାଇଁ ଆଦେଶ ଦେଲେ। ସେ ବାନର ସିଂହଦ୍ୱାର ପାରି ହେଇ ଭିତରକୁ ଯାଇ ଦେଖିଲା, ବାନର ଚନ୍ଦ୍ର ସୁଗ୍ରୀବ ଆକାଶରେ ଝୁଲୁଥିବା ଦୋଳିରେ କୋଳରେ ତାରାକୁ ବସେଇ ଝୁଲୁଛି। ବାନର ଜଣାଇଲା, ହେ ଦେବ, ସିଂହଦ୍ୱାରରେ ଲକ୍ଷ୍ମଣ ନାମକ ଜଣେ ପୁରୁଷ ବିଜେ କରିଛନ୍ତି। ସୁଗ୍ରୀବ କହିଲା, ଲକ୍ଷ୍ମଣ ତ ଚନ୍ଦ୍ରରେ ଥାଏ, 32 ଲକ୍ଷ୍ମଣ ତ ଦେହରେ ଥାଏ, ସେ ଏଠାକୁ କୁଆଡ଼େ ଆସିଛି, ତାକୁ ପଚାର ସିଏ କୋଉ ଲକ୍ଷ୍ମଣ। ଦ୍ୱାର ରକ୍ଷକ ବାନର ଫେରି ଲକ୍ଷ୍ମଣଙ୍କୁ ଏକଥା କହିବାରୁ ଲକ୍ଷ୍ମଣ ପୁଣି କହିଲେ, ଯା କହିବୁ, ଯିଏ ତତେ ଏହି ରାଜସମ୍ପଦ ଦେଇଛନ୍ତି ସେଇ ରାମଙ୍କର ସାନ ଭାଇ ଲକ୍ଷ୍ମଣ ଆସିଛନ୍ତି। ଲକ୍ଷ୍ମଣ ଭାବିଲେ, ଖେଳାଳି ହାତରୁ ପୋଷା ମାଙ୍କଡ଼ ଖସିଯିବା ପରେ ସେ ଖେଳାଳିକୁ ଯେପରି ବିକୃତ ମୁହଁ ଦେଖାଏ, ଏ ସୁଗ୍ରୀବ ସେହିପରି ବ୍ୟବହାର କରୁଛି, କାରଣ ଇଏ ମଧ୍ୟ ଗୋଟିଏ ମାଙ୍କଡ଼। ଏହା ବିଚାର କରି ଲକ୍ଷ୍ମଣ ଧନୁରେ ସର ଜୋଖିଲେ ଏବଂ କହିଲେ, ହେ ସର, ତୁ ଯାଇ ସୁଗ୍ରୀବ ଝୁଲୁଥିବା ଦୋଳିର ସ୍ତମ୍ଭକୁ ଭାଙ୍ଗିଦେ। ଏତିକିବେଳେ ତାରା ସୁଗ୍ରୀବକୁ କହିଲା, ହେ ନାଥ, ତୁମେ ରଘୁକୁଳ ଶ୍ରେଷ୍ଠ ରାମଙ୍କ ଭାଇ ଲକ୍ଷ୍ମଣଙ୍କୁ କାହିଁକି ଭୁଲି ଯାଉଛ? ସେ ରାମ ତୁମକୁ ଏ ସମ୍ପଦ ଦେଇଛନ୍ତି, ତୁମେ ସେ ସମ୍ପତ୍ତିରେ ଭୋଳ ହୋଇ ତାଙ୍କୁ ମଧ୍ୟ ଭୁଲି ଯାଉଛ। ଏ ସମୟରେ ସର ଆସି ଦୋଳିରେ ବାଜିଲା। ସୁଗ୍ରୀବ ସେ ସର ତେଜରେ ମୂର୍ଚ୍ଛିତ ହୋଇଗଲା। ଏହାପରେ ରାଣୀ ତାର ବନ୍ଦାପନା ଥାଳି ନେଇ ଲକ୍ଷ୍ମଣଙ୍କୁ ବୋଧିବା ପାଇଁ

ବାହାରିଲେ। ସୁଗ୍ରୀବ ଲକ୍ଷ୍ମଣଙ୍କୁ ସ୍ତୁତି କରି କ୍ଷମା ପ୍ରାର୍ଥନା କଲେ। ରାମଙ୍କ ଆଦେଶ ଲକ୍ଷ୍ମଣଙ୍କଠାରୁ ପାଇବା ପରେ ସୁଗ୍ରୀବ ବାନରମାନଙ୍କ ସହିତ ଲଙ୍କାକୁ ଯିବା ପାଇଁ ଅନୁକୂଳ କଲେ। ଭୋଗ ବିଳାସରେ ପ୍ରମତ୍ତ ମଣିଷ କିପରି କର୍ତ୍ତବ୍ୟ ଜ୍ଞାନ ଭୁଲିଯାଏ ଏବଂ ନିଜର ଲକ୍ଷ୍ୟକୁ ପାସରିଯାଏ ତାହା ସୁଗ୍ରୀବ ଚରିତ୍ର ମାଧ୍ୟମରେ ଖୁବ୍ ନାଟକୀୟ ଭାବରେ ବର୍ଣ୍ଣନା କରିଛନ୍ତି ଉପେନ୍ଦ୍ର ଭଞ୍ଜ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 85ତମ ଭାଗ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। କଣ୍ଠଦାନ କରିଥିଲେ ଘନଶ୍ୟାମ ପଣ୍ଡା, ଗୀତାରାଣୀ ଦାସ, ଦିବାକର ମହାନ୍ତି ଏବଂ ସେବାରାଣୀ ମହାପାତ୍ର।

ଆକାଶବାଣୀ କଟକ ଆରମ୍ଭ କରୁଛି ଗୀତ ଗୀତିକା। ଶ୍ରୋତାବନ୍ଧୁ, ଆମ ସମାଜରେ ଯେତେବେଳେ ମଣିଷଙ୍କ ଭିତରେ ବର୍ଗୀକରଣ ସୃଷ୍ଟି ହେଲା ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ଆଧାରରେ, ସେତେବେଳେ ଧନୀ ଲୋକମାନେ ଗରିବଙ୍କଠାରୁ ନିଜକୁ ବଡ଼ କହିଲେ, ସବର୍ଣ୍ଣମାନେ ଅସବର୍ଣ୍ଣଙ୍କଠାରୁ ନିଜକୁ ବଡ଼ କହିଲେ, ପୁରୁଷମାନେ ମହିଳାଙ୍କଠାରୁ ବଡ଼ କହିଲେ, ତୃତୀୟ ଲିଙ୍ଗ ଦିବ୍ୟାଙ୍ଗମାନେ ସେମାନେ ସମାଜରେ ଅବହେଳିତ ହେଲେ, ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ସୁବିଧା ଅସୁବିଧାରୁ ବଞ୍ଚିତ ହେଲେ, ତା ଭିତରେ ନ୍ୟାୟ ବିଚାର ଦରକାର, ଯେମିତି କିଛି କାହା ଦ୍ୱାରା ପକ୍ଷପାତିତା ନ ହେବ। ଯଦି ପକ୍ଷପାତିତ ହେଲା ତାହେଲେ ସମାଜରେ ବିଶୃଙ୍ଖଳା ହେବ। ତେଣୁ ଏସବୁ ବିଶୃଙ୍ଖଳାକୁ ଏଡ଼େଇବା ପାଇଁ ଗୋଟିଏ ଆଇନଗତ ବ୍ୟବସ୍ଥା ବିଶ୍ୱରେ ରହିଛି। ସବୁ ରାଷ୍ଟ୍ରରେ ନିଜ ନିଜର ଆଇନଗତ ବ୍ୟବସ୍ଥା ରହିଛି, ନ୍ୟାୟିକ ବ୍ୟବସ୍ଥା ରହିଛି, ଯାହାଫଳରେ କି ସମାଜଟା ଶୃଙ୍ଖଳିତ ହେବ। ତେବେ ନ୍ୟାୟ କେବଳ ଗୋଟିଏ ଆଇନଗତ ଶବ୍ଦ ନୁହେଁ, ଏହା ମାନବିକତାର ପରିଚୟ। ସମସ୍ତଙ୍କ ପାଇଁ ସମାନ ନ୍ୟାୟିକ ବ୍ୟବସ୍ଥା ହିଁ ଗୋଟିଏ ସୁନ୍ଦର, ସୁରକ୍ଷିତ ଏବଂ ସମୃଦ୍ଧ ସମାଜର ମୂଳଦୁଆ।

ଶ୍ରୋତାବନ୍ଧୁ, ଆଜି ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ କହିବାର ତାତ୍ପର୍ଯ୍ୟ ହେଉଛି, ଆଜି ହେଉଛି ଜୁଲାଇ 17 ତାରିଖ, ଏକ ବିଶେଷ ଦିନ ଯାହାକୁ ଆନ୍ତର୍ଜାତୀୟ ନ୍ୟାୟ ଦିବସ ଭାବରେ ପାଳନ କରାଯାଉଛି। ଏହି ଦିବସ ଆମକୁ ମନେ ପକାଇ ଦେଇଥାଏ ଯେ ନ୍ୟାୟ କେବଳ ଅଦାଲତର ଚାରିକାନ୍ଥ ଭିତରେ ସୀମିତ ନୁହେଁ, ବରଂ ଏହା ଏକ ସଭ୍ୟ, ସମାନତାମୂଳକ ଏବଂ ଗଣତାନ୍ତ୍ରିକ ସମାଜର ମୂଳ ଭିତ୍ତି। ଧନୀ କିମ୍ବା ଗରିବ, ନାରୀ କିମ୍ବା ପୁରୁଷ, ସହର କିମ୍ବା ଗ୍ରାମ, ଶିକ୍ଷିତ କିମ୍ବା ଅଶିକ୍ଷିତ, ପ୍ରତ୍ୟେକ ନାଗରିକଙ୍କ ପାଇଁ ସମାନ ଭାବରେ ନ୍ୟାୟ ଉପଲବ୍ଧ ହେବା ହେଉଛି ପ୍ରକୃତ ଗଣତନ୍ତ୍ରର ପରିଚୟ। ତେଣୁ ଆଜିର ଦିନଟି ଆମ ସମସ୍ତଙ୍କୁ ନ୍ୟାୟ, ସମାନତା ଏବଂ ମାନବିକତାର ବାର୍ତ୍ତା ଦେଇଥାଏ।

0: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ। ସୋ ଇଜି ଖସିଲା।
1: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
4: ଶ୍ରୋତାବନ୍ଧୁ, ଆଜି ଯେଉଁ ଆନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଉଛି, ତା'ର ଏକ ପ୍ରମୁଖ

ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଇଁ ସମାନ ନ୍ୟାୟିକ ବ୍ୟବସ୍ଥା। ଏହାର ଅର୍ଥ ହେଉଛି ସମସ୍ତ ନାଗରିକଙ୍କୁ ଆଇନ ସମ୍ମୁଖରେ ସମାନ ମାନ୍ୟତା ମିଳିବା। କାହାର ସାମାଜିକ ସ୍ଥିତି, ଆର୍ଥିକ ଅବସ୍ଥା, ଜାତି, ଧର୍ମ, ଲିଙ୍ଗ କିମ୍ବା ଭାଷା ଆଧାରରେ କୌଣସି ପ୍ରକାର ଭେଦଭାବ ହେବା ଉଚିତ ନୁହେଁ। ଭାରତୀୟ ସମ୍ଭିଧାନର ଅନୁଚ୍ଛେଦ 14 ସମସ୍ତଙ୍କୁ ଆଇନ ସମ୍ମୁଖରେ ସମାନତାର ଅଧିକାର ପ୍ରଦାନ କରିଛି। ଏହି ସାମ୍ବିଧାନିକ ବ୍ୟବସ୍ଥା ଆମ ଗଣତନ୍ତ୍ରର ଶକ୍ତି ଏବଂ ନ୍ୟାୟ ବ୍ୟବସ୍ଥାର ମୂଳ ଆଧାର।

ଶ୍ରୋତା ବନ୍ଧୁ, ପ୍ରଯୁକ୍ତିର ବିକାଶ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସହଜ ଏବଂ ସ୍ୱଚ୍ଛ କରିଛି। ଇ କୋର୍ଟ, ଅନ୍ଲାଇନ୍ ମାମଲା ଦାଖଲ ଏବଂ ଭର୍ଚୁଆଲ୍ ଶୁଣାଣି ଯୋଗୁଁ ଲୋକମାନେ ଅଧିକ ସୁବିଧା ପାଉଛନ୍ତି। ଏହା ଦୂରଦୂରାନ୍ତର ଲୋକ ମଧ୍ୟ ନ୍ୟାୟ ପାଇବାର ସୁଯୋଗ ଦେଉଛି। ସମୟର ସଞ୍ଚୟ ସହ ବିଚାର ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହେଉଛି। ଭବିଷ୍ୟତରେ ଏହା ଆହୁରି ଉନ୍ନତ ହେବ ବୋଲି ଆମେ ଆଶା କରିବା।

ଶ୍ରୋତା ବନ୍ଧୁ, ଆମେ କଥା ହେଉଛେ ସମସ୍ତଙ୍କ ପାଇଁ ସମାନ ନ୍ୟାୟିକ ବ୍ୟବସ୍ଥା ଉପରେ। ତେବେ ଯେଉଁ ସମାଜରେ ନ୍ୟାୟର ଶାସନ ଥାଏ ସେଠାରେ ଶାନ୍ତି, ସୁରକ୍ଷା, ଉନ୍ନତି ଏବଂ ସାମାଜିକ ସମ୍ପ୍ରୀତି ସ୍ଥାପିତ ହୋଇଥାଏ। ସାମାଜିକ ନ୍ୟାୟିକ ବ୍ୟବସ୍ଥା ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରେ, ଅପରାଧକୁ ନିୟନ୍ତ୍ରଣ କରେ ଏବଂ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିଥାଏ। ସେଥିପାଇଁ ଭାରତରେ ସମସ୍ତଙ୍କ ପାଇଁ ସମାନ ନ୍ୟାୟର ଆଧାର ହେଉଛି ଆମ ସମ୍ବିଧାନ। ସମ୍ବିଧାନର ଅନୁଚ୍ଛେଦ 14 ଯାହା ମୁଁ କହୁଥିଲି, ସମସ୍ତ ନାଗରିକମାନଙ୍କୁ ଆଇନ ସମ୍ମୁଖରେ ସମାନତା ଏବଂ ଆଇନର ସମାନ ସୁରକ୍ଷାର ଅଧିକାର ପ୍ରଦାନ କରିଛି। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା କିମ୍ବା ଆର୍ଥିକ ସ୍ଥିତି ଆଧାରରେ କାହା ସହିତ ଭେଦଭାବ କରାଯାଇପାରେ ନାହିଁ। ସ୍ୱାଧୀନ ନ୍ୟାୟପାଳିକା, ସର୍ବୋଚ୍ଚ ନ୍ୟାୟପାଳିକା, ଉଚ୍ଚ ନ୍ୟାୟାଳୟ ଏବଂ ଅଧସ୍ତନ ନ୍ୟାୟାଳୟ ନିରପେକ୍ଷ ଭାବେ ନ୍ୟାୟ ପ୍ରଦାନ କରୁଛନ୍ତି। ଏହା ସହିତ ଆର୍ଥିକ ଭାବେ ଦୁର୍ବଳ ଲୋକଙ୍କ ପାଇଁ ନିଃଶୁଳ୍କ ଆଇନ ସହାୟତା, ଲୋକ ଅଦାଲତ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପରି ବ୍ୟବସ୍ଥା ରହିଛି, ଯାହାଦ୍ୱାରା ଗରିବ ବ୍ୟକ୍ତି ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚିତ ହେବେ ନାହିଁ।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନାରେ ଥିଲେ ମୁଁ ଆପଣଙ୍କର କରୁଣାକର। ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ପ୍ରତୀକ୍ଷାର ଅନ୍ତିମ ପ୍ରହର। ରଚନା ଡକ୍ଟର ସଂଘମିତ୍ର ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ଶୁଣନ୍ତୁ ନାଟକ ପ୍ରତୀକ୍ଷାର ଅନ୍ତିମ ପ୍ରହର।

0: ମୋ ଭାଗ୍ୟରେ କଣ ଏଇଆ ଥିଲା ପ୍ରଭୁ, ଆଉ ମୁଁ ପାରୁନି। ମୋତେ ଉଠେଇ ନିଅ ପ୍ରଭୁ, ମୋତେ ଉଠେଇ ନିଅ।
1: କାହିଁକି କାନ୍ଦୁଛ ପାର୍ବତୀ? ତମେ ପରା ଶଙ୍କରଙ୍କ ପାଇଁ ସାରା ଜୀବନ ତପସ୍ୟା କରିବାକୁ ଜନ୍ମ ନେଇଛ।
0: ଥାଉ, ସେ କଥା ଗୁଡ଼ାକ ଆଉ ଭଲ ଲାଗୁନି।
1: ନ ଲାଗିଲେ ବି ତମକୁ ଶୁଣିବାକୁ ହବ, କାରଣ ମୁଁ ଆଉ କିଛି ଅଧିକା କଥା କହିବାର ଶିଖିନି।
0: ତମେ ସତ୍ୟରେ ବଡ଼ ନିଷ୍ଠୁର। ପୁଅଟା କୋଉଠି ହେଲେ ଥିବ ବୋଲି ଭାବି ମୁଁ ନିଜକୁ ବୁଝେଇ ନଉଥିଲି, ଆଜି ସେତକ ବି ରହିଲାନି।
1: ଦେଖିଲ ଦେଖିଲ ତ ପାର୍ବତୀ, ତମର କେତେ ଗୌରବ, କେତେ ପିଲାଙ୍କର ତମେ ମା, ପୁଣି ହରିଣ ଛୁଆଟି ଆସିଲାଣି ଦେଖିଲ।
0: ଇଏ ତ କିଛି ନୂଆ କଥା ନୁହଁ, ଏଠି ଆଶ୍ରମ ସ୍କୁଲ ହେଲା ଦିନଠୁ ମୁଁ ସମସ୍ତଙ୍କର ମା। ଏମିତି କେତେ ହରିଣ, ଠେକୁଆ, କୁଟ୍ର ଆସିଛନ୍ତି ଯାଇଛନ୍ତି, ହେଲେ ସତ କହିଲ, ସମୁଦ୍ର ପାଣିରେ କ'ଣ ସୁଷମରେ?
1: ଆରେ ତମେ କହୁନ, ମୁଁ କ'ଣ ବନୁକୁ ମନା କରିଥିଲି ଘରକୁ ଆସିବାକୁ? ସିଏ ତ ମନକୁ ମନ ଆଡ଼େ ହେଇ ରହିଗଲା ନା।
0: କେବେ ସେଥିପାଇଁ ତ ଆଗ୍ରହ ବି କରିନ? କେବେ ତାଙ୍କୁ ଲେଖିଛ କି ସବୁ ଛାଡ଼ି ଦେଇ ପିଲା ଛୁଆଙ୍କୁ ଧରି ଚାଲିଆ?
1: ପାର୍ବତୀ, ଆରେ ତମେ ତ ଏତେ ଦିନ ମୋ ସାଙ୍ଗରେ ରହି ମୋତେ ବୁଝିପାରୁନ। ବନୁ ବୁଝିଥାନ୍ତା କେମିତି, ବୋହୂବା ବୁଝିଥାନ୍ତା କେମିତି, ସିଏ ତ ପୁଣି ଅଣଓଡ଼ିଆ ଝିଅ, ବିଦେଶିନୀ।
0: ତମେ କେମିତି ଭୁଲି ଯାଉଛ ଯେ ତମେ ମୋତେ ଦିନେ ବି

0: ସମସ୍ତଙ୍କର ଇଚ୍ଛା ବିରୁଦ୍ଧରେ ହିଁ ବାହା ହେଇଥିଲ।
1: ଏଇ କଥା ତମେ ଅନେକ ଥର କହିଛ। ମୋ ପାଇଁ ସେ ବାହାଘରଟା ଥିଲା ସମାଜ ସଂସ୍କାରର ଗୋଟାଏ ନମୁନା ମାତ୍ର।
0: ସମାଜ ସଂସ୍କାର
1: ହରି, ମୁଁ ତମକୁ ପ୍ରେମ କରିନଥିଲି, ଲୁଚେଇ ଲୁଚେଇ ଚିଠି ଲେଖିନଥିଲି କି ଲୁଚି ଲୁଚି ଦେଖା ବି କରିନଥିଲି।
0: ମୁଁ ଥିଲି ବାଳତ ବିଧବା, ବୟସ ପ୍ରାୟ 13 କି 14। ଘରୁ ସବୁଦିନ ଚାପା କାନ୍ଦଣା ଶୁଭି, ମାଛ ମାଂସ ରନ୍ଧା ହେଇଥିଲା ଦିନ ମୋତେ ଘରେ ରଖି ବାହାରୁ କବାଟ ବନ୍ଦ କରି ଦିଆଯାଏ। ରଙ୍ଗରଙ୍ଗିଆ ଶାଢ଼ୀ ଖଣ୍ଡେ ଧରି ପକେଇଲେ ବି ସମସ୍ତଙ୍କର ମୋ ଉପରେ କେତେ ରାଗ, ରାଗି ପାଚି ଲାଲ ହେଇଯାଆନ୍ତି। ମୋ ଖଦି ଖଣ୍ଡିକ ମଇଳା ହେଇଥାଏ, କାହାକୁ ମୁଣ୍ଡ ଟେକି ଚାଲିପାରିନି, କାହାକୁ ମୁଣ୍ଡ ଟେକି ଚାଲିପାରିବିନି ବୋଲି ବଡ଼ ଭାଇଙ୍କର କଡ଼ା ନିର୍ଦ୍ଦେଶ ଥାଏ।
1: ସେ ଦିନ ଗୁଡ଼ାକ ଖୁବ କଷ୍ଟକର ନା?
0: ସଂସାର ତା ବାଟରେ ଚାଲିଥାଏ, ମୁଁ ଖାଲି ଏକୁଟିଆ ଅଟକି ଯାଇଥାଏ ଚାରିକାନ୍ଥ ଆଉ କଡ଼ା ପହରା ଭିତରେ। ବିଧବା ଝିଅ ଛୁଇଁଲେ ଛଅ ଘା।
1: ଥରେ ଆମେ ସବୁ କର୍ମୀମାନେ ତମ ଗାଁକୁ ଯାଇଥିଲୁ ମହାତ୍ମା ଗାନ୍ଧୀଙ୍କ ବାଣୀ ପ୍ରଚାର କରିବା ପାଇଁ। ତମ ଘରର ପାଟିତୁଣ୍ଡ ମୋତେ ଶୁଭିଲା, ତା ସହିତ ତମ ପ୍ରତି ଯୋଉ ଗାଳି ବର୍ଷୁଥିଲା ସେଥିରୁ ବି ଅନେକ କିଛି। ମୁଁ ସେଇଠି ଅଟକି ଗଲି ଯେ ଆଉ ସେଇ ଦିନକ ଲାଗୁନି ହେ ପାର୍ବତୀ, ସବୁଦିନ ଲାଗି ଅଟକି ଗଲି।
0: ସେ କାଳର ସବୁ କଥା ତମେ ମନେ ରଖିଛ?
1: ହଁ, ଆରେ କଥାଟା ପରା ପଞ୍ଚାୟତ ଯାଏ ଗଲା, ସେ ପର୍ଯ୍ୟନ୍ତ ମୁଁ ତମ ମୁହଁ ମଧ୍ୟ ଦେଖିନଥାଏ। କୋଉଠୁ କେ ଜାଣି ମୋ ଭିତରେ ଗୋଟେ ଭୂତ ସବାର ହେଇଥାଏ, ମୋତେ ଏଇ ଝିଅକୁ ସାମାଜିକ ମର୍ଯ୍ୟାଦା ଦେବାକୁ ପଡ଼ିବ।
0: ମୁଁ ବି କେମିତି ନିଶାଗ୍ରସ୍ତ ହେଇଯାଇଥିଲି, ତମେ ମୋ ପାଇଁ ଥିଲ ପୁରୁଷୋତ୍ତମ। ମୁଁ ଗୁରୁଜନଙ୍କ ମାନଙ୍କ ଆଗରେ ନୀରବରେ ମୋର ସମ୍ମତି ଜଣେଇଥିଲି। ମୋର ମନେ ହେଇଥିଲା ଏଠି ଅଟକି ଯିବା ଜୀବନ ନୁହେଁ, ମୋର ବହୁତ କାମ କରିବାକୁ ଅଛି, ଆଉ ତମେ ହେଉଛ ସେଇ ମଣିଷ ଯିଏ ମୋତେ ଅନ୍ଧାରୁ ଆଲୁଅକୁ ନେଇପାରିବ। କୁଆଡ଼େ ଗଲା ସେ ଦିନ ଗୁଡ଼ାକ?
1: ଆଜି ତ ରକ୍ତ ଶିଥିଳ ହେଲାଣି ପାର୍ବତୀ, ରକ୍ତ ଶିଥିଳ ହେଲାଣି।
0: ମନେ ନାହିଁ ଏବେ ପରା ତମେ ପଡ଼ିଯାଇଥିଲ ଯେ ଆଶ୍ରମ ପିଲାମାନେ ଧରାଧରି କରି ତମକୁ ଘରକୁ ଆଣିଥିଲେ, ସେଥର ପୁଣି ଅଚେତ ହେଇ ଡାକ୍ତରଖାନାରେ ପଡ଼ି ରହିଲ 5 ଦିନ। ସେଥିରେ ଟୁକାଟା
1: ତମେ କହିଦଉଛ ପାର୍ବତୀ, ମୁଁ କହିପାରୁନି, ହେଲେ ଆମ ଦେହଙ୍କ ଅନୁଭବ ଗୋଟେ। ମୁଁ ତମକୁ ପାଇ ଗୋଟେ ଦମ୍ଭରେ ଘର ଛାଡ଼ିଥିଲି, ଏଇଠି ଘଞ୍ଚ ଜଙ୍ଗଲ ଭିତରେ ଆମେ ଆରମ୍ଭ କରିଥିଲେ ନିଜେ ବଞ୍ଚି ଅନ୍ୟକୁ ବଞ୍ଚେଇବାର ଅଭିଯାନ ନୁହଁ?
0: ମୁଁ ତ ରାଜି ଥିଲି ବୋହୁକୁ ଘରକୁ ଆଣିବାକୁ, ତମକୁ ଲୁଚେଇ ସେ ଓଡ଼ିଶା ଆସିଥିଲା ବେଳେ ବାରମ୍ବାର ମୁଁ ଭୁବନେଶ୍ୱର ଯାଇ ତା ସହିତ ଦେଖା ମଧ୍ୟ କରିଥିଲି, ବୁଝେଇ କହିଥିଲି ଆମ ଘରର ଚଳଣି କଥା, କିନ୍ତୁ ସେ କିଛି ଶୁଣିଲାନି। ଆମ ନିଜ ପୁଅ ତ ଆମର ହେଲାନି, ଆଉ ବୋହୁ
1: ସେ ପିଲା ଦିଟା ଏବେ କଣ କରୁଥିବେ କେଜାଣି। 2 ଦିନ ହେଲାଣି କାହିଁକି ଆଖିରେ ନାଚି ଯାଉଛି ତା ମୁହଁଟା, ବାପା ହେଲା ପରେ ତାକୁ ଥରେ ହେଲେ ଦେଖିନି ପାର୍ବତୀ, ଥରେ ହେଲେ ଦେଖିନି। ତା ପିଲାଙ୍କୁ କଣ ସେ ମୋ କଥା କହୁଥିବ କେଜାଣି।
0: ପିଲା ଦିଟା କେତେ ବଡ଼।

0: ହେଇଯିବାଣି ନାହିଁ। ହଁ, ସେଇ ବୟସର ହେବେଣି। ଯେତେବେଳେ ପନୁ ମୋତେ ପଚାରୁଥିଲା, ମା ଆମ ମାମୁଁ ଘର କେଉଁଠି, ବାପାଙ୍କ ଘରୁ କାହିଁକି କେହି ଆମ ଘରକୁ ଆସନ୍ତିନି।
1: ସିଏ ବି ତା ପିଲାଙ୍କୁ ଠିକ ସେଇ ପ୍ରଶ୍ନ ପଚାରୁଥିବ, ଠିକ ସେଇ ପ୍ରଶ୍ନ ନା କଣ?
0: ମୁଁ କେମିତି ଜାଣିବି ତମକୁ ସନ୍ତୁଷ୍ଟ।

0: ବିପିନ ଉପରେ କୋଉ ଭରସା?
1: ଆହୁରି ବିପିନ ଉପରେ ଭରସା ରଖିଛ ପାର୍ବତୀ? ସତରେ ତମେ ଭାରି ସରଳା।
0: କାହିଁକି ପୁରୁଷ ପିଲାର ଭାଗ୍ୟ ପରା ପତର ତଳେ, ପତର ଉଡ଼ିଯିବାକୁ ଯେତିକି ବେଳ, ଭାଗ୍ୟ ବଦଳି ଯିବାକୁ ସେତିକି ବେଳ ଲୋଡ଼ା। ତମେ ଆଶା ହରାଅନି।
1: ସେସବୁ କଥା ଭାବି ଆଉ ସମୟ ନଷ୍ଟ କରନି। ଆରେ ସେ ପିଲା ଦିଟା ଆସିବେ ପରା, ତାଙ୍କ ଖବର ବୁଝିବାକୁ ହବ ତ?
0: କାହିଁକି ତାଙ୍କ ମା ପରା ସାଙ୍ଗରେ ଆସୁଛି।
1: ଆସୁ, ସେସବୁ ସ୍ୱପ୍ନ ଦେଖା ଛାଡ଼। ଆଶ୍ରମ ସ୍କୁଲର ହେଡ଼ମାଷ୍ଟରଙ୍କୁ ଖବର ଦିଅ, ସେ କାଲି ସକାଳୁ ଭୁବନେଶ୍ୱର ଯାଆନ୍ତୁ। 4:30 ଫ୍ଲାଇଟ୍ ଅଛି ପରା।
0: ଭଗବାନ କାହା ପାଇଁ କ'ଣ ରଖିଥାନ୍ତି କିଏ ଜାଣେ। ମୋ ନାତି ନାତୁଣୀ ଆସିବେ, ଅଥଚ ସେମାନଙ୍କୁ ମୁଁ କେବେ ଦେଖିନି। ମୋ ବୋହୂ ଆସୁଛି ଯେ, ତାର ବୋହୂ ରୂପ ବି ମୁଁ ଦେଖିନି।
1: ବ୍ୟସ୍ତ ହୁଅନି ପାର୍ବତୀ, ଏଇ ହାତରେ କେତେ ପିଲା ଗଢ଼ି ସମାଜକୁ ଛାଡ଼ିଛ, ସେମାନେ ତମକୁ ଛୁରୁଛନ୍ତି। ନିଜ ନିଜର ଛୋଟ ବଡ଼ ଖୁସିରେ ତମକୁ ସେମାନେ ସାମିଲ କରୁଛନ୍ତି। ଆଜି ଯେ ଏତେ ବଡ଼ ଆଶ୍ରମ ସ୍କୁଲ ସହଜରେ ଚାଲୁଛି, ସେଥିରେ ଅଛି ତମର ନିଷ୍ଠା। ଆରେ ଏସବୁ କ'ଣ କମ୍ ପ୍ରାପ୍ତି? ଯାହା ନାହିଁ ସେଥିପାଇଁ ବ୍ୟସ୍ତ ହଉଛ, ଯାହା ଅଛି ସେଥିପାଇଁ କାହିଁ ଭଗବାନଙ୍କୁ ତ ଥରେ ଧନ୍ୟବାଦ ଦେଲନି?
0: ସତ କଥା ଯେ, ହେଲେ ମନ ବୁଝୁନି, ସାଉଁଟିଲା କାଣ୍ଡ କ'ଣ ଯୁଦ୍ଧକୁ ପାଏ।
1: ଆରେ ମନେ ଅଛି ପାର୍ବତୀ, ମୁଁ ତମକୁ କେମିତି ଜୋର କରି ଇଂଲିଶ ପଢ଼ାଉଥିଲି?
0: ମୁଁ ବି ମିଶନ ଶବ୍ଦର ଅର୍ଥ ବୁଝି ନପାରି ତମଠୁ କେତେ ଗାଳି ଖାଇଥିଲି। ସେଥିଲାଗି ରାତି ଅନିଦ୍ରା ରହି ଚାଇଲ୍ଡସ୍ ଇଜି ଫାଷ୍ଟ ଗ୍ରାମାର ଘୋଷିଥିଲି, ଇଂରେଜୀ ଶବ୍ଦମାନଙ୍କର ଅର୍ଥ ଲେଖିଲି, ପୁଣି ଦରଖାସ୍ତ ବି ଲେଖିଲି। ସବୁ ମନେ ଅଛି ମୋର।
1: ତମ ନିଷ୍ଠାର ଶତକଡ଼ା 5 ଭାଗ ଯଦି ତମ ପୁଅ ବିପିନ ଠାରେ ଥାଆନ୍ତା ପାର୍ବତୀ, ସିଏ କ'ଣ ଏମିତି ବୁଲୁଥାନ୍ତା? ନା କହନ ନା, ସିଷ୍ଟମର ଦୋଷ। ଆରେ ଆମେ କ'ଣ ସିଷ୍ଟମ ବଦଳେଇ ଦେଇପାରିବା?
0: ଶୁଣୁଛ, ସିଏ କହୁଛି ତମେ ଚାହିଁଲେ ତାର ଚାକିରି ହେଇଯାଆନ୍ତା, ତମେ ଚାହୁଁନା କ'ଣ ସେ ଭଲରେ ରହୁ ବୋଲି।
1: ହଁ, ମୁଁ ତ ଦିନେ ସରକାରୀ ଚାକିରିକୁ ପଛ କରି ଦେଶ କାମ ପାଇଁ ଚାଲି ଆସିଥିଲି। ସିଏ ଯଦି ମୋଠୁ ଏ ଆଶା ରଖୁଛି, ତେବେ ସେ କେବଳ ନିରାଶ ହବ ପାର୍ବତୀ, ନିରାଶ ହବ।
0: ଛାଡ଼ ସେ କଥା, କାଲି ପାଇଁ କ'ଣ ସବୁ ଆୟୋଜନ କରିବ କୁହ ତ, ପିଲି ଆସିବେ ପରା।
1: ଯାହା ମନକୁ ଆସୁଛି ଠିକ ଭାବୁଛ, କର।
0: ତମେ ପଛ କଥା ସବୁ ଭୁଲି ଯାଅ, ଯାହା ଉପରେ ଆମର ଅଭିମାନ ସିଏ ତ ଏ ଦୁନିଆରେ ରହିଲାନି। ଆଉ ଅଭିମାନ କ'ଣ ଏ ବୟସରେ ଶୋଭା ପାଏ?
1: ହଁ, କେବେ ସିନା ବୁଢ଼ା ବାପର ଅଭିମାନକୁ ତାର ସମର୍ଥ ପିଲାମାନେ ବୁଝୁଥିଲେ, ଆଜି ତ କଥା ଅଲଗା ହେଇଯାଇଛି। ଅଲଗା
2: ଗୁଡ୍ ଡେ ଜେଜେ, ଆଇ ଆମ୍ ୟୋର୍ ଗ୍ରାଣ୍ଡସନ୍ ଆଲବର୍ଟ।
3: ଜେଜେ ମା, ମୁଁ ଆଲିସ।
0: ଆରେ ତମେ ଦିଟା ତ କ'ଣ ପୁରା ଓଡ଼ିଆ କହୁଛ? ମୁଁ ତ ଡରି ଯାଇଥିଲି ତମମାନଙ୍କ ସାଙ୍ଗରେ କେମିତି କଥାବାର୍ତ୍ତା କରିବି ବୋଲି।
3: ଆମ ଡାଡି କୁହନ୍ତି ଇଣ୍ଡିଆ ଇଜ୍ ଦ ବେଷ୍ଟ କଣ୍ଟ୍ରି, ଓଡ଼ିଆ ଇଜ୍ ଦ ମୋଷ୍ଟ ବ୍ୟୁଟିଫୁଲ୍ ଲାଙ୍ଗୁଏଜ୍, ମୁଁ ପୁରା ଓଡ଼ିଆ ବୁଝେ।
1: ଖୁବ୍ ଭଲ ମା, ଖୁବ୍ ଭଲ, ତୋ ବାପା ତତେ ଓଡ଼ିଆ ଶିଖେଇଛି। ଆଚ୍ଛା ତମ ମା, ଆରେ ପାର୍ବତୀ, ଆରେ ବୋହୂଙ୍କୁ ଭିତରକୁ ଡାକିଲନି ତ? ତମେ ତ ଏଇ ଦେହଙ୍କୁ ଦେଖି ପୁରା ଭଲ ହେଇଗଲଣି। ହଉ ହଉ।

0: ଦେଖେଇବେ। ଭାବିଥିଲି ଭାବିଥିଲି ଆପଣଙ୍କ ପୁଅଙ୍କୁ ଆଣି ଆପଣଙ୍କ ପାଖକୁ ଆସିଥାନ୍ତି। ସରି ମମି, ସରି ଡାଡି, ଆଇ କୁଡ଼ଣ୍ଟ ସକ୍ସିଡ୍, ଆଇ କୁଡ଼ଣ୍ଟ ସକ୍ସିଡ୍।
1: ହାଭ୍ ପେସେନ୍ସ ମାଇ ଚାଇଲ୍ଡ, ହାଭ୍ ପେସେନ୍ସ। ମଣିଷ ଯାହା ଚାହେଁ ତାହା କେବେ ବି ପାଏ ନା, ନହେଲେ ତମ ଭଳି ଝିଅ ଆମଠୁ କାହିଁକି ଦୂରରେ ରହିଥାନ୍ତା।

0: ଆରେ ଏ ପାର୍ବତୀ, ଆରେ କୁଆଡ଼େ ଗଲ କି? ଶୁଣ, ବିନୁ ଆମର ଚିଠି ଦେଇଛି, ତାର ପ୍ରପର୍ଟିରୁ ଭାଗ ଦରକାର।
1: ପ୍ରପର୍ଟି କି ପ୍ରପର୍ଟି ଅଛି ଆମର? କିଛି ବହିପତ୍ର ଆଉ ଖଣ୍ଡେ ଟ୍ରଙ୍କ ବାକ୍ସ, ଏଇଆ ତ?
0: ନା, ଏ ପ୍ରପର୍ଟି ତାର ଲୋଡ଼ା ନାହିଁ ରେ। ତାର ଲୋଡ଼ା ଲ୍ୟାଣ୍ଡେଡ ପ୍ରପର୍ଟି, ବିଲ ବାଡ଼ି।
1: ସିଏ କ'ଣ ଜାଣିନି ଆମେ ସ୍କୁଲ ପିଛା ସବୁ ଟଙ୍କା ପଇସା ଖର୍ଚ୍ଚ କରିଦେଇଛେ? ଆମ ପାଖରେ ତ ଆଉ କିଛି ପୁଞ୍ଜି ନାହିଁ, ଆଉ ଜମି ବାଡ଼ି।
2: ବାପା, ସତରେ କ'ଣ ତମ ପାଖରେ କିଛି ପଇସା ନାହିଁ?
0: ଆରେ ତୁ କ'ଣ କୋଉଠୁ ଆସିଲା ଭଳିଆ କଥାବାର୍ତ୍ତା କରୁଛୁ? ଯଦି ଟିକି ଆରାମରେ ଚଳିବୁ, ତେବେ ମାସ ଶେଷକୁ ପର ପାଖରେ ହାତ ପତେଇବାକୁ ପଡିବ ପରା।
2: ଆରାମ କହିଲେ ତମେ କ'ଣ ବୁଝ ବାପା?
1: ତୁ ଚୁପ୍ କଲୁ ବିପିନ, ବାପାଙ୍କୁ ସବୁବେଳେ ଏମିତି କାହିଁ କହୁଛୁ ଯେ?
2: ନାଇଁ ଯେ, ଆରାମ କହିଲେ ବାପା ତମେ କ'ଣ ବୁଝ?
0: ଆରେ ଆରାମ କହିଲେ ଏଇ ତିନି ଚାରିଟାରୁ ଅଧିକ ଲୁଗାପଟା, ଭାତ ଡାଲି ତରକାରୀଠୁ ଅଧିକା ଟିକି ଭଜା ଖଟା ମାଛ, ଆଉ କ'ଣ?
2: ଆରାମର ଗୋଟେ ଭଲ ସଂଜ୍ଞା ତମେ ଦେଲ ବାପା, ମୁଁ ତମ କଥା ବହୁତ ଦିନ ମନେ ରଖିବି, ଆଉ ମୁଁ ସାଙ୍ଗମାନଙ୍କୁ ବି କହିବି।
1: ବିପିନ, ତୁ କ'ଣ ପାଗଳ ହେଇଗଲୁଣି? ଏଇ ସାଙ୍ଗମାନଙ୍କ ସାଙ୍ଗରେ ପଡ଼ି ତୋର ବୁଦ୍ଧି ବୃତ୍ତି ସବୁ ଲୋପ ପାଇଗଲାଣି ଦେଖୁଛି।
2: ମୁଁ କିଛି ଭୁଲ କଥା କହୁନି ବୋଉ, ସତ କହିଲୁ। ତୁ କ'ଣ କେବେ ଭାବିନୁ ଆଉ ଟିକେ ଆରାମରେ ରୁହନ୍ତୁ, ପାଞ୍ଚ ଘଣ୍ଟା ଶାଢ଼ୀ ପିନ୍ଧନ୍ତୁ, ଟିକେ କୁଆଡ଼େ ବୁଲି ଯାଆନ୍ତୁ?
1: ମୋର ଆଉ କ'ଣ ବଳ ବୟସ ମାଡ଼ି ଆସୁଛି ଯେ ଏସବୁ କଥା ମୁଁ ଭାବିବି? ମୁଁ ତ ଆଜି ଯାଏ ପରିସ୍ଥିତି ସହିତ ଲଢ଼େଇ କରି କରି ଏତେ କ୍ଳାନ୍ତ ଯେ, ତାପରେ ପୁଣି ବନୁର ପିଲାଏ ଆସି ଆହୁରି ମୋତେ ବାନ୍ଧିଦେଲେଣି, ଆଉ ଆରାମ କ'ଣ?
2: ତୁ ମୋ ପ୍ରଶ୍ନର ଉତ୍ତର ନ ଦେଇ ଖାଲି ଇଆଡ଼ୁ ସିଆଡ଼ୁ କଥା କହୁଛୁ ବୋଉ, ସତ କହିଲୁ। ତୁ କ'ଣ ତୋ ଜୀବନ ନେଇ ସନ୍ତୁଷ୍ଟ?
0: ଆରେ ଦୁନିଆରେ କିଏ ନିଜ ଜୀବନ ନେଇ ସନ୍ତୁଷ୍ଟ କହିଲ?
2: ତମେ କାଇଁ ମଜାରେ କଥା କହୁଛ ବାପା କହିଲ? ବୋଉକୁ ବିବାହ କରି ତାକୁ ସାମାଜିକ ମର୍ଯ୍ୟାଦା ଦେଇଛ ବୋଲି ତାକୁ ସାରା ଜୀବନ ତମେ ଦାୟିତ୍ୱ ହିଁ ଦେଇଛ, ତାକୁ ଗୋଟେ ମେସିନ୍ ପରି ଖଟେଇଛ, ସମାଜ ସେବା ନାଁରେ ତାଠୁ ଖାଲି କାମ ନେଇଛ କାମ।
1: ମୁଁ ତ କହୁଛି ମୁଁ ଖୁସି ହେଲା ତ, ତୁ ତୁ ବୁଝିପାରିବୁନି ବିପିନ, ବଞ୍ଚିବାର ଲକ୍ଷ୍ୟ ଥରେ ସ୍ଥିର ହେଇଗଲା ପରେ ସବୁ ଧାଇଁବା ସହଜ ହେଇଯାଏ।
2: ବାପାଙ୍କ ଇଗୋକୁ ଢାଙ୍କି ଧରି ତୁ ବଞ୍ଚିଥା ବୋଉ, ସଚ୍ଚୋଟ ହେବାର ସାଧନ କରୁ କରୁ ଏମିତି ଶୂନ୍ୟ ହେଇଯା।
0: ଆରେ ଆରେ ବାପା, ତୁ ଏଇଠୁ ଗଲୁ, ଯା ଯା, ମୋର ଟିକେ ଶାନ୍ତି ଦରକାର, ତୋ ପାଇଁ ନହେଲେ ବି ମୋ ଅନୁଷ୍ଠାନ ପାଇଁ, ତୋ ବୋଉ ପାଇଁ, ଯା ଯା।
1: ବିପିନ, ତୁ ଏଠୁ ଗଲୁ ବାପା?
2: ହଁ ହଁ, ମୁଁ ଯାଉଛି ବାପା, ମୁଁ ଜାଣିଥିଲି ମୋ କଥା ତମେ ସହିପାରିବନି, ସାରା ଜୀବନ ତମେ ଖାଲି କହିବା ଜାଣିଛ ହେଲେ ସହିବା ଜାଣିନ।
1: ପିଲାଟା କ'ଣ କହିଗଲା ଦେଖିଲା ତ, ଆଜିକାଲିକା ପିଲା କେତେ ତଳେଇ କରି ସେ ସଂସାରକୁ ଦେଖୁଛି।
0: କ'ଣ କହିଲା? ଆରେ ଏତେ ରିଆକ୍ସନାରୀ ହେଲେ ଚଳିବ କେମିତି?
1: ସତ କହିଲ, ତମେ କ'ଣ କେବେ ଭାବିନ ଆମେ ସମାଜର ମୁଖ୍ୟ ସ୍ରୋତରୁ ଛିଟିକି ପଡ଼ିଛେ ବୋଲି?

0: ଦୁର୍ନୀତି କରିନି, ନିଜ ପାଇଁ ଭୁଲ ବାଟରେ ଯାଇ ଅର୍ଥ ସଂଗ୍ରହ କରିନି, ଏସବୁର କଣ କିଛି ମୂଲ୍ୟ ନାହିଁ?
1: କିଏ କହିଲା ମୂଲ୍ୟ ନାହିଁ? ତମ ନାଁ ନେଇ ତ ଲୋକ ଏବେ ବି ଶପଥ କରନ୍ତି, ତମକୁ ପୂଜା କରନ୍ତି, ଅତିଥି ଭାବରେ ଡାକି ଫୁଲମାଳ ଦିଅନ୍ତି। କିନ୍ତୁ ସତ କହିଲ, ଆମ ବିପିନ ଯଦି ଚାକିରି ଖଣ୍ଡେ ପାଇଥାନ୍ତା କଣ ଭଲ ହେଇନଥାନ୍ତା? ଅନ୍ତତଃ କେତେ ଗୁଡ଼ାଏ ଦୁଶ୍ଚିନ୍ତାରୁ ତ ମୁକ୍ତି ମିଳନ୍ତା।
0: ଆରେ କୋଉ ଦୁଶ୍ଚିନ୍ତା ତମକୁ ଛାଡ଼ିଥାନ୍ତା କହ ତ? ତମ ଯୋଗ୍ୟ ପୁଅ ବିନୁ ପରା ପ୍ରପର୍ଟିରୁ ଭାଗ ମାଗୁଛି।
1: ହଁ, ଭାଗ ମାଗିଲା ବୋଲି ବିନୁ ଏବେ ମୋ ପୁଅ ହେଇଗଲା। ଆଉ ଏମ୍ଏରେ ଫାର୍ଷ୍ଟ କ୍ଲାସ୍ ଫାଷ୍ଟ ହେଇଥିଲା ବେଳେ ସେ ତମ ପୁଅ ଥିଲା। ବାଃ, ଇଏ ବାପା ଅନ୍ୟ ବାପାମାନଙ୍କ ଠାରୁ ସ୍ୱତନ୍ତ୍ର ହବ କେମିତି?
2: ଜେଜେମା, ଦେଖିଲ ଜେଜେମା, ଆଲବର୍ଟ କହୁଛି ଆମେ କାଳେ ପୁଅର ହେଇଯାଇଛୁ।
1: ପୁଅର କଣ କିରେ?
3: ପୁଅର ମାନେ ଗରିବ, ଆମେ ଏଠି ଆଶ୍ରମ ସ୍କୁଲରେ ପଢୁଛୁ, ଆମର ଗାଡି ନାହିଁ, କୋଠାଘର ନାହିଁ, ଆଉ
1: ଆଉ କଣ?
2: ଏଠାକୁ ଆସିଲା ଦିନ ଆମର ନ୍ୟୁ ଡ୍ରେସ୍ ବି ହୋଇନି, ସେଇଥିଲାଗି ଆଲବର୍ଟ କହୁଥିଲା।
1: ହଉ ତମେ ଯା, ଆସନ୍ତା ଖ୍ରୀଷ୍ଟମାସ ଛୁଟିରେ ଆମେ ଟାଉନକୁ ଯିବା, ତମେ ଖୁସିରେ ମାର୍କେଟିଂ କରିବ, ହେଲା ତ?
3: ହଁ, ମାର୍କେଟିଂ କରିବୁ ଯେ, ତମେ କଣ ଡାଡି ମମିଙ୍କ ପରି ଆମକୁ କାଫେରେ ଖୁଆଇବ, ଗାର୍ଡେନରେ ବୁଲେଇବ?
0: ନିଶ୍ଚୟ, ଆମେ ସମସ୍ତେ ସାଙ୍ଗ ହେଇ ଗାର୍ଡେନରେ ବୁଲିବା, ମନ ଇଚ୍ଛା ବୁଲିବା। ଆରେ ହେଲା ତ, ଯାଅ ଏଥର ଯାଅ। ପାର୍ବତୀ, ମୁଁ ଭାବିଥିଲି ମୋ ପିଲାଙ୍କୁ ଯେମିତି ପାଠ ସାଠ ପଢ଼େଇ ମଣିଷ କରିଥିଲି, ସେମିତି ସହଜ ଭାବରେ ଏତିଟା ମଣିଷ ହେଇଯିବେ। ସମୟ ଏତେ ବଦଳି ଗଲାଣି ବୋଲି ମୋର ହାତ ମନେ ନଥିଲା। ସତରେ ପାର୍ବତୀ, ପିଲାଙ୍କୁ ମଣିଷ କରି ଭାରି କଷ୍ଟ।

0: ଆରେ ଆଜି କଣ ଖାଲି ଗପ ଶୁଣୁଥିବ? ପଢାପଢି କିଛି ନାହିଁ କିରେ?
1: ଡାଡି କହୁଥିଲେ ତମେ କୁଆଡେ ତାଙ୍କୁ ଖାଲି ଷ୍ଟୋରି ଶୁଣାଇ ପାଠ ପଢାଉଥିଲ। କୁହ ଜେଜେମା, ଏଥର କୁହ, ତମେ କେବେ ଜେଜେଙ୍କ ସାଙ୍ଗରେ କଳି କରିନ?
0: କାହିଁକି, ତୋ ମମି କଣ ତୋ ଡାଡିଙ୍କ ସାଙ୍ଗରେ କଳି କରୁଥିଲା?
2: ନୋ, ନେଭର। ଯଦି ଡାଡି ବିରକ୍ତ ହେଉଥିଲେ ସେ ଖାଲି କାନ୍ଦୁଥିଲା।
0: ଆହା, କେଳେ ଦୁଃଖିନୀ ଝିଅଟା, ଦି କୂଳ ହରି ସ୍ୱାମୀ ପରିବାର ପାଇଥିଲା ଯେ ସେତକ ବି ଠାକୁରେ ସହିଲେନି।
1: ସେ କଥା ଛାଡ଼ ଜେଜେମା, ଯେତେବେଳେ ମମିଙ୍କ କଥା ପଡ଼ିବ ତମେ ଖାଲି କାନ୍ଦିବ। ଥାଉ, ଆଚ୍ଛା କହିଲ, ତମେ ଗାନ୍ଧୀଙ୍କୁ ଦେଖିଛ?
0: ମୁଁ ଦେଖିନି, ତୋ ଜେଜେ କିନ୍ତୁ ଦେଖିଛନ୍ତି ତାଙ୍କ ପିଲାବେଳେ। ଆରେ, ମୁଁ ତ ମଫସଲି ଝିଅ, କଟକ ଆସି ଗାନ୍ଧୀଙ୍କି ଦେଖିବା ମୋ ପକ୍ଷରେ କଣ ସମ୍ଭବ ଥିଲା?
2: ଆଚ୍ଛା ଜେଜେମା, ଗାନ୍ଧୀଙ୍କୁ ତ ତମେ ଠାକୁର ପରି ମାନୁଛ, ତେବେ କହିଲ ଗାନ୍ଧୀଙ୍କୁ ଯିଏ ମାନିବ ସେ କଣ ପୁଅରେ ହିଁ ରହିଯିବ?
0: ତୁ ସେଗୁଡ଼ାକ ବୁଝିପାରିବୁନି ମୋଟେ। ଗାନ୍ଧୀଙ୍କ କଥା ସେତେବେଳେ ଥିଲା ଠାକୁରଙ୍କ ତୁଣ୍ଡରୁ ବାହାରୁଥିବା କଥା ପରି ଗୁରୁତ୍ୱପୂର୍ଣ୍ଣ। କେତେ ଲୋକ ଜମି ବାଡ଼ି, କେତେ ସ୍ତ୍ରୀ ଲୋକ ନିଜ ନିଜ ସୁନା ଗହଣା ଗାନ୍ଧୀଙ୍କ ପାଦ ତଳେ ଅଜାଡ଼ି ଦେଉଥିଲେ।
2: ଆଉ କେବେ ବି ସେମାନେ ଗହଣା ପିନ୍ଧୁ ନଥିଲେ?
0: ନା, ଖାଲି ସେତିକି ନୁହେଁ, ଭଲ ଭଲ ଦାମୀ ପାଟ ଶାଢ଼ୀ ସବୁ ସ୍ତ୍ରୀ ଲୋକମାନେ ଜଳେଇ ଦେଉଥିଲେ।
1: ସେମାନେ ତେବେ କଣ ପିନ୍ଧୁଥିଲେ ଜେଜେମା? ଯାହାର ଶାଢ଼ୀ ପିନ୍ଧିବାକୁ ମନ ଥିବ ସେମାନେ ତ କାନ୍ଦୁଥିବେ।
3: ତୋ ଜେଜେମା ଶାଢ଼ୀ ମୁଁ ବି ଜାଳି ଦେଇଥିଲି ରେ।
2: ତୁମେ ନିଶ୍ଚୟ ନୂଆ ଡ୍ରେସ୍ ତାଙ୍କୁ ପିନ୍ଧିବାକୁ ଦେଇଥିବ?
3: ବୁଦ୍ଧିଆ ପିଲାଟା ତ କହିଲା ଡ୍ରେସ୍ ଦେଇଥିବି ପିନ୍ଧିବାକୁ। ଦୁଇଟା ହ୍ୟାଣ୍ଡ ଓଭନ ମାନେ ତନ୍ତ ବୁଣା ଶାଢ଼ୀ ଯାହା ଦେଇଥିଲି,
0: ଆଉ ତାକୁ ମୁଁ ଧୋଇ ଶୁଖେଇ ପିନ୍ଧୁଥିଲି। ବର୍ଷା ଦିନେ ତ ମୋଟେ ଶୁଖୁନଥିଲା ସେ ଶାଢ଼ୀ।
2: ଆଉ ଦିଟା ଶାଢ଼ୀ ଦେଲେନି ବୋଲି ତୁମେ କାନ୍ଦିଥିବ ନା? ବର୍ଷା ଦିନେ ଓଦା ଶାଢ଼ୀରେ ତୁମକୁ ତ ଶୀତ କରୁଥିବ।
0: ତୋ ଜେଜେ କେଉଁ ଦେଖୁଥିଲେ ମୋ କାନ୍ଦ? ସିଏ ତ ତାଙ୍କ ସ୍ୱାଧୀନତା ଆନ୍ଦୋଳନ ନେଇ ଏତେ ବ୍ୟସ୍ତ ଥିଲେ ଯେ ତୋ ଡାଡିର ଜନ୍ମ ପରେ ସେ 4 ମାସ ଧରି ଘରକୁ ଆସିନଥିଲେ କି ପୁଅକୁ ଦେଖିନଥିଲେ।
3: ସମୟଟା ଏମିତି ଘଡ଼ିଗଲା।
0: ହଁ,

0: ମୁଁ ବି ଧୀରେ ଧୀରେ ବୁଢ଼ୀ ହେବାକୁ ଲାଗିଲି। ଜାଣିଗଲି ତୋ ଜେଜେ ପରିବାର ବନ୍ଧନ ଭିତରେ ବାନ୍ଧି ରହିବା ମଣିଷ ନୁହନ୍ତି। ଠାକୁର ବି ମୋତେ ତିନୋଟି ଛୁଆ ଦେଇଥିଲେ, ତାଙ୍କ ଜଞ୍ଜାଳରେ ମୁଁ ନିଜକୁ ଭୁଲିଗଲି। ସେମାନଙ୍କ ପାଠପଢ଼ା, ଚିକିତ୍ସା, ହସଖୁସି, ମାଡ଼ଗୋଳ ଭିତରେ ସମୟ ଯେ କୁଆଡ଼େ ଗଡ଼ିଗଲା।
1: ସମୟ ଗଡ଼ିଗଲା, ମୁଁ ତିନି ନିଜକୁ ଆବିଷ୍କାର କଲି ଏଇ ଆବାସିକ ସ୍କୁଲରେ। ମୋତେ ଅନେଇ ରହିଥିଲେ ଶୁଖିଲା ମୋହର କେତେଟି ଛୁଆ।
2: ଆଉ ତମ ପିଲାମାନେ?
1: ତୋ ବାପା ଭଲ ପଢ଼ୁଥିଲା ବୋଲି ହାୟର ଏଜୁକେସନ ପାଇଁ ବିଦେଶ ଗଲା ଯେ ସେଇଠି ବସା ବାନ୍ଧି ରହିଗଲା। ଆଉ ଦାଦା ବି ଖୁବ ଭଲ ପଢ଼ୁଥିଲା ରେ, ଖୁବ ଭଲ ପଢ଼ୁଥିଲା। ତାକୁ କିନ୍ତୁ ଆମ ଘରର ଚଳଣି ଭଲ ଲାଗିଲାନି। ଚାକିରି ପାଇବା ଦିନଠୁ ସେ ଏଠିକି ଆଉ ଜମା ଆସିନି। ଆଉ ବିପିନ ଦାଦାକୁ ତ ଦେଖୁଛୁ। ଆଉ
3: ବଡ଼ ଦାଦାଙ୍କ ଫ୍ୟାମିଲି?
0: ସେମାନେ ଖୁବ ଭଲ ମା, କିନ୍ତୁ ତୋ ବଡ଼ ଦାଦା ଚାହେନି ଏଠି ତା ପିଲାମାନେ ସାଧାରଣ ପିଲାଙ୍କ ସାଙ୍ଗେ ମିଶନ୍ତୁ। ସେମାନଙ୍କୁ ଆମଠୁ, ଏ ଆଶ୍ରମ ସ୍କୁଲଠୁ ଅଲଗା ରଖିବାକୁ ତୋ ଦାଦାର ବହୁତ ଇଚ୍ଛା।
2: ଆମେ ସେମାନଙ୍କୁ ଦେଖିବାକୁ ଯାଆନ୍ତୁନି, ଖୁବ ମଜା ହୁଅନ୍ତା।
1: ହଉ ହଉ, ଆରେ ତମକୁ ନେଇଯିବି କେବେ ହେଲେ, ବେଶୀ ବାଟ ନୁହେଁ ରେ। ହେଲେ ଏଇ ବସ୍ରୁ ଟ୍ରେନ, ସେଇଠୁ ଅଟୋ, ନହେଲେ ପାଦରେ ଚାଲି ଚାଲି 5 ମାଇଲ ବାଟ। ତମ ବାପା ଯଦି ବଞ୍ଚିଥାନ୍ତା ତମେ ବି କାହିଁକି ଆମ ମୁହଁ ଦେଖିଥାନ୍ତ?
2: ନାଇଁ ଜେଜେ, ଡାଡି ତମମାନଙ୍କ କଥା ଏତେ କହନ୍ତି ଯେ ୟୁ କ୍ୟାଣ୍ଟ ଇମାଜିନ୍।
0: ଆଉ ଏବେ କଣ ଦେଖିଲ, ମନକୁ ପାଇଲା ତ?
2: ପାଇଲା ଯେ, ମୁଁ ଭାବୁଛି ଗୋଟାଏ କଥା କହିଲେ ତମେ ରାଗିବନି ତ?
0: ନାଇଁ ଆମେ ରାଗିବୁନି, କଣ କହୁଛୁ କହ।
2: ଆଚ୍ଛା ମା, ଯଦି ଜଣେ ଅନେଷ୍ଟ ହେବ ସେ କଣ ଆରାମରେ ରହିପାରିବନି?
1: ପୁଣି ଆରାମ କଥା ଆସିଲା ପାର୍ବତୀ, ତମେ ଶୁଣୁଛ? ସେଦିନ ପୁଅ ପଚାରୁଥିଲା ଆରାମ କଥା, ଆଜି ନାତି ବି ପଚାରୁଛି। କହ କହ ପାର୍ବତୀ, ତା କଥା ଜବାବ ଦିଅ। ତମେ କହ, ମୁଁ କଣ କିଛି ଭୁଲ କରିଛି?
0: ତମେ ଏମିତି ବିବ୍ରତ ହେଲେ ଚଳିବ? ସିଏ ତା ଜେଜେ ଜେଜେମାଙ୍କର ଯେଉଁ ରୂପ କଳ୍ପନା କରିଥିବ ବାପଠୁ ଶୁଣି ଶୁଣି ଆମେ ଦୁଇ ଜଣ ସେଠି ଫିଟ୍ କଲେନି। ମଇଳା ଦିଶିଲା ଆମମାନଙ୍କ ରୂପ। ସେମାନେ ଭାବିଲେ ସବୁ ଅନେଷ୍ଟ ମଣିଷ ଗରିବ ହେଇଥିବେ ଆମରି ପରି।
1: ଜୀବନରେ ଅନେକ ସୁଯୋଗ ଥିଲା, ଦୁର୍ନୀତି ଭଳି ଶବ୍ଦ ଭାଗ କୋଉଠି ଥିଲା ସେତେବେଳେ? ଖିଳାପୋତେଇ, କଳା ବଜାରୀ ଶବ୍ଦ ତ ନୂଆ ନୂଆ ଲାଗୁଥିଲା। ବୋଉ କହୁଥିଲା କାହା ଦ୍ୱାରେ କିଳା ନେଇ ପୋତିଲେ ତାକୁ କିଳା ପୋତେଇ କହନ୍ତି।
0: ସତେ ତ, ଆମ ଅମଳର ଲୋକ ଗୁଡାକ ଭାରି ଭଲ ଥିଲେ। ଏବେ ତ ପାନଖିଆ କି ମିଠେଇଖିଆ ନଦେଲେ ହାତ ଗୋଡ ସବୁ ବନ୍ଦ।
2: ପାନଖିଆ ପାନଖିଆ ମିଠେଇଖିଆ ମାନେ କଣ ଜେଜେମା?
0: ଏଇ ବ୍ରାଇବ୍, କରପ୍ସନ୍, ମୁଁ ଠିକ କହିଲି ତ?
1: ଠିକ ଠିକ ଠିକ।
0: କିଛି ଟିକେ କାମ କରିଦେବା ପାଇଁ ଲୁଚା ଚୋରାରେ ଟଙ୍କା ନେବା, ଆଉ ସେଇ ଟଙ୍କାରେ ନିଜ ପରିବାର ପାଇଁ ସକଳ ପ୍ରକାର ଅୟସ ଜିନିଷ କିଣିବା ହଉଛି,
2: ତାହେଲେ ତ କରପ୍ସନ୍ କରିବା ଭଲ, ସେଥିରେ ଅସୁବିଧା ରହିଲା କୋଉଠି?
0: ଚୁପ୍ କର, କରପ୍ସନ୍ କଥା ତୁ କଣ ବୁଝିବାକୁ କହିଲୁ? ଗୋଟେ ଲଗେଇଛି ସେତିକି ବେଳୁ ଦୁର୍ନୀତି ଦୁର୍ନୀତି ଦୁର୍ନୀତି।
2: ତମେ ପରା ରାଗିବନି ବୋଲି ୱାର୍ଡ ଦେଇଥିଲ ଜେଜେମା, ପୁଣି କଣ ରାଗି ଯାଉଛ?
3: ତୁ ଆଗ ପାଟି ବନ୍ଦ କଲୁ ଆଲବର୍ଟ, ଜେଜେ ଜେଜେମା ତୋ କଥା ମାନିବେ ନା ତୁ ତାଙ୍କ କଥା ମାନିବୁ? ମମି କଣ କହିଥିଲେ ମନେ ଅଛି ତ?
1: ତମେ ସବୁ କଥାରେ ମୁଣ୍ଡ ଖେଳାଉନି। 80 ବର୍ଷ ଆସି ହେଲା ମତେ, ମୋର ଆଉ ତମଠୁ ବୁଦ୍ଧି ନେଇ ଚଳିବାର ନାହିଁ, ମୁଁ ଯାଉଛି।
0: ଜେଜେ ତମର ଓଲ୍ଡ ମ୍ୟାନ୍ ତ, ଟିକେ ଟିକେ କଥାରେ ଚିଡି ଯାଉଛନ୍ତି।
2: ଜେଜେମା ତମେ ତମେ କେମିତି ଚଳୁଥିଲ ଜେଜେଙ୍କ ପାଖରେ, ପଳେଇ ଗଲନି?
0: ଆରେ ଯିବା ବେଳ ହେଲାଣି ଯେ, ତମମାନଙ୍କ ମାୟାରେ ବାନ୍ଧି ଯାଇପାରୁନି ପରା, ଆଉ ଆଗରୁ କୁଆଡ଼େ ଯାଇଥାନ୍ତି?
2: ମୁଁ ତମ କଥା କିଛି ବୁଝିପାରୁନି।
0: ଆରେ ବାପା, ସାରା ଜୀବନ ଖଟିଛି, ଟିକେ ଶାନ୍ତିରେ ନିଶ୍ୱାସ ମାରିବାକୁ ବସିଥିଲି ଯେ, ଭଗବାନ ତମ ଦାୟିତ୍ୱ ବି ଦେଲେ।
2: ଆମେ ଆଉ ତମକୁ ବ୍ୟସ୍ତ କରିବୁନି ଜେଜେମା, ରାଗନି।
0: ଆରେ ଆରେ ରାଗିବି କାହା ଉପରେ, ଅଭିମାନରେ ତ ତୋ ବାପ ଦୂରେଇ ଗଲା, ଆଜି ତା ପିଲାଙ୍କ କଥା ମୁଁ ନ ବୁଝିଲେ ଆଉ କିଏ ବୁଝିବ ରେ?
2: ଜେଜେମା ତମେ ଜେଜେବାପାଙ୍କୁ ବୁଝେଇଦେବ, ଆମର କିଛି

0: ଯଦି ଭଉଣୀଟିଏ ଥାନ୍ତା ତମେ କେମିତି ତା ବାହାଘର କରିଥାନ୍ତ? ଆରେ ବୋଉ ପାଇଁ ସିନା ତମେ ମହାପୁରୁଷ ପାଲଟିଗଲ, ହେଲେ ଆଜିର ଯୁଗରେ ତମ ପରି ମହାପୁରୁଷ ନାହାନ୍ତି ବାପା ଯିଏ ମୋ ଭଉଣୀର ହାତ ଧରି ନବ। ତମେ କଣ କରିଥାନ୍ତ? ଅପେକ୍ଷା କରିଥାନ୍ତ ଯେ ସେ କାହା ସାଙ୍ଗରେ ଘର ଛାଡ଼ି ଚାଲିଯାଉ ବୋଲି?
1: ତୁ ଚୁପ କର, ଚୁପ କର, ତୁ ଚୁପ କର ବିପିନ, ଚୁପ କର, ଚୁପ କର।

0: କଣ ହେଲା? କାହିଁ କେମିତି ରାତି ସାରା ଛଟପଟ ହଉଛ କହିଲ?
1: ଆଉ ଚିହିଁବାର ଆଗ୍ରହ ନାହିଁ ପାର୍ବତୀ, ଚିହିଁବାର ଆଗ୍ରହ ନାହିଁ।
0: ସେଦିନ ପରା କହୁଥିଲ ତମେ ଅନ୍ୟମାନଙ୍କ ଶୁଭେଚ୍ଛା ନେଇ ବଞ୍ଚିଛ, ଆଜି ପୁଣି କଣ ହେଲା?
1: ପାରୁନି ଆଉ ପାରୁନି। କିଏ କହେ ଦୀର୍ଘ ଜୀବନ ବିଧାତା ଦାନ ବୋଲି? ମୁଁ ଭାବୁଛି ପାର୍ବତୀ, ଦୀର୍ଘ ଜୀବନଟା ଯନ୍ତ୍ରଣାର ଭିନ୍ନ ନାମ।
0: ମୁଁ କଣ ତମକୁ କଥାରେ କେବେ ପାରିଛି ନା ପାରିବି? ତମ ସାଙ୍ଗରେ ଦୀର୍ଘ ଦିନ ବଞ୍ଚିଛି, ସେଇ ହାରିବାକୁ ନିୟତି ବୋଲି ମାନି ନେଇ ଆଜି କାହିଁକି ଆଉ କଥା ବଢେଇବି?
2: ଜେଜେ ଜେଜେ ଜେଜେ, ଆମ ମମିଙ୍କ ପାଖକୁ ଖଣ୍ଡେ ଲେଟର ଲେଖୁନ, ସେ ଆସି ତମକୁ ଦେଖିଯାଆନ୍ତେ।
0: ତମ ମମି ତ ତୁମ ପାଖକୁ କେବେ ଖଣ୍ଡେ ଲେଟର ଲେଖୁନି ରେ ବାପା।
2: ନାଇଁ ଯେ, ବିପିନ କାକା କହୁଥିଲେ ତାଙ୍କୁ ଲେଟର ଦେଲେ ସେ ଫରେନ୍ କରେନ୍ସି ପଠାନ୍ତା ଆମ ପାଖକୁ।
0: ତୋ କାକା ତେବେ ଏଇଆ ଶିଖେଇଛି ସ୍କୁଲକୁ ଆସିକି? ସେଇଥିପାଇଁ ତ ଜେଜେ ବିଛଣା ଧରିଲେଣି।
3: ମୁଁ କିନ୍ତୁ ଦାଦାଙ୍କୁ ଦେଖିନି ଜେଜେମା, ପ୍ରମିସ, ମୁଁ ଜମା ଦେଖିନି। ସେଇଦିନ ଭାଇ ତାଙ୍କ ସାଙ୍ଗରେ ଗପ କରୁଥିଲା।
2: ତତେ ତ ସବୁ ଜଣା, ଷ୍ଟୁପିଡ୍ ଗର୍ଲ।
0: ତୁ ପାଟି ବନ୍ଦ କଲୁ ବାପା, ଜେଜେ ଶୁଣିଲେ କଷ୍ଟ ପାଇବେ। ତୁ କଣ ଚାହୁନା ତୋ ଜେଜେଙ୍କ ଦେହ ଭଲ ହେଇଯାଉ?
2: ଠିକ କଥା, ଜେଜେଙ୍କ ଦେହ ଭଲ ହଉ, ମୁଁ ତାଙ୍କଠୁ ମମିଙ୍କ ଆଡ୍ରେସ୍ ନେଇ ନିଜେ ଲେଟର ଲେଖିବି।
3: ଟେଲିଗ୍ରାମ ନିଅ ଜେଜେମା, ଏଇଠି ସିଗ୍ନେଚର କରିଦିଅ।
0: ହେ ଭଗବାନ, ଇଏ ପୁଣି କାହା ଟେଲିଗ୍ରାମ? ସବୁରେ ଦେହ ଭଲ ଥାଉ ଠାକୁରେ।
2: ତମେ ଭାଇ ଡରୁ ଜେଜେମା, ଟେଲିଗ୍ରାମଟା ନ ପଢୁନୁ? ଡର ଦିଅ ଦିଅ, ମୁଁ ପଢିଦେବି ଦିଅ।
3: ନାଇଁ ନାଇଁ, ମୁଁ ପଢିବି, ମତେ ଦିଅ।
0: କେହି ପଢିବେନି, ମୁଁ ପଢିବି। ତୋ ବଡ ଦାଦା ଆର ସପ୍ତାହରେ ଆସୁଛି।
2: ସତରେ? ବଢିଆ ହବ। ଆଚ୍ଛା ଜେଜେମା, ସେମାନେ ସମସ୍ତେ ଆସିବେ ତ? ଆଇ ମିନ୍ ତାଙ୍କ ପିଲାମାନେ?
0: କିଏ ଜାଣେ ରେ ବାପା, ନରମାୟା ନାରାୟଣକୁ ତ ଅଗୋଚର।
2: ତମ ପୁଅ ଆସୁଛନ୍ତି, ଅଥଚ ତମେ ତ ଖୁସି ହେଲଣି ଜେଜେମା।
0: କାହିଁକି, ତୋ ବାପା ବି ତ ମୋ ପୁଅ, ସିଏ ତ ଦିନେ ଆସିଲାନି ଆଉ ଆଉ କେବେ ବି ଆସିବନି ଏ ଜନ୍ମରେ। କାହିଁ, ମୁଁ କାନ୍ଦିଲିନି ତ? ସବୁ ସହିଗଲି, ଯେମିତି ଯେମିତି କୋଉଠି କିଛି ହେଇନି। ତମେ ତ ମୋତେ କେହି ପଚାରିଲନି ଜେଜେମା, ତମେ ତମେ କାନ୍ଦିଲନି କାହିଁକି?
3: ବଡ ଦାଦା ଆସିଲେ ଭାରି ମଜା ହବ, ଆମେ ବୁଲିଯିବୁ, ତୁମେ କିଛି ବି ମଜା କରୁନ।
1: ମା ଆଲିସ, ତୁ କହିଲୁ କି ମଜା ତୋ ଦରକାର?
3: ତୁମେ ଶୋଇନ ଜେଜେ?
1: ନାହିଁ,
3: ମୁଁ ଏମିତି ମଜାରେ କହିଦେଲି ନା, ପ୍ଲିଜ ତୁମେ ମାଇଣ୍ଡ କରନି।
1: ନାହିଁ ରେ, ତୁ ଗୋଟେ କି କଥା କହିବୁ ଯେ ମୁଁ ପୁଣି ମାଇଣ୍ଡ କରିବି। ଆଚ୍ଛା କହିଲୁ, ସେମାନେ ଯଦି ଆସି ମତେ ଆଉ ତୋ ଜେଜେମାକୁ ଏଇଠୁ ନେଇଯିବାକୁ ଜିଦ କରିବେ, ତମେ କଣ ଆମକୁ ଛାଡ଼ିଦବ?
3: ଭାରି ଚାଲାକ ତ ତୁମେ, କଣ କମୋଡି ଠିକି? ନାଇଁ, ଆମେ ତମକୁ କାହାକୁ ଦବୁନି।
1: ତୁ ଜମା ଜାଣିନୁ ରେ ମା, ଜମା ଜାଣିନୁ। ସେଗୁଡାକ ଆସୁଛନ୍ତି ତାଙ୍କ ସେୟାର ନବାକୁ, ପ୍ରପର୍ଟିରୁ ସେୟାର। ମୋ କି ପ୍ରପର୍ଟି ଅଛି? ଯାହା ଅଛି ତାହା ହେଉଛି ଜୀବନ ବ୍ୟାପୀ ତ୍ୟାଗର ଫଳ ଏଇ ସ୍କୁଲଟା। ତାକୁ ସେମାନେ କଣ ପାଇଁ ନେବେ? ଆଉ ଆମେ ଦି ଜଣ ବୁଢା ବୁଢ଼ୀ, କଣ ଅଛି ଆମର?
0: ତମେ ଭାବୁଛ କି ତାଙ୍କ ଛୁଆ ସମ୍ଭାଳିବାକୁ ମୋ ଦେହରେ ଆଉ ଦମ୍ଭ ଅଛି? ନାଇଁ ରେ ବାପା, ମୁଁ ଆଉ ଏ ବୟସରେ ଆୟା କାମ ପାରିବି?

0: ଆଉ ତମେ ଯଦି ତାଙ୍କ ପିଲାଙ୍କୁ ପାଠ ପଢ଼େଇବ ନା, ସେମାନେ ପୁରା ମୂର୍ଖ ହେଇଯିବେ, ରଷ୍ଟିକ ହେଇଯିବେ। ଆମେ ତାଙ୍କର କୌଣସି କାମରେ ଆସିବାନି, ଏକଥା ମନେ ରଖିଥା।
1: ଠିକ କଥା, ଆମ ଜେଜେମା ଆମକୁ ଛାଡ଼ି କୁଆଡ଼େ ଯିବେନି।
2: ତମେ ଦି ଜଣ କୁଆଡ଼ୁ ଆସିଲ ରେ, ପୁଣି ଥରେ ଆମକୁ ସଂସାରୀ କରିଦେଲ ଆମକୁ।

0: 무차례 너무 저라이 눈보러는 그러보다요. 까마리 아시보니 땀이 진짜로
1: 비핀.
2: 응?
1: 또 서트리 건 자호?
2: 너매 니전아 못해 칼리 에티기 구워 सच्चोट हेबा माने कोन दरिद्र हबा जे सच्चोट हबो समस्त को की पुरस्कार दबो सच्चोट मनुष्यर नाम सम्मान रे उच्चारित हबो ना दय को
0: ना ना ना
1: ए ये तो पड़ी गले अरे बिपिन ठिया हेछु कोन बापा को टिके धरि पका डाक्टर को डाकी आनी हे भगवान कोन मु करबि जे
2: बापा को ये बडा फिकर हबो ଯେତେବେଳେ ସେ ମୋ ସାଙ୍ଗରେ କଥାବାର୍ତ୍ତା ହଉଛନ୍ତି ତାଙ୍କ ମୁଣ୍ଡ କଣ ହେଇଯାଉଛି ପଡି ଯାଉଛନ୍ତି ଆଉ ଶେଷରେ ସମସ୍ତେ ମତେ ଦୋଷ ଦେବେ ମୁଁ ଜାଣିଛି ସମସ୍ତେ ମତେ ଦୋଷ ଦେବେ
1: ଆଲିସ ଆରେ ଆଲିସ ଆଲବର୍ଟଙ୍କ ପାଇଁ ତାଙ୍କର ଆଉ ନିହାତି 8-10 ବର୍ଷ ବଞ୍ଚିବା ଲୋଡ଼ାରେ ବିପିନ
2: କାହିଁକି ମୁଁ ବଞ୍ଚିଛି ଆଲବର୍ଟ ଆଲିସ ଏ ପିଲା ବସରେ ବାପା ମାଙ୍କ ବିନା ବଞ୍ଚିଛନ୍ତି ଆଉ ବାପାଙ୍କ ବଞ୍ଚିବାଟା କୋଉ ସମସ୍ୟାର ସମାଧାନ କରିଦେବ
1: ହେଲା ଯଥେଷ୍ଟ କହିଲୁଣି ମୁଁ ଦେଖେ ସ୍କୁଲର ହେଡ୍ମାଷ୍ଟରଙ୍କୁ କୁହେ ଫୋନ କରିଦେବି ଡାକ୍ତରଙ୍କ ପାଖକୁ
2: ତୁ ଯା ବୋଉ ଡାକ୍ତର ଡାକିବ ମୁଁ ବି ବଡ ଦୁର୍ଭାଗ୍ୟ ବୋଉ ସମସ୍ତେ କହନ୍ତି ତମ ଭଳି ବାପା ମା ଯାହାର ସେ ଦୁନିଆରେ ସବୁଠୁ ଧନୀ ମୁଁ କିନ୍ତୁ କେଜାଣି କାହିଁକି ଏଥିରେ ସନ୍ତୁଷ୍ଟ ହେଇପାରୁନି ମୁଁ ଭାବୁଛି କଣ ମୁଁ ଅଧିକା ପାଇଛି ଯାହା ଅନ୍ୟମାନଙ୍କ ପାଇଁ ଦୁର୍ମୂଲ୍ୟ ଆଜି ବି ମୁଁ ବାପାଙ୍କ ଛାଇ ତଳେ ଠିଆ ହେଇଛି ବୋଉ ଗ୍ରହଣ କରିପାରୁନି ତାଙ୍କ ଆଦର୍ଶ କି ଫିଙ୍ଗି ଦେଇପାରୁନି ଇଚ୍ଛା କରେ ବୁଝିଲୁ ତୁ

0: ବୋଉ ବୋଉ ଆଜି ପରା ସାନ ଭାଇ ଆସୁଛି
1: ଆସୁ ତା ବାପାଙ୍କୁ ଟିକେ ଦେଖିଯିବ
0: ସେ ବାପାଙ୍କୁ ଦେଖିବାକୁ ଆସୁନି ବୋଉ ଆସୁଛି ଜମି ବାଡ଼ି ବାଣ୍ଟ ନବାକୁ ସେଠି ସେ ଜାଗା କିଣି ଘର କରିବ ଏ ଜମି ବାଡ଼ିକୁ ବିକି ଦବ ଏ ବଣୁଆ ଜାଗା ତା ପରିବାର ପାଇଁ ଠିକ ନୁହଁ
2: ଭୁଲ କରିଛି ସିଏ ଯାହା କହିଲେ ବି ମୁଁ ହୁଏତ ମାନିବିନି ପାର୍ବତୀ ତମ କଥା ମାନିବି କହ ଥରେ କହ ମୁଁ କଣ ଭୁଲ କରିଛି କଣ କରିଛି
1: ତମେ ଟିକେ ଚୁପଚାପ ଶୋଇଲ ପଛେ ଭୁଲ ଠିକର ହିସାବ କରିବା
2: ନା ଆଉ ମୋର ବେଳ ନାହିଁ ପାର୍ବତୀ ଜୀବନ ସାରା ତମକୁ ଖାଲି ଦାୟିତ୍ୱ ଦେଇଛି ଖାଲି ଦାୟିତ୍ୱ ଦିନେ ବୁଝିନି ତମେ ସମ୍ଭାଳି ପାରିବ କି
1: ନାହିଁ ଖୁବ ସ୍ୱାର୍ଥପର ସତେ ପୁଅ ପରା ଆସୁଛି ତାକୁ ଦାୟିତ୍ୱ ଦିଅ ଦେଖିବ ସେ ନିଶ୍ଚୟ ସମ୍ଭାଳି ନବ
2: ଜାଣେ ଜାଣେ ପାର୍ବତୀ ଜାଣେ ନହେଲେ ସେ ମତେ ସ୍କୁଲକୁ ମିଳୁଥିବା ଦାନର ହିସାବ ମାଗିଥାନ୍ତା
0: ଥାଉ ବୋଉ ବାପା ଯାହା ଭାବୁଛନ୍ତି ସେଇଆ କରନ୍ତୁ
2: କାହା କଥାରେ ମୁଁ ଚୁପ୍ ରହିବିନି ବିନୁ ଆସିଲେ କହିବି ସେ ସବୁଦିନ ପାଇଁ ଏଇଠି ଆସି ରହୁ ସବୁଦିନ
0: ହଁ ଏଠି ଆସି ରହୁ ଏଠିକା ଦାୟିତ୍ୱ ସମ୍ଭାଳୁ ବୋଉ ଏବେ ଦାୟିତ୍ୱ ଦେବା ଦରକାର ପଡୁଛି ବୋଲି ପୁଅ କଥା ମନେ ପଡୁଛି ନା
1: ତୋର ଯାହା ଇଚ୍ଛା ତୁ ମତେ କହ ହେଲେ ତୁ ପଦାକୁ ଗଲୁ ଯା
0: ତାଙ୍କର ତ ବୟସ ହେଲାଣି ଏମିତି ବାରମ୍ବାର ହବ ତୁ ମୋ ଛଡ଼ା ଆଉ କାହାକୁ ପଦାକୁ ତଡ଼ିପାରିବୁ କହିଲୁ
2: ପାର୍ବତୀ ଆସ ମୋ ପାଖରେ ବସ ଆରେ ବନୁକୁ ଡାକ ବନୁ ବନୁ ବନୁ
1: ସେ ତ ଗାଡି ଆକ୍ସିଡେଣ୍ଟରେ ଯାଇଛି ତମେ କଣ ଜାଣିନ
2: ଆଉ ବିନୁ
1: ବିନୁ ଆସୁଛି ଏବେ ପହଞ୍ଚିବ ସେ ତମକୁ ଡାକ୍ତର ଦେଖେଇବ ତମର ଯତ୍ନ କରିବ
0: ଖୁବ ଯତ୍ନ କରିବ
3: ଜେଜେମା ଜେଜେଙ୍କୁ ଭଲ କରି ବୁଝେଇ ଦିଅ ଆମେ ଜମା ଦୁଷ୍ଟ ହବୁନି କଥା ମାନିବୁ
1: ଦେଖିଲୁ ମାଲିସ ଗାଡି ଆସିଲା କି
4: ଦେଖୁଛି ନାଇଁ ମ କେହି ନାହାନ୍ତି
1: ଏ ଶୁଭୁଛି ଶୁଭୁଛି ନା ନାହିଁ ଟିକେ ଚାହ ବିନୁ ଆସୁଛି ବିପିନ ତା ପାଖେ ରହିବ ଦେଇ ଭାଇ ମିଶି ତମ କାମ ଯାହା ଅଧା ରହିଛି ପୂରଣ କରିଦେବେ

0: ଖାଲି ବସିବ ଏ ବାରଣ୍ଡାରେ, ମାଳି ଯେମିତି ତା ଫୁଲ ଭର୍ତ୍ତି ବଗିଚାକୁ ଦେଖି ହାଲିଆ ମେଣ୍ଟାଏ, ଠିକ ସେମିତି
1: ତମେ କଣ କରିବ ଜେଜେମା?
0: ମୁଁ ତମମାନଙ୍କୁ ତାଗିଦ କରିବି, ପାଠ ପଢ଼, ପାଟି କର ନା, ଆଉ ତୁ ଖୁଡ଼ିକି କହିବି ମା ଏଇଠିକି ଦି କପ୍ ଚା ଆଣିଲୁ, ଆମେ ଏଇଠି ବସିଛୁ,
1: ଖୁବ ଭଲ ହବ ଜେଜେମା।
0: ତମର ସବୁ ଆଳି ତମ କାକା ମାନେ ପୂରଣ କରିବେ, ଆମେ ସବୁରି ପରି ଖୁସିରେ ଆରାମରେ ଚଳିବା।
1: ଆଉ ଆରାମ ନା ଧରଣୀ ଜେଜେମା, ଆରାମ ହରାମ ହେ, ଜେଜେ ବୁଝେଇ ଦେଇଛନ୍ତି।
0: କାହିଁକି କାହିଁକି ଡାକ୍ତର ବାବୁ ଆସିଲେନି ତ ଏପର୍ଯ୍ୟନ୍ତ?
2: ମୁଁ ଯାଇକି ଦେଖେ, ବାପା ବଞ୍ଚି ରହିବା ମୋ ପାଇଁ ବେଶୀ ଦରକାର, ନହେଲେ ମୁଁ କାହାକୁ ପଚାରିବି? କୁହ ବାପା, ସଚ୍ଚୋଟ ହବା ମାନେ କଣ ଗରିବ ହବା?
0: ତୋର ଯାହା ମନ ତାହା ପଚାରିବୁ ବାପା।
1: ଲେଖ୍ମିସି, ବାହାରେ ଗାଡି ଶବ୍ଦ ଶୁଭୁଛି ବୋଧେ।
3: ହଁ, ଦିଟା ଗାଡି ରହିଲା, ମୁଁ ଦେଖି ଆସେ।
0: ଦିଟା ଗାଡି କିଏ ଆସିଲେ ତେବେ? ଏଇ ଦେଖ ନା, ଦିଟା ଗାଡିରେ କିଏ ସବୁ ଆସିଲେଣି। ତମେ ଯଦି ସେମାନଙ୍କ ସାଥିରେ କଥାବାର୍ତ୍ତା ନ କରିବ, ମୁଁ କଣ କରିବି? ମୁଁ କଣ କରିପାରିବି? ଏଇ ଟିକେ ଉଠ ନା, ଟିକେ ଚାହ। ହେଲା, ଏବେ ବିନୁ ଘରର ପୁଅ, ସିଏ ଅପେକ୍ଷା କରିବ, କିନ୍ତୁ ଅନ୍ୟମାନେ
4: ବିନୁ ଭାଇ ଆଉ ଭାଉଜ ଆସିଛନ୍ତି, ଡାକ୍ତର ବାବୁ ଆସିଛନ୍ତି, ସେ କହୁଛନ୍ତି ବାପାଙ୍କୁ ହସ୍ପିଟାଲକୁ ନେଇଯିବାକୁ ପଡିବ। ବାପାଙ୍କୁ ଧର, ଗାଡିରେ ଡାକ୍ତରଖାନାକୁ ନେଇଯିବା।
0: ଆଉ କୁଆଡ଼େ ଯିବା ବୋଧେ ଦରକାର ପଡ଼ିବନି ବିପିନ, ବାପା ତମ ସମସ୍ତଙ୍କୁ ଦାୟିତ୍ୱମୁକ୍ତ କରିଦେଇଛନ୍ତି। ତୋ କଠିନ ପ୍ରଶ୍ନର ଉତ୍ତର ଦେବାକୁ ସେ ଆଉ ମୁଣ୍ଡ ତଳକୁ କରି ବସି ଦୀର୍ଘ ନିଶ୍ୱାସ ପକେଇବେନି। ଆଉ ଏବେ କାନ୍ଦୁଛୁ କାହିଁକି? ଦିନେ ତ ଭାବିଲୁ ନାହିଁ ସେ କେମିତି ବଞ୍ଚିଥିଲେ। ଯଦି ଆମ ଭିତରୁ ଜଣେ ଆମ ଭିତରେ ରହି ମଧ୍ୟ ଏକୁଟିଆ ହେଇଯାଏ, ତେବେ କି କଷ୍ଟ ହୁଏ ତାର? ତାଙ୍କ ନିଷ୍ଠା ବା ସାଧୁ ତାକୁ କେହି ଚିହ୍ନିଲେ ନାହିଁ, ସମସ୍ତେ ପରିହାସ କଲେ। ଛାଡ଼ ସେ କଥା ଆଉ କାହିଁକି, ଡାକ୍ତର ବାବୁଙ୍କୁ ଡାକ, ସେ କହନ୍ତୁ କୋଉ ଡାକ୍ତରଖାନାକୁ କି ରୋଗୀ ଯିବେ, କୋଉଠି ତାଙ୍କର ଚିକିତ୍ସା ଠିକ୍ ଭାବରେ ହେଇପାରିବ।

ଶୁଣୁଥିଲେ ନାଟକ ପ୍ରତୀକ୍ଷାର ଅନ୍ତିମ ପ୍ରହର। ରଚନା କରିଥିଲେ ଡକ୍ଟର ସଂଘମିତ୍ର ମିଶ୍ର, ପ୍ରଯୋଜନା କରିଥିଲେ ଗୋପବନ୍ଧୁ ଚୌଧୁରୀ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଶଙ୍କର ବାବୁ, କୈଳାସ ତ୍ରିପାଠୀ, ବିପିନ ଜୟଦେବ ଦାସ, ଆଲବର୍ଟ ସଂଗ୍ରାମ ମିଶ୍ର, ଆଲିସ ସୋନାଲି ଦେ, ନାନ୍ସି ଆରତୀ ସାହୁ ଏବଂ ପାର୍ବତୀ ତୁଳସୀ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଏକ ଆଧୁନିକ ଗୀତ, ଦ୍ୱୈତକଣ୍ଠରେ ଗାଇଛନ୍ତି ବିଭୁଧେନ୍ଦ୍ର ଦାସ ଏବଂ ମହାପାତ୍ର ମିନତୀ ଭଞ୍ଜ, ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ।

0: ନମସ୍କାର। ଆଜିର ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ସ୍ୱାସ୍ଥ୍ୟ ହିଁ ସମ୍ପଦ ଏବଂ ଆମ ଶରୀରର ସୁସ୍ଥତା ଆମ ହାତରେ ହିଁ ଅଛି। ତେବେ ଜୀବନଶୈଳୀ, ପରିବେଶ, ପରିସ୍ଥିତି, ଖାଦ୍ୟପେୟ ତଥା ଋତୁର ମଧ୍ୟ ଏଥିରେ ଅନେକ ଭୂମିକା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଋତୁ ଅନୁଯାୟୀ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏଇ ଯେମିତି ବର୍ଷା ଋତୁ, ଯଦିଓ ବର୍ଷା ଋତୁ ବେଶ ଆନନ୍ଦଦାୟକ, ତଥାପି ଏହା ଆମର ଶରୀର ଉପରେ ପ୍ରଭାବ ପକାଇଥାଏ। ଅନ୍ୟ ଋତୁମାନଙ୍କ ଅପେକ୍ଷା ବର୍ଷା ଋତୁରେ ଆମେ ଶରୀରର ଯତ୍ନ ଟିକେ ଅଧିକ ନେବା ଆବଶ୍ୟକ। ତେବେ ବର୍ଷା ଋତୁରେ ସାଧାରଣତଃ କେଉଁ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ ଏବଂ ତାକୁ ଆମେ ପ୍ରତିହତ କରିବା କେମିତି, ଏମିତି କିଛି ପ୍ରସଙ୍ଗକୁ ନେଇ ରହିଛି ଆଜିର ଆଲୋଚନା ବର୍ଷା ଦିନରେ ସ୍ୱାସ୍ଥ୍ୟର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ମହୁଆ ବିଶ୍ୱାସ ଏବଂ ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଯୁଗଳ କିଶୋର ପଣ୍ଡା।
1: ଶ୍ରୋତା ବନ୍ଧୁ, ବର୍ତ୍ତମାନ ବର୍ଷା ଋତୁ ଚାଲିଛି ଏବଂ ବର୍ଷା ଋତୁରେ ଆମେ ନିଜର ସ୍ୱାସ୍ଥ୍ୟର କିପରି ଯତ୍ନ ନେଇପାରିବ ସେ ସମ୍ପର୍କରେ ଆମେ ନିୟମିତ ଭାବରେ ପ୍ରାୟ ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରି ଆସିଥାଉ। କାରଣ ଯେପରି ଆମେ ଆଗରୁ ମଧ୍ୟ କହିଛୁ, ଆମେ ସମସ୍ତେ ଜାଣୁ ମଧ୍ୟ, ବର୍ଷା ଋତୁ ହେଉଛି ଏକ ଏପରି ଋତୁ ଯେଉଁ ସମୟରେ କି ଲୋକମାନେ ନିଜର ଜୀବନକୁ ଉପଭୋଗ କରିଥାନ୍ତି। କାରଣ ପ୍ରଚଣ୍ଡ ରୌଦ୍ରତାପ ପରେ ଯେତେବେଳେ ଶାମଳା ସବୁଜ ଧରତୀ ଆମକୁ ସ୍ୱାଗତ କରିଥାଏ, ବର୍ଷାର ଧାରା ଆମ ଜୀବନରେ ନୂତନ ପ୍ରାଣର ଉନ୍ମାଦନା ସୃଷ୍ଟି କରିଥାଏ, ସେହି ସମୟରେ କିନ୍ତୁ ଅନେକ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ପ୍ରତ୍ୟେକ କବିଙ୍କ ଲେଖନୀରେ ବର୍ଷା

0: ଯଦି ବାହାରକୁ କୋଉଠି ଯାଇଛନ୍ତି ଆଉ ଓଦା ହେଇଛନ୍ତି ତାପରେ ମୁଣ୍ଡ ଭଲରେ ପୋଛି ନାହାନ୍ତି କି ଶୁଖିଲା ଲୁଗାପଟା ଚେଞ୍ଜ କରିନାହାନ୍ତି, ସେଇ ବର୍ଷା ପାଣି ଦେହରେ ଶୁଖିଛି, ତେଣୁକରି ଥଣ୍ଡା କାଶ ଜ୍ୱର ଏଇସବୁ ବର୍ଷା ଋତୁରେ ସବୁବେଳେ ଲାଗିଥାଏ। ତାପରେ ବର୍ଷା ଋତୁରେ ଚାରିଆଡ଼େ ପାଣି ମଧ୍ୟ ଜମି ଯାଇଥାଏ, ତ ଏଇ ପାଣି ଜମିବା ଫଳରେ ସାପ ଗାତରେ ମଧ୍ୟ ପାଣି ପଶିଯାଏ ଆଉ ସାପମାନେ ସବୁ ବାହାରକୁ ପଳେଇ ଆସନ୍ତି। ପଳେଇ ଆସିକିନା ମଣିଷମାନେ ଯୋଉଠି ରୁହନ୍ତି ସେଇଠି ତାଙ୍କ ପାଖାପାଖି ରହିକି ମଣିଷକୁ ବହୁତ ସମୟରେ ଏଇ ବର୍ଷା ଋତୁରେ ସାପ କାମୁଡ଼ାର ସାମ୍ନା ବି କରିବା ପାଇଁ ପଡେ।
1: ନିଶ୍ଚିତ ଭାବରେ ବଢା କଥା କହିଲେ ଏବଂ କହିବାକୁ ଗଲେ ସଂକ୍ଷେପରେ ଆପଣ ବର୍ଷା ଋତୁରେ ଯେଉଁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ସବୁ ଦେଖାଦେଇଥାଏ ବା ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ଥାଏ ସେ ସମ୍ପର୍କରେ ଆପଣ ପ୍ରାଞ୍ଜଳ ଭାବରେ ବୁଝାଇଦେଲେ, ଆମେ ଗୋଟିଏ ପରେ ଗୋଟିଏ ଆଲୋଚନା କରିବା। ତେବେ ପ୍ରଥମେ ଆସୁଛି ଏଇ ଯେଉଁ ବର୍ଷା ଦିନେ ଆପଣ ଯୋଉ କହିଲେ ଯେ ଜଳଜନିତ ରୋଗ, ଏହା ବହୁତ ସାଧାରଣ ସମସ୍ୟା ହେଇଯାଏ କାରଣ ସମସ୍ତେ ତ ବଡ଼ ବଡ଼ ସହରରେ ରହୁନାହାନ୍ତି, ଯେଉଁମାନଙ୍କ ନିଜର ପାଇପ୍ ପାଣି ଅଛି ବା ନିଜର ନଳକୂପ କରିଛନ୍ତି ଅନେକ ବ୍ୟକ୍ତି ସୁବିଧାରେ ପାଣି ପାଇପାରନ୍ତି ନାହିଁ। ଜଳଜନିତ ରୋଗରୁ ସୁରକ୍ଷା ରଖିବା ପାଇଁ କ'ଣ ପଦକ୍ଷେପ ନିଆଯାଇପାରିବ?
0: ଆପଣ ଜାଣିଥିବେ ପାଣି ପାଇପ୍ ବହୁତ ଜାଗାରେ ଫାଟିଯାଏ ଆଉ ସେଇ ପାଣି ପାଇପ୍ ଫାଟି ବର୍ଷା ଜଳ ଯୋଉ ଜମିଥାଏ ତା ସଂସ୍ପର୍ଶରେ ଆସିଯାଏ, ତେଣୁକରି ପୁରା ପାଣିଟା ପଲ୍ୟୁଟେଡ୍ ହେଇଯାଏ। ସେଇ ପାଣି ଯଦି ଆପଣ ପିଇବେ ତାହେଲେ ସେଇ ପାଣିରେ ଆପଣଙ୍କର ବିଭିନ୍ନ ପ୍ରକାର ରୋଗ, ଯେମିତି ଆପଣଙ୍କର ପେଟ ରୋଗ, ତାପରେ ଆପଣଙ୍କର ଝାଡ଼ା ବାନ୍ତି, ତରଳ ଝାଡ଼ା, ଏଇସବୁ ବ୍ୟାପିବାର ସମ୍ଭାବନା ଥାଏ। ବେଳେବେଳେ ଦେଖାଯାଇଛି ଏପିଡେମିକ୍ ଫର୍ମ ମଧ୍ୟ ନିଏ, ଜଣ୍ଡିସର ଏପିଡେମିକ୍ ମଧ୍ୟ ଠିକ ବର୍ଷା ଋତୁ ବେଳେ ବି ଦେଖାଯାଏ, ଟାଇଫଏଡ୍ ବି ବହୁତ ଜାଗାରେ ବ୍ୟାପିଥାଏ। ତେଣୁ ଏଇସବୁ ଜିନିଷରୁ ରକ୍ଷା ପାଇବା ପାଇଁ ପ୍ରଥମତଃ ଆପଣ ଚେଷ୍ଟା କରିବେ ପାଣି ଫୁଟେଇକି ଥଣ୍ଡା କରିକି ପିଇବା ପାଇଁ, ତା କାରଣ ଯଦି ଆମେ ପାଣି ଫୁଟେଇକି ପିଉଛୁ ତାହେଲେ ଯୋଉ ଜୀବାଣୁ ଭୂତାଣୁ ସବୁ ଅଛନ୍ତି ସେମାନେ ପ୍ରାୟ 100 ଡିଗ୍ରୀ ଟେମ୍ପରେଚରରେ ସବୁ ମରିଯାଆନ୍ତି। ଆଉ ଗୋଟେ ହେଉଛି ପାଣି ଫୁଟେଇବା ମାନେ ପାଣି ଗରମ କରି ପିଇବା ନୁହଁ, ପାଣି ଫୁଟେଇବା ଅର୍ଥାତ୍ ପାଣି ଫୁଟିଗଲା ପରେ ଗପ୍ ଗପ୍ ଗପ୍ ଗପ୍ ଆୱାଜ ହେବ ଯେତେବେଳେ ସେଟାକୁ ଆମେ ରୋଲିଂ ବଏଲିଂ କହିଥାଉ, ତାହେଲେ ଆପଣ ଜାଣିବେ ଯେ ଆପଣଙ୍କ ପାଣିଟା ଭଲ ଭାବରେ ଫୁଟି ଯାଇଛି। ସେଇ ପାଣିଟା ଆପଣ ରାତିରେ ଫୁଟେଇକି ଢାଙ୍କିକି ରଖିଦିଅନ୍ତୁ। ଯେଉଁମାନଙ୍କର ପାଣି ଫିଲ୍ଟର ଅଛି ସେମାନେ ତ ପାଣି ଫିଲ୍ଟରରେ ପିଇପାରିବେ ପାଣି, କିନ୍ତୁ ଯେଉଁମାନଙ୍କର ପାଣି ଫିଲ୍ଟର ନାହିଁ ସେମାନେ ଏହିପରି ଭାବରେ ପାଣିକୁ ଭଲ ଭାବରେ ଫୁଟେଇ ରାତି ସାରା ଢାଙ୍କିକି ରଖିବେ, ସକାଳ ହେଲା ବେଳକୁ ସେ ପାଣି ଥଣ୍ଡା ହେଇଯାଇଥିବ, ସେଟା ସେମାନେ ପିଇପାରିବେ। ସବୁ ଗଭର୍ଣ୍ଣମେଣ୍ଟ ସେଣ୍ଟରରେ ସବୁ ହାଲୋଜେନ୍ ଟାବ୍ଲେଟ୍ ମିଳେ, ଏହି ହାଲୋଜେନ୍ ଟାବ୍ଲେଟ୍ ବି ଆପଣ ସେ ପାଣିରେ ପକେଇକି ପିଇପାରିବେ। ଆଉ ଗୋଟେ ମୁଁ ଆପଣଙ୍କୁ କହି ରଖେ, ଯେଉଁମାନଙ୍କର ନିଜର ନଳକୂଅ ଅଛି କି ନିଜ ଘରେ ଆପଣ କୂଅ ଖୋଳିଛନ୍ତି କି କ'ଣ, ବ୍ଲିଚିଂ ପାଉଡର ପକେଇକିନା ସେଇ ପାଣିକୁ ଆପଣ ବିଶୁଦ୍ଧ କରି ପିଇପାରିବେ।
1: ବଡ଼ କଥା କହିଲେ ଆପଣ, ଇଏ ତ ଗଲା ଜଳଜନିତ ରୋଗ। ଆପଣ ଟିକେ ଆଗରୁ କହିଲେ ଯେ ବର୍ଷା ଦିନେ ଅନ୍ୟ ଏକ ସମସ୍ୟା ଦେଖାଦିଏ, ତାହା ହେଉଛି ମଶାଜନିତ ସମସ୍ୟା, ଏବଂ ମଣିଷ ଜାତିର ସବୁଠାରୁ ବଡ଼ ଶତ୍ରୁ ହେଉଛି ମଶା। ମ୍ୟାଲେରିଆ କୁହନ୍ତୁ, ଫ୍ୟାଲେରିଆ କୁହନ୍ତୁ, ଡେଙ୍ଗୁ କୁହନ୍ତୁ, ମସ୍ତିଷ୍କ ଜ୍ୱର କୁହନ୍ତୁ, ଏ ସବୁ ମଶାଙ୍କ ଦ୍ୱାରା ହୋଇଥାଏ। ଆମେ ଜାଣିଛୁ ମଶାରୀ ଟାଙ୍ଗିବା ହେଉଛି ସବୁଠାରୁ ସହଜ ଉପାୟ, ଏହାକୁ ଛାଡ଼ି ମଶାଜନିତ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ଆମେ କ'ଣ କରିପାରିବା ଏବଂ ମଶାଜନିତ ରୋଗର ଚିକିତ୍ସା ପାଇଁ ଆମର ଓଡ଼ିଶାରେ କ'ଣ ସବୁ ସୁବିଧା ଉପଲବ୍ଧ ଅଛି?
0: ଯୋଉ ମଶା ବିଷୟରେ ଆପଣ କହିଲେ, ଆମେ ବେଳେବେଳେ ଭାବିଥାଉ ଆମ ଘରଟା ଯଦି ସଫା ରହିଲା ବାସ୍ ସବୁ ଜିନିଷ ସଫା, କିନ୍ତୁ ନୁହଁ, ଆମ ପରିବେଶଟା ସଫା ରହିବା ବି ଆମର ଦାୟିତ୍ୱ। ତେଣୁକରି ଆମେ ବେଳେବେଳେ କ'ଣ କରିଥାଉ, ଘରର ଅଳିଆ ନେଇ ବାହାରେ ପକେଇଦେଉ, ବାସ୍ ଆମ ଘରଟା ତ ସଫା ଦେଖାଯାଉଛି, ଆମେ ଭୁଲିଯାଉ ଯେ ସେଇ ଅଳିଆ ପୁଣି ଆମ ଘର ଭିତରେ ଆସିପାରେ। ଆଉ ଆମ ଘର ଚାରିଆଡ଼େ ଯୋଉ ପାଣି ଜମିଛି ସେଟା ନ ଜମୁ, ସେ ଚାରିଆଡ଼େ ଘାସ ପତ୍ର ଉଠିଛି ବର୍ଷା ଋତୁରେ ବହୁତ ଛୋଟ ଛୋଟ ଗଛ ପତ୍ର ଉଠିଥାଏ, ସେଟା ନ ହଉ, ସେଥିପାଇଁ ଆମେ ସେ ଗଛ ପତ୍ର କାଟିବା, ପରିବେଶ ସଫା ରଖିବା, ପାଣି ନ ଜମୁ ସେଇ ଚେଷ୍ଟା କରିବା ଉଚିତ। କାହିଁକି ନା ଏଇଟା ଯଦି ଆମେ କରିଲୁ ତାହେଲେ ଆମର ମଶାର ବଂଶ ବୃଦ୍ଧି ପାଇବ ନାହିଁ, ଏକ ତ ମଶାକୁ ବଂଶ ବୃଦ୍ଧି ହାତରୁ ଆମେ ସେଟାକୁ ରକ୍ଷା କରିପାରିବା। ଚାରିଆଡ଼େ ପାଣି ଜମିଛି, ଇଭେନ୍ ଘର ସାଇଡ୍ରେ ଯଦି ଆମେ ଦେଖିଲୁ କି ଗାତ ହେଇଯାଇ ବର୍ଷା ପାଣି ଜମିଛି, ସେଠି ଆମେ ଟିକେ ବାଲି ବା ମାଟି ନେଇକିନା ପକେଇ ଦେଇପାରିବା, ଯୋଉଠି ସେ ଗାତଟା ବନ୍ଦ ହେଇଯାଇପାରିବ। ଏଇସବୁ ଟେମ୍ପୋରାରୀ ଛୋଟ ଛୋଟ ଜିନିଷ ଆମେ କରିପାରିବା, ଆଉ ଏଇଟା ଯଦି ଆମେ କରିଲୁ ଆମ ଘର ଚାରିଆଡ଼େ ପାଣି ଜମିଲାନି ତାହେଲେ ତ ମଶା ବୃଦ୍ଧି କରିପାରିବେନି, ଆଉ ମଶା ଯଦି ନହେଲା ତାହେଲେ ମଶା ଜନିତ ସମସ୍ୟା ବହୁତ କମିଯିବେ। ତା ବାଦରେ ଡେଙ୍ଗୁ ମଶା ଦିନରେ କାମୁଡେ, ଆପଣ ତ ଦିନବେଳେ ମଶାରୀ ଟାଙ୍ଗି ପାରିବେନି। ବିଭିନ୍ନ ପ୍ରକାର ମଶା ଧୂପ ମସ୍କିଟୋ ରେପେଲେଣ୍ଟ ଯୋଉଗୁଡା ଆମେ କହୁଛୁ ସେଗୁଡା ସବୁ ମିଳୁଛି, ଇଲେକ୍ଟ୍ରିକାଲ ବି ମିଳୁଛି, ଆଉ ଆପଣ ଧୂପକାଠି ଭଳିଆ ଜଳେଇ ବି ପାରିବେ, ସେଗୁଡା ଯଦି ଆପଣ ଟିକେ ଜଳାନ୍ତି ତାହେଲେ ଆପଣଙ୍କ ଘରେ ମଶାର ସଂକ୍ରମଣ କମ୍ ହେବ। ତା ବାଦରେ ଆପଣ ଘର ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଡେଲି ଘର ଫିନାଇଲ୍ ଦେଇକି ପୋଛିବେ, ତାକି ଘର ସଫା ରହିବ ଆଉ ଡିସ୍ଇନ୍ଫେକ୍ଟେଡ୍ ମଧ୍ୟ ରହିବ। ଆଉ ଗୋଟେ ହେଉଛି ମଶାର ବିଭିନ୍ନ ପ୍ରକାର କ୍ରିମ୍ ମଧ୍ୟ ମିଳେ, ସେଟା ବି ଆପଣ କିଣି ଆଣି ଆପଣ ହାତ ଗୋଡ଼ ଯୋଉ ଏକ୍ସପୋଜ୍ ପାର୍ଟ ଅଛି ସେଇଥିରେ ବି ଆପଣ ଲଗେଇ ପାରିବେ, ଆଉ ମଶା କାମୁଡ଼ାରୁ ନିଜକୁ ରକ୍ଷା କରିପାରିବେ। ପର୍ଟିକୁଲାରଲି ଯଦି ଘର ପାଖ ଆଖ

0: କୌଣସି ଡେଙ୍ଗୁ ବା ମ୍ୟାଲେରିଆ ରୋଗୀ ଅଛନ୍ତି ଆପଣ ଜାଣିଛନ୍ତି, ତାହେଲେ ତ ବିଶେଷ କରି ଆପଣ ସଚେତନ ରହିକି ନିଜକୁ ମଶା କାମୁଡ଼ାରୁ ରକ୍ଷା କରିବେ।
1: ବଢିଆ କଥା ଆପଣ କହିଲେ। ନିଶ୍ଚିତ ଭାବରେ କୁହାଯାଏ ମଶା ଆମର ସବୁଠୁ ବଡ ଶତ୍ରୁ, ଏବଂ ମଶାକୁ ଯଦି ଆମେ ରୋକିପାରିବା ତେବେ ଅଧିକାଂଶ ରୋଗକୁ ଆମେ ରୋକିପାରିବା।
0: ଧରନ୍ତୁ କାହାକୁ ବର୍ଷା ଋତୁରେ ଜ୍ୱର ହେଲା, କଣ ଜ୍ୱର ହେଲା ଆମେ ଜାଣିନୁ, ସେଟା ଜଷ୍ଟ ଥଣ୍ଡା ହେଇକି ଜ୍ୱର ହେଇଥାଇପାରେ କି ମଶା କାମୁଡ଼ିବାରେ ଡିଫରେଣ୍ଟ ଟାଇପ୍ର ମ୍ୟାଲେରିଆ ଅଛି, ଯେମିତି ମସ୍ତିଷ୍କ ଜ୍ୱର କି ଖାଲି ମ୍ୟାଲେରିଆ ସେମିତି ବି ହେଇପାରେ। ତେଣୁକରି କଣ ହେଇଛି, ମୂଲ୍ୟବାନ ସମୟ ନଷ୍ଟ ନ କରିକିନା ଘରେ ରୋଗୀକୁ ନ ରଖିକି ଇମିଡିଏଟଲି ଆପଣ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଆଉ ଆମର ସବୁ ଯୋଉ ସରକାରୀ ଡାକ୍ତରଖାନା ମାନେ ଅଛନ୍ତି, ସେଇ ଡାକ୍ତରଖାନାରେ ଜ୍ୱର ପାଇଁକା ମ୍ୟାଲେରିଆ ପାଇଁକା ସୁବିଧାରେ ମାଗଣାରେ ଆପଣ ସବୁ ଚିକିତ୍ସା ପାଇପାରିବେ।
1: ନିଶ୍ଚିତ ଭାବରେ, କାରଣ ବର୍ତ୍ତମାନ ଚିକିତ୍ସା ସେବାରେ ଏତେ ଉନ୍ନତି କଲାଣି ଆମ ଓଡ଼ିଶା। ପ୍ରାଇମେରୀ ହେଲ୍ଥ ସେଣ୍ଟର ଅର୍ଥାତ୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ବିଭିନ୍ନ ଜଟିଳ ରୋଗର ଚିକିତ୍ସା ହେଇପାରୁଛି, ବିଶେଷଜ୍ଞ ଅଛନ୍ତି। ବିଶେଷ କରି ମଶା ଜନିତ ଯୋଉ ରୋଗ ଆପଣ କହିଲେ, ମ୍ୟାଲେରିଆ, ମସ୍ତିଷ୍କ ଜ୍ୱର, ଡେଙ୍ଗୁ, ଚିକେନଗୁଣିଆ, ଏହିସବୁର ଚିକିତ୍ସା ହେଇପାରୁଛି। ଏବଂ ସବୁଠୁ ବଡ଼ କଥା ହେଉଛି, ଯଦି ଚିହ୍ନଟ ହେଇଯାଇପାରିବ ଠିକ୍ ସମୟରେ,
0: ତାହେଲେ ସୁବିଧାରେ ଟ୍ରିଟମେଣ୍ଟ ହେଇପାରିବ ଆଉ ରୋଗୀ ଭଲ ବି ହେଇଯାଇପାରିବ।
1: ବଢିଆ କଥା କହିଲେ। ବର୍ତ୍ତମାନ ଆସୁଛି ବ୍ୟକ୍ତିଗତ ପରିଚ୍ଛନ୍ନତା। ଖରାଦିନେ ପ୍ରଚଣ୍ଡ ଗରମ ହେଉଥାଏ, ଆମେ ହୁଏତ ଦିନରେ ଦୁଇଥର ତିନିଥର ଗାଧେଇଥାଉ, ପ୍ରଚଣ୍ଡ ଝାଳ ବାହାରିଥାଏ ଆମ ଦେହରୁ, ତେଣୁ ସେଥିପାଇଁ ଆମେ ଟିକେ ସାବଧାନ ହେଇଯାଉ ବ୍ୟକ୍ତିଗତ ପରିଚ୍ଛନ୍ନତା ପ୍ରତି। କିନ୍ତୁ ବର୍ଷା ଦିନେ ଏବଂ ଶୀତ ଦିନେ ଏଇ ଦିନେ ଲୋକମାନେ ବ୍ୟକ୍ତିଗତ ପରିଚ୍ଛନ୍ନକୁ ଏତେ ଧ୍ୟାନ ଦିଅନ୍ତି ନାହିଁ। ଆପଣ ବଢିଆ କଥା ଟିକେ ଆଗରୁ କହିଲେ ଯେ ଆମେ ଯାଇଛୁ କୁଆଡ଼େ ବାହାରକୁ, ବର୍ଷା ଓଦା ହେଇଗଲୁ, ଆସିଲୁ, କେବଳ ଲୁଗାଟି ବଦଳେଇ ଶୁଖେଇ ରଖିଦେଉ, କିନ୍ତୁ ଆମେ ଯୋଉ ଓଦା ହେଇଥିଲୁ ହୁଏତ ଏତେ ଧୂଳିମଳି ଲାଗିଥାଇପାରେ, ଆମେ ଆଉ ଦ୍ୱିତୀୟ ଗାଧୋଉନା, କାରଣ କାଳେ ଥଣ୍ଡା ହେଇଯିବ, ଜ୍ୱର ହେଇଯିବ କି ଥଣ୍ଡା ପାଣି ହେଇଥିବ। ବ୍ୟକ୍ତିଗତ ପରିଚ୍ଛନ୍ନର କ'ଣ ଆବଶ୍ୟକତା ରହିଛି ବର୍ଷା ଦିନେ, ସେ ବିଷୟରେ ଡାକ୍ତର ମହୁଆ ବିଶ୍ୱାସ କିଛି କହିବେ କି?
0: ବର୍ଷା ଦିନରେ ବ୍ୟକ୍ତିଗତ ପରିଚ୍ଛନ୍ନତା ତ ଆମର ସବୁଦିନରେ ଇମ୍ପୋର୍ଟାଣ୍ଟ
1: ଆଜ୍ଞା,
0: କିନ୍ତୁ ବର୍ଷା ଦିନରେ ଆମେ ସ୍ପେଶାଲି ଧ୍ୟାନ ଦେବା କଥା, ନହେଲେ କ'ଣ ହବ କହିଲେ ଫଙ୍ଗଲ ଇନଫେକ୍ସନ ହେଇପାରେ, ସ୍କେବିଜ୍ ହେଇପାରେ, ଇଭେନ୍ ମୁଣ୍ଡରେ ଉକୁଣି ମଧ୍ୟ ହେଇପାରେ। ଧରନ୍ତୁ ଆମେ ବର୍ଷାରେ ଯାଉଛୁ, ଝିପ୍ ଝିପ୍ ବର୍ଷା ପଡୁଛି, ତେଣୁ ଆମ ମୁଣ୍ଡ ଓଦା ହେଇଗଲା, ଆମେ ଘରେ ଆସି ମୁଣ୍ଡ ପୋଛିଲୁ ନାହିଁ, କିଛି ନାହିଁ, ସେମିତି ରହିଗଲୁ। ଆଉ ବାଇଚାନ୍ସ ଯଦି କୌଣସି ପ୍ରକାର ଉକୁଣିର ସଂକ୍ରମଣ ହେଲା ଆମ ମୁଣ୍ଡରେ, ତେବେ ଉକୁଣି ବଢ଼ିଯିବ ବର୍ଷା ଋତୁରେ। ତାପରେ ଆଉ ଗୋଟେ ହେଉଛି ଫଙ୍ଗଲ ଇନଫେକ୍ସନ, ଓଦା ଲୁଗାପଟା ଯଦି ଆପଣ ପିନ୍ଧିକି ରହିଲେ, ତାହେଲେ ବିଭିନ୍ନ ପ୍ରକାର ଫଙ୍ଗଲ ଇନଫେକ୍ସନ ହେଇପାରେ। କୋଉଠି ଯାଉଛନ୍ତି, ଗାଡ଼ିରେ ପାଣି ଛିଟିଲା ଆପଣଙ୍କ ଦେହରେ ପଡ଼ିଲା, ଆପଣ ଜାଣିପାରିଲେନି, ଘରେ ଆସି ଇମିଡିଏଟଲି ଲୁଗା ବଦଳେଇଲେନି କି ଗାଧେଇଲେନି। ସବୁଠୁ ବଡ଼ ଜିନିଷ ହେଉଛି ବର୍ଷା ଦିନରେ ନିୟମିତ ଭାବରେ ଗାଧେଇବେ। ପର୍ଟିକୁଲାରଲି ଯଦି ବାହାରକୁ ଯାଇଛନ୍ତି, ଓଦା ହେଇଯାଇଛନ୍ତି ବର୍ଷାରେ, ତାହେଲେ ଆପଣ ଗାଧେଇବେ, ଲୁଗାପଟା ଚେଞ୍ଜ କରିବେ, ଆଉ ଶୁଖିଲା ଲୁଗାପଟା ପିନ୍ଧିବେ। ତା କାରଣ ଗାଧେଇଲା ଫଳରେ ଆପଣଙ୍କ ଦେହରେ ଯାହା ସବୁ ଧୂଳିମଳି ଲାଗିଥିବ ସେଗୁଡ଼ା ସବୁ ବାହାରିଯିବ। ସାଧାରଣତଃ ଲୋକ ଭାବନ୍ତି ଯେ ଆମେ ତ ବର୍ଷାରେ ଓଦା ହେଇକି ଆସୁଛୁ, ପୁଣି ଗାଧେଇବୁ କ'ଣ, ଗାଧେଇଲେ ବି ତ ଆମକୁ ଥଣ୍ଡା ହେବ। ଯଦି ଆପଣ ସେମିତି ଭାବୁଛନ୍ତି, ଥଣ୍ଡାର ଆଶଙ୍କା ଅଛି ବା ଆପଣଙ୍କର ଇସ୍ନୋଫିଲିଆ ବଢ଼ିକି ଅଛି, ଆପଣ ବ୍ୟସ୍ତ ହେଉଛନ୍ତି, ତେବେ ଟିକେ ଗରମ ପାଣିରେ ଗାଧେଇବେ ନା, ଅସୁବିଧା କ'ଣ, ସାବୁନ ଲଗେଇକି ଭଲ ଭାବରେ ଗାଧେଇବେ।
1: ଏକଦମ ଠିକ କଥା କହିଲେ। ଏବଂ ମୋର ମନେ ଅଛି ଗୋଟେ ଥର ଆପଣ ନିଜେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ବର୍ଷରେ ଯୋଉ ବିଭିନ୍ନ ପ୍ରକାର ଧୂଳିକଣା ଆକାଶରେ ଥାଏ, ତାହା ମଧ୍ୟ ବର୍ଷା ପାଣି ମିଶିକରି ଆମକୁ ଇନଫେକ୍ସନ କରାଇପାରେ, ଏବଂ ତାହା ଆଖି ଇନଫେକ୍ସନରୁ ଆଖି ଧରା ରୋଗ, କଞ୍ଜକ୍ଟିଭାଇଟିସ୍ ଆଖି ଧରା ରୋଗ ହେଇପାରେ, ଚର୍ମ ସଂକ୍ରମଣ ହେଇପାରେ, ଫଙ୍ଗାଲ ଇନଫେକ୍ସନ ହେଇପାରେ। ତେଣୁ ଆମେ ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ଯଦି ଓଦା ହେଇଯାଇଛୁ, ତେବେ ଯେତେ ଶୀଘ୍ର ପାରେ ଆମେ ନିଜର ଲୁଗାପଟା ବଦଳେଇ ଦେବା, ଶୁଖିଲା ଲୁଗାପଟା ପିନ୍ଧିବା, ଏବଂ ଭଲ ଭାବରେ ଗାଧେଇ ଦେହକୁ ପୋଛି ଦେବା,
0: ସାବୁନ ଲଗେଇକି ଗାଧେଇବା, ଖାଇବା ପୂର୍ବରୁ ଶୌଚ ଯିବା ପରେ ଆମେ ସବୁବେଳେ ହାତ ଧୋଇବା, ଏଇଟା ତ ନିୟମ ଅନୁସାରେ କରିବା କଥା, ସାବୁନରେ ହାତ ଧୋଇବା କଥା। ମୁଁ ଆଉ ଥରେ ଏଇଟା ଆପଣମାନଙ୍କୁ କହିଦିଏ, ନିୟମ ଅନୁସାରେ ବାହାରେ ଯେତେବେଳେ ବି ଆସିବେ, ସେ ବର୍ଷା ଋତୁ ହଉ ବା କୌଣସି ଋତୁ ହଉ, ବିଶେଷ କରି ବର୍ଷା ଋତୁରେ ଆପଣ ହାତ ଗୋଡ଼ ସାବୁନରେ ଭଲ ଭାବରେ ଧୋଇବେ, ଘରେ ପଶିବେ, ତାହେଲେ ଆପଣଙ୍କର ସଂକ୍ରମଣ ଦେହ ଖରାପ ହେବାର ଚାନ୍ସେସ୍ କମ୍ ଥିବ। ଆଉ ଗୋଟେ ଜିନିଷ ମୁଁ ଏଠି କହି ରଖେ ଆପଣମାନଙ୍କୁ, ଖାଦ୍ୟ ଯୋଉ ଖାଇବେ ସବୁବେଳେ ଗରମ ଖାଦ୍ୟ ଖାଇବେ, କୌଣସି ଥଣ୍ଡା ଖାଦ୍ୟ, ଖୋଲା ରଖା ହେଇଥିବା ଖାଦ୍ୟ ଖାଇବେ ନାହିଁ। ବହୁତ ଜଣ ବାହାରେ ଏଇ ଯୋଉ ବରା ପକୁଡ଼ି ଛାଣୁଛନ୍ତି, ଖାଇବା ପାଇଁ ବହୁତ ଭଲ ପାଆନ୍ତି, ସେମାନେ ନିୟମିତ ଭାବରେ ହୁଏତ ଏ ବରା ପକୁଡ଼ି ଖାଆନ୍ତି, କିଛି ଅସୁବିଧା ନାହିଁ। ବର୍ଷା ଋତୁରେ ବଡ଼ା ପକୁଡ଼ି ଛଣା ଛଣେଇ ଖାଇବା ପାଇଁ ଲୋକଙ୍କୁ ବହୁତ ଇଚ୍ଛା ହୁଏ, ଖାଆନ୍ତୁ, କିନ୍ତୁ ଯୋଉଟା ସାଙ୍ଗେ ସାଙ୍ଗେ ଛଣା ହେଇଥିବ ସେଟା ଖାଆନ୍ତୁ। ଯଦି ରଖା ହେଇଯାଇଛି, ଆପଣ ସେଠି ପହଞ୍ଚିଛନ୍ତି ଆଉ ସେଟା ସେମିତି ଛଣା ହେଇକି ରହିଛି, ତାହେଲେ ସେଟା ଦୟାକରି ଖାଆନ୍ତୁ ନାହିଁ, ସେଥିରେ ସଂକ୍ରମଣ ହେବାର ଚାନ୍ସେସ୍ ବହୁତ ଅଧିକ ଥାଏ।
1: ଏକଦମ ବଢିଆ କଥା କହିଲେ। ଆମର ଶ୍ରୋତା ଭାଇ ଭଉଣୀମାନେ ବିଭିନ୍ନ ଜାଗାରୁ ପରିବା ଆଣୁଛନ୍ତି, ପରିବା ସବୁ ତଳେ ଜମା ହେଇକି ରହୁଛି, ପାଖରେ ଗାଡ଼ି ମଟର ଯାଉଛି, ତେଣୁ ସେଠି ଦୂଷିତ ହେଉଛି। ଆପଣମାନେ ଯୋଉ ପରିବା ଆଣୁଛନ୍ତି ବାହାରୁ, ତାକୁ ଭଲ ଭାବରେ

0: ଟିକେ ଲୁଣ ପାଣି ଆଉ ଉଷୁମ ପାଣିରେ ପକାଇ ଧୋଇ ଦିଅନ୍ତୁ। ଧୋଇ ଦେଲା ପରେ ତାକୁ ରଖନ୍ତୁ। ବିଶେଷ କରି ଯୋଉ ପନିପରିବା ଆପଣ କଞ୍ଚା ଖାଉଛନ୍ତି, ଯେପରି ପିଆଜ ହେଲା, ଟମାଟର ହେଲା, ଗାଜର ହେଲା, କାକୁଡ଼ି ହେଲା, ଇଏ ସବୁ ପନିପରିବାକୁ ଭଲ ଭାବରେ ଧୋଇ ଖାଆନ୍ତୁ। କାରଣ ଆପଣ ଜାଣିନାହାନ୍ତି ଯେ ଯୋଉ ପନିପରିବାଟି ତଳେ ରଖା ହେଇଥିଲା ସେ ପାଖରେ ବିଭିନ୍ନ ଜୀବଜନ୍ତୁ ଯିବା ଆସ କରୁଛନ୍ତି, ଲୋକ ବାଟେ ଯିବା ଆସ କରୁଛନ୍ତି, ଗାଡ଼ି ମଟେ ଯିବା ଆସ କରୁଛନ୍ତି, ତାର ଧୂଳି ଗୋଟେ ହୁଏତ ପଡ଼ିଥାଇ ପାରେ। ବର୍ତ୍ତମାନ ଆସୁଛି ଆଉ ଏକ ସମସ୍ୟା, ଯୋଉ ବିଷୟରେ ଆମେ ଆଲୋଚନା କରୁଥିଲୁ, ସର୍ପଦଂଶନ। ଦେଖାଯାଏ ବର୍ଷା ଦିନରେ ସର୍ପଦଂଶନ ସଂଖ୍ୟା ବହୁତ ବଢ଼ିଯାଏ ଏବଂ କୁହାଯାଏ ଯେ ଅଧିକାଂଶ ସର୍ପଦଂଶନ ବ୍ୟକ୍ତିଙ୍କର ମୃତ୍ୟୁ ସାପ କାମୁଡ଼ାରେ ନ ହୋଇ ହୃଦଘାତରେ ହେଇଥାଏ। ଏବଂ ଆପଣଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି କୁକୁର କାମୁଡ଼ା, ସାପ କାମୁଡ଼ା, ଏଇ ଦୁଇଟି ବିଷୟରେ ଟିକେ କିଛି କହିବେ କି?
1: ସାପ ମୁଁ ଆପଣଙ୍କୁ କହି ରଖେ ଯେ 80% ଅଫ୍ ଦ ସ୍ନେକ୍ସ ଆର୍ ନନ୍ ପଏଜନସ୍,
0: ମାନେ ବିଷାକ୍ତ ନୁହନ୍ତି,
1: ବିଷାକ୍ତ ନୁହନ୍ତି
0: ଆଜ୍ଞା।
1: ଆଉ ତା ଦେହରୁ ବହୁତ କମ୍ ସାପ ହେଉଛନ୍ତି ବିଷାକ୍ତ ସାପ। ସାଧାରଣତଃ ସାପ କାମୁଡ଼ାରେ ଲୋକ ଭୟଭୀତ ହେଇକି ହାର୍ଟ ଆଟାକରେ ମୃତ୍ୟୁବରଣ କରନ୍ତି, ବିଷାକ୍ତ ସାପ ବହୁତ କମ୍ ଥାଏ। ମୁଁ ସାପ କାମୁଡ଼ା ବିଷୟରେ ଦୁଇ ଭାଗରେ କହିବାକୁ ଚାହେଁ। ପ୍ରଥମ ହେଉଛି କ'ଣ କରିଲେ ଆପଣଙ୍କୁ ସାପ କାମୁଡ଼ିବ ନାହିଁ। ଆପଣ ଯେତେବେଳେ ଘରୁ ବାହାରିବେ ତେବେ ଜୋତା ପିନ୍ଧିକି ବାହାରିବେ, ଖଣ୍ଡେ ବାଡ଼ି ହାତରେ ରଖି ବାହାରିବେ, ଯଦି ଅନ୍ଧାର ହେଇଥିବ ଟର୍ଚ୍ଚ ଲାଇଟ୍ ତ ନିହାତି ନେବେ, ଆଉ ଧପ୍ ଧପ୍ ଶବ୍ଦ କରି ଚାଲିବେ, ପାଦ ଶବ୍ଦର ଭାଇବ୍ରେସନ୍ରେ ସାପ ଥିଲେ ମଧ୍ୟ ସେ ପଳାଏ। ଆଉ କୌଣସି ବୁଦା ପାଖ କି ଉଇଁ ହୁଙ୍କା ପାଖକୁ ଆପଣ ଯିବେ ନାହିଁ। ଆଉ ଯଦି ଆପଣଙ୍କୁ ସାପ କାମୁଡ଼ିଥାଏ ଜମା ବି ବ୍ୟସ୍ତ ହୁଅନ୍ତୁନି, ଭୟଭୀତ ହୁଅନ୍ତୁନି, ଆଉ ମୂଲ୍ୟବାନ ସମୟ ନଷ୍ଟ କରନ୍ତୁନି। ଇମିଡିଏଟଲି ସବୁ ସରକାରୀ ଡାକ୍ତରଖାନାରେ ସାପ କାମୁଡ଼ିବା ବିଷ ପ୍ରତିରୋଧକ ଔଷଧ ଅଛି, ଇଞ୍ଜେକ୍ସନ୍ ଅଛି, ତେଣୁ ସେମାନେ ସବୁ ଟେଷ୍ଟ କରିକି ଆପଣଙ୍କୁ ସେହି ସାପ କାମୁଡ଼ିବା ପାଇଁ ଇଞ୍ଜେକ୍ସନ୍ ଦେଇଦେବେ, ଆଉ ଆପଣ ପୁରାପୁରି ଭଲ ହେଇଯିବେ। ବହୁତ ଲୋକ ଦେଶୀ ଚିକିତ୍ସା ବା ଆପଣଙ୍କର ଝଡ଼ାଝଡ଼ିରେ ବିଶ୍ୱାସ କରି ତାଙ୍କ ପାଖକୁ ଯାଆନ୍ତି, କିନ୍ତୁ ମୁଁ ଆପଣଙ୍କୁ କହି ରଖେ ସାପ ବିଷ ଝଡ଼ାଝଡ଼ି ଦେଶୀ ଚିକିତ୍ସାରେ ଯାଏ ନାହିଁ, ତେଣୁ ଏପରି ଭୁଲ କରନ୍ତୁ ନାହିଁ।
0: ଏବଂ ଦେଖାଯାଇଛି ଯେ ଅନେକ ସ୍ଥାନରେ ଲୋକମାନେ ସାପ କାମୁଡ଼ିବା ପରେ ଭୟଭୀତ ହୋଇଯାଆନ୍ତି ଏବଂ ସେମାନେ କେଉଁ ସାପ କୋଉ କାମୁଡ଼ିଲା ନ କାଟିଲା ଜାଣିପାରନ୍ତି ନାହିଁ। ଯଦି ଆପଣ କୌଣସି ପ୍ରକାର, କେବଳ ସାପ ନୁହେଁ ଡାକ୍ତର ମହୁବା ବିଶ୍ୱାସ, ମୁଁ କହିବି କୌଣସି ବି ଜନ୍ତୁ, ସେ ବିଛା କାମୁଡ଼ି ଥାଇପାରେ, ଯିଏ ବି କାମୁଡ଼ି ଥାଇପାରେ, ଆପଣ ତୁରନ୍ତ ଡାକ୍ତରଖାନାକୁ ଗଲେ ଆମର ଡାକ୍ତର ବନ୍ଧୁମାନେ ସେମାନଙ୍କ ଜୀବନ ରକ୍ଷା କରିପାରିବେ। କାରଣ ଶ୍ରୋତା ବନ୍ଧୁ, ବର୍ଷା ଦିନରେ ପ୍ରାୟ ସାପମାନେ ବିଛାମାନେ, ଯେପରି ଡାକ୍ତର ବିଶ୍ୱାସ କହିଲେ, ଯେ ସେମାନଙ୍କ ଗାତରେ ପାଣି ପଶିଗଲା ପରେ ସେମାନେ ପଳେଇ ଆସନ୍ତି। ଆଉ ଗୋଟେ କଥା ମୁଁ କହିବା ପାଇଁ ଚାହିଁବି, ଆପଣଙ୍କ କଥା ସଙ୍ଗେ ଯୋଡ଼ିବା ପାଇଁ ଚାହିଁବି, ଯେଉଁମାନେ ଘରେ ତଳେ ଶୋଉଛନ୍ତି ସେମାନେ ବର୍ଷା ଦିନରେ ଦୟାକରି ତଳେ ଶୁଅନ୍ତୁ ନାହିଁ। କାରଣ ଆପଣ ଜାଣନ୍ତି ନାହିଁ, ହୁଏତ ସାପଟି କୋଉ କଡ଼ରେ ଥାଇପାରେ, ଦଂଶନ କରିପାରେ,
1: ଖଟ ଉପରେ ଶୋଇବେ, ମଶାରି ଟାଙ୍ଗିକି ଶୋଇବେ,
0: ବା ତାହେଲେ କଣ ସାପଟି ଦଂଶନ କରିପାରିବ ନାହିଁ। ହଁ, ଆଉ ଗୋଟେ କଥା ଡାକ୍ତର ବିଶ୍ୱାସ, ଏହି ସମୟରେ ବହୁତ କୁକୁର କାମୁଡ଼ା ଘଟଣା ଘଟିଥାଏ ଏବଂ ଜଳାତଙ୍କ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଥାଏ, ଏ ବିଷୟରେ ଆପଣ କଣ କହିବେ?
1: ବର୍ଷା ଋତୁରେ କୁକୁର କାମୁଡ଼ା ରୋଗ ବହୁତ ଆସିଥାନ୍ତି, କାରଣ କୁକୁର କାମୁଡ଼ା ବହୁତ ବଢ଼ିଯାଏ। ଆପଣ ଯଦି କୁକୁର କାମୁଡ଼ି ଦେଲା, ଜଳାନ୍ତକ ରୋଗ ନ ହେବା ପାଇଁ ପ୍ରତିଷେଧକ ଟୀକା ଓ ଇମ୍ୟୁନୋଗ୍ଲୋବୁଲିନ୍, ଏଇ ଦୁଇଟା ଯାକ ସମ୍ପୂର୍ଣ୍ଣ ମାଗଣାରେ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁଛି। ତେଣୁ ଯଦି ଆପଣଙ୍କୁ କୁକୁର କାମୁଡ଼ିଲା, ତେବେ ଆପଣ ସେଇ ଜାଗାଟା ଭଲ ଭାବରେ ସାବୁନ ଲଗାଇ 20 ମିନିଟ୍ କାଳ କଳ ଖୋଲି ଦେଇ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ଘରେ ଯେକୌଣସି ଆୟୋଡିନ୍ ସଲ୍ୟୁସନ୍ ଅଛି ତାକୁ ଲଗାଇ ଦିଅନ୍ତୁ, ଲଗାଇ ଦେଇ ମୂଲ୍ୟବାନ ସମୟ, ମୁଁ ବାରମ୍ବାର କହୁଛି, ମୂଲ୍ୟବାନ ସମୟଟା ଆପଣ ନଷ୍ଟ କରନ୍ତୁ ନାହିଁ। ଇମିଡିଏଟଲି ଆପଣ ହସ୍ପିଟାଲ ନେଇଯାଆନ୍ତୁ, ଆଉ ସବୁ ସରକାରୀ ଡାକ୍ତରଖାନାରେ ସେଟା ସମ୍ପୂର୍ଣ୍ଣ ମାଗଣାରେ ଟୀକା ଇମ୍ୟୁନୋଗ୍ଲୋବୁଲିନ୍ ମିଳୁଛି। ସେମାନେ ଆପଣଙ୍କର କ'ଣ ଦରକାର ଦେଖିକିନା ଯୋଉ ଯୋଉ ସେଡ୍ୟୁଲ୍ରେ କହିବେ, ଯୋଉ ଯୋଉ ଦିନ କହିବେ, ସେଇ ସେଇ ଦିନ ଯାଇକିନା ଆପଣ ଟୀକା ଓ ଇମ୍ୟୁନୋଗ୍ଲୋବୁଲିନ୍ ନେଇଯିବେ। ତେଣୁକରି ଆପଣ ଜଳାନ୍ତକ ରୋଗ ଆପଣଙ୍କୁ ହେବ ନାହିଁ।
0: ଏବଂ ଆଉ ଗୋଟେ କଥା କୁହାଯାଏ ଶ୍ରୋତା ବନ୍ଧୁ, ଯେ ସବୁ ରୋଗର ଚିକିତ୍ସା ଅଛି, କିନ୍ତୁ
1: ଜଳାତଙ୍କ ରୋଗର ଚିକିତ୍ସା,
0: ଜଳାତଙ୍କ ରୋଗର ଚିକିତ୍ସା ନାହିଁ। ଯଦି ରୋଗ ହେଇଗଲା ତେବେ ମୃତ୍ୟୁ ସୁନିଶ୍ଚିତ, ତାକୁ କେହି ବି ରୋକିପାରିବେ
1: ନାହିଁ।
0: ତେଣୁ ଜଳାତଙ୍କ ନ ହେବା ପାଇଁ ପ୍ରତିଷେଧକ ବ୍ୟବସ୍ଥା କରନ୍ତୁ, ଏବଂ ଯଦି କୁକୁର କାମୁଡ଼ିଲା, ବିଲେଇ କାମୁଡ଼ିଲା, ମାଙ୍କଡ଼ କାମୁଡ଼ିଲା, ସର୍ପଦଂଶନ କଲା, ତେବେ ଭୟଭୀତ ନ ହୋଇ ନିକଟସ୍ଥ ଡାକ୍ତରଖାନା ସହିତ ତୁରନ୍ତ ସମ୍ପର୍କ କରନ୍ତୁ। ଇଏ ତ ଗଲା ଡାକ୍ତର ବହୁବା ବିଶ୍ୱାସ, ବର୍ଷା ଦିନେ ଆମର ସ୍ୱାସ୍ଥ୍ୟ ସଚେତନତା ଆମେ କେତେ ନେଇପାରିବା। ଆପଣ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ବର୍ଷା ଋତୁର ସାମଗ୍ରିକ ସ୍ୱାସ୍ଥ୍ୟ ପରାମର୍ଶ କଣ ଦେବେ?
1: ମୁଁ ସମସ୍ତଙ୍କୁ ଗୋଟେ ଜିନିଷ କହିବାକୁ ଚାହେଁ ବର୍ଷା ଋତୁରେ, ପ୍ରଥମତଃ ବର୍ଷାରେ ଓଦା ହୁଅନ୍ତୁ ନାହିଁ। ଯଦି କୋଉଠି ଯାଉଛନ୍ତି, ବର୍ଷା ଆସିଲା ତାହେଲେ କୋଉଠି ଶୁଖିଲା ଜାଗାରେ ରହିଯିବା ପାଇଁ ଚେଷ୍ଟା କରନ୍ତୁ। ଆଉ ରହିଲେ ଆପଣ ଗଛ ତଳେ ରୁହନ୍ତୁ ନାହିଁ, କାହିଁକି ନା ବେଳେବେଳେ ବିଜୁଳି ମାରୁଛି, ବିଜୁଳି

0: ମାରିଲେ ଗଛ ତଳେ ରହିଲେ ସେଇଟା ଆପଣଙ୍କର ଅସୁବିଧା କରିପାରେ, ତେଣୁକରି ଆପଣ କୌଣସି ଦୋକାନରେ କି କୌଣସି ଘର ପିଣ୍ଡାରେ ଠିଆ ହେଇ ପଡ଼ନ୍ତୁ। ଯଦି ଆପଣ ଯାଉଛନ୍ତି ମନେ କରନ୍ତୁ ରାସ୍ତାରେ ବର୍ଷା ଆସିଲା, ଯଦି ବର୍ଷାରେ ଓଦା ହେଇଗଲେ ତାହେଲେ ସାଙ୍ଗେ ସାଙ୍ଗେ ଆସିକି ଘରେ ଗାଧୋଇ ଶୁଖିଲା ଲୁଗାପଟା ଚେଞ୍ଜ କରନ୍ତୁ, ଭଲରେ ମୁଣ୍ଡ ଦେହ ହାତ ପୋଛି ପକାନ୍ତୁ, ଆଉ ସବୁବେଳେ ସାବୁନରେ ଗାଧେଇବେ। ଘରେ ପଶିଲା ମାନେ ହାତ ଗୋଡ଼ ଭଲ ଭାବରେ ସାବୁନରେ ଧୋଇବେ, ଆଉ ଧୋଇକିନା ଶୁଖିଲା ଟାୱେଲରେ ପୋଛିଦେବେ। ଆଉ ଯେକୌଣସି ଖାଦ୍ୟ ଖାଇବେ ସବୁବେଳେ ଗରମ ଖାଦ୍ୟ ଖାଇବେ, ଥଣ୍ଡା ଖାଦ୍ୟ ଖାଆନ୍ତୁ ନାହିଁ।
1: ଥଣ୍ଡା ଖାଦ୍ୟ ଖାଆନ୍ତୁ, ଗରମ ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାଣି ପିଅନ୍ତୁ, ଏବଂ ଯେଉଁ ପନିପରିବା ଫଳ ବାହାରୁ ଆଣୁଛନ୍ତି ତାକୁ ଭଲ ଭାବରେ ଧୋଇ ତାକୁ ଭୋଜନ କରନ୍ତୁ। ଶ୍ରୋତା ବନ୍ଧୁ, ବର୍ଷା ଋତୁ ହେଉଛି ରୋମାଣ୍ଟିକ ଋତୁ, ପ୍ରେମ ପ୍ରଣୟ ଏବଂ ଭଲ ପାଇବାର ଋତୁ, ଏବଂ ବର୍ଷା ଋତୁ ଉପଭୋଗ କରିବା ପାଇଁ ଅନେକ ବ୍ୟକ୍ତି ଗୋଆ ଯାଆନ୍ତି, କିଏ ଲୋନାବାଲା ଯାଆନ୍ତି, କିଏ ନର୍ଥ ଇଷ୍ଟ ଯାଆନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଯଦି ଆପଣ ଭଲ ରହିବେ, ଆପଣଙ୍କ ମନ ଭଲ ଥିବ, ତେବେ ଆପଣ ବର୍ଷା ଋତୁକୁ ଉପଭୋଗ କରିପାରିବେ। ରୋଗରେ ଆପଣ ଜୀବନର କୌଣସି ମୁହୂର୍ତ୍ତ ମଧ୍ୟ ଉପଭୋଗ କରିପାରିବେ ନାହିଁ। ତେଣୁ ଜୀବନକୁ ଉପଭୋଗ କରିବାର ପ୍ରଥମ ସର୍ତ୍ତ ହେଉଛି ସ୍ୱାସ୍ଥ୍ୟ ସଚେତନତା, ଭଲ ରୁହନ୍ତୁ, ଜୀବନକୁ ଉପଭୋଗ କରନ୍ତୁ। ଆଜିର ଏହି କାର୍ଯ୍ୟକ୍ରମରେ ଡକ୍ଟର ମହୁବା ବିଶ୍ୱାସ, ଆପଣ ଆସି ବର୍ଷା ଋତୁରେ ଆମ ସ୍ୱାସ୍ଥ୍ୟର ଯତ୍ନ କିପରି ନେଇପାରିବା, ବିଶେଷ କରି ଆଗାମୀ ପାର୍ବଣ ଋତୁ ଏବଂ ବଢୁଥିବା କୋଭିଡ ସଂକ୍ରମଣ ସମୟରେ ଆମର ସ୍ୱାସ୍ଥ୍ୟ ପରାମର୍ଶ କ'ଣ ରହିବ, ସେ ବିଷୟରେ ଯେଉଁ ଭଲ ଭଲ କଥା ସବୁ କହିଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ, ଶ୍ରୋତାମାନଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ଶୁଣିଲେ ବର୍ଷା ଦିନରେ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଡାକ୍ତର ମହୁଆ ବିଶ୍ୱାସଙ୍କ ସହ ଆଲୋଚନା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଯୁଗଳ କିଶୋର ପଣ୍ଡା। ସଚେତନତା ଏବଂ ସତର୍କତା ହିଁ ସୁସ୍ଥ ନିରୋଗ ଜୀବନର ଚାବିକାଠି। ଆମେ ଯଦି ବିଭିନ୍ନ ଋତୁରେ ଦେଖାଯାଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଧ୍ୟାନ ଦେବା ଏବଂ ତାର ପ୍ରତିକାରର ବ୍ୟବସ୍ଥା କରିପାରିବା, ତେବେ ଆମେ ଋତୁଟିକୁ ମନଭରି ଉପଭୋଗ କରିବା ସହିତ ନିରାମୟ ରହିପାରିବା। ଶରୀରର ସୁସ୍ଥତା ହେଉ ଅବା ଅସୁସ୍ଥତା, ଅନେକାଂଶରେ ଆମର ଖାଦ୍ୟପେୟ ଉପରେ ମଧ୍ୟ ନିର୍ଭର କରିଥାଏ। ଋତୁ ଅନୁଯାୟୀ ମଧ୍ୟ ଖାଦ୍ୟ ବିଚାର ରହିଛି, ଅର୍ଥାତ୍ କୋଉ ଋତୁରେ କ'ଣ ଖାଇବା ଏବଂ କ'ଣ ନ ଖାଇବା ସେଇଟା ବେଶ ଜରୁରୀ। ତେବେ ବର୍ଷା ଦିନରେ ଆମର ଖାଦ୍ୟ କିଭଳି ହେବା ଦରକାର ସେ ସମ୍ପର୍କରେ ଡାକ୍ତର ଅନୁସୟା ଦାସ କ'ଣ କୁହନ୍ତି, ଆସନ୍ତୁ ଜାଣିବା।
3: ବର୍ଷା ଦିନେ ଲୋକମାନେ ପାଚନ ସଂସ୍ଥାନଗତ ରୋଗରେ ବିଶେଷ ଆକ୍ରାନ୍ତ ହେଉଥିବାର ଦେଖାଯାଇଥାଏ, ଯେପରିକି ପେଟର ଅମ୍ଳତା ବା ଏସିଡିଟି ହେବା, ଖାଦ୍ୟ ଠିକ୍ ଭାବରେ ହଜମ ନ ହେବା, ଛାତି ପାଖରେ ଖାଦ୍ୟ ଜମା ହୋଇ ରହିବା ପରି ଲାଗିବା, ସମୟ ସମୟ ବାନ୍ତି ଲାଗିବା ସହିତ ବାନ୍ତି ହେବା, ପତଳା ଝାଡ଼ା ବା ନାଳ ଝାଡ଼ା ହେବା, ଭୋକ ନ ହେବା, ପେଟ କାଟିବା, ପେଟ ଗଣ୍ଡଗୋଳ ହେବା, ଖାଦ୍ୟ ଠିକ୍ ଭାବେ ହଜମ ନ ହେବା ଆଦି ଲକ୍ଷଣ ସୃଷ୍ଟି ହୋଇଥାଏ। ଏହାର କାରଣ ଅନୁଧ୍ୟାନ କରି ଖାଉଥିବା ଖାଦ୍ୟ ତଥା ପାନୀୟ ଉପରେ ସତର୍କ ରହିବା ଦ୍ୱାରା ଏହି ରୋଗ ଗୁଡ଼ିକର ସମ୍ଭାବନା ନଥାଏ। ପେଟ ରୋଗର ମୁଖ୍ୟ କାରଣ ହୋଇଥାଏ ପାଣି ତଥା ଖାଦ୍ୟ। ସ୍ୱଚ୍ଛ ବିଶୁଦ୍ଧ ପାଣି ପିଇବା ଦ୍ୱାରା ଅନେକ ପେଟ ରୋଗର ସମ୍ଭାବନା କମି ଯାଇଥାଏ। ଏହି ଋତୁରେ ଫୁଟା ପାଣିକୁ ଛାଣି ବ୍ୟବହାର କରିବା ଦରକାର। ପାଣିକୁ ମିନିମମ 15 ମିନିଟ ପର୍ଯ୍ୟନ୍ତ ଫୁଟାଇ ଥଣ୍ଡା ହେବା ପରେ ସ୍ୱଚ୍ଛ ପରିଷ୍କାର ସୂତାର ପୁରୁଣା ଧୋତି କନା ବା ଶାଢ଼ୀ କନାକୁ ଆଠପରସ୍ତ କରି ସେଥିରେ ପାଣିକୁ ଛାଣି ଏକ ପରିଷ୍କାର ପାତ୍ରରେ ରଖିବ ଏବଂ ସେହି ପାଣିକୁ ଗୋଟିଏ ଦିନ ବ୍ୟବହାର କଲା ପରେ ବଳକା ପାଣିକୁ ଫିଙ୍ଗିଦେବ। ଏହିପରି ପ୍ରତିଦିନ ନୂଆ ପାଣିକୁ ଫୁଟାଇ ଛାଣି ବ୍ୟବହାର କରିବା ଉଚିତ, ନଚେତ ପୁରୁଣା ପାଣିରେ ସଂକ୍ରମଣର ଭୟ ରହିଥାଏ। ଅନୁଧ୍ୟାନରୁ ଜଣାପଡ଼ିଛି ଯେ ପୁରୁଣା ସୂତାର ଶାଢ଼ୀ ବା ଧୋତି କନାରେ ପାଣି ଛାଣିବା ଦ୍ୱାରା କଲେରା ଜୀବାଣୁ ଛାଣି ହୋଇ ରହିଯାଇଥାନ୍ତି। ଶାଢ଼ୀକୁ କଲେରା ଜୀବାଣୁର ଫିଲ୍ଟର ବୋଲି ମଧ୍ୟ କୁହାଯାଇଥାଏ। ପାଣି ଫୁଟାଇବା ଦ୍ୱାରା ପାଣି ଲଘୁ ହୋଇଯାଇଥାଏ, ପାଣିର ଅମ୍ଳତା ହ୍ରାସ ହୋଇଯାଇଥାଏ ତଥା ସହଜରେ ହଜମ ହେବାରେ ସାହାଯ୍ୟ କରିଥାଏ। ଏହିପରି ଖାଦ୍ୟ ପଦାର୍ଥ ରାନ୍ଧିବା ଏବଂ ସଂରକ୍ଷିତ ରଖିବା ତଥା ବ୍ୟବହାର କରିବାରେ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ରନ୍ଧା ଖାଦ୍ୟ ପଦାର୍ଥରେ ମାଛି ଯେଭଳି ନ ବସନ୍ତି ସେଥିପାଇଁ ଖାଦ୍ୟକୁ ସବୁବେଳେ ଢାଙ୍କୁଣୀ ଦେଇ ରଖିବ। ଖାଦ୍ୟକୁ ଉଷୁମ ଥିବା ଅବସ୍ଥାରେ ଖାଇବ, ଯାହାଫଳରେ ମାଛି ଦ୍ୱାରା ସଂକ୍ରମିତ ହେଉଥିବା ରୋଗ ଡିସେଣ୍ଟ୍ରି, ଡାଇରିଆ, ପେଟ ରୋଗର ସମ୍ଭାବନା ରହିନଥାଏ। ସବୁଜ ପନିପରିବା, ଫଳମୂଳ ଭଲ ଭାବରେ ଧୋଇ ପରିଷ୍କାର ପାତ୍ରରେ ରଖି ବ୍ୟବହାର କରିବ। ସାଲାଡରେ ବ୍ୟବହୃତ ହେଉଥିବା ପରିବା, କାକୁଡ଼ି, ମୂଳା, ଗାଜର, ଟମାଟୋ, ପିଆଜ, ଧନିଆ ପତ୍ର ଆଦିକୁ ଗରମ ପାଣିରେ ଧୋଇ କିମ୍ବା

0: ପଟାସ ପରମାଙ୍ଗାନେଟ ଜଳରେ ଧୋଇ କଞ୍ଚା ବ୍ୟବହାର କରିବ। ରନ୍ଧା ଯାଉଥିବା ପରିବା ଅପେକ୍ଷା କଞ୍ଚା ଖିଆଯାଉଥିବା ଫଳ ତଥା ସାଲାଡ଼ ପରିବା ଏବଂ ଫଳ ଆଦିକୁ ଦୋଷମୁକ୍ତ କରିବା ପାଇଁ ବିଶେଷ ଧ୍ୟାନ ଦେବା ଉଚିତ, କାରଣ ରନ୍ଧା ଯାଉଥିବା ପରିବା ନିଆଁରେ ସିଝିବା ଦ୍ୱାରା ସେଥିରେ ଥିବା ସଂକ୍ରମିତ ଜୀବାଣୁ ମରିଯାଇଥାନ୍ତି। ଏହି ସମୟରେ ବର୍ଷାରେ ଭିଜିବା ଦ୍ୱାରା ବାୟୁରେ ଜଳକଣା ଅଧିକ ରହିବା ଦ୍ୱାରା ଲଗାଣ ବର୍ଷା ଦ୍ୱାରା ପରିବେଶ ଆର୍ଦ୍ର ଦ୍ୱାରା ସୂର୍ଯ୍ୟ କିରଣ ମନ୍ଦ ତଥା ମାଟି ସନ୍ତସନ୍ତିଆ ରହୁଥିବାରୁ ଲୋକମାନେ ଥଣ୍ଡା ସର୍ଦ୍ଦି କାଶ ଶ୍ୱାସ ଜ୍ୱର ଇତ୍ୟାଦି ରୋଗରେ ପଡିବାର ସମ୍ଭାବନା ଅଧିକ ଥାଏ। ତେଣୁ ଫ୍ରିଜରେ ଥିବା ଖାଦ୍ୟ ପଦାର୍ଥ ଆଇସକ୍ରିମ କୋଲ୍ଡ୍ରିଙ୍କ ଆଦି ବ୍ୟବହାର କରିବା ଅନୁଚିତ। ବଜାରରେ ମିଳୁଥିବା ବିଶେଷ କରି ରାସ୍ତା କଡ଼ରେ ଖୋଲାରେ ମିଳୁଥିବା ବାସି ତଥା ସଂକ୍ରମିତ ଦହିବରା ଆଳୁଦମ ତେଲଛଣା ପଦାର୍ଥ ଗୁପଚୁପ ଚାଓମିନ ଆଇସକ୍ରିମ ଇତ୍ୟାଦି ଖାଇବା ଦ୍ୱାରା ପେଟ ରୋଗ ଡାଇରିଆ ଅତିସାର କଲେରା ଡିସେଣ୍ଟ୍ରି ଆଦି ରୋଗ ବ୍ୟାପିବାର ସମ୍ଭାବନା ରହୁଥିବାରୁ ସେସବୁର ବ୍ୟବହାର ବିଲକୁଲ ନ କରିବା ଉଚିତ। ବର୍ଷା ଦିନେ ଖାଦ୍ୟ ପଦାର୍ଥ ଗୁଡିକ ଲଘୁ ତଥା ସୁପାଚ୍ୟ ହେବା ଆବଶ୍ୟକ। ତେଲ ମସଲା ବେସର ବଟା ତରକାରୀ ତେଲ ଛଣା ପଦାର୍ଥ ଗରିଷ୍ଠ ଆହାର ଫ୍ରିଜରେ ରଖାଯାଇଥିବା ପଦାର୍ଥ ବର୍ଷା ଦିନେ ବର୍ଜନ କରିବା ଉଚିତ। ବାସି ଖାଦ୍ୟଦ୍ରବ୍ୟ ବାସି ପଖାଳ ଖଟା କାଞ୍ଜି ଛତୁଆ ଗୁରୁପାକ ଖାଦ୍ୟ ଅତି ସ୍ନିଗ୍ଧ ତଥା ମଧୁର ଖାଦ୍ୟ କଞ୍ଚା ଚୁଡ଼ା ମାଛ ମାଂସ ଶ୍ୱେତସାର ଜାତୀୟ ଖାଦ୍ୟ ଅଧିକ ସେବନ କରିବା ସୋରିଷ ମସଲା ଲଙ୍କା ତେଲ ଛଣା ଦ୍ରବ୍ୟ ବସା ଦହି ପାଚିଲା କଦଳୀ ଯାହାକି ଅମ୍ଳ ସୃଷ୍ଟି କରିବାର ଭୟ ଥାଏ ତଥା ବଦହ ଜମି ଅଗ୍ନିମାନ୍ଦ୍ୟ ଏସିଡିଟି ଆଦି ସୃଷ୍ଟି କରିଥାଏ ସେସବୁଠାରୁ ଦୂରରେ ରହିବା ଭଲ। ଏହିସବୁ ଖାଦ୍ୟ ପଦାର୍ଥ ଅମ୍ଳ ସୃଷ୍ଟି କରିବାରେ କାରଣ ହୋଇଥିବାରୁ ଏସବୁ ସମ୍ପୂର୍ଣ୍ଣ ପରିହାର ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ। ଉଷୁନା ଚାଉଳର ଭାତ ପତଳା ଡାଲି ସବୁଜ ପନିପରିବାର ସନ୍ତୁଳା ବା ତରକାରୀ ଖାଇବ ଶାଗ ଜାତୀୟ ଖାଦ୍ୟ କମ୍ ଖାଇବ ଏବଂ ଖାଇଲେ ତାକୁ ଭଲ ଭାବରେ ଧୋଇ ପରିଷ୍କାର କରି ଖାଇବା ଉଚିତ। ମନେ ରଖିବା ଉଚିତ ଯାହା ବ୍ୟବହାର କର ନା କାହିଁକି ସେସବୁର ଶୁଦ୍ଧତା ସ୍ୱଚ୍ଛତା ତଥା ଗୁଣବତ୍ତାକୁ ପରୀକ୍ଷା କରି ବ୍ୟବହାର କରିବା ଉଚିତ।
1: ଶ୍ରୋତବନ୍ଧୁ, ଆସନ୍ତା ସପ୍ତାହରେ ଭିନ୍ନ ଏକ ପ୍ରସଙ୍ଗକୁ ନେଇ କାର୍ଯ୍ୟକ୍ରମ ଭେଟିଦେବୁ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛୁ।

0: will depend on its compliance with international commitments under the revised GSP framework from 2027. And with that, we end this news bulletin.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: कस्टमर केयर तरफ फोन आसीथिला, कहुथिले तमरा 50,000 रिवार्ड पॉइंट्स एक्सपायर हेइजिवो। ए लिंक परथि एपीके डाउनलोड करिनियंतु।
6: ठीक लागुनी, स्कैम भी हेइ पारे।

0: ଶୁଣୁଥିଲେ ଯୋଡ଼ିନାଗର ବାଦ୍ୟ, ପରିବେଷଣ କଲେ ରବୀନ୍ଦ୍ରନାଥ ବେହେରା। ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।
6: APK।

0: ନମସ୍କାର, ସ୍ୱାଗତ ଆପଣମାନଙ୍କୁ ନାରୀ ମହଲ ପରିସରକୁ। ବଗିଚା କଥା କହିଲେ ମନରେ ଭାସି ଉଠେ ଜାତି ଜାତିକା ଫୁଲଭରା ଗୋଟିଏ ଖୋଲା ସ୍ଥାନ, ଯାହାକୁ ଦେଖିଲେ ମନ ପ୍ରଫୁଲ୍ଲିତ ହୋଇଯାଏ। ତେବେ ସହରରେ ନିଜର ଖୁସି ପାଇଁ ଅନେକ ଲୋକ ନିଜ ଛାତ ଉପରେ କିମ୍ବା ଘର ସାମ୍ନାରେ ଥିବା ଅଳ୍ପ ଜାଗାକୁ ବଗିଚାର ରୂପ ଦେବା ପାଇଁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସମୟରେ ସେମାନେ ଯେ ଖାଲି ଫୁଲ ଗଛ ଲଗାଉଛନ୍ତି ତା ନୁହେଁ, ବିଭିନ୍ନ ପ୍ରକାରର ପନିପରିବା ଗଛ ମଧ୍ୟ ଲଗାଇ ସେଥିରୁ ପନିପରିବା ତୋଳି ବେଶ ଆନନ୍ଦ ଆଉ ଆତ୍ମସନ୍ତୋଷ ଲାଭ କରୁଛନ୍ତି। କହିବାକୁ ଗଲେ ଆଜିର ସମୟରେ ବହୁ ଲୋକଙ୍କର, ବିଶେଷ କରି ମହିଳାମାନଙ୍କର, ଏହି ଛାତ ଉପରେ ବଗିଚା ହବି ବା ରୁଚିରେ ପରିଣତ ହୋଇଛି। କାହିଁକିନା ସକାଳୁ ସକାଳୁ ଉଠି ତାଜା ତଟକା ପରିବା ତୋଳି ଘର ଲୋକଙ୍କ ପାଇଁ ଖାଇବା ତିଆରି କରିବାରେ ଯେଉଁ ଖୁସି ମିଳେ ତାହା ଅନୁଭବୀ ହିଁ ଜାଣେ। ଆଉ କେତେକଙ୍କ କହିବା କଥା ଯେ ଏହାଦ୍ୱାରା ଉଭୟ ମନ ଓ ଶରୀର ସୁସ୍ଥ ମଧ୍ୟ ରହେ। ତେବେ ଛାତ ଉପରେ ବଗିଚା କରିବାକୁ ହେଲେ ଏଥିପାଇଁ କେମିତି ପ୍ରସ୍ତୁତି କରିବା ଦରକାର, ଆଉ କୋଉ କୋଉ ଦିଗ ପ୍ରତି ଧ୍ୟାନ ରଖିବା ଦରକାର, ଏମିତି ଆଉ କିଛି କଥା ଆସନ୍ତୁ ଜାଣିବା ଆମର ଆଜିର ଆଲୋଚନାରୁ। ଆଲୋଚନାର ବିଷୟ ରହିଛି ଛାତ ଉପରେ ବଗିଚା। ଆଲୋଚନା କରିଛନ୍ତି ଦିବ୍ୟ ନିବେଦିତା ପ୍ରଧାନ। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆଜିର ସମୟରେ ଏଇ ଯୋଉ ଛାତ ଉପରେ ବଗିଚା, ଏଠି ଗୋଟିଏ ସୁନ୍ଦର ପରିକଳ୍ପନା। ସିଏ ପିଲା ହୁଅନ୍ତୁ ବା ଯୁବଗୋଷ୍ଠୀ ହୁଅନ୍ତୁ ବା ବୟସ୍କ ହୁଅନ୍ତୁ, ସମସ୍ତେ ଏକୁ ନେଇକି ବେଶ ମାନେ ଆଗ୍ରହୀ କରିବା ପାଇଁ କି ଜାଣିବା ପାଇଁ କି ଏ ବିଷୟରେ। ତେବେ ପ୍ରଥମେ ଆମେ ଆପଣଙ୍କଠୁ ଏ ବିଷୟରେ କିଛି ଜାଣିବା।
1: ଛାତ ଉପରେ ବଗିଚା କରିବାଟା ସବୁଠୁ ବହୁତ ଭଲ ଜିନିଷ, ଯୋଉଟାକି ଆମର ଦେହ ପାଇଁ, ଆମର ମନ ପାଇଁ, ଆମର ସବୁ ଜିନିଷ ପାଇଁ ବହୁତ ଭଲ। ଗୋଟେ ଯଦି ଧରିନିଅନ୍ତୁ କିଛି ଗୋଟେ ଗଛ ପୋତିଲେ, ତାଠୁ କିଛି ଫଳ ପାଇଲେ ୟା ତ ଫୁଲ ପାଇଲେ, ଆମେ କେତେ ଖୁସି ହେଇଯାଉ। ସେଇଟା ନିଜେ ଅନୁଭବ କରିବା ପାଇଁ ସେଇଟା କରିବାକୁ ପଡିବ ଆପଣଙ୍କୁ। ସେଇଥିପାଇଁ ଆପଣ ଛାତ ଉପରେ ବଗିଚାଟି ଆରମ୍ଭ କରନ୍ତୁ ଆଉ ଖୁସି ପାଆନ୍ତୁ।
0: ଆଜ୍ଞା, ତେବେ କେତେ ବଡ ଛାତ ହେଲେ ଜଣେ ଛାତ ଉପରେ ବଗିଚା କରିପାରିବ?
1: ଏଇଟା ବହୁତ ବଢିଆ ପ୍ରଶ୍ନ। ଆମର 350 ସ୍କୋୟାର ଫିଟ୍ ଭିତରେ ଆପଣ ଯୋଉ କୌଣସି ବି ଗଛ ଲଗେଇ ପାରିବେ ଛାତ ଉପରେ।
0: ଆଜ୍ଞା,
1: ଏତିକି ହିଁ ଦରକାର ଆପଣଙ୍କୁ, ଅଧିକ ବେଶୀ କିଛି ଦରକାର ନାହିଁ।
0: ତେବେ ଏଇ ଯୋଉ ବଗିଚାଟିରେ ସେ କଣ ଗଛ ସବୁ ଲଗେଇ ପାରିବ?
1: ଆପଣଙ୍କର ପନିପରିବା ରହିଲା, ଫୁଲ, ଆପଣଙ୍କର ଯେତେ ସବୁ ଶାଗ ରହିଲା, ପାଳଙ୍ଗ ଶାଗ ରହିଲା, ଖଡ଼ା ଶାଗ ରହିଲା, ମୂଳା ରହିଲା, ସେସବୁ ବି ଆପଣ ଲଗେଇ ପାରିବେ। ଗଛ ବି ଲଗେଇ ପାରିବେ, ଫଳ ଗଛ ଲଗେଇ ପାରିବେ, ଲେମ୍ବୁ, କମଳା ରହିଲା, କଦଳୀ ରହିଲା, ସଜନା ଶାଗ ଆଉ ଆମ୍ବ, ଏସବୁ ଜିନିଷ ଆପଣ ଲଗେଇ ପାରିବେ। ଆପଣ ଇନ୍ଡୋର ପ୍ଲାଣ୍ଟସ୍ ବି ଲଗେଇ ପାରିବେ।
0: ଆପଣଙ୍କ କହିବା ଅନୁସାରେ ଜଣେ ନିଜର ଛାତ ଉପରେ ଫୁଲ, ପନିପରିବା, ଶାଗ, ମୁଗ, ତା ଛଡା ଫଳ ଗଛ ମଧ୍ୟ ଲଗେଇ ପାରିବ। ତେବେ ଏଇ ଯୋଉ ବଗିଚା ଟିକେ କରିବାକୁ ହେଲେ ଆମର ନିଶ୍ଚୟ ପୂର୍ବ ପ୍ରସ୍ତୁତି କିଛି କରିବା ନିହାତି ଆବଶ୍ୟକ ରହିଛି, ସେ ବିଷୟରେ ଆମେ କିଛି ଜାଣିବା।
1: ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଯୋଉଟାକି ଆମର ମାଟି, ମାଟିକୁ ନେଇକି ଆମେ କରୁ। ଗୋଟେ ଭାଗ ମାଟି, ଗୋଟେ ଭାଗ ଆମର ଭର୍ମି କମ୍ପୋଷ୍ଟ ରହିବ, ଆଉ ଗୋଟେ ଭାଗ ଆମର କୋକୋପିଟ ରହିବ। ଏଇଟା ଆମର ଗୋଟେ ବହୁତ ସିମ୍ପଲ ମିକ୍ସଚରଟେ, ସଏଲ ମିକ୍ସଚର, ଯୋଉଟାକି ଗୋଟେ ଗୋଟେ ଗୋଟେ ଭାଗରେ ଆମେ ଲଗେଇ ପାରିବା ଗଛ, ଯେକୌଣସି ବି ଗଛ ଆମେ ଆରାମସେ ଲଗେଇ ପାରିବା।
0: ଯଦି ମାଟି ଆମକୁ ଭଲ ନ ମିଳେ ବା ମାଟି ଯେତିକି ପରିମାଣର ଦରକାର ଗୋଟେ ଗଛ ଲଗେଇବା ପାଇଁ ସେତିକି ନ ମିଳିଲେ ମଧ୍ୟ ଆମେ ଏଇଥିରେ
1: ମ୍ୟାନେଜ କରିପାରିବା। ଆଉ ସବୁଠୁ ଭଲ ମାଟି ହେଉଛି ରେଡ୍ ସଏଲ, ତ ଏଇଟା ଆପଣ ଯଦି ପାଇବେ ତାହେଲେ ବି ଲଗେଇ ପାରିବେ, ଚେଷ୍ଟା କରିବେ ଆଣିବା ପାଇଁ ରେଡ୍ ସଏଲ।
0: ଆଜ୍ଞା, ଯଦି ଏଇ ଯୋଉ ଆପଣ କହିଲେ ଲାଲ ମାଟି ବା ରେଡ୍ ସଏଲ ଯଦି ନ ମିଳେ, ତାହେଲେ ସାଧାରଣ ମାଟିକୁ ମଧ୍ୟ ଆମେ କେମିତି ପ୍ରସ୍ତୁତ କରିବା, ଯାହାଦ୍ୱାରା କି ଗଛ ବା ଯାହା ବି ଆମେ

0: ଲଗେଇବା ସେଥିରେ ଭଲ ହେବ।
1: ସେଇଥିପାଇଁ ବି ଆପଣ ସେଇ ଗୋଟେ ଗୋଟେ ଗୋଟେ ଭାଗ ହିଁ ନେଇପାରିବେ ଯୋଉ କୌଣସି ବି ମାଟି ଆଣିବେ, ବାକି ଯୋଉ ଚିକ୍ଟା ମାଟି ସେଟାକୁ ଛାଡିକି କଣ ପାଇଁ ନା ସେ ପାଣି ରଖିଦବ ନିଜ ଭିତରେ କରିକି
0: ଗଛର ମୂଳକୁ
1: ଚାପିଦବ, ତ ସେଇଟାକୁ ଆଭଏଡ କରିବେ। ବାକି ବାଲି ଟିକେ ମିଶେଇ ଦେବେ, ଯୋଉଟାକି ଆମର ନର୍ମାଲ ମାଟି ସହିତ ବାଲି ଆଉ କୋକୋପେଟ ଆଉ ଭର୍ମି କମ୍ପୋଷ୍ଟ, ଆଉ ଆପଣଙ୍କର ଘରେ ଯୋଉ କିଚେନର ୱେଷ୍ଟ ବାହାରୁଛି ତାକୁ ବି ଆପଣ ମିଶେଇକି ଖତ ଭଳିଆ ବ୍ୟବହାର କରିକି ଆପଣ ତାକୁ ବି ମିଶେଇକି ଆପଣ ଲଗେଇ ପାରିବେ ଗଛ।
0: ଏଇ ଯୋଉ ଆପଣ କିଚେନ ୱେଷ୍ଟ କଥା କହିଲେ ସେଥିରେ କଣ କଣ ଆମେ ମିଶେଇ ପାରିବା?
1: ଆଜ୍ଞା, ତ ଆପଣଙ୍କର ଯେମିତି ଧରିନିଅନ୍ତୁ ଆଳୁ ଚୋପା ରହିଲା, ସବୁ ପନିପରିବା ଚୋପା ରହିଲା ଅନ୍ୟ, ତ ଅଣ୍ଡା ବି ବାହାରୁଛି, ତ ତାକୁ ମିଶେଇକି ଆପଣ କରିବେ ନା ଗୋଟେ କମ୍ପୋଷ୍ଟ ବିନ୍ ଭଳିଆ ରଖିଥିବେ, ତା ଭିତରେ ଭର୍ତ୍ତି କରିଦେବେ ଆଉ କିଛି ଶୁଖା ପତ୍ର ନେବେ। କଣ ପାଇଁ ନା ଆପଣଙ୍କର ଯୋଉ ପାଣି ପାଣି ଅଂଶଟା ଥିବ ତାକୁ ସୋକ୍ କରିବ ସେ ଶୁଖା ପତ୍ର। ଶୁଖା ପତ୍ର ଯଦି ନ ମିଳୁଛି ଆପଣଙ୍କର କାଠ ଗୁଣ୍ଡ ଆପଣ ପକେଇ ପାରିବେ, ପାଉଡର ଆସୁଛି ୟା ତ ଚିପ୍ସ ଆସୁଛି ସେ ଯୋଉ କାଠ ଗୁଣ୍ଡର ତାକୁ ଆପଣ ପକେଇ ପାରିବେ। ସେଗୁଡାକ ପାଣି ଟାଣି ନେଲେ ସେ କଣ ନା ଗନ୍ଧ ହବନି, ଆଉ ଆପଣ ଟିକେ ଟିକେ ସେ ଡବାକୁ ଟିକେ ଟିକେ କଣା କରିଦେଇଥିବେ, ତା ପାଇଁ କଣ ହବ ନା ପବନଟା ସର୍କୁଲେଟ୍ ହଉଥିବ ତା ଭିତରେ, ତ ସେ ପଚିବନି, ଆଉ ଆପଣଙ୍କର କଣ ହବ ଖତ ହବା ଷ୍ଟାର୍ଟ ହବ ଧୀରେ ଧୀରେ। ତଳ ଉପର କରିକି ତାକୁ ଘାଣ୍ଟି ଦଉଥିବେ, କାର୍ଡବୋର୍ଡ ଯୋଉଟା ଆସୁଛି ତାକୁ ବି ଆମେ ସେ ଯୋଉ ଶୁଖା ପତ୍ର ନ ମିଳୁଛି ଯଦି ଆପଣଙ୍କୁ କାର୍ଡବୋର୍ଡ ବି ଆପଣ ପକେଇ ପାରିବେ।
0: ଆଜ୍ଞା, ଏଇ ଯୋଉ କୋକୋପିଟ,
1: ଆଜ୍ଞା
0: ସେ ବିଷୟରେ ଟିକେ କହିବେ।
1: କୋକୋପିଟ ହେଲା ଆମର ଯୋଉ ନଡିଆ କତା ଯୋଉ ରହୁଛି ତାର ହିଁ ଛୋଟ ଛୋଟ ପାଉଡର ଫର୍ମରେ ତାକୁ କରାହଉଛି, ତାକୁ ବଜାରରେ ଆପଣ ପାଇପାରିବେ କ୍ୟୁବ କ୍ୟୁବ ଭାବରେ ମିଳୁଛି। ଛୋଟିଆ ଗୋଟେ କ୍ୟୁବ ଆଣିଲେ ତାକୁ ପାଣିରେ ବତରେଇ ଦେବେ, ବତରେଇ ଦେଲା ବେଳକୁ ସେ ପୁରା ଫୁଲିଯିବ, ବହୁତ ହି ହେଇଯିବ, ତାକୁ ଆପଣ କଣ କରିବେ ନା ନେଇକି ଟିକେ ଟିକେ ଲଗେଇବେ, ସେଟା ଜାଗା ବି କମ ନବ, ଆପଣଙ୍କର ହାଲକା ବି, ଯେହେତୁ ସବୁ କୁଣ୍ଡରେ ଭର୍ତ୍ତି କରିକି ଆପଣ ନିଜେ ନିଜେ ହିଁ ସବୁ ରଖିପାରିବେ।
0: ଆଜ୍ଞା, ଏଇ ଯୋଉ କୋକୋପିଟ୍ଟି ଆମେ କୋଉଠୁ ପାଇବା?
1: ସବୁ ମାର୍କେଟରେ ମିଳୁଛି, ଅନଲାଇନ୍ ବି ମିଳୁଛି ଆପଣଙ୍କର, ଆଉ ଆଇସିଆର୍ ଯୋଉ ଆମର ଅଛି ସେଣ୍ଟ୍ରାଲ ହର୍ଟିକଲଚର ଏକ୍ସପେରିମେଣ୍ଟାଲ ଷ୍ଟେସନ, ସେଠି ବି ଆପଣ ଯାଇକି ନେଇପାରିବେ।
0: ଆଜ୍ଞା, ଆଉ ଗୋଟିଏ କଥା ଆପଣ କହିଲେ ଭର୍ମି କମ୍ପୋଷ୍ଟ, ଏଇଠି କଣ ଆଉ ଏଇଠିକୁ ଆମେ କେମିତି ପାଇବା?
1: ଜିଆ ଖତ କୁହନ୍ତି ଆକୁ, ତ ସେଇଟା ଆମର ସେଇ ମାର୍କେଟରେ ବି ମିଳିପାରିବ ଆପଣଙ୍କର, ଆଉ ଅନଲାଇନ୍ ବି ମିଳୁଛି, ଆଉ ସେମିତି ସେ ଯୋଉ ଚେସ୍ରେ ମୁଁ ଯୋଉ କହିଲି ପୂର୍ବରୁ କି ସେଣ୍ଟ୍ରାଲ ହର୍ଟିକଲଚର ଏକ୍ସପେରିମେଣ୍ଟାଲ ଷ୍ଟେସନ, ସେଇଠି ବି ମିଳୁଛି, ଆପଣ ଯାଇକି ନେଇପାରିବେ।
0: ଆଜ୍ଞା, ଗଛ ଲଗେଇବା ପୂର୍ବରୁ ମାଟି କେମିତି ପ୍ରସ୍ତୁତ କରିବା ସେ ସମ୍ପର୍କରେ ଆପଣ ତ ବହୁତ ସୁନ୍ଦର ଭାବରେ ବୁଝେଇକି କହିଦେଲେ। ତେବେ ଛାତ ଉପରେ ବଗିଚା କଲେ ଛାତ ଉପରେ ତ ଚାପ ପଡିବାର ସମ୍ଭାବନା ରହିଛି ଏବଂ ଛାତ ଖରାପ ହେବାର ମଧ୍ୟ ସମ୍ଭାବନା ରହିଛି, ତେବେ ଏଇ ସମସ୍ୟାକୁ ସମାଧାନ ଆମେ କେମିତି କରିବା?
1: ଏଇଟା ବହୁତ ହି ବଢିଆ ପ୍ରଶ୍ନଟିଏ ଆପଣଙ୍କର। ଯୋଉମାନେ ଗଛ ପ୍ରିୟ, ଗଛ ଲଗେଇବାକୁ ବହୁତ ଚାହାନ୍ତି, ତାଙ୍କର ଏଇ ଜିନିଷଟା ମେନଲି ଥାଏ କ୍ୱେଶ୍ଚିନ୍ କି ଆମର କେମିତି କଲେ ଆମର ଛାତ ଖରାପ ହବନି, ତ ତାକୁ ଆମେ କଣ କରିବା ନା ୱାଟର ପ୍ରୁଫିଂ ଟିକେ ଦବା ଯୋଉଥିରେ କି ପାଣିଟା ଲିକ୍ ହବନି ତଳକୁ। ଆଉ ଗୋଟେ ସବୁଠୁ ଭଲ ଜିନିଷ ହେଲା କି ଆମର ମାଟି ଜାଗାରେ କୋକୋପିଟ୍ଟା ବ୍ୟବହାର କରିବା। ଆଉ ବହୁତ ଜଣଙ୍କର ଏଇଟା ରହୁଛି କି ନାଇଁ ମାଟି ନ ଲଗେଇଲେ ଆମ ଗଛଟା ଭଲ ଅମଳ ଦବନି କି ଭଲ ବଢିବନି ଫୁଲ ଦବନି, ଏମିତି କିଛି ନୁହେଁ। କୋକୋପିଟ୍ ଆଣିକି ଏକ୍ସପେରିମେଣ୍ଟ ଭାବରେ ବି ଆପଣ ଥରେ କରିକି ଦେଖନ୍ତୁ, ତାପରେ ଜାଣିପାରିବେ କି ମାଟି ସବଷ୍ଟିଟ୍ୟୁସନରେ ବି ବହୁତ ଭଲ କାମ ଦଉଛି। ତାକୁ କଣ କରିବେ ନା ଆଣିକି ଭର୍ମି କମ୍ପୋଷ୍ଟ ସହିତ ମିଶେଇକି ଆଉ ଆପଣଙ୍କର ଯୋଉ ଖତ ବନେଇଥିବେ ନିଜେ ତାକୁ ବି ମିଶେଇ ଦେବେ, ଗୋଟେ ପର୍ଲାଇଟ୍ ଆସୁଛି ଆଉ ହେଲା କିଛି ଭର୍ମିକୁଲାଇଟ୍ ଆସୁଛି ତାକୁ ବି ମିଶେଇକି ଆପଣ ଏଇଟା ଗୋଟେ ମିକ୍ସଚର କରିବେ। ଆଉ କିଛିଟା ହେଲା ଆପଣଙ୍କର ଯୋଉ ଧାନର କୁଣ୍ଡାକୁ ବି ମିଶେଇକି ଆପଣ ସେଟା ପ୍ରସ୍ତୁତ କରିପାରିବେ, ତ ତାକୁ ଆପଣ ଆରାମସେ ଗଛ ଲଗେଇ ପାରିବେ, ଯୋଉଥିରେ କି ଓଜନ ବି କମିଯିବ ଆପଣଙ୍କର, ଯୋଉଟାକି ମାଟି ପାଇଁ ବହୁତ ଓଜନ ହଉଥିଲା, ଏଇଟା ଆପଣଙ୍କର ବହୁତ ଲାଇଟ୍ ଥାଏ। ଏବେ ବଡ ଗଛ ଲଗେଇଲେ ତ ତାକୁ ହଲେଇବାକୁ ବି ଆମକୁ ବହୁତ କଷ୍ଟ ହୁଏ, ଅନ୍ୟର ସାହାଯ୍ୟ ଦରକାର, ତ ଏଇଠି କଣ ନା ଆପଣ ନିଜେ ହିଁ ଉଠେଇକି ରଖିପାରିବେ, ଆପଣଙ୍କୁ କିଛି ବି ମାନେ ଅସୁବିଧା ହବନି, ଆପଣଙ୍କ ଛାତ ବି କିଛି ଖରାପ ବି ହବନି।
0: ଆମେ ଯେତେବେଳେ ଛାତ ଉପରେ ଗଛ ଲଗଉ ସେତେବେଳେ ଆମେ ସାଧାରଣତଃ ମାଟି କୁଣ୍ଡ ହିଁ ବ୍ୟବହାର କରିଥାଉ, ନହେଲେ ସିମେଣ୍ଟ କୁଣ୍ଡ ମଧ୍ୟ ବ୍ୟବହାର କରିଥାଉ, ଏହା ମଧ୍ୟ ଛାତ ଉପରେ ଚାପ ପକେଇବାର ସମ୍ଭାବନା ବହୁତ ରହିଛି। ଆର କିଛି ବିକଳ୍ପ ରହିଛି ଯାହାକୁ କି ଆମେ ବ୍ୟବହାର କରିପାରିବା?
1: ୟା ପାଇଁ ବି ରହିଛି ଯୋଉଟାକି ଆମର ଆସୁଛି ଗ୍ରୋ ବ୍ୟାଗ, ମାର୍କେଟରେ ବହୁତ ଆଭେଲେବଲ, ବାହାରେ ବି ଆପଣ ଦେଖିପାରିବେ, ଯୋଉଠି ଆପଣ ନର୍ସରୀ ରହୁଥିବ ସେଠି ଆପଣ ଗ୍ରୀନ ଗ୍ରୀନ କଲର ରହୁ ବ୍ୟାଗ ଦେଖିପାରିବେ, ସେଟା ବହୁତ ହାଲକା। ଆପଣଙ୍କୁ ଯଦି ସେଇଟା ବି ନ କିଣିପାରୁଛନ୍ତି ତାହେଲେ ଆପଣ ଅଖା ବ୍ୟାଗ ୟା ତ ଆପଣ ସେ ଯୋଉ ସିମେଣ୍ଟ ବ୍ୟାଗ ବି ଆସୁଛି ସେଟା ବି ଆପଣ ବ୍ୟବହାର କରିପାରିବେ। ତାଠୁ ବେଶୀ ଭଲ ରହୁଛି ଆପଣଙ୍କର ଗ୍ରୋ ବ୍ୟାଗ। କଣ ପାଇଁ ନା ଗଛ ଲଗେଇଲେ ଚେରଟା ଗୁଡା ଯୋଉ ବାନ୍ଧି ହେଇକି ରୁହେ ସେ ବାନ୍ଧି ହେଇକି ରହିବନି, ସେ ବ୍ୟାଗଟା ଏମିତି ଡିଜାଇନ କରାହେଇଛି। ତ ସେଥିପାଇଁ ଆପଣଙ୍କର ଚେର ଗୁଡାକ ବହୁତ ଖୋଲି ଖୋଲି ଆଗକୁ ବଢି ଚାଲିବ, ଆପଣଙ୍କର ଗଛ ବି ବହୁତ ଭଲସେ ବଢିବ। ଆଉ ଗୋଟେ ଜିନିଷ ରହୁଛି ଆପଣଙ୍କର ଯଦି କମ୍ ଜାଗା ଅଛି, ଅତି କମ୍ ଜାଗା ଯୋଉମାନଙ୍କର ଅଛି ସେମାନେ ହେଲା ଭର୍ଟିକାଲ ଗାର୍ଡେନ ବି କରିପାରିବେ। ସେ ଭର୍ଟିକାଲ

0: ଗାର୍ଡେନ ହେଲା ଗୋଟେ ଷ୍ଟାଣ୍ଡ ଆସୁଛି ଏମିତି ମାର୍କେଟରେ, ଯୋଉଥିରେ ଆପଣଙ୍କର ଛୋଟ ଛୋଟ ଛୋଟ କୁଣ୍ଡ ଲାଗିକି ରହୁଛି, ସେଥିରେ ପାଣି ଚ୍ୟାନେଲ ବି ରହୁଛି, ଆପଣଙ୍କୁ ଅସୁବିଧା ହବନି, ପାଣିର ବି ଚିନ୍ତା କରିବା ପାଇଁ ବି ପଡ଼ିବନି। ସବୁ ଗଛ ଲଗେଇ ପାରିବେ, ଫୁଲ ଗଛ ଲଗେଇ ପାରିବେ, ଆଉ ଆପଣଙ୍କର ସେ ଯୋଉ ଲିଫି ଭେଜିଟେବଲ ସେଇଟା ଲଗେଇ ପାରିବେ,
1: ମାନେ ଯେମିତିକି ଆମର ଧନିଆ
0: ଧନିଆ ପୁଦିନା ଶାଗ ଏଇସବୁ ଲଗେଇ ପାରିବେ ଆପଣ। ତ ସେଇଟା ଗୋଟେ ବହୁତ ଭଲ ଅପସନ ରହୁଛି। ଯଦି ଆପଣ ସେଇଟା ନ କିଣନ୍ତି, ଆପଣଙ୍କୁ ଯଦି ଲାଗୁଛି କି ନାଇଁ ଏଇଟା ଅଧିକ ପଡିଯାଉଛି, ତା ପାଇଁ ହେଲା ଆପଣ ଗୋଟେ ନିଜେ କାନ୍ଥରେ କିଛିଟା ଲୁହାର ଲଗେଇବେ, ଯୋଉଥିରେ କି ଆପଣ କୁଣ୍ଡ ଆଣିକି ତାକୁ ଝୁଲେଇ ପାରିବେ।
1: ତେବେ ସବୁଠୁ ବଡ଼ କଥା ହେଉଛି ଗଛ ପାଇଁ ପାଣିର ଆବଶ୍ୟକତା ତ ବହୁତ ରହିଛି। ଅନେକ ସମୟରେ ପାଣିର ସୁବିଧା ହୁଏନି, ଠିକ୍ ଟାଇମ୍ରେ ପାଣି ଗଛକୁ ମିଳିପାରେ ନାହିଁ, ତେଣୁ ସେଇ ଯୋଉ ସମସ୍ୟାଟି ରହିଛି ତାକୁ ଦୂର କରିବା ପାଇଁ କି ହେଲେ ଆମକୁ କ'ଣ ପଦକ୍ଷେପ ନେବା ଦରକାର?
0: ଏଇଟା ସମସ୍ତଙ୍କର ସମସ୍ୟା କି ଆମର ପାଣି କେମିତି ଆମେ କମ୍ ଖର୍ଚ୍ଚ ହବ, ତ ୟାକୁ ଆମେ ନେଇକି ଯୋଉ ଆମର ମାର୍କେଟରେ ଆସୁଛି ଡ୍ରିପ୍ ଇରିଗେସନ, ତାକୁ ନେଇକି ଆମେ କରିପାରିବା। ମାର୍କେଟରେ ସେଟା ମିଳୁଛି, ଆପଣଙ୍କ ନର୍ସରୀରେ ବି ଯାଇକି ଆପଣ ନେଇପାରିବେ। ପାଇପ୍ରେ କଣା ଟାଇପ୍ର ଥିବ ଯୋଉଥିରେ କି ଆପଣଙ୍କର ଟିକେ ଟିକେ ଟିକେ ପାଣି ଚାଲୁଥିବ, ଆଉ ଆପଣଙ୍କୁ ଦରକାର ବି ପଡ଼ିବନି ଅଧିକ ମାତ୍ରାରେ ପାଣି, ତ ସେଇଟା ଗୋଟେ କରିପାରିବେ। ଆଉ ଗୋଟେ ଦେଶୀ ଯୁଗାଡ଼ ହେଲା ଆପଣଙ୍କ କ'ଣ କରିବେ ନା, ପାଣି ବଟଲ ଯୋଉ ଆପଣ ବ୍ୟବହାର କରୁଛନ୍ତି ପ୍ଲାଷ୍ଟିକ୍ ପାଣି ବଟଲ, ତାକୁ କ'ଣ କରିବେ ନା ତଳ ଆଡୁ କାଟିଦେବେ, ଆଉ ଯୋଉ କ୍ୟାପ୍ ଅଛି ସେ କ୍ୟାପ୍ଟାକୁ ଲଗେଇକି ରଖିଥିବେ, ତା ଭିତରେ ଟିକେ ଛୋଟିଆ କଣାଟେ କରିଦେବେ, ଆଉ ତାକୁ ମାଟି ଭିତରେ ଏମିତି ପୋତିଦେବେ, ଆଉ ପାଣିଟା ଦେଇ ଦେଇକି ଛାଡି ଦେଇଥିବେ। ତ ସେ ଧୀରେ ଧୀରେ ଧୀରେ ଧୀରେ ସେ ମାଟି ଉପରେ ପାଣି ଯାଉଥିବ, ଆଉ ଆପଣଙ୍କୁ ଚିନ୍ତା ବି ନଥିବ କି ମୋ ଗଛଟା ମରିଯିବ କି ନାହିଁ।
1: ଆଚ୍ଛା, ଆମେ ଯୋଉ ଫୁଲ ଗଛ ଲଗାଉଛୁ, ଫଳ ଗଛ ଲଗାଉଛୁ ବା ପନିପରିବା ଲଗାଉଛୁ, ଏଇସବୁ ପାଇଁ କି କ'ଣ ଭିନ୍ନ ଭିନ୍ନ ଭାବରେ ମାଟି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି?
0: ସେମିତି ତ କିଛି ଦରକାର ନାହିଁ, ବାକି ଆପଣଙ୍କର ଯେମିତିକି ବଡ଼ ଗଛ, ଧରିନିଅନ୍ତୁ ଆପଣ ଡାଳିମ୍ବ ଗଛ ଲଗେଇଲେ, ଆମ୍ବ ଗଛ ଲଗେଇଲେ, ପିଜୁଳି ଗଛ ଲଗେଇଲେ, ତା ପାଇଁ ଆପଣ ଧରିନିଅନ୍ତୁ ମାଟି କମ୍ ବ୍ୟବହାର କଲେ, ଯଦି କୋକୋପିଟ୍ର ମାତ୍ରା ବଢ଼େଇ ଦେବେ, ନହେଲେ ଆପଣଙ୍କର ସେ ଯୋଉ ଯାହା ପ୍ରସ୍ତୁତ କରିଥିବେ ନିଜେ କମ୍ପୋଷ୍ଟ କରିକି ଖତ ଗୁଡାକ, ସେଇଟା ଆପଣ ପକେଇ ପାରିବେ ଅଧିକ ମାତ୍ରାରେ।
1: ଆଜ୍ଞା,
0: ତ ସେମିତି ଟିକେ ଟିକେ ମାତ୍ରା ବଢ଼େଇ ଦେବେ, ବାକି ଆଉ କିଛି ଏମିତି ବିଶେଷ କିଛି ଚେଞ୍ଜ କରିବା ଦରକାର ପଡ଼ିବନି।
1: ଖାଲି ତ ଆମେ ଗଛ ଲଗେଇଦେଲେ ହେବନି, ତାର ଯତ୍ନ ନେବା ମଧ୍ୟ ଦରକାର। ଅନେକ ସମୟରେ ଗଛରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ, ପୋକ ମଧ୍ୟ ଲାଗିଥାଏ, ତେବେ ଏଇ ଯୋଉ ରୋଗ ପୋକକୁ ଦମନ କରିବା ପାଇଁ କି ବା ଏଇ ଯୋଉ ସମସ୍ୟାଟି ହୁଏ ତାକୁ ଦୂର କରିବା ପାଇଁ କି ଆମେ କ'ଣ କରିବା?
0: ଆମେ ରାସାୟନିକ ଜିନିଷ ନ ବ୍ୟବହାର କରିକି ବଜାରରେ ମିଳୁଥିବା ନିମ୍ ଅଏଲ୍, ଯୋଉଟାକି ଆପଣ ସ୍ପ୍ରେ କରିପାରିବେ, ଗୋଟେ ଲିଟର ପାଣିରେ 5 ml ନିମ୍ ଅଏଲ୍ ମିଶେଇକି ଆପଣ ସ୍ପ୍ରେ କରିପାରିବେ, ନହେଲେ ତ ଆପଣ ମୂଳରେ ଦେଇପାରିବେ ତାକୁ, ତ କିଛି ଅସୁବିଧା ହବନି। ସେ ଯାହା ବି ରୋଗ ପୋକ ଥିବ ଆପଣଙ୍କର ସେଟା ଶେଷ ହେଇଯିବ। ଆଉ ଗୋଟେ ଜିନିଷ ହଉଛି ଆମର ଅର୍ଗାନିକ ଫାର୍ମିଂରେ କିଛିଟା ଟେକ୍ନିକ୍ ଅଛି, ଯୋଉଟାକି ଆମର ଘରେ କମ୍ ଖର୍ଚ୍ଚରେ କେମିତି ବନେଇ ପାରିବା। 5 ଲିଟର ପାଣି ନେବେ, ସେଠି ହେଲା ଆପଣ ହେଲା ଅରଖ, ନିମ୍ବ, ଆଉ ହେଲା ଲଙ୍କା, ଶୁଖା ଲଙ୍କା, ତାକୁ ନେଇକି ବଏଲ କରିଦେବେ, ମାନେ ଫୁଟେଇ ଦେବେ। ଫୁଟେଇକି ଆପଣ କିଛି ଟାଇମ ମାନେ ଧରିନିଅନ୍ତୁ ଅଧଘଣ୍ଟା ଫୁଟେଇଲେ, କଲର୍ଟା ଚେଞ୍ଜ ହେଇଗଲା ପରେ ଆପଣ ଥଣ୍ଡା ହବାକୁ ଛାଡିଦେବେ। ତାପରେ ଆପଣ ତାକୁ ଗୋଟେ ଛୋଟ ଛୋଟ ବଟଲରେ ଛାଣିକି ରଖିନେବେ, ଯେତେବେଳେ ଆପଣଙ୍କୁ ଟାଇମ୍ ମିଳିବ ସେତେବେଳେ ଆପଣ ସ୍ପ୍ରେ କରି ପକେଇବେ। ତା ପାଇଁ କ'ଣ ହବ ନା, ଆପଣଙ୍କର ଯେତେ ବି ରୋଗ ପୋକ ହଉଛନ୍ତି, ଆଉ ତ ଇନସେକ୍ଟ ବି ଆସୁଛନ୍ତି, ଯେମିତି ମାଛି ମଶା ହେବେନି ଆପଣଙ୍କର, ଆଉ ଅଣ୍ଡା ବି ଯୋଉଟା ଦଉଛନ୍ତି ସେଗୁଡାକ ବି ନଷ୍ଟ ହେଇଯିବ, ଏଇ ଜିନିଷଟା ବ୍ୟବହାର କରିପାରିବେ। ଆଉ ଗୋଟେ ଜିନିଷ ରହୁଛି ଆମର ଗୋଟେ ଏଗ୍ ଟନିକ ବୋଲି ଆସୁଛି, ଯୋଉଟାକି ଅଣ୍ଡା ଆଉ ଲେମ୍ବୁକୁ ନେଇକି ଆମେ କରୁ। ଅଣ୍ଡା ହେଲା ଧରିନିଅନ୍ତୁ 5ଟା ନେଲେ, ଆଉ ଲେମ୍ବୁ ହେଲା ଧରିନିଅନ୍ତୁ 7-10ଟା ନେଲେ, ତାକୁ କ'ଣ କରିବେ ନା କାଟି କାଟି ପୁରା ଚିପୁଡ଼ି ନେବେ ଲେମ୍ବୁକୁ, ଆଉ ଗୋଟେ ଜାର୍ରେ ନହେଲେ ଗୋଟେ ଡବାରେ ଭର୍ତ୍ତି କରିନେବେ, ପାଣି ଟିକେ ମିଶେଇ ଦେବେ। ପାଣି ସେଟା ଏମିତି କରିବେ ଫୁଟା ପାଣି ଆପଣ ବଏଲ କରିଥିବେ, ଯୋଉଟାକି ଆପଣଙ୍କର କିଛି ବି ଅନ୍ୟାନ୍ୟ ରୋଗ ଜୀବାଣୁ ନଥିବ। ଆଉ ଅଣ୍ଡା କିଛିଟା ଭାଙ୍ଗି ଦେଇକି ଆପଣ ତା ଦେହରେ ମିଶେଇ ଦେବେ, ଚପା ସହିତ, ଚପାକୁ ବି ଗୁଣ୍ଡ କରିକି ଆପଣ ପକେଇ ପାରିବେ। ତାକୁ ଆପଣ କ'ଣ କରିବେ ନା ଜାର୍ଟାକୁ ବନ୍ଦ କରିଦେବେ କି ବଟଲର କ୍ୟାପ୍କୁ ଦେଇଦେବେ, ଦେଇକି ତାକୁ ଗୋଟେ ସପ୍ତାହ ଯାଏଁ ଛାଡିଦେବେ। ଛାଡିଦେଲା ପରେ ସେ କ'ଣ ହବ ନା ଫର୍ମେଣ୍ଟ ହେଇଯିବ, ହେଇସାରିଲା ପରେ କ'ଣ କରିବେ ନା ସେ ପାଣିଟାକୁ ଢାଳିକି ଆପଣ ପକେଇ ପାରିବେ। ତ ସେଥିରେ କ'ଣ ହବ,
1: ଗଛ ମୂଳରେ
0: ଆପଣ ଦେଇପାରିବେ, ଦେଲେ କ'ଣ ହବ ନା ଆପଣଙ୍କର ଗଛ ବହୁତ ବହୁତ ସୁନ୍ଦର ଭାବରେ ଫଳ ଆଉ ଫୁଲ ଦେବ, ଯୋଉଥିପାଇଁ କି ଆପଣ ଦେଖିପାରିବେ ଡିଫରେନ୍ସ ଫିଲ୍ କରିପାରିବେ କି ଆପଣଙ୍କର ଏଇ ଜିନିଷଟା ଦେଇସାରିଲା ପରେ କେତେ ଆସୁଛି ଆପଣଙ୍କର ଫଳ ଆଉ ଫୁଲ, ଆଉ ତା ପୂର୍ବରେ କେତେ ଆସୁଥିଲା।
1: ଆଜ୍ଞା, ଆଉ ଗୋଟିଏ କଥା ଆମେ ଲକ୍ଷ୍ୟ କରିଛୁ, ଅନେକ ସମୟରେ ଆମେ ଗଛ ଲଗେଇ ଦଉ, ତାର ଆମେ ଯତ୍ନ ନଉ, କିନ୍ତୁ ଆମେ ଯୋଉ ଆଶା କରିଥାଉ ସେଇ ଅନୁରୂପ ଫଳ ମିଳେନି ବା ଫଳ ମୁଠୁ ଧରେ ବି ନାହିଁ। ତେବେ ୟାର ବି କିଛି ଉପାୟ ରହିଛି କି ୟାକୁ ଦୂର କରିବା ପାଇଁ?
0: ଆଜ୍ଞା, ଯୋଉ ଗଛରେ ଫଳ ୟା ଫୁଲ ହଉ ନଥାଏ

0: କିଛି ନା କିଛି ଗୋଟେ ଏମିତି କିଛି ଜିନିଷ ଥିବ ଯୋଉଥିପାଇଁ କି ହଉନି, ଆମେ ଜାଣିପାରୁନି। ତ ପ୍ରଥମତଃ ଦେଖିବା କି ଆମେ ଯୋଉ ସଏଲ ମିକ୍ସଚରଟା ନେଇଛୁ ସେଟା ଭଲ ଭାବରେ ଆମେ ପ୍ରସ୍ତୁତ କରିଛୁ ନା ନାହିଁ,
1: ଆଜ୍ଞା,
0: ତା ପାଇଁ ହେଲା ସେ ଭଲସେ ବଢି ପାରୁଛି ନା ନାହିଁ। ଯଦି ସେଇଟା ଠିକ ଅଛି ତାହେଲେ ରୋଗ ଆଉ ପୋକ ଭିତରେ କିଛି ନା କିଛି ଗୋଟେ ଅସୁବିଧା ଥିବ ଯୋଉଥିପାଇଁ କି ସେ ଗଛଟା ଭଲସେ ବଢି ପାରୁନି। ତ ସେଇଟା ଆମେ ଭଲସେ ଯାଞ୍ଚ କରିକି ଦେଖିବା ଜାଣିବା, ତା ସେ ଜିନିଷର ସମାଧାନ କରିବା ପାଇଁ ଆପଣ କିଛି ବି ଆଣିକି ପକେଇ ପାରିବେ। ଯେମିତିକି ଏବେ ମାଟିର ମିକ୍ସଚର ଯଦି ଆପଣଙ୍କର ଭୁଲ ଅଛି କି କଣ ଆଉ ଟିକେ ମିଶେଇବାର ଅଛି ତ ଆପଣ ସେଟା ପକେଇ ପାରିବେ, କିମ୍ବା ଆପଣଙ୍କ ରୋଗ ପୋକ ଲାଗିଛି ତ ତା ପାଇଁ ଆପଣ କଣ ପକେଇଲେ ସେ ଗଛଟା ଭଲସେ ବଢିପାରିବ ସେଟା ବି ଆପଣ ଦେଖିପାରିବେ,
1: ଆଜ୍ଞା। ଆଉ ଗୋଟିଏ କଥା ଆମେ ଶୁଣିଥାଉ ପଲିନେସନର, ସେଇଠି କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ତାକୁ ଆମେ କେମିତି କରିବା?
0: ଯେତେବେଳେ ଫୁଲ ବେଶୀ ଆସିଯାଏ ତ ସେତେବେଳେ ଆମର ଆପଣ ଦେଖିପାରିବେ ପ୍ରଜାପତି କିମ୍ବା ମହୁମାଛି ସେଗୁଡାକ ବେଶୀ ଆସିଯାଆନ୍ତି। ସେମାନେ ହିଁ ନ୍ୟାଚୁରାଲ ପଲିନେସନର ଏଜେଣ୍ଟ ଗୁଡାକ। ସେମାନେ କଣ କରନ୍ତି ନା ସେ ଗୋଟେ ଫୁଲରୁ ଆଉ ଗୋଟେ ଫୁଲ ଯାଆନ୍ତି, ସେଇଥିରେ ପଲିନେସନଟା ଷ୍ଟାର୍ଟ ହେଇଯାଏ। ଯେହେତୁ ଆମର ସହର ବଢି ଚାଲିଛି ସେଇଥିପାଇଁ ପ୍ରଦୂଷଣ ବେଶୀ ବଢି ଚାଲିଛି, ସେଇଥିପାଇଁ ଆମର ଏଇ ପ୍ରଜାପତି ଗୁଡାକ ଦେଖାଯାଉନାହାନ୍ତି, ଲୁପ୍ତ ହେଇ ଚାଲିଲେଣି ଧୀରେ ଧୀରେ। ତ ଆମେ କଣ କରୁଛୁ ନା ଏବେ ନିଜେ ନିଜେ ହିଁ ଆର୍ଟିଫିସିଆଲ ପଲିନେସନ କରୁଛୁ, ହାତରେ ଛିଣ୍ଡେଇକି ଆମେ ତାର ପଲିନେସନ କରିପାରିବେ ବିନା ଆପଣଙ୍କର ପ୍ରଜାପତି ହଉ କି ମହୁମାଛି ହଉ ସେଗୁଡାକ ନ ଥାଇକି ବି ଆପଣ ଆର୍ଟିଫିସିଆଲ ପଲିନେସନ କରିପାରିବେ,
1: ଆଜ୍ଞା। ଆମ ଜୀବନ ଉପରେ ଋତୁର ଯେମିତି ପ୍ରଭାବ ରହିଛି ସେମିତି ଗଛ ଉପରେ ମଧ୍ୟ ବିଭିନ୍ନ ଋତୁର ପ୍ରଭାବ ରହିଛି, ତେବେ ଏଇ ଋତୁ ଅନୁଯାୟୀ ଆମେ ଗଛର କେମିତି ଯତ୍ନ ନେବା?
0: ଶୀତ, ଖରା ଆଉ ବର୍ଷା ଏଇ ତିନିଟା ଋତୁ ବିଶେଷ କରିକି ଆମର ରହୁଛି, ତ ଗଛମାନଙ୍କ ପାଇଁ ବି ଏଗୁଡାକ ବହୁତ ହି ମୂଲ୍ୟବାନ। ସେଇଥିପାଇଁ ଆମେ କଣ କରିବା ନା ଖରା ମାସରେ ଆମର ସବୁଠୁ ଅଧିକ ଖରା ବଢ଼ିଲେ ଝାଉଁଳି ଯାଉଛି ଗଛ, ତା ପାଇଁ ଆମେ ଗୋଟେ ସେଡ୍ ନେଟ୍ ଦେବା ଯୋଉଟା କି ଆପଣଙ୍କର ନର୍ସରୀରେ ମିଳିଯିବ, ତ ମାର୍କେଟରେ ଅନଲାଇନ୍ରେ ସବୁ ଜାଗାରେ ମିଳୁଛି। ଆପଣ ଆରାମସେ ଗୋଟେ ଏମିତି ନେଟ୍ ଦେଇପାରିବେ ଯୋଉଥିପାଇଁ କି ଆପଣଙ୍କର ଖରା ଡାଇରେକ୍ଟ ବାଜିବନି, ଝାଉଁଳିବନି ଗଛ। ଆଉ ଆପଣ ଟିକେ ଟିକେ ପାଣି ଯୋଉଟା ମୁଁ କହିଲି କି ସେ ଯୋଉ ବଟଲ କାଟିକି ଆପଣ ବ୍ୟବହାର କରିପାରିବେ, ସେଇଟା ଆପଣ ଖରା ମାସରେ ବେଶୀ କରିଲେ ଆପଣଙ୍କୁ ଭଲ ଲାଗିବ କି ହଁ ମତେ ଟେନସନ ନାହିଁ, ଠିକ ଅଛି ମୋ ଗଛ ଭଲ ଅଛନ୍ତି, ସେଇ ଜିନିଷଟା ଆପଣ କରିପାରିବେ। ଆଉ ବର୍ଷା ମାସରେ ଅଧିକ ବର୍ଷା ପାଣି ଯେମିତି ନ ଜମୁ କୁଣ୍ଡରେ, ତାକୁ ଆପଣ ପୂର୍ବରୁ କଣ କରିବେ ନା କୁଣ୍ଡର ଗାତ ଗୁଡାକ ଯଦି ବନ୍ଦ ହେଇଯାଇଥିବ ତାକୁ ଟିକେ ଭଲସେ ସଫା କରି ନେଇଥିବେ, ତାହେଲେ ପାଣି ଗୁଡାକ ଯୋଉ ଅଧିକ ହେଇଯାଇଥିବ ସେ ପାଣି ଗୁଡାକ ଡ୍ରେନ୍ ଆଉଟ୍ ହେଇଯିବ। ଆଉ ଶୀତ ମାସ ପାଇଁ ଏମିତି ବିଶେଷ କରିକି କିଛି ଏମିତି ଇଏ ନାହିଁ, ତ ଆପଣ ସେଇଟା ପାଇଁ ଚିନ୍ତା କରିବା କିଛି ଦରକାର ନାହିଁ। ଆଉ ଅଧିକ ଥଣ୍ଡା ଯଦି ହଉଛି ବିଶେଷ କରିକି ଏମିତି କିଛି ଅସୁବିଧା ହବନି।
1: ଜଣେ ଯଦି ଏମିତି ନିଜ ମନ ଖୁସି ପାଇଁ କି ଛାତ ଉପରେ ବଗିଚାଟିଏ କରୁଛି ସେ ତ ଭିନ୍ନ କଥା, ଯଦି ଆକୁ କିଏ ନିଜର ପ୍ରଫେସନ ବା ବୃତ୍ତି ଭାବରେ ନିଏ ଏବଂ ଏଥିପାଇଁ କି ସେ କିଛି ଟ୍ରେନିଂ ବା ତାଲିମ ଦରକାର କରେ, ତେବେ ତାଲିମ ତାକୁ ମିଳିପାରିବ କି?
0: ଆଜ୍ଞା, ନିଶ୍ଚିତ ଭାବରେ। ଏଇଟା ଆମର ସ୍କିମ୍ ଆସୁଛି କିଛିଟା ଗଭର୍ଣ୍ଣମେଣ୍ଟର ବି ସ୍କିମ୍ ଆସିଛି କି ଆମେ କେମିତି ରୁଫ୍ଟପ୍ ଗାର୍ଡେନ୍ଟା କରିପାରିବା, ମାନେ ଛାତ ଉପରେ ବଗିଚା କେମିତି କରିପାରିବା। ଆଉ ଗୋଟେ ସବୁଠୁ ଭଲ ଜିନିଷ ହେଲା ଯେଉଁମାନେ ହେଲା କଟକ ଭୁବନେଶ୍ୱରରେ ରହୁଛନ୍ତି ତାଙ୍କ ପାଇଁ ହେଲା ଆମର ଚେସ୍ ମାନେ ସେଣ୍ଟ୍ରାଲ ହର୍ଟିକଲଚର ଏକ୍ସପେରିମେଣ୍ଟାଲ ଷ୍ଟେସନ, ସେଇଠି ବି ଟ୍ରେନିଂ ଦିଆଯାଏ କି ଛାତ ଉପରେ କେମିତି ଗଛ ଆପଣ ଲଗେଇ ପାରିବେ, କେମିତି ଆପଣ ଭଲ ଫଳ ଆଉ ଫୁଲ ପାଇପାରିବେ ବିନା ସାର ରାସାୟନିକ ଜିନିଷ ବ୍ୟବହାର କରିକି, ସେଗୁଡାକ ଆପଣଙ୍କୁ ଟ୍ରେନିଂ ମିଳିଯାଏ,
1: ଆଜ୍ଞା। ଆଉ ଗୋଟିଏ ରହିଛି ବଡ଼ କଥା, ଗଛଟିଏ ଲଗେଇବାକୁ ହେଲେ ମଞ୍ଜିର ଆବଶ୍ୟକତା ତ ନିହାତି ରହିଛି, ଭଲ ମଞ୍ଜିଟିଏ ହେଲେ ଭଲ ଗଛଟିଏ ହେବ, ତେଣୁ ଆମେ ଯୋଉ ମଞ୍ଜି ବ୍ୟବହାର କରିବା ବା ଗଛ ଲଗେଇବା ପାଇଁ କି ତାହା ଭଲ ସେଇଟା ରୋଗ ମୁକ୍ତ ବୋଲି ଆମେ କେମିତି ଜାଣିବା, ଏବଂ ଯଦି ତା ଦେହରେ କିଛି ଅସୁବିଧା ଥାଏ ଆମେ ତାକୁ କେମିତି ଦୂର କରିପାରିବା?
0: ଫାର୍ଷ୍ଟ ହେଲା ଆମେ କଣ କରିବା ନା ଯେତେବେଳେ ଆମେ ମଞ୍ଜିଟିଏ ଆଣୁଛୁ ତାକୁ ଆମେ ବିଶୋଧନ କରିବା, ତାପରେ ଆମେ କଣ କରିବା ନା ଚାରା ଭାବରେ ଆମେ ତାକୁ ଲଗେଇବା,
1: ଆଜ୍ଞା।
0: ତ ଲଗେଇଲା ପରେ ଆମେ ଦେଖିବା କି ସେ ଗଛଟା ଭଲ ବଢୁଛି ନା ନାହିଁ, ବଢୁଛି ଯଦି ଆମେ ଜାଣିପାରିବା କି ମଞ୍ଜିଟା ବହୁତ ଭଲ ଅଛି ରୋଗ ମୁକ୍ତ ହେଇକି ବଢୁଛି, ତାହେଲେ ଆପଣ ଜାଣିପାରିବେ କି ହଁ ଏଇ ଜିନିଷଟା ଭଲ ଅଛି ଆଉ ଆପଣ ଲଗେଇ ପାରିବେ ଆଗକୁ,
1: ଆଜ୍ଞା। ଗଛରେ ଫଳ ଆସିସାରିଲା ପରେ ଆମେ ସେଥିରୁ ପରବର୍ତ୍ତୀ ସମୟ ପାଇଁ କି କେମିତି ବିହନ ବା ମଞ୍ଜି ରଖିବା?
0: ତା ପାଇଁ ହେଲେ ଆମେ କଣ କରିବା, ଧରି ନିଅନ୍ତୁ ମୁଁ ଗୋଟେ ଟମାଟୋ ଗଛଟେ ଲଗେଇଲି ଆଉ ସେଇଠି ବହୁତ ଭଲ ବଡ଼ ବଡ଼ ଟମାଟର ଆସିଲା, ଲାଲ ଲାଲ ଟମାଟର ଆସିଲା, ତାହେଲେ ତାକୁ କଣ କରିବେ ନା ଆପଣ ମଞ୍ଜି ଗୁଡାକ କାଢିକି ତାକୁ ଶୁଖେଇକି ରଖିଦେବେ ନେକ୍ସଟ ଆପଣଙ୍କର ଯେତେବେଳେ ଆଉ ଥରେ ଲଗେଇବା ପାଇଁ ଚାହିଁବେ, ତ ସେଇଟା ଆପଣ କରିପାରିବେ। ଯୋଉ ଗଛରୁ ଆପଣ ଭଲ ମଞ୍ଜି ପାଉଛନ୍ତି ସେଟାକୁ ଆପଣ ଟ୍ରାଏ କରନ୍ତୁ ରଖିବା ପାଇଁ, ତାପରେ ଆପଣ ଲଗେଇ ପାରିବେ ଯେମିତି,
1: ଆଜ୍ଞା। ଏଇ ଯୋଉ ମଞ୍ଜିଟିକୁ ଆମେ ରଖିବା ତା କେତେ ଦିନ ପାଇଁ ଆମେ ରଖିପାରିବା?
0: 6 ମାସରୁ ବର୍ଷେ ପର୍ଯ୍ୟନ୍ତ ଆପଣ ରଖିପାରିବେ ସେ ମଞ୍ଜି ଗୁଡାକ, କାଢିଦେବେ, କାଢିକି ତାକୁ ଗୋଟେ ଥାଳିରେ କିମ୍ବା କୋଉଠି ଗୋଟେ ଭଲ ଜାଗାରେ ତାକୁ ବିଛେଇ ଦେଇକି ଭଲସେ ରଖିବେ, ଯୋଉଥିପାଇଁ କି ସେ ଶୁଖିଯିବ। ଶୁଖି ସାରିଲା ପରେ ଆପଣ କଣ କରିବେ ନା ପ୍ୟାକେଟ୍ କିଛି

0: ଆସେ ଯେ ଯୋଉ ଟିପ୍ ବାଲା ପାଉଚ୍ ଆସେ, ସେ ମଞ୍ଜି ଗୁଡାକ ପ୍ୟାକ୍ କରିକି ଡେଟ୍ ପକେଇଦେବେ।
1: ଇଏ ତ ଗଲା ଆମର ଆଲୋଚନାର ବିଷୟ। ଆପଣ ଖୁବ୍ ସୁନ୍ଦର ଭାବରେ ଛାତ ଉପରେ କେମିତି ବଗିଚା କରାଯିବ ସେ ବିଷୟରେ ଅନେକ କଥା ବୁଝେଇକିରି କହିଲେ। ତେବେ ଆପଣ ବର୍ତ୍ତମାନ କଣ କରୁଛନ୍ତି?
0: ଯେତିକି ଆମ ଚାଷୀ ଭାଇମାନେ ଅଛନ୍ତି ସେମାନେ ହେଲା ଭଲ ମନ୍ଦ ନ ବୁଝି କିଛି ବି ଜିନିଷ ସାର ପକେଇ ଦଉଛନ୍ତି କି ରାସାୟନିକ ଜିନିଷ ପକଉଛନ୍ତି।
1: ଆଜ୍ଞା,
0: କୀଟନାଶକ ଯୋଉ ବ୍ୟବହାର କରୁଛନ୍ତି ସେଗୁଡାକ ନ ଜାଣିକି ଯୋଉଟା ପକେଇ ଦଉଛନ୍ତି, ତା ପାଇଁ ମୁଁ ଜଣଉଛି କି କେମିତି ଆପଣ ଭଲ ଜିନିଷ ଗୁଡାକ ପକେଇ ପାରିବେ, କୋଉ ରୋଗ ପାଇଁ କୋଉ ମେଡିସିନ ପକେଇଲେ ଆପଣଙ୍କର ଭଲ ରହିବ, ତ ସେଗୁଡାକ ମୁଁ ଜଣଉଛି କି କେମିତି ଆପଣଙ୍କର ଭଲ ଅମଳ ଆସିପାରିବ।
1: ଆଜ୍ଞା, ତା ଛଡା ଛାତ ଉପରେ ବଗିଚା ବିଷୟରେ ମଧ୍ୟ ଆପଣ କାମ କରୁଛନ୍ତି। ଏଇ କାମ ଛଡା ଆପଣଙ୍କର ଯେତେବେଳେ ଟିକେ ଖାଲି ସମୟ ମିଳେ ଆପଣ ସେଇ ଅବସର ସମୟଟାକୁ କେମିତି କାଟିବାକୁ ପସନ୍ଦ କରନ୍ତି?
0: ମୁଁ ଟିକେ ଏମିତି ଗୀତ ଶୁଣିବାକୁ ବହୁତ ଭଲ ପାଏ, ତ ଏମିତି ଟିକେ ଟିକେ ଗୀତ ଶୁଣି ପକାଏ। ସନ୍ଧ୍ୟା ଟାଇମ୍ ହେଇଥିବ, ପବନ ଟିକେ ବାଜୁଥିବ, ଫୁଲର ବାସ୍ନା ଆସୁଥିବ, ତ ସେଇଗୁଡାକ ବହୁତ ଭଲ ଲାଗେ, ମନକୁ ବହୁତ ଶାନ୍ତି ଲାଗେ। ସେମିତି ସମୟରେ ମୁଁ ଗୀତ ଶୁଣିବାକୁ ବହୁତ ଭଲ ପାଏ।
1: ଆପଣଙ୍କୁ କୋଉ ଗୀତ ବହୁତ ଭଲ ଲାଗେ?
0: ମତେ ଗୋଟେ ଓଡିଆ ଗୀତଟିଏ ବହୁତ ଭଲ ଲାଗେ, ଯୋଉଟାକି ଆମର ହୃଦୟର ଏଇ ଶୂନ୍ୟତାକୁ
1: ଶେଖର ଚନ୍ଦ୍ର ଘୋଷ ଗାଇଛନ୍ତି ଗୀତଟି। ତେବେ ଆପଣଙ୍କୁ ଆପଣଙ୍କର ମନ ପସନ୍ଦର ଗୀତଟି ଶୁଣେଇ ଦଉଛୁ।

0: ତେବେ ମୋଟାମୋଟି ଭାବରେ ଜଣେ ଛାତ ଉପରେ ବଗିଚା କରିବାକୁ ହେଲେ ତାକୁ କୋଉ କୋଉ ଦିଗ ପ୍ରତି ଆଉ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି?
1: ଆପଣ ଯଦି ରୁଫ୍ଟପ୍ ଗାର୍ଡେନ୍ ମାନେ ଛାତ ଉପରେ ବଗିଚା କରିନାହାନ୍ତି, ତାହେଲେ ସେମାନେ ବିଶେଷ କିଛିଟା ଷ୍ଟେପ୍

0: ଫଲୋ କରିବା ଦରକାର। ତ ସେଇଟା ହଉଛି ଆମର ସର୍ବପ୍ରଥମ ଜିନିଷ ହେଲା କି ଆପଣଙ୍କର ଛାତ 350 ସ୍କୋୟାର ଫିଟ୍ ଥିବା ଦରକାର। ତାପରେ ଆପଣଙ୍କର ପାଣିର ଟିକେ ସୁବିଧା ଥିବା ଦରକାର, ୱାଟର ପ୍ରୁଫିଂ ଟିକେ କରିଥିବେ ଯୋଉଥିପାଇଁ କି ଆମର ପାଣି ଗଳିବନି,
1: ଛାତ ବି
0: ନଷ୍ଟ ହବନି। ଆଉ ଆପଣଙ୍କର ନିଜର ଖୁସି ଥିବା ଦରକାର, ଇଚ୍ଛା ଥିବା ଦରକାର, ଆଗ୍ରହ ଥିବା ଦରକାର କି ମୁଁ ଫୁଲ ଫଳ ଲଗେଇବି, ୟା ତ ଠାକୁରଙ୍କୁ ଆପଣ ନିଜ ଗଛର ଫୁଲ ଚଢ଼େଇବେ। ତ ବିନା ରାସାୟନିକ ଜିନିଷ ବ୍ୟବହାର କରିକି ମତେ ଭଲ ଜିନିଷ ଖାଇବା ଅଛି।
1: ତେବେ ଶେଷରେ ଯୋଉ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କଣ କହିବାକୁ ଚାହିଁବେ?
0: ମୁଁ ଆପଣମାନଙ୍କୁ ଏଇଟା ଗୋଟେ ଜିନିଷ କହିବାକୁ ଚାହିଁବି କି ଥରେ ଲଗେଇକି ଦେଖନ୍ତୁ, ଗୋଟେ ଥର ଗୋଟେ ଗଛ ବି ଲଗେଇକି ଦେଖନ୍ତୁ, ତାପରେ ଆପଣ ସେ ଖୁସିଟା ପାଇପାରିବେ, ଅନୁଭବ କରିପାରିବେ ନିଜେ। ଯେତେବେଳେ ଆପଣଙ୍କର ଫୁଲ ଗୋଟେ ଫୁଟିବ ଆପଣ ତୋଳିକି ଆଣିବେ କିମ୍ବା ତୋଳିବାକୁ ବି ଇଚ୍ଛା ହବନି, ହାତ ବି ଯିବନି, ଏତେ ସୁନ୍ଦର ଲାଗିବ। ଆମର ତ ୟୁଥ ଜେନେରେସନରେ ସମସ୍ତଙ୍କର ଗୋଟେ ମେଜର ଇସ୍ୟୁ ଆସୁଛି ଡିପ୍ରେସନ, ସେଇ ଜିନିଷ ବି ଆପଣ ଆରାମସେ ଧୀରେ ଧୀରେ ଦୂର କରିପାରିବେ। ଛାତ ଉପରେ ବଗିଚା କରିକି ଦେଖନ୍ତୁ, ସତରେ ବହୁତ ଭଲ ଲାଗିବ। ଯେମିତି ଚଢ଼େଇ ହେଲା, ଚଢ଼େଇଟା ଆସିକି ବସିବ, ଫୁଲ ଉପରେ ଯୋଉ ପ୍ରଜାପତି ଗୁଡାକ ଆସିବେ, ତ ସେଗୁଡାକ ବି ଆପଣଙ୍କୁ ଦେଖିକି ବହୁତ ସନ୍ତୁଷ୍ଟ ଲାଗିବ। କି ଆଶା କରୁଛି ଆପଣମାନେ ସମସ୍ତେ ନିଜ ଘରେ ଗୋଟେ ଗୋଟେ କିମ୍ବା ଦୁଇଟା ଗଛ ଲଗେଇବେ, ଆଉ ମୁଁ ଚାହୁଁଛି ସମସ୍ତେ ଲଗାନ୍ତୁ ଆଉ ସମସ୍ତେ ଖୁସିରେ ରୁହନ୍ତୁ। ଫୁଲ ଯେମିତି ଫୁଟେ ଆପଣ ବି ସେମିତି ସବୁବେଳେ ଫୁଟିକି ରୁହନ୍ତୁ।
1: ଆପଣ ଆମର କାର୍ଯ୍ୟକ୍ରମରେ ସାମିଲ ହେଲେ, ଛାତ ଉପରେ ବଗିଚାଟିଏ କେମିତି କରିବାକୁ ହେବ ଏବଂ ତାର କେମିତି ଆମେ ଯତ୍ନ ନେଇପାରିବା ଆଉ ସେଥିରୁ ଆମେ କେମିତି ଆନନ୍ଦ ଅନୁଭବ କରିପାରିବା, ସେ ବିଷୟରେ ତ ଖୁବ୍ ସୁନ୍ଦର ଭାବରେ ଆପଣ ବୁଝେଇକି କହିଲେ। ଏହି ସୁନ୍ଦର ଆଲୋଚନା ପାଇଁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ଶୁଣିଲେ ଆଲୋଚନା ଛାତ ଉପରେ ବଗିଚା, ଆଲୋଚନା କରିଥିଲେ ଦିବ୍ୟ ନିବେଦିତା ପ୍ରଧାନ। ସତରେ ଆଜିର ଧାନ୍ଦଉଡ଼ ଚାପଗ୍ରସ୍ତ ଜୀବନରେ ଏହି ଛାତ ଉପରେ ବଗିଚା ସଞ୍ଜୀବନୀ ସଦୃଶ। ଏହାଦ୍ୱାରା ଯେ ଜଣେ ତାର ନୀତିଦିନିଆ ପନିପରିବାର ଚାହିଦା ପୂରଣ କରିବାରେ ସକ୍ଷମ ହୋଇପାରିଥାଏ ତା ନୁହେଁ, ଏହା ଶରୀର ଏବଂ ମନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। କେବଳ ଜୈବିକ ଉପାୟରେ ଉତ୍ପାଦିତ ପନିପରିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ଏଡ଼େଇ ଯିବା ସମ୍ଭବ ହୋଇଥାଏ। ତାଛଡ଼ା ଖାଦ୍ୟର ସ୍ୱାଦ ମଧ୍ୟ ବେଶ ରୁଚିକର ହୋଇଥାଏ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି। ମୁଁ ନିର୍ମାଲ୍ୟ, ନମସ୍କାର।

0: ନାରୀମହଲ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
1: ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲ୍ଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ

0: ନ୍ୟାୟ ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ମଧ୍ୟରେ ଚଳାଚଳ କରିବାକୁ ଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଭାରତରେ ଡିଜାଇନ୍ ସହ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ 12,470 କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ଶ୍ରୀ ମୋଦି ଦିଲ୍ଲୀ ଅମୃତସର କଟ୍ରା 117 କିଲୋମିଟର ଦୀର୍ଘ ଏକ୍ସପ୍ରେସ୍ୱେକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଏକ୍ସପ୍ରେସ୍ୱେ ଦିଲ୍ଲୀ ଓ କଟ୍ରା ମଧ୍ୟରେ ଯାତ୍ରା ସମୟ 14 ଘଣ୍ଟାରୁ 6 ଘଣ୍ଟାକୁ ହ୍ରାସ କରିବ। ଦିଲ୍ଲୀରୁ ଅମୃତସର ଯାତ୍ରା ମଧ୍ୟ 8 ଘଣ୍ଟାରୁ 4 ଘଣ୍ଟାକୁ ହ୍ରାସ ପାଇବ ବୋଲି କୁହାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଗତ କିଛି ବର୍ଷ ମଧ୍ୟରେ ହରିୟାଣାରେ ନୂତନ ପର୍ଯ୍ୟାୟ ବିକାଶ କାର୍ଯ୍ୟ କରାଯାଉଛି, ଯାହା ହରିୟାଣାକୁ ବିକାଶର ପଥରେ ଅଗ୍ରସର ହେବା ପାଇଁ ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ ପରେ ଦେଶର ଇତିହାସରେ ଜିନ୍ଦକୁ ଏକ ସ୍ୱତନ୍ତ୍ର ସ୍ଥାନ ମିଳିପାରିଛି।
1: आज भारतीय रेल ने भी 21वीं सदी की इस टेक्नोलॉजी में एक बड़ा स्टेप लिया है। आज जिंद से सोनीपत के बीच हाइड्रोजन ट्रेन चली है। अब ये सफर 90 किलोमीटर का है। हम इस पर रिसर्च करते रहेंगे, लागत कम कैसे हो इसका तरीका ढूंढते रहेंगे, एफिशिएंसी कैसे बढ़े इस पर काम करते रहेंगे और बड़ी जांच पड़ताल करते करते एक के बाद एक कदम उठाते जाएंगे।
0: ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ଏବଂ ଏନ୍ଡିଏର ସୁଶାସନ ମଡେଲ ଅନୁଯାୟୀ ଜିନ୍ଦର ବିକାଶ ହେଉଛି। ରେଳ ପରିବହନର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକବିଂଶ ଶତାବ୍ଦୀର ରେଳ ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ। ସେ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଜିନ୍ଦ ସୋନିପତ ମାର୍ଗରେ 90 କିଲୋମିଟର ଦୀର୍ଘ ପଥ ଅତିକ୍ରମ କରିବ। ପରବର୍ତ୍ତୀ ସମୟରେ ଏହାର ଚଳାଚଳକୁ ବୃଦ୍ଧି କରାଯିବ। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର 3ରୁ 4ଟି ଦେଶ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବା କ୍ଷମତା ରଖିଥିବା ବେଳେ ଭାରତ ଏଥିରେ ସାମିଲ ହୋଇଛି। ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3,200 Hp ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍।
1: ଭବିଷ୍ୟ ମେଁ ଜବ୍ ବି ହାଇଡ୍ରୋଜେନ୍ ଟ୍ରେନ୍ କା ଜିକ୍ର ଆଏଗା ତୋ ଜିନ୍ଦ କା ସୋନିପତ କା ହରିୟାଣା କା ନାମ ବି ଆଏଗା ହି ଆଏଗା। ମେଁ ଆପ ସଭି କୋ ପୁରେ ଦେଶ କୋ ଭାରତୀୟ ରେଲ କି ଆଧୁନିକତା ସେ ଜୁଡେ ଇସ୍ ବଡେ କଦମ କେ ଲିଏ ବହୁତ ବହୁତ ବଧାଇ ଦେତା ହୁଁ।
0: ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ଆଜ ପ୍ରଧାନମନ୍ତ୍ରୀ ଜୀ 315 କରୋଡ଼ ସେ 11 ଗୁନା ବଢ଼ାକର 3,500 କରୋଡ଼ ରୂପେ ହରିୟାଣା ମେଁ ରେଲୱେ କେ ବିକାଶ କେ ଲିଏ ଦେତେ ହେଁ। ଆଜ ହରିୟାଣା ମେଁ 18,000 କରୋଡ଼ ରୂପେ କା ରେଲୱେ କା କାମ ଚଲ ରହା ହେ। 34 ଷ୍ଟେସନୋ କା ନବ ନିର୍ମାଣ ହୋ ରହା ହେ ଔର 5 ଷ୍ଟେସନ କା ତୋ କାମ ବି ପୁରା ହୋ ଗିଆ ହେ। ହୋଡଲ, ଜିନ୍ଦ, କାଲକା, ମଣ୍ଡି, ଡାବୱାଲି ଔର ନରୱାଣା। ଇସକେ ଅଲାବା ହରିୟାଣା ମେଁ 16 ବନ୍ଦେ ଭାରତ ସର୍ଭିସେସ ଔର 8 ଅମୃତ ଭାରତ ଚଲ ରହି ହେ। ହରିୟାଣା କୋ 100% ବିଦ୍ୟୁତିକରଣ କର ଦିଆ ଗିଆ ହେ।
0: କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁ ରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିବେ। ଏହି 3ଟି ଦେଶକୁ ଭାରତ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଆସନ୍ତା 20 ତାରିଖରେ ରାଷ୍ଟ୍ରପତି ମୋଲଡୋଭାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ମାୟା ସେଣ୍ଢୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ଶ୍ରୀମତୀ ମୁର୍ମୁ ସେଠାକାର ସଂସଦର ଅଧ୍ୟକ୍ଷ ଇଗୋର୍ ଗ୍ରୋସୁଙ୍କ ସହ ସାକ୍ଷାତ କରିବେ ଏବଂ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବେ। 21 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାସିଡୋନିଆ ଗସ୍ତ କରିବେ। ସେଠାରେ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ଗୋଡାନା ଏସ୍ ଦାବକୋବା ଏବଂ ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜନ୍ ମିକୋସ୍କିଙ୍କୁ ସାକ୍ଷାତ

0: ଆଲୋଚନା କରିବେ। ଶ୍ରୀମତୀ ମୁର୍ମୁ ଉତ୍ତର ମାସିଡୋନିଆ ସଂସଦକୁ ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଦ୍ବୋଧନ ଦେବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଦୁଇଦିନିଆ ରୋମାନିଆ ଗସ୍ତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରୋମାନିଆ ରାଷ୍ଟ୍ରପତି ନିକୁସୋର୍ ଡେନ୍ଙ୍କ ସହ ଏବଂ ସେଠାକାର ଶୀର୍ଷ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେଠାରେ ରାଷ୍ଟ୍ରପତି ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି ଗସ୍ତ ସମ୍ପୃକ୍ତ ଦେଶଗୁଡ଼ିକ ସହିତ କୂଟନୈତିକ ସହଭାଗିତା ବୃଦ୍ଧି ଓ ପୂର୍ବ ୟୁରୋପ ସହ ସହଯୋଗ ଆହୁରି ଦୃଢ଼ କରିବା ଲକ୍ଷ୍ୟ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଉଛନ୍ତି। ଶ୍ରୀ ଶାହା ସେଠାରେ ସୀମା ସୁରକ୍ଷା, ପ୍ରଶାସନିକ, ଆଇନ ଶୃଙ୍ଖଳା ଓ ବିକାଶ ସହ ଜଡ଼ିତ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ଶ୍ରୀ ଶାହା ସିଲିଗୁଡ଼ିସ୍ଥିତ ଜୁମାଗଜ୍ ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରି ଅଷ୍ଟାଦଶ ବାଟାଲିୟନ୍ ସୀମା ଆଉଟ୍ପୋଷ୍ଟରେ ସୀମା ସୁରକ୍ଷା ବଳ ଯବାନଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଅପରାହ୍ନରେ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗରେ ସୀମା ସମ୍ପର୍କିତ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ ଡିଜିଏମ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ଦେଇ ଅତିକ୍ରମ କରିବାକୁ ଥିବା ଜାହାଜଗୁଡ଼ିକରେ ଭାରତୀୟ ନାବିକମାନଙ୍କୁ ନିୟୋଜନ ନ କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଜାହାଜଗୁଡ଼ିକର ମାଲିକ, ପରିଚାଳକ ଏବଂ ନିଯୁକ୍ତି ଦେଉଥିବା କମ୍ପାନୀଗୁଡ଼ିକୁ ମହାନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ବିଗୁଡ଼ୁଥିବା ପରିସ୍ଥିତି ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ କ୍ରମାଗତ ଆକ୍ରମଣକୁ ଦୃଷ୍ଟିରେ ରଖି ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ସଂଘର୍ଷ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ନାବିକ ଏବଂ ବାଣିଜ୍ୟିକ ଜାହାଜ ପ୍ରତି ବିପଦ ଆଶଙ୍କା ବୃଦ୍ଧି ପାଇଛି। ଆନ୍ତର୍ଜାତିକ ନ୍ୟାୟ ଦିବସ ଅବସରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମେଘୱାଲ କହିଛନ୍ତି, ନ୍ୟାୟପୂର୍ଣ୍ଣ ସମାଜ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଜନସାଧାରଣଙ୍କୁ ଏକ ନିରପେକ୍ଷ ବ୍ୟବସ୍ଥା ଓ ମାନବୀୟ ସମ୍ମାନ ଆଧାରିତ ସମାଜ ନିର୍ମାଣ ଲାଗି ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆନ୍ତର୍ଜାତିକ ନ୍ୟାୟ ଦିବସର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା, ଯାହାଫଳରେ ସମସ୍ତ ନାଗରିକ ସମ୍ମାନର ସହ ନ୍ୟାୟପୂର୍ଣ୍ଣ ଭାବେ ଜୀବନ ବିତାଇ ପାରିବେ। ୟୁରୋପୀୟ ସଂଘ ପାକିସ୍ତାନରେ ମାନବାଧିକାର ପରିସ୍ଥିତି ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛି। ଏହି ପ୍ରସଙ୍ଗ ନେଇ ୟୁରୋପୀୟ ସଂଘ ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଯଦି ମାନବାଧିକାର ସ୍ଥିତି ଉଲ୍ଲଂଘନ ଭଳି ପରିସ୍ଥିତି ଜାରି ରହେ, ତେବେ ପାକିସ୍ତାନକୁ ପୂର୍ବରୁ ଆମଦାନୀ କ୍ଷେତ୍ରରେ ୟୁରୋପୀୟ ସଂଘ ପକ୍ଷରୁ ଦିଆଯାଉଥିବା ଶୁଳ୍କ ରିହାତିରେ ପରିବର୍ତ୍ତନ କରାଯିବ। 2023-2025 ମଧ୍ୟରେ ମିଳିଥିବା ଯୁଗ୍ମ ନିରୀକ୍ଷଣ ରିପୋର୍ଟର ଅନୁଧ୍ୟାନ ପରେ ୟୁରୋପୀୟ କମିଶନ ଏବଂ ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ସମ୍ପର୍କିତ ୟୁରୋପୀୟ ସଂଘ ଉଚ୍ଚ ପ୍ରତିନିଧି ଏଭଳି ମନ୍ତବ୍ୟ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଜେନେରାଲାଇଜ୍ଡ ସ୍କିମ୍ ଅଫ୍ ପ୍ରିଫରେନ୍ସ ପ୍ଲସ୍ ଅନୁଯାୟୀ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଚୀନ୍ ହସ୍ତକ୍ଷେପ କରିବା ଲାଗି ବ୍ୟାପକ ଅଭିଯାନ ଚଳାଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଆମେରିକାର ରାଷ୍ଟ୍ରପତି ପଦର ଗୁରୁତ୍ୱକୁ ହ୍ରାସ କରିବା, ଲକ୍ଷ ଲକ୍ଷ ଆମେରିକୀୟ ମତଦାତାଙ୍କ ସୂଚନା ହାସଲ କରିବା ଏବଂ ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକର କାର୍ଯ୍ୟରେ ଦଖଲ ଦେବା ଭଳି ଚୀନ୍ ଯୋଜନା କରିଥିବା ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସ୍ରୁ ଟେଲିଭିଜନ ଜରିଆରେ ଏକ ରାଷ୍ଟ୍ରୀୟ ପ୍ରସାରଣରେ ନିର୍ବାଚନ ସୁରକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ତତ୍କାଳ ସାର୍ବଜନୀନ କରିବା ଲାଗି ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହିସବୁ ଦସ୍ତାବିଜ୍ରେ ଆମେରିକାର ନିର୍ବାଚନ ଢାଞ୍ଚାରେ ଥିବା ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ଆମେରିକାର ରାଜନୀତିକୁ ପ୍ରଭାବିତ କରିବା ଲାଗି ବହୁ ବର୍ଷ ଧରି ଚୀନ୍ ଉଦ୍ୟମ କରୁଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ମୋଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ପଶ୍ଚିମବଙ୍ଗ ଗସ୍ତ କରି ଆଜି ସୀମା ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ସମସ୍ତଙ୍କ ପାଇଁ ନ୍ୟାୟ ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଆନ୍ତର୍ଜାତିକ ନ୍ୟାୟ ଦିବସ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi flags off India's first hydrogen train in Jind, Haryana. Also lays foundation stone and dedicates various development projects worth over 14,000 crore rupees. DGMA directs ship owners to avoid deploying Indian seafarers undertaking voyages through Strait of Hormuz. European Union expresses serious concern over human rights situation in Pakistan.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଓ ଦର୍ପ ଦଳନ, ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ। ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଅପରାହ୍ନରେ ଓଡ଼ିଶାର 7ଟି ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ। ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 70% ଅଧିକ ବର୍ଷା ରେକର୍ଡ। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରୁଛନ୍ତି। ଆଜି ଦ୍ୱିତୀୟ ଦିନରେ ଶ୍ରୀଜୀଉମାନଙ୍କ ରଥଟଣା କାର୍ଯ୍ୟ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ଜାରି ରହିଛି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚସାରିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ଯାତ୍ରା କରୁଛି। ଆଜି ସକାଳ 9:30ରେ ପୁଣି ଥରେ ରଥଟଣା ଆରମ୍ଭ ହୋଇଥିଲା। ରଥଟଣା ସମେତ ରଥଯାତ୍ରା ସହ ଜଡ଼ିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବଡ଼ଦାଣ୍ଡ ଘଣ୍ଟ ଘଣ୍ଟା, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି। ଆଜି ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଶ୍ରୀଜୀଉମାନଙ୍କ ଆଡ଼ପ ବିଜେନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୋନିପତ ମଧ୍ୟରେ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ରେଳବାଇ କ୍ଷେତ୍ରରେ ସ୍ୱଚ୍ଛ ଏବଂ ସ୍ଥାୟୀ ଗତିଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସ୍ୱଦେଶୀ ଜ୍ଞାନକୌଶଳରେ ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ବିକାଶ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଭାରତୀୟ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ରେଳବାଇର ଆଧୁନିକୀକରଣ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିଛି। ଏକବିଂଶ ଶତାବ୍ଦୀର ରେଳର ହାଇଡ୍ରୋଜେନ୍ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଆଜ ଭାରତୀୟ ରେଲ ନେ ଭି 21ଭି ସଦୀ କି ଟେକ୍ନୋଲୋଜି ମେ ଏକ ବଡ଼ା ଷ୍ଟେପ୍ ଲିଆ ହେ। ଆଜ ଜିନ୍ଦ ସେ ସୋନିପତ କେ ବିଚ୍ ହାଇଡ୍ରୋଜେନ୍ ଟ୍ରେନ୍ ଚଲି ହେ। ଅବ ୟେ ସଫର 90 କିଲୋମିଟର କା ହେ। ହମ ଇସ୍ ପର ରିସର୍ଚ କରତେ ରହେଙ୍ଗେ, ଲାଗତ କମ କୈସେ ହୋ ଇସ୍କା ତରିକା ଢୁଣ୍ଡତେ ରହେଙ୍ଗେ, ଏଫିସିଏନ୍ସି କୈସେ ବଢେ ଇସ୍ ପର କାମ କରତେ ରହେଙ୍ଗେ, ଔର ବଡ଼ି ଯାଞ୍ଚ ପଡ଼ତାଲ କରତେ କରତେ ଏକ କେ ବାଦ ଏକ କଦମ ଉଠାତେ ଯାଏଙ୍ଗେ।
0: ଆଜି ଉଦ୍ଘାଟିତ ହୋଇଥିବା ଟ୍ରେନ୍ରେ 3200 ହର୍ସ ପାୱାର ବିଶିଷ୍ଟ ଇଞ୍ଜିନ୍ ବ୍ୟବହାର କରାଯାଇଛି, ଯାହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବାଧିକ ହାଇଡ୍ରୋଜେନ୍ ଶକ୍ତି ପରିଚାଳିତ ଟ୍ରେନ୍। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ ଇଞ୍ଜିନିୟରିଂ କ୍ଷେତ୍ରରେ ଦେଶର ସାମର୍ଥ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ କେବଳ ନିରାପଦ ନୁହେଁ, ବରଂ ଅଧିକ ଗତିଯୁକ୍ତ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: एक ऐसा बड़ा संकल्प लिया कि हाइड्रोजन की पूरी टेक्नोलॉजी देश में विकसित करेंगे और आज ये दिन उस संकल्प की सिद्धि का दिन है। आज इस उपलब्धि के साथ भारत अब दुनिया के उन चुनिंदा देशों में शामिल हो गया जहां हाइड्रोजन ट्रेन की पूरी टेक्नोलॉजी उपलब्ध है।
0: ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ ହୋଇଥିବା ଦେଶରେ 64ଟି ରେଳ ଷ୍ଟେସନକୁ ଲୋକାର୍ପଣ କରିବେ। ଏଥିରେ ଓଡ଼ିଶାର 7ଟି ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳାଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନର ଉଦ୍ଘାଟନ ହେବ। ଏହି 7ଟି ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରଧାନମନ୍ତ୍ରୀ ପଞ୍ଜାବର ଜଳନ୍ଧରଠାରେ

0: ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନ୍ଗୁଡ଼ିକର ଉଦ୍ଘାଟନ କରିବେ। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ୍ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶ ପଥକୁ ପ୍ରଶସ୍ତ କରାଯାଉଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି। ଏହି 7ଟି ଷ୍ଟେସନର ପୁନଃ ବିକାଶ ଭାରତୀୟ ରେଳବାଇର ଓଡ଼ିଶାର ସାମଗ୍ରିକ, ସାମାଜିକ, ଅର୍ଥନୈତିକ ବିକାଶରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଉଛି। ସମସ୍ତଙ୍କ ପାଇଁ ନ୍ୟାୟ, ବିଶ୍ୱ ଶାନ୍ତି ପ୍ରତିଷ୍ଠା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ମାନବ ସଭ୍ୟତାର ବିକାଶ ସହିତ ନ୍ୟାୟର ଧାରଣା ମଧ୍ୟ କ୍ରମଶଃ ବିକଶିତ ହୋଇଛି। ନ୍ୟାୟ କେବଳ ଦୋଷୀକୁ ଦଣ୍ଡ ଦେବା ନୁହେଁ, ବରଂ ପୀଡ଼ିତଙ୍କ ଅଧିକାରର ସୁରକ୍ଷା, ସତ୍ୟର ସ୍ଥାପନ ଏବଂ ଆଇନର ଶାସନକୁ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ। 1998 ମସିହାରେ ଇଟାଲୀର ରୋମ୍ ସହରରେ 120ରୁ ଉର୍ଦ୍ଧ୍ୱ ଦେଶର ପ୍ରତିନିଧିଙ୍କ ଉପସ୍ଥିତିରେ ରୋମ୍ ଷ୍ଟାଚ୍ୟୁଟ୍ ଗ୍ରହଣ କରାଯାଇଥିଲା। ପରେ 2002 ମସିହାରେ ନେଦରଲ୍ୟାଣ୍ଡର ହେଗ୍ ସହରରେ ଆନ୍ତର୍ଜାତିକ ଅପରାଧ ଅଦାଲତ ଆଇସିସି କାର୍ଯ୍ୟ ଆରମ୍ଭ କରିଥିଲା। ନ୍ୟାୟ କେବଳ ଏକ ଆଇନଗତ ବ୍ୟବସ୍ଥା ନୁହେଁ, ଏହା ସଭ୍ୟତାର ଆତ୍ମା। ଯେଉଁଠାରେ ନ୍ୟାୟ ପ୍ରତିଷ୍ଠା ହୁଏ ସେଠାରେ ଶାନ୍ତି, ସମାନତା ଓ ମାନବିକତାର ବିକାଶ ହୋଇଥାଏ। ବର୍ତ୍ତମାନର ବୈଷୟିକ ପରିସ୍ଥିତିରେ ନ୍ୟାୟ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୌଣସି ବ୍ୟକ୍ତି କିମ୍ବା ଶକ୍ତି ଆଇନଠାରୁ ଉର୍ଦ୍ଧ୍ୱରେ ନୁହେଁ, ଏହି ବାର୍ତ୍ତାକୁ ଆନ୍ତର୍ଜାତିକ ନ୍ୟାୟ ଦିବସ ସୁଦୃଢ଼ କରିଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍କୃତିରେଖା ତାରିଣୀଆ।
0: ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଏହି ପର୍ଯ୍ୟାୟରେ 3,82,835 ଜଣ ନାମ ଲେଖାଇଛନ୍ତି। ଆସନ୍ତା 23 ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ଓସେପାଠାରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ସମେତ 5 ଜଣିଆ ଟିମ୍ ଏଥିରେ ସାମିଲ ଅଛନ୍ତି। ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ତଦନ୍ତ କରାଯାଇଥିଲା। ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ମହିଳା ମହାବିଦ୍ୟାଳୟରେ 7 ଦିନ ଧରି ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ କୌଶଳ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଶିକ୍ଷାବିତ୍ ଡକ୍ଟର ଅଭୟ କୁମାର ଦାସ ଶିବିରରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଦେଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 26ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅତି ପ୍ରବଳ ବର୍ଷା ନେଇ 9ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାର ହାଟଡିହିରେ ସର୍ବାଧିକ 210 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 17% ଅଧିକ ବର୍ଷା ହୋଇଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 609.79 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 28,644 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 28,644 ଘନଫୁଟ ଜଳ ନିଷ୍କାସିତ ହେଉଛି।

ସମ୍ବାଦ ପୁଣି ଥରେ ଶରଧା ବାଲିରେ ପହଞ୍ଚିଲା ତାଳଧ୍ୱଜ ଦର୍ପ ଦଳନ ଶ୍ରୀଗୁଣ୍ଡିଚା ଅଭିମୁଖେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଅପରାହ୍ନରେ ଓଡ଼ିଶାର 7 ଅମୃତ ଭାରତ ଷ୍ଟେସନ୍ର କରିବେ ଉଦ୍ଘାଟନ ବିଶ୍ୱରେ ନ୍ୟାୟ ଉତ୍ତରଦାୟିତ୍ୱ ମାନବାଧିକାର ପ୍ରସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ନ୍ୟାୟ ଦିବସ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଚଳିତ ମାସ ପହିଲାରୁ ଆଜି ସୁଦ୍ଧା 17% ଅଧିକ ବର୍ଷା ରେକର୍ଡ ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ଗାନ୍ଧୀ ଚର୍ଚ୍ଚା, ପ୍ରଯୋଜନା ପ୍ରଜ୍ଞାପାରମିତା ସାହୁ, ଉପସ୍ଥାପନା ଜ୍ଞାନରଞ୍ଜନ ସାମନ୍ତରାୟ। ଗାନ୍ଧୀ ଚର୍ଚ୍ଚା
1: ଉଦାର ତୁମେ, ବିଶାଳ ତୁମେ, ମରଣ ତୁମର ନାହିଁ, ମୃତ୍ୟୁର ବୁକେ ନାଚିପାର ତୁମେ, ଅମୃତ ପଥ ଧ୍ୟାଇ ଏକରେ ନୁହେଁ ବନ୍ଧା, ବିଶ୍ୱ ବୁକୁର ଅୟୁତ ଅନ୍ତରେ ଆତ୍ମା ତୁମର ଛନ୍ଦା। ଗାନ୍ଧିଜୀଙ୍କୁ ସମର୍ପିତ ଏହି କବିତାର ପଂକ୍ତିରୁ ଆରମ୍ଭ କରିଛୁ ଆଜିର ଗାନ୍ଧୀ ଚର୍ଚ୍ଚା।

ସେ କହୁଥିଲେ, ମୋ ଜୀବନ ହିଁ ମୋର ବାର୍ତ୍ତା। ଦୃଢ଼ ନୈତିକ ବଳ ହିଁ ଜଣେ ମଣିଷକୁ ଉତ୍ତମ କରି ଗଢ଼ି ତୋଳେ। ଅହିଂସା, ସତ୍ୟ, ସତ୍ୟାଗ୍ରହ ମାଧ୍ୟମରେ ଏକ ଆଧ୍ୟାତ୍ମିକ ସମାଜ ଓ ଦେଶ ଗଠନ କରିବା ଥିଲା ତାଙ୍କର ଲକ୍ଷ୍ୟ। ସେଥିପାଇଁ ସେ ତ ଅହରହ ଉଦ୍ୟମ କରୁଥିଲେ। ବ୍ୟକ୍ତି ଜୀବନ ଯେ ରାଷ୍ଟ୍ରର ବିକାଶ ପାଇଁ ଅମୂଲ୍ୟ ଯୋଗଦାନ ରଖେ, ଏଥିରେ ବିଶ୍ୱାସ କରୁଥିଲେ ଗାନ୍ଧିଜୀ। ସମାଜକୁ ତନ୍ନ ତନ୍ନ କରି ସେ ଅନୁଶୀଳନ

0: କରୁଥିଲେ। ସାମାଜିକ ଭେଦଭାବକୁ ଦୂର କରି ଲୋକଙ୍କ ଭିତରେ ଥିବା କୁସଂସ୍କାର ଭାବକୁ ପରିତ୍ୟାଗ କରି ସାମାଜିକ ଜୀବନକୁ ଶୃଙ୍ଖଳିତ ବିଭେଦହୀନ କରିବା ପାଇଁ ସେ କାର୍ଯ୍ୟ କରୁଥିଲେ। ତାଙ୍କ ଦୃଷ୍ଟିରେ କୌଣସି କାର୍ଯ୍ୟ ଛୋଟ କି ବଡ଼ ନୁହେଁ, ପ୍ରତିଟି କାର୍ଯ୍ୟକୁ ଶତ ପ୍ରତିଶତ କରିବା ଆଉ ସେହି କାର୍ଯ୍ୟରୁ ଆନନ୍ଦ ଲାଭ କରିବା ଥିଲା ତାଙ୍କର ମତ। ଗୀତାର ବାଣୀକୁ ଜୀବନର ପ୍ରତିଟି ମୁହୂର୍ତ୍ତରେ ପ୍ରୟୋଗ ଓ ପାଳନ କରି ସେ ଲାଭ କରିଥିଲେ ମହାନ ଦର୍ଶନର ଅନୁଭୂତି।
1: आज तो सेवा का क्षेत्र इतना बड़ा है कि जितने मिल जाए वो सबको करना ही है, लेकिन ऐसा मानकर हर एक आदमी बैठे कि हम अगर साफ रखें अपना मकान को, अपना देह को, अपना आत्मा को, तो उसे सब साथ ही रखें।
0: ଶ୍ରୋତା ବନ୍ଧୁ, ଦକ୍ଷିଣ ଆଫ୍ରିକାର ମହାନ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ରାଷ୍ଟ୍ରପତି ନେଲସନ୍ ମଣ୍ଡେଲାଙ୍କ ଜୀବନ ଉପରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ରହିଥିଲା ଗଭୀର ପ୍ରଭାବ। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ ଓ ଅହିଂସାର ଯେଉଁ ବୀଜ ବପନ କରିଥିଲେ, ତାହା ପରବର୍ତ୍ତୀ ସମୟରେ ମଣ୍ଡେଲାଙ୍କ ନେତୃତ୍ୱରେ ବର୍ଣ୍ଣ ବୈଷମ୍ୟ ବିରୋଧୀ ଆନ୍ଦୋଳନକୁ ଦେଇଥିଲା ପ୍ରେରଣା। ମଣ୍ଡେଲା ବିଶ୍ୱାସ କରୁଥିଲେ ଯେ ସତ୍ୟ, ନ୍ୟାୟ ଓ ମାନବିକତାର ଶକ୍ତି ଯେକୌଣସି ଅନ୍ୟାୟକୁ ପରାସ୍ତ କରିପାରେ। ଗାନ୍ଧିଜୀଙ୍କ ପରି ସେ ଜାତି, ଧର୍ମ ଆଉ ବର୍ଣ୍ଣ ଆଧାରିତ ଭେଦଭାବକୁ ବିରୋଧ କରୁଥିଲେ, କଳା ଗୋରାଙ୍କ ମଧ୍ୟରେ ସମାନତା ଓ ସହାବସ୍ଥାନର ବାର୍ତ୍ତା ଦେଉଥିଲେ। ଦୀର୍ଘ 27 ବର୍ଷ ଧରି କାରାବରଣ କରିବା ପରେ ମଧ୍ୟ ମଣ୍ଡେଲା ଗାନ୍ଧିଜୀଙ୍କ ଭଳି ପ୍ରତିଶୋଧର ପଥ ବାଛି ନଥିଲେ, ବରଂ କ୍ଷମା, ମିଳନ, ଜାତୀୟ ଐକ୍ୟର ନୀତି ସେ ଅନୁସରଣ କରିଥିଲେ। ସହିଷ୍ଣୁତା ଓ ପ୍ରେମ ମାଧ୍ୟମରେ ଯେ ଅନ୍ୟର ହୃଦୟ ଜିନି ହେବ, ଗାନ୍ଧିଜୀଙ୍କର ସେହି ବାର୍ତ୍ତାକୁ ଅନୁଭବ କରିଥିଲେ ମଣ୍ଡେଲା। କେବଳ ଅନୁଭବ କରିନଥିଲେ, ତାଙ୍କର କାର୍ଯ୍ୟରେ, ତାଙ୍କ ଜୀବନରେ ସେ ତାକୁ ମଧ୍ୟ ପ୍ରୟୋଗ କରିଥିଲେ। ମଣ୍ଡେଲା ଅନେକ ସମୟରେ ସ୍ୱୀକାର କରିଥିଲେ ଯେ ଗାନ୍ଧିଜୀ କେବଳ ଭାରତର ନୁହନ୍ତି, ସେ ସମଗ୍ର ବିଶ୍ୱର ନୈତିକ ନେତା। ମଣ୍ଡେଲା କହିଥିଲେ ଯେ ଦକ୍ଷିଣ ଆଫ୍ରିକା ଗାନ୍ଧିଜୀଙ୍କୁ ଗଢ଼ିଥିଲା, କିନ୍ତୁ ଗାନ୍ଧିଜୀ ବିଶ୍ୱକୁ ଦେଖାଇଥିଲେ ନୂତନ ସଂଘର୍ଷର ପଥ, ତାହା ଥିଲା ଅହିଂସାର ପଥ। ଯଦିଓ ଐତିହାସିକ ପରିସ୍ଥିତି ଯୋଗୁଁ ମଣ୍ଡେଲାଙ୍କ ଆନ୍ଦୋଳନରେ କିଛି ସମୟରେ ସଶସ୍ତ ପ୍ରତିରୋଧ ମଧ୍ୟ ଦେଖାଯାଇଥିଲା, ତଥାପି ତାଙ୍କର ଶେଷ ଲକ୍ଷ୍ୟ ଥିଲା ଶାନ୍ତି, ଗଣତନ୍ତ୍ର, ସମାନତା ଆଉ ମାନବ ଅଧିକାରର ସଂସ୍ଥାପନା। ଏହି ମୂଲ୍ୟବୋଧ ଗାନ୍ଧିଜୀଙ୍କ ଆଦର୍ଶ ସହ ଗଭୀର ଭାବରେ ଥିଲା ସମ୍ପର୍କିତ। ଆଜିର ଗାନ୍ଧି ଚର୍ଚ୍ଚାରେ ମଣ୍ଡେଲା ଓ ଗାନ୍ଧିଜୀଙ୍କ ସମ୍ପର୍କକୁ ନେଇ ରହିଛି ଆଲୋଚନା, ମଣ୍ଡେଲାଙ୍କ ଜୀବନ ଉପରେ ଗାନ୍ଧି ଦର୍ଶନର ପ୍ରଭାବ। ଆଲୋଚନା କରିଛନ୍ତି ପ୍ରହଲ୍ଲାଦ କୁମାର ସିଂ।
2: ଗାନ୍ଧିଜୀଙ୍କର ପାଖରେ ଚାଲିକରି ଅନେକ ଲୋକ, ଅନେକ ବିଦେଶୀ ବ୍ୟକ୍ତି ସେମାନେ ବି ବିଶିଷ୍ଟ ହୋଇପାରିଛନ୍ତି। ଏମାନଙ୍କ ଭିତରେ ଆମେ ଯଦି ଦେଖିବା ତାହେଲେ ମାର୍ଟିନ ଲୁଥର କିଙ୍ଗ ହୁଅନ୍ତୁ ଆମେରିକାରେ, ତାଙ୍କୁ ଆସୁଥିଲେ ଆମେରିକାର ଗାନ୍ଧି, ନେଲସନ୍ ମଣ୍ଡେଲା ଯିଏ ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ହେଲେ ତାଙ୍କୁ କୁହାଯାଉଥିଲା ଦକ୍ଷିଣ ଆଫ୍ରିକାର ଗାନ୍ଧି ବୋଲି ଆଜିର ଦିନରେ ବି ଲୋକ କହନ୍ତି। ଏହିଭଳି ଅନେକ ବିରଳ ବ୍ୟକ୍ତିତ୍ୱ ଗାନ୍ଧି ବାଟରେ ଚାଲିକରି ସମଗ୍ର ବିଶ୍ୱରେ ନାଁ କମାଇଛନ୍ତି। ଗାନ୍ଧି ଏମିତି ଏକ ବିରଳ ବ୍ୟକ୍ତିତ୍ୱ ଯେ ଭିଏତନାମର ଯିଏ ଥିଲେ ବିପ୍ଳବୀ ନେତା ହୋଚିମିନ୍, ହୋଚିମିନ୍ କହନ୍ତି ମୁଁ ଓ ଅନ୍ୟମାନେ ବିପ୍ଳବୀ ହୋଇପାରେ, କିନ୍ତୁ ଆମେ ସବୁ ମହାତ୍ମା ଗାନ୍ଧୀଙ୍କର ଶିଷ୍ୟ। ଆମେ ଏବେ ଆଲୋଚନା କରୁଛେ ଗାନ୍ଧିଜୀଙ୍କ ସହ ନେଲସନ୍ ମଣ୍ଡେଲାଙ୍କ ଉପରେ। ଏକଥା ସତ ଯେ ଗାନ୍ଧିଜୀଙ୍କ ଜୀବନ ଓ ସଂଗ୍ରାମ ତିନୋଟି ମହାଦେଶରେ କଟିଥିଲା, ସେ ଥିଲା ଏସିଆ, ୟୁରୋପ ଆଉ ଆଫ୍ରିକା। ଜାତିସଂଘର ନିଷ୍ପତ୍ତି କ୍ରମେ ସମଗ୍ର ବିଶ୍ୱ ଗାନ୍ଧିଜୀଙ୍କ ଜନ୍ମଦିନ ଅକ୍ଟୋବର 2 ପାଳନ କରେ ଆନ୍ତର୍ଜାତିକ ଅହିଂସା ଦିବସ ଭାବରେ। ସେମିତି ଦକ୍ଷିଣ ଆଫ୍ରିକାର ଗାନ୍ଧି ଭାବେ ପରିଚିତ ନେଲସନ୍ ମଣ୍ଡେଲାଙ୍କ ଜନ୍ମଦିନ ଜୁଲାଇ 18 ତାରିଖକୁ ଆନ୍ତର୍ଜାତିକ ନେଲସନ୍ ମଣ୍ଡେଲା ଦିବସ ଭାବେ ପାଳନ କରିବା ପାଇଁ 2009 ମସିହା ନଭେମ୍ବର ମାସରେ ମିଳିତ ଜାତିସଂଘ ନିଷ୍ପତ୍ତି ନେଇଥିଲା। ବିଶ୍ୱବନ୍ଧୁ ଏହି ଦୁଇ ନେତା କେବେ କାହାକୁ ଭେଟିନାହାନ୍ତି, କିନ୍ତୁ ଗାନ୍ଧିଜୀଙ୍କର ବ୍ୟକ୍ତିତ୍ୱ, ନେତୃତ୍ୱ ଏବଂ ବିଶେଷ କରି ଦକ୍ଷିଣ ଆଫ୍ରିକାରେ ସେ ଉଦ୍ଭାବନ କରିଥିବା ସତ୍ୟାଗ୍ରହ ଦର୍ଶନ ରେ ପରବର୍ତ୍ତୀ ସମୟରେ ମଣ୍ଡେଲା ଆକର୍ଷିତ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ଜନ୍ମ ଏକ ଯବାନ ପରିବାରରେ 1869 ମସିହାରେ, ମଣ୍ଡେଲାଙ୍କ ଜନ୍ମ 1918 ମସିହା ଜୁଲାଇ 18 ତାରିଖରେ। ଏକଥା ଆମେ ଜାଣିଛେ ଯେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ 21 ବର୍ଷ ଧରିକି ତାଙ୍କ ସତ୍ୟାଗ୍ରହ ସଂଗ୍ରାମ ଚଳେଇ ରଖିବା ପରେ ସେ ଦକ୍ଷିଣ ଆଫ୍ରିକା ଛାଡ଼ିଲେ 1914ରେ। ମଣ୍ଡେଲାଙ୍କର ଜନ୍ମ ହେଲା 1918 ମସିହାରେ, ତେଣୁ ମଣ୍ଡେଲାଙ୍କର ସୁଯୋଗ ନଥିଲା ଦକ୍ଷିଣ ଆଫ୍ରିକାରେ ଗାନ୍ଧିଙ୍କୁ ଦେଖିବା। ପରବର୍ତ୍ତୀ ସମୟରେ ମଣ୍ଡେଲା କୁହନ୍ତି ଯେ ଜଣେ 24 ବର୍ଷର ଯୁବ ବାରିଷ୍ଟରକୁ ଭାରତ ଦକ୍ଷିଣ ଆଫ୍ରିକା ପଠାଇଥିଲା ଆଇନ ବ୍ୟବସ୍ଥା

ଓଡ଼ିଶା ପାଇଁ କିନ୍ତୁ ଦକ୍ଷିଣ ଆଫ୍ରିକାରେ 21 ବର୍ଷ ଧରି ଗାନ୍ଧୀ ଯୋଉ କାମ କଲେ ତାଙ୍କୁ ଦକ୍ଷିଣ ଆଫ୍ରିକା ଭାରତକୁ ପଠାଇଦେବା ଜଣେ ମହାତ୍ମାଙ୍କ ଇଏ ହଉଛି ଗାନ୍ଧୀ ଆଉ ମଣ୍ଡେଲାଙ୍କ ଭିତରେ ସମ୍ପର୍କ ଆମେ ସବୁ ଏକଥା ଜାଣିଛେ ଯେ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଙ୍କୁ ଖୋଲିବା ରିଷ୍ଟର ବୋଲି ସୁଗୁଲେଖିରେ ଲୋକ କହୁଥିଲେ ଏମିତିକି ତାଙ୍କୁ ପ୍ରଥମ ଶ୍ରେଣୀ ରେଳଯାତ୍ରାରେ ଯିବାବେଳେ ପିଟର ମରିଜ୍ ବର୍ଗ ଷ୍ଟେସନରେ ଗାଡ଼ିରୁ ଧକ୍କା ମାରିକିରି ବାହାର କରିଦିଆଯାଇଥିଲା ଏହି ଘଟଣା ଗାନ୍ଧୀଙ୍କୁ ବର୍ଣ୍ଣ ବୈଷମ୍ୟ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ପ୍ରେରଣା ଦେଇଥିଲା ମଣ୍ଡେଲା ବି ପରବର୍ତ୍ତୀ ସମୟରେ ବର୍ଣ୍ଣ ବୈଷମ୍ୟ ବିରୁଦ୍ଧରେ ଲଢ଼େଇ କଲେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ତାଙ୍କର ଏଇ ଯୋଉ ବର୍ଣ୍ଣ ବୈଷମ୍ୟ ବିରୁଦ୍ଧରେ ଲଢ଼େଇ ସମୟରେ ଗୋଟେ ବିରଳ ଅସ୍ତ୍ର ଉଦ୍ଭାବନ କଲେ ସେ ଅସ୍ତ୍ରଟି ଥିଲା ସତ୍ୟାଗ୍ରହର ଅସ୍ତ୍ର ଇଏ ସତ୍ୟାଗ୍ରହ ଅସ୍ତ୍ର ଏମିତି ଏକ ବିରଳ ଅସ୍ତ୍ର ଇଏ ସତ୍ୟାଗ୍ରହ ଅସ୍ତ୍ର ତିଆରି ହେଇଛି ସତ୍ୟର ଧାତୁରେ ଆଉ ତା ଦେହରେ ସାଣ ଦିଆ ହେଇଛି ଅହିଂସାର ଇଏ ଅସ୍ତ୍ର ଯାହା ଉପରେ ପ୍ରୟୋଗ କରାଯାଏ ଓ ଯିଏ ପ୍ରୟୋଗ କରେ ସେଥିରେ ଉଭୟଙ୍କର ମଙ୍ଗଳ ହୋଇଥାଏ ଘୃଣା ଦ୍ୱେଷ ମିଥ୍ୟାଚାର ହିଂସା ପରସ୍ପରତା ଭେଦଭାବ ଏସବୁ ସତ୍ୟାଗ୍ରହ ଦର୍ଶନ ଜାଣିଥାଏ ଏଥିରେ ସତ୍ୟ ଅହିଂସା ପ୍ରେମ କରୁଣା ସେବା ମାନବିକତା ଆଦିର ଦିବ୍ୟ ଗୁଣ ଏସବୁ ଗୁଣ ଗାନ୍ଧୀଙ୍କର ବି ଥିଲା ସେଥିରେ ଆକର୍ଷିତ ହୋଇଥିଲେ ନେଲସନ୍ ମଣ୍ଡେଲା ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ ଯେତେବେଳେ କାମ କରୁଥିଲେ ସେଥିରେ ସେ ଫିନିକ୍ସ ଆଶ୍ରମ ଟଲଷ୍ଟେ ଫାର୍ମ ଆଦି ପ୍ରତିଷ୍ଠା କରିଥିଲେ ଇଣ୍ଡିଆନ୍ ଓପିନିଅନ୍ ନାମରେ ବି ଏକ ଖବରକାଗଜ ଚଳାଉଥିଲେ ଗାନ୍ଧୀଜୀଙ୍କ ସହିତ ତାଙ୍କ ପତ୍ନୀ କସ୍ତୁରବା ପୁଅମାନେ ପୁତୁରା ଏବଂ ଆନ୍ଦୋଳନରେ ସାମିଲ ହେଉଥିବା ହଜାର ହଜାର ବ୍ୟକ୍ତି ଗିରଫ ହୋଇ ଦୀର୍ଘ ଦିନ କାରାଗାରରେ କାଟିଛନ୍ତି ଏହି ଆନ୍ଦୋଳନ କାଳରେ ଜେଲ୍ ଭିତରେ ବାହାରେ ଅନେକ ବି ଶହୀଦ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହରେ ଗାନ୍ଧୀଙ୍କ ନେତୃତ୍ୱର ସଫଳତା ସେତେବେଳେ ଭାରତୀୟ ନେତା ଦାଦାଭାଇ ନୌରୋଜୀ ଗୋପାଳକୃଷ୍ଣ ଗୋଖଲେ ବାଲକଙ୍ଗାଧର ତିଲକ ଆଦିଙ୍କୁ ଆକର୍ଷିତ କରିଥିଲା ଶେଷରେ ଭାରତରେ ସତ୍ୟାଗ୍ରହକୁ ସଂଗ୍ରାମ କରିବା ପାଇଁ ମନସ୍ଥିର କରି ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକା ଛାଡ଼ିଥିଲେ ତ ଆମେ ଏକଥା ଜାଣିଛେ ଯେ 1919ର ଜାଲିଆନାଲ ବାଗ ଗଣସଂହାର ଗାନ୍ଧୀଜୀଙ୍କ ଆନ୍ଦୋଳନକୁ ବଳ ଦେଇଥିଲା ହଜାର ହଜାର ସଂଗ୍ରାମୀଙ୍କ ବଳିଦାନ ଓ ଲକ୍ଷ ଲକ୍ଷ ସତ୍ୟାଗ୍ରହୀଙ୍କ କାରା ଓ ନିର୍ଯାତନା ବରଣ ପୃଷ୍ଠଭୂମିରେ ଭାରତରୁ ଇଂରେଜ ଶାସନର ଅବସାନ ଘଟିଲା 1947 ଅଗଷ୍ଟ 15 ତାରିଖରେ ଗାନ୍ଧୀଜୀ ବଞ୍ଚିଥିବା ବେଳେ ତାଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ଦେବାକୁ ଅନେକ ଥର ବିଚାର ବିମର୍ଶ ହେଇଛି କିନ୍ତୁ କୌଣସି କାରଣରୁ ଗାନ୍ଧୀଙ୍କୁ ଦିଆଯାଇପାରିନଥିଲା ଏଥିରେ ନୋବେଲ କମିଟି ନିଜେ ଅନୁତପ୍ତ ହେଇକିରି 1948ରେ କାହାକୁ ଆଉ ଶାନ୍ତି ପୁରସ୍କାର ଦିଆଗଲାନି ସେଟା ଗାନ୍ଧୀଙ୍କ ପାଇଁ ଖାଲି ରଖାଯାଇଥିଲା ନେଲସନ ମଣ୍ଡେଲା ପାଠ ପଢିବା ବେଳେ ସତ୍ୟାଗ୍ରହ ଆରମ୍ଭ କରି ଯେ କଲେଜରୁ ବିତାଡ଼ିତ ହେଇଥିଲେ ଏହା ସତ୍ତ୍ୱେ ସେ ଆଇନ ଡିଗ୍ରୀ ହାସଲ କରି ଲୋକଙ୍କୁ ନ୍ୟାୟ ଦେବାକୁ ଅଦାଲତ ଭିତରେ ଓ ବାହାରେ ଲଢେଇ ଜାରି ରଖିଥିଲେ ଗାନ୍ଧୀ ଯେମିତି ବ୍ୟାରିଷ୍ଟର ଥିଲେ ନେଲସନ ମଣ୍ଡେଲା ବି ସେମିତି ଓକିଲ ଥିଲେ 1962 ରୁ 1990 ପର୍ଯ୍ୟନ୍ତ ପ୍ରାୟ 27 ବର୍ଷ ଧରି ନେଲସନ ମଣ୍ଡେଲା ଜେଲ୍ ଭିତରେ କଟେଇଥିଲେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ଯୋଉ ଜେଲ୍ରେ ରହିଥିଲେ ସେଇ ଜେଲ୍ରେ ମଣ୍ଡେଲାଙ୍କୁ ବହୁ ବର୍ଷ ରୋକିବାକୁ ପଡିଥିଲା ସେଇ ଜେଲ୍ରେ ଥିବାବେଳେ ମଣ୍ଡେଲା ଗାନ୍ଧୀ ସାହିତ୍ୟ ପଢିଲେ ଗାନ୍ଧୀଜୀ ନିଜେ ଲେଖା ପଢିଲେ ଗାନ୍ଧୀଜୀଙ୍କ ଉପରେ ରୋମାରଲା ଜେସଫ୍ ଡୋ ଅନ୍ୟମାନେ ଯେତେ ସବୁ ଲେଖିଛନ୍ତି ସେଗୁଡାକ ସବୁ ପଢିଲେ ସେଗୁଡାକ ସବୁ ପଢିଲା ପରେ ତାଙ୍କର ଯୋଉ ଥିଲା ସଶସ୍ତ୍ର ଆନ୍ଦୋଳନ ସେଥିରୁ ସେ ନିଜ ବାଟକୁ ବଦଳେଇଲେ ଏମିତିକି 1985ରେ ମଣ୍ଡେଲାଙ୍କୁ ସର୍ତ୍ତମୂଳକ ମୁକ୍ତି ଦେବା ପାଇଁ ସେଠାକାର ସରକାର ଚାହିଁଥିଲେ କିନ୍ତୁ ମଣ୍ଡେଲା ଏହା ପ୍ରତ୍ୟାଖ୍ୟାନ କରିଥିଲେ ଶେଷରେ 1990ରେ ସେ କାରାମୁକ୍ତ ହେଲେ 1990ରେ ଆମର ପରମ ସୌଭାଗ୍ୟ ଯେ ଭାରତ ନେଲସନ ମଣ୍ଡେଲାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଥିଲା 1993ରେ ମଣ୍ଡେଲାଙ୍କୁ ଦିଆଯାଇଥିଲା ନୋବେଲ ଶାନ୍ତି ପୁରସ୍କାର ସେତେବେଳକୁ ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ ଭାବେ ମଣ୍ଡେଲା ବିଖ୍ୟାତ ହେଇଯାଇଥାନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଯେମିତି ଯାତ୍ରା ଜନକ ଭାବେ ସମ୍ବୋଧନ କଲେ ଗାନ୍ଧୀଙ୍କୁ ତାପରେ ଦେଶବାସୀ କୃତଜ୍ଞତାର ସହ ଗାନ୍ଧୀଙ୍କୁ ବରି ନେଲେ ଯାତ୍ରା ଜନକ ଭାବେ ଠିକ୍ ସେହିଭଳି ଦକ୍ଷିଣ ଆଫ୍ରିକାର ଲୋକମାନେ ନେଲସନ ମଣ୍ଡେଲାଙ୍କୁ ଶ୍ରଦ୍ଧାର ସମ୍ମାନର ସହିତ ଡାକିଲେ ତାତା ବୋଲି ଦକ୍ଷିଣ ଆଫ୍ରିକା ଭାଷାରେ ତାତାର ଅର୍ଥ ହେଉଛି ପିତା ଯେମିତି ଗାନ୍ଧୀଜୀ ହେଉଛନ୍ତି ଭାରତର ଜାତୀୟ ପିତା ସେମିତି ନେଲସନ ମଣ୍ଡେଲା ହେଉଛନ୍ତି ଦକ୍ଷିଣ ଆଫ୍ରିକାର ବି ଜାତୀୟ ପିତା ସେ ଦୀର୍ଘ 67 ବର୍ଷ ଧରି ସତ୍ୟାଗ୍ରହ ପଥରେ ତାଙ୍କର ସଂଗ୍ରାମ ଚଳେଇଲେ ଯାହାଫଳରେ 1994ରେ ଦକ୍ଷିଣ ଆଫ୍ରିକାରୁ ବର୍ଣ୍ଣ ବିଦ୍ୱେଷ ବ୍ୟବସ୍ଥାର ଅନ୍ତ ଘଟିଲା ଏବଂ ସେଠି ଯୋଉ ନିର୍ବାଚନ ହେଲା ସେ ନିର୍ବାଚନରେ ମଣ୍ଡେଲାଙ୍କର ଦଳ ବହୁମତରେ ବିଜୟ ହେଲା ସେ କେବଳ ଗୋଟିଏ ସମୟ ପାଇଁ 1994ରୁ 1999 ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ ସେ ସମୟରେ ବି ସେ ଭାରତ ଗସ୍ତରେ ଆସିଛନ୍ତି ଭାରତୀୟମାନଙ୍କୁ ବହୁତ ଭଲ ପାଆନ୍ତି ଦକ୍ଷିଣ ଆଫ୍ରିକାର ବିଭିନ୍ନ ସ୍ଥାନରେ ଗାନ୍ଧୀଜୀଙ୍କର ସ୍ମୃତି କେମିତି ରହିପାରିବେ ତା ଉପରେ ବି ମଣ୍ଡେଲା ଗୁରୁତ୍ୱ ଦେଉଥିଲେ ମଣ୍ଡେଲାଙ୍କର ଦେହାନ୍ତ ହେଲା 2013 ଡିସେମ୍ବର 5 ତାରିଖରେ ସେତେବେଳକୁ ତାଙ୍କ ବୟସ ହେଇଯାଇଥିଲା 95 ବର୍ଷ ଇଏ ଏମିତି ଏକ ବିରଳ ଲୋକ ଯେ ସେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଥିବା ବେଳେ ଯେଉଁମାନେ ବର୍ଣ୍ଣ ବିଦ୍ୱେଷ ବ୍ୟବସ୍ଥାରେ ହିଂସାକାଣ୍ଡ କରୁଥିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସେ ସମସ୍ତଙ୍କୁ ମିଶେଇକିରି କାମ ଚଳାଇଲେ ଆଉ ତାଙ୍କ ସରକାରରେ ବିଭିନ୍ନ ଦଳ ବିଭିନ୍ନ ମତର ଲୋକଙ୍କୁ ସାମିଲ କରିଥିଲେ ଯୋଉଟା ଗାନ୍ଧୀଙ୍କ କ୍ଷେତ୍ରରେ ଥିଲା ଏବେ ଯୁଦ୍ଧ ହିଂସା ଅସମାନତା ଆଦିର ବ୍ୟାପିରେ ସମଗ୍ର ବିଶ୍ୱ ସଂକ୍ରମିତ ହେଉଛି ଜଳବାୟୁ ପରିବର୍ତ୍ତନ କ୍ଷୁଧା ଦାରିଦ୍ର୍ୟ ବେକାରୀ ବେରୋଜଗାରୀ ନିଶା ଅପରାଧ ସମେତ ଗତାଗତ ସମସ୍ୟାର ପାହାଡ଼ ଉପରେ ଆମେ ଛିଡ଼ା ହେଉଛୁ ଏଥିଯୋଗୁଁ ଦେଶ ଦେଶ ବ୍ୟକ୍ତିଗତ ମଧ୍ୟରେ ଅହର ଲଢେଇ ଚାଲି ବ୍ୟାପକ ଧନଜୀବନ ନଷ୍ଟ ହେଉଛି ମମତା ସମାନତା ସାମାଜିକ ନ୍ୟାୟ ଆଦି ପାଇଁ ବିଶ୍ୱର କୋଣ ଅନୁକୋଣରୁ ସ୍ୱର ଉଠୁଥିବା ବେଳେ ବିଶ୍ୱର

0: ସନ୍ତୁଷ୍ଟ ଜନତା ଆଜି ଖୋଜୁଛନ୍ତି ଗାନ୍ଧୀ ଓ ମଣ୍ଡେଲାଙ୍କ ଭଳି ସତ୍ୟର ସାଧକ ମାନଙ୍କୁ। ସର୍ବେ ଭବନ୍ତୁ ସୁଖିନଃ ସେ ଶୁଣନ୍ତୁ ବିଶ୍ୱ ଅମୃତସ୍ୟ ପୁତ୍ରଃ ବସୁଧୈବ କୁଟୁମ୍ବକମ୍ ଭଳି ମହାମନ୍ତ୍ରକୁ ଆମେ କୃତଜ୍ଞତାର ସହ ସ୍ମରଣ କରି ସମସ୍ୟାର ଅନେକ ଭୟରୁ ମୁକୁଳିବା ପାଇଁ ଗାନ୍ଧୀଙ୍କ ଠାରୁ ମଣ୍ଡେଲାଙ୍କ ପର୍ଯ୍ୟନ୍ତ ମହାମନୁଷ୍ୟମାନଙ୍କ ମାର୍ଗ ଅନୁସରଣ କରି ମୁକ୍ତିର ଆଲୋକରେ ଉଦ୍ଭାସିତ ଗିରିଶୃଙ୍ଗ ଆଡ଼କୁ ପାଦ ପରେ ପାଦ ବଢ଼ାଇବା ହେଉଛି ସମୟର ସବୁଠାରୁ ବଡ଼ ଆହ୍ୱାନ। ଗାନ୍ଧୀ ମଣ୍ଡେଲାଙ୍କ ଭଳି ବିଶ୍ୱ ବ୍ୟକ୍ତିତ୍ୱ ଆଜି ଶ୍ୱଶୁରରେ ନଥିଲେ ବି ସେମାନଙ୍କ ବିଚାର ସଂଗ୍ରାମ ଓ ଜୀବନୀ କିନ୍ତୁ ପିଢ଼ି ପରେ ପିଢ଼ିଙ୍କୁ ପ୍ରେରଣା ଦେଇ ଚାଲିଥିବ।
1: ହଁ ସତ ବନ୍ଧୁ, ଗାନ୍ଧିଜୀ ଓ ମଣ୍ଡେଲା ଭିନ୍ନ ଦେଶ ଓ ସମୟର ବ୍ୟକ୍ତି ହୋଇଥିଲେ ମଧ୍ୟ ସେମାନଙ୍କ ଆଦର୍ଶର ମୂଳରେ ଥିଲା ସତ୍ୟ, ନ୍ୟାୟ, ସମାନତା, କ୍ଷମା ଆଉ ମାନବିକତା। ମଣ୍ଡେଲାଙ୍କ ଜୀବନ ଏହାର ପ୍ରମାଣ ଯେ ଗାନ୍ଧିଜୀଙ୍କ ଚିନ୍ତାଧାରା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ସାମାଜିକ ପରିବର୍ତ୍ତନର ଏକ ଶକ୍ତିଶାଳୀ ପ୍ରେରଣା। ତାଙ୍କ ଜୀବନୀରୁ କିଛି ଶ୍ରୋତାବନ୍ଧୁ, 29 ଜାନୁଆରୀ 1948 ଗୁରୁବାର ଗାନ୍ଧିଜୀ ତାଙ୍କ ଜୀବନର ଶେଷ ଚିଠି ଜଣେ ଆଶ୍ରମ ଅନ୍ତେବାସୀଙ୍କୁ ଲେଖିଥିଲେ। ସେହି ଚିଠିରେ ଗାନ୍ଧିଜୀ ଲେଖିଥିଲେ, ଭାଇ ଶଙ୍କରନ୍, ତୁମର କନ୍ୟା ସୁଲୋଚନାର ସ୍ୱର୍ଗବାସ ଖବର ଚିରଞ୍ଜୀବ କିଶୋରଲାଲ ମୋତେ ଦେଲେ। ମୋର ଏ ବିଷୟରେ ଆଦୌ ଧାରଣା ନଥିଲା। ମୁଁ ତୁମକୁ କ'ଣ ବା ଲେଖିବି, କେଉଁ ସାନ୍ତ୍ୱନା ମୁଁ ତୁମକୁ ଦେଇପାରିବି। ମୃତ୍ୟୁ ତ ଏକ ପ୍ରକୃତ ସଖା, ଏହା କେବଳ ଆମର ଅଜ୍ଞାନତା ଯାହା ଆମକୁ ଦୁଃଖ ଦେଇଥାଏ। ସୁଲୋଚନାର ଆତ୍ମା ଅତୀତରେ ରହିଥିଲା, ଆଜି ମଧ୍ୟ ଅଛି ଆଉ କାଲିକି ବି ରହିବ। ଅବଶ୍ୟ ମୃତ୍ୟୁ ସହିତ ସୁଲୋଚନା ତାର ଅସଫଳତାଗୁଡ଼ିକୁ ନେଇକରି ଯାଇଛି। ଶଙ୍କରନ୍, ଏକଥା ସବୁବେଳେ ଆମକୁ ମନେ ରଖିବାକୁ ହେବ। ତାର ଶରୀର ସିନା ଏହି ଧରାଧାମରେ ନାହିଁ, ହେଲେ ତାର ଭଲ ଗୁଣ ସେ ତ ଛାଡ଼ିଯାଇଛି ଆମ ପାଖରେ। ସେହି ଗୁଣ ଆଉ ଭଲ କାମଗୁଡ଼ିକ ଆମେ ଯଦି ମନେ ପକାଇପାରିବା, ସେଥିରୁ କିଛି ଆମେ ଆମ ଜୀବନରେ ଲଗାଇପାରିବା, ତାହେଲେ ତାହିଁ ହେବ ତା ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି। କେବଳ ଶଙ୍କରନ୍ଙ୍କୁ ନୁହେଁ, ଏଭଳି କେଉଁ ପ୍ରସଙ୍ଗ ନାହିଁ ଯେଉଁ ପ୍ରସଙ୍ଗରେ ବାପୁ ଚିଠି ଲେଖିନାହାନ୍ତି। ତାଙ୍କର ପରାମର୍ଶଭାର ଚିଠିକୁ ଚାତକ ଭଳି ଚାହିଁ ରହୁଥିଲେ ତାଙ୍କର ଅନୁଗାମୀ ଆଉ ବନ୍ଧୁମାନେ।

0: କେମିତି ଲାଗିଲା ଆଜିର କାର୍ଯ୍ୟକ୍ରମ ନିଶ୍ଚୟ ଲେଖିବେ ଆମର ଠିକଣା ଗାନ୍ଧୀ ଚର୍ଚ୍ଚା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7530001। ଆଜ ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ଗାନ୍ଧୀ ଚର୍ଚ୍ଚା। ଉପସ୍ଥାପନାରେ ଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ, ପ୍ରଯୋଜନାରେ ଥିଲେ ପ୍ରଜ୍ଞା ପାରମିତା ସାହୁ। ଆକାଶବାଣୀ କଟକ ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ ଯୋଗୁଁ ଟ୍ରାନ୍ସମିଟର ଯୋଗେ ପ୍ରସାରଣ ବନ୍ଦ ରହିବ, କିନ୍ତୁ ନ୍ୟୁଜ୍ ଅନ୍ ଏୟାର ଆପ୍ ଏବଂ ଷ୍ଟ୍ରିମିଂ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ।
2: ପାଟିରେ ବାବା, ସବୁଦିନ ରାତିରେ ଖାଇଲା ବେଳେ କିଛି ନା କିଛି ଗଣ୍ଡଗୋଳ। ଓହୋ, ଲାବଣ୍ୟ ଲାବଣ୍ୟ
3: ଯାଉଛି ମ୍ୟାଡାମ।
2: ଦେଖିଲୁ ଦେଖିଲୁ ଡାଇନିଂ ହଲରେ କୋଉ କୋଉ ପିଲା ଅଛନ୍ତି?
3: ଦେଖିବି କଣ ମ୍ୟାଡାମ, ସେ 3-4ଟା ଝିଅ ତ ଯେମିତି ରୋଷେଇ ହେଇଥିଲେ ବି ପାଟି କରିବେ।
2: ଭଲ ସୁପରିଟେଣ୍ଡେଣ୍ଟ ହେଲି ଯେ ରାତି 10ଟା ଯାଏ ଝିଅଙ୍କୁ ଜଗିଥା।
3: ହଁ ମ୍ୟାଡାମ, ପୋଷ୍ଟ ଗ୍ରାଜୁଏଟ ହଷ୍ଟେଲର ଝିଅଙ୍କୁ ସମ୍ଭାଳିବା ଭାରି କଷ୍ଟ। ଏଠି ଯିଏ ଯେତେବେଳେ ସୁପରିଟେଣ୍ଡେଣ୍ଟ ହେଇଛନ୍ତି ବିରକ୍ତ ହେଇଯାଇଛନ୍ତି।
2: ମୁଁ ତ ସେଇଆ ଦେଖୁଛି, ଆଉ ବର୍ଷକ ଭିତରେ ମୋ ପ୍ରାଣ ବାହାରି ଗଲାଣି।
3: କିଛି ଭାବନ୍ତୁ ନାହିଁ ମ୍ୟାଡାମ, ସବୁ ଆପେ ଆପେ ଠିକ ହେଇଯିବ।

0: କୋଉ ସାନ ପିଲା ହେଇଛନ୍ତି କି? ବିଏ ପାସ୍ କଲେଣି, କାଲି ସକାଳେ ପୁଣି ଏମ୍ଏ ପାସ୍ କରି କି କେତେ ଦାୟିତ୍ୱ ସମ୍ଭାଳିବେ?
1: ସେଇ କଥା ତ, ଏମ୍ଏ କ୍ଲାସ୍ର ଛାତ୍ରୀମାନେ ଖାଇବା କଥାରେ ଏତେଟା ଜିଗ ଲଗେଇବା କ'ଣ ଠିକ୍?
0: ମୁଁ ମ୍ୟାଡ଼ାମ୍ ଏଠି 15 ବର୍ଷ ହେଲା ରହିଲିଣି, ଏଇ କଥା ଦେଖି ଆସୁଛି। ଆପଣ ଚୁପ୍ ହେଇ ବସନ୍ତୁ ମ।
1: ନା, ମୋତେ ସେଠି ଯିବାକୁ ହବ। ତୁ ଗଲୁ ଲାବଣ୍ୟ, ବନଯାତା ରୁମ୍ରେ ଅଛି କି ନାହିଁ ଦେଖି ଆସିବୁ।
0: ବନଯାତା?
1: ହଁ ହଁ
0: ଅଛି ମ୍ୟାଡ଼ାମ୍, ପଢୁଛି। ମୁଁ ପୁରା ଏଇକ୍ଷଣି ତା ରୁମ୍ ବାଟ ଦେଇ ଆସିଲି।
1: ଯା ତାକୁ ଡାକି ଆଣ, ତାକୁ ମୁଁ ଡାକିଛି ବୋଲି କହିବୁ।
0: ହଉ, ତା ରୁମ୍ଟା ତ ପୁରା ଦୁଇ ମହଲାରେ।
2: କଥା କଣ?
0: ତମେ ଚାଲିବଟି, ମ୍ୟାଡାମ୍ ଡାକୁଛନ୍ତି।
2: କି ମିନତୀ ମ୍ୟାଡାମ୍?
0: ହଁ ମ, ଆମ ସୁପରିନଟେଣ୍ଡେଣ୍ଟ ମ୍ୟାଡାମ୍।
2: କାଇଁ କଣ ହେଇଛି?
0: ତମେ ଆଗ ଚାଲିବଟି।
2: ହଉ ହଉ ଚାଲ। ରୂପା, ତୁ ପଢୁଥା, ମୁଁ ଆସୁଛି। ନିଦ ମାଡ଼ିନି ତ?
3: ନା, କୋଉଦିନ ମୁଁ 11 ବାଜିବା ଆଗରୁ ଶୋଇଲିଣି କହିଲି।
0: ତମେ ଡାଇନିଂ ହଲ୍କୁ ଚାଲ ଆଗ।
2: ହଉ ବାବା, ଚାଲ ଚାଲ।
4: କାହିଁକି ଆପଣମାନେ ଏମିତି ପାଟି କରୁଛନ୍ତି କହିଲେ?
1: ପାଟି କରିବୁନି, ଆଉ କଣ ଏଠି ମନ୍ତ୍ର ଜପିବୁ? ତମେ ତ ରୋଷେଇ କରିଛ, ପୁଣି ନିଜକୁ ଜଣେ ନିପୁଣ ରୋଷେଇଆ ବୋଲି ଭାବ। ଦେଖ, ଏ କଣ ଖାଇବା ଯୋଗ୍ୟ? ଏଗୁଡା ମଣିଷ ପିଲା ଖାଆନ୍ତି?
4: ନିଆଁ ପାଣି କଥା ଆଜ୍ଞା, କଣ ସବୁ ଜିନିଷ ସମାନ ଅଛି?
1: ଆହା, ସବୁଥର ଏମିତି ଗୋଟେ ଧରାବନ୍ଧା ବାକ୍ୟ କହି ତମେ ଆମକୁ ଫୁଲେଇ ଦଉଛ।
5: ଦେଖ ହରିବନ୍ଧୁ, ତମେ ବୁଢା ଲୋକ, ପୁଣି ଏଇ ହଷ୍ଟେଲ ସବୁଠୁ ପୁରୁଣା ରୋଷେଇଆ, ଆମେ ତୁମକୁ କିଛି କହୁନୁ।
1: ବିଜୟନ ଠିକ କହୁଛି, ତୁମେ ଆମ କଥାରେ ପାଟି ଫିଟାଅ ନା। ଡାକ ତୁମ ବାବୁଙ୍କୁ, କୁଆଡେ ଗଲେ ସେ ମେସ୍ ମ୍ୟାନେଜର ସାହେବ।
5: ହଁ ହରିବନ୍ଧୁ, ତମେ ଏଠୁ ଯାଅ ତ, ସୁଲତା ଯାହା କହୁଛି ତା କର। ଡାକ ସେ ମେସ୍ ମ୍ୟାନେଜରକୁ, ଆଜି ତାଙ୍କର ଦିନକୁ ଆମର ଦିନେ।
4: ମ୍ୟାନେଜର ଆଉ ନାହାନ୍ତି ଆଜ୍ଞା?
1: ଜାଣେ ପରା, ଅସଲ ବେଳକୁ ଫେରାର।
5: କାହିଁକି ନାହାନ୍ତି? ପିଲାଙ୍କ ଖାଇବା ଟାଇମରେ ସେ ଉପସ୍ଥିତ ରହିବା କଥା, କୁଆଡେ ଗଲେ?
4: ମୁଁ କେମିତି ଜାଣିବି ଆଜ୍ଞା, କିଛି ଗୋଟେ କାମ ପଡିଥିବ।
6: ଆମେ ଜାଣୁ ଯୋଉ କାମ, ଏତେବେଳେ ମେସ୍ ମ୍ୟାନେଜର ସାହେବ ତ କାହାକୁ ନା କାହାକୁ ଧରି ରୋମାନ୍ସ କରିବାକୁ ଚାଲି ଯାଇଥିବେ।
5: କାହାକୁ ଆଉ କଣ, ସେଇ ରୂପାକୁ ତ।
6: ସେ କଥା ହରିବନ୍ଧୁ କୁଆଡେ ଜାଣିବ?
1: ତମେ ଯାଅ ହରିବନ୍ଧୁ, ମେସ୍ ମ୍ୟାନେଜର ସ୍ୱୟଂ ଏଠି ବିଦ୍ୟମାନ ନହେଲେ ଯେ ଆମେ ଏମିତି ପାର୍ଟି କରୁଥିବୁ। କୁହ ଭଉଣୀ ମାନେ, ସବୁ ଭଉଣୀ, ମେସ୍ ମ୍ୟାନେଜରକୁ
7: ହଟେଇ ଦିଅ, ହଟେଇ ଦିଅ।
5: ଏଇ ସୁଲତା, ସେ ଚାହତ ଦେଖି ଆମ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଆସୁଛନ୍ତି।
1: ଆସନ୍ତୁ,
6: ସୁଲତା ଠିକ କହୁଛି, ତାଙ୍କର ତ ବହୁତ ଆଗରୁ ଆସିବାର ଥିଲା।
5: ତାଙ୍କ ସାଙ୍ଗରେ
6: ବନଜା ଆଉ କିଏ?
1: ହଁ ପିଙ୍କି, ବନଜା ତ ତାଙ୍କର ସବୁଠୁ ବଡ ଚାମଚା।
8: କଣ ଏସବୁ ହଉଛି? ଏଇଟା ଡାଇନିଂ ହଲ୍ ନା ସିନେମା ଘର? ହଲ୍ ସାରା ଅଇଁଠ। ଓ, କାହିଁକି ତମେ ସବୁ ପାଟି କରୁଛ? ସୁଲତା, କଣ ହେଇଛି?
1: ହବ କଣ ମ୍ୟାଡାମ, ଏହାକୁ ଛାତ୍ରୀ ନିବାସର ଅନ୍ତେବାସୀ ମାନଙ୍କର ମେସ୍ ମ୍ୟାନେଜର ବିରୋଧରେ ବିଦ୍ରୋହ ବୋଲି ଭାବି ନିଅନ୍ତୁ।
8: ଆସ୍ତେ କୁହ ସୁଲତା,
5: ଆସ୍ତେ କହିଲେ ତ କେହି ଶୁଣୁନାହାନ୍ତି ମ୍ୟାଡାମ।
8: ମୁଁ ଶୁଣିବାକୁ ଆସିଛି।
6: ଯେତେ ଆପତ୍ତି କଲେ ବି ଖାଦ୍ୟର ଗୁଣ ବଦଳୁନି ମ୍ୟାଡାମ।
1: ଆପଣ ଥରେ ଖାଇ ଦେଖନ୍ତୁ ନା,
5: ବୋଇତାଳୁ ଘାଣ୍ଟ,
6: ପାଣିଆ ଡାଲି,
5: ଚେମେଡ଼ା ରୁଟି,
1: ଦାନ୍ତ ଉଠିଲା ଦିନ ଏମିତି ଖାଦ୍ୟ ଆମେ ଖାଇନୁ।
8: ଠିକ ଅଛି, ମୁଁ ବୁଝିବି, ତମେ ଆଗ ଚୁପଚାପ ବସି ଖାଇଦିଅ।
2: ମାସକୁ ମାତ୍ର 800 ଟଙ୍କାରେ କି ଭଲ ଖାଦ୍ୟ ହେଇପାରିବ କହିଲେ ସୁଲତା? ଦିନକୁ 2ଟା ପ୍ରଧାନ ମିଲ୍, ସକାଳେ ଟିଫିନ ଆଉ 4ଟା ବେଳେ ଚାହା, ତମେ ନିଜେ ଭାବି ଦେଖୁନା।
6: କାହିଁକି ହେଇପାରିବନି?
2: ଆଜିର ଦରଦାମ ଯାହା ସେଥିରେ
5: ମେସ୍ ଚାର୍ଜ ବଢିବ କିଏ ମନା କରୁଛି? 800 ଜାଗାରେ 1200 ନିଅନ୍ତୁ।
1: ତୁ କିଛି କହନା ବନଜା।
6: ମ୍ୟାଡାମ କୁହନ୍ତୁ।
5: ହଁ ମ୍ୟାଡାମ, ଆମର ସୁପରିଟେଣ୍ଡେଣ୍ଟ ଏ ବିଶ୍ୱବିଦ୍ୟାଳୟରେ ଆମେ ତାଙ୍କରି ଭରସାରେ ହଷ୍ଟେଲରେ ରହିଛୁ, ଯାହା କହିବେ ସେ କହିବେ।
1: ଆମ କଥା ବୁଝିବା ତାଙ୍କର ଦାୟିତ୍ୱ।
9: ମ୍ୟାଡାମ ତ ଆଦୌ ବୁଝୁନାହାନ୍ତି ବୋଲି ଆମେ ଗୋରୁ ଗାଈଙ୍କ ଖାଦ୍ୟ ଖାଇ ଚାଲିଛୁ।
8: ଓ, ମୋତେ କହିବାକୁ ଦିଅ,
1: ସବୁ ଚୁପ୍ ହୁଅ, ମ୍ୟାଡାମ କହିବେ। କୁହନ୍ତୁ ମ୍ୟାଡାମ।
8: ମୁଁ କଣ କହୁଥିଲି କି, ଆଜିକାଲି ଷ୍ଟାଣ୍ଡାର୍ଡ ଖାଦ୍ୟ ପାଇଁ 800 ଟଙ୍କା କିଛି ନୁହଁ, କିନ୍ତୁ ଆମେ ବଢେଇ ପାରିବୁନି।
6: କାହିଁକି?

0: ବଢେଇ ପାରିବେନି?
1: ଆମେ ତ ଦେବାକୁ ପ୍ରସ୍ତୁତ ଅଛୁ।
2: ତମେ ସିନା ଦେଇପାରିବ, କିନ୍ତୁ ଗରିବ ବାପା ମା ଦେଇପାରିବେ କି? ସେମାନଙ୍କ କଥା ତ ପୁଣି ବିଚାରକୁ ନବା।
0: ତା ମାନେ
2: ଆମକୁ ବି ଏମିତି କଷ୍ଟରେ ଖାଇବାକୁ ହଉଥିଲା ସୁଲତା।
3: ଆପଣ ଏମିତି କୁନ୍ଦୁରି ଭଜା ଖାଉଥିଲେ?
2: ହଁ, କାହିଁକି ନୁହେଁ। ତେବେ ମୁଁ ଚେଷ୍ଟା କରିବି ଉନ୍ନତି ପାଇଁ। ହରିବନ୍ଧୁ, ଟିକେ ମେସ୍ ମ୍ୟାନେଜରକୁ ଡାକିଲ।
4: ବାବୁ ନାହାନ୍ତି ମ୍ୟାଡମ।
5: କୁଆଡେ ଯିବେ, କୋଉ ହୋଟେଲକୁ? ତ
3: ଝିଅ ପିଲାଙ୍କୁ ସ୍କୁଟରରେ ବସେଇ ଭଲ ଭଲ ରେସ୍ତୋରାଁକୁ ଯିବା ତାଙ୍କ କାମ।
1: ରହମ, କାହିଁକି ପାଟି କରୁଛୁ?
5: ମ୍ୟାଡମଙ୍କର ସେ କଥା ଜାଣିନାହାନ୍ତି?
1: ଭଦ୍ରତା ଦୃଷ୍ଟିରୁ ଖାଲି ନ ଜାଣିଲା ପରି ରହିଛନ୍ତି ନା।
2: ପ୍ଲିଜ ଷ୍ଟପ୍ ଇଟ୍। କାହାରି ବିରୁଦ୍ଧରେ କିଛି କହିବା ଆଗରୁ ତମେ ଚିନ୍ତା କରିବା ଉଚିତ।
5: ଆମେ ଯାହା ଶୁଣିଲୁ ତାହା କହିଲୁ ମ୍ୟାଡମ।
1: କିନ୍ତୁ ମେସ୍ ମ୍ୟାନେଜର ବିକ୍ରମ ବାବୁଙ୍କର କିଛି ଦୋଷ ନାହିଁ ମ୍ୟାଡମ, ଦୋଷଟା ଆମ ହଷ୍ଟେଲ ଝିଅଙ୍କର, ସେମାନେ ତ ତାଙ୍କ ଉପରେ ପଡୁଛନ୍ତି।
2: କଣ ତମେ କହୁଛ ବୁଝିପାରୁଛ ତ?
1: ସବୁ ଝିଅଙ୍କ କଥା କହୁନି ମ୍ୟାଡମ, ଜଣେ ତ
3: ସେଇ ରୂପା ତ, ଆଉ କିଏ?
6: କୋଉ ରୂପା? କାହା କଥା ତମେ କହୁଛ ସରିତା?
3: ତୁମରି ବାନ୍ଧବୀ ରୂପା, ସତେ ଯେମିତି କିଛି ଜାଣିନ।
1: ମ୍ୟାଡମ ଆପଣ କିଛି ବୁଝୁନଥିବାରୁ ରୂପା ପ୍ରତ୍ୟେକ ସଞ୍ଜରେ ମେସ୍ ମ୍ୟାନେଜର ବିକ୍ରମ ସାଙ୍ଗରେ ଯାଇ ସହରରେ ବୁଲୁଛି,
5: ତା ପାଇଁ ଗୋଟାକ ଯାକ ହଷ୍ଟେଲ ବଦନାମ।
3: ଏମିତି କେତେଜଣ ଝିଅଙ୍କ ଯୋଗୁଁ ମେସ୍ ମ୍ୟାନେଜରଙ୍କ ମୁହଁ ବଢିଯାଇଛି, ସେ ଆମ ଖାଇବା ପିଇବା କଥା ବୁଝିବାକୁ ବି ଇଚ୍ଛା କରୁନି।
1: ଆଜି ନିଶ୍ଚୟ ବିକ୍ରମ ବାବୁ ରୂପା ସାଙ୍ଗ ହୋଇ କୁଆଡେ ଯାଇଛନ୍ତି।
6: ମିଛ କଥା, ଏକଦମ ମିଛ କଥା ମ୍ୟାଡମ।
5: ତୋ ବାନ୍ଧବୀ ବୋଲି କଣ ସତ କଥାରେ ମିଛ ହେଇଯିବ ବନଜା?
6: ଦେଖ ତୁମ ଭିତରୁ କେହି ହେଲେ କିଛି ଦେଖିନା।
3: ଆମେ ନ ଦେଖିଲେ କଣ ହେଲା? ଅନ୍ୟ ଝିଅ ତ ଦେଖିଛନ୍ତି।
6: ଏସବୁ ତୋର ମନଗଢ଼ା କାହାଣୀ ପିଙ୍କି, ରୂପା ସେମିତିକା ଝିଅ ନୁହେଁ। ଦେଢ ବର୍ଷ ଭିତରେ ସେ କୋଉଦିନ ହେଲେ କାହା ସାଙ୍ଗରେ କୋଉଠିକି ବି ଯାଇନି,
5: କିନ୍ତୁ କୋଉଦିନ ସଞ୍ଜରେ ବି ସେ ରୁମ୍ରେ ନଥାଏ ନା। କଣ ସରିତା?
6: ତା ଠିକ, ସେ ସଞ୍ଜରେ ମୋ ରୁମ୍ରେ ବସିକିରି ପଢେ।
2: ରୂପା ତ ତମରି ଭଳି ଝିଅ, ତମେ ତାର ଚରିତ୍ର ସଂହାର କରିବା କଣ ଠିକ? ମୁଁ ଏ ବିଷୟରେ କୁଳପତିଙ୍କ ସହିତ କଥାବାର୍ତ୍ତା କରିବି।
6: ରୂପା ତ ନିରୀହ ଝିଅଟିଏ, ସେ ତ କାହାର କିଛି ଦୋଷ କରିନି, ତା ନାଁରେ ଏସବୁ କଥା କାହିଁକି ସୁଲତା?
1: ଦେଖ ତୁ ମତେ ଦୋଷ ଦେଇପାରିବୁନି ବନଜା, ମୁଁ ଆଦୌ ରୂପା ନାଁ ଧରିନି, ମୁଁ ଏଭଳି ଛୋଟ କଥାରେ ମୁଣ୍ଡ ପୁରାଏନି।
5: ୱି ଆର୍ ସରି ମ୍ୟାଡମ।
2: ଆସ ବନଜା, ବହୁତ ଡେରି ହେଲାଣି।
6: ଗୁଡ୍ ନାଇଟ୍ ମ୍ୟାଡମ।
2: ଗୁଡ୍ ନାଇଟ୍।

0: ହ୍ୟାଲୋ ରୂପା, ଦୟାକରି ଠିଆ ହ ତ। ୱାଓ, ରିଅଲି ୱଣ୍ଡରଫୁଲ। ଦେଖିଲୁ ପିଙ୍କି, ତୋ ଇତିହାସ ବହିରେ ଏମିତି ଚେହେରା ଖଣ୍ଡେ ଅଛି କି ନାହିଁ?
1: ତୁ ଠିକ କହିଛୁ ସୁଲତା, ରୂପାଙ୍କର ରୂପକାନ୍ତି ପୁରା ଇତିହାସ ବହିରୁ କପି କରାହେଇଛି ନା କଣ ସୁଲତା?
0: ହଁ ସତ କହିବୁ ରୂପା, ଏଇଠି ତ ଭାଉଜଙ୍କ ଚଉଠି ରାତି ଶାଢ଼ୀ ନା।
2: ଧେତ୍, ଭାଉଜଙ୍କର ନୁହେଁ ମ, ଏଇଟା ତାଙ୍କ ଆଇଙ୍କର ହେଇଥିବ।
1: ନୂଆ କରି ପେଡ଼ିରୁ

0: ଭାଉଜଙ୍କର ନୁହେଁ ମ, ଏଇଟା ତାଙ୍କ ଆଈଙ୍କର ହେଇଥିବ।
1: ନୂଆ କରି ପେଢ଼ିରୁ କଢାଇ ଆସିଛି।
2: କାହିଁକି ତମେମାନେ ସବୁ ମିଶି ନୂଆ ଝିଅଟାକୁ ଏମିତି ଥଟା ପରିହାସ କରୁଛ କହିଲ?
3: ଥଟା କାହିଁକି କରିବୁ ମ,
0: ଆମେ ତ ଆପ୍ରିସିଏଟ୍ କରୁଥିଲୁ।
2: ଦେଖ ସୁଲତା, ଶାଢ଼ୀ କଣ ପିନ୍ଧା ଯାଏନି? ଶୁଣିଛି ଆଜିକି 30 ବର୍ଷ ତଳେ ସବୁ ଝିଅ କଲେଜକୁ ଶାଢ଼ୀ ପିନ୍ଧି ହିଁ ଆସୁଥିଲେ।
0: ତମ ମା ମାଉସୀ ନିଶ୍ଚୟ ହେଇଥିବେ ସେମାନେ।
2: ଖାଲି ମୋର ନୁହେଁ, ସମସ୍ତଙ୍କର।
1: ବର୍ତ୍ତମାନ ତୁ କହୁଛୁ ଆମମାନେ ସବୁ ଶାଢ଼ୀ ପିନ୍ଧିବୁ?
2: ସେ କଥା ମୁଁ କଣ କହିବି, ପିନ୍ଧିବାଟା ନିଜର ରୁଚିର କଥା। ତେବେ 2-4 ବର୍ଷ ପରେ ଆମ ସମସ୍ତଙ୍କୁ ତ ଶାଢ଼ୀ ହିଁ ପିନ୍ଧିବାକୁ ପଡିବ।
3: ବନଜା, ତୋ ବାହାଘର କଥା କହୁଥିଲୁ ପିଙ୍କି।
0: ହାଇ ପିଙ୍କି, ବନଜା କଥା ଅନୁସାରେ ତତେ ତ ଆହୁରି 2-4 ବର୍ଷ ଅପେକ୍ଷା କରିବାକୁ ହବ। କଣ ଏତେ ଦିନ ତୁ ଧୈର୍ଯ୍ୟ ଧରି ରହିପାରିବୁ ତ? ତୁ ତ ଆଜିରୁ ହକର ହକର ହେଲୁଣି।
1: କିଛି କଥା ନାହିଁ ମ, ବନଜା ତୁମ ପାଇଁ ବର ଖୋଜି ଦବ।
2: ଖୋଜିବାକୁ ପଡିବନି ପିଙ୍କି, ତୁମର ଧନ ସମ୍ପତ୍ତି ଦେଖି ବର ତ ଆପେ ଆପେ ତୁମ ଗୋଡ ତଳକୁ ଛୁଟି ଆସିବେ।
1: ଦେଖ ବନଜା, ତୁ କହୁ କହୁ ଅନେକ କଥା କହିଲୁଣି, ଆମ ଧନ ସମ୍ପଦ ଉପରେ ଟିପ୍ପଣୀ କରିବା ପାଇଁ ତୁ କିଏ?
2: ଆଉ ମୁଁ ଯଦି ପଚାରେ ଏ ଗାଉଁଲି ଝିଅଟିର ଦାରିଦ୍ର୍ୟ ବିଷୟରେ ଟିପ୍ପଣୀ ଦେବାକୁ ତମେ ସବୁ କିଏ?
3: କାହିଁକି ଅଯଥାରେ ତୁ ଗୋଟେ କଳି ଆରମ୍ଭ କରୁଛୁ ବନଜା।
2: ନା, ତା ସହିତ ମୋର କି ସମ୍ପର୍କ ଯେ ମୁଁ ତମମାନଙ୍କ ସହିତ କଳି କରିବି? ମୁଁ ଖାଲି ଚେତେଇ ଦେଉଛି ଯେ ଏ ରୂପା ମଧ୍ୟ ଆମର କ୍ଲାସମେଟ୍।
3: ଆମେ କଣ ମନା କଲୁ କି?
2: କିନ୍ତୁ କାହାରି ଗରିବପଣକୁ ଉପହାସ କରିବା ଆମର ସଂସ୍କୃତି ନୁହେଁ।
1: ସଂସ୍କୃତି ବିଷୟରେ ତୁ ଆମକୁ ଶିଖେଇବୁ?
2: ସଂସ୍କୃତିଟା ସମସ୍ତେ ନିଜ ଘରୁ ଶିଖିଥାନ୍ତି ପିଙ୍କି, କେହି କାହାକୁ ଶିଖାଇନି। ଆସ ରୂପା, ମୁଁ ତମକୁ ତମ ହଷ୍ଟେଲରେ ଛାଡ଼ିଦେବି।
4: ସବୁ କଥା ମୋର ମନେ ଅଛି ବନଜା, କାଲି ଭଳି ହିଁ ତ ଲାଗୁଛି। ତା ପରଦିନ ସକାଳେ ହଠାତ୍ ମୋ ରୁମ୍ରେ ତୁ ଆସି ପହଞ୍ଚିଲୁ।
2: ରୂପା, ଏ ରୂପା, ଆରେ ଇଏ କଣ?
4: କାହିଁକି ଏ ଶାଢ଼ୀଟା କଣ ଖରାପ ଦିଶୁଛି?
2: ଏଣିକି ମୁଁ ତମେ ନ କହି ତତେ ତୁ କହୁଛି, ଆଉ ତୁ ମଧ୍ୟ ମତେ ତୁ କହିବୁ।
4: କହ, କହୁନୁ, କି ମନା କରୁଛି?
2: ତୋ ଶାଢ଼ୀ ପିନ୍ଧା ଦେଖି କଳ୍ପନା କେମିତି ମୁର୍କି ମୁର୍କି ହସୁଛି ଦେଖିଲୁ?
4: କହିଲ କଳ୍ପନା, ଏ ରଙ୍ଗଟା କଣ ଚଳିବନି?
5: ଆରେ ହଳଦିଆ ଠାରୁ ଭଲ ରଙ୍ଗ କିଛି କଣ ଅଛି?
2: ତୁ ହଳଦୀ ଗୁରୁ ଗୁରୁ ହଳଦୀ ବସନ୍ତ ଚଢେଇ ପରି ଦିଶୁଛୁ।
4: ତୋର ଯୋଉ କଥା ନା,
2: ମୁଁ ପଚାରୁଛି ତୋର ଚୁଡ଼ିଦାର ପଞ୍ଜାବୀ ଆଜି କିଛି ଡ୍ରେସ୍ ଅଛି କି ନାହିଁ?
4: ଅଛି, ନୂଆ ନାହିଁ, ସବୁ ବିଏ ବେଳର
2: ଅଛି। ଟି ତେବେ ତତେ ଶାଢ଼ୀ ପିନ୍ଧିବ କିଏ କହିଲା?
4: ମୁଁ ଭାବିଲି ଅଧ୍ୟାପିକାଙ୍କ ପରି ମୁଁ ମଧ୍ୟ ଶାଢ଼ୀ ପିନ୍ଧିବି, ଆଉ ସେଇଥିପାଇଁ।
2: ଆଉ ଏଇ ହାତରେ ଚୁଡ଼ି?
4: ହିନ୍ଦୁ ଘରର ଝିଅ ତ, ପିନ୍ଧିବିନି କିପରି କହିଲୁ?
2: ହେଲେ ଏ ବୋକେ, ଜାଣିଥା ଛାତ୍ରୀମାନେ ହିନ୍ଦୁ କି ଖ୍ରୀଷ୍ଟିଆନ କି ମୁସଲମାନ କିଛି ନୁହନ୍ତି, ସେମାନେ କେବଳ ଛାତ୍ରୀ।
5: ହଁ ବନଜା ଠିକ କହୁଛି ରୂପା,
2: ଆଜି ଏଇ ମୁହୂର୍ତ୍ତରେ ଏ ଶାଢ଼ୀ ପାଲଟିବାକୁ ପଡିବ, ହାତରୁ ଚୁଡ଼ି ବି ଓହ୍ଲେଇବାକୁ ହବ, ଆଉ ତୋର ଏ ପାଦର ପାଉଁଜି ବି ଖୋଲି ରଖ।
5: ବନଜା ଶିଖେଇଦବ କେମିତି ସୁନ୍ଦର କରି କେଶ ସଜେଇବାକୁ ହୁଏ।
2: କଳ୍ପନା ବି ଶିଖେଇଦବ ଓଠରେ ଘି ରଙ୍ଗ କେତେ ବୋଳିବାକୁ ହବ।
4: ତା ମାନେ
2: ହଁ ରୂପା, ତୋ ଉପରଟାକୁ ମୁଁ ଘଣ୍ଟାକରେ ବଦଳେଇ ଦେଲି ସିନା, କିନ୍ତୁ ପାରିଲି ନାହିଁ ତୋ ଭିତରଟାକୁ ବଦଳେଇ ଦେଇ। ତୁ ସେମିତି ସରଳ, ଫିରୁ ଆଉ ଟରକୁଳି ହିଁ ରହିଗଲୁ, ଆଉ ତାର ସୁଯୋଗ ନେଇ
4: ଅଟକି ଗଲୁ ଯେ। କଣ ହେଇଛି ବନଜା?
2: ରୂପା, ଯାହା ପଚାରିବି ସତ କହିବୁ ତ?
4: କହିବି ବନଜା, ତତେ ମୁଁ କେବେ ବି ମିଛ କହିବିନି।
2: ତତେ ଆମ ହଷ୍ଟେଲର ମେସ୍ ମ୍ୟାନେଜର କେମିତି ଲାଗେ?
4: କାହିଁକି, ବେଶ ଭଦ୍ର, କିନ୍ତୁ ତୁ କଣ ପାଇଁ ପଚାରିଲୁ?
2: ତୁ ତା ସହିତ କେବେ ଗପିଛୁ?
4: ମୁଁ? ହଁ ଥରେ ଅଧେ। ବିକ୍ରମ ବାବୁ ବହୁତ ଭଲ ମଣିଷ ବନଜା।
2: ତୁ ଜାଣିନି ରୂପା, ତୋ ନାଁରେ ତୋରି ସହପାଠିନୀ ଗୋଟେ ଗୁଜବ ସୃଷ୍ଟି କରିଛନ୍ତି ଯେ ତୁ କାଳେ
4: ବନଜା। କେଡ଼େ ବାଜି କଥା ସେମାନେ କହୁଛନ୍ତି କହିଲୁ?
2: ଏ କ୍ୟାମ୍ପସଟାରେ ଆହୁରି କେତେ ବାଜି କଥାର ଲହରୀ ଖେଳୁଛି ରୂପା। ହଉ ତୁ ବ୍ୟସ୍ତ ହନା, ଆଉ 4-5 ମାସ ପରେ ତ ଏହି ଜମପୁରରୁ ସମସ୍ତଙ୍କର ଛୁଟି। ହଁ ତୁ ଗୋଟେ କଣ ପଚାରି ବୋଲି କହୁଥିଲୁ?
4: ତୋରି ସାଙ୍ଗ ଅଶୋକ କଥା?
2: ତୁ ତ ସବୁ ଜାଣିଛୁ, ଆଉ ପଚାରିବୁ କଣ?
4: ଆଜିକାଲି ଅନେକ ସମୟରେ ତୁ ଉଦାସ ରହୁଛୁ ବନଜା, ବେଳେବେଳେ ତୋ ଆଖିରେ ଲୁହ ଚକେଇ ଆସୁଛି। ଘଟଣା କଣ ଜାଣୁ? ତୋ ମୁହଁରେ ଏତେ ଟିକେ ବିଷାଦ ଦେଖିଲେ ମୋ ଛାତି ଭିତରଟା କଣ ହେଇଯାଇଲ। ଆରେ ଉଠି ବସିଲୁ କାହିଁକି?

0: ଉଦାସ ନୁହେଁ, କହିପାରୁ ଚିନ୍ତିତ। ହଁ ରୂପା, ଭବିଷ୍ୟତ କଥା ଭାବି ମୁଁ ବଡ଼ ଚିନ୍ତାରେ ପଡ଼ିଯାଇଛି।
1: ତୋର ପୁଣି ଗୋଟେ ଭବିଷ୍ୟତ ଚିନ୍ତା କ'ଣ? ବାପା ମାଙ୍କର ଏକମାତ୍ର ଅଲି ଅଳି ଝିଅ, ପୁଣି ତିନି ସୁଯୋଗ୍ୟ ଭାଇଙ୍କର ଗୋଟିଏ ବୋଲି ଗେହ୍ଲା ଭଉଣୀ, ସରକାର ଚାନ୍ଦ ମାଗିଲେ ସେମାନେ ତୋଳି ଆଣିଦେବେ।
0: ସମସ୍ୟାଟା ତ ସେଇଠି ରୂପା, କେତେ ଭଲ ପାଆନ୍ତି ମୋତେ ସେମାନେ, ତାଙ୍କ ଇଚ୍ଛା ବିରୁଦ୍ଧରେ ଯିବା କେତେ କଷ୍ଟକର ଜାଣିପାରୁଛୁ ତ।
1: କାହିଁକି ଅଶୋକ କ'ଣ ତାଙ୍କର ପସନ୍ଦ ହେବେନି?
0: କିଏ ଜାଣେ, କିନ୍ତୁ ମୁଁ କୌଣସି ମତେ ଅଶୋକକୁ ହରାଇବାକୁ ଚାହେଁ ନା ରୂପା।
1: ଧୈର୍ଯ୍ୟ ରଖ ପନଜା, ମୁଁ ଭାବୁଛି ସବୁ ଠିକ ହେଇଯିବ।
0: ଭବିଷ୍ୟତଟାକୁ ଭବିଷ୍ୟତ ହାତରେ ପୁରାପୁରି ଛାଡ଼ିଦେବା ଠିକ ନୁହେଁ ରୂପା,
1: ସେଇଟା ଭାଗ୍ୟ।
0: ଭାଗ୍ୟ ଗୋଟେ କ'ଣ ଲୋ, ବରଂ କହ ପ୍ରତିଭା, ଇଚ୍ଛା ଶକ୍ତି ଆଉ ଜ୍ଞାନ ବା ପ୍ରଜ୍ଞା, ଏଇ ତିନୋଟି ବେଳେ ଯିଏ ଲକ୍ଷ୍ୟ ହାସଲ କରେ ସେ ଶାନ୍ତି ପାଏ, ଶାନ୍ତିର ଅନ୍ୟ ନାମ ସାଫଲ୍ୟ।
1: ସତ କଥା, ପ୍ରିୟ ମଣିଷର ପ୍ରେମ ଯିଏ ପାଇଛି ସେଇ ହିଁ ସଫଳ, ସେଇ ହିଁ ଶାନ୍ତି କ'ଣ ଜାଣେ।
0: ଶୋଇପଡ଼େ ଥର। ହଁ ଶୁଣିଥା, ଯଦି ସତକୁ ସତ ତୁ ସେଇ ମ୍ୟାନେଜର ପ୍ରେମରେ ପଡ଼ିବା ଆରମ୍ଭ କରିଛୁ, କିଛି ଚିନ୍ତା କରନି, ମୋର ଦୃଢ଼ ସମର୍ଥନ ତୋ ପଛରେ ଅଛି।

0: କଣ ହରିବନ୍ଧୁ?
1: ଏ ସକାଳୁ ସକାଳୁ ବନଜା ଦେଇ ଆପଣଙ୍କୁ ଆସି ଖୋଜିକି ଗଲେଣି।
0: ବନଜା ମାନେ ସେଇ ମିଡିୟମ ହାଇଟ୍ର ପତଳା ଝିଅଟା ତ?
1: ହଁ ମ, ଆପଣ ଭଲକି ଚିହ୍ନିଛନ୍ତି।
0: କାହିଁ ଖୋଜୁଥିଲେ?
1: କିଛି କହିଲେନି ତ, ଖାଲି କହିଲେ କାମ ଅଛି, ପରେ ଆସିବି।
0: କାମ ଅଛି?
1: ଆଜ୍ଞା,
0: ପରେ ଆସିବି। ହଉ, ମୁଁ ତ ଅଛି ଆଉ।
1: ହେଇ ତ ଦେଇ ପୁଣି ଆସିଲେଣି ଆଉ।
0: ମୋତେ ବି ଡର ଲାଗୁଛି, କାମଟା କିଛି ଗୁରୁତର ନୁହଁ ତ? ବୁଝିଲ ହରିବନ୍ଧୁ, ଏ ହଷ୍ଟେଲରେ ଖାଇବା ପିଇବା ଦାୟିତ୍ୱ ଯିଏ ବୁଝିବ ସେ ପୁରା ଦଶ ମାସିଆ ହୋଇଥିବା ଦରକାର। ହଉ, ତୁମ ଭିତରକୁ ଯା, ଆସନ୍ତୁ ମିସ୍ ବନଜା, ମୁଁ ତ ଆପଣଙ୍କ ଅପେକ୍ଷା କରିଥିଲି।
2: ମିଛ କଥା, ଅପେକ୍ଷା କରିଥିଲେ ମିଛ କାହିଁ କହୁଛନ୍ତି? ଆପଣ ତ ଏଇ ମାତ୍ର ଜାଣିଲେ ଯେ ମୁଁ ଆପଣଙ୍କୁ ଖୋଜୁଥିଲି ବୋଲି।
0: ନାଇଁ ମାନେ ମୁଁ
2: କିଛି ସଫେଇ ଦେବା ଦରକାର ନାହିଁ, ଅନେକ ସମୟରେ ଆମକୁ ଏମିତି ଛୋଟ ଛୋଟ ମିଛ କହିବାକୁ ପଡେ।
0: ଛାଡ଼ନ୍ତୁ
2: ରାଇଟ, ଛାଡ଼ନ୍ତୁ,
0: ଆପଣ ଟିକେ ଝଡି ଯାଇଛନ୍ତି।
2: ଆପଣ କଣ ମୋ ମା ଆଉ ଖୁଡ଼ିଙ୍କ ପରି କହିଲେଣି? ଯାହା ହଉ, ମନ୍ତିବା ପାଇଁ ଧନ୍ୟବାଦ, ଡାଏଟିଂ ନ କରି ମୋତେ ଝଡି ଯାଇଛି।
0: ହରିବନ୍ଧୁ ଦେଖ, ଦୁଇ କପ୍ ଚା ଯଦି ଆସିପାରେ।
2: ନା ନା ଥାଉ। ଆଚ୍ଛା, ମୁଁ ଗୋଟେ କଥା ପଚାରିବା ପାଇଁ ଆସିଛି। ନା ନା ଡରନ୍ତୁନି, ଖାଇବା ପିଇବାର କ୍ୱାଲିଟି ବିଷୟରେ ମୁଁ ମୋଟେ ପଚାରିବିନି, ଖାଇବା ନେଇ ମୁଁ କେବେ ବି ଅଭିଯୋଗ କରେନି।
0: ଜାଣେ।
2: ଏବେ ତାହେଲେ ପ୍ରଶ୍ନଟି ପଚାରିବି?
0: ପଚାରନ୍ତୁ।
2: ମୋର ବାନ୍ଧବୀ ରୂପା, ଆପଣ କେମିତି ଲାଗେ? ଆରେ ବସନ୍ତୁ ନା, ମୁଁ ତାର ବାନ୍ଧବୀ ବୋଲି ପଚାରୁଛି, ଆପଣ ନିର୍ଭର ଉତ୍ତର ଦେଇପାରିବେ ପ୍ଲିଜ। ଭାବପୂର୍ଣ୍ଣ ହୁଅନ୍ତୁନି, ମନର ଭାବନାକୁ ଖୋଲାଖୋଲି ପ୍ରକାଶ କରିବାଟା ହିଁ ଆଧୁନିକତା।
0: ମାନେ କଣ କହିବି?
2: କିଛି ଗୋଟେ ତ କହିବାକୁ ହବ ବିକ୍ରମ ବାବୁ, ଗତକାଲି ରାତିରେ ଏଇ ଡାଇନିଂ ହଲ୍ରେ ଆପଣ ଆଉ ରୂପାକୁ ନେଇ ଏକ ଅଜବ ଧୂଆଁ ଉଠିଥିଲା, ଆଉ ତା ଧୂଆଁ ନିଶ୍ଚୟ
0: ମୋ କାନରେ ପଡ଼ିଛି।
2: ତଥାପି ମୁଁ ମନ ବୁଝିଲାନି, ଭାବିଲି ଯଦି ଧୂଆଁ ତଳେ କୋଉଠି ନିଆଁର ଝୁଲ ଟିକେ ଛପି ରହିଥାଏ। ଭାବନ୍ତୁ ଆଜି ମୁଁ ଆବିଷ୍କାର କରିବାକୁ ଆସିଛି ସେଇ କଥା।
0: ମିସ୍ ବନଜା,
2: ହଁ ଏବେ ନିଆଁର ସନ୍ଧାନଟା ମୁଁ ପୁରା ପାଇଗଲିଣି ବିକ୍ରମ ବାବୁ।
0: ମିସ୍ ବନଜା,
2: ଆଉ ମୁହଁ ଖୋଲି କିଛି କହିବା ଦରକାର ନାହିଁ।
0: ମାନେ ଏତିକି କହିବି ଯେ ରୂପା ରୂପା ବହୁତ ଭଲ ଝିଅ।
2: କେହି କାହାକୁ ଭଲ ପାଇବା ଖରାପ ନୁହେଁ, କେବଳ ସେଥିରେ ଆନ୍ତରିକତା ଥିବା ଦରକାର। ରୂପା ବହୁତ ସରଳ ଝିଅ, ଶେଷରେ ସେ ଯେମିତି ପ୍ରତାରିତ ନ ହୁଏ। ହଉ ମୁଁ ତାହେଲେ ଆସୁଛି, ବାଏ
0: ବାଏ। ଓ କେଡ଼େ ବଡ଼ କଥାଟାକୁ ତୁମେ କେଡ଼େ ସହଜରେ କହିଦେଲ।

0: ପିଙ୍କି ଗୋଟେ ମଜା କଥା ଶୁଣ।
1: କି ମଜା କଥା କିଲୋ?
0: ସକାଳେ ହଠାତ୍ ଡାଇନିଂ ହଲ୍ ପଟେ ଆସୁଥିଲି, ଝରକା ପଟେ ଦେଖିଲି।
1: କଣ ଦେଖିଲୁ?
0: ବିକ୍ରମ ଆଉ ବନଜ ଏକାଠି ବସି ଗପୁଥିଲେ।
2: ତୁ ମିଛ କଥା କହୁନୁ ତ?
1: ମୋର

0: ବିଶ୍ୱାସ ହଉନି।
1: ବିଦ୍ୟା ରାଣଲୋ ଏକଦମ ସତ, ବିଶ୍ୱାସ କର ମୁଁ ନିଜ ଆଖିରେ ଦେଖିଛି ପରା।
2: ଗୋଟେ ଭଲ ଆଇଡିଆ ମିଳିଗଲା
1: ମାନେ ଘଟଣାଟା ଅଶୋକ କାନରେ ପଡିବା ନିହାତି ଦରକାର।
2: ଆଉ ଏମିତି ପଡିବ ତାକୁ ଯେମିତି କାନରେ ଗରମ ତେଲ ପଡିଲା ପରି ଲାଗିବ, ବୁଝିଲୁ।
0: ଏଇ ଦେଖ ଦେଖ ଅଶୋକ ସେ କୃଷ୍ଣଚୂଡା ଗଛ ମୂଳେ ଠିଆ ହେଇଛି,
2: ବନଜାକୁ ଅପେକ୍ଷା କରିଛି ନିଶ୍ଚୟ।
1: ତାହେଲେ ସେଇ ପଟ ଦେଇ ଚାଲ।
0: ଆରେ ଅଶୋକ ଗୁଡ୍ ମର୍ଣ୍ଣିଂ।
3: ହ୍ୟାଲୋ ପିଙ୍କି, ମର୍ଣ୍ଣିଂ।
1: ତମେ ତ ବନଜାକୁ ଅପେକ୍ଷା କରୁଥିବ ବୋଧେ,
0: ତାର ଆସିବା ଡେରି ହେଇଛି ନା।
1: ତାକୁ ତ ମୁଁ ବିକ୍ରମ ସାଙ୍ଗରେ ଦେଖିଲି।
3: ବିକ୍ରମ?
2: ଆମ ହଷ୍ଟେଲର ମେସ୍ ମ୍ୟାନେଜର ବିକ୍ରମ।
0: ଲୋକଟାର ଚରିତ୍ର ସମ୍ବନ୍ଧରେ କିଏ କେତେ କଥା କହନ୍ତି ସିନା, ମୁଁ କିନ୍ତୁ ବିଶ୍ୱାସ କରେନି।
1: ଏକରେ ଯୁବକ, ଦୁଇରେ ସୁନ୍ଦର, ଆଉ ତିନିରେ ରୋଜଗାରିଆ।
3: ମୁଁ ଚିହ୍ନିଛି ଲୋକଟା ବହୁତ ଭଲ।
2: ଚାଲ ପିଙ୍କି, ଡେରି ହେଇଗଲାଣି ପ୍ରଫେସରଙ୍କ କ୍ଲାସ,
1: ଆମେ ଯାଉଛୁ। ଅଶୋକ
3: ବାଏ।

0: କଣ କରୁଛ ବନଜାରାଣୀ?
1: ଲାବଣ୍ୟ, ରୂପାକୁ ଦେଖିଛ?
0: ତୁମ ରୂପା ତ?
1: ହଁ,
0: ମାଡାମଙ୍କ ପାଖରେ ଅଫିସ ଘରେ ବସିଛନ୍ତି।
1: କାହିଁକି?
0: ତାଙ୍କର କିଏ ଜଣେ ଭାଇ କାର ନେଇ ଆସିଛନ୍ତି ତାଙ୍କୁ ନବାକୁ।
1: ଭାଇ ନବାକୁ ଆସିଛନ୍ତି, ପୁଣି ରୂପାକୁ?
0: ମାଡାମ ମନା କରୁଛନ୍ତି ଛାଡିବାକୁ, ସଞ୍ଜ ଗଡିଗଲାଣି, ଏତେବେଳେ କିଏ ଝିଅମାନଙ୍କୁ ଛାଡିବ ପଦାକୁ? କିଛି କଣ ହେଲେ ସବୁ ତ ଆମ ମୁଣ୍ଡକୁ ଆସିବ ନା।
1: ରୂପା କଣ କହୁଛି?
0: ସେ କିଛି କହୁନାହାନ୍ତି, କିନ୍ତୁ ତାଙ୍କ ଭାଇ ଲଗେଇଛନ୍ତି। ତୁମେ ଟିକେ ତଳ ଅଫିସ ଘରକୁ ଯାଉନ।
1: ହଉ, ଯାଉଛି।
2: କଣ ହେଇଛି ବନଜା?
1: ମୋର କାହିଁକି ସନ୍ଦେହ ହେଉଛି କଳ୍ପନା, ରୂପା ତ କହୁଥିଲା ତା ଭାଇ ବହୁତ ସାନ, ମାନେ ସ୍କୁଲରେ ପଢୁଛି।
2: ନିଶ୍ଚୟ ତେବେ ଧର୍ମ ଭାଇ ହେଇଥିବ ବନଜା।
1: ଆଚ୍ଛା, ମୁଁ ତେବେ ଯାଏ।
3: କ୍ଷମା କରିବେ ମିଷ୍ଟର ଖଗେନ୍ଦ୍ର, ହଷ୍ଟେଲର ନିୟମ ଅନୁସାରେ ମୋତେ କାମ କରିବାକୁ ପଡ଼ିବ। ବାପା ମାଙ୍କ ଛଡ଼ା ଆଉ କାହା ସହିତ ସଞ୍ଜ ପରେ ଏଠୁ ହଷ୍ଟେଲର ଝିଅଙ୍କୁ ଛାଡ଼ିବାକୁ ଅନୁମତି ମିଳିପାରିବନି।
4: ବୁଝିଲି ମ୍ୟାଡାମ, ଆପଣ ତ ମୋ ଭଉଣୀର ଭଲ ପାଇଁ କହୁଛନ୍ତି, କିନ୍ତୁ ଏଇଟା ଗୋଟାଏ ସ୍ପେଶାଲ କେସ୍। ପୁରୀରେ କାଲି ରୂପାର ନିର୍ବନ୍ଧ ହବ ତ, ବରପକ୍ଷର ଲୋକେ ସେଠି ପହଞ୍ଚିଗଲେଣି, ଆମ ଆଡ଼ୁ ବି ସମସ୍ତେ ଗଲେଣି, ଆଉ ଆଜି ରାତି ଭିତରେ ପୁରୀରେ ନ ପହଞ୍ଚିଲେ ବାହାଘରରେ ଅସୁବିଧା ହେଇଯିବ।
3: ଯାହା ବି ହଉ, ଆପଣଙ୍କୁ ଆସନ୍ତାକାଲି ସକାଳ ଯାଏ ଅପେକ୍ଷା କରିବାକୁ ହବ।
1: ନମସ୍କାର ମ୍ୟାଡାମ।
3: ଆପଣ ଏଇସବୁ ଝିଅଙ୍କୁ ପଚାରନ୍ତୁ, ମୁଁ କେବେ କାହାକୁ ସଞ୍ଜ ପରେ ଘରକୁ ଯିବାକୁ ଅନୁମତି ଦେଇନି।
1: ଆପଣ?
4: ମୁଁ ଖଗେନ୍ଦ୍ର, ରୂପାର ଭାଇ।
1: ଭାଇ?
4: ହଁ।
1: ନା, ଆପଣ ବୋଧେ ଧରମ ଭାଇ?
4: କିନ୍ତୁ ଏକା ଗାଁରେ ଘର, ପିଲାଟି ବେଳୁ ମୁଁ ତା କଥା ବୁଝି ଆସୁଛି। ମଉସା ମାଉସୀ ପାରନ୍ତି ନାହିଁ ତ?
1: ବହୁତ ଭଲ, ରୂପା ଭଳି ସରଳ ଝିଅର ବଞ୍ଚିବା ପାଇଁ ଆପଣଙ୍କ ପରି ସ୍ମାର୍ଟ ଭାଇ ଜଣେ ଦରକାର ଥିଲା।
4: ହଁ ଆଜ୍ଞା, ରୂପାର ବାପା ତ ଗାଁରେ ନିମ୍ନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, କୁଆଡ଼େ ଯାଇ ଆସି ପାରନ୍ତିନି। ତା ଛଡ଼ା ଝିଅଟିକୁ ଏଠି ରଖି ପଢ଼େଇବା ଆଉ ନବା ଆଣିବା କରିବା ଏସବୁ ଖର୍ଚ୍ଚ ଅଛି, ମୁଁ ତାଙ୍କର ସବୁ କଥା ବୁଝି ଆସୁଛି, ରୂପାକୁ ପଚାରୁନାହାନ୍ତି।
1: କିନ୍ତୁ ହଠାତ୍ ରୂପାର ବାହାଘର କରିବା କଣ ଦରକାର ପଡ଼ିଲା?
4: ଭଲ ପାତ୍ରଟିଏ ମିଳିଯାଇଛି ତ, ବାହାଘର ତ ଏଇକ୍ଷିଣା ହଉନି, ନିର୍ବନ୍ଧ ହେଇ ରହିବ, ରୂପାର ପରୀକ୍ଷା ପରେ ଯାଇ ବାହାଘର ହବ।
3: ଆମର ସେଥିରେ କିଛି କହିବାର ନାହିଁ ଖଗେନ୍ଦ୍ର ବାବୁ, ସେ କଥା ରୂପା ବୁଝିବ ଓ ଆପଣମାନେ ବୁଝିବେ।
4: କଣ କରିବା ଆଜ୍ଞା, କେତେ କଷ୍ଟରେ ପାତ୍ରଟିଏ ମିଳେ ଆପଣ ତ ଜାଣନ୍ତି।
3: ହେଲା ହେଲା, ରୂପା ତମେ ଏବେ ତମ ରୁମ୍କୁ ଯାଅ, ଆସନ୍ତାକାଲି ସକାଳେ ତମ ଇଚ୍ଛା କଲେ ଖଗେନ୍ଦ୍ର ବାବୁଙ୍କ ସହିତ ଯାଇପାରିବ।
4: ଇଚ୍ଛା କଲେ ମାନେ?
3: କ୍ଷମା କରିବେ, ରୂପା ଏମ୍ଏ ପଢ଼ିଲାଣି, ମୁଁ ତାକୁ କଣ ବାଧ୍ୟ କରିବି? ବିଚାର କରିବାର ସ୍ୱାଧୀନତା ତାର ଅଛି।
4: ଓ ହଁ, ବୁଝିଲି।
1: ତା ମାନେ ସେ ଯାଇପାରେ ଆଉ ନ ଯାଇ ବି ପାରେ?
4: ନା, ନଯିବ କାହିଁକି, ସେ କଣ ଜାଣିନି ତା ବାପା ମାଙ୍କର ଅବସ୍ଥା, ମଉସା ପୁଣି ଜଣେ ହୃଦରୋଗୀ, ଟିକିଏ କୋଉଠୁ ସକ୍ ପାଇଲେ ହୁଏତ ଟଳି ପଡ଼ିବେ। ହଁ ରୂପା, ମୋ ଚିଠି ତ ତୁ ନିଶ୍ଚୟ ପାଇଥିବୁ।
5: ନା, ମୋ ବାପାଙ୍କର କିଛି ହବନି।
4: ରୂପା ରୂପା, ଭବିଷ୍ୟତ ପାଇଁ ଆମେ ସାବଧାନ ରହିବା କଣ ଖରାପ? ସେ କଥା ତ ମୁଁ ଚିଠିରେ ବୁଝେଇ ଲେଖିଥିଲି।
5: ହଉ, ଆପଣ କାଲି ସକାଳେ ଆସନ୍ତୁ, ମୁଁ ଯିବି, ମୁଁ ରୁମ୍କୁ ଯାଉଛି ମ୍ୟାଡାମ।
4: ଏଥିରେ କାନ୍ଦିବାର କଣ ଅଛି? ବାଘେଳିଟା
3: ଯାହାକୁ ହେଲେ କାନ୍ଦ ମାଡ଼ିବ,
4: ସବୁ କଥାରେ ତାର ଆଖି ଛଳ ଛଳ ହେଇଯାଏ, ପିଲାଟି ବେଳୁ
1: ତାର କାନ୍ଦିବାର ମାନେ ହେଉଛି

0: ଯେହେତୁ ସେ ପାତ୍ରଟିକୁ ଦେଖିନାହିଁ କି ଆପଣ ତାକୁ ପୂର୍ବରୁ ସୂଚନା ମଧ୍ୟ ଦେଇନାହାନ୍ତି, ଏସବୁକୁ ବିଚାର କରି ଦେଖିଲେ ଆପଣମାନେ ଯେ ରୂପାର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରିଛନ୍ତି ତା ସ୍ୱଷ୍ଟ ଜଣାପଡ଼ୁଛି।
1: ଆପଣ ଯାଆନ୍ତୁ ଖଗେନ୍ଦ୍ର ବାବୁ, ଯଦି ରୂପା ସମ୍ମତି ଦିଏ ମୋର ଆପତ୍ତି ନାହିଁ, କାଲି ଦିନବେଳା ସେ ଯାଇପାରିବ। କେବଳ ଆପଣ ଆମକୁ ଗୋଟେ ଲେଖିଦେବେ ଯେ ତାର ଭଲ ମନ୍ଦ ପାଇଁ ଆପଣ ଦାୟୀ ରହିବେ।
2: ଲେଖିଦେବି ମ୍ୟାଡମ, ଯଦିଓ ଏସବୁ ତା ବାପା ମା ଲେଖିବା କଥା। ଆସୁଛି ଆଜ୍ଞା, ନମସ୍କାର।
0: ରୂପା, ରୂପା, ଏ ରୂପା, ରୂପା, ମୁଁ ଜାଣେ ପରା ତୁ ଏଇଠି ଏକା ଏକା ବସି ଏମିତି କାନ୍ଦୁଥିବୁ। ରୂପା, ମୁଁ ସୁନାଟା ପରା, କେମିତି ଆଉ କାନ୍ଦ ନା, ତୋ କାନ୍ଦିବା ଦେଖି ମୋ ଆଖିରେ ବି ଲୁହ ଆସିଯାଉଛି। ରୂପା,
3: ନା ବଞ୍ଚ, ତୁ କାନ୍ଦ ନା, ତୁ କାହିଁକି କାନ୍ଦିବୁ, ତୋର କଣ ହେଇଛି କି?
0: ମୋର କାହିଁକି କଣ ହବ ରୂପା, ମୁଁ କଣ ତୋ ଭଳି ଭୀରୁ ଦୁର୍ବଳ ସ୍ତ୍ରୀ ଲୋକ ହେଇଛି? ମୁଁ କହିବାକୁ ଆସିଛି, ଏଇଟା ଶୋକ କରିବାର ବେଳ ନୁହେଁ ରୂପା।
3: ମୁଁ ଆଉ କଣ କରିପାରିବି ବନଜା,
0: ନିଜ ଭିତରେ ଆତ୍ମବିଶ୍ୱାସ ବଢ଼େଇ ପାରିବୁ।
3: ତୁ କିଛି ଜାଣିନୁ ବନଜା?
0: କେମିତି ଜାଣିବି, ତୁ ତ କିଛି କହିନୁ କି କିଛି ସୂଚନା ମଧ୍ୟ ଦେଇନୁ।
3: କଣ ତତେ କହିବି, କିପରି ବା କହିବି ତତେ,
0: ଏତେ ଭୀରୁ ହେଲେ ଦୁନିଆରେ ତିଷ୍ଠି ପାରିବୁନି ରୂପା। ଜୀବନ ଥିଲେ ପ୍ରତି ପଦେ ପଦେ ବିପଦ, ପ୍ରତି ମୁହୂର୍ତ୍ତରେ ନିଆଁ ଲାଗିବାର ଭୟ, ପଲକେ ପଲକେ ସଂଘର୍ଷ ଲାଗି ରହିବ। ମନର ଦୃଢ଼ତାରେ ମଣିଷ ସେସବୁର ମୁକାବିଲା କରେ ରୂପା। ତୁ ମନକୁ ଟିକେ ଟାଣ କର, କେତେ ତତେ ମୁଁ କହିବି କହିଲୁ?
3: ମୁଁ ଆଉ ପାରୁନି ବନଚ, ମୁଁ ଆଉ ପାରୁନି।
0: କାହିଁକି ପାରୁନୁ, କଣ ହେଇଛି ତୋର, କୋଉ ଆଘାତ ତୁ ଏତେ ଡରକୁଳି କରିଦେଇଛି ରୂପା, କହ।
3: ଛାଡ଼ ସେ କଥା ବନଚ,
0: ନା ସେ ଛାଡ଼ ଫାଡ଼ ନାହିଁ, ତତେ ଆଜି ସେଇ କଥାଟା କହିବାକୁ ପଡ଼ିବ, ଯାହା ତୋ ମନ ଭିତରେ ଘା କଲାଣି, ଯାହା ଯୋଗେ ତୁ ଏତେ କଷ୍ଟ ପାଉଛୁ। ହଁ, ମୁଁ ଲକ୍ଷ୍ୟ କରୁଛି ଖ୍ରୀଷ୍ଟମାସ ଛୁଟି ପରଠାରୁ ତୁ ଅନେକ ସମୟରେ ଉଦାସ ଆଉ ଅନ୍ୟମନସ୍କ ରହୁଛୁ, ବେଳେବେଳେ ଏମିତି ସବୁ କଥା କହୁଛୁ ଯେମିତିକି ତୁ ମୃତ୍ୟୁ ସାଙ୍ଗରେ ରାଜିନାମା କରିଆସୁଛୁ ଖୁବ୍ ଶୀଘ୍ର ମରିବୁ ବୋଲି।
3: ଠିକ୍ କଥା ବନଛା, ମତେ ବିଷ ଚହର ଖାଇଦେବାକୁ ହବ।
0: ବିଷ ଚହର ଖାଇଦେବୁ କାହିଁକି, ତୁ ତ କିଛି ଅପରାଧ କରିନୁ?
3: କରିଛି ବନଜା, କରିଛି, ସେଇ ଖଗେନ୍ଦ୍ରକୁ ଧରମ ଭାଇ କରି ମୁଁ ଅପରାଧ କରିଛି।
0: ଖୋଲି କହ ରୂପା, ମୋର ଧୈର୍ଯ୍ୟ ରହୁନି, କହିଲୁ କଣ ହେଇଛି?
3: ଏଇ ଖଗେନ୍ଦ୍ର ନାମକ ଲୋକଟି ଆମ ଗାଁର, କଣ୍ଟ୍ରାକ୍ଟରୀ କାମରେ ବେଶ ପଇସା କମେଇଛି, ଅନେକ ସମୟରେ ଆମ ଘରକୁ ଆସେ, ଦିନେ ଦିନେ ଉପରେ ପଡ଼ି ମୋ ସହିତ ସେ ବହୁତ କପେ। ବାପା ମା ମଧ୍ୟ ତା ଉପରେ ଭାରି ଖୁସି ଥିଲେ, ସୁଯୋଗ ଦେଖି ଦିନେ ସେ ମତେ ତାର ଧରମ ଭୁଣୀ କରି ପକାଇଲା।
2: ତୁ ଏତେ ସଙ୍କୋଚ କରୁଛୁ କାହିଁକି, ମୁଁ ତ ତୋର ବଡ଼ ଭାଇ ଭଳିଆ, ତୁ ଭଲ ପାଠ ପଢ଼ୁଛୁ ବୋଲି ଗାଁଟା ସାରା ସମସ୍ତେ ତତେ ପ୍ରଶଂସା କରୁଛନ୍ତି, ଏଣିକି ତୋର ଆଉ କିଛି ଚିନ୍ତା କରିବା ଦରକାର ନାହିଁ, ମୁଁ ତୋର ଧରମ ଭାଇ ହେଲି ହେଲା।
3: ପୁଣି ଆଉ ଦିନେ ଆସି କହିଲା,
2: ତୋ ହଷ୍ଟେଲ ଖର୍ଚ୍ଚ ଯୋଗାଇବା ପାଇଁ ମଉସା କେତେ ଆଡୁ କେତେ ଧାର ଉଧାର କରିସାରିଲେଣି, ମୁଁ ତାଙ୍କୁ କହିଛି କିଛି ଭାବନା କରନି, ଆମ ଗାଁ ଝିଅଟା ପଢ଼ିବ, ମୁଁ ସାହାଯ୍ୟ କରିବି, ରୂପା ଚାକିରି କଲେ ମତେ ସୁଝିଦେବନି।
3: କଥାଟା ଶୁଣି ମୋର ଭାରି ରାଗ ହେଲା ବାପାଙ୍କ ଉପରେ, ସେ କାହିଁକି ଆମ ଦାରିଦ୍ର କଥା ତାକୁ କହୁଥିଲେ କେଜାଣି, ମୋର ପାଠ ପଢ଼ିବାଟା ଏତେ ବେଶୀ କିଛି ଦରକାର ନଥିଲା।
0: ତାପରେ ତାପରେ କଣ ହେଲା?
3: ବଡ଼ଦିନ ଛୁଟି ସରିବାର ଠିକ୍ ପରଦିନ ମୁଁ ହଷ୍ଟେଲକୁ ଆସିବାକୁ ସଜ ହେଉଥାଏ, ଏଇ ସମୟରେ ଆସି ପହଞ୍ଚିଗଲା ଖଗେନ୍ଦ୍ର। ବଡ଼ ପାଟିରେ ଗେହ୍ଲାଳିଆ କଣ୍ଠରେ ସେ ମତେ କହିଲା,
2: ଆରେ ରୂପା, ମୁଁ ଆଜି ତମର ବିଶ୍ୱବିଦ୍ୟାଳୟ ଆଡ଼େ ଯାଉଛି, ତୁ ବସ୍ରେ ଯିବୁ କାହିଁକି, ଆ ମୋ ସାଙ୍ଗରେ ଆ, ଗାଡ଼ିରେ ଚାଲିଯିବୁ, ମୁଁ ତତେ ନେଇ ହଷ୍ଟେଲରେ ଛାଡ଼ିଦେବି।
3: ତା ପ୍ରସ୍ତାବରେ ବାପା ରାଜି ହେଇଗଲେ, ମା ବି କିଛି ଆପତ୍ତି କଲା ନାହିଁ।
0: ତା ମାନେ ତୁ ଖଗେନ୍ଦ୍ର ସହିତ କାର୍ରେ ଆସିଲୁ?
3: ହଁ ବନଜା।
0: ଆଉ କିଛି ବାଟ ଆସିବା ପରେ ନିଛାଟିଆ ସ୍ଥାନ ଦେଖି କାର୍ର ଇଞ୍ଜିନରେ ଗଣ୍ଡଗୋଳ ଦେଖାଦେଲା?
3: ହଁ ହଁ।
0: ଏବଂ ଗାଡ଼ି ଠିକ୍ ହେଲା ବେଳକୁ ସଞ୍ଜକି ରାତି ହେଇଗଲାଣି?
3: ଏକଦମ ଠିକ୍ କଥା ବନଜା, ତୁ କେମିତି ଜାଣିଲୁ?
0: ଏହା ହିଁ ଘଟେ ରୂପା, ଯୋଜନାବଦ୍ଧ ଭାବରେ ଏହା ଘଟେ। ତାପରେ ତତେ ସେ ସୈତାନଟା ବିଶ୍ୱାସ ଜନ୍ମା ପାଇଁ କହିଥିବ।
2: ତୋର କିଛି ଅସୁବିଧା ହବନି ରୂପା, ବେଶୀ ରାତିରେ ଯାଇ ପହଞ୍ଚିବା ଅପେକ୍ଷା ରାତିଟା ଏଇ ପାଖ ବଙ୍ଗଳାରେ ଆମେ ରହିଯିବା।
3: ହଁ ହଁ, ଠିକ୍ ସେଇଆ, ଠିକ୍ ସେଇଆ। ସେଇ ଡାକ ବଙ୍ଗଳାରେ ରାତି ଅଧରେ ଖଗେନ୍ଦ୍ର ପ୍ରସ୍ତାବ କଲା,
2: ସତ କଥା।

0: କଥା କହିବି ରୂପା?
1: ମୁଁ ସେତେବେଳକୁ ପୁରା ଡରିଗଲିଣି ପନଚା, କିଛି କହିଲି ନାହିଁ।
0: ରୂପା, ମୁଁ ତତେ ପ୍ରକୃତରେ ବାହା ହେବାକୁ ଠିକ କରିଛି। ମଉସା ବି ରାଜି ହେଇଯିବେ। ମୋର ତ ଧନ ସମ୍ପତ୍ତିର କିଛି ଅଭାବ ନାହିଁ।
1: ନା ନା, ତୁମେ ମୋତେ ଭଉଣୀ କରିଛ।
0: ଆଲୋ, ସେଇଟା ଖାଲି ବାହାରକୁ, ଭିତରେ ତ ମୁଁ ତୋର ଆଲୋ ଭାବିନେ, ଭାବିନେ, ଆମର ବାହାଘର ହେଇଯାଇଛି। ଆଉ ଆଜି ଆମର ବହୁ ଆକାଂକ୍ଷିତ।

0: ମୁଁ ଚିତ୍କାର କରି ଉଠିଲି, କିନ୍ତୁ ସେଠି କେହି ନଥିଲେ। ଖଗେନ୍ଦ୍ର ତା ଡ୍ରାଇଭରକୁ ଡାକି ଆଦେଶ ଦେଲା ଗାଡ଼ିରୁ କ୍ୟାମେରା ଆଣି ଫଟୋ ଉଠାଇବାକୁ।
1: ତାମାନେ ତାପରେ ସେଇ ଅବାଞ୍ଛିତ ଘଟଣା ଘଟିଲା।
0: ହଁ ବନଜା, ସୈତାନଟା ମୋତେ ଛାଡ଼ିଲା ନାହିଁ, ମୋର କୌଣସି ପ୍ରାର୍ଥନା ବି ସେ ଶୁଣିଲା ନାହିଁ। ତା ପରଦିନ ଖଗେନ୍ଦ୍ର ଖାଲି ମୋତେ ବହଲେଇଲା, କହିଲା ମୋତେ ବିବାହ କରିବ ସେ ପୁରୀ ଜଗନ୍ନାଥ ମନ୍ଦିରରେ ମାସେ ଦୁଇ ମାସ ଭିତରେ। ଧମକ ବି କିଛି କମ୍ ଦେଲାନି ସେ।
2: ରୂପା, ରୂପା ପ୍ଲିଜ, ରୂପା ଶୁଣ, ତୁ ଭଲ କରି ଜାଣିଛୁ ଏ ବିଷୟ କୋଉଠି ପ୍ରକାଶ କରାଯାଏନି। ହ୍ୟାଲୋ, ତୁ ମୋର ହେଇ ରହିବୁ, ମୁଁ ତତେ ବହୁତ ପଇସା ଦେବି, କିନ୍ତୁ ଯଦି କଥାଟା ପ୍ରକାଶ କରୁ କ୍ଷତିଟା ହବ ତୋର, ବଦନାମ ତ ହବ ହିଁ ହବ। ଆଉ ଏକଥା ଶୁଣିଲା କ୍ଷଣି ତୋ ବାପା ହୁଏତ ଛାଡ଼, ତୋ ସାନ ଭଉଣୀକୁ ମଧ୍ୟ କେହି ବାହା ହେବେନି, ତୁ ହଷ୍ଟେଲରେ ବି ମୁହଁ ଦେଖେଇ ପାରିବୁନି। ପୁଣି ଥରେ କହୁଛି ଶୁଣ, ଆମ ଦୁହିଁଙ୍କର ବାହାଘର ପୁରୀରେ ହବ, ସେ ଯାଏ ତୁ ଚୁପ୍ ରହିବୁ, କାହାରିକୁ କିଛି କହିବୁନି ହେଲା।
0: ଆଜି ସକାଳେ ଚିଠି ପାଇଲି କୋରିଅରରେ, ନେ ପଢାକୁ, ଆଉ ତା ସହିତ ଦେଖ ସେଇ ଯୁଗଳ ଫଟୋରୁ କପି।
1: କାଇଁ ଦେଖି,
2: ରୂପା ଫଟୋ ପଠେଇଲି, ଆଜି ସନ୍ଧ୍ୟାରେ ପହଞ୍ଚିବି, ଆମେ ସାଙ୍ଗ ହୋଇ ପୁରୀ ଯିବା, ପୁରୀ ମନ୍ଦିରରେ ଆମର ବାହାଘର ହବ, ଭାବୁଛି ଠିକ୍ ଠିକ୍ ସବୁ ବ୍ୟବସ୍ଥା କରିବୁ, ନହେଲେ ଆମର ସେଇ ସୁନ୍ଦର ଯୁଗଳ ଫଟୋଟି କଥା ସବୁ ଲୋକ ଜାଣିଯିବେ, ତୋର ବଦନାମ ହବ।
1: ଏଭଳି ଏଭଳି ଗୋଟେ ନିର୍ଲଜ୍ଜ ଘଟଣାକୁ ତୁ ଛାତି ଭିତରେ ତୁ ରଖିଛୁ କେମିତି ରୂପା, କେମିତି ତୁ ବଞ୍ଚି ରହିଛୁ, ଏହାଠୁ ବରଂ ମରିଯିବା ତୋର ଉଚିତ ଥିଲା।
0: ମୁଁ ସେଇ କଥା ଠିକ କରିଛି ବନଜା, ଖଗେନ୍ଦ୍ର ପୁଣି ଥରେ ଆସିବା ଆଗରୁ
1: ଆତ୍ମହତ୍ୟା କରିପକେଇବୁ, ଏଇଆ ତ? ତେବେ ଚାଲ, ମୁଁ ତତେ ରାତି ଟ୍ରେନ୍ରେ ବସେଇଦେବି, ନିଜ ଗାଁକୁ ଯିବୁ, ସେଇଠି କୂଅ ପୋଖରୀ ପୁଣି ଅଳ୍ପ ଦୂରେ ରେଳ ଧାରଣା ବି ଅଛି, ଏଠି ମରି ମତେ ଆଉ ନିର୍ଦ୍ଦେଶ ସୁପରଟାଣ୍ଡଙ୍କୁ କାହିଁକି ହଇରାଣ କରିବୁ।
0: ବନଜା
1: ମରିଯା ରୂପା, ତୁ ମରିଯା, ଥରେ ନୁହେଁ ସାତ ଥର ଆତ୍ମହତ୍ୟା କଲେ ବି ତୋ ମନରେ ବିରୋଧ କଟିବନି।
0: ମୁଁ ଜାଣିପାରୁଛି ଖଗେନ୍ଦ୍ର ମତେ ଆଦୌ ବାହା ହବନି, ଏମିତି ଧମକ ଦଉଥିବ ଆଉ ଅତ୍ୟାଚାର କରୁଥିବ, ମୁଁ କଣ କରିବି ବନଜା, ମତେ କିଛି ବୁଦ୍ଧି ବାଟ ଦେଖାଯାଉ ନାହିଁ।
1: କାହିଁକି, ତୋ ଦେହରେ କଣ ରକ୍ତ ନାହିଁ, ତୋ ଦେହରେ କଣ ତାତି ନାହିଁ, ପ୍ରାଣ ନାହିଁ, ପ୍ରତିହିଂସା ନାହିଁ, ପରଦିନ ପୋଲିସରେ ଏତଲା ଦେଇପାରିଥାନ୍ତୁ, ମତେ ତ କହିପାରିଥାନ୍ତୁ।
0: ଲଜ୍ଜାରେ ମୁଁ ଚୁପ୍ ରହିଗଲି ବନଜା।
1: ତେବେ ଆଉ ଉପାୟ କଣ, ଖଗେନ୍ଦ୍ର ସହିତ ଯିବୁ, ବାରମ୍ବାର ଧର୍ଷିତା ହେବୁ, ଆଉ ଶେଷରେ ସେ ତତେ ଛିଣ୍ଡା କାଗଜ ପରି କୋଉଠି ହେଲେ ପକେଇଦେବ।
0: ନା, ମୁଁ ଯିବି ନାହିଁ, ଏହା ମୋର ଦୃଢ ସଂକଳ୍ପ।
1: ତାହେଲେ ଆତ୍ମହତ୍ୟା କରିବାକୁ ସିଦ୍ଧାନ୍ତ କଲୁ?
0: ହଁ, ବରଂ ସେଇଆ ଭଲ।
1: ତାହେଲେ ନେ କାଗଜ, ଲେଖ

0: ପୁରାପୁରି ମିଛ କଥା।
1: ତାହେଲେ ସତ କଥାଟା କଣ? ମ୍ୟାଡାମ ଆପଣ ଏ ଚିଠିଟା ପଢିଲେ ସବୁ ଜାଣି ପାରିବେ। ନିଅନ୍ତୁ।
2: ଏ ଏମିତି
3: ଧରା ଧରା ସେ ବସବାସି
0: କୋଲ କୋଲ କୋଲ
1: ପୋଲିସ ଆସି ପହଞ୍ଚିଗଲେଣି। ଆସନ୍ତୁ ଆସନ୍ତୁ ଇନ୍ସପେକ୍ଟର।
4: ମୁଁ ତମକୁ ଆଉ ତମ ଡ୍ରାଇଭରକୁ ଝିଅଙ୍କୁ ବ୍ଲାକମେଲ ଓ ଧର୍ଷଣ ଅଭିଯୋଗରେ ଗିରଫ କରୁଛି ମିଷ୍ଟର ଖଗେନ୍ଦ୍ର। କନେଷ୍ଟବଲ ଖଗେନ୍ଦ୍ରକୁ ତା ଡ୍ରାଇଭରକୁ ବାନ୍ଧି ନେଇ ହାଜତରେ ଠୁଙ୍କି ଦିଅ।
1: ଧନ୍ୟବାଦ ଇନ୍ସପେକ୍ଟର, ଆପଣ ଠିକ ସମୟରେ ପହଞ୍ଚିଛନ୍ତି, ନହେଲେ କଲପ୍ରିଟ ହୁଏ ଖସି ପଳେଇଥାନ୍ତା।
4: ତମକୁ ବି ଧନ୍ୟବାଦ ମିସ୍ ବନଜା, ତମ ଯୋଗୁଁ ଆମେ ଗୋଟେ ଅପରାଧୀକୁ ଧରିପାରିଲୁ।
5: ସବୁ ହେଲା, କିନ୍ତୁ ମୁଁ ଦୁଃଖିତ ଯେ ରୂପାକୁ ବଞ୍ଚେଇ ହେଲାନି। ଲଜ୍ଜା ଅପମାନ ଭୟରେ ପିଛାରି ଆତ୍ମହତ୍ୟା କରିଦେଲା।
4: ଆଇ ଏମ୍ ଅଲସୋ ସରି ମ୍ୟାଡାମ। ହଉ, ଏବେ ସେ ରୁମ୍ଟା ଭାଙ୍ଗି ଶବ ଦେଖିବାକୁ ପଡିବ।
1: ନା ନା, କିଛି ଭାଙ୍ଗିବା ଦରକାର ପଡିବନି ଇନ୍ସପେକ୍ଟର।
5: ମାନେ
1: ମାନେ ରୂପା ମରିନି, ମରିବାରେ ଅଭିନୟ କରିବାକୁ ମୁଁ ତାକୁ ପରାମର୍ଶ ଦେଇଥିଲି। ହଁ ଭଉଣୀ, ମାନେ ଇଏ ଗୋଟେ ନାଟକ ଥିଲା, ତା ନହେଲେ ଇନ୍ସପେକ୍ଟର ଆସି ଅପରାଧୀ ଖଗେନ୍ଦ୍ରକୁ ଧରିନଥାନ୍ତେ କି ରୂପା ସତକୁସତା ତ୍ରାହି ପାଇନଥାନ୍ତା। ଅନ୍ତରଙ୍ଗ ବାନ୍ଧବୀକୁ ରକ୍ଷା କରିବାକୁ ଇଏ ନାଟକର ପରିକଳ୍ପନା ମୁଁ କରିଥିଲି।
4: ତମର ସୁଚିନ୍ତିତ ପଦକ୍ଷେପ ପାଇଁ ମୁଁ ତମକୁ ଆଉ ଥରେ ଧନ୍ୟବାଦ ଜଣାଉଛି ବନଜା।
5: ତୁ ମୋତେ ଗୋଟେ ବିରାଟ ମାନସିକ ଦୁଶ୍ଚିନ୍ତାରୁ ରକ୍ଷା କରିଦେଲୁ ବନଜା।
6: ଯାହା କହ ବନଜା, ବାସ୍ତବିକ ତୁ ହିଁ ପ୍ରକୃତ ବାନ୍ଧବୀ, ଏ ଜଘନ୍ୟ ସୈତାନ କବଳରୁ ରୂପାକୁ ରକ୍ଷା କରିପାରିଛୁ।
1: ଯାହା କଳ୍ପନା, ରୂପାକୁ ଡାକ, ମୋ ନାଁ କହିଲେ ସେ କବାଟ ଖୋଲି ପଦାକୁ ଆସିବ।
7: ଆପଣଙ୍କୁ ଆଜି ଧନ୍ୟବାଦ ଦେବାକୁ ମୋ ଭାଷା ନାହିଁ ମିସ୍ ବନଜା।
1: ଆପଣଙ୍କୁ ବି ବଧେ ବିକ୍ରମ ବାବୁ, କାରଣ ଆପଣ ଠିକ ସମୟରେ ଇନ୍ସପେକ୍ଟରକୁ ଡାକି ଆଣିଛନ୍ତି। ଏଇ ତ ରୂପା ଆସିଲାଣି। ଆ ରୂପା ଦେଖ, ତୁ ବଞ୍ଚିଛୁ ବୋଲି ସମସ୍ତେ କେତେ ଖୁସି।
2: ହଁ ରୂପା, ଆମେ ସମସ୍ତେ ଖୁସି। ଆରେ ରୂପା, କେତେବେଳେ କଣ କହିଦେଇଥିଲି ବୋଲି ଭାବନା ଯେ ଆମେ ତୋର ମମଙ୍ଗଳ ପାଞ୍ଚିଛୁ।
1: ଆଜି ତୋ ପାଇଁ ବିଶ୍ୱବିଦ୍ୟାଳୟର ସବୁ ଛାତ୍ରଛାତ୍ରୀ ନିଜର ଭେଦାଭେଦ ଭୁଲି କିପରି ଏକାଠି ହେଇଛନ୍ତି ଦେଖିଲୁ।
8: ପିଲାମାନେ ଟିକେ ଶାନ୍ତି ଶୃଙ୍ଖଳା ରକ୍ଷା କର, ପ୍ରଫେସର ମାନଙ୍କ ସହିତ ନିଜେ କୁଳପତି ଆମ ହଷ୍ଟେଲ ଆଡକୁ ଆସୁଛନ୍ତି।
1: ସେମାନେ ରୂପାର ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିବାକୁ ଆସୁଛନ୍ତି ବୋଧେ।
7: ନା ବନଜା, ସମସ୍ତେ ସବୁ କଥା ଜାଣିସାରିଲେଣି, ସେମାନେ ତୁମକୁ କଂଗ୍ରାଚୁଲେଟ କରିବାକୁ ଆସୁଛନ୍ତି।
9: ପିଲାମାନେ ତମେ ଟିକେ ଶୁଣ, ମେସ୍ ମ୍ୟାନେଜର ଆଜିଠାରୁ ଏ ହୋଟେଲର ଖାଇବା ପିଇବା ସବୁ ବଦଳେଇ ଦେଇଛନ୍ତି। ଶୁଣ ଶୁଣ ଶୁଣ, ଆଜିଠୁ ଚେମେଡ଼ା ରୁଟି ବନ୍ଦ, କଖାରୁ ଘଟା ବନ୍ଦ, କୁନ୍ଦୁରୁ ଭଜା ବନ୍ଦ, ସବୁ ଭଲ ଖାଇବାର ହବ।
10: ଜିନ୍ଦାବାଦ।

0: ସେ ହସୁଥିବ ତ ହସୁଥିବ, କାନ୍ଦୁଥିବ ତ କାନ୍ଦୁଥିବ, ବୁଝିଲୁ ରାଧା
1: କାନ୍ତ?
0: ହଁ ରାଧା କାନ୍ତ, ବୁଝିଲୁ ରାଧା କାନ୍ତ? ଥରେ ଗଞ୍ଜିନି ସେଟା ଏମିତି ମତେ ଘାରି ଥାଏ ଯେ ଆମ ବେଙ୍ଗୁଲି ବୋଉ ପାଖରେ କାନ୍ଦିଲି କାନ୍ଦିଲି ଯେ କାନ୍ଦିଲି ତ ଏମିତି କାନ୍ଦିଲି ଯେ ମତେ ଆହୁରି କାନ୍ଦ ମାରିଲା, ସମସ୍ତିକି ଧରିକାଲି ବାହୁଲି ତ
2: ଆରେ ରାତି ନଅଟା ଉପରକୁ ହେଲାଣି, ମାଙ୍କ କଥା ଛାଡ଼, ଯଦି ବାବୁ ଆସି ପହଞ୍ଚି ଯିବେ ନା ନନା?
0: ଶୁଣୁ ମୋ କାନ୍ଦ ଦେଖି ଆମ ବେଙ୍ଗୁଲି ବୋଉ କଣ ସବଳା ପଡେ, ସିଏ ବି କାନ୍ଦିବାକୁ ଲାଗିଲା, ଦୁହେଁ ଯାକ ମିଶି ଏମିତି କାନ୍ଦିଲୁ ଯେ ବିଶ୍ୱ ବ୍ରହ୍ମାଣ୍ଡରେ ସେମିତି କେହି ଆଜି ଯାଏ କାନ୍ଦି ନଥିଲେ ରେ କାନ୍ତ କାନ୍ଦି କାନ୍ଦି ତୁମେ ଶୋଇଗଲୁ, ସେଦିନ ରାତିରେ ରୋଷେଇ ବନ୍ଦ ଆଉ ଖାଇବା ବି ବନ୍ଦ ରେ।
2: ବୁଝିଲ ନନା, ମୁଁ ଗଞ୍ଜେଇ ଟାଣିକିରି ଥରେ ରାସ୍ତା ଉପରେ ଆସୁଥାଏ, ଘୋର ନିଶା, ଗୋଡ ଦିଟା ଖାଲି ଟଳମଳ ହଉଥାଏ। ପୋଲିସ ଗାଡି ଯାଇ ଆସିଲା, ମୁଁ ମଦ ଖାଇଛି ବୋଲି ଭାବି ମତେ ଟେକି ନେଇ ଗାଡି ଭିତରେ ଭର୍ତ୍ତି କରି ନେଇଗଲେ ଥାନାକୁ।
0: ଥାନାକୁ?
2: ହଁ
0: ସେଇଠୁ
2: ସେଉଠୁ ସେଉଠୁ ଥାନାରେ ମୋ ଉପରେ ହେଲା ଯେ ହେଲା ହେଲା ଯେ ଏମିତି ଉତ୍ତମ ମଧ୍ୟମ ହେଲା ଯେ।
3: କଣ ହଉଛି ସବୁ? ଓ ନନା, ଓହୋ, ଆଜି କଣ ରୋଷେଇବାସ କିଛି ହବନି? ନନା, ଓହୋ, ଏଇ ବାବୁ କି ମା ଯଦି ଆସିଯିବେ ନା?
2: ବୁଝିଲୁ, ଏମିତି ଉତ୍ତମ ମଧ୍ୟମ ହେଲା ଯେ
3: ମାରନ୍ତି। ବାବୁ ଆସିଲେଣି।
4: ଓ ପୂଜାରି, ପୂଜାରି, ପୂଜାରି, ଆରେ କଣ ହଉଛି? ଆରେ ଓହୋ, ହସ ବନ୍ଦ କର, ବନ୍ଦ କର, ପୁଣି ଆସିଲ? ଏ ନନା, ଏ ଘରେ ଗୋଟାଏ ବିଧି ବିଧାନ ଅଛି, ହଜାର ବାର ମୁଁ ସମସ୍ତଙ୍କୁ ଡିସିପ୍ଲିନ କଥା ବୁଝେଇ ଦେଇଛି। ରାଧାକାନ୍ତ ପୂଜାରୀ, କଣ ମୋ କଥା ତମ ଯାଇ ଖାତିରି ପଡ଼ୁନି? ମାଳତୀ,
2: ମାଳତୀ ହସିଲାଣି ନନା।
4: ରାଧାକାନ୍ତ, କାନୁନ କାନୁନ ହେ, ତୁମେ ସବୁ ନିଜକୁ କଣ ବୋଲି ଭାବିଲଣି କି? ମତେ ଥଟ୍ଟା କରୁଛ? ଠିକ ଅଛି, ରହ, ଦେଖୁଛି ତୁମକୁ ଆଜି ସବୁ।

0: କିଲେ ତୁମକୁ ଆଜିକାଲି ଶୁଭୁ ନେଇ ପରା।
1: ହଁ ହଁ ମଧୁରିଆ ଗୀତ ଶୁଣୁଛ ଯେତେବେଳେ ହଉ
2: କେମିତି ଶୁଭିବ ଯେ ରେଡିଓଟା ବାଜୁଛି ପରା ଶୁଭିବ କେମିତି
0: ଭଲ ଭଲ
2: ଭାରି ଭଲ ନା ସତରେ ଭାରି ଭଲ ରେଡିଓଟାଏ ଶୁଭୁଛି ଯେମିତି ଦେଖିବାକୁ ବି ସେମିତି ମଲା ମଲା ଏ ରେଡିଓଟା ବନ୍ଦ କରିଦେଲ କାହିଁକି ବା କେଡେ ସୁନ୍ଦରିଆ ଗୀତଟା ବାଜୁଥିଲା
0: କଣ ଯେ ମୁଁ ତୁମକୁ କହିବି ଛି ଛି ଛି ଛି ଛି ଏମିତିକା ଗୀତ ଗୁଡାକ ଶୁଣିବାକୁ ତୁମକୁ ଟିକେ ଲାଜ ମାଡ଼ୁନି
2: ଲାଜ ମାଡ଼ିବ କାହିଁକି କଣ କରିଛି କି ଲାଜ ମାଡ଼ିବ
0: ଓହୋ ତମ କଥା ଗୁଡାକ ମତେ ବିଷ ପିଡ଼ ଲାଗୁଛି
2: କୋଉଦିନ ମୋ କଥା ତମକୁ ଅମୃତ ପରି ଲାଗୁଥିଲା କି ସେଇ ଯା ବାହା ହେଇ ଆସିବାର ବର୍ଷେ କି ଦି ବର୍ଷ ତାପରେ ଠୁ ତ ତମ ମୁହଁ ସେପାଖୁ ତ ମୋ ମୁହଁ ଏପାଖ କଥା କଥା କେ ଖାଲି କଟ କଟ ରଟ ରଟ ମୋ କଥା ତମକୁ ବିଷ ପରି ଲାଗୁଛି କଣ ତମ କଥା ଶୁଣି ଶୁଣି ବିଷ କି ଜହର ଖାଇବାକୁ ଇଚ୍ଛା ହଉଛି
0: ଚୁପ କର କାନୁନ କାନୁନ ହେ ମୁଁ ଏ ଘରର ମୁରବୀ ଯାହା କହିବି ସେଇଆ ହବ କାନୁନ କାନୁନ ହେ
2: ହଉନି କି ତମେ ତ ଯାହା କହୁଛ ସେଇଆ ହଉଛି
0: କୋଉଠି ହଉଛି କୋଉଠି କିଏ ମାନୁଛି ମୋ କଥା ଏ ଘରେ ବିଧି ବିଧାନ ବୋଲି ଗୋଟେ କିଛି ଜିନିଷ ଏ ଘରେ ଅଛି ସେ କଥା ସମସ୍ତେ ଭୁଲିଗଲେଣି ଏସବୁ ଖାସ ତମରି ପାଇଁ ହଉଛି
2: ମୋ ପାଇଁ
0: ହଁ ତମରି ମୋ ପାଇଁ ଇଏ ଚାକର ବାକର ଦିଟା ବେଖାତିରି ଢଙ୍ଗ ଆରମ୍ଭ କରିଦେଲେଣି
2: ମୋ ମୋ ପାଇଁ ମିଛ କଥା ତମ ଡରରେ ତ ସେ ଦିଏ ଥର ହର ସେ ଦିଏ ପୁଣି ବେଖାତିରି କରିବେ ମିଛ କଥା
0: ମିଛ ନୁହଁ ସତ
2: ମିଛ କହୁଛି ପରା ମିଛ
0: ମୁଁ କହୁଛି ପରା ସତ
2: ହେଲା ବାବା ହେଲା ତମକୁ ମୁଁ ନେହୁରା ହଉଛି ମୋ ସାଙ୍ଗରେ ତମେ ବକ୍ ବକ୍ ହୁଅନି
0: ମୁଁ ବକ୍ ବକ୍ ହଉଛି ହଇ ମୁଁ ବକ୍ ବକ୍ ହଉଛି ମୁଁ ହଉଛି ନା।

0: ତମେ
1: ନାଇଁ ତମେ
0: ହଉ ହେଲା ତମରି କଥା ରହ
1: କୋଉଠି ରହୁଛି ମୋ କଥା ଏଠି କେତେ ଥର କହିଛି ରାତିରେ ରେଡିଓ ବାଜିବନି ରଖିଛ ମୋ କଥା ପେଟ ତଳେ ଦିଟା ତକିଆ ଥୋଇ ଆରାମରେ ରେଡିଓରୁ ପ୍ରେମ ଗୀତ ଶୁଣୁଛ ଘରେ ଦିଦିଟା କଲେଜ ପଢୁଆ ପୁଅ ଝିଅ ଏଇସବୁ ଗୀତ ଶୁଣିବାକୁ ତୁମକୁ ଟିକେ ଖରାପ ଲାଗୁନି ସବୁ ବିଧି ବିଧାନ ତୁମେ ପୋଡି ଖାଇଲଣି
0: ତମେ ତ ରେଡିଓଟା ବନ୍ଦ କରିଦେଲଣି ଆଉ ପାର୍ଟିଟା କାହିଁକି କରୁଛ ତମେ ଗଲ ଯାଅ ମୁଁ ଯାଏ ରାତି କେତେ ବୋଲି କେତେ ହେଲାଣି
1: ନା କେହି ଆଉ ଆୟତ୍ତରେ ଏ ଘରେ ନାହାନ୍ତି ସବୁ ଗଡବଡ଼ ହେଇଗଲାଣି ନା ସମସ୍ତଙ୍କୁ ବାଟକୁ ଆଣିବାକୁ ହବ ଜରୁର ଆଣିବାକୁ ହବ କାନୁନ କାନୁନ ହେ

0: ସନ୍ତୋଷ, ତିନୋଟି ଧାଡ଼ିରେ ଶେଷ ହୋଇଥିବା ଚିଠି ତମର ପାଇଲି। ସେଇ ତିନୋଟି ଧାଡ଼ି ଭିତରେ ଏତେ କଥା ଲେଖିପାରିଲ କେମିତି? ଅବଶ୍ୟ ତମେ ଦିନେ କହୁଥିଲ ନା, ଟୁ ରାଇଟ୍ ଏ ଲେଟର ଇଜ୍ ଆନ୍ ଆର୍ଟ। ଚିଠି ଲେଖିବାର ଶୈଳୀକୁ ଏକ ପ୍ରକାର କଳା ବୋଲି କୁହାଯାଇପାରେ। ହେଲେ ସାତ ଜନ୍ମ ଚେଷ୍ଟା କଲେ ବି ମୁଁ ତମ ପରି ଲେଖିପାରିବିନି ସନ୍ତୋଷ। ମୋ ଭଳି ଗୋଟେ ସାଧା ସିଧା ଝିଅକୁ ନେଇ ତମେ ଏତେ ସୁନ୍ଦର କଳ୍ପନା କରିପାରୁଛ କେମିତି? ଅନେକ କଥା ଲେଖିଦେବାକୁ ଇଚ୍ଛା ହେଉଛି କିନ୍ତୁ ଲେଖିବିନି। ତମେ ଆସିଲେ କହିବି। କହିଲ କେବେ ଆସିବ ତମେ?
1: ପାଠ ବେଳେ ପାଠ, କାନୁନ କାନୁନ ହେ। ପାଠ ଫାଠ ଛାଡି ଚିଠି ଫିଠି ଲେଖିଲେ ପରମ୍ପରା ଭିତରେ ଗୋଟେ ବିଧି ବିଧାନ ଅଛି, ତାକୁ ଅମାନ୍ୟ କରିବାର ଅଧିକାର କାହାର ନାହିଁ। କାନୁନ କାନୁନ ହେ, ପଢାପଢିରେ ମନ ଦେ। ଏଥର ଯେମିତି ଭଲ ନମ୍ବର ରଖିକି ପାସ୍ କରୁ।
0: ଛକ ପାଖରେ ଲେଟର ବକ୍ସରେ ପକେଇଦେବୁ।
2: ଚିଠି ସନ୍ତୋଷ ବାବୁଙ୍କ ପାଖକୁ ଲେଖୁଛ ତ?
0: ଯାହା ପାଖକୁ ଲେଖିଲେ ତୋର କଣ ଗଲା? ତତେ ତ କହିଲେ ଚିଠି ନେଇ ପକେଇଦେବୁ।
2: ସନ୍ତୋଷ ବାବୁ କିନ୍ତୁ ଭାରି ଭଲ ଲୋକ।
0: ରହ ମୁଁ ଅଠା ଟିକେ ଲଗେଇ ଦିଏ।
2: ଏଇ କେତେ ଦିନ ହେଲା ସେ ଆସିନାହାନ୍ତି, ଏ କେବେ ଆସିବେ ଦେଇ?
0: କେଜାଣି ତାଙ୍କ ଆସିବା କଥା ମୁଁ କେମିତି ଜାଣିବି?
2: ହେଇଟି ଦେଇ, ମା ଡାକିଲେଣି, ଚିଠି ତ ତମେ ରଖିଥାଅ କି, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି।
3: ଚମତ୍କାର ଗପଟାଏ, କୋଉଠୁ ଛାଡ଼ିଲେ କୋଉଠୁ ଛାଡ଼ିଲେ, ହଁ ଏଇଠୁ ତ। ସୁମିତ୍ରା ଭାବୁଥିଲା ଭାବନାରେ ଆଦିଅନ୍ତ ନାହିଁ ଯେମିତି।
1: ବାବୁଙ୍କର ପାଠ ପଢା ଚାଲି,
3: ସେ ଭାବୁଥିଲା କେତେ ଟଙ୍କା ହେଲେ ସୁଖ ନାମକ ସୁଖପକ୍ଷୀକୁ କିଣାଯାଇପାରେ। ସୁଖ ନାମକ ମରିଚିକା ପଛରେ କେତେ ଆଉ ଧାଇଁବି? ଲୁଗା ଭିତରେ ଯେଉଁମାନେ ଘର କରଣା ମାଇପି ପୁଣିଆ ଗୁଡ଼ାକ ବାନ୍ଧି ବୁନ୍ଦି ହସି ହସି ଗଡ଼ିଯାଉଛନ୍ତି, ସେମାନେ କ'ଣ ସୁଖୀ? ଅଛିଣ୍ଡା ଭଗ୍ନାଶ ଜାଲରେ ଗୁଡ଼େଇ ତୁଡ଼େଇ ହେଇ ଝୁଲି ପଡ଼ୁଥିଲା ସୁମିତ୍ରା। ବିବାହର ପ୍ରସ୍ତାବ ନେଇ ବାପାଙ୍କ ପାଖରେ ନିଦ ନାହିଁ, କିନ୍ତୁ କାହିଁକି? ବାପା
1: କିଏ ସେ ସୁମିତ୍ରା?
3: ବାପା ପତ୍ରିକାରେ ଗୋଟେ ଗପ ପଢୁଥିଲି ବାପା।
1: ଗପଟାଏ ନାଇଁ, ମତେ ଭଣ୍ଡେଇବୁ। ଶୁଣୁ, ପାଠ ପଢା ସରିବ, ଚାକିରି ବାକିରି ହବ, ତାପରେ ଯାଇ ବାହାଘର ହବ। ଏଇନା ନୁହ
3: ବାହାଘର? କାହା ବାହାଘର ବାପା?
1: ଆରେ ମତେ ନ ଜଣେଇ ଏ ଘରେ କିଛି ହେଇପାରିବନି, କାନୁନ କାନୁନ ହେ, ମୁଁ ଏ ଘରର ମୁରବୀ।
3: ବାପା ଟିକେ ରିଲାକ୍ସ ପାଇଁ ପତ୍ରିକାଟା ପଢୁଥିଲେ ଆପଣ।
1: ଆଖି ଆଗରେ ପରୀକ୍ଷା, ରାତି ଦିନ ଲାଗିକିରି ପାଠ ପଢ, ବାହାଘର ଫାହାଘର କଥା ମନରୁ ବର୍ତ୍ତମାନ ପୁଛିଦେ, ସେସବୁ ଦାୟିତ୍ୱ ମୋର।
3: ଏମିତିକା ବାପା ମାନଙ୍କୁ ବୁଝିବା ଯେ କି କଷ୍ଟ। ଛାଡ଼, ମାଳତୀକି ଚା ପାଇଁ କହିଥିଲି ଯେ କପିଳାନା କପିଳାନା।

0: ଏଥର ଏଥର ସମସ୍ତେ ସାବାର ହେଇଯିବେ। ଆରେ ଆରେ ଆରେ କଣ ଭାବିଛନ୍ତି କି ମୋତେ?
1: ଆଜ୍ଞା ଚା
0: ଚା ଆଗ ଜଳଖିଆ ନା ଆଗ ଚା?
1: ଆଜ୍ଞା ମାଳତୀ କହିଲା ତୁ ଚା ନେଇକି ଚାଲେ ମୁଁ ଜଳଖିଆ ନେଇକି ଯାଉଛି।
0: ମାଳତୀ କହିଲା?
1: ଆଜ୍ଞା।
0: କଣ ଆଜ୍ଞା?
1: ଆଜ୍ଞା ମାଳତୀ କହିଲା।
0: କଣ ତୁମମାନଙ୍କ ହୁକୁମରେ ମୁଁ ଚାଲିବି? ତୁମେ ସବୁ ଯାହା କହିବ ସେଇଆ ହବ।
1: ନାଇଁ ଆଜ୍ଞା ମା କହିଲେ।
0: ଏ ଘରର ମୁରବୀ ମୁଁ ମା ନୁହନ୍ତି, ବୁଝିଲୁ?
1: ବୁଝିଲି ଆଜ୍ଞା।
0: କଣ ବୁଝିଲୁ? ଆରେ ଆରେ ଚା କପ୍ଟା ଧରି ଚାଲି ଦଉଛୁ କୁଆଡେ?
1: ଆପଣ ମନା କଲେ ପରା
0: ଚା
1: ରଖିଲେ। ଆଜ୍ଞା
0: ଆରେ

0: ଯାଉଛୁ କୁଆଡେ ଶୁଣୁ
1: ଆଜ୍ଞା
0: କାଲି ରାତିରେ ତୁ ମାଳତୀ ଆଉ ସେ ନନ୍ଦା ତିନିକି ତିନିହେ ହସରେ ତ ମେଦିନୀ ଫଟେଇ ଦଉଥିଲ ଡାକିଲେ ଜବାବ ବି ମିଳୁନଥିଲା ଆଜି କଣ ଗୋଟିପଣେ ଶୃଗାଳ ହେଇଯାଇଛୁ କଣ ହେଇଥିଲା କାଲି
1: ଆଜ୍ଞା କାଲି
0: ହଁ ହଁ କହ କଣ ହେଇଥିଲା
2: ରାଧା ଆରେ ମା ପରା ସିଆଡେ ରାଧା
3: ଓହୋ ରାଧା ନୁହଁ ରାଧା କାନ୍ତ
0: କଣ କିଏ ପୂଜାରୀ ଏତେ ପାଟିଟେ କାଇଁ କରୁଛ
2: ଇଏ ମା କହିଲେ
0: ବସ ଏଠି ମାଳତୀ କୁଆଡେ ଗଲା
1: ଡାକୁଛି ଆଜ୍ଞା ମାଳ ମାଳ
4: ତତେ କେତେ ଥର କହିଛି ମତେ ଏମିତି ମାଳ ମାଳ ବୋଲି ଡାକିବୁନି ମୋ ନା ମାଳତୀ
1: ଏକା କଥା ମାଳ ମାଳ ମାଳତୀ ମାଳତୀ ମାଳ ଏକା କଥା
4: କଣ ଏକା ଏକା କରିବାକୁ ତୁ କିଏ ରେ ବାବୁ ଜଳଖିଆ
0: ରଖ ସେଠି ତୁ ବସ
4: ଆଜ୍ଞା
0: କଣ ହେଇଥିଲା କାଲି ରାତିରେ ଭାରତ ହସୁଥିଲୁ
4: ମୁଁ ହସୁନଥିଲି ଆଜ୍ଞା
0: ହସୁଥିଲୁ
4: ହସୁନଥିଲି ଆଜ୍ଞା ଏଇ ନନା ଆଉ ରାଧାକାନ୍ତ ହସ ଦେଖି ମତେ ହସ ଲାଗିଲା ହସିଦେଲି
0: ହସ ଦେଖି ତତେ ହସ ମାରିଲା ଆଉ କାନ୍ଦ ଦେଖିଲେ ତୋ ଛାତି ଫାଟିଯିବ ନୁହ ନନା କଣ ହେଇଥିଲା କାଲି
1: ଆଜ୍ଞା କିଛି ହେଇନଥିଲା ଯେ ଏଇ କପିଳା ନା ଟିକେ ଗଞ୍ଜେଇ ଟାଣି ଦେଇଥିଲେ
2: କଣ କହିଲୁ କଣ କହିଲୁ ମୁଁ ଟାଣିଥିଲି ମୁଁ ଟାଣିଥିଲି ନା ତୁ
0: ଆଚ୍ଛା ତା ମାନେ ଘରେ ନିଶା ପାଣି ବି ଚାଲିଲାଣି
1: ନାଇଁ ଆଜ୍ଞା ଏମିତି ବେଳେ ଅଧେ
0: ଏମିତି ବେଳେ ଅଧେ ହଉ ହଉ କାଳକ ହେଇଯିବ ଆଜି ଗଞ୍ଜେଇ କାଲି ମଦ ତାପରେ ତାପରେ ଗୋଟାଏ ରୀତିମତ ଆଚ୍ଛା ଆଚ୍ଛା ଠିକ ଅଛି ସମ୍ବିଧାନରେ ଏ ପଞ୍ଚକୁ ବି ଟିପିବାକୁ ପଡିବ
4: ମୁଁ ଯାଉଛି ବାବୁ ମା ସିଆଡେ ବିଗିଡ଼ିବେଣୀ ଆସ ନନା
0: ଶୁଣ ବସ ଏଠି ବସ କହୁଛି ବସ
2: ବସ ମାଳତି ବସ
0: ମୁଁ ଯାହା ଦେଖୁଛି ଏ ଘରଟା ରୀତିମତ ଗୋଟାଏ ଖଟି ହେଇଗଲାଣି ନିଶା ଫିସା ପ୍ରେମ ଫ୍ରେମ
2: ଭୁଲ ହେଇଯାଇଛି
0: ସେଇ ସବୁ ଭୁଲ ଆଉ ଯେମିତି ନ ହୁଏ ସେଇଥିପାଇଁ କାଲି ରାତି ତମାମ ବସି ମୁଁ ଗୋଟାଏ ସମ୍ବିଧାନ ତିଆରି କରିଛି
2: ସେଇଟା କି ଜିନିଷ ଆଜ୍ଞା
0: ସମ୍ବିଧାନ ମାନେ କଣ ଜାଣିନା ବୁର୍ବକ ନିଅ ପଢ
1: ଆଜ୍ଞା ଆପଣଙ୍କର ଅକ୍ଷର ମୁଁ ପଢିପାରିବି ନାହିଁ ଆଜ୍ଞା
2: ପିଲାଦିନେ ମୋଟେ ସାତ ଦିନ ଆଜ୍ଞା ସ୍କୁଲ ଯାଇଛି ଆଜ୍ଞା ସ୍କୁଲ ଯାଇଛି ସାତ ଦିନ
0: ହସ ବନ୍ଦ ହସ ବନ୍ଦ ଶୁଣ ସମ୍ବିଧାନ ହେଲା ନିୟମ କାନୁନ କାନୁନ କାନୁନ ହେ ବିଧି ବିଧାନ ରଖିବାକୁ ହେଲେ ଘର ପାଇଁ ଗୋଟାଏ କଡା ସମ୍ବିଧାନ ରହିବା ଦରକାର କଣ ହଁ ନା ନା
1: ରହିବା ଦରକାର
0: ନନା
2: ସତ କହୁଛି ଆଜ୍ଞା ଆଉ ଦିନେ ବି ଗଞ୍ଜେଇ ଟାଣିବିନି
0: ମୁଁ ଗଞ୍ଜେଇ କଥା କହୁନି
4: ବାବୁ କହୁଛନ୍ତି ଏ ଘରର ବିଧି ବିଧାନ ରଖିବାକୁ ହେଲେ
0: ଗୋଟାଏ କଡା ସମ୍ବିଧାନ ରହିବା ଦରକାର କଣ ହଁ ନା ନା
2: ଦରକାର ଆଜ୍ଞା ଦରକାର ଦରକାର
0: ଠିକ ସେଇଥିପାଇଁ ମୁଁ ଗୋଟାଏ ଛଅ ଦଫା ସମ୍ବଳିତ ସମ୍ବିଧାନ ଲେଖି ତାକୁ କାର୍ବନ ପକେଇ କପି କରିଦେଇ
2: ଭଲ ଆଜ୍ଞା ଭାରି ଭଲ
0: ଏ ଶୁଣ ଶୁଣ ମୁଁ ପଢି ଦଉଛି ଶୁଣ ଅଦ୍ୟ ଦିବସ ଠାରୁ ଚୌଧୁରୀ ବିପ୍ରଚରଣ ସିଂ ସାମନ୍ତଙ୍କ ଘରର ବିଧିବିଧାନ ରକ୍ଷା କରାଯିବା ପାଇଁ ଗୃହକର୍ତ୍ତା ଶ୍ରୀ ସାମନ୍ତ ଛଅ ଦଫା ସମ୍ବଳିତ ଏକ ସମ୍ବିଧାନ ପ୍ରଣୟନ କଲେ ଏ ସମ୍ବିଧାନରେ ଥିବା ଏକ ଦଫାରୁ ଛଅ ଦଫା ପର୍ଯ୍ୟନ୍ତ ସମସ୍ତ ଦଫାମାନ ଆଜିଠାରୁ ଏ ପରିବାରରେ ଥିବା ପ୍ରତ୍ୟେକ ସଦସ୍ୟ ମାନିବାକୁ ବାଧ୍ୟ ଅଟନ୍ତି ସମ୍ବିଧାନର ଦଫା ନମ୍ବର ଏକ ପ୍ଲିଜ କିପ୍ କ୍ୱାଇଟ୍ କିଛି ଗୋଳମାଳ ନ କରି ଏ ଚେୟାର ଉପରେ ଚୁପଚାପ ବସ ନହେଲେ ଭିତରକୁ ଯାଅ ବର୍ତ୍ତମାନ ଅତ୍ୟନ୍ତ ଜରୁରୀ କାମ ଚାଲିଛି
5: ରଖାଏ ତମର ଜରୁରୀ କାମ ସକାଳୁ ପୁଅ ଝିଅ କେହି କିଛି ଖାଇନାହାନ୍ତି ମୋ ପେଟକୁ ଚା ଟିକେ ବି ଯାଇନି କହିଲେ କଣ ନା ଜରୁରୀ କାମ
0: ଗୋଟାଏ କାମ ପରେ ଆଉ ଗୋଟାଏ କାମ କାନୁନ କାନୁନ ହେ
5: ମଲାରେ ମୋ କାନୁନ ତମେ ପଛେ ଚା ଫା ଖାଇ ଆରମ୍ଭ କର ପିଲାଏ ଖାଲି ପେଟରେ ବସିଥାନ୍ତୁ କୋଉଠିକା କାନୁନ ଇଏ ବା
0: ଓହୋ ଚିନୁ ବୋଉ ଦୟାକରି ତୁମେ ଗଲ ଏଠୁ
5: ନାଇଁ ନାଇଁ ମୁଁ ଏଇଠି ବସିବି କି ଫାର ସେଠି ଚାଲିଛି ମୁଁ ଆଗ ଦେଖିସାରେ ତାପରେ ଯାଇ ଯୋଉ କଥା
2: ରାଧା
3: କାନ୍ତ
0: ପୂଜାରୀ
2: ମୁଁ କଣ କହୁଥିଲି କି ଆଜ୍ଞା
0: ହଁ କିଛି କହିବା ଦରକାର ନାହିଁ ମୁଁ ଯାହା କହୁଛି ତୁମେ ସବୁ ଖାଲି ଶୁଣ
3: ବସିପଡ଼ ହେଲ ନା ବସିପଡ଼
0: ଶୁଣ ସମ୍ବିଧାନର ଦଫା ନମ୍ବର ଏକ ଗୃହକର୍ତ୍ତା ସିଂ ସାମନ୍ତଙ୍କ ବିନା ଅନୁମତିରେ ଅର୍ଥ ଓ କ୍ଷମତାର ଅପବ୍ୟବହାର କେହି କରିପାରିବେ ନାହିଁ ଆଜିଠାରୁ ଅର୍ଥ ଓ କ୍ଷମତା ଗୃହକର୍ତ୍ତୀଙ୍କ ଦାୟିତ୍ୱରେ ନ ରହି ସମ୍ପୂର୍ଣ୍ଣ ଭାବେ ଗୃହକର୍ତ୍ତାଙ୍କ ହାତରେ ରହିବ ଦଫା ନମ୍ବର ଦୁଇ ଏ ଗୃହରେ ଆଜିଠାରୁ କେହି

0: ଅବେଳ ରେ ଶୋଇପାରିବେ ନାହିଁ। ଯଦି ବା ଶୋଇବେ ପେଟ ତଳେ ତକିଆ ଉପରେ ଆଉ ଗୋଟେ ତକିଆ ରଖି ଶୋଇପାରିବେ ନାହିଁ। ଯଦି ବା ତକିଆ ଉପରେ ତକିଆ ରଖି ଶୋଇବେ ତେବେ ସେ ସମୟରେ ରେଡିଓ ବାଜିପାରିବ ନାହିଁ। ମୋଟାମୋଟି ଭାବରେ ଏଇ ପରିବାରରେ ରେଡିଓ ଖୁବ କମ ବାଜିବ, ମୋଟରେ ନ ବାଜିଲେ ଭଲ।
1: ଏସବୁ ମତେ ଦେଖେଇ କହୁଛ ତ?
0: ପ୍ଲିଜ କିପ୍ କ୍ୱାଏଟ। ହଁ, ସମ୍ବିଧାନର ଦଫା ନମ୍ବର 3।
1: ହଁ, କହିବନି କାହିଁକି, ମୋରି କଥା ଗୁଡାକ ଖାଲି ତମ ଆଖିକୁ ଜଳ ଜଳ ହୋଇ ଦିଶୁଛି ତ? ତମ ଖଟ ଉପରେ ଯୋଉ 4-4 ତକିଆ ପଡିଛି।
0: ଦଫା ନମ୍ବର 3। ଏ ଘରକୁ କୌଣସି କୁଣିଆ ମୈତ୍ର କିମ୍ବା ବନ୍ଧୁ ବାନ୍ଧବ ଆସିପାରିବେ ନାହିଁ। ଯଦି ବା ଆସିବେ ମାତ୍ର ଓଳିଏ ରହିକିରି ଚାଲିଯିବେ।
1: କଣ କହିଲ କଣ କହିଲ?
0: ବିଶେଷ କାର୍ଯ୍ୟ ଓ କାରଣ ଥିଲେ ଦିନଟାଏ ରହିପାରନ୍ତି, ଅତି ବିଶେଷ କାର୍ଯ୍ୟ ଥିଲେ ଦିନ ଓ ରାତି ସମୁଦାୟ 24 ଘଣ୍ଟା ରହିପାରନ୍ତି। ତାଙ୍କର ରହଣି ସମୟ ଭିତରେ ମାତ୍ର ଥରୁଟିଏ ଚା'ର ବ୍ୟବସ୍ଥା କରାଯିବ, କିନ୍ତୁ ଆତ୍ମୀୟ ସ୍ୱଜନଙ୍କ କ୍ଷେତ୍ରରେ 2 ଥର ଚା ଓ ଅତ୍ୟନ୍ତ କମ୍ ଆବଶ୍ୟକୀୟ ଜଳଖିଆ ଓ ଭୋଜନର ବ୍ୟବସ୍ଥା କରାଯାଇପାରେ। ଏମିତିକି ଗୃହିଣୀଙ୍କ ଭାଇ ଅର୍ଥାତ୍ ମୋର ପରମ ବନ୍ଧୁଙ୍କ ପାଇଁ ମଧ୍ୟ ସେହି ଅନୁରୂପ ବ୍ୟବସ୍ଥା ରହିବ। ସନ୍ତୋଷ, ଯିଏକି ଅଧିକାଂଶ ଦିନ ଆସି ଏ ଘରେ ଅବାଧ ମିଳାମିଶା କରେ, ତାର ଏଠାକୁ ଆସିବା ପାଇଁ ନିଷେଧାଜ୍ଞା ଜାରି କରାଗଲା।
1: କହିଯା, ମନକୁ ଯାହା ଆସୁଛି କହିଯା, ମୁଁ ଏ ଘରେ କିଏ କି?
0: ଚତୁର୍ଥ ଦଫା ହେଲା, ସମ୍ବିଧାନର ଚତୁର୍ଥ ଦଫା, ଏ ଘରର ପ୍ରତ୍ୟେକ ବ୍ୟକ୍ତି ସକାଳ 5ଟାରେ ଉଠିବାକୁ ବାଧ୍ୟ ଓ 6ଟା ପୂର୍ବରୁ ସମସ୍ତ ନିତ୍ୟକର୍ମ ସାରି 6:10 ମଧ୍ୟରେ ଚା ଜଳଖିଆ ଖାଇବା କାର୍ଯ୍ୟ ଶେଷ କରିବେ। ପୂଜାରୀ, ରାଧାକାନ୍ତ ଓ ମାଳତୀ ପାଇଁ ଏ ବ୍ୟବସ୍ଥା କଡ଼ାକଡ଼ି ଭାବରେ ପାଳନ କରାଯିବ। ସେମାନେ ଭୋର 4:30 ଉଠିବେ ଓ 5:30 ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ବାଧ୍ୟ।
2: ଆଜ୍ଞା, ମୁଁ ବୁଢା ଲୋକ, ଆଜ୍ଞା,
0: କାନୁନ ହେ। ଏଥର ପଞ୍ଚମ ଦଫା, ରାତି 9 ପର୍ଯ୍ୟନ୍ତ ଏ ପରିବାରର କୌଣସି ବ୍ୟକ୍ତି ବାହାରେ ରହିପାରିବେ ନାହିଁ। ଠିକ ରାତି 9:05 ସଦର ଗେଟ୍ରେ ତାଲା ପଡ଼ିବ।
1: ତମରି କଥାରେ ତ ଖାଲି ସମସ୍ତେ ବସ୍ ଉଠେଇବେ ଆଉ।
0: ହେବାକୁ ବାଧ୍ୟ, ତା ନହେଲେ ସମ୍ବିଧାନକୁ ଅବମାନନା କରାଗଲା ବୋଲି କୁହାଯିବ।
1: ରାତି 9 ପରେ ଯଦି କେହି ବନ୍ଧୁ ବାନ୍ଧବ କି କୁଣିଆ ମିତ୍ର ଆସିବେ କଣ ହବ?
0: ସେ ବ୍ୟବସ୍ଥା ବି ହେଇ, ପ୍ରତ୍ୟେକ ବନ୍ଧୁ ବାନ୍ଧବଙ୍କ ପାଖକୁ ଏ ସମ୍ବିଧାନର ଏକ କିତା ଅବିକଳ ନକଲ ପଠାଯିବାର ବ୍ୟବସ୍ଥା ହେଇ ସାରିଛି।
1: ଏସବୁ କଥା ଜାଣିଲେ ବନ୍ଧୁ ବାନ୍ଧବ ମାନେ କଣ ଭାବିବେ କହିଲ?
0: କାହାରି ଭାବିବାରେ କିଛି ଯାଏ ଆସୁନା, କାନୁନ କାନୁନ ହେ। ହଁ, ଏଥର ପଞ୍ଚମ ଦଫା, ପଞ୍ଚମରେ ହେଲା ବ୍ୟୟ ଅଟକଳ, ଅର୍ଥାତ୍ ଘର ପାଇଁ ମାସିକ ଖର୍ଚ୍ଚ। କପିଳାନ, ରାଧାକାନ୍ତ ଓ ମାଳତୀ ସମେତ ଘରର ସମୁଦାୟ ପରିବାର ସଂଖ୍ୟା ହେଲା 7। ପିଲାଙ୍କର କଲେଜ ଖର୍ଚ୍ଚ, ପୂଜାରୀ ଇତ୍ୟାଦିଙ୍କର ଦରମା ସହ ଘରର ସମସ୍ତ ଖର୍ଚ୍ଚ 1250ରୁ ଅଧିକା କରାଯାଇ ପାରିବ ନାହିଁ। ଯଦି ଅଧିକା ଖର୍ଚ୍ଚ ହୁଏ ତେବେ ଗୃହକର୍ତ୍ତୀ ଶ୍ରୀମତୀ କୁନ୍ତଳା ଦେବୀ ସେଥିପାଇଁ ଦାୟୀ ହେବେ ଓ ପୂଜାରୀ, ରାଧାକାନ୍ତ ଓ ମାଳତୀର ମାସିକ ଦରମାରୁ ମଧ୍ୟ କଟାଯାଇ ପାରେ।
1: ତମେ ତମର ଘର ଚଳାଅ, ମୁଁ ପାରିବିନି।
0: ଆଏ ଚୁପଚାପ ଖାଲି ଶୁଣିଯାଅ, ଶୁଣିଯାଅ।
2: ରାଧା
3: କାନ୍ତ, ରାଧାକାନ୍ତ,
2: ଆଜ୍ଞା, ଆମେ କି ବା ଦରମା ପାଉଛୁ କହିଲେ? ଆଜିକାଲି ବେଳକାଳ ଯାହା ସିଏ ତ ସମୁଦ୍ରକୁ ସଂଖେ, ସେଥିରୁ ଯଦି ଆପଣ
0: ସମ୍ବିଧାନର 6ଷ୍ଠ ଓ ଶେଷ ଦଫା ହେଲା, ଏ ପରିବାରରେ ବାସ କରୁଥିବା କୌଣସି ବ୍ୟକ୍ତି ଯଦି ସମ୍ବିଧାନରେ ଥିବା ନୀତି ନିୟମକୁ ଲଙ୍ଘନ କରନ୍ତି ତେବେ ସେ ବ୍ୟକ୍ତି ସମ୍ବିଧାନ ଭଙ୍ଗ ଅପରାଧ ପାଇଁ ଦଣ୍ଡ ପାଇବେ।
1: ଦଣ୍ଡ କି ଦଣ୍ଡ?
0: ଲେଖା ଅଛି, ସବୁ ଲେଖିଦେଇଛି ନା। ଆଉ ସମ୍ବିଧାନ ଖିଲାପ କରୁଥିବା ବ୍ୟକ୍ତି ପାଇଁ ରୋଷେଇ ବନ୍ଦ ରହିବ, ସେ ବ୍ୟକ୍ତି 2 ଦିନ ପାଇଁ ଉପାସ ରହିବାକୁ ବାଧ୍ୟ।
1: କଣ ହେଲା?
0: ହଁ, ଅବଶ୍ୟ ବିଶେଷ କ୍ଷେତ୍ରରେ ଅଭିଯୁକ୍ତ ବ୍ୟକ୍ତିଙ୍କୁ 2 ଦିନ ପରିବର୍ତ୍ତେ ଗୋଟିଏ ଦିନ ଉପାସ ରହିବାକୁ ପଡିବ ଏବଂ ସର୍ବଶେଷ କ୍ଷେତ୍ରରେ ଗୋଟିଏ ଓଳି ପର୍ଯ୍ୟନ୍ତ ମଧ୍ୟ କୋହଳ କରାଯାଇ ପାରେ।
1: ମାଳତୀ, ତୁ ଆସିବୁ ଟି ମୋ ସାଙ୍ଗରେ ଆ। ପୂଜାରୀ,
4: ମା,
1: ତମେ ରାଧାକାନ୍ତ ସାଙ୍ଗରେ ଆସ, କଣ ମିଳିବ ଏଥିରୁ କହିଲ?
0: ଦେଖ ଦେଖ ଦେଖ ଦେଖ ଦେଖ କୁନ୍ତଳା, ତମେ ପ୍ରଥମେ ସମ୍ବିଧାନ ଲଙ୍ଘନ କରୁଛ, ଆଉ ଥରେ ଯଦି ଏମିତି କୁହ ତେବେ ନିୟମ ଅନୁଯାୟୀ ଦଣ୍ଡ ପାଇବ।
1: ଓହୋ, ରେ ମୋ ଦଣ୍ଡ, ଲାଜ ମାଡୁନି ଆହୁରି କହୁଛୁ?
0: ଏ ମାଳ, ଧ ଏସବୁ ସମ୍ବିଧାନର ନକଲ, ପ୍ରତ୍ୟେକଙ୍କୁ ଏକ କିତା କରି ଧରେଇ ଦବୁ। ତୁ, ପୂଜାରୀ ଆଉ ରାଧାକାନ୍ତ 3 କିତା ରଖିବ।
1: ଆଜ୍ଞା, ମା ତ ଏଇଠି ଅଛନ୍ତି, ତାଙ୍କୁ ହାତାହାତି।
0: ନୋ ନୋ ନୋ ନୋ ନୋ ହାତାହାତି କରବା, କାନୁନ କାନୁନ ହେ।
1: ତମେ ଆସିଲ ପୂଜାରୀ, ଆସ। ମାଳତୀ, ଚାଲ ମା।

0: ଏତର ଏଇ ବୁଦ୍ଧିଟା କିଛି ବର୍ଷ ଆଗରୁ ଯଦି ମୋ ମୁଣ୍ଡରେ ପଶି ଯାଇଥାନ୍ତା ନା। ଠିକ ଅଛି, ହାଉ ବିଳମ୍ବେ କାର୍ଯ୍ୟସିଦ୍ଧି।
1: ବୁଝିଲୁ ବୋଉ, ରାଧାକାନ୍ତକୁ ଚାକିରିରୁ ବରଖାସ୍ତ କରିବାକୁ ପଡିବ।
2: ଦିନକୁ ଦିନ ତା ଯେମିତି ମୁହଁ ବଢିଗଲା ନା, ନା ତାକୁ ଆଗ ଏଠୁ ବିଦା କରିବାକୁ ପଡିବ।
3: ଆଉ ସେ କଥା ନାଇଁ ଲୋ ମା, ତୁ ଚିହ୍ନୁ କି ମୁଁ, କେହି ହେଲେ ବି କିଛି କରିପାରିବେନି, ଯାହା କରିବେ ଏକା ସେଇ
1: ସେଇ
3: ତୋ ବାପା ବା।
2: ସତ, ଏକଦମ ସତ। କଣ ଏକଦମ ସତ?
3: ଏ ଘରର ଭଲ ମନ୍ଦ ହାନି ଲାଭ ସବୁ କଥା ତୋ ବାପା ବୁଝିବେ, ଆମେ ଏଠି କେହି ନୁହେଁ।
2: କାହିଁକି ବାପା କାହିଁକି ବୁଝିବେ ମା, ଆଜି ଯାକ ତ ତୁ ସବୁ ବୁଝୁଥିଲୁ।
3: ଆଉ ନୁହେଲ ମା, ବାପା ତୋର କଣ ଗୋଟେ କରିଛନ୍ତି ଟି, ପୁରା ନାଁଟା ତ କଣ ମନେ ପଡୁନି, କଣ ଗୋଟେ କଣ ଗୋଟେ ଧାନ କରିବେ।
1: କଣ ହେଲା? ଧାନ? ବାପା ଧାନ ଚାଷ କରିବେ?
3: ଆଲୋ କି ଧାନଟି ମାଳତି, କି ଧାନଟି,
4: କି ଧାନ, କି ଧାନ? ଏ ମା, ସେଗୁଡାକ ମୋ ପାଟିରେ ପଶୁନି।
3: ଆଶ୍ଚର୍ଯ୍ୟ, ବାପା ପୁଣି ଧାନ ଚାଷ କରିବେ ଏଇ ସହରରେ?
1: ଏ ବୋ, ଗାଁରେ ତ ସବୁ ଜମି ପଡିଆ ପଡି ପଡି ଶେଷରେ ଭାଗ ଚାଷ ଲାଗିଲା, କଣ ବାପାଙ୍କ ମୁଣ୍ଡରେ ବେଳେ ବେଳେ ପଶେ।
3: ଆରେ ଚାଷ ନୁହେଁ ବା, ଆଉ ଗୋଟେ କଣ ଧାନ ତ।
1: ସମସ୍ତେ ଏଇଠି ନିଅ, ମୁଁ କହୁଛି ହଉଛି ସାଡେ ନେଲ। ଚିନୁ ବାବୁ ନିଅ,
5: କଣ
1: ନିଅ ରେତା ଦେଇ, ତମ କାଗଜ ତମେ ଧର। ମା, ଆପଣଙ୍କ କାଗଜ ତକିଆ ତଳେ ରଖିଦେଇଛି।
3: କି କାଗଜ? ଇଏ
1: ସମ୍ବିଧାନ।
3: ହଁ ସେଇ ଧାନ ତ, ସେଇ ଧାନ ପଢିବଟି ଭାଇ।
1: ମୁଁ ମୋ କାଗଜଟା ପଢୁଛି, ତୁ ତୋଟା ପଢନେ।
3: କଣ ହେଲା? ମୋ ବିନା ଅନୁମତିରେ?
5: ହେରେ ରାଧା, କାଗଜ ସବୁ ତ ଦେଇଦେଲୁ, ଏଠି ଆଣ୍ଟା କରି ଠିଆ ହେଇଛୁ କଣ?
1: ରୋଷେଇ ଘରକୁ ଚାଲ, ଚାଲ ରୋଷେଇ ଘରକୁ।
6: ସମ୍ବିଧାନର ଚତୁର୍ଥ ଦଫା, ଏ ଘରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ସକାଳ ପାଞ୍ଚଟାରେ ଉଠିବାକୁ ବାଧ୍ୟ।
3: ତମେ ତମର ପଢୁଥାଲ ମା, ମୁଁ ଯାଉଛି।
2: ରହ ବାବୁ, ଏବୁ
3: ରହ।
2: କଣ କହୁଛୁ ମା? ଗୋଟେ ମଜା କଥା, ତୁ ବସ ମୁଁ ପଢୁଛି।
3: ମୁଁ ସବୁ ଶୁଣିଛି ଲୋ ଝିଅ, ତୁମେ ଦୁହେଁ ପଢ।
1: ଓହୋ ବୋଉ, ତୁ ବସ ମୋ ବସ।
5: ଏ ରାଧା,
1: ବୁଝିବ କପିଳା ନା, ତମେ ସତକୁ ସତ ଗୋଟାଏ କପିଳ, ହଜାର ବାର ତମକୁ କହିଲେ ମତେ ରାଧା ବୋଲି ଡାକିବ ନାହିଁ, ରାଧାକାନ୍ତ କହିବ। ଛାଡ଼
5: ହେଲା ବାବୁ, ହେଲା ବାବୁ ରାଧାକାନ୍ତ।
1: ହଁ
5: ତମେ ଏଠି ଠିଆ ହେଇଥା।
1: ଏ ମାଳତୀ, ଆସିବୁଟି ପରିବା ତ କାଟିଦେବୁ, ବାବୁଙ୍କର ଅଫିସ ବେଳ ହେଇଯାଉଛି।
2: ଚାଲ ନନା, ଏଇଟା ପଢିଲଣି ଚିନ୍ନୁ ଭାଇ, ସମ୍ବିଧାନର ତୃତୀୟ ଦଫା, ସନ୍ତୋଷରେ ଘରକୁ ଆସିବା ପାଇଁ ନିଷେଧାଜ୍ଞା ଜାରି କରାଗଲା।
5: ଆଚ୍ଛା,
2: ଏଗୁଡାକ କି କଥା କହିଲୁ ବୋଉ? ଆମର କଣ ସ୍ୱାଧୀନତା ବୋଲି କିଛି ନାହିଁ? କାଲି ଛାଡି ପହରଦିନ ସନ୍ତୋଷ ଆସିକି
1: ପହଞ୍ଚିବେ।
6: ସମ୍ବିଧାନର ପଞ୍ଚମ ଦଫା, ରାତି ନଅଟା ପରେ କେହି ବାହାରେ ରହିପାରିବେ ନାହିଁ, ବୁଝିଲୁ ରୀତା? ମାନେ ଏ ନିୟମଟା କେବଳ ଆମ ଦି ଜଣଙ୍କ ପାଇଁ।
2: ତା ମାନେ ଆମର ସିନେମା ଦେଖା ବନ୍ଦ?
6: ସେକେଣ୍ଡ ଶୋ ତ ଦେଖିବା ଦୂରର କଥା, ଫାଷ୍ଟ ଶୋ ବି ଦେଖି ହବନି।
2: ନୋ ନେଭର, ଆମେ ଆର ଗୋଟେ ପ୍ରତିବାଦ କରିବା ନା, ଏଠି ପୁଣି କଣ ଲେଖା ହେଇଛି ଜାଣ?
1: କଣ ଦେଖନି?
2: ପାଞ୍ଚଟା ଆଗରୁ ଉଠି ଛଅଟା ଦଶ ମିନିଟ ସୁଦ୍ଧା ସମସ୍ତେ ନିତ୍ୟକର୍ମ ଶେଷ କରିବାକୁ ବାଧ୍ୟ, ଅସମ୍ଭବ। ଏକଥା କେମିତି ହବ କହିଲୁ? ଶୀତ ଦିନରେ ସକାଳ ପାଞ୍ଚରେ କିଏ ଉଠିବ ମା?
6: ପାଗଳ ହେଲୁ ତୁ, ଏସବୁ ସବୁ ଏକତରଫା କଥା, ଘରର ସମ୍ବିଧାନ ସମସ୍ତଙ୍କ ମତାମତ ଉପରେ ହବା ଉଚିତ, ସମସ୍ତେ ବସିବେ ତାପରେ ସମ୍ବିଧାନ ହବ, ନା କଣ ବୋଉ କହୁଛୁ କହିଲ?
3: ମଲା ସେଇ କଥା ନୁହେଁ ତ, ଆଉ କଣ?
2: ତୋ କଥା ବି ବୋଉ ଲେଖା ହେଇଛି ଯେ ତୋ ହାତରେ ଆଉ କୌଣସି କ୍ଷମତା ଜମା ନାହିଁ, ଟଙ୍କା ପଇସା କଥା ସବୁ ବାପା ବୁଝିବେ।
3: ସେଇଆ ପରା, ମୁଁ ଯେମିତି ଏ ଘରର କେହି ନୁହେଁ।
6: ନା ଏସବୁ କଥା ପାଇଁ କିଛି ଗୋଟେ କରିବାକୁ ପଡିବ।
2: ତୁ ଆସିଲୁ ବୋଉ, ଆମ ଆମ ସାଙ୍ଗରେ।
3: ଆଲୋ ରହ, ଏମିତି ଟାଣି ନଉଛୁ କୁଆଡେ,
2: ତୁ ଶୋଇବା ଘରକୁ ଆସେ। ଚିନ୍ନୁ ଭାଇ ତମେ ଆସିଲ,
1: ମୁଁ ବି ଯିବି।
3: ଚାଲ ଚାଲ ଝିଅ ଚାଲ। ଯା ସବୁ କହି ଯାଉଛି ଲୋ ରୀତା, ମୋ ମୁଣ୍ଡରେ କିଛି ବୋଲି କିଛି ପଶୁନି। ଆଲୋ ମୁଁ ତ କିଛି ବୁଝିପାରୁନି।
2: ଏଥିରେ ବୁଝିବାର କଣ ଅଛି? ତୁ ହେଲୁ ଏ ଘରର ଅର୍ଦ୍ଧାଙ୍ଗିନୀ।
3: ଅର୍ଦ୍ଧାଙ୍ଗିନୀ? ସେଇଟା ପୁଣି କଣ କି ଲୋ?
2: ମାନେ ତୁ ହେଲୁ ଅଧା। ଏ ଘରେ ବାପାଙ୍କର ଯେତିକି ଅଧିକାର ଅଛି ତୋର ମଧ୍ୟ ସେତିକି ଅଛି।
1: ମାନେ ଇଚ୍ଛା କଲେ ବାପାଙ୍କ ପରି ବି ତୁ ମଧ୍ୟ ଗୋଟେ ସମ୍ବିଧାନ କରିଦେଇପାରିବୁ।
2: ବାପା ଛଅ ଦଫା ସମ୍ବଳିତ ସମ୍ବିଧାନ କରିଛନ୍ତି ତ, ତୁ ଗୋଟେ ସାତ ଦଫା କରିଦେ।
3: ସେ ଯଦି ରାଗିବେ?
1: ଓହୋ ରାଗିବେ କାହିଁକି, କାହିଁକି ରାଗିବେ ନା?
2: ଘରେ ପୁରା କହିଲି ତୁ ହଉଛୁ ବାପାଙ୍କର ଅର୍ଦ୍ଧାଙ୍ଗିନୀ, ତାଙ୍କ ପରି ତୋର ବି ଅଧିକାର ଅଛି। ତୁ ଖାଲି ଚୁପଚାପ ବସି ଦେଖ, ତୋ ସମ୍ବିଧାନରେ ଯାହା ଲେଖା ହେବା କଥା ଆମେ ଲେଖି ଦେଉଛୁ।
1: ରାଇଟ୍
2: ଚିନ୍ନୁ ଭାଇ।

0: ତମେ ଏବେ କହିବ ଟି?
1: ହଁ, ତୁ ଲେଖ ଗୃହର ଅର୍ଥ ଓ କ୍ଷମତା
0: କ୍ଷମତା
1: ଦୁଇଟି ଯାକ ମିଷ୍ଟର ସିଂହ ସାମନ୍ତଙ୍କ ହାତରେ ନ ରହି କେବଳ କ୍ଷମତା ରହିବ ସିଂହ ସାମନ୍ତଙ୍କ ହାତରେ
0: ହାତରେ
1: ଓ ଅର୍ଥ ରହିବ ମିସେସ ସିଂହ ସାମନ୍ତଙ୍କ ହାତରେ।
0: ଆରେ ଚିନୁ, ମିସେସ ପୁଣି କଣ କିରେ? ମିସେସ ମାନେ ମିଷ୍ଟରଙ୍କ ସ୍ତ୍ରୀ।
1: ହଁ, ତୁ ଲେଖ ଏଇଟାରେ ଘରର ମାସିକ ଖର୍ଚ୍ଚ ଯାହା ଥିଲା ତା ପରିବର୍ତ୍ତେ ଦରଦାମର ବୃଦ୍ଧି ଦୃଷ୍ଟିରୁ ଦୁଇ ଗୁଣ ବୃଦ୍ଧି କରାଯିବ
0: କରାଯିବ
1: ଆବଶ୍ୟକ ସ୍ଥଳେ ଅଧିକ ବୃଦ୍ଧି ମଧ୍ୟ କରାଯାଇ ପାରିବ। ହଁ, ତାପରେ ଲେଖ ଏ ଘରର ମର୍ଯ୍ୟାଦା ଦୃଷ୍ଟିରୁ କୌଣସି ବନ୍ଧୁ ବାନ୍ଧବ କିମ୍ବା ସାଙ୍ଗସାଥୀଙ୍କ ଯିବା ଆସିବାରେ କୌଣସି କଟକଣା ରହିବ ନାହିଁ।
0: କୌଣସି କଟକଣା ରହିବ ନାହିଁ
1: ସହିଲା
0: ସହିଲା। ହଁ, ତାପରେ
1: କେବଳ ଗୃହକର୍ତ୍ତା ଓ ଗୃହକର୍ତ୍ତୀଙ୍କ ବ୍ୟତୀତ ପିଲାମାନଙ୍କ ପାଇଁ ସଦର ଦରଜା ରାତି ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ
0: ତାପରେ
1: ତାପରେ ହଁ ହଁ ମନେ ପଡ଼ିଲା ଲେଖ ଲେଖ ପୂଜାରୀ ଚାକର ଉପରେ କେବଳ ଗୃହକର୍ତ୍ତାଙ୍କର ମାଲିକାନା ସତ୍ତ୍ୱ ରହିବ ନାହିଁ
0: ନାହିଁ
1: ଗୃହକର୍ତ୍ତୀ ଓ ପିଲାମାନଙ୍କର ମଧ୍ୟ ସମାନ ଅଧିକାର ରହିବ।
2: ଏମିତିକା ଶକତ ଲେଖା ତାଙ୍କୁ ଦରକାର।
0: ତାପରେ
1: ତାପରେ ଆଉ କଣ? ଏତିକି ଦଫା ଦେଖି ତ ବାପାଙ୍କ ମୁଣ୍ଡ ଝାମ ମାରିଯିବ, ଆଉ ଅଧିକା କଣ ଦରକାର ନା କଣ କହୁଛୁ?
0: ଏ ବୋଉ ନେଇଗଲୁ, ଏଇଟା ନେଇଯା, ବାପାଙ୍କର ଅଫିସ ବେଳ ହେଇଯାଉଛି ତ ଆଉ ଜମା ଡେରି କରନା। ମୁଁ ଏକା ଯିବି।
1: ଆଉ ସବୁବେଳେ ଡରିଲୁ? ନାଇଁ
0: ନାଇଁ, ତମେ ଦି ଜଣ ଆସୁନ। ଆଲୋ, ଆମେ କାହିଁକି ଯିବୁ? ଏ ପରା ତୋ ସମ୍ବିଧାନ। ହଁ, ଏ ଦସ୍ତଖତ ଏଇଠି କରିଦେଲୁ,
1: ଠିକ କଥା ଠିକ
0: କଥା। ନେ କଲମ ନେ, ଧଇଲୁ। ହଁ, ନାମ ମନରେ ସାହସ ବାନ୍ଧିକି ଯା। ଏ କାଗଜ ଦେଖି ସେ ତାଙ୍କ ପାବାର ବାଲ ଚଷମା ଭିତରୁ ଯେମିତି ଡିମା ଡିମା ଆଖିରେ ଚାହିଁ ଦେବେ ନା? ତୁ ତାଙ୍କ ଆଖିକୁ କାହିଁ ଚାହିଁବୁ କି? କାଗଜଟା ବଢେଇ ଦେଇ ଗମ୍ଭୀର ହେଇ ଚେୟାର ଉପରେ ବସି ପଡିବୁ।
1: ବାବୁ ଶୁଣ, ଯଦି କିଛି କୁହନ୍ତି ତୁ ମୁହେ ମୁହେ ଜବାବ ଦେଇ ଚାଲି ଆସିବୁ, ବୁଝିଲୁ?
0: କଥା ତମେ ବୋଉ କହୁଛ, ତୁ କଲୁ ବୋଉ ଯା।
2: ହଉ, ଯାଉଛି।
0: ମନେ ରଖିଥିବୁ ବୋଉ, ଏ ଘରର ତୁ ହଉଛୁ ଅର୍ଦ୍ଧାଙ୍ଗିନୀ, ମନେ ରଖିଥିବୁ।

0: ପଢିଲଟି?
1: ପଢିଲି ହେଲେ ମୁଁ ସମ୍ବିଧାନ କଲି ବୋଲି ତୁମେ ଯୋଉ ଗୋଟେ ସମ୍ବିଧାନ କରି ପକେଇବ ନା? ଅସମ୍ଭବ, ସେ କଥା ହେଇପାରିବନି।
0: କାହିଁକି ବା ହେଇପାରିବନି? କାହିଁକି
1: କହିଲି ପରା ହେଇପାରିବନି?
0: ମୁଁ ପରା କହୁଛି ହେଇପାରିବ
1: ନା?
0: ହଁ
1: ମୁଁ ପରା କହୁଛି ନା?
0: ମୁଁ ତ କହୁଛି ହଁ, ଆଉ ତମେ କହିବାରୁ ମତେ କଣ ମିଳିବ?
1: ଦେଖ, ମୁଁ ହଉଛି ଏ ଘରର ମୁରବୀ,
0: ଆଉ ମୁଁ କଣ ଏ ଘରର ପୋଇଲି କି? ଶୁଣ, ମୁଁ ତମର ଅଧାଙ୍ଗିନୀ। ତମର ଏଠି ଯେତିକି ଅଧିକାର ମୋର ବି ସେତିକି। ମୋ କଥା ଏଠି ରହିବ ରହିବ ରହିବ। କଣ ହୁଁ କଣ କହୁଛ ଚଞ୍ଚଳ କୁହ।
1: ଓହୋ, ହେଲା ବାବା, ତମ କଥା ଗ୍ରାଣ୍ଟେଡ, ତମ କଥା ରହିବ
0: ରହିବ ଟି?
1: ଆରେ କହିଲି ପ୍ରାୟ ଗ୍ରାଣ୍ଟେଡ, ତମ ସମ୍ବିଧାନକୁ ଗ୍ରହଣ କରାଗଲା।
0: ମୁଁ ଯାଇଲୁ ମା, ପିଲାଙ୍କର ତେଣେ କଲେଜ ବେଳ ହେଇଗଲାଣି।
1: ଆରେ ଆରେ, ମୋର ବି ଅଫିସ ବେଳ ହେଇଗଲାଣି। ରାଧାକାନ୍ତ, ରାଧାକାନ୍ତ
2: ଯାଉଛି।
0: ମାଳତୀ, ମାଳତୀ
3: ଯାଉଛି ମା।
1: ପୂଜାରୀ, ହୋ ପୂଜାରୀ।
4: ଆଜ୍ଞା
0: ପୂଜାରୀ।
4: ଭଲା ମଣିଷ କାହା ଡାକ ଏବେ ଶୁଣିବ?
3: ସେଇ କଥା ପରା ନନା, ଇଆଡେ ମାଙ୍କର ଘନ ଘନ ଡାକୁ ଡାକୁ, ସିଆଡେ ବାବୁଙ୍କର କଡା କଣ୍ଠ।
0: ହଇଲା ହେ ମାଳତୀ, ହଇଲା ନନା, ମୋ କଥା କଣ ତମକୁ ଶୁଭୁନଥିଲେ କି?
1: ହଇ ପୂଜାରୀ,
4: କୁହନ୍ତୁ କୁହନ୍ତୁ। ଆଜ୍ଞା କୁହନ୍ତୁ।
1: ଦିନ ଆସି କେଇଟା ହେଲାଣି ମାଲୁମ ଅଛି? ଏତେ ପରିଶ୍ରମ କରି ତମରି ମାନଙ୍କ ପାଇଁ ସମ୍ବିଧାନ ତିଆରି କରାହେଲା, ତଥାପି ତମର ଟିକେ ଚେତା ପଶିଲାନି। ଠିକ ଅଛି, ଏ ମାସ ଦରମାରୁ ତୁମମାନଙ୍କର ଗୋଟାଏ ଦିନର ଟଙ୍କା କଟା
4: ମରିଯିବ। ଆଜ୍ଞା ମରିଯିବୁ,
1: କାନୁନ କାନୁନ ହେ।
4: ରୋଷେଇ ଶେଷ ଆଜ୍ଞା। ଏ ମାଳତୀ, ବାବୁଙ୍କ ପାଇଁ ଖାଇବା ଦେ। ଯା
0: ମାଳତୀ, ଚିନି ଆଉ ରୀତାକୁ ନେଇ ଖାଇବାକୁ ଦେଇ ଆସିବୁ, ଯା, ତାଙ୍କର କଲେଜ ବେଳେ ହେଇଗଲାଣି।
1: ଓହୋ, ଦଶଟା ବାଜିବାକୁ 17 ମିନିଟ ବାକି। ମାଳତୀ, କଣ ମୋ କଥା କିଛି କାନରେ ପଶୁଛି?
3: ଆପଣ ଚାଲନ୍ତୁ ବାବୁ, ମୁଁ ସାଙ୍ଗେ ସାଙ୍ଗେ ନେଇ ଦେଇ ଆସୁଛି।
0: ସାଙ୍ଗେ ସାଙ୍ଗେ ଫାଙ୍ଗେ ଫାଙ୍ଗେ କଥା ରଖ।

0: ଚିହ୍ନୁ ଆଉ ରୀତାକୁ ନେଇ ଖାଇବାକୁ ଦେଇ ଆସିଲୁ।
1: ରାଧାକାନ୍ତ ମୋ ଅଫିସ ବେଳ ଗଡି ଯାଉଛି,
0: ପିଲାଙ୍କର କଲେଜ ବେଳ ହେଇଯାଉଛି। ରାଧାକାନ୍ତ
2: ସମସ୍ତଙ୍କ ବେଳ ତ ଆମ ପାଇଁ କାଳ ହେଇଛି ଆଜ୍ଞା, ଆପଣ ଚାଲନ୍ତୁ ଆଜ୍ଞା, ମୁଁ ପାଣି ଧୋଇନି। ଏ ମାଳତୀ ତାରି ଉଠା।
0: ମାଳତୀ କଣ କହିଲି ଶୁଭିଲାନି କି?
1: ମାଳତୀ
0: ଚାଲ, ମାଳତୀ ଭାତ ଧରି ଧରି ସେ ଘରକୁ ଚାଲ।
1: କଣ ଯେ ମୁଁ ତୁମକୁ କହିବି, ଆହେ ଦଶ ମାନେ ଦଶ, କାନୁନ କାନୁନ ହେ।
0: ରଖ ହେ ତମର କାନୁନ, ଦିନ ଆସି ଦଶଟା ହେଲାଣି, ମୁଁ ଗାଧେଇନି, ପିଲାଏ କଲେଜ ଯିବେ ବୋଲି ତରବର ହେଲାଣି, କହିଲେ କଣ ନା କାନୁନ।
1: ଅଲ ରାଇଟ ରାଧାକାନ୍ତ, ଆଜି ମୋର ଖାଇବା ବନ୍ଦ, ମୁଁ ଅଫିସ ଚାଲିଲି।
0: କେମିତି ଯିବ? ତମେ ନ ଖାଇ ଚାଲିଗଲେ ସମ୍ବିଧାନ ଖିଲାପ ହବ, ସମ୍ବିଧାନ ଖିଲାପ ହେଲେ ତମରି ଲେଖା ଅନୁସାରେ ତମର ଦିଓଳି ଖାଇବା ବନ୍ଦ ରହିବ।
1: ସମ୍ବିଧାନର ଚତୁର୍ଥ ଦଫା ଅନୁସାରେ ସମସ୍ତେ ସକାଳ ପାଞ୍ଚଟା ସୁଦ୍ଧା ସେମାନଙ୍କର ନିତ୍ୟ କର୍ମ ଶେଷ କରିବା କଥା, କିନ୍ତୁ ତମେ ଏ ଯାଏ ଗାଧେଇନ, ତେଣୁ ତମ ପାଇଁ ଦିଓଳି ଖାଇବା ବନ୍ଦ ରହିବ। ପୂଜାରୀ
3: ଆଜ୍ଞା।
1: ମାଙ୍କର ଦିଓଳି ଖାଇବା ବନ୍ଦ।
0: ପୂଜାରୀ ମନେ ରହି ଯେମିତି ବାବୁଙ୍କର ଦିଓଳି ଖାଇବା ବନ୍ଦ
1: ନା, ଆଉ ରହି ହବନି। ମୁଁ ଚାଲିଲି, ମୁଁ ଚାଲିଲି।
4: ବାବୁ ଚାଲି ଯାଉଛନ୍ତି। ମା
0: ସେ ଜାଣନ୍ତୁ, ମା ମୁଁ ଯାହା କହୁଛି ସେଇଆ କର। ମାଳତୀ
5: କହିବଟି ମା, କୋଉଟା କାଗ କରିବି? ଆଗ ତମ ପାଇଁ ପାଣି ଗରମ କରିବି, ନା ସାନ ବାବୁ ଦେଇଙ୍କୁ ଖାଇବାକୁ ଦେବି, ନା ବାବୁଙ୍କୁ ସିଆଡେ?
0: ବାବୁ ଅଫିସ ଗଲେଣି, ମୋର ପରେ ଗାଧେଇଲେ ଚଳିବ, ତୁ ଆଗ ଯାଇକି ସେ ଦିଙ୍କୁ ଖାଇବାକୁ ଦେଇଆ। ଗଲୁ?
5: ହଉ ମା। ନା ଦବ ଦିଓଟି।

0: ଚଞ୍ଚଳ କୁହେ ନନା, ଚିଠିଟା ଲେଖିବିନି କଣ କାଗଜ କଲମ ଧରି ଘଣ୍ଟାଟାଏ ବସିଥିବି? ହଁ କହିବଟି କଣ ଲେଖିବି?
1: କଣ ଆଉ ଲେଖିବୁ, ଧାନ ତ ଏସନ ମରୁଡ଼ିରେ ଗଲା, ଘରକୁ ତ ଦୁଇ ମାସ ହେଲା ଟଙ୍କା ପଠେଇନି, ବେଙ୍ଗୁଲି ବୋଉ କେମିତି କଣ କରୁଥିବ କେଜାଣି, ଦେଇକି ପୁଣି ସାତ ମାସ ହେଲା ଘରକୁ ଯାଇନି ରେ ରାଧା।
0: ହେଇଟି ନନା, ତମେ ତ ହେଲେ ଅଧାଅଧି ଘର ସଂସାର କରିସାରିଲଣି, ମୋ ବାହାଘର ବରଷଟେ ପୁରୀନି, ଏଠି ଆସି ରହିବାର ପାଞ୍ଚ ମାସ ହେଇଗଲା, ଆମର ସିଏ ଛାଡ଼ ବିଚାରି ଖାଲି ରାତି ଦିନ ଲୁହ ଗୋଡ଼ଉଥିବ ନନା।
1: ଛୁଟି ହେଲେ ଦିନେ ଅଧେ ମିଳନ୍ତା।
0: ମିଳୁଛି କୋଉଠି, ଛାଡ଼ ତମେ କହିବ ଟିକେ ତମ ବେଙ୍ଗୁଲି ବୋଉ ପାଖକୁ ଆଉ କଣ ଲେଖିବି?
1: କଣ ଲେଖିଲୁ ଆଗ ଟିକେ ପଢ଼,
0: ସେଇ ତ ଯାହା ଦି ଧାଡ଼ି ଲେଖିଛି ଆଉ।
1: ହଁ ଟିକେ ଟିକେ ପଢି ପକା ବାପା, ଟିକେ ପଢ।
0: ହଉ ଶୁଣ,
1: ହଁ ପଢ।
0: ଶ୍ରୀ ଶ୍ରୀ ଦାମୋଦର ଜୀଉ ଚରଣେ ଶରଣ, ବେଙ୍ଗ ବୋଉ ଜାଣିବ ଏଠି ଛୁଟି ମିଳୁନଥିବାରୁ ମୁଁ ଯାଇପାରୁନି, ମନ ଦୁଃଖ କରିବନି, ଏଇ ମାସ ନିଶ୍ଚେ ଛୁଟି ନେଇକରି ଯିବି।
2: ତା ରୂପ ତା ମୁହଁ ମୋ ଆଖି ଆଗରେ ଖାଲି ନାଚି ଯାଉଛି ରାଧାକାନ୍ତ।
0: କଣ ଯେ ମୁଁ ତମକୁ କହିବି କପିଳା ନା, କାନ୍ଦ ବନ୍ଦ କର ଗଲା ନନା, ମାଳତୀ ଆସୁଛି, କାନ୍ଦ ବନ୍ଦ କର।
3: ରାଧାକାନ୍ତ ମା କହିଲେ ଦିକପ ଚା କର, ସନ୍ତୋଷ ବାବୁ ଆସିଛନ୍ତି।
0: ସାଙ୍ଗେ ସାଙ୍ଗେ ହବ
3: ମଲା ମଲା, ତମେ କଣ କାନ୍ଦୁଛ ନନା?
1: ନାଇଁ ଲୋ ମାଳତୀ, ଚୁଲି ଧୂଆଁ ଆଖିରେ ପଶିଗଲା ତ, ଲୁହ ଗୁଡାକ ଗଡି ପଡିଲା।
3: ଚୁଲି ଧୂଆଁ ହୟ ନନା, ଚୁଲି ତ ମୋଟେ ଲାଗିନି, ଆଉ ଧୂଆଁ ଆସିଲା କୋଉଠୁ?
1: ନାଇଁ ଇଏ ମାନେ କଥା ହଉଛି,
3: ଚୁଲି ତ ମୋଟେ ଲାଗିନି, ଚା ହବ କେତେବେଳେ?
1: ତୁ ବ୍ୟସ୍ତ ହନା, ମୁଁ ସାଙ୍ଗେ ସାଙ୍ଗେ କରିଦଉଛି।
3: ନା ନା ନା, ଚୁଲି ଲଗେଇବା ଦରକାର ନାହିଁ, ମତେ ଷ୍ଟୋଭ ଟା ଦିଅ, ମୁଁ ଲଗେଇ ଦଉଛି, ଆଗ ଚା ଟା ହେଇଯାଉ।
0: ହଇଲୋ ମାଳତୀ, ଆଜି କାହିଁକି ବାବୁ ଯାଏ ଆସିନାହାନ୍ତି?
3: ମୁଁ ତ ସେଇ କଥା ଭାବୁଛି, ତାଙ୍କର ତ କେବେ ଏତେ ଡେରି ହୁଏନି।
1: ସିଏ ଯେତେବେଳେ ଆସୁଛନ୍ତି ଆସନ୍ତୁ, ତୁ ଆଗ ଷ୍ଟୋଭ ଟା ଲଗେଇଦେଲୁ।
4: ପୂଜାରୀ ପୂଜାରୀ, ଆରେ ଏଇ ରାଧାକାନ୍ତ, ତତେ ସେତେବେଳେ କହୁଛି ମତେ ଟିକେ ଗରମ ପାଣି ଦେଲେ ମୁଁ ଔଷଧ ଖାଇ ପରା।
3: ତମେ ଯା ବାବୁ, ମୁଁ ଗରମ ପାଣି ନେଇ ଦେଇ ଆସୁଛି,
4: ପାଞ୍ଚ ମିନିଟ ଭିତରେ ନେଇକି।
1: ଘରଟା ସାରା ସମସ୍ତଙ୍କ ମୁହଁରେ ଖାଲି ଘଣ୍ଟା ଘଣ୍ଟା ମିନିଟ,
0: ହଁ ଆମେ ସବୁ ଯେମିତି ମିଶିନି, ସୁଇଚ ଟିପି ଦେଲେ କାମ ହେଇଯିବ।
1: ଚିଠି ଖଣ୍ଡେ ବି ଲେଖେଇ ଦେଲେନି, କେତେ ଦିନ ପରେ କେତେ ସର୍ଦ୍ଧାରେ ବେଙ୍ଗୁଲି ବୋଉ ପାଖକୁ ଚିଠି ଖଣ୍ଡେ ଲେଖା ହଉଥିଲା ଯେ।
0: ଛାଡ ନନା, ଭୁଲି ଯା, ବେଙ୍ଗୁଲି ବୋଉକୁ ଭୁଲି ଏବେ ଚୁଲିକି ଯା।
3: ତମେ ଚା ଦେଖ, ମୁଁ ଅଟା ଜଳୁଛି।
1: ହଉ
3: ହଉ ନୁହେଁ, ଚା ଜଳଖିଆ ପରେ ପୁଣି ରାତି ଖାଇବା ଠିକ କରିବାକୁ ପଡିବ।
1: ହଉ
5: ତମେ ଡରି ଜାଣନି, ତା ଯାହା ହେଲେ ବି ସେ ତମ ବାପା, ଆଜି ନହେଲେ ବି କାଲି ତମ ମନ ନିଶ୍ଚୟ ସେ ବୁଝିବେ, ସିଧା ତମେ ଯାଇ ତାଙ୍କୁ ସବୁ କଥା କହିଦିଅ।
6: ମୁଁ ନାଇଁ ନାଇଁ ନାଇଁ, ତମେ ଜାଣିନ ସନ୍ତୋଷ, ବାପାଙ୍କୁ କିଛି କହିବା ତ ଦୂରର କଥା, ତାଙ୍କ ଆଗକୁ ବି ଯାଇ ହବନି, ଆମ ଭାଗ୍ୟ ଭଲ ସେ ଅଫିସରୁ ଫେରିନାହାନ୍ତି।

0: କହିଲେ,
1: ଏ ଯୁଗର ଶିକ୍ଷିତ ଝିଅ ତମେ ରୀତା, କୋଉଟା ଭଲ କୋଉଟା ଖରାପ ସେ କଥା ତମେ ବେଶୀ ଜାଣ। ଆରେ ସିଏ ତମ ବାପା, ଇଏ ତମ ଘର, ଘର ଭିତରେ ନିଜକୁ ଏମିତି ବନ୍ଦିନ କରି ଭାବୁଛ କାହିଁକି? ରିହ ଡିସାଇଡ କର କଣ କରିବ କଣ ନାହିଁ।
0: ମୋ ଛାତି ଭିତରଟା ଥରି ଉଠୁଛି ସନ୍ତୋଷ।
1: ସାହସ ରଖ, ମୁଁ ଅଛି, ତମେ ମୁଁ ଆମେ ଦୁହେଁ ପ୍ରତ୍ୟେକଟି ଅବସ୍ଥାକୁ ସମାନ ଭାବରେ ସମ୍ମୁଖୀନ ହେବା। ଛୋଟ ପିଲା ତୁମେ ନୁହେଁ ଯେ ସବୁବେଳେ ବସି ରହିବ ସେମାନଙ୍କ ଆଦେଶକୁ।
0: ହଉ ତମେ ଆସ, ଆସିଲା ବେଳେ ବୋଉ ସାଙ୍ଗରେ ତମର ବୋଧେ କଥା ବି ହେଇନି।
1: ଖାଲି ତମ ବୋଉ ନୁହେଁ, ଦରକାର ହେଲେ ବାପାଙ୍କୁ ବି ମୁଁ ସବୁ କଥା କହିଦେବି।
0: ତମକୁ ମୋର ଆଣି ସନ୍ତୋଷ, ସେ ଭୁଲ ତମେ ଜମା କରିବନି।
1: ହଉ ଠିକ ଅଛି,
0: ତମେ ଜାଣିନ ବାପାଙ୍କୁ।
1: ବାପାଙ୍କ କଥା ଛାଡ, ବୋଉଙ୍କୁ ତ ସବୁ କଥା କୁହାଯାଇପାରେ।
0: ସେ କଥା ମୁଁ ବୁଝିବି, ତମେ ଆସିଲ, ଆସ।
1: କୁଆଡେ?
0: ମୋ ପଢା ଘରକୁ ଆସ।
1: ଚାଲ।

0: ଆଲୋ ମୁଁ ଏଇଠି ଅଛି ରୀତା ଆ ଏଇଠି କିଆ
1: ବୋଉ
0: କଣ ହେଲା ଆଲୋ ରାଧାକାନ୍ତ ଚା ନେଇ ସନ୍ତୋଷକୁ ଦେଲାଟି
1: ହଁ
0: ଆଲୋ ଆଲୋ ଆଲୋ ତ ମୁଣ୍ଡରେ କଣ ସିନ୍ଦୁର ସେ ପୁଣି ସେଥି ଯାକ ଲମ୍ବି ଯାଇଛି
1: ନାଇଁ ନାଇଁ ବୋଉ ମାନେ କଥା କଣ କି ମୁଁ ଅଳତା ଲଗାଉଥିଲି ତ ହାତରେ ରଙ୍ଗ ଲାଗିଥିଲା ମୁଣ୍ଡ ଉପରେ ବାଜି ଯାଇଥିବ ବୋଉ
0: ହଉ ହଉ ମୁଁ ଯାଏ ଦେଖେ ପୂଜାରୀ ସିଆଡେ ଜଳଖିଆ କଲା କି ନାହିଁ
1: ତୁ ରହ ମୋ ବୋଉ ତୋ ସାଙ୍ଗରେ କଥା ଅଛି ପରା
0: ଆଲୋ କି କଥା ସନ୍ତୋଷ ତତେ କିଛି କହିଲେ କି
1: ନାଇଁ ମ ସେ କଥା ନୁହେଁ
0: ଆଉ
1: ମୁଁ କଣ କହୁଥିଲି କି
0: କହୁନୁ
1: ନା ଥାଉ
0: ଆଲୋ କଣ ହେଇଛି କହୁନୁ ମୋ ପାଖରେ ଲାଜ କଣ
1: ନାଇଁ ବୋଉ କାଲି
0: ଖିଜେ ତ କଥା କିଲୋ ଆଜିକା କଥା କାଲିକି ରହିବ କାହିଁକି
1: ତୁ କାଲି ସବୁ ଶୁଣିବୁ ମୁଁ ଯାଏ ସନ୍ତୋଷ ଏକୁଟିଆ ବସିଥିବେ
0: କିଛି ନ କହି ଝିଅଟା ଚାଲିଗଲା ହଉ ଯାଉ ମୁଁ ଯାଇଲୁ ମା ସିଆଡେ ପୂଜାରୀଟା କଣ ନାଇଁ କଣ କରିବ ଶୁଣି

0: ଏଠୁ ଗୋଟେ ଫାଷ୍ଟ ଚାଲିଛି ନୁହ ଏ ମାସ ଦରମାରୁ ଯଦି ତମ ଦିଙ୍କର ପାଞ୍ଚ ଦିନର କାଠି ନ ଦେଇଛି
1: ଆଜ୍ଞା ଆଜ୍ଞା କାଲି ରାତ୍ରି ରୀତା ଦେଇ ମୋଠୁ ଚାବି କାଠି ନେଇଥିଲେ
0: ରୀତା ହୋନା ତମେ ହୋସରେ ଏଇ କଥା କହୁଛ ତ
1: ମତେ ଛାଇ ନିଦ ଲାଗି ଆସିଥିଲା ଦେଇ ମତେ ମାଗିଲେ ମୁଁ
0: ଆଶ୍ଚର୍ଯ୍ୟ ରୀତା ରାତିରେ ଚାବି ନେଇ ସିଏ କଣ କଣ
1: ମୁଁ କିଛି ଜାଣିନି ଆଜ୍ଞା କିଛି ଜାଣିନି ମା ଜାଣିଥିବେ
0: ମା ଜାଣିଥିବେ ନାଇଁ ଦିନକୁ ଦିନ ତମ ଦିଟାଙ୍କର ମୁହଁ ଯାହା ବଢିଗଲାଣି ନା ଆଜି ଯଦି ତମ ଦି ଜଣଙ୍କୁ ଗୋଡଠୁ ମୁଣ୍ଡ ଯାଏ ସେକି ନ ଦେଇଛି ଆରେ ଆରେ ଆରେ ମତେ କଣ ବୋଲି ଭାବିଲଣି ଚିନୁ ବାବୁ ଚିନୁ ବାବୁ ଚିନୁ ବାବୁ
2: ମଲା ଘରଟା ଭିତରେ ପାଟିଟା କାହିଁ କରୁଛ କହିଲ ରାତି ସାରା କୁଆଡେ ବୋଲି କୁଆଡେ ରହିଲ ସକାଳୁ ଆସି ମୋ ଉପରେ ତମ ତମ
0: ଚୁପ୍ କର ହେ କାଲି ରାତିରେ ଅଫିସରେ ମିଟିଂ ଥିଲା ଯେତେ ହେଲେ ମୁଁ ହେଲେ ଅଫିସର ବଡ ବାବୁ କାନୁନ କାନୁନ ହେ ତେଣୁ ମୋର ରହିବା ନିହାତି ଜରୁରୀ ରାତି ବାରଟାରେ ଫେରି ଦେଖେ ତ ଗେଟ୍ରେ ତାଲା ଡାକି ଡାକି ନୟାନ୍ତ ହେଇଗଲି ବାଧ୍ୟ ହେଇ ଫେରି ଯାଇ ଶୋଇଲି ବୁଢା କନେଇ ଦାସ ଘରେ କି ଯେ ତମମାନଙ୍କ ନିଦ ସବୁ
2: ମଲା ତମେ ତ ତମ ସମ୍ବିଧାନରେ ଲେଖିଛ ଯେ ରାତି ନଅଟା ଦଶ ମିନିଟରେ ସଦର ଦରଜା ବନ୍ଦ ରହିବ ରାତି ନଅଟା ପରେ ରାଧାକାନ୍ତ ବନ୍ଦ କରିଦେଇଥିବ
0: ଆଜି ସେ ଦିଟାଙ୍କ ପିଠିରୁ ଛାଲ ଯଦି ଉତାରି ନ ଦେଇଛି ଆରେ ଆରେ ଆରେ ଦରଜା ସାମ୍ନା ପଟରୁ ତାଲା
2: ଚିନୁ ଏ ବାପା ଚିନୁ
3: କଣ ବୋଉ
2: ବାପା ତୋର ରୀତାକୁ ଢାକି ଡାକି ଗଲେଣି କଣ କରିବି କହିଲୁ
3: ଓହୋ ତୋର ବ୍ୟସ୍ତ ବାହାର କଣ ଅଛି କହିଲୁ ତୁ ଚୁପଚାପ ବସ ମୁଁ ଯାହା କରିବା କଥା କରୁଛି ଏ ମାଳତୀ ତୁ କାହିଁକି ଠିଆ ହେଇଛୁ ଯା ରୋଷେଇ ଘରକୁ
4: ଯାଉଛି ବାବୁ
5: କଣ କି ତିନି ଗୋଟା ପାଣି ଥରୁଛୁ କାହିଁକି
1: ଶୁଣିଲ ତ ନନା ବାବୁ କଣ କହିଲେ
5: କହିଲେ ପରା ପାଞ୍ଚ ଦିନ ଦରମା କାଟିଦେବେ ଗୋଡୁଠୁ ମୁଣ୍ଡ ଯାଇ ସେକି ଦେଇଯିବେ
4: ଖାଲି କଣ ସେତିକି
5: ଆଉ
4: ମୁଁ ଶୁଣିକିରି ଆସିଲି ବାବୁ ମାଙ୍କୁ କହୁଛନ୍ତି ଯେ ଆଜି ତମ ଦି ଜଣଙ୍କର ଛାଲ ଉତାରି ଦେବେ
5: କଣ କରିବା କହିଲୁ ରାଧାକାନ୍ତ
1: ପଳେଇବା
5: ପଳେଇବା
1: ଆଉ କଣ ଏଠି ଝିଅଠୁ ପୁଅ ଯାକେ ବାବୁଙ୍କଠୁ ମା ଯାକେ ସମସ୍ତଙ୍କ ଜୁଲମ ସହୁଥିବା ଆମର ତ ପୁଣି ଗୋଟେ ସମ୍ମାନ ଅଛି
5: ରାଧାକାନ୍ତ
1: ଏଠି ତ ଦୁନିଆ ଲୋକଙ୍କର ଚାକର ପୂଜାରୀ ଅଛନ୍ତି କାହିଁ ସେମାନଙ୍କୁ ତ କେହି ଏମିତି କିଛି କହୁନାହାନ୍ତି ଏଠି ଖାଲି କଥା କଥାକେ ଦରମା କାଟିଦେବେ ଚାଲ ଉତାର ଦେବେ ସେକି ଦେଇଯିବେ ଏମିତି ଶିଖିଲା ବାଲା ବୁଝିଲ ନନା
5: କହ
4: ମୁଁ ବି ତମ ଦିଙ୍କ ସାଙ୍ଗରେ ପଳେଇବି ଦରମା ନହେଲା ନାହିଁ ହାତ ଗୋଡ ତ ଆମର ଅଚଳ ହେଇଯାଇନି
5: ସେଇଆ ପରା କଥା କଥାକେ ବିଧି ବିଧାନ କିଏ ବାହା ସାହା କର୍ମ କର୍ମାଣୀରେ ସିନା ବିଧି ବିଧାନ କଥା ଉଠେ
1: ବିଧି ବିଧାନ ସମ୍ବିଧାନ ତାଙ୍କୁ ଖାଲି ସମ୍ବିଧାନ କରି ଆସେ ଆମକୁ ଯେମିତି ଆସେନି ଆଉ ହେଇଠି ନନା ଆମ ପାଇଁ ମୁଁ ଗୋଟେ ସମ୍ବିଧାନ କରିଦେଇଛି
5: କଣଟେ କରିଦେଇଛୁ
1: ଡେରି ହଉଛି ନନା ତମକୁ ଆଉ ବୁଝେଇ ହବନି ତମେ ଆସିଲା ଆଗ ତମ ଶୀତ ଲୁଗା କମ୍ବଳ ଗଣ୍ଠଲି ପତ୍ର ଧର ମାଳତୀ ତୁ ତ ବାକସ
5: ଧରେ ସତରେ କଣ ପଳେଇବା
4: ପଳେଇବାନି ଏଠି ରହି କଣ ବାର ହିନସ୍ତା ହଉଥିବା
1: ଶୁଣ ମାଙ୍କ ଘରେ ବାବୁ ଆଉ ମାଙ୍କର ଖୁବ ପାଟିତୁଣ୍ଡ ଚାଲିଛି ଏତିକି ବେଳେ ବାବୁଙ୍କ ଟେବୁଲ ଉପରେ ମୁଁ ଏ କାଗଜଟା ପକେଇ ଦେଇ ସଦର ଦରଜା ସେପଟରେ ଅଛି ତମେ ଦୁହେଁ ଚାଲି ଆସ
5: ଆରେ ଆରେ ଆରେ ସତକୁ ସତ ଚାଲିଗଲା ଆରେ ମୁଁ ଆରେ ମୋର ସଜ ଶୈଳ ରେ ରାଧା ରାଧା
1: ପୁଣି ସେ
5: ଏ ରାଧା
1: କହିଲେ ପରା ରାଧାକାନ୍ତ
5: ହେଲା ବାପା ରାଧାକାନ୍ତ
4: ଜଲ୍ଦି ପଳେଇ ଚାଲ ଏଠି ଆଉ ଦଣ୍ଡି ବି ରହିବାନି
0: ରୀତା କାଇ ଚିନୁ ବୋଉ
2: ମଲା ମତେ କଣ ପଚାରୁଛ ବା
0: ଆଉ କାହାକୁ ପଚାରିବି ରାତି ଅଧରେ ଝିଅଟା ଗେଟ୍ ବାହାରୁ ତାଲା ଦେଇ କୁଆଡେ ଚାଲିଯିବ ସେ କଥା ତୁମକୁ ପଚାରିବିନି ତ ଆଉ କାହାକୁ ପଚାରିବି
2: ତମ ଟେବୁଲ ଉପରେ ରୀତାର ଚିଠି ଥୁଆ ହେଇଛି ସେଥିରେ ସେ ସବୁ ଲେଖିଦେଇଛି
0: ଓହୋ ତା ମାନେ ତୁମେ ସବୁ ଜାଣିଛ
2: କଣ ମୁଁ ସବୁ ଜାଣିଛି କହୁଛି ପରା ତମ ଟେବୁଲ ଉପରେ ଚିଠି ଥୁଆ ହେଇଛି
0: ଓହୋ ମୋ ମୁଣ୍ଡଟାକୁ ତୁମେ ସବୁ ଗରମ କରିଦବ ଦେଖୁଛି ନା ଏ ଘରର ସମ୍ବିଧାନକୁ ବଦଳେଇବାକୁ ପଡିବ ଆମେଣ୍ଡମେଣ୍ଟ କରିବା ନିହାତି ଦରକାର
2: ଯା ମ କଣ କରୁଛ ତମର କରୁଥା ବାପା ଚିନୁ ଗଲୁ ରୀତାର ଚିଠିଟା କୋଉଠି ରଖିଦେଇଛୁ ନେଇ ଆସିବୁ
3: ମୁଁ ଯିବିନି ବୋଉ ବାପାଙ୍କର ମୁଣ୍ଡଟା ଏବେ ଯେମିତି ଗରମ ଅଛି ନା
2: କି ଗରମ ବା ମୋ ସାଙ୍ଗରେ ଆସିଲୁ
0: ଜାଣେ
2: ପରା ତମେ ପାଇବନି
0: ଆରେ ଆରେ ଏଇଟା କଣ
2: ପାଇଲଟି
0: ନାଇଁ ତ ଇଏ ତ ରୀତା ଅକ୍ଷର ନୁହଁ
2: ଚିଠିଟା କୋଉଠି ଅଛି କି ଚିନୁ
0: ରୁହେ ଆଜ୍ଞା ବାବୁ ଓ ମା ଆଜ୍ଞା
2: ହାଲୋ ସେ ଏଇଟା ପୁଣି କଣ
0: ରୁହେ ଶୁଣ ଶୁଣ ପଢିଲୁ ଚିନୁ କଣ ଲେଖା ହେଇଛି
6: ଲେଖା ହେଇଛି ଆଜ୍ଞା ବାବୁ ଓ ମା ଆଜ୍ଞା ଇଏ ଆମର ଏକ ଦଫାର ସମ୍ବିଧାନ ଆମ୍ଭେ ଶ୍ରୀ ରାଧାକାନ୍ତ ସ୍ୱାଇଁ ପୂଜାରୀ ଶ୍ରୀ କପିଳ ଚରଣ ଦାସ ଓ ଶ୍ରୀମତୀ ମାଳତୀ ଦେଇ ଆମର ସମସ୍ତ ବାକିଆ ଦରମା ନ ନେଇ ଆଜିଠାରୁ ଆପଣଙ୍କ ଘରୁ ଇସ୍ତଫା ଦେଇ ଚାଲିଯାଉଛୁ ଇତି ଶ୍ରୀ ରାଧାକାନ୍ତ
0: କଣ ହେଲା ଏତେ ସାହସ ତାଙ୍କର ପୂଜାରୀ ଚାକର ବି ଏଠି ସମ୍ବିଧାନ କରିବେ ଠିକ ଅଛି ମୁଁ ସେ ଦିଟାଙ୍କୁ ଯଦି ସାବା

0: ଲୋ ରେବତୀ, ଆଲୋ ଏ ରେବି, ଆଲୋ କୁଆଡେ ଗଲୁ କିଲୋ?
1: କାହିଁକି ତାକୁ ଡାକୁଛୁ?
0: ଆଲୋ ତାକୁ ପରା କହିଲି ଗୁହାଳରୁ ଗୋବର ଟୋକେଟେ ଆଣେ ବୋଲି, ମୋ କଥାକୁ ତ ଏକାନରେ ପୁରେଇ ସେକାନରେ ବାହାର କରିଦଉଛି, ଏ ଟୋକିଟାକୁ ଆଉ ପାରି ହବନି। ଲୋ ରେବି, ଏ ରେବି,
1: ଶୁଣୁଛ ରେବ ବୋଉ, କଣ ତମର ପାନ ଭଙ୍ଗା ସଇଲା ନା ନାଇଁ? ମୋର ପରା ତେଣେ ଉଚ୍ଛର ହେଲାଣି।
2: ହଁ ନିଅ ତମ ପାନ, ଆଜି ସଳ ଲେଉଟିବ ତ?
1: ଆରେ ଲେଉଟିବା କଥା କଣ କହିହବ, ଜମିଦାରଙ୍କ ଘରେ ଚାକିରି କରୁଛି ପରା, ଦୁଆର ଦୁଆର ବୁଲି ଖଞ୍ଜଣା ଅସୁଲ କରିବା ମୋ କାମ, ଏମିତିଆ କାମରେ ଡେରି ସଳ କଣ କହିହବ।
0: ହରେ ବାପା, କୁଆଡେ ହରିପୁର ଯିବୁ?
1: ହଁ ବୋଉ,
0: ହେଇ ତ ରେବି ଅଇଲାଣି। ହଇଲ ରେବି, ଏ ଢାଳଟା ଧରି ବାଡି ପଟେ କଣ କରୁଥିଲୁ?
3: ପିଜୁଳି ଗଛରେ ପାଣି ଦଉଥିଲି।
0: ପିଜୁଳି ଗଛରେ ପାଣି ଦଉଥିଲି? ସେଇ ଗଛଟାରେ ଖାଲି ପାଣି ଦଉଥା, ପିଜୁଳି କଷି ଧରିବ, ପାଚିବ, ତୁ ଖାଇବୁ। ତତେ ପରା କହିଲେ ଗୁହାଳରୁ ଗୋବର ଟୋକେଟା ଆଣେ, ମୁଁ ଘଷି ପାରିବି ବୋଲି, ମୋ କଥା କଣ ତୋ କାନରେ ପଶିଲାନି?
3: ମୋ ହାତରେ ଗୋବର ନାଗିଯିବ, ମୁଁ ସେ କାମ କରିପାରିବିନି।
0: ଆଲୋ ଆଲୋ ଆଲୋ, ନାକଟାକୁ ଟେକି କଣ ଗୋଡ ଛାଟୁଛୁ?

0: ଗୁହାଳରେ ପଶିଲେ ଦିହ ହାତରେ ଗୋବର ନାଗି ଯାଉଛି। ଆଲୋ ହେ, ଦାଣ୍ଡ ଦୁଆର ବାରି ଦୁଆର ଥେଇ ଥେଇ ହେଇ ଡିଆଁ ମାରିଲା ବେଳକୁ ତ ବଳ ଆଉଛି ଲୋ। ଏ ଗୁଣ ଛାଡ଼ ଲୋ ଟୋକି, ନହେଲେ ପର ଘରେ ଯାଇ ନାଁ ପକେଇବୁ। ଆଲୋ ଆଲୋ ଆଲୋ ଆଲୋ, ମତେ କଣ ଖତେଇ ହଉଛୁ? ଦେଖୁଛୁ ଦେଖୁଛୁ ସାମୁ, ତୋ ଝୁଅ କେମିତି ମତେ ଖତେ ହେଇ ଡିଆଁ ମାରି ପଳେଇଲା।
1: ତମେ ବୁଢୀ ମା ନାତୁଣୀ ଦିଟା କଣ ହଉଛ ହଉଥା, ମୁଁ ଯାଏ ମୋର ତେଣେ ଉଛୁର ହେଇଗଲାଣି ଏକଦମ।
0: ଲୋ ରେ ବି ଏ ନିଆ କଣ ଭଲ ଦଶା ଅଛୁ? ତା ଗୁହାଳରୁ ଗୋବର ଟୋକେଟା ଆଣି ମୋ ପାଖରେ ଥୋ।
2: ଥାଉ ବୋ, ତାକୁ ଆଉ କାହିଁକି ଡାକୁଛ? ସିଏ କଣ ଆଉ ଶୁଣିବ? ମୁଁ ଗୋବର ଟୋକେ ଆଣିଦଉଛି, ତମେ ଘସି ପାର।
0: ଏଇ ଗୁଡାକ ହଉଛି ତମର ମୁହଁ ବଡା କଥା। ବୋପାକୁ କହିଲାରୁ ବୋପା ହସି ହସି ଚାଲିଗଲା। ମା କହୁଛି କଣ ନା, ତା କାମ ମୁଁ କରିଦଉଛି।
2: ହଉ ପିଲା ଲୋକ, କେତେବେଳେ କେମିତିଆ ମନ, ବଡ ହେଇଗଲେ ବଳେ ତମ କଥା ମାନିବନି କି?
0: କହିଲୋ ବୋହୁ, ପିଲା ଲୋକ କଣ, ପିଲା ଲୋକ କଣ ମ, ଆସି 10 ବର୍ଷର ହେଲାଣି ପରା। କାଲି ସକାଳେ ପର ଘରକୁ ଗୋଡ କାଢିବ, ଶାଶୁ ଘରେ କଣ ନାଁ ପକେଇବ?
2: ତମେ ଥାଉ ଥାଉ, ସିଏ ସଣ୍ଠଣା ନସିକି ଯିବ କୁଆଡେ? ତମେ ଚାଲିବଟି ଚାଲିଲ।
1: ଆଜି ଗାଡି ନେଇ କୋଉଠି ଯାଉଛୁ କିରେ?
3: ହଳଦୀଗଣ୍ଠି ଚକକୁ ଆଜ୍ଞା।
1: ଆଚ୍ଛା,
3: ଉପର ବିଲ ତଳମୁଣ୍ଡି ବିଲ ସବୁ ଚଷି ସାରିଲେଣି, ଏଇ ହଳଦୀଗଣ୍ଠି ଚକଟା ସରିଲେ ଚାଷ କାମ ସରିଲା ବୋଲି ଜାଣନ୍ତୁ।
1: ଆରେ ତତେ ଚାଷରେ କେହି ବଳିଯିବେନି, କି କଥାରେ ବି ପାରିବେନି।
3: ବାବୁ, ତେମେ ଆପଣ କଣ ଆଜି କଚେରୀ ଆଡ଼େ ଯିବ ନାହିଁ କି?
1: କଣ କରିବି କହ, ଖଞ୍ଜଣା ଆଦା କାମ କଣ ଆରମ୍ଭ କଲିଣି? ଏଇ ପରା ସ୍କୁଲ ଘରୁ ଫେରୁଛି, ଏଇ କିଛି ଦିନ ହେଲା ସ୍କୁଲକୁ ନୂଆ କରି ଜଣେ ମାଷ୍ଟର ଆସିଛନ୍ତି, ପିଲା ଏ ବହି ବସ୍ତାନି ଧରି ସ୍କୁଲରେ ବସିଲେଣି। ନୂଆ ମାଷ୍ଟର କୋଉଠି ରହିବେ, କଣ ଖାଇବେ, କେମିତି ରାନ୍ଧିବେ, ଏସବୁ ବି ତ ମତେ ବୁଝିବାକୁ ପଡୁଛି। ମତେ ଗାଁର ମୁରେ ବୋଲି ଯେତେବେଳେ ମାନୁଛନ୍ତି, ସବୁଆଡକୁ ନଜର ଦେବାକୁ ପଡିବ ନା ନାହିଁ, ତୁ ନିଜେ କହୁନୁ।
3: ଏ କି କଥା କହୁଛନ୍ତି ସାନ୍ତେ?
1: ଆଚ୍ଛା, ଏ ବଳଦ ଦୁଇଟାକୁ ଭଲ କରି ଖୁଆପିଆ କରେଇଛୁ ନା ନାହିଁ ମ?
3: ସେ କଥା ଆଉ ବାକି ରଖିଛି ସାନ୍ତେ, ଏ କାମରେ ମୋର କେବେ ଭୁଲ ହେଇନି କି ହବନି।
1: ବୁଝିଲୁ, ଏଇ ଗୁଣ ପାଇଁ ମୁଁ ତତେ ଭାରି ଭଲ ପାଏ ସତୁରା।
3: ଆଜ୍ଞା।
1: ଆରେ କିଏ କିରେ ସତୁରା, ଏମିତି କୁହାଟୁଛି ଯେ?
3: ଏଇ ଆମ ଗାଁ ସପନୀ ଆହାନ୍ତେ।
1: ଆଚ୍ଛା ଆଚ୍ଛା,
3: ଗାଈ ଗୋଠ ନେଇ ସେ ହଳଦୀଗଣ୍ଠି ଚକ ଆଡେ ଯିବ ତ, ମତେ ଡାକୁଛି ସାଙ୍ଗ ହେଇ ଯିବା ପାଇଁ।
1: ହଉ ହଉ ହଉ ହଉ, ତୁ ଯା, ମୁଁ ମୋ କାମରେ ଯାଉଛି।
3: ଜୁହାର ସାନ୍ତେ, ଚାଲ ରେ, ଚାଲ ଚାଲ ଭାଇଆ ଚାଲ। ଚାଲ ଚାଲ ଚାଲ ଚାଲ ଚାଲ ଚାଲ।
1: ହେମନ୍ତ କହି ସୁକମୁନି, ହରସେ ହରି ଭାବ ଘେନି, ସାନନ୍ଦେ ପରୀକ୍ଷିତ ମେଳେ ଯାହା କହିଲେ ଗଙ୍ଗା କୂଳେ, ଦ୍ୱିତୀୟ ସ୍କନ୍ଦେ ଭାଗବତ କହିଲେ ଦାସ ଜଗନ୍ନାଥ ହରି
3: ହରି ବୋଲ।
1: ଆରେ ସତୁରା
3: ସାନ୍ତେ,
1: ତୁ ଆସି ଏଠି କେତେବେଳୁ ବସିଯାଇଛୁ କିରେ? ମୁଁ ମୋଟେ ଜାଣିପାରିଲିନି।
3: ସଞ୍ଜ ହେଲେ ତମେ ଆପଣଙ୍କୁ ଯେମିତି ଟିକେ ଭାଗବତ ନ ପଢିଲେ ଭଲ ଲାଗେନି, ତମଠୁ ଭାଗବତ ଶୁଣି ତମ ସାଙ୍ଗରେ ମିଶି ହରିବୋଲ ନ ପକେଇଲେ ମତେ ବି ଭଲ ଲାଗେନି ସାନ୍ତେ।
1: ଆଚ୍ଛା ଆଚ୍ଛା, ଭଲ ଭଲ, ତାହେଲେ ଭଲ ଅଭ୍ୟାସଟା ୟା ଭିତରେ କରି ପକେଇଛୁ ନା?
3: ଆଜ୍ଞା ସାନ୍ତେ।
1: ଆରେ କର୍ମ ସାଙ୍ଗକୁ ଧର୍ମ ଆଡକୁ ଟିକେ ମନ ନ ବଳେଇଲେ ସଂସାର ଡଙ୍ଗା ସୁରୁଖୁରୁରେ ଚାଲିବ କେମିତି କହିଲୁ? ଏଇ ମତେ ଦେଖୁନୁ, ଭଗବାନ ମତେ କଣ ନ ଦେଇଛନ୍ତି? ବୁଝିଲୁ ସତରା, ମୋର ଚାରିଜଣିଆ କୁଟୁମ୍ବକୁ ଠାକୁର ଢେର ଦେଇଛନ୍ତି।
3: ବୁଝିଲେ ସାନ୍ତେ, ତମେ ଆପଣ ହେଲେ ସିଧାସଳଖ ଲୋକ, ବାପଲ ଧନଲ କହି ଖଞ୍ଜଣା ଅସୁଲ କରନ୍ତି, ଆପଣଙ୍କୁ ଠାକୁରେ ଭଲ ରଖିବେ ତ ଆଉ କଣ ଆଉ କାହାକୁ ଭଲ ରଖିବେ?
1: ଆରେ ସତୁରା।
3: ଆଜ୍ଞା।
1: ତୋ ପଛରେ ଆରେ ଅନ୍ଧାରରେ ସେ କିଏ କିରେ?
3: ଇଏ ପରା ଆମ ଗାଁ ସପନି ସାନ୍ତେ।
1: ତୋ ସାଙ୍ଗରେ ସିଏ ଭାଗବତ ଶୁଣିବାକୁ ଆସିଛି ନା କଣ?
3: ନାଇଁ ସାନ୍ତେ, ଭାଗବତ ପଢା ପରେ ଆମ ରେବତୀ ଝିଅ ଯୋଉ ଭଜନ ଗାଏ ଖାସେ ତାକୁ ଶୁଣିବାକୁ ପୁରା ସେ ମୋ ସାଙ୍ଗରେ ଚାଲି ଆସେ।
1: ଆରେ ସତେ ତ, ମୋ ରେବି ମା ଆଜି ଭଜନ ତ ଗାଇନି। ହଁ ଗାଇଦେଲୁ ମା, ଗାଇଦେ।

0: ମୁଁ ଆଉ ଗାଇପାରିବିନି ବାପା।
1: ମୋ ମା ଆଜି ଯେମିତି ଗୀତ ଗାଇଲା ନା, ସାକ୍ଷାତ ମହାପୁର ମୋ ଆଗରେ ଠିଆ ହେଇଗଲେ, ସାଥେ ଠିଆ ହେଇଗଲେ।
2: ସତରେ ସତୁରା, ମୋଠୁ ଶୁଣି ଶୁଣି ସେ ଏତେ ଭଜନ ଜଣା ଶିଖିଯିବ ବୋଲି ମୁଁ କଣ ଜାଣିଥିଲି। ଭାରି ମିଠା କଣ୍ଠ ତାର, ମତେ ବି ଶୁଣିବାକୁ ଭାରି ଖୁସି ଲାଗେ ସତୁରା।
3: ହଁ ସାନ୍ତେ।
2: ଆରେ ତୁ କୁଆଡେ ଉଠିଲୁ? ରହ ରହୁନୁ, ରନ୍ଧାବଢ଼ା ସରିଲାଣି, ଦିଟା ଖାଇ ଦେଇକିରି ଯିବୁ ଆଉ କଣ।
3: ନାଇଁ ସାନ୍ତେ, ଥାଉ ଯାଉଛି ସାନ୍ତେ।
2: ହଉ ହଉ
3: ଜୁହାରେ।
2: ଯା ଯା ଯା, ରାତି ବେଶୀ ହେଲାଣି, ଘରେ ତତେ ଅନିଶା କରିଥିବେ, ଯା। ରେବ ବୋଉ, ମୁଁ ବାଡ଼ି ପଟୁ ଧୁଆ ଧୋଇ ଆସୁଛି, ଖାଇବା ପାଇଁ ବାଢି ଦବ।
4: ଏ ବଢ଼ିଟା ଭଲ ହେଇ ବୁଝିଲ ବୁଝିଲ ରେବ ବୋଉ, ଏ ଆମ ସ୍କୁଲ ମାଷ୍ଟର ବାସୁଦେବ, ରୂପରେ ଯେମିତି ଗୁଣରେ ବି ସେମିତି, ଗୋଟିଏ ଚାଉଳରେ ଗଢା, ଟୋକାଟାର ବାହାର ଭିତରେ ସବୁ ସୁନ୍ଦର। ହଁ, ଗାଁ ମଝିରେ ଚାଲି ଯାଉଥିବା ବେଳେ ମୁଣ୍ଡଟେ କାହାକୁ ଚାହେଁନି, ଭାରି ନମ୍ର।
5: ବୟସ କେତେ ହବ?
4: ହଁ ବୟସ ଅନ୍ଦାଜ 20 ଖଣ୍ଡ ହବ ଆଉ। ହଁ 20 ଖଣ୍ଡ ତ ଆଉ।
5: ପୁଅଟିର ଜାତି କଣ?
4: ଆମର ଜାତି ମୁଁ ଭଲ କରଣ
5: ସତେ। ଆଉ ବାପ ମା ଘର ଦୁଆର?
4: ପିଲା ଦିନରୁ ବାପ ମା ଛେଉଣ୍ଡ, ମାମୁଁ ଘର ରହି ମଣିଷ ହେଇଛି, ମୁଁ କାଲି ଯାଇ ସବୁ କଥା ବୁଝି ଆସିବିନି।
5: ମା ଛେଉଣ୍ଡ ପିଲାଟି, ଏଠି କଣ ଖାଉଥିବ, କିଏ ତା ଖାଇବା ଦେଖୁଥିବ। ହଇହେ, କେବେ ସେ ମାଷ୍ଟର ପୁଅକୁ ଆମ ଘରକୁ ଡାକୁନ, ଜାତି ପୁଅ ତ, ସେଥିରେ କଣ ଅଛି?
4: ଆରେ ମୁଁ କଣ ମନା କଲି, ଯେବେ ପୁନେଇ ପର୍ବରେ ଆମ ଘରେ ପିଠାପଣା ହଉଥିବ, ସ୍କୁଲକୁ ଯାଇ ମୁଁ କହି ଆସିବିନି।
5: ପୁନେଇ ଆଉ କାହା ଘରେ ମ, କାଲି ଛାଡି ପର ଦିନ ପରା ପୁଷ ପୁନେଇ।
4: ଏ ପରଦିନ?
5: ହଁ
4: ତାହେଲେ ତ ଭଲ ହେଲା। ବୁଝିଲ ବୁଝିଲ ରେ ବାବୁ, ମୁଁ ସ୍କୁଲ ଯାଇ ମାଷ୍ଟରଙ୍କୁ ନିଜେ ନିମନ୍ତ୍ରଣ କରି ଆଣିବି ହେଲା।
6: ପାଞ୍ଚକେ ପାଞ୍ଚ ପଣ,
7: ପାଞ୍ଚକେ ପାଞ୍ଚ ପଣ,
6: ପାଞ୍ଚ ଗୁଣେ ଦଶ ପଣ,
7: ପାଞ୍ଚ ଗୁଣେ ଦଶ ପଣ।
2: ମାଷ୍ଟର ଆଜ୍ଞା, ମୁଁ ଏଇ ଗାଁର ଶ୍ୟାମ ମହାନ୍ତି।
8: ଶ୍ୟାମ ମହାନ୍ତି?
2: ଆଜ୍ଞା
3: ଆଜ୍ଞା, ଜମିଦାର ବାବୁଙ୍କ ଗୁମାସ୍ତା। ଆଜ୍ଞା
8: ଆଜ୍ଞା, ମୁଁ ତ ଆପଣଙ୍କୁ ଜାଣିଛି, ଆପଣ ସେଦିନ ତ ଆସିଥିଲେ।
2: ହଁ
8: ହେଲେ ଆଜି କୁଆଡେ ଆସିବା ହେଲେ?
2: କଥା କଣ କି କିରେ ସପନି କହୁନୁ
3: ସାନ୍ତେ। ଆଜ୍ଞା ମୁଁ କଣ କହିବି ଆଜ୍ଞା,

0: ବୁଝିଲେ ଆଜ୍ଞା, ଇଏ ରେଳ ତ ସମସ୍ତଙ୍କୁ ପାଗଳା କରିଦେଲା
1: ଆଜ୍ଞା।
0: ଖାଲି କଣ ଆଜ୍ଞା, ପିଲା ଗାଁ ଝିଅ ବୋହୁ ସମସ୍ତଙ୍କୁ। ଆଚ୍ଛା ମାଷ୍ଟର ବାବୁ, ଏଇ ଏକା ଦିନରେ ଏଇ ରେଳରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି କଣ ଫେରି ଆସି ହବ?
2: ହଁ ନିଶ୍ଚୟ।
0: ଆଚ୍ଛା,
2: ସେଇଥିପାଇଁ ପରା ଆଜିକି 6 ବର୍ଷ ହେଲାଣି ସରକାର ରେଳଗାଡ଼ି ଚଳେଇଲେଣି।
0: ଆଜ୍ଞା, ମୋ କହିବାର ଅଭିପ୍ରାୟ ହେଲା ଆମେ ଏଥର ରଥକୁ ଟିକେ ଯିବା ତ।
2: ହଁ ଯାଆନ୍ତୁ, ଖୁବ ଭଲ ହବ।
1: ମାଷ୍ଟର ଆପଣ, ତେମେ ଆପଣ କଣ ଏମିତି ଚାହିଁରେ ପାଠ ପଢିଥିଲ?
2: ନାଇଁ ନାଇଁ ନାଇଁ, ସେଇଟା ଆହୁରି ବଡ଼ ସ୍କୁଲ, କଟକର ନର୍ମାଲ ସ୍କୁଲ, ଯୋଉଠି ରାଜା ମହାରାଜା ମାନେ ପାଠ ପଢନ୍ତି।
0: ଓହୋ, ତୁ ଗୋଟେ ବୋକା ଟେକିରି ସପୁନି, ବୁଝିଲୁ, ବହୁତ ପାଠ ନ ପଢିଲେ କେହି କଣ କେବେ ମାଷ୍ଟର ହେଇପାରେ? ତେରେସ୍ତା ସରମ, ଯୋଉ ଦୋପଟି ଇନ୍ସପେକ୍ଟର ଆମ ଗାଁ ପାଟପୁରରେ ରାତିରେ ରହିନଥିଲେ?
1: ହଁ ହଁ, ଆପଣ ଆଜ୍ଞା, ସ୍କୁଲଟିଏ ଆମ ଗାଁରେ ବସେଇବାକୁ ଆପଣ ବହୁତ ଥର କହିଥିଲେ।
2: ମୁଁ ଜାଣିଛି, ଏଇ ଗ୍ରାମବାସୀ ମାନଙ୍କ ଚେଷ୍ଟା ଫଳରୁ ଏଠି ସ୍କୁଲ ବସେଇବାକୁ ସରକାର ମଞ୍ଜୁରୀ ଦେଲେ, ବିଶେଷ କରି ତ ଏଇ ଶ୍ୟାମ ବାବୁଙ୍କ ଯୋଗୁଁ।
0: ମତେ କଣ ବାବୁ।

0: ବୋଲି କହୁଛ ମୋ ବାବୁ, ମୁଁ ତମ ବାପ ସମାନ, ମତେ ମଉସା ବୋଲି ଡାକୁନ।
1: ହେଲା ହେଲା, ଏଣିକି ମଉସା ବୋଲି ଡାକିବି, ଆପଣ ତ ଗୁରୁଜନ ଲୋକ।
0: ସେଇଥିପାଇଁ ତ ତମ ରହିବା ଖାଇବା ପିଇବା ଭଲ ମନ୍ଦ କଥା ବୁଝିବା ଆମର କାମ ନା, କଣ କହୁଛ ସପନ?
2: ହଁ ହଁ, ନିଶ୍ଚୟ ନିଶ୍ଚୟ ସାନ୍ତେ। ମାଷ୍ଟର ଆପଣ, ତମର ଆଜି କଣ ଖାଇବା ପିଇବା ସରିଗଲାଣି?
1: ନାଇଁ ନାଇଁ ନାଇଁ, ଜଣେ ପିଲାକୁ କହିଛି, ସେ ଚୁଲି ଲଗେଇ ଭାତ ହାଣ୍ଡ ବସେଇ ଦେଇଛି, ଭାତ ଫୁଟିବାକୁ କେତେ ସମୟ ଲାଗିବ?
0: ନାଇଁ ନାଇଁ ନାଇଁ, ସେମିତି ନାହିଁ। ନାଇଁ କଥା କଣ କି ବାପା, ଆଜି ପୁନେଇ।
1: ଆରେ ହଁ ତ, ଆଜି ଦେବାଭିଷେକ ପୂର୍ଣ୍ଣିମା,
0: ଆମ ଘରେ ଆଜି ପିଠା ହେଇଛି, ତମକୁ ନିମନ୍ତ୍ରଣ ରହିଲା।
1: ମତେ ମଉସା, ମୁଁ ତ ଆପଣଙ୍କ ଘର ଦେଖିନି।
0: ଆରେ ଆରେ, ନେଇଯିବା ପରେ ମୁଁ ଆସିଲି, ସାଙ୍ଗ ହେଇଯିବା, ସ୍କୁଲ ଛୁଟି କରିଦିଅ।
1: ଆଚ୍ଛା, ଆରେ କୀର୍ତ୍ତନିଆ, ଆରେ ପିଲାଙ୍କୁ କହ ଛୁଟି ହେଇଗଲା, ଘରକୁ ଯିବେ। ନାଇଁ ନାଇଁ ମଉସା, ଥାଉ, ଏତେ ପିଠା ମୁଁ ଖାଇପାରିବିନି, ଆପଣ ନେଇଯାଆନ୍ତୁ।
3: କେତେ କି ଏମିତି ପିଲା ଲୋକ ଖାଇପାରିବନି କଣ ମ, ଖାଅ, ଆଉ ଦିଟା ଖାଉନ ପୁଅ।
0: ହଁ ପୁଅ, ମାଉସୀ ଏତେ ଶ୍ରଦ୍ଧାରେ ଆଣିଛି, ମନା କରୁନି, ଖାଇଦିଅ।
4: ହରେ ଶାମ, ଏଇ ଆମ ସ୍କୁଲ ମାଷ୍ଟର ପୁଅ।
0: ହଁ ବୋଉ,
4: ଆଉ ମୁଁ ଟିକେ ଦେଖେ ତାକୁ ଭଲ କରି।
0: ବାସୁ, ଇଏ ମୋ ବୋଉ, ତମର ଜେଜେମା ହୋ। ଆଉ ସମ୍ଭାଳି ପାରିଲାନି, ଚୁଲି ମୁଣ୍ଡରୁ ଉଠି ଆସିଲା ତମକୁ ଦେଖିବାକୁ।
1: ଜେଜେମା ନମସ୍କାର।
4: ହଉ ହଉ ହଉ, ବୁଢ଼ାଟେ ହେଇଥା ବାପା, ଠାକୁର କୋଟି ପରମାଇ ଦିଅନ୍ତୁ। ହଇରେ ନାତି ଟୋକା, ତୋ ନାଁ ତ ମତେ କହିଲୁନି।
1: ମୋ ନାଁ ବାସୁ, ବାସୁଦେବ।
4: ଆଚ୍ଛା ନାଁଟି, ମୁଁ ଯାହା ଶୁଣିଥିଲି ସେଇଆ, ଆଉ ଗୋଟିଏ ଚାଉଳରେ ଗଢା। ଏ ବୋହୁ, ଏମିତି ଠିଆ ହେଲୁ କଣ, ଆଲୋ ଏତିକି କଣ ଆଣିଛୁ, ଆଉ ଦିଟା ପିଠା ଆଣୁନୁ?
3: ଏତିକିକୁ ସେ ପରା ନାଇଁ ନାଇଁ ହଉଛନ୍ତି,
4: ନୂଆ ନୂଆ ତ ଟିକେ ନାଜ କରୁଛି। ହଉ ବାପ, ତମେ ସବୁ ଏଇଠି ଥାଉ କି, ମୁଁ ଚୁଲି ମୁଣ୍ଡରେ ଅଛି।
3: ବାପା, ଜେଜେମା କଣ କହିଲା ଇଏ ମାଷ୍ଟରେ ବୋଲି?
0: ହଁ ହଁ, ସ୍କୁଲରେ ଇଏ ମାଷ୍ଟରେ, ଘରେ ଆମର ମାନେ ଆମର ତୋର ସେ ବାସୁ ଭାଇ। ଆଲୋ ମା ରେବି।
3: କଣ ବାପା?
0: ତୁ ତ ଆମର କେତେ ଭଜନ ଜଣାଣ ଶିଖିଛୁ, ଗୋଟେ ଗାଇକରି ଶୁଣେଇ ଦେଲୁ, ଶୁଣି ଦେ।
3: ମତେ ନାଜ ଲାଗୁଛି।
1: ହେଲା ହେଲା ହେଲା, ପରେ କେତେବେଳେ ଗାଇବନି?
0: ହଉ ବୁଝିଲ ବାସୁ, ମାର ମୋର ଭାରି ସ୍ମରଣ ଶକ୍ତି, ଖୁବ୍ ଶୀଘ୍ର ମନେ ରଖିପାରେ।
1: ଆଚ୍ଛା
0: ଆଚ୍ଛା ବାପା ବାସୁ।
1: ଆଜ୍ଞା।
0: ଶୁଣିଛି କଟକରେ କୋଉଠି ଗୋଟେ ଝିଅ ସ୍କୁଲ ଅଛି, ଝିଅମାନେ ସେଠି ପାଠ ପଢ଼ନ୍ତି ବୋଲି, ଲୁଗାସିଆଁ ବି ଶିଖନ୍ତି। ଆମ ରେବି ତ ସେ ଯାଇପାରିବନି, ହେଲେ ଏ ଘରେ ରହି ସେ କଣ ପାଠ ପଢି ପାରିବନି?
1: ସତ କହିବି ମଉସା, ସ୍କୁଲରେ ବସି ଆପଣଙ୍କ ସହ ଯେତେବେଳେ କଥା ହଉଥିଲି, ଆପଣଙ୍କ ଘର କଥା ଶୁଣୁଥିବା ବେଳେ ମୁଁ ବି ମନେ ମନେ ଭାବୁଥିଲି ଝିଅମାନେ ପାଠ ପଢିଲେ କେମିତି ହୁଅନ୍ତା, ହେଲେ କହିବି କହିବି ବୋଲି କହିପାରୁନଥିଲି।
0: ଯାହା ହଉ, ଏତେ ଦିନକେ ତମ ମନ କଥା ଆଉ ମୋ ମନ କଥା ଖୋଲି ହେଇଗଲା, ରେବି ମୋର ପାଠ ପଢିବ, ଆଉ ପଢେଇବାର ଦାୟିତ୍ୱ ବାସୁ।
1: ଆଜ୍ଞା,
0: ତମର କଣ କହୁଛ?
1: ଆପଣ କହୁଛନ୍ତି ଯେତେବେଳେ, ତାହେଲେ ଗୋଟେ କାମ କରନ୍ତୁ ମଉସା, ଶ୍ରୀ ପଞ୍ଚମୀ ଦିନ ପାଠପଢା ଆରମ୍ଭ କରିଦେବା।
0: ହଁ ହଁ, ସେଇ ଦିନଟି ବରଂ ଭଲ ହବ।
1: ରେବି, ପଞ୍ଚମୀ କି ପଞ୍ଚମୀ, ପାଞ୍ଚ ବର୍ଷ ହେଇଗଲା ମୁଁ ତତେ ପାଠ ପଢଉଛି, ଗୋଟେ କଥା ପଚାରିବି କହିବୁ? ଆଚ୍ଛା, ଦିନକୁ ଦିନ ତୁ କାହିଁକି ଏମିତି ବେଶୀ ଚୁପଚାପ ହେଇଯାଉଛୁ, ମୁଣ୍ଡ ତଳକୁ କରି ବସୁଛୁ, ଦଶ ପଦ କହିଲେ ଖାଲି ହୁଁ ହା ମାରୁଛୁ, ତୁନି ତୁନି ପାଠ ପଢୁଛୁ? ଆଚ୍ଛା, ଆଗେ ତ ମୁଁ ତମ ଘରେ ପହଞ୍ଚିଗଲେ ବାସୁ ଭାଇ ଅଇଲେ, ବାସୁ ଭାଇ ଅଇଲେ ଚିଲଉଥିଲୁ, ଘର କମ୍ପେଇ ଦଉଥିଲୁ, ହେଲେ ଏବେ
3: ପନ୍ଦର ତୁଣି ତିରିଶ ପଣ କାହାଣେ, ଚଉଦ ପଣ ପନ୍ଦର ତିରି ପଇଁଚାଳିଶ ପଣ ଦୁଇ କାହାଣେ ତେର ପଣ
1: କଣ ହେଇଛି ତୋର,
3: ପନ୍ଦର ଛଅ ଷାଠିଏ ପଣ ତିନି କାହାଣେ ଦୁଇ ପଣ ପନ୍ଦର ପଞ୍ଚା ପନ୍ଦର ପଞ୍ଚା
1: ପନ୍ଦର
3: ପଞ୍ଚା
1: ରେବି
3: ପଚସ୍ତରୀ ପଣ
1: କଣ ହେଇଛି ତୋର, ଅକାରଣରେ ଚୁପି ଚୁପି ହସୁଛୁ, ପଚାରିଲେ ମୁଣ୍ଡ ତଳକୁ କରିଦଉଛୁ, କଣ ହେଇଛି?
3: ପନ୍ଦର ପଞ୍ଚା ପନ୍ଦର ପଞ୍ଚା ପଚସ୍ତରୀ ପଣ ଚାରି କାହାଣେ ଏଗାର ପଣ ଭୁଲ ହେଇଗଲା,

0: ଆଜି ତୋର ପଢିବାକୁ ଇଚ୍ଛା ଅଛି କି ନାହିଁ ମୁଁ ଜାଣିପାରୁନି, ହେଲେ ମୁଁ ଆଜି ତତେ ପଢେଇ ପାରିବିନି। ରେବ
1: ବାସୁ ଭାଇ, ପାଠ ଛଡ଼ ବାସୁ ଭାଇ, ତମେ କଣ ଜାଣିନ କି ଆମର ପରା ଦିନ ଠିକ ହେଇ ସାରିଲାଣି।
0: ଦିନ

0: ଜେଜି ମା, ଦେଖିଲୁ ବାସୁ ଭାଇ ଆସିଲେଣି।
1: ଆରେ ବାସୁରେ କିରେ ବାସୁ କିରେ
2: ଜେଜି ମା ବୋଳିକି
1: ଏ ଜ୍ୟେଷ୍ଠ ମାସିଆ ଖରାଦିନ ଦିଦିପରେ ତର ତର ହେଇ କୋଉଥିପାଇଁ ରେ ବାପ, ତୁ ତ ଏ ବେଳରେ କେବେ ଆଉ ନଥାଉ।
2: କଣ କରିବି ଜେଜି ମା, ଅଗତେ ଆସିବାକୁ ପଡ଼ିଲା। ଏ ନିଅ ରଖ।
1: ରେ ବାସୁ, ଏ ମୁଣିରେ ଏତେ ସବୁ କଣ କିରେ?
2: ଏଇ ପାଞ୍ଚ ଦିନ ପାଇଁ ଚାଉଳ, ଲୁଣ, ତେଲ, ବାଇଗଣ ସବୁ ରଖିଦେଇ ଯାଉଛି।
1: କୁଆଡେ ଯାଉଛୁ ବା?
2: ଜେଜିମା, ଡିପୁଟି ଇନ୍ସପେକ୍ଟର ହରିପୁର ଥାନାରେ ବସି ସ୍କୁଲ ପିଲାମାନଙ୍କୁ ପାଠ ପଚାରିବେ। ସବୁ ପିଲାମାନେ ଯିବେ। ମୋ ପାଖକୁ ଚିଠି ଆସିଛି ତ, ମୁଁ ପିଲାଙ୍କୁ ନେଇ ଆଜି ସଞ୍ଜବେଳେ ଯାଉଛି। ଆମେ ରେଳଗାଡ଼ିରେ ଚଢ଼ିଯିବୁ। ଫେରୁ ଫେରୁ ପାଞ୍ଚ ଦିନ ଖଣ୍ଡେ ଲାଗିବ।
1: ପାଞ୍ଚ ଦିନ ଲାଗିବ? ହଉ ଯା ଯେ। ହେଲେ ବାପରେ, ଖରାରେ ବୁଲାବୁଲି କରିବୁ ନାହିଁ, ଦେହ ପାଖକୁ ଚାହିଁବୁ, ବେଳର ଦିଟା ତୁଣ୍ଡରେ ଦବୁ ହେଲା। ହଉ ହଉ ମୁଁ ଯାଏ, ଚାଉଳ ମୁଣ୍ଡଟା ଘରେ ଥୋଇ ଦେଇ ଆସେ।
2: ଓଳିକି ଚେଚିମା।
1: ହଉ ରେ ବୁଢ଼ାଟି।
3: ବାସୁ ଭାଇ ହରିପୁରକୁ ଯିବା ଆଜିକୁ ଛଅ ଦିନ ହେଇଗଲା। ଆଜି ତ ଫେରିବା କଥା, ବେଳ ଆସି ଛଅ ଘଡ଼ି ହବ କି କ'ଣ? କାଇଁ ତାଙ୍କର ତ ଦେଖା ନାହିଁ।
1: ଓ ରେବି, କୁଆଡେ ଗଲୁ କିଲୋ? ସେ ଦାଣ୍ଡ ଦ୍ୱାରଟାରେ କାହିଁକି ନର ପର ହଉଛୁ ବା?
4: ଶାମମା, ଏ ଶାମମା, ଶୁଣିଯା ଲୋ ଶୁଣିଯା, ଏ ଶାମମା।
1: କିଏ ବା ମଦନା, କାହିଁକି ଏମିତି କୁହାଟୁଛୁ କି ରେ? ମୋ ଆଖିକି ପରା ଦୁଶୁ ନାହିଁ, କଣ କହୁନୁ କହ।
4: ଶୁଣିଲେ ତୋ ଛାତି ଫାଟିଯିବ ଲୋ ଶାମମା। ଗାଁଟା ସାରା ପରା ଆହା ଚୁଚୁ ହଉଛନ୍ତି, ସ୍କୁଲ ପିଲାଙ୍କୁ ଧରି ବାସୁ ମାଷ୍ଟର ହରିପୁରରୁ ଫେରିଲା ବେଳେ

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଅକ୍ଷୟ ମହାନ୍ତି କଥାଚିତ୍ର ଶ୍ରୀ ଜଗନ୍ନାଥ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବବାଣୀ।

0: ଜାଣ ଶ୍ରୀ, ଆଜି ବଡ଼ ଦାଣ୍ଡ ଖୁସି, ଆଜି ବଡ଼ ପଣ୍ଡା ଖୁସି, ଆଜି ନନ୍ଦିଘୋଷ ଖୁସି, ଆଜି ମହୋଦଧି ଖୁସି, ଆଜି ଗୁଣ୍ଡିଚା ରାଣୀ ଖୁସି, ଆଉ ଆଜି କୋଟି ଭକତ ବି ଖୁସି।
1: ହଁ ବିଶ୍ୱଜିତ, ଆଜି ରଥ ବି ଖୁସି, ଆଜି ପଥ ବି ଖୁସି, ଆଜି ଚକ ବି ଖୁସି, ଆଜି ତାରୁକ ବି ଖୁସି, ଆଜି ଅଶ୍ୱଗଣ ଖୁସି, ଆଜି ଶଙ୍ଖ ଚୂଡା ଖୁସି, ଆଜି କୋଟି ଆତ୍ମା ପାଇଯିବେ ମୁକ୍ତି, ଆଜି କୋଟି ଆତ୍ମା ପାଇଯିବେ ମୁକ୍ତି।
0: କାରଣ କୋଟି ଓଡିଆର ମଉଡ଼ମଣି ଆସିଛନ୍ତି, ସେନା ପଟା ବାନ୍ଧି ଟାହିଆକୁ ରୁନ୍ଧି, ଦଇତା ଭୁଜରେ ଭୁଜଛନ୍ତି କୋଟି କାମନ୍ଧି, କଳା ଶ୍ରୀମୁଖେ ରଙ୍ଗ ଧାରି ମନ୍ଦ ମନ୍ଦ ହସି, ଝୁଲି ଝୁଲି ଆସି ରଥରେ ବସିଛନ୍ତି କୋଟି କାମନିନ୍ଧି। କୁଣିଆ ହୋଇକି ଆସିଛି କାଳିଆ, ସାଙ୍ଗରେ ଆଣିଛି ବଡ ଭାଇ ସଙ୍ଗେ ସାନ ଭଉଣୀ।
1: ବଡ଼ ଦାଣ୍ଡି ଶୁଭୁଛି ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ହୋ ଭକତେ ହୋ, ଆଷାଢ଼େ ରଥଯାତରା, ବଡ଼ ଦାଣ୍ଡି ଜଗା ପଡିଛି ଧରା, ଶେତରଙ୍କ ରତନ ପସରା, ଶେତରଙ୍କ ରତନ ପସରା।
0: ହଁ ବନ୍ଧୁ, ଶଙ୍ଖ ଘଣ୍ଟ ମର୍ଦ୍ଦଳ କାହାଳି ଏମିତି ଅନେକ ବାଦ୍ୟଯନ୍ତ୍ର ସହ ସଂକୀର୍ତ୍ତନ ହରିବୋଲ ଆଉ ହୁଳହୁଳି ଶବ୍ଦରେ ଉଛୁଳି ପଡୁଛି ବଡ଼ ଦାଣ୍ଡ। ନୃତ୍ୟ କରୁଛନ୍ତି ଗୋଟି ପୁଅ ଦେବଦାସୀ, ଗଗନ ପବନ ସବୁ ଚନ୍ଦନ ଚନ୍ଦନ ବାସୁଛି, ସ୍ୱର୍ଗ ଲୋକରୁ ମହିମଣ୍ଡଳକୁ ଚାହିଁ ଇନ୍ଦ୍ର ଡାକୁଛନ୍ତି ମଣିମା ମଣିମା, ବରୁଣ କହୁଛନ୍ତି ଗୁହାରି ଶୁଣିମା, ଦଶଦି ଗୋପାଳ ପୁଷ୍ପ ବୃଷ୍ଟି କରୁଛନ୍ତି, ଝିପି ଝିପି ମେଘ ବରସୁଛି, ମୃଦୁମଳୟ ବି ବୋହୁଛି,
1: ଧାଡି ପହଣ୍ଡିରେ ଧାଡି ଧାଡି ହୋଇ ଚତୁର୍ଦ୍ଧା ମୂରତି ଆସୁଛନ୍ତି, ପ୍ରଥମେ ଆସିଲେ ହଳଦୀ ମୁହିର ସୁରକ୍ଷା ପାଇଁକି ଉଗ୍ର ପହଣ୍ଡିରେ ଶ୍ରୀ ସୁଦର୍ଶନ, ବସିଲେ ଆଗେ ଯାଇ ଦେବ ଦଳନରେ, ତାପରେ ଆସିଲେ ଦର୍ପ ପହଣ୍ଡିରେ ବଡ଼ ଭାଇ ବଡ଼ ଠାକୁର ବଳଭଦ୍ର, ଚଢିଲେ ସେ ଯାଇ ତାଳ ଧ୍ୱଜ, ପଛେ ପଛେ ଆସିଲେ ଶୂନ୍ୟ ପହଣ୍ଡିରେ ହଳଦୀ ମୁହି ଦେବୀ ଭଗବତୀ ମା ସୁଭଦ୍ରା ରାଣୀ, ସୁଦର୍ଶନ ପାଖେ ବସିଲେ ସେ ଯାଇ,
0: ତାପରେ ଆସିଲେ ଜଗତ ଗୋସାଇଁ ବ୍ରହ୍ମାଣ୍ଡ ନିୟନ୍ତା ଭକ୍ତ ବତ୍ସଳ, ପତିତ ପାବନ ଜଗତରନାଥ ଜଗନ୍ନାଥ, ଝୁଲି ଝୁଲି ଆସି ଜଗତ ଗୋସାଇଁ ଝୁଲା ପହଣ୍ଡି କରାଇ, ଭକ୍ତ ଡାକୁଥାନ୍ତି ମଣିମା ମଣିମା ଉଦ୍ଧାର କର ଏ ସାଇଁ, ଝୁଲା ପହଣ୍ଡିରେ ଆସି ରଥରେ ବିଜେ ହୁଅନ୍ତି କାଳିଆ ସାନ୍ତ, ବଦଳି ଯାଏ ନାମ, ସେ ଅପୂର୍ବ ବେଶକୁ ଦର୍ଶନ କରି ମୁକ୍ତି ପାଆନ୍ତି କୋଟି କୋଟି ଭକ୍ତ।
1: ହଁ ବନ୍ଧୁ, ଉତ୍କଳୀୟ ଗଗନ ପବନ ଯେତେବେଳେ ଶଙ୍ଖ କାହାଳି ଓ ହରିବୋଲ ଶବ୍ଦରେ ମୁଖରିତ ହୋଇଉଠେ, ସେତେବେଳେ ସମଗ୍ର ବିଶ୍ୱ ଏକ ଅଲୌକିକ ଭକ୍ତି ରସରେ ନିମଞ୍ଜିତ ହୁଏ। ଜଗନ୍ନାଥ ସଂସ୍କୃତି ହେଉଛି ପ୍ରେମ ମୈତ୍ରୀ ଓ ମାନବୀୟ ସନ୍ତୁଳନର ଏକ ଅନନ୍ୟ ମହାତୀର୍ଥ। ଏହି ଚିନ୍ମୟ ଚେତନାର ସର୍ବଶ୍ରେଷ୍ଠ ମହୋତ୍ସବ ହେଉଛି ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ସେହି ମହାଯାତ୍ରାର ପବିତ୍ର ବେଳାରେ ସ୍ମୃତି ଗୋଚର ହୁଏ କାଳଜୟୀ ଆଧ୍ୟାତ୍ମିକ ସୁକ୍ତି, ରଥିତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ଲଭ୍ୟତେ। ଏହି ମନ୍ତ୍ରୋଚ୍ଚାରଣ କେବଳ ଶବ୍ଦର ସମାହାର ନୁହେଁ, ବରଂ ଏହା ମାନବୀୟ ଆତ୍ମାର ମୁକ୍ତି ସୋପାନର ଏକ ଅମୃତମୟ ଇସ୍ତାହାର। ରଥାରୂଢ ସେହି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମାତ୍ର ଥରେ ନୟନ ପୁରାଇ ଦର୍ଶନ କଲେ ପ୍ରାଣୀ ଜନ୍ମ ମୃତ୍ୟୁର କରାଳ ବନ୍ଧନରୁ ମୁକ୍ତ ହୋଇ ପରମ ପଦ ପ୍ରାପ୍ତ ହୁଏ। ରଥେତୁ ବାମନଂ ଦୃଷ୍ଟା ହେଉଛି ଉତ୍କଳୀୟ ଆଧ୍ୟାତ୍ମିକତାର ସର୍ବୋଚ୍ଚ ଶିଖର। ଏହା ପ୍ରମାଣ କରେ ଯେ ଭଗବାନ ଭାବଗ୍ରାହୀ ଏବଂ ଭକ୍ତର ପ୍ରେମ ଅଧୀନ। ଚକା ନୟନର ସେହି କାରୁଣ୍ୟ ଭାବ ଦୃଷ୍ଟି ସହ ଯେତେବେଳେ ଭକ୍ତର ଅଶ୍ରୁ ମିଳିତ ହୁଏ, ସେତେବେଳେ ସୃଷ୍ଟି ହୁଏ ମୋକ୍ଷର ମହାମୁହୂର୍ତ୍ତ। ତେଣୁ ରଥଯାତ୍ରା କେବଳ ନେତ୍ରର ଉତ୍ସବ ନୁହେଁ, ଏହା ହେଉଛି ଆତ୍ମାର ପରମାତ୍ମାଙ୍କ

0: ମହାମିଳନର ଏକ ଅନନ୍ତ ଓ ଭାବମୟ ମହୋତ୍ସବ।
1: ବନ୍ଧୁ ଜାଣନ୍ତି, ବ୍ରହ୍ମାଣ୍ଡର ନାଥ ଜଗନ୍ନାଥ କାହିଁକି ରଥ ଉପରେ ବାମନ? ଆମ ପୁରାଣ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଷାଢ ମାସର ପ୍ରତିନିଧିତ୍ୱ କରନ୍ତି ଭଗବାନ ବିଷ୍ଣୁଙ୍କର ପଞ୍ଚମ ଅବତାର ବାମନ ଅବତାର। ଯେଉଁ ବାମନ ଦିନେ ଦୁଇ ପାଦରେ ସମଗ୍ର ବ୍ରହ୍ମାଣ୍ଡକୁ ମାପି ତୃତୀୟ ପାଦଟି ବଳିରାଜର ମସ୍ତକରେ ସ୍ଥାପନ କରିଥିଲେ, ସେହି ଅଣୁଠାରୁ ଅଣୁ ଏବଂ ବ୍ରହ୍ମଠାରୁ ବୃହତ ସ୍ୱରୂପ ହିଁ ରଥ ଉପରେ ଦୃଶ୍ୟମାନ ହୁଅନ୍ତି। ବାମନ ଅବତାର ଯେପରି ଅହଂକାରୀ ବଳିର ଗର୍ବ ଚୂର୍ଣ୍ଣ କରି ତାକୁ ମୁକ୍ତି ଦେଇଥିଲେ, ସେହିପରି ରଥାରୂଢ଼ ବାମନ ରୂପୀ ଜଗନ୍ନାଥ ନିଜ ଭକ୍ତଙ୍କ ହୃଦୟର ଅହଂକାର କ୍ଷୟ କରି ସେମାନଙ୍କୁ ଭକ୍ତି ରସରେ ଆପ୍ଲୁତ କରନ୍ତି।

0: କରିବା ପରେ ମହାପ୍ରଭୁ ଭକ୍ତମାନଙ୍କୁ ଗଜାନନ ବା ଗଣେଶ ବେଶରେ ଦର୍ଶନ ଦେଇ ନିଜର ସର୍ବବ୍ୟାପକତା ପ୍ରମାଣ କରନ୍ତି। ଏହାପରେ ପ୍ରଭୁଙ୍କର ଆରମ୍ଭ ହୁଏ ଅଣସର ଲୀଳା। ଅଣସରର ଗୋପନ କୋଠରୀରେ ପ୍ରଭୁ ରୋଗାକ୍ରାନ୍ତ ହୋଇ ପଟିଦିଅ ରୂପରେ ପୂଜା ପାଆନ୍ତି, ଯାହା ଭଗବାନଙ୍କର ସମ୍ପୂର୍ଣ୍ଣ ମାନବୀୟ ଲୀଳାର ଚରମ ନିଦର୍ଶନ। ନବଯୌବନ ଦର୍ଶନରେ ନବକଳେବର ଧାରଣ କରି ସେହି ଚକାନୟନ ଯେତେବେଳେ ବଡ଼ଦାଣ୍ଡକୁ ଆସନ୍ତି, ସେତେବେଳେ ସେ ସାଜନ୍ତି ପତିତ ପାବନ। ପତିତ ମାନଙ୍କର ଦୁଃଖକୁ ଲାଘବ କରିବା ପାଇଁ ସେ ପରା ପାବନ ଯୁଗ ଯୁଗ ଧରି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରତ୍ନ ବେଦୀର ସେହି କାନ୍ଥ ଭିତରୁ ବାହାରେ କୃପାସିନ୍ଧୁ କାଳିଆ ସାନ୍ତ ଯେତେବେଳେ ବଡ଼ ଦାଣ୍ଡର ମୁକ୍ତ ପ୍ରାଙ୍ଗଣକୁ ଆଗମନ କରନ୍ତି, ସେତେବେଳେ ସଂସାରର ସବୁ ସୀମାରେଖା ଲିଭିଯାଏ। ନା ଥାଏ ଜାତିର ପ୍ରାଚୀର, ନା ଥାଏ ଧନୀ ଦରିଦ୍ରର ଭେଦଭାବ। ପତିତ ପାବନ ନିଜେ ସମସ୍ତଙ୍କ ପାଇଁ ସରଦା ବାଲିକୁ ଓହ୍ଲାଇ ଆସନ୍ତି। ରଥର ସୁବର୍ଣ୍ଣ କଳସ, ଗର୍ଜୁଥିବା ରଥଚକ୍ର ଓ ଝଲସୁଥିବା ନେତର ସ୍ପର୍ଶରେ ପାପର କଳୁଷିତ ବାଦଲ ଦୂରୀଭୂତ ହୋଇଥାଏ। ଏହା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ଏହା ହେଉଛି ଭଗବତ କରୁଣାର ଅମୃତ ବୃଷ୍ଟି।
1: ରଥଯାତ୍ରା ସାରି ଗୁଣ୍ଡିଚା ମନ୍ଦିରରୁ ଫେରିବା ବେଳେ ସେ ରଥ ଉପରେ ସୁବର୍ଣ୍ଣ ଅଳଙ୍କାରରେ ଝଲସି ଉଠନ୍ତି, ସୁନାବେଶ ବା ରାଜରାଜେଶ୍ୱର ବେଶରେ। ଏହି ରୂପ ଦର୍ଶାଇ ଦିଏ ଯେ ଯିଏ ଦିନେ ଧୂଳି ଧୂସରିତ ବଡ଼ଦାଣ୍ଡରେ ଭକ୍ତିର ସାଥୀ ଥିଲେ, ସେ ହିଁ ସମଗ୍ର ବ୍ରହ୍ମାଣ୍ଡର ଅଧୀଶ୍ୱର। ଭକ୍ତ ଓ ଭଗବାନଙ୍କର ମିଳନର ପର୍ବ ଏହି ରଥଯାତ୍ରା। ନଟବର ନଟ ନାଗର ଯେତେବେଳେ ଟାହିଆ ହଲାଇ ଠାଇ ଠାଇ ରହି ରହି ଝୁଲି ଝୁଲି ହଲି ଦୋହଲି ଅଚଳ ମେରୁରୁ ସଚଳ ହୁଅନ୍ତି, ସେ ନାଲି ଅଧରଧାରେ ମୁଚୁକୁନ୍ଦା ହସ ଖିଏ ଧରି ଏକାବେଳେ ତାଙ୍କ କୋଟି କୋଟି ଭକ୍ତଙ୍କୁ ଚାହିଁ ଦିଅନ୍ତି। ସେହି ଦୁଇ ଚକା ଆଖିରେ ଯେତେବେଳେ ମିଶିଯାଏ ଅସଂଖ୍ୟ ଆଖି, ସଭିଙ୍କ ଆଖିରୁ ବହି ଚାଲିଥାଏ କେବଳ ଅଶ୍ରୁବାରି। ନିରବି ଯାଇ ଓଠ, ମନ ହୋଇଯାଏ ଶୂନ୍ୟ, ଆଉ ଶରୀରଟା ଝୁମି ଉଠେ ଜଗାର ନୃତ୍ୟକୁ ଦେଖି।

0: ବନ୍ଧୁ, ଭୁବନ ବିଦିତ ଭକ୍ତ ଓ ଭଗବାନଙ୍କର ମିଳନ ପର୍ବର ନାଁ ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ରାଜା ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ସେହି ମନ୍ଦିର ତୋଳାଇଥିଲେ ଏବଂ ବ୍ରହ୍ମଦେବ ଆସି ମନ୍ଦିର ପ୍ରତିଷ୍ଠା କରାଇଥିଲେ, ସେତେବେଳେ ସ୍ୱୟଂ ଜଗନ୍ନାଥ ତାଙ୍କ ସେବାରେ ଖୁସି ହୋଇ ତାଙ୍କ ମନବାଞ୍ଛା ପୂରଣ ପାଇଁ ବର ମାଗିବାକୁ କହିଥିଲେ। ଆଉ ସେହି ସମୟରେ ରାଜା ତାଙ୍କ ବଂଶରେ କେହି ନ ରୁହନ୍ତୁ, ମନ୍ଦିର ତୋଳାଇଛନ୍ତି ବୋଲି ଅହଙ୍କାର ନ ଆସୁ ଏବଂ ମହାପ୍ରଭୁ ଆପଣଙ୍କ ଦ୍ୱାର ସବୁବେଳେ ଖୋଲା ରହୁ ବୋଲି ତାଙ୍କ ବରରେ ସେ ମାଗିଥିଲେ। କିନ୍ତୁ ଗୁଣ୍ଡିଚା ରାଣୀ ବରଷକେ ଥରେ 7 ଦିନ ପାଇଁ ପୁଅ ହୋଇ ମା କୋଳକୁ ଆସିବା ପାଇଁ ଗୁହାରି କରିଥିଲେ। ଆଉ ଆମ କାଳିଆ ସୁନା ମାର କଥା ରଖି ଗୋପପୁର ଲୀଳାଖେଳକୁ ଏଇ କଳି ଯୁଗରେ ଆଉ ଥରେ ମନେ ପକାଇବା ପାଇଁ ଗୁଣ୍ଡିଚା ମା ପାଖକୁ ଆସିବେ ବୋଲି କଥା ଦେଇଥିଲେ। ଆଉ ସେବେଠାରୁ ଏହି ନବଦିନାତ୍ମକ ଯାତ୍ରାର ନାଁ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା।
1: ହଁ ବନ୍ଧୁ, ବଡ଼ ଦେଉଳର ରତ୍ନ ବେଦୀକୁ ଛାଡ଼ି ମା ପରସା ଖାଇବାକୁ ଜନ୍ମବେଦି ବା ଆଡ଼ପ ମଣ୍ଡପକୁ ବିଜେ କରନ୍ତି ଚତୁର୍ଦ୍ଧା ମୂରତି। ଗୁଣ୍ଡିଚା ମନ୍ଦିର ପାଲଟି ଯାଇ ଗୁପ୍ତ ବୃନ୍ଦାବନ, ଭକ୍ତମାନେ ହୋଇଯାଆନ୍ତି ଗୋପବାସୀ। ଗୋପୀଗଣଙ୍କ ଭିତରେ ପୁଣି ଥରେ ନିଜର ବାଲ୍ୟ ଲୀଳାକୁ ଉପଭୋଗ କରନ୍ତି କଳା ଗୋବିନ୍ଦ। ମା ହାତ ରନ୍ଧା ଆଡ଼ପ ଅଭଡ଼ା ଖାଇ ପାଟିରୁ ଅରୁଚି ଦୂର କରନ୍ତି କଳା ଦିଅ। ଦ୍ୱାପର ଯୁଗରେ ମାଆକୁ ଛାଡ଼ି ମଥୁରା ଆଉ ସେଠୁ ଦ୍ୱାରିକା ଚାଲିଯିବା ପରେ ଯଶୋଦା ରାଣୀ ଯେ କଳାକାହ୍ନକୁ ଝୁରି ଝୁରି ଅନ୍ଧୁଣି ପ୍ରାୟ ହୋଇଯାଇଥିଲେ ତାହା ମହାପ୍ରଭୁଙ୍କୁ ବି ଅଛପା ନୁହେଁ। କିନ୍ତୁ ଏ ଧରା ପୃଷ୍ଠରେ କର୍ତ୍ତବ୍ୟରେ ବନ୍ଧା ସ୍ୱୟଂ ଶ୍ରୀ ହରି ବି ନିଜ ମାଆକୁ ଛାଡ଼ି ନିଜର କର୍ମ କରିଥିଲେ, ତାହା ହିଁ ତାଙ୍କର ମାନବୀୟ ଲୀଳା। ଭାବ ବିନୋଦିଆ କାଳିଆ ଠାକୁର ବି ସାଧାରଣ ମଣିଷଙ୍କ ପରି ସମସ୍ତ ଲୀଳା କରନ୍ତି। ଆଉ ଏ ମାୟା ସଂସାରରେ ପ୍ରତି ଗୃହସ୍ଥ ଜୀବନରେ ଉପୁଜୁଥିବା ସମସ୍ୟା ଯେ ମହାପ୍ରଭୁଙ୍କ ଜୀବନରେ ବି ଘଟେ, ଆଉ ତାର ସମାଧାନ ବି ଆମ କପଟି ନଟବର କେମିତି କରନ୍ତି, ତାହା ଆମ ଜଗତ ଗୋସାଇଙ୍କ ପ୍ରତିଟି ଲୀଳାରୁ ଜଣାପଡ଼େ। ରୁକ୍ମିଣୀ ଏକାଦଶୀରେ ଶିଶୁପାଳ ବଧ କରି ରୁକ୍ମିଣୀ ହରଣ କରି ବିବାହ କଲା ପରେ ସ୍ନାନ ପୁନେଇରେ ଗାଧେଇ ଜ୍ୱରରେ ପୀଡିତ ହୁଅନ୍ତି ନଟନାଗର। ତାପରେ ଅଣସର ଘରେ ରହି ସୁସ୍ଥ ହେବା ପରେ ନବ ଯୌବନ ଦର୍ଶନ ଦିଅନ୍ତି ନେତ୍ର ଉତ୍ସବରେ ଚକା ଆଖିକୁ ଦେଖି ମନ୍ତ୍ରମୁଗ୍ଧ ହୁଅନ୍ତି ଭକ୍ତଗଣ।
0: ହଁ ବନ୍ଧୁ, ଏହା ପରେ ପରେ ମାଆକୁ ଦେଇଥିବା କଥାକୁ ମନେ ପକାଇ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି 7 ଦିନ ପାଇଁ ମା ପାଖକୁ ରଥରେ ବସି ଚାଲି ଯାଆନ୍ତି ମଣିମା, କିନ୍ତୁ ଭୁଲି ଯାଆନ୍ତି ନିଜର ପ୍ରାଣ ପ୍ରିୟା ପତ୍ନୀଙ୍କୁ, ଯାହାକୁ ରୁକ୍ମିଣୀ ରୂପରେ ବିବାହ କରି ଆଣିଥିଲେ। ମନ ମାରି ବସି ରୁହନ୍ତି ସାଗର ଦୁହ୍ନଣୀ। ଶେଷରେ ହେରା ପଞ୍ଚମୀ ଦିନ ନିଜର ରାଗକୁ ରୋକି ନ ପାରି ନିଜର ପ୍ରାଣ ପ୍ରିୟଙ୍କୁ ଖୋଜିବାକୁ ବାହାରି ଯାଆନ୍ତି ଲକ୍ଷ୍ମୀ ସାଆନ୍ତାଣୀ। ଯେତେବେଳେ ସେ ନନ୍ଦିଘୋଷକୁ ଭେଟନ୍ତି ଓ ରଥଟିକୁ ରାଗରେ ଭାଙ୍ଗି ଦିଅନ୍ତି ବୋଲି ଅନେକ ଲୋକମତ ମଧ୍ୟ ଅଛି। ଆଉ ପତ୍ନୀର ମାନ ଭାଙ୍ଗିବା ପାଇଁ ନୀଳାଦ୍ରି ବିଜେ ଦିନ ରସଗୋଲା ସହ ପାଟ ଶାଢ଼ୀ ନେଇ ମନ୍ଦିରରେ ବିଜେ କରନ୍ତି କଳା ଶ୍ରୀହରି। ଏହା ହିଁ ତ ଆମ ଭଗବାନଙ୍କର ମାନବୀୟ ଲୀଳାର ଅନନ୍ୟ ନିଦର୍ଶନ।

0: ବନ୍ଧୁ, ଆମ କାଳିଆ ମା ପାଖକୁ ଯିବ ଆଉ ମାଉସୀକୁ ଦେଖା ନ କରି ଫେରି ଆସିବ, ଏହା କଣ କେବେ ସେ କରିପାରିବ?
1: ହଁ ବନ୍ଧୁ, ଗୁଣ୍ଡିଚା ମନ୍ଦିରରୁ ବାହୁଡା ଯାତ୍ରାରେ ଫେରିବା ବେଳେ ବାଟରେ ମାଉସୀ ମାଙ୍କୁ ଭେଟି ପୋଡ଼ପିଠା ଖାଇ ଶରଦ ବାଲିରେ ରଥରେ ବସି ଶ୍ରୀମନ୍ଦିରକୁ ଫେରନ୍ତି ଜଗତ ଗୋସାଇଁ।
0: ମାଉସୀ ଅର୍ଦ୍ଧାସିନୀ ବି ଅପେକ୍ଷା କରି ରହିଥାନ୍ତି ଜଗାର ଫେରିବା ବାଟକୁ। କେବେ ତାଙ୍କ ପୁଅ ଆସିବ, ତାଙ୍କ ହାତ ତିଆରି ପୋଡ଼ପିଠା ଖାଇବ, ବର୍ଷେ ପରେ ପୁଣି ଥରେ ନିଜର ବାତ୍ସଲ୍ୟ ମମତାକୁ ଝରାଇ ଦେବାକୁ ଚାହିଁ ବସିଥାନ୍ତି ଦେବୀ ଅର୍ଦ୍ଧାସିନୀ।
1: ତାପରେ ରଥ ଆସି ଅଟକେ ସାଲବେଗ ପିଣ୍ଡି ପାଖରେ। ଜାତିରେ ଯବନ ସାଲବେଗ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ନ ପାରି ବୃନ୍ଦାବନକୁ ଚାଲି ଯାଇଥିଲେ, ଆଉ ରଥରେ ଦର୍ଶନ କରିବା ପାଇଁ ଆସିବା ବେଳେ ନିଜର ଜୀର୍ଣ୍ଣ ଶରୀରକୁ ଘେନି ଚାଲି ଚାଲି ସେ ପହଞ୍ଚି ପାରିନଥିଲେ ବଡ଼ ଦାଣ୍ଡରେ, ଆଉ ମଣିମାଙ୍କୁ ଗୁହାରି କରିଥିଲେ ରଥକୁ ଅଟକାଇ ତାଙ୍କୁ ଅପେକ୍ଷା କରିବା ପାଇଁ। ଆଉ ହଁ, ସାଲବେଗଙ୍କ ଗୁହାରିରେ ପଳଗଣ୍ଡି ପାଖରେ ଅଟକି ଯାଇଥିଲା ନନ୍ଦୀ ଘୋଷ, ଆଉ ପ୍ରତିବର୍ଷ ସେଠି କିଛି ମୁହୂର୍ତ୍ତ ପାଇଁ ଅଟକି ଯାଏ ନନ୍ଦୀ ଘୋଷ।

0: ବନ୍ଧୁ, ଓଡ଼ିଆ ଜାତିର ହୃଦୟରେ ପ୍ରଭୁ ଜଗନ୍ନାଥ କେବଳ ଜଣେ ଦେବତା ନୁହେଁ, ସେ ଆମର ସଂସ୍କୃତି, ଭାଷା, ଏକତା ଓ ପରିଚୟର ପ୍ରତୀକ। ଓଡ଼ିଶାର ପ୍ରତ୍ୟେକ ଘରେ, ପ୍ରତ୍ୟେକ ହୃଦୟରେ, ପ୍ରତ୍ୟେକ ପ୍ରାର୍ଥନାରେ ଜଗନ୍ନାଥ ବିରାଜମାନ।
1: ବନ୍ଧୁ, ରଥଯାତ୍ରାର ପ୍ରତ୍ୟେକ ପରମ୍ପରାରେ ରହିଛି ଗଭୀର ଭାବ। ଗଜପତି ମହାରାଜାଙ୍କର ଛେରା ପହରା ଆମକୁ ଶିଖାଇଥାଏ, ପ୍ରଭୁଙ୍କ ଆଗରେ ରାଜା ଓ ପ୍ରଜା ସମସ୍ତେ ସମାନ।
0: ସୁନାର ବେଶରେ ନୁହେଁ, ରାଜ ସିଂହାସନରେ ନୁହେଁ, ପ୍ରଭୁ କାଠର ରଥରେ ବସି ନିଜ ଭକ୍ତଙ୍କ ପାଖକୁ ଆସନ୍ତି। ଧନୀ ଗରିବ, ଜାତି ଧର୍ମ, ବର୍ଣ୍ଣ ଭାଷାର ସମସ୍ତ ଭେଦଭାବ ଏହି ଦିନ ଲୋପ ପାଇଯାଏ। ସମସ୍ତେ ମିଶି ରଥର ଦଉଡ଼ି ଟାଣନ୍ତି। ଏହି ଦୃଶ୍ୟ ମାନବ ସମାନତାର ଏକ ଅନନ୍ୟ ବାର୍ତ୍ତା ଦେଇଥାଏ।
1: ମାଉସୀ ମାଙ୍କ ଘରେ ପୋଡ଼ପିଠା ଭୋଗ, ସାଲବେଗଙ୍କ ଭକ୍ତି ପାଇଁ ରଥର ବିରାମ, ପାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ, ପ୍ରତ୍ୟେକ ପରମ୍ପରା ଭକ୍ତି, ପ୍ରେମ ଓ ମାନବିକତାର ବାର୍ତ୍ତାକୁ ବହନ କରିଥାଏ।
0: ଉତ୍କଳ ଜାତିର ଗୌରବ କେବଳ ଇତିହାସରେ ନୁହେଁ, ଏହା ଜଗନ୍ନାଥ ସଂସ୍କୃତିରେ ମଧ୍ୟ ନିହିତ। କବି, ସାଧକ, ସଙ୍ଗୀତଜ୍ଞ, ଚିତ୍ରକର ଓ ସାଧାରଣ ଲୋକ ସମସ୍ତେ ଜଗନ୍ନାଥଙ୍କ ଭକ୍ତିରୁ ପ୍ରେରଣା ପାଇଛନ୍ତି। ଭକ୍ତ ସାଲବେଗ, ଭୀମ ଭୋଇ, ଅଚ୍ୟୁତାନନ୍ଦ, ଜଗନ୍ନାଥ ଦାସ, ଅନେକ ସନ୍ଥ କବିଙ୍କ ରଚନାରେ ଏହି ଭକ୍ତି ଅମର ହୋଇ ରହିଛି।
1: ଆଜି ରଥଯାତ୍ରା କେବଳ ପୁରୀରେ ସୀମିତ ନୁହେଁ, ଭାରତର ବିଭିନ୍ନ

0: ଓ ବିଶ୍ୱର ଅନେକ ଦେଶରେ ମଧ୍ୟ ଏହି ମହାପର୍ବକୁ ପାଳନ କରାଯାଉଛି। ଏହା ଉତ୍କଳର ଐତିହ୍ୟକୁ ସାରା ବିଶ୍ୱରେ ପହଞ୍ଚାଇଛି।
1: ହଁ ବନ୍ଧୁ, ଉତ୍କଳର ପ୍ରତି ଗାଁ ଗଣ୍ଡା ସହର ଗଳିରେ ଏହି ଦିନ ଗଡୁଥାଏ ହଜାର ହଜାର କୁନି ରଥ। ବଳରାମ ଦାସଙ୍କ ବାଲିରଥରେ ବିରାଜିତ ହେଲା ପରି ପ୍ରତି ରଥରେ ବିରାଜିତ ହୋଇଥାନ୍ତି ଶ୍ରୀଜଗନ୍ନାଥ। ବିଶ୍ୱର ପ୍ରତି କୋଣ ଅନୁକୋଣରେ ବରସୁଥାଏ ଜଗର ଆଶୀର୍ବାଦ, ଜଗନ୍ନାଥମୟ ହୋଇଯାଏ ସାରା ଜଗତ।

0: ଘଣ୍ଟ ପାଟୁଆଙ୍କ ଘଣ୍ଟ ଶବ୍ଦ ଭକ୍ତଙ୍କ ଡାକରେ ଭାବଗ୍ରାହୀ ଆଉ ଟିକେ ଅଧିକ ବିଭୋର ହୋଇ ଉଠନ୍ତି। ଅଚଳ ମେରୁ ନୀଳାଚଳ ହୁଳହୁଳି ଶବ୍ଦରେ ସଚଳ ହୁଅନ୍ତି। ପହଣ୍ଡି ସାରି ରଥରେ ବସନ୍ତି। ତିନି ରଥ ବି ପ୍ରଭୁଙ୍କ ଆଶ୍ରା ପାଇ ଖୁସିରେ ଫାଟି ପଡନ୍ତି। ରଥ ପ୍ରତିଷ୍ଠା ହୁଏ। ଗଜପତି ମହାରାଜ ଆସି ପ୍ରଭୁଙ୍କ ଛେରା ପହରା କରି ଶରଣ ପଶନ୍ତି। ତାପରେ ବଡ଼ ଦାଣ୍ଡି ଗଡେ ରଥ ଆଉ ଚକ ରହି ରହି ଭକ୍ତଙ୍କୁ ଦେଖି ଦେଖି ଗୁଣ୍ଡିଚା ମନ୍ଦିର ପାଖେ ପହଞ୍ଚି ଯାଏ ତାଳ ଧ୍ୱଜ ଦର୍ପଦଳନ ଆଉ ଶେଷରେ ନନ୍ଦୀ ଘୋଷ। ରଥାରୂଢ଼ ପ୍ରଭୁଙ୍କୁ ଦେଖି କୋଟି କୋଟି ମନ ପ୍ରଫୁଲ୍ଲିତ ହୁଏ। ମୁକ୍ତି ହୁଏ କେତେ କେତେ ଆତ୍ମା, ଧୋଇଯାଏ କୋଟି କୋଟି ପାପ, ଆଖି ପାଏ ପୁନର୍ଜନ୍ମ। ଆଉ ସେଇ ଭକ୍ତଙ୍କ ନୟନ ଚକା ନୟନରେ ମିଶିଲା ପରେ ବହି ଚାଲେ ଧାର ଧାର ଲୁହ, ମନରୁ ଫୁଟି ଆସେ କୋହ, ଆଉ ଭକତ ଦେଖୁଥାନ୍ତି ଜଗାର ଭକ୍ତ ମୋହ।
1: କିଏ ସାଙ୍ଗରେ ଆଣିଥାଏ ତୁଳସୀ ମାଳଟିଏ, ପୁଣି କିଏ ଆଣିଥାଏ ଫୁଲ ଆଞ୍ଜୁଳାଏ, କିଏ ଆଣିଥାଏ ଫଳ ମୂଳ କେତେ, କିଏ ଆଣିଥାଏ ନଡ଼ିଆଟିଏ। ସେଇ ରଥ ଆଗି ବଡ ଦାଣ୍ଡେ ବାଡ଼େଇ ଦେଇ ନଡ଼ିଆକୁ କରିଦିଏ ମହାପ୍ରସାଦ, କାରଣ ମହାପ୍ରଭୁ ବିରାଜିତ ହୋଇଥାନ୍ତି ସେହି ବଡ଼ ଦାଣ୍ଡେ। କେତେ ମାନସିକ, କେତେ ଆଶା, କେତେ ଭରସା, ଆଉ କୋଟି ପୁଣ୍ୟ ଅର୍ଜନ ପାଇଁ ସବୁ କଷ୍ଟକୁ ହୀନ ମନେ କରି କାହିଁ କେତେ ଦୂରରୁ ଧାଇଁ ଆସିଥାନ୍ତି ଭକ୍ତଗଣ। ସେ ପରା ଭାବ ବିନୋଦିଆ, ତା ପାଇଁ ଖାଲି ଟିକେ ଭାବ ହିଁ ଲୋଡ଼ା, ଖାଲି ଟିକେ ସ୍ନେହ ପ୍ରେମ ଲୋଡ଼ା। ଆଉ ସେଇ ତକ ମନରେ ଘେନି ଜଗତରନାଥ ଜଗନ୍ନାଥଙ୍କ ଆଗେ ଲୁଟି ଯାଆନ୍ତି ଏ ଜଗତବାସୀ।
0: ଛେପେ ଛେପେ ବର୍ଷରେ ଚନ୍ଦନ ବାସରେ ବଡ଼ ଦାଣ୍ଡେ ହୁରି ପଡୁଥାଏ
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ହରି ବୋଲ ମଣିମା ମଣିମା ଗୁହାରି ହେଉ ଶୁଣିମା।
1: ବନ୍ଧୁ, ଆମେ ଏଇ ଲୀଳାମୟ ଜଗନ୍ନାଥଙ୍କ ବିଷୟରେ କଥା ହେଲେ କଥା କଣ ସରିବ? ତାଙ୍କର ଏହି ଅଲୌକିକ ଘଟଣାବଳୀର କଣ କେବେ ଅନ୍ତ ଅଛି? ପ୍ରତିଦିନ ପ୍ରତି ଭକ୍ତ ସହିତ ସେ କିଛି ନା କିଛି ଏହି ଅଲୌକିକ ଘଟଣାମାନ ଘଟାଇଥାନ୍ତି, କିନ୍ତୁ ଆଜିର ଷ୍ଟୁଡିଓ ଘଣ୍ଟା ଆମକୁ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ।
0: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ପଠାଇବାକୁ ଆଦୌ ଭୁଲିବେନି। ଆମ ପାଖକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 753000।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୋନିନା ସାହୁ। ଶ୍ରୀକ୍ଷେତ୍ରର ଶରଧା ବାଲିରେ ଲାଗିଲା ତିନି ରଥ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରୁ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆସନ୍ତାକାଲି ଆଡ଼ପ ବିଜେ ନୀତି ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ସୁନିପୋତ ମଧ୍ୟରେ ଚଳାଚଳ କରିବାକୁ ଥିବା ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ଅମୃତ ଭାରତ ଷ୍ଟେସନ ଯୋଜନାରେ ନିର୍ମାଣ ହୋଇଥିବା ଦେଶରେ 75ଟି ରେଳ ଷ୍ଟେସନକୁ ଲୋକାର୍ପଣ କରିଛନ୍ତି। ଏଥିରେ ଓଡ଼ିଶାର 7ଟି ରେଳ ଷ୍ଟେସନ ସାମିଲ ଥିବା ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି। ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳାଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନ ରହିଛି। ଏହି 7ଟି ଷ୍ଟେସନ ପାଇଁ 109 କୋଟି ଟଙ୍କା ବ୍ୟୟ ହୋଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିହ୍ନିତ କରାଯାଇଛି। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସମସ୍ତ ରାଜନୈତିକ ଦଳର ନେତାମାନଙ୍କ ବୈଠକ ଡାକିଛନ୍ତି। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଶିକ୍ଷାବର୍ଷ ପାଇଁ ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଆସନ୍ତା 23 ତାରିଖରେ ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆଜି ଓସେପାଠାରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ସମେତ 5 ଜଣିଆ ଟିମ୍ ଏଥିରେ ସାମିଲ ଅଛନ୍ତି ଏବଂ ସମସ୍ତଙ୍କ ପାଖରେ ନ୍ୟାୟର ସଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ। ନମସ୍କାର।
2: यहां खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहां होती है सीधी, सटीक और सच्ची खबरें।
3: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ବିଶିଷ୍ଟ କଣ୍ଠଶିଳ୍ପୀ ବିଶ୍ୱନାଥ ରାଓଙ୍କ ଜୀବନୀ ଓ କୃତି ସମ୍ପର୍କରେ, କାଳିଚରଣ ସିଂ ଏବଂ ସାଥୀଙ୍କ ପରିବେଷିତ ମୁଣ୍ଡାରୀ ଗୀତ ଦିନ ଗୋଟାଏ ଦଶ ମିନିଟ୍ରେ ନାରୀମହଲ ଦିନ ଗୋଟାଏ 20 ମିନିଟ୍ରେ, ଏଥିରେ ସାହିତ୍ୟ ପତ୍ରିକା ଲିପିକାରେ ଶୁଣିବେ ମିନତୀ ମିଶ୍ରଙ୍କ କବିତା, ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ। ଆମ ଆଇନ ଦିନ 2:45 ମିନିଟ୍ରେ, ଏଥିରେ ବିବାହ ପଞ୍ଜୀକରଣ ଆଇନ ସମ୍ପର୍କରେ ଶାଶ୍ୱତା ପଟ୍ଟନାୟକଙ୍କ ସହିତ ଆଲୋଚନା। ପିପୁଲ୍ସ ପଦ୍ମନ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଅପରାହ୍ନ 3:10। କିଶୋର ଚକ୍ର ଅପରାହ୍ନ 5:00, ଏଥିରେ ଶୁଣିବେ ସଙ୍ଗୀତ ରୂପକ ବର୍ଷା, ଉପସ୍ଥାପନା ନବକଳିକା ଅନୁଷ୍ଠାନ କଟକର ଶିଳ୍ପୀମାନେ, ଆଲେଖ୍ୟ ସ୍ନେହଲତା ମହାନ୍ତି। ଯୁବବାଣୀ ଅପରାହ୍ନ 5:30। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀମଦ୍ ଭାଗବତର 82ତମ ଭାଗ, ସୁଧାଂଶୁ ଶେଖର ବଳଙ୍କ ପରିବେଷିତ ଝୁମର ଗୀତ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ 17:25, ବନାନୀ 17:30, ଏଥିରେ ଶୁଣିବେ ବୃକ୍ଷରୋପଣ ଓ ତା'ର ଯତ୍ନ ସମ୍ପର୍କରେ ସୁଦର୍ଶନ ବେହେରାଙ୍କ ସହିତ ଆଲୋଚନା। 8:30 ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର 1ଦଶ ଭାଗ, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକା 9:30 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଗୀତିନାଟ୍ୟ ବାଲିରଥ ବିଜେ ଶ୍ରୀଜଗନ୍ନାଥ, ପ୍ରଚାର କରିବୁ 10:00, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 81ତମ ଭାଗ।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ, ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ସାତଟି ସମେତ ଦେଶର 75ଟି ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ଜିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଛନ୍ତି। ଆଜି ଦ୍ୱିତୀୟ ଦିନରେ ଶରଧାବାଲିରେ ତିନି ରଥ ପହଞ୍ଚିଛନ୍ତି। ସକାଳ 9:30ରୁ ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିଥିଲା। ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ପୂର୍ଣ୍ଣାଙ୍ଗ ଦର୍ଶନ ଦେଉଛନ୍ତି। ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେନୀତି ଅନୁଷ୍ଠିତ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ଶ୍ରୀବିଗ୍ରହମାନଙ୍କର ଦର୍ଶନ କରିବେ ସବୁ ଶ୍ରଦ୍ଧାଳୁ ଭକ୍ତ ଏବଂ ଆସନ୍ତାକାଲି ଯେହେତୁ ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ହେବ, ତା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହେଲାଣି। ଗତ ବର୍ଷ ଆଡ଼ପ ମଣ୍ଡପ ପହଣ୍ଡି ବିଜେ ଥିଲା, ସେଦିନ ସକାଳୁ ଅଘଟଣ ହୋଇଥିଲା, ତାକୁ ଆଖି ଆଗରେ ରଖି ସୁରକ୍ଷା ବାହିନୀ ମୁତୟନ କୁହନ୍ତୁ, ମାଜିଷ୍ଟ୍ରେଟ୍ ବା ଅଧିକାରୀମାନଙ୍କର ସୁରକ୍ଷା ଦାୟିତ୍ୱ କୁହନ୍ତୁ, ତା ପାଇଁ ଆମେ ପ୍ରତ୍ୟକ୍ଷ ଭାବରେ ଜିଲ୍ଲାପାଳ ଆମେ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ତାକୁ ତଦାରଖ କରୁଛନ୍ତି।
0: ପ୍ରଧାନମନ୍ତ୍ରୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ 75ଟି ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିରେ ଓଡ଼ିଶାର 7ଟି ରେଳ ଷ୍ଟେସନ ରହିଛି। ପଞ୍ଜାବର ଜଳନ୍ଧରଠାରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଷ୍ଟେସନଗୁଡ଼ିକର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ବର୍ତ୍ତମାନ ଦେଶବ୍ୟାପୀ 1300ରୁ ଉର୍ଦ୍ଧ୍ୱ ରେଳ ଷ୍ଟେସନଗୁଡ଼ିକର ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ କରାଯାଉଛି। ସେଥିମଧ୍ୟରୁ ଆଜି 75ଟି ଷ୍ଟେସନର ଶୁଭାରମ୍ଭ ହୋଇଛି। ଶ୍ରୀ ମୋଦି କହିଛନ୍ତି, ଏହି ରେଳ ଷ୍ଟେସନଗୁଡ଼ିକ ଯାତାୟତକୁ ସୁଗମ କରିବା ସହ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଛି। ଏଥିରେ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଆଦିଙ୍କ ଉତ୍ପାଦିତ ସାମଗ୍ରୀକୁ ବିକ୍ରିବଟା ପାଇଁ ସ୍ଥାନ ଦିଆଯାଇଛି।
2: ଆଜ ପୁରେ ଦେଶ ମେ ରେଲୱେ ଷ୍ଟେସନ କା କାୟାକଳ୍ପ କିଆ ଜା ରହା ହୈ। ଅମୃତ ଭାରତ ଷ୍ଟେସନ ସ୍କିମ୍ କେ ତହତ 1300 ସେ ଜ୍ୟାଦା ରେଲୱେ ଷ୍ଟେସନ କୁ ଆଧୁନିକ ବନାୟା ଜା ରହା ହୈ ଔର ଇନମେ ସେ କଇ ଷ୍ଟେସନ ପର କାମ ପୁରା ହୋ ଚୁକା। ଆଜ ଐସେ ହି 75 ଷ୍ଟେସନ କା ଲୋକାର୍ପଣ କିଆ ଗୟା ହୈ। ବାକି ହମାରା ଦେଶ ବିକଶିତ ରାଷ୍ଟ୍ର ବନନେ କି ଓର ବଢ଼ ରହା ହୈ।
0: ଆଜି ରାଜ୍ୟର ବଲାଙ୍ଗୀର, ବରପାଲି, କେସିଙ୍ଗା, ତାଳଚେର, ବାରିପଦା, ବିମଳଗଡ଼ ଏବଂ ପାରଳାଖେମୁଣ୍ଡି ରେଳ ଷ୍ଟେସନ ଉଦ୍ଘାଟିତ ହୋଇଛି। ଏଥିପାଇଁ 109 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ଷ୍ଟେସନ ଭବନ ନିର୍ମାଣ କରାଯିବା ସହ ଗାଡ଼ି ଚଳାଚଳ ନିୟନ୍ତ୍ରଣ ପାଇଁ ପ୍ରବେଶପତ୍ରକୁ ପ୍ରଶସ୍ତ କରାଯାଇଛି। ଆରାମଦାୟକ ଯାତ୍ରା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଉନ୍ନତ ଆଶ୍ରୟସ୍ଥଳୀ, ଅତ୍ୟାଧୁନିକ ଅପେକ୍ଷା ଗୃହ, ସ୍ୱଚ୍ଛ ଶୌଚାଳୟ ଏବଂ ଡିଜିଟାଲ୍ ଯାତ୍ରୀ ସୂଚନା ଫଳକ ଲଗାଯାଇଛି। ପ୍ରତ୍ୟେକ ଷ୍ଟେସନରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ହସ୍ତତନ୍ତ, ପାରମ୍ପରିକ ଶିଳ୍ପ ଓ ଆଦିବାସୀ କଳାକୁ ଚିତ୍ରିତ କରାଯାଇଛି।

ଦେଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ହରିୟାଣାର ଜିନ୍ଦ ରେଳ ଷ୍ଟେସନରୁ ଦେଶର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନାରେ ବରଗଡ଼ ଜିଲ୍ଲାର ବରପାଲିର ଅତ୍ୟାଧୁନିକ ଷ୍ଟେସନ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମଶ୍ରୀ ଭାଗବତ ପ୍ରଧାନ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ। 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ, ପାନୀୟ ଜଳ ବ୍ୟବସ୍ଥା, ଅତ୍ୟାଧୁନିକ ଶୌଚାଳୟ, ଡିଜିଟାଲ୍ ସୂଚନା ବୋର୍ଡ ଓ ଫୁଟ୍ ଓଭରବ୍ରିଜ୍ ସୁବିଧା ରହିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ପରିସରରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବଲାଙ୍ଗୀର ରେଳ ଷ୍ଟେସନରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା ସିଂହଦେଓ, ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲାପାଳଙ୍କ ସମେତ ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ନୂଆଦିଲ୍ଲୀଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିବେ। ଚଳିତ ମାସ 20 ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ମଞ୍ଜୁରୀ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ଜଣାଯାଇଛି। ରାଜ୍ୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ଅଧିକ ସୁଦୃଢ଼ କରିବା ଏବଂ ସେମାନଙ୍କ ଜୀବିକାରେ ସ୍ଥାୟୀ ଉନ୍ନତି ଆଣିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରଠାରେ ମିଶନ ଶକ୍ତି ବିଭାଗ ଓ ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଇକ୍ରିସାଟ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ମାନସୀ ନିମ୍ବାଲ ଯୋଗଦେଇ କହିଛନ୍ତି, ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଜନିତ ଆହ୍ୱାନକୁ ସାମ୍ନା କରିବା ପାଇଁ ମହିଳା କୃଷକମାନଙ୍କୁ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପ୍ରଯୁକ୍ତି ଓ ବଜାର ସଂଯୋଗ ଅତ୍ୟନ୍ତ ଜରୁରୀ। ଏହି ପଦକ୍ଷେପ ଦ୍ୱାରା ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଲକ୍ଷ୍ୟପତି ଦିଦି ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏହା ଅଧୀନରେ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ କୃଷି ଆଧାରିତ ପ୍ରକଳ୍ପ ନିର୍ମାଣ କରାଯିବ, ଯାହା ଲକ୍ଷାଧିକ ଏସ୍ଏସ୍ସି ସଦସ୍ୟଙ୍କୁ କୃଷି କ୍ଷେତ୍ରରେ ଅଧିକ ସକ୍ଷମ କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆସନ୍ତାକାଲି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାବର୍ତ୍ତନ ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି, ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେବେ ବୋଲି ଜଣାପଡ଼ିଛି। ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ଏବଂ ଏହି ପରିବର୍ତ୍ତନ ହିଁ ଆଗାମୀ ଭବିଷ୍ୟତରେ ନିର୍ଣ୍ଣାୟକ ମୋଡ଼ ନେଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁରଠାରେ ଆଜି ଏକ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ କହିଛନ୍ତି, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜ୍ୟରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାକୁ ଅଧିକ ପ୍ରଭାବଶାଳୀ କରୁଛି। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସାମୁକାର ଉନ୍ମୋଚନ କରାଯାଇଥିଲା। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିକାଶ ବିଭାଗ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଦୁଇଦିନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ଖଡ଼ିଆଳ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଦାବରୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ କାର୍ଯ୍ୟରତ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ଗୁମ୍ଫାଠାରେ ଆଜି ତୃତୀୟ ତିଥିରେ ଶ୍ରୀଜଗନ୍ନାଥଙ୍କର ବାସୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ସହରର ବୁଟୁପାଲି, ନାରାୟଣନଗର, ସାହାଜପାଲ, ବାଉଁଶିଗୁଡ଼ା ଆଦି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ତିନି ଠାକୁରଙ୍କର ରଥଯାତ୍ରା ଚାଲିଛି। ସକାଳୁ ପରମ୍ପରା ଅନୁଯାୟୀ ନୀତିକାନ୍ତି ସରିବା ପରେ ମଧ୍ୟାହ୍ନ 2ଟାରେ ପହଣ୍ଡି ଆରମ୍ଭ ହୋଇଥିଲା। ସନ୍ଧ୍ୟା 6ଟାରେ ରଥ ଟଣା ଆରମ୍ଭ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଙ୍କର ବ୍ରହ୍ମ ତାଳଧ୍ୱଜ ରଥ
ଡାହାଣ ପାର୍ଶ୍ୱକୁ ମୋଡ଼ ନେଇ ଅଟକି ରହିଛି। ସନ୍ଧ୍ୟା ସୁଦ୍ଧା ରଥ ଟାଣିବା ସମ୍ଭବପର ନ ହେବାରୁ ରଥଟଣାକୁ

0: ଆଜି ପାଇଁ ସ୍ଥଗିତ ରଖାଯାଇଛି। ନାବାର୍ଡ଼ର 45ତମ ସ୍ଥାପନା ଦିବସ ଆଜି ନବରଙ୍ଗପୁରଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ବ୍ୟାଙ୍କ, ବିଭିନ୍ନ ସହକାରୀ ବିଭାଗ, କୃଷକ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 15ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭଲପୁର ମହାନଗର ନିଗମ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ। ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେ ନୀତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର 7ଟି ସମେତ ଦେଶର 75ଟି ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ଏସ୍ଏସ୍ସିଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ଲଘୁଚାପର ପ୍ରଭାବରେ 15ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଜଳ ସଂରକ୍ଷଣର ଏକ ନୂତନ ପଦକ୍ଷେପ କ୍ୟାଚ୍ ଦ ରେନ୍ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ଦୈନନ୍ଦିନ ଜୀବନରେ ଆମେ ଗୋଟିଏ ଉକ୍ତି ସହିତ ଅତି ଭଲ ଭାବରେ ପରିଚିତ, ତାହା ହେଉଛି ଜଳ ହିଁ ଜୀବନ। କିନ୍ତୁ ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଏବଂ ଦ୍ରୁତ ଭୂତଳ ଜଳ ହ୍ରାସ ଯୋଗୁଁ ଭବିଷ୍ୟତରେ ବଡ଼ ଜଳ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ପ୍ରକାଶ ପାଇଲାଣି। ଏହି ଆହ୍ୱାନର ସମାଧାନ ଲକ୍ଷ୍ୟ ନେଇ ସରକାର ଦେଶବ୍ୟାପୀ କ୍ୟାଚ୍ ଦ ରେନ୍ ଅଭିଯାନକୁ କାର୍ଯ୍ୟକାରୀ କରିଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ବର୍ଷା ଜଳ ଯେଉଁଠି ପଡ଼ୁଛି ଏବଂ ଯେତେବେଳେ ପଡ଼ୁଛି ତାକୁ ସେଇଠି ସଂଗ୍ରହ କରନ୍ତୁ। ପ୍ରତିବର୍ଷ ବର୍ଷା ଜଳ ନଦୀ ନାଳ ଦେଇ ସମୁଦ୍ରକୁ ବହିଯାଏ। ଏହି ଅଭିଯାନ ଦ୍ୱାରା ବର୍ଷା ଜଳକୁ ସଂରକ୍ଷଣ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି। ମରୁଡ଼ି ପ୍ରବଣ ଏବଂ ଗ୍ରୀଷ୍ମ ଋତୁରେ ଜଳାଭାବ ଦେଖାଯାଉଥିବା ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ତଥା ଚାଷ କାର୍ଯ୍ୟ ପାଇଁ ନିରନ୍ତର ଜଳ ଉତ୍ସକୁ ପ୍ରସ୍ତୁତ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ। ଏପରିକି ଅତ୍ୟଧିକ ବର୍ଷା ଯୋଗୁଁ ସହରାଞ୍ଚଳରେ ଜମି ରହୁଥିବା ଜଳ ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ତେବେ ବର୍ଷା ଜଳ ଅମଳ ପ୍ରକ୍ରିୟା ମାଧ୍ୟମରେ ଏଭଳି ପରିସ୍ଥିତିକୁ ବହୁ ପରିମାଣରେ ହ୍ରାସ କରାଯାଇପାରୁଛି। କେବଳ ସରକାରୀ ସ୍ତରରେ ନୁହେଁ, ଜନଭାଗିଦାରୀ ମାଧ୍ୟମରେ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ପୃଥିବୀ ଏକ ଅଦୃଶ୍ୟ ତଥା ଗୁରୁତର ସଂକଟ ଦେଇ ଗତି କରୁଥିବା ଜଣାପଡ଼ୁଛି। ଏକ ଗବେଷଣାତ୍ମକ ରିପୋର୍ଟ ଅନୁଯାୟୀ ମାତ୍ରାଧିକ ଭୂତଳ ଜଳ ଉତ୍ତୋଳନ ପୃଥିବୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ଜଳ ସଂକଟ ସୃଷ୍ଟି ହେବା ସହ ପୃଥିବୀର ଭାରସାମ୍ୟ ବିଗିଡ଼ିବାରେ ଲାଗିଛି। ଅତିରିକ୍ତ ଭୂତଳ ଜଳ ବ୍ୟବହାର ଯୋଗୁଁ ଏହାର ସ୍ତର ହ୍ରାସ ପାଇବା ସହ ପୃଥିବୀର ମେରୁ ଅକ୍ଷ ବା ଘୂର୍ଣ୍ଣନ ଅକ୍ଷରେ ପରିବର୍ତ୍ତନ ଘଟୁଛି। ସିଧାସଳଖ ଭାବେ ଏହା ଯୋଗୁଁ ସମୁଦ୍ର ସ୍ତର ବୃଦ୍ଧି ପାଇବା ସହ ଜଳବାୟୁ ପରିବର୍ତ୍ତନ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହେଉଛି। ବୈଜ୍ଞାନିକଙ୍କ ଆକଳନ ଅନୁଯାୟୀ ଗତ କିଛି ଦଶନ୍ଧି ମଧ୍ୟରେ କୃଷି ଶିଳ୍ପ ଏବଂ ଘରୋଇ ବ୍ୟବହାର ପାଇଁ ବିପୁଳ ପରିମାଣର ଭୂତଳ ଜଳ ବ୍ୟବହାର କରାଯାଉଛି। ଏହି ବ୍ୟବହୃତ ବା ଅବ୍ୟବହୃତ ଜଳ ନଦୀ ନାଳ ଦେଇ ସମୁଦ୍ରରେ ମିଶିବା ଯୋଗୁଁ ପୃଥିବୀର ଓଜନ ବଣ୍ଟନ ପ୍ରକ୍ରିୟାରେ ଅସନ୍ତୁଳନତା ସୃଷ୍ଟି ହେଉଛି, ଫଳରେ ନିଜ ଅକ୍ଷପଥରେ ପୃଥିବୀର ଘୂର୍ଣ୍ଣନ ଶୈଳୀ ପ୍ରଭାବିତ ହେଉଛି। ଅନ୍ୟ ପ୍ରକାରେ କହିଲେ ମାନବ ସମାଜ ପାଇଁ ଏହା ଏକ ବଡ଼ ଚେତାବନୀ, ଏବେଠୁ ସଚେତନ ହେବାକୁ ପଡ଼ିବ। ଭୂତଳ ଜଳସ୍ତରରେ ସୁଧାର ଆଣିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଏହାର ସମାଧାନ ଦିଗରେ ଆମକୁ କେତୋଟି ପଦକ୍ଷେପ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେଗୁଡ଼ିକ ହେଲା ବର୍ଷା ଜଳ ଅମଳ, ଆର୍ଦ୍ରଭୂମି ଓ ପୋଖରୀର ସଂରକ୍ଷଣ, କୃଷି କ୍ଷେତ୍ରରେ ସଂସ୍କାର, ବ୍ୟାପକ ବନୀକରଣ ଏବଂ ସଚେତନତା ବୃଦ୍ଧି। ଆମେ ସମସ୍ତେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ନେଇ ପଦକ୍ଷେପ ଗ୍ରହଣ କରିବା ଉଚିତ। ବର୍ଷା ପାଣିକୁ ସିଧାସଳଖ ନାଳରେ ବୋହିଯିବାକୁ ନ ଦେଇ ମାଟି ଭିତରକୁ ରିଚାର୍ଜ ୱେଲ୍ ମାଧ୍ୟମରେ ଛଡ଼ା କଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବ। ସେହିଭଳି ପ୍ରାକୃତିକ ଜଳାଶୟ, ନଦୀ, ପୋଖରୀ ଏବଂ ଆର୍ଦ୍ରଭୂମିଗୁଡ଼ିକ ଜଳକୁ ଧରି ରଖି ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହୋଇଥାନ୍ତି। ତେଣୁ ପୋତି ହୋଇ ପଡ଼ୁଥିବା ଏଭଳି ପ୍ରାକୃତିକ ଜଳ ସଂରକ୍ଷଣର ମାଧ୍ୟମକୁ ପୁନରୁଦ୍ଧାର କରିବା ଜରୁରୀ। କୃଷି କ୍ଷେତ୍ରରେ ବୁନ୍ଦା ଜଳ ସେଚନ ପ୍ରକ୍ରିୟା ଏକ ଉଲ୍ଲେଖନୀୟ ମାଧ୍ୟମ।

ଅତି କମ୍ ଜଳରେ ଚାଷ କାର୍ଯ୍ୟ ସମ୍ଭବ ହୋଇପାରିବ। ବର୍ଷା ଜଳକୁ ସଂରକ୍ଷଣ କରି ରଖିବାରେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଙ୍ଗଲ ସୃଷ୍ଟି ଓ ଚାରାରୋପଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅମୃତ ଯୋଜନା ଅଧୀନରେ 1,21,000 ଏକର ଜଳ ଉତ୍ସ ଏବଂ 12,750 ଏକର ସବୁଜ ଅଞ୍ଚଳକୁ ପୁନରୁଦ୍ଧାର କରିବାର ପ୍ରୟାସ ହୋଇଛି। ଏଥିରେ 900ରୁ ଅଧିକ ସ୍ଥାନୀୟ ସଂସ୍ଥାକୁ ସାମିଲ କରାଯାଇଛି। ସ୍ଥାନୀୟ ସମ୍ପ୍ରଦାୟଗୁଡ଼ିକର ଅଂଶଗ୍ରହଣ ମାଧ୍ୟମରେ ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ରୂପାନ୍ତରିତ କରାଯାଇପାରୁଛି। ଜଳଶକ୍ତି ଅଭିଯାନ ଜନଭାଗିଦାରୀ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅଧୀନରେ 79 ନଗର ନିଗମ ମାଧ୍ୟମରେ 1,99,278 ଜଳ ରିଚାର୍ଜ ଗଠନ କରାଯାଇଛି। ସହରାଞ୍ଚଳଗୁଡ଼ିକରେ ଭୂତଳ ଜଳ ରିଚାର୍ଜ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଜଳ ଅପଚୟକୁ ରୋକିବା ଏବଂ ଜଳ ସଂରକ୍ଷଣରେ ପ୍ରତ୍ୟେକ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜଳ ହିଁ ଜୀବନ ଉକ୍ତିକୁ କେବଳ ସ୍ଲୋଗାନରେ ସୀମିତ ନ ରଖି ଆମର କାର୍ଯ୍ୟଧାରାରେ ପ୍ରତିଫଳିତ କରିବାକୁ ଆସନ୍ତୁ ସଂକଳ୍ପବଦ୍ଧ ହେବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଜଳ ସଂରକ୍ଷଣର ଏକ ନୂତନ ପଦକ୍ଷେପ କ୍ୟାଚ୍ ଦ ରେନ୍ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁଁ ନୀନା ସାହୁ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ। ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେନୀତି। ଶରଧାବାଲିରେ ୱାନ୍ୱେ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ପ୍ରଧାନମନ୍ତ୍ରୀ ଆଜି ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକଶିତ 75 ରେଳ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଏଥିରେ ଓଡ଼ିଶାର 7 ରେଳ ଷ୍ଟେସନ ରହିଛି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆସନ୍ତାକାଲି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାବର୍ତ୍ତନ ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ଅଧିକ ସୁଦୃଢ଼ କରିବା ଏବଂ ସେମାନଙ୍କ ଜୀବିକାରେ ସ୍ଥାୟୀ ଉନ୍ନତି ଆଣିବା ଲକ୍ଷ୍ୟରେ ଆଜି ଭୁବନେଶ୍ୱରଠାରେ ମିଶନ ଶକ୍ତି ବିଭାଗ ଓ ଅନ୍ତର୍ଜାତୀୟ କୃଷି ଅନୁସନ୍ଧାନ ସଂସ୍ଥା ଇକ୍ରିସାଟ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଚଳିତ ମାସ 20 ତାରିଖରୁ ଅଗଷ୍ଟ 13 ତାରିଖ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସରକାର ଆସନ୍ତା 19 ତାରିଖ ରବିବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି। ବୈଠକରେ ଗୃହର ବିଭିନ୍ନ ରାଜନୈତିକ ଦଳର ନେତାମାନେ ଅଂଶଗ୍ରହଣ କରିବେ। ସମସ୍ତଙ୍କ ପାଖରେ ନ୍ୟାୟର ସୁଫଳ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ନ୍ୟାୟ ଦିବସର ବିଷୟବସ୍ତୁ ରହିଛି ସାରା ବିଶ୍ୱରେ ନ୍ୟାୟ, ଉତ୍ତରଦାୟିତ୍ୱ ଓ ମାନବାଧିକାରର ପ୍ରସାର ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଭିକାରୀ ଚରଣ ବଳ, କଥାଚିତ୍ର ଭକ୍ତ ସାଲବେଗ।

ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଚ୍ଚ ଯୋଗେ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ମାଲଡୋଭା ଏବଂ ଉତ୍ତର ମାସିଡୋନିଆକୁ ଏହା ହେଉଛି ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ରୋମାନିଆ ଗସ୍ତ ବିଷୟରେ ସେ କହିଛନ୍ତି, ବିଗତ ତିନି ଦଶନ୍ଧି ମଧ୍ୟରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, ଏହା ପୂର୍ବରୁ 1994 ମସିହାରେ ରୋମାନିଆକୁ ଭାରତର ରାଷ୍ଟ୍ରପତି ଗସ୍ତ କରିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତର ଆଭିମୁଖ୍ୟ ଉପରେ ଆଲୋକପାତ କରି ଶ୍ରୀ ଜର୍ଜ କହିଛନ୍ତି, ଏହି ଗସ୍ତ ମଧ୍ୟ ଓ ପୂର୍ବ ୟୁରୋପ ସହିତ ଭାରତର ବୃଦ୍ଧି ପାଉଥିବା ସମ୍ପର୍କକୁ ଦର୍ଶାଉଛି ଏବଂ ଏହି ଅଞ୍ଚଳର ଦେଶଗୁଡ଼ିକ ସହିତ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଉଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ୟୁରୋପ ସହିତ ଭାରତର ବ୍ୟାପକ ସମ୍ପର୍କ ଏବଂ ୟୁରୋପୀୟ ସଂଘ ସହିତ ଏହାର ରଣନୀତିକ ଭାଗିଦାରୀକୁ ଆହୁରି ସମୃଦ୍ଧ କରିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ପାଖରେ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧତାକୁ ସୁନିଶ୍ଚିତ କରିବା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ। ଆଜି ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲା ଅନ୍ତର୍ଗତ ନର୍ସରାଓ ପେଟାରେ ଆୟୋଜିତ କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀମତୀ ସୀତାରମଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ 1,03,246 ଜଣ ହିତାଧିକାରୀଙ୍କୁ 3,216 କୋଟି ଟଙ୍କାର ଋଣ ସହାୟତା ବଣ୍ଟନ କରିଛନ୍ତି। କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ରହିବା ସହ ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ କ୍ଷତିପୂରଣ ଏବଂ ଜରିମାନା ଆଦାୟ ସମ୍ପର୍କିତ ବିବାଦଗୁଡ଼ିକର ସହମତି ଭିତ୍ତିକ ସମାଧାନ ପାଇଁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ କରିଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ କହିଛି, ଏହି ଯୋଜନା ଏକକାଳୀନ ବିବାଦ ସମାଧାନର ଏକ ମାଧ୍ୟମ ଏବଂ ଏହା ନିଯୁକ୍ତିଦାତାମାନଙ୍କୁ ଏକ ସ୍ୱଚ୍ଛ ସମ୍ପୂର୍ଣ୍ଣ ଡିଜିଟାଲ୍ ଏବଂ ସମୟସୀମା ମଧ୍ୟରେ ଯୋଗ୍ୟ ମାମଲାଗୁଡ଼ିକର ସମାଧାନ କରିବାର ସୁଯୋଗ ପ୍ରଦାନ କରେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପଶ୍ଚିମବଙ୍ଗର କର୍ଣ୍ଣ ସୁବର୍ଣ୍ଣ ରେଳ ଷ୍ଟେସନ ନିକଟରେ ଆଜି ଘଟିଥିବା ସ୍କୁଲ ଭ୍ୟାନ ଦୁର୍ଘଟଣା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସ୍କୁଲ ଭ୍ୟାନ ଏବଂ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ପାଇଁ ସେ 10,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପୂର୍ବ ରେଳବାଇର ମହାପ୍ରବନ୍ଧକ ପ୍ରଧାନ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ପରେ ଗେଟ୍ମ୍ୟାନ୍ ଅନୁପ କର୍ମକାରଙ୍କୁ ଗିରଫ କରାଯିବା ସହ ଜଣେ ରେଳ ଧାରଣା ନିରୀକ୍ଷକ କୌଶିକ ମଲ୍ଲଙ୍କୁ ନିଲମ୍ବିତ କରାଯାଇଛି। ନିମତିତା କାଟୁଆ ଯାତ୍ରୀବାହୀ ଟ୍ରେନ୍ ଆଜି ଏକ ସ୍କୁଲ ଭ୍ୟାନ୍ ଏବଂ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ଫଳରେ 2 ଜଣ ସ୍କୁଲ ପିଲାଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି। 5 ଜଣ ଆହତ ବ୍ୟକ୍ତି ବର୍ତ୍ତମାନ ବେହରମ୍ପୁର ମେଡିକାଲ କଲେଜ ହସ୍କିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ରୀଡ଼ା କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଦେଶର ଆଇନ ଓ ପ୍ରତିଷ୍ଠାନଗତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସରକାର ଜାତୀୟ ଆଣ୍ଟି ଡୋପିଂ ଆଇନ 2022 ଏବଂ ଜାତୀୟ ଆଣ୍ଟି ଡୋପିଂ ସଂଶୋଧନ ଆଇନ 2025ର କାର୍ଯ୍ୟକାରିତା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଆଇନ କ୍ରୀଡ଼ାରେ ଡୋପିଂକୁ ରୋକିବା, ଆଥଲେଟ୍ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣୀୟ ଆଣ୍ଟି ଡୋପିଂ ମାନଦଣ୍ଡ ଅନୁଯାୟୀ କ୍ରୀଡ଼ା ପ୍ରତିଯୋଗିତାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ବ୍ୟାପକ ସାମ୍ବିଧାନିକ ଭିତ୍ତିଭୂମି ପ୍ରଦାନ କରେ। ଇରାନ୍ର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ IRGC ଆଜି ସିରିଆ, କୁଏତ ଏବଂ ଓମାନରେ ଥିବା ଆମେରିକାର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର ଦାବି କରିଛି। ଇରାନ୍ର ସରକାରୀ ସମ୍ଭାଦ ସଂସ୍ଥା ଅନୁଯାୟୀ IRGC ଏକ ବିବୃତ୍ତିରେ କହିଛି, ଅପରେସନ୍ ନସ୍ର 2ର 11, 12 ଏବଂ 13 ପର୍ଯ୍ୟାୟରେ ଏହି ଆକ୍ରମଣ କରାଯାଇଛି। ସିରିଆର ଅଲ୍ ତାନଫ୍ ଅଞ୍ଚଳରେ ଥିବା ଆମେରିକାର ଏକ ସ୍ୱେଶାଲ୍ ଅପରେସନ୍ସ କମାଣ୍ଡ ସେଣ୍ଟର ଉପରେ ଇରାନ୍ ସେନା ଆକସ୍ମିକ ଭାବେ ଏହି ଆକ୍ରମଣ କରିଥିବାର ଦାବି କରାଯାଇଛି। ଏକ ପୃଥକ୍ ବିବୃତ୍ତିରେ IRGC'ର ଜନସମ୍ପର୍କ ବିଭାଗ କହିଛି, ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ କୁଏତରେ ଆମେରିକୀୟ ସେନା ଥିବା ଏକ ଘାଟିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରୋଧୀ ସର୍ବେକ୍ଷଣ ରାଡାର, ଏକାଧିକ ଅସ୍ତ୍ରଶସ୍ତ ଗୋଦାମ, 2 ହାଇମାର୍ସ ଲଞ୍ଚର ଏବଂ ଅନେକ କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଛି। ପରବର୍ତ୍ତୀ ସମୟରେ ଓମାନର ସଲମା ମାଳଭୂମିରେ ଥିବା ଏକ ନୌସେନା ସର୍ଭେଲାନ୍ସ ରାଡାର ଏବଂ ଘାନାମ ଅଞ୍ଚଳରେ ଥିବା ଆମେରିକାର ଏକ ଏୟାର ସର୍ଭେଲାନ୍ସ ରାଡାରକୁ ଇରାନ୍ ସେନା ଆକ୍ରମଣ କରି ନଷ୍ଟ କରିଦେଇଥିବାର ଦାବି କରିଛି। ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଜାପାନ ଓପନ୍ 2026 ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ୍ ନୋଜୋମି ଓକୁହାରା କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରୁ ଓହରି ଯିବା ପରେ ସିନ୍ଧୁ ୱାକଓଭର ପାଇବା ସହ ସେମିଫାଇନାଲ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ୱର 10 ନମ୍ବର ଖେଳାଳି ସିନ୍ଧୁ ଆସନ୍ତାକାଲି ଟୋକିଓର ମେଟ୍ରୋପଲିଟାନ୍ ଜିମ୍ନାସିୟମ୍ଠାରେ ବିଶ୍ୱର 4 ନମ୍ବର ମାନ୍ୟତାପ୍ରାପ୍ତ ଚୀନ୍ର ଚେନ୍ ୟୁ ଫେଇଙ୍କୁ ସେମିଫାଇନାଲ୍ରେ ଭେଟିବେ।
ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ପାଇଁ ଭାରତ ଆଜି ତା'ର 20 ଜଣିଆ ଦଳ ଘୋଷଣା କରିଛି। ଆସନ୍ତା ଅଗଷ୍ଟ 15 ରୁ 30 ତାରିଖ ପର୍ଯ୍ୟନ୍ତ ବେଲ୍ଜିୟମ୍ ଏବଂ ନେଦରଲ୍ୟାଣ୍ଡସ୍ରେ

0: ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମିଡ୍ଫିଲ୍ଡର ସଲିମା ଟେଟେ ଭାରତୀୟ ଦଳର ନେତୃତ୍ୱ ନେବେ। ଗୋଲ୍କିପର ସବିତା ଏବଂ ବିଚୁ ଦେବୀ ହାରିବାମ୍ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ରକ୍ଷଣ ଭାଗରେ ଇଶିକା ଚୌଧୁରୀ, ସୁଶୀଳା ଚାନୁ ପୁଖରାମ୍ବମ୍, ଲାଇଥନ୍ ଲୁଆଙ୍ଗି, ଜ୍ୟୋତି ଏବଂ ଶିଳ୍ପୀ ଡାବାସ୍ ସାମିଲ ଅଛନ୍ତି। ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର 7ଟି ସମେତ ଦେଶର 75ଟି ଅମୃତ ଭାରତ ଷ୍ଟେସନର କଲେ ଲୋକାର୍ପଣ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ୍ର ଆକ୍ରମଣ ଏବଂ ଜାପାନ ଓପନ୍ 2026 ବ୍ୟାଡ୍ମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପିଭି ସିନ୍ଧୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ଭାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନରେ ମୁଁ ସରିତା ସାହୁ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଓଡ଼ିଶା ବିଧାନସଭାର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷର ଉନ୍ନୟନମୂଳକ ସଫଳତା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ସଚେତକ କହିଥିଲେ ଯେ ରାଜ୍ୟ ସରକାର ସାଧାରଣ ଲୋକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭିତ୍ତିଭୂମି ବିକାଶ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ସେ ବିକଶିତ ଭାରତ 2047 ଏବଂ ବିକଶିତ ଓଡ଼ିଶା ଭିଜନ 2036କୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଏବଂ ଦୀର୍ଘମିଆଦୀ ବିକାଶ ଯୋଜନା ସମ୍ପର୍କରେ ମତ ରଖିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ତଥା ଏକ ପେଡ୍ ମା' କେ ନାମ ଅଭିଯାନ ଛଞ୍ଚାଣ ଡୁଙ୍ଗୁରିଠାରେ ପାଳିତ ହୋଇଯାଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଜିଲ୍ଲାସ୍ତରୀୟ ବନ ମହୋତ୍ସବରେ ଅତିଥି ଭାବେ ପରିବେଶବିତ୍ ଗୋରେଖନାଥ ସାହୁ ଯୋଗଦେଇ ଜଙ୍ଗଲ ଓ ପରିବେଶର ସୁରକ୍ଷା ସହ ଅଧିକରୁ ଅଧିକ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ନୂତନ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି ସହ ବୃକ୍ଷରୋପଣ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଲମତୁଲ ଓ ବହୁବସା ବନ ସୁରକ୍ଷା ସମିତିକୁ ମାନପତ୍ର ସହ 50,000 ଟଙ୍କାର ଅର୍ଥରାଶି ଦେଇ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ତେବେ ଆଗାମୀ ପିଢ଼ି ପାଇଁ ସବୁଜ ବଳୟ ସୃଷ୍ଟି ସକାଶେ ବୃକ୍ଷରୋପଣ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ ବିଶି ଆହ୍ୱାନ ଦେଇଛନ୍ତି।
3: ଆମର ଟାର୍ଗେଟ ଅଛି 4,000 ଗଛ ଲଗେଇବାର। ସମସ୍ତଙ୍କୁ ଏହି ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି। ଆଉ ଆମର ସୁବର୍ଣ୍ଣପୁର ଡିଷ୍ଟ୍ରିକ୍ଟରେ ଏହି ବର୍ଷ ଆମର ପାଖାପାଖି ଆମେ 3 ଲକ୍ଷ ଗଛ ଲଗେଇବାର ଆମର ପ୍ଲାନ୍ ଅଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ 50% ଅଲରେଡି ଗଛ ଲଗା ସରିଲାଣି। ଏ ମଧ୍ୟ ଆମର ବୃକ୍ଷରୋପଣ ବର୍ତ୍ତମାନ ଫୁଲ୍ ଫ୍ଲେଜେଡ୍ରେ ଚାଲିଛି। ଆଉ ଆମେ ପ୍ଲାନ୍ କରିଛୁ ଏହି ମାସର 20 ତାରିଖ ସୁଦ୍ଧା ଆମର ବୃକ୍ଷରୋପଣ ଆମେ କମ୍ପ୍ଲିଟ୍ କରିଦେବୁ। ଏ ବର୍ଷ ଆମେ ଏକ ପେଡ୍ ମା' କେ ନାମ 3.0 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ସେହି ଅନ୍ତର୍ଗତ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ନିଜ ମା ପାଇଁ ସମସ୍ତେ ଗୋଟେ ଗୋଟେ ଗଛ ଲଗାନ୍ତୁ ଏବଂ ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରନ୍ତୁ।
2: କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନକୁ ସଫଳ କରିବା ଦିଗରେ ସୁବର୍ଣ୍ଣପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ନୂପୁରସିଂହା ଗ୍ରାମର ଭାରତ ଭୂଷଣ ଦାସ ଜଣେ ନିଷ୍ଠାବାନ ସମାଜସେବୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଗତ 10 ବର୍ଷ ଧରି ଗ୍ରାମାଞ୍ଚଳରେ ସେ ନିରନ୍ତର ଭାବେ ନିଶା ନିବାରଣ ଓ ଜନସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ କାର୍ଯ୍ୟ କରି ଆସୁଛନ୍ତି। ଭାରତ ଭୂଷଣ ଦାସଙ୍କ ବିଶ୍ୱାସ ଯଦି ଗ୍ରାମଠାରୁ ଆରମ୍ଭ କରି ବୃହତ୍ତର ସମାଜ ମଦ, ଗଞ୍ଜେଇ ଏବଂ ଅନ୍ୟାନ୍ୟ ମାରାତ୍ମକ ନିଶାଦ୍ରବ୍ୟଠାରୁ ଦୂରେଇ ରହିବ ତେବେ ଏକ ସୁସ୍ଥ, ସଚେତନ ଓ ବିକଶିତ ସମାଜ ଗଠନ ସମ୍ଭବ ହେବ।
4: 10 ବର୍ଷ ହେଲାନ ଏ ମଦ କେନ୍ତାକି ଆମର ଗାଁରେ ବନ୍ଦ ହେବା ତାର ଯୋଜନାରେ ଥିଲି। ଏଇଟା ଗୋଟେ ଭଗବାନ ଆମର ଗାଁକେ ସୁବର୍ଣ୍ଣ ସୁଯୋଗ ଦେଲେ। ପ୍ରତ୍ୟେକ SHG ମହିଳାମାନେ ପୁରା ରେଡି ହେଇଛନ୍। ସେମାନେ ଆସିକିରି ପ୍ରଶାସନକେ କହିଲେ, ପ୍ରଶାସନ ଶୁଣିଲେ ବି ଇମିଡିଏଟ୍ କାର୍ଯ୍ୟକାରୀ ପ୍ରଶାସନ କଲେ। ସେଇଦିନ ସନ୍ଧ୍ୟାରେ ହିଁ 2 ଜଣଙ୍କୁ

ନମସ୍କାର ଶ୍ରୋତା ବନ୍ଧୁ, ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପଲ୍ଲୀ ମଞ୍ଚ କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଏବେ ସାରା ପରିବେଶ ଜଗନ୍ନାଥମୟ। ନବଦିନାତ୍ମକ ଘୋଷଯାତ୍ରାରେ ଜଗତର ନାଥ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ରଥାରୂଢ଼ ହୋଇ ପହଞ୍ଚି ସାରିଛନ୍ତି ଶରଧା ବାଲିରେ। ଏହି ଅବସରରେ ଆସନ୍ତୁ ଶୁଣିବା ଏକ ସୁନ୍ଦର ଭଜନ।

ହଁ ଶ୍ରୋତା ବନ୍ଧୁ, ବର୍ଷା ଋତୁ ଆସିସାରିଛି। ନଦୀ ନାଳ ବିଲ ପୋଖରୀ ସବୁଆଡ଼େ ପାଣି ପୂରି ଯାଇଛି। ଚାଷ ପାଇଁ ଏବେ ପରିବେଶ ଖୁବ୍ ଅନୁକୂଳ। ଅନେକ ଚାଷୀ ଚାଷ କାମ ଆରମ୍ଭ କରିଦେଲେଣି। ଚାଷୀ ଭାଇକୁ ଏବେ ଆଉ ଫୁରସତ ନାହିଁ। ଚାଷୀ ଭାଇ ତାର ଚାଷ କାମରେ ଲାଗି ପଡ଼ିଛି। ଶ୍ରୋତାବନ୍ଧୁ, ଏଇ ବର୍ଷା ଦିନେ ଘର ଚାରିପାଖ, ପୋଖରୀ ହୁଡ଼ା, ରାସ୍ତା କଡ଼ ପ୍ରଭୃତିରେ ଅନାବନା ଗଛ ବହୁତ ବଢ଼ି ଯାଇଥାଏ। ସେସବୁକୁ ଯଦି ସଫା କରାନଯାଏ ଏବଂ ପରିବେଶକୁ ପରିଚ୍ଛନ୍ନ ନ କରିବା, ତେବେ ମଶା ମାଛି, କୀଟ ପତଙ୍ଗ ଆଦି ବଂଶ ବୃଦ୍ଧି କରିବା ସହ ସରୀସୃପ ରହିବାର ଭୟ ମଧ୍ୟ ରହିଛି। ତେଣୁ ସବୁ କାମ ଭିତରେ ଆମ ପରିବେଶ ପ୍ରତି ସଚେତନ ରହି ପରିଷ୍କାର ପରିଚ୍ଛନ୍ନ ରଖିବା ଆମର ଦାୟିତ୍ୱ। ଶ୍ରୋତାବନ୍ଧୁ, ଚାଷୀ ଭାଇମାନଙ୍କ ମଧ୍ୟରୁ ଯେଉଁମାନେ କୁକୁଡ଼ା ପାଳନ କରୁଛନ୍ତି, ସେମାନେ ମଧ୍ୟ ବୈଜ୍ଞାନିକ ପଦ୍ଧତିରେ ନୂଆ ଜ୍ଞାନକୌଶଳ ପ୍ରୟୋଗ କରି ଭଲ ରୋଜଗାର କରୁଛନ୍ତି। ବୈଜ୍ଞାନିକମାନେ ଗବେଷଣା କରି ମାଂସ ପାଇଁ ଏବଂ ଅଣ୍ଡା ଦିଆ କୁକୁଡ଼ା, ଭିନ୍ନ ଭିନ୍ନ ପ୍ରଜାତିର କୁକୁଡ଼ା ଚିଆଁ ଉତ୍ପାଦନ କରୁଛନ୍ତି। ଚାଷୀ ଭାଇମାନେ ସେମାନଙ୍କ ଆବଶ୍ୟକ ଅନୁସାରେ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ କୁକୁଡ଼ା ପାଳନ କଲେ ନିଶ୍ଚୟ ଭଲ ରୋଜଗାର କରିପାରିବେ। ଏ ପ୍ରସଙ୍ଗରେ ଆଜିର ପଲ୍ଲୀ ମଞ୍ଚ କାର୍ଯ୍ୟକ୍ରମରେ ରହିଛି ଏକ ଉପାଦେୟ ଆଲୋଚନା। ଆଲୋଚନାର ବିଷୟ ହେଉଛି ବୈଜ୍ଞାନିକ ପଦ୍ଧତିରେ ଅଣ୍ଡା ଦିଆ କୁକୁଡ଼ା ପାଳନ। ବିଶେଷଜ୍ଞ ଭାବରେ ଯୋଗ ଦେଇଛନ୍ତି ଡକ୍ଟର ପ୍ରଦୀପ୍ତ କୁମାର ରଥ। ତାଙ୍କ ସହ ଆଲୋଚନାରେ ଭାଗ ନେଇଛନ୍ତି।

0: ଅମ୍ବିକା ମହାପାତ୍ର।
1: ଆଜିର କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ଅଛି ବୈଜ୍ଞାନିକ ପଦ୍ଧତିରେ ଅଣ୍ଡା ଦିଆ କୁକୁଡ଼ା ପାଳନ। ଏହି ବିଷୟରେ ବୁଝାଇ କହିବା ପାଇଁ ଆଲୋଚକ ହିସାବରେ ଆମ ଗହଣରେ ଉପସ୍ଥିତ ଅଛନ୍ତି ଟାଙ୍ଗୀ ଚୌଦ୍ୱାରର ପ୍ରାଣୀ ଚିକିତ୍ସକ ଡକ୍ଟର ପ୍ରଦୀପ୍ତ କୁମାର ରଥ। ଆସନ୍ତୁ ସାର୍, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ପଲ୍ଲୀମଞ୍ଚ କାର୍ଯ୍ୟକ୍ରମକୁ। ନମସ୍କାର।
2: ସମସ୍ତଙ୍କୁ ନମସ୍କାର।
1: ସାର୍, ଆଜି ଆମେ ଯେଉଁ ବିଷୟ ରଖିଛେ ଆଲୋଚନା ପାଇଁ ବୈଜ୍ଞାନିକ ପଦ୍ଧତିରେ ଅଣ୍ଡା ଦିଆ କୁକୁଡ଼ା ପାଳନ, ଏ ବିଷୟରେ ତ କଥା ହେବା। ତା ପୂର୍ବରୁ ଆମେ ଟିକେ ଜାଣିବା ପାଇଁ ଚାହିଁବୁ କ'ଣ ପାଇଁ ବଜାରରେ ଅଣ୍ଡାର ଚାହିଦା ସବୁବେଳେ ଅଧିକ ଥାଏ, ଏଥିରେ କ'ଣ କ'ଣ ସବୁ ପୌଷ୍ଟିକ ତତ୍ତ୍ୱ ରହିଅଛି, ଯେଉଁଟାକି ଆମେ ଶ୍ରୋତାବନ୍ଧୁମାନେ ଜାଣିବା ପାଇଁ ଚାହୁଁଛନ୍ତି।
2: ନିଶ୍ଚୟ ରୂପରେ ଖାଲି ଚାଷୀ ନୁହେଁ, ସମସ୍ତେ ଏ ବିଷୟରେ ଜାଣି ରଖିବା ଦରକାର।
1: ଆଜ୍ଞା।
2: ପ୍ରାଣୀଜ ପୁଷ୍ଟିସାର ଖାଦ୍ୟ ଗୁଡ଼ିକ ମଧ୍ୟରେ ଅଣ୍ଡା ଏକ ଦୁର୍ଲଭ ପୁଷ୍ଟିସାର ଉତ୍ସ। ଦୁର୍ଲଭ ଏଇଥିପାଇଁ କାହିଁକି ନା ଅଣ୍ଡାରେ ଥିବା ପୁଷ୍ଟିସାର ଅନ୍ୟ ସବୁ ପୁଷ୍ଟିସାର ଉତ୍ସ ଗୁଡ଼ିକର ମାନଦଣ୍ଡ ରୂପେ ବ୍ୟବହୃତ ହୋଇଥାଏ। ସବୁ ବର୍ଗ ଓ ବୟସର ଲୋକମାନଙ୍କ ପାଇଁ ଏହା ସର୍ବୋତ୍ତମ ଅଟେ। ପୁଷ୍ଟିସାର ଆମେ ଜାଣିଛେ ଶରୀର ଗଠନ, ରକ୍ଷଣାବେକ୍ଷଣ, ଶରୀରର କ୍ଷୟ ଭରଣା ପାଇଁ ନିହାତି ଆବଶ୍ୟକ। ଖାସ କରି ଆମ ରାଜ୍ୟରେ ସୁଷମ ପୁଷ୍ଟିସାର ଅଭାବରେ ଅନେକ ଲୋକ, ବିଶେଷ କରି ଶିଶୁ, ଗର୍ଭବତୀ ମହିଳା ଓ ଯୁବକ ଯୁବତୀମାନେ ବିଭିନ୍ନ ପ୍ରକାର ରୋଗରେ ମୃତ୍ୟୁବରଣ କରିଥାନ୍ତି। ଯଦି ଆମେ ପୌଷ୍ଟିକ ତତ୍ତ୍ୱ କଥା ହେବା, ତାହେଲେ ପାଖାପାଖି 57 ଗ୍ରାମର ଗୋଟେ ମଧ୍ୟମ ଆକାରର ଅଣ୍ଡାରେ 80 କ୍ୟାଲୋରିର ଶକ୍ତି ରହିଥାଏ ଏବଂ ବିଭିନ୍ନ ଭିଟାମିନ୍ ବା ଜୀବସାର, ଧାତବ ଲବଣ ସବୁ ଭରପୁର ରହିଥାଏ। ପାଖାପାଖି 6 ଗ୍ରାମର ପୁଷ୍ଟିସାର, 5.5 ଗ୍ରାମର ସ୍ନେହସାର ରହିଥାଏ। ଜୀବସାର ମଧ୍ୟରେ ଭିଟାମିନ୍ ଏ 560 ଆନ୍ତର୍ଜାତୀୟ ଏକକ, ଭିଟାମିନ୍ ଡି 50 ଆନ୍ତର୍ଜାତୀୟ ଏକକ, ତା ବାଦେ ଆଇରନ୍ ଆପଣଙ୍କର 1.5 ମିଲିଗ୍ରାମ ରହିଥାଏ, କୋଲିନ୍ 280 ମିଲିଗ୍ରାମ ରହିଥାଏ। କୋଲିନ୍ ଆମେ ଜାଣିଛେ ମସ୍ତିଷ୍କ ବିକାଶ ପାଇଁ କୋଲିନ୍ର ବହୁତ ଆବଶ୍ୟକତା ରହିଛି। ଭିଟାମିନ୍ ଏ ଚକ୍ଷୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିଟାମିନ୍ ଡି କ୍ୟାଲସିୟମ୍ ଜମା ହେବାରେ ସାହାଯ୍ୟ କରିଥାଏ, ଆମର ହାଡ଼ ଉପରେ କ୍ୟାଲସିୟମ୍ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ। ଆଇରନ୍ ଅଭାବରେ ରକ୍ତହୀନତା ହୋଇଥାଏ। ତେଣୁ ଦେଖନ୍ତୁ କେତେ ସବୁ ଜିନିଷରୁ ଅଣ୍ଡା ଆମକୁ ରକ୍ଷା କରୁଛି। ତା ବାଦେ ବିଭିନ୍ନ ପ୍ରକାର ଆଣ୍ଟି ଅକ୍ସିଡାଣ୍ଟ ଯୋଉ ଥାଏ, ଆପଣଙ୍କର ଲୁଟିନ୍, ଜିଆଜାନ୍ଥିନ୍, ସେସବୁ ଆପଣଙ୍କର ବୟସାଧିକ ଜନିତ ଚକ୍ଷୁ ସମସ୍ୟା ବା ଏଜ୍ ରିଲେଟେଡ୍ ମାକୁଲାର ଡିଜେନେରେସନ୍ ସେସବୁ ଥ୍ରୁ ମଧ୍ୟ ରୋକିପାରେ। ଅଣ୍ଡାରେ ବହୁତ ପୌଷ୍ଟିକ ତତ୍ତ୍ୱ ରହିଅଛି ଯାହା ସମସ୍ତେ ଜାଣିବା କଥା ଏବଂ ସମସ୍ତେ ପ୍ରତିଦିନ ଗୋଟେ ଦୁଇଟି ଅଣ୍ଡା ନିହାତି ଖାଇବା କଥା।
1: ଆଜ୍ଞା ସାର୍, ଏବେ ଯଦି ଜଣେ ଚାଷୀ ଅଣ୍ଡା ଦିଆ କୁକୁଡ଼ା ଚାଷ ଆରମ୍ଭ କରନ୍ତି, ସେଥିରେ କିପରି ଭବିଷ୍ୟତ ଗଢିପାରିବେ, ଚାଷରେ ଭବିଷ୍ୟତ କ'ଣ ଉଜ୍ଜଳ ହେଇପାରିବ ସେମାନଙ୍କର?
2: ନିଶ୍ଚୟ ଏହି ଚାଷରେ ଭବିଷ୍ୟତ ବହୁତ ଉଜ୍ଜଳ।
1: ଆଜ୍ଞା,
2: ଆମେ ଜାଣିଛେ ଅଣ୍ଡା ଏକ ଶସ୍ତା, ସ୍ୱାଦିଷ୍ଟ ଏବଂ ଅପମିଶ୍ରଣ ମୁକ୍ତ ସର୍ବଶ୍ରେଷ୍ଠ ପୁଷ୍ଟିସାରର ଉତ୍ସ। ତେଣୁ ଆମେ ଚାଷରେ କେତେ ଭବିଷ୍ୟତ ଅଛି ତାହା ଜାଣିବା ପାଇଁ ଆମର କେତେ ଉତ୍ପାଦନର ଆବଶ୍ୟକତା ତାହା ଜାଣି ରଖିବା ଦରକାର। ତେଣୁ ଆମେ ଯଦି ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ଅନୁମୋଦନ ଦେଖିବା, ତାହା ବାର୍ଷିକ ମୁଣ୍ଡ ପିଛା 180 ଅଣ୍ଡାର ଆବଶ୍ୟକତା ରହିଛି। ଦେଶରେ ଏବେ ଆମର ପାଖାପାଖି 106 ମୁଣ୍ଡ ପିଛା ଅଣ୍ଡା ଉପଲବ୍ଧ ରହିଛି। ଯଦି ରାଜ୍ୟରେ ଦେଖିବା 84 ଅଣ୍ଡା ମୁଣ୍ଡ ପିଛା ବାର୍ଷିକ ଉପଲବ୍ଧ ରହିଛି। ଆମର ଆବଶ୍ୟକତା ଏବଂ ଉପଲବ୍ଧର ଅନ୍ତରଟା ବହୁତ ଅଧିକା, ତେଣୁ ଅଣ୍ଡାର ଚାହିଦା ସବୁବେଳେ ଅଧିକା ରହିବ। ଏବେ ଆମେ ବହୁତ ଅଣ୍ଡା ଉତ୍ପାଦନ କରୁଛେ, ଧୀରେ ଧୀରେ ଅଣ୍ଡା ଉତ୍ପାଦନ ଓଡ଼ିଶାରେ ବଢ଼ୁଛି, ଦିନକୁ ପ୍ରାୟ 1 କୋଟିରୁ ଅଧିକ ଆମେ ଅଣ୍ଡା ଉତ୍ପାଦନ କରୁଛେ, କିନ୍ତୁ ତାହା କେତେକ ସ୍ଥାନରେ ହିଁ କେନ୍ଦ୍ରୀଭୂତ। ଯେମିତିକି ଗଞ୍ଜାମରେ ବହୁତ ଅଣ୍ଡା ଫାର୍ମ ରହିଛି, ତେଣୁ ସେଠାରେ ଅଣ୍ଡା ଉତ୍ପାଦନ ଅଧିକ ରହୁଛି। ତ ରାଜ୍ୟ ସାରା ବିଭିନ୍ନ ଫାର୍ମ ସଂଖ୍ୟା ବଢ଼ିଲେ ଏବଂ ଅଣ୍ଡା ଦିଆ କୁକୁଡ଼ା ଚାଷ ଅଧିକା ହେଲେ ସବୁ ବର୍ଗର ଲୋକମାନଙ୍କ ପାଇଁ ବର୍ଷ ସାରା ସବୁବେଳେ ଉପଲବ୍ଧ ହୋଇପାରିବ।
1: ସାର୍, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଲେୟର କୁକୁଡ଼ା କାହାକୁ କୁହାଯାଏ ଏବଂ କେଉଁ ସବୁ ପଦ୍ଧତିରେ ଏ ପ୍ରକାର କୁକୁଡ଼ା ଚାଷ କରିହେବ, ଏଇଟା ନିହାତି ଜାଣିବା କଥା, କାହିଁକିନା ଚାଷୀ ଭାଇ ଜାଣିଲେ ସିନା ସେ ଲେୟର କୁକୁଡ଼ା ଚାଷ କରିବେ।
2: ଆଜ୍ଞା, ସେ ଅଣ୍ଡା ଦିଆ କୁକୁଡ଼ାକୁ ହିଁ ଲେୟର କୁକୁଡ଼ା କୁହାଯାଏ। ତ ଏ ପ୍ରକାର କୁକୁଡ଼ା ସାଧାରଣତଃ 18ରୁ 20 ସପ୍ତାହ ବୟସ ହେଲେ ଅଣ୍ଡା ଦେବା ଆରମ୍ଭ କରିଥାନ୍ତି। ବାର୍ଷିକ 280ରୁ 300 ଅଣ୍ଡା ସେମାନେ ଦେଇଥାନ୍ତି। ତ ଯଦି ଆମେ ଦେଖିବା କ'ଣ କ'ଣ ପ୍ରଜାତି ସବୁ ବଜାରରେ ଉପଲବ୍ଧ ଅଛି, ଆପଣଙ୍କର ହ୍ୱାଇଟ୍ ଲେଘନ୍, କଳିଙ୍ଗ ବ୍ରାଉନ୍, କ୍ୟାରି ଗୋଲ୍ଡ, ଗ୍ରାମପ୍ରିୟ, ବିଭି 300, ଏସବୁ ବହୁତ ଲୋକପ୍ରିୟ ପ୍ରଜାତି ଅଣ୍ଡା ଦିଆ କୁକୁଡ଼ାର। ତ ଦୁଇ ପ୍ରକାର ବ୍ୟବସ୍ଥାରେ ଆମେ ଅଣ୍ଡା ଦିଆ କୁକୁଡ଼ା ଚାଷ କରିପାରିବା, ଯେଉଁଟାକି କମ୍ ପଇସାରେ ବାଡ଼ି ଗଣାରେ ଅଣ୍ଡା ଦିଆ କୁକୁଡ଼ା ଚାଷ କରିପାରିବା, ନହେଲେ ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ଫାର୍ମ କରିକି ତା ଦେହରେ କୁକୁଡ଼ା ରଖିକି ଚାଷ କରିପାରିବା, ଯେଉଁଟାକୁ ଇଣ୍ଟେନ୍ସିଭ୍ ହାଉସିଂ ସିଷ୍ଟମ୍ କୁହାଯାଏ। ତ ମୁଖ୍ୟତଃ ବ୍ୟବସାୟିକ ଦୃଷ୍ଟିକୋଣରୁ ଆମେ ସେହି ଇଣ୍ଟେନ୍ସିଭ୍ ହାଉସିଂ ସିଷ୍ଟମ୍ ବା ବୈଜ୍ଞାନିକ ପଦ୍ଧତିରେ ଘର କରି କୁକୁଡ଼ା ଚାଷ ଆରମ୍ଭ କରିଥାଉ। ତାହା ପୁଣି ଦୁଇ ପ୍ରକାର ହୋଇପାରେ, ଗୋଟେ ହେଉଛି ପିଞ୍ଜରାରେ କୁକୁଡ଼ା ଚାଷ, ଆଉ ଗୋଟେ ଡିପ୍ ଲିଟର ପ୍ରଣାଳୀରେ କୁକୁଡ଼ା ଚାଷ। ଡିପ୍ ଲିଟର ପ୍ରଣାଳୀରେ କ'ଣ ନା ଆମର ଚଷୁ ବା ଆପଣଙ୍କର କୁଣ୍ଡା ବା ଆପଣଙ୍କର କରତ କୁଣ୍ଡ, ଏସବୁ ଜିନିଷକୁ 2-4 ଇଞ୍ଚ ଯାଏ ଚଟାଣ ଉପରେ ବିଛାଇ ତା ଉପରେ କୁକୁଡ଼ା ଚାଷ କରାଯାଇଥାଏ, ଯାହାକି ଆପଣଙ୍କର କୁକୁଡ଼ାର ମଳର ଆର୍ଦ୍ରତାଟାକୁ ଶୋଷଣ କରିଦିଏ। ଆଉ ଯଦି ଦେଖିବା ପିଞ୍ଜରା ପ୍ରଣାଳୀ, ଏଥିରେ ଆପଣ ପିଞ୍ଜରା ଭିତରେ ଆମେ କୁକୁଡ଼ା ରଖି ଅଣ୍ଡା ଦିଏ କୁକୁଡ଼ା ଚାଷ କରିଥାଉ, ଏଥିରେ ଆପଣଙ୍କର କମ୍ କ୍ଷେତ୍ରଫଳର ଭୂମି କୁକୁଡ଼ା ପ୍ରତି ଆବଶ୍ୟକ ହୋଇଥାଏ, ମାନେ କମ୍ ଜାଗାରେ ଆମେ ଅଧିକ କୁକୁଡ଼ା ଚାଷ କରିପାରିବା।

0: ତ ବର୍ତ୍ତମାନ ସୀମିତ ଜମି ଯୋଉ ଆମର ସହରାଞ୍ଚଳରେ, ସେଥିପାଇଁ ବର୍ତ୍ତମାନ ଆପଣଙ୍କର ପିଞ୍ଜରା ପ୍ରଣାଳୀରେ କୁକୁଡ଼ା ଚାଷ ବେଶୀ ଲୋକାଦୃତ ହେଇଅଛି।
1: ଆଜ୍ଞା, ସହରାଞ୍ଚଳରେ ବେଶୀ ପିଞ୍ଜରା ଭିତରେ ରଖୁଛନ୍ତି, ଗ୍ରାମାଞ୍ଚଳରେ ସାଧାରଣତଃ ସେମାନେ
0: ବାଡ଼ିଅଗଣା ଚାଷ ବି
1: କରୁଛନ୍ତି। ବର୍ତ୍ତମାନ ଦେଖାଯାଉଛି ଯୁବପିଢି ବା ଶିକ୍ଷିତ ଯୁବପିଢି କୁକୁଡ଼ା ଚାଷକୁ ଆପଣେଇ ଭଲ ଦୁଇ ପଇସା ଲାଭ ବି କରୁଛନ୍ତି,
0: ଭଲ ଲାଭ କରିପାରିବେ,
1: ବହୁତ ବଢିଆ କଥା। ସାଧାରଣ ବର୍ତ୍ତମାନ ଯଦି ପିଲାମାନେ ଆଉ ଟିକେ ଅଧିକରୁ ଅଧିକ ଏ ଚାଷ ପ୍ରତି ଆକୃଷ୍ଟ ହେବେ ବା ଚାଷ କରିବେ କୁକୁଡ଼ା ଚାଷ, ସେମାନେ ଦୁଇ ପଇସା ରୋଜଗାର କରି ଘର ପାଖରେ ରହିପାରିବେ, ଏଇଟା ବହୁତ ବଢିଆ।
0: ନିଶ୍ଚୟ।
1: ସାଧାରଣତଃ ଯୋଉ କୁକୁଡ଼ା ଘର ବା ସେଟ୍ ଯୋଉ ଆମେ ତିଆରି କରୁଛେ, ତିଆରି କରିବା ପୂର୍ବରୁ ସ୍ଥାନ ଚୟନ ବେଳେ କଣ ସବୁ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ, ସେଇଟା ବଡ କଥା, କାହିଁକି ନା ଆମେ ସିନା ତାଙ୍କୁ ରଖିବା, ତାଙ୍କୁ ଭଲରେ ରଖିବା ଦରକାର।
0: ପ୍ରଥମେ ତ ମୁଁ କହିବି, ଯଦି ଜଣେ ଚାଷୀ ମନସ୍ଥ କରୁଛନ୍ତି କି ମୁଁ ଅଣ୍ଡା ଦେଇ କୁକୁଡ଼ା ଚାଷ କରିବି, ତାହେଲେ ସିଏ ଆମର ଯୋଉ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅଫିସର ମାନଙ୍କ ସହିତ ଆସି କଥା ହେବା ଆବଶ୍ୟକ। ପ୍ରାଣୀ ଚିକିତ୍ସକ ହେଲେ ବା ବ୍ଲକ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ହେଲେ ସେମାନଙ୍କ ସହିତ ପରାମର୍ଶ କରନ୍ତୁ, ଯୋଉଥିରେ କି ବିଭିନ୍ନ ପ୍ରକାର ଯୋଉ ଆମର ରାଜ୍ୟ ଯୋଜନା ସବୁ ରହିଛି ସେଥିରେ ସେ ହିତାଧିକାରୀ ରୂପେ ପଞ୍ଜୀକୃତ ହେଇକି ଲାଭ ନେଇପାରିବେ। ତା ବାଦେ ଆମର କିଛିଟି ମୂଳ କଥା ଜାଣିବା ଦରକାର, ଯେପରିକି ଆପଣଙ୍କର ସେ ଯୋଉ ଜାଗାଟି ଆପଣଙ୍କର ଜନବସତି ଠାରୁ ଅନ୍ତତଃ 500 meter ଦୂରତାରେ ରହିବା ଦରକାର, ଜନବସତି ପାଖରେ ହେଲେ ଅସୁବିଧା ଅଛି। ଦ୍ୱିତୀୟ କଥା ହେଲା ଉଚ୍ଚ ଜାଗା ହୋଇଥିବା ଦରକାର, ଯୋଉଠି ପାଣି ଜମୁ ନଥିବ, ସେଠି ଆପଣଙ୍କର ବିଜୁଳି ଏବଂ ବିଶୁଦ୍ଧ ଜଳର ଉପଲବ୍ଧି ଥିବ, ସେଠି ମିଳିପାରୁଥିବ, ତାପରେ ଆପଣଙ୍କ ସମସ୍ତ ପ୍ରକାରର ପରିବହନ ବ୍ୟବସ୍ଥା ସେଠି ରହିପାରୁଥିବ, ତ ଏଇସବୁ ଜିନିଷକୁ ସେମାନେ ଦୃଷ୍ଟି ଦେବା ଦରକାର।
1: ବହୁତ ବଢିଆ କଥା ସାର, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ସ୍ଥାନ ଚୟନ ପରେ କୁକୁଡ଼ା ଘର ବା ସେଡ୍ ତିଆରି ବିଷୟରେ ଚାଷୀଟି କଣ ସବୁ ଜାଣି ରଖିବା ଦରକାର ଓ କୁକୁଡ଼ା ଘରର ସଂଖ୍ୟା ଏବଂ କ୍ଷେତ୍ରଫଳ କିପରି ନିର୍ଣ୍ଣୟ କରାଯାଏ, ଏ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
0: ହଁ, ଏଇଟା ଚାଷୀ ନିହାତି ଜାଣିବା ଦରକାର। ଆପଣଙ୍କର ପ୍ରଥମ କଥା ହେଉଛି କୁକୁଡ଼ା ଘରର ଆମର ଯୋଉ ଲମ୍ବ ଅକ୍ଷ ତାହା ସବୁବେଳେ ପୂର୍ବ ପଶ୍ଚିମ ଦିଗ ହେଇ ରହିବା ଦରକାର, ଯାହାଦ୍ୱାରା କି ଆପଣଙ୍କ ସିଧାସଳଖ ଖରା ବାଜିବ ନାହିଁ ଫାର୍ମକୁ। ତା ବାଦେ ଆପଣଙ୍କର କୁକୁଡ଼ା ଘରର ଆଉ ଯୋଉ ଦୁଇ ପାର୍ଶ୍ୱ ସେଟାକୁ ଆମେ ଖୋଲା ରଖିଥାଉ, ତାର ଜାଲି ଆବଦ୍ଧ କରିଥାଉ, କାନ୍ଥ କରିନଥାଉ, ଉତ୍ତର ଦକ୍ଷିଣ ପାର୍ଶ୍ୱଟାକୁ କାନ୍ଥ କରିନଥାଉ। କ'ଣ ପାଇଁ ନା ଆମର କୁକୁଡ଼ା ଘରେ ଟିକେ ବାୟୁ ଚଳାଚଳ ଅଧିକ ଆବଶ୍ୟକ ହୋଇଥାଏ, ଭେଣ୍ଟିଲେସନ୍ ଅଧିକା ଦରକାର ପଡ଼ିଥାଏ। ଯଦି ଦେଖିବା କୁକୁଡ଼ା ଘରର ଲମ୍ବ, ତ ସେ ଲମ୍ବଟା ଆପଣଙ୍କର କେତୋଟି କୁକୁଡ଼ା, ଆପଣଙ୍କର କେତେ କ୍ଷମତା ବିଶିଷ୍ଟ କୁକୁଡ଼ା ଫାର୍ମ କରୁଛନ୍ତି, କୋଉ ପଦ୍ଧତିରେ ପାଳନ କରୁଛନ୍ତି, ତ ଏସବୁ ଉପରେ ନିର୍ଭର ପଡ଼ିଥାଏ। କିନ୍ତୁ ଚଉଡ଼ା ଆପଣଙ୍କର 9 meter ବା 30 ft କେବେ ବି ଅଧିକା ହେବ ନାହିଁ, ଅଧିକା ହେଲେ ଆପଣଙ୍କର ଅଧିକ ଆମୋନିଆ ଉତ୍ପାଦନ ହୋଇକି ବିଭିନ୍ନ ପ୍ରକାର ଆପଣଙ୍କର ରୋଗ ସମସ୍ୟା ସୃଷ୍ଟି କରିଥାଏ। କ୍ଷେତ୍ରଫଳ ବିଷୟରେ ଆଉ ଟିକେ କହିବି, ଯେମିତିକି ଆପଣଙ୍କ 2D ପ୍ରଣାଳୀ ମୁଁ କହିଥିଲି, ଡିପ୍ ଲିଟର ଓ ଆପଣଙ୍କର ପିଞ୍ଜରା ପ୍ରଣାଳୀ, ତ ଆମର କୁକୁଡ଼ା ପ୍ରତି ଆମେ ଯଦି ଦେଖିବା ଡିପ୍ ଲିଟର ପ୍ରଣାଳୀରେ ଯୋଉଠି ଆପଣଙ୍କର 2 square feet ଜାଗା ଆବଶ୍ୟକ ପଡୁଛି, ସେଇଠି ଆମ ପିଞ୍ଜରା ପ୍ରଣାଳୀରେ 0.5 square feet ମଧ୍ୟ କମ୍ ଜାଗାରେ ଗୋଟେ କୁକୁଡ଼ା ରହିପାରିବ। ତ ସେଇଥିପାଇଁ କମ୍ ଜାଗାରେ ଅଧିକ କୁକୁଡ଼ା ରଖିକି ଅଧିକ ଉତ୍ପାଦନ କରିବା ପାଇଁ ପିଞ୍ଜରା ପ୍ରଣାଳୀଟା ସବୁଠୁ ଭଲ। ବିଶେଷ କରି ବ୍ୟବସାୟ ଭିତ୍ତିକ କୁକୁଡ଼ା ଚାଷ କରିବା ପାଇଁ ହେଲେ ପିଞ୍ଜରା ପ୍ରଣାଳୀରେ କଲେ ଆମେ କମ୍ ଜାଗାରେ ଅଧିକ କୁକୁଡ଼ା ରଖି ଅଧିକ ଲାଭ ପାଇପାରିବା।
1: ଆଜ୍ଞା, ସାର ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଏଇ ଅଣ୍ଡା ଦିଆ କୁକୁଡ଼ା ଚାଷରେ କେଉଁ କେଉଁ ବିଷୟ ସବୁ ଉପରେ ଗୁରୁତ୍ୱ ନ ଦେଲେ ଚାଷୀର କ୍ଷତିର ଆଶଙ୍କା ସୃଷ୍ଟି ହୋଇଥାଏ, ସେ ପ୍ରତି ଟିକେ ଧ୍ୟାନ ଦେବା ଦରକାର, ଆଉ ସେ ବିଷୟ ଟିକେ ବୁଝାଇ କୁହନ୍ତୁ।
0: ପ୍ରଥମ କଥା ତ ହେଉଛି ଆମର ଯୋଉଟାକି ସ୍ୱାସ୍ଥ୍ୟ କଥା ଆମେ ଯଦି ଦେଖିବା, ସଂକ୍ରାମକ ରୋଗ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ, ସେଥିପାଇଁ ନିୟମିତ ଟୀକାକରଣ କରିବା ଦରକାର, କୃମିନାଶକ ଦେବା ଦରକାର ଏବଂ କିଛି ସାଧାରଣ ଔଷଧ ଫାର୍ମରେ ସବୁବେଳେ ରଖିବା ଦରକାର। ଦ୍ୱିତୀୟ କଥା ହେଉଛି ଦାନା, ଆମେ ଫାର୍ମ ପରିଚାଳନାର 70% ଅଧିକ ଖର୍ଚ୍ଚ ଆମର ଦାନାରେ ଖର୍ଚ୍ଚ ହୋଇଥାଏ, ତେଣୁ କୋଉ ବୟସର ଏବଂ କେତେ ଓଜନର କୁକୁଡ଼ାକୁ କେତେ ଦାନା ଦେବା ଦରକାର ତାହା ସଠିକ୍ ରୂପେ ଆମେ ଜାଣିକି ସେମିତି ଦାନା ଦେବା ଦରକାର, ନହେଲେ ଆମେ କ୍ଷତି ସହିବା। ତୃତୀୟ କଥା ହେଉଛି ଆବର୍ଜନା ପରିଚାଳନା, ତ ଆବର୍ଜନା ପରିଚାଳନା ଫାର୍ମରେ ବହୁତ ଆବର୍ଜନା ସୃଷ୍ଟି ହୁଏ, ସେ ଆବର୍ଜନା ପାଇଁ ଆମେ ବିଭିନ୍ନ ପିଟ୍ କରିକି ବା କମ୍ପୋଷ୍ଟିଂ କରିକି ଆବର୍ଜନା ପରିଚାଳନା କରିବାକୁ ପଡିବ, ନହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବ ଏବଂ କ୍ଷତି ଲାଭ ସହିବ। ଚତୁର୍ଥ କଥା ହେଉଛି ଶ୍ରମିକ, ଆଜିକା ଯୁଗରେ ବର୍ତ୍ତମାନ ଶ୍ରମିକ ହେଉଛି ସବୁଠୁ ଗୋଟେ ବଡ଼
1: ସମସ୍ୟା,
0: ତେଣୁ ସେଥିପାଇଁ ଆମେ ସ୍ଥାନୀୟ ଶ୍ରମିକଙ୍କୁ ଚୟନ କଲେ ସେମାନେ 2 paisa ରୋଜଗାର ବି କରିପାରିବେ ଏବଂ ଆମେ କମ୍ ପଇସାରେ ଶ୍ରମିକ
1: ପାଇପାରିବା। ସାର ଆଉ ଗୋଟେ କଥା ବୁଝାଇ କୁହନ୍ତୁ, କେଉଁ ସବୁ ଉପାୟରେ ଫାର୍ମରେ ଜୈବ ନିରାପତ୍ତା ସ୍ଥାପନ କରାଯାଇପାରିବ?
0: ନିଶ୍ଚୟ, ଏଇ ଯୋଉ ସଂକ୍ରାମକ ରୋଗ କହିଲି, ଜୈବ ନିରାପତ୍ତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ସଂକ୍ରାମକ ରୋଗକୁ ରୋକିବା ପାଇଁ। 3 ସ୍ତରରେ ଆମେ ଜୈବ ନିରାପତ୍ତା ବା ବାୟୋ ସିକ୍ୟୁରିଟି ଆମେ ଫାର୍ମରେ ପରିଚାଳନା କରିଥାଉ, ସ୍ଥାପନ କରିଥାଉ। ପ୍ରଥମେ ହେଉଛି ବାହାରର ସଂକ୍ରମଣ କେମିତି ଫାର୍ମକୁ ନ ପଶିବ, ଦ୍ୱିତୀୟ ହେଉଛି ଯଦି ଫାର୍ମରେ ସଂକ୍ରମଣ ଆସିଗଲା ତାହେଲେ ଆମେ ସଂକ୍ରମିତ ଏବଂ ସୁସ୍ଥ 2 ପ୍ରକାରର କୁକୁଡ଼ାକୁ କେମିତି ଅଲଗା କରି ରଖିବା,
1: ସେଇଟା ବଡ଼।

0: କଥା
1: ବଡ କଥା। ତୃତୀୟ ହଉଛି ଯଦି ସଂକ୍ରମଣ ଫାର୍ମରେ ଅଛି ବାହାରକୁ କେମିତି ନ ବ୍ୟାପିବ, ଅଲଗା ଫାର୍ମକୁ ନ ବ୍ୟାପିବ। ତ ଏଇ ତିନୋଟି ଜିନିଷ ଆମକୁ ଦେଖିବାକୁ ପଡେ, ଯୋଉଥିରେ କି ଆମେ କିଛିଟା ନେଇଥାଉ, ଆମେ ତା ଦେହରେ କଣ କରିଥାଉ, ଆମେ ଆପଣଙ୍କର ଫୁଟ ଡିପ୍ ରଖାଯାଏ ବା ପାଦ ଧୋଇବା ପାତ୍ର ରଖାଯାଏ ପ୍ରତି ପ୍ରବେଶ ଓ ଆପଣଙ୍କର ପ୍ରସ୍ଥାନ ଦ୍ୱାରରେ ଆମେ ଫୁଟ ଡିପ୍ ରଖିଥାଉ। ଆପଣଙ୍କ ଲିଟର ଖରାପ ହେଇଗଲେ ବା ଲିଟରରେ ଆଦ୍ରତା ବଢ଼ିଗଲେ ତାହା ଆମୋନିଆ ସୃଷ୍ଟି କରି ସମସ୍ୟା କରିଥାଏ, ତେଣୁ ସେଥିପାଇଁ ଆମେ ପ୍ରତିଦିନ ଲିଟରକୁ ଓଲଟାଇବା ଦରକାର, ତାକୁ ରେକିଂ କୁହାଯାଏ। ତା ସହିତ ଆମେ 100 ବର୍ଗ ଫୁଟରେ 1 କେଜି ସୁପର ଫସ୍ଫେଟ୍ ମଧ୍ୟ ବ୍ୟବହାର କରିପାରିବା। ତା ବାଦେ ଘରକୁ ଆପଣ ଯୋଉ ଫାର୍ମର ଘରକୁ ସଫା କରିବା ପାଇଁ, ଚଟାଣକୁ ସଫା କରିବା ପାଇଁ ଗରମ ପାଣିରେ ଡିଟର୍ଜେଣ୍ଟ ଆମେ ବ୍ୟବହାର କରିପାରିବା। ବିଭିନ୍ନ ପ୍ରକାର କୀଟନାଶକ ବ୍ୟବହାର କରାଯାଏ ଫାର୍ମରେ, ଯେମିତିକି ମାଲାଥିଅନ, ସେଭିନ୍, ଏସବୁ କୀଟନାଶକ ବ୍ୟବହାର କରାଯାଏ। ଏହିସବୁ ଉପାୟରେ ଆମେ ଜୈବ ନିରାପତ୍ତା ଫାର୍ମରେ ପରିଚାଳନା କରିପାରିବା।
0: ସବୁଠୁ ବଡ କଥା ହେଲା, ଆମେ ଯେତେବେଳେ କୁକୁଡ଼ା ଗୋଟେ ତାର ଆକ୍ରାନ୍ତ ହେଉଛି କୌଣସି ରୋଗରେ, ତାକୁ ଅଲଗା କରିଦେଇ ଭଲ କୁକୁଡ଼ା ମାନେ ତା ଦୂରେଇ ଦବା, କାରଣ ତା ମାଧ୍ୟମରେ ତାର ଯୋଉ ରୋଗଟା ଥିବ ଅଲଗା କୁକୁଡ଼ାଙ୍କୁ ବି ସେ ଯାଇପାରିବ।
1: ଆଜ୍ଞା, ସେଇଟାକୁ ଆଇସୋଲେସନ କୁହାଯାଏ। ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛୋଟ ଚାଷୀମାନେ ମଧ୍ୟ ଯୋଉମାନେ 100 କୁକୁଡ଼ା 50 କୁକୁଡ଼ା ରଖୁଛନ୍ତି, ସେମାନେ ମଧ୍ୟ ଜାଣିବା ଦରକାର କି ଯୋଉ କୁକୁଡ଼ା ଆମ ରୋଗାକ୍ରାନ୍ତ ହେଇଯାଉଛି ସେ କୁକୁଡ଼ାକୁ ଆମେ ସୁସ୍ଥ କୁକୁଡ଼ା ଠାରୁ ଅଲଗା କରୁ
0: ନିଶ୍ଚିତ ଭାବରେ, କାହିଁକିନା ଅଲଗା କୁକୁଡ଼ା ବି ଆକ୍ରାନ୍ତ ହେଇଯିବେ।
1: ଆଜ୍ଞା,
0: ସାଧାରଣତଃ ଆଉ ଗୋଟେ ମନକ ପ୍ରଶ୍ନ ଆସୁଛି, ଏଇ ଯୋଉ ଅଣ୍ଡା ଦିଆ କୁକୁଡ଼ା, ଅଣ୍ଡା ଦେଉଥିବା କୁକୁଡ଼ା ମାନଙ୍କୁ କି ପ୍ରକାର କେତେ ଦାନା ଦିଆଯାଇଥାଏ ସାଧାରଣ?
1: ଯେମିତି ମୁଁ କହିଲି, ଦାନା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ ଫାର୍ମରେ ଲାଭ ପାଇବା ପାଇଁ କି। ଆମେ ବାଡ଼ି ଗଣାରେ ଯେତେବେଳେ କୁକୁଡ଼ା ଚାଷ କରୁଛେ ସେତେବେଳେ କୁକୁଡ଼ାମାନେ ପରିବେଶରୁ ବହୁତ ପୌଷ୍ଟିକ ତତ୍ତ୍ୱ ପାଇଯାଉଛନ୍ତି, କିନ୍ତୁ ଯେତେବେଳେ ଆମେ ଫାର୍ମରେ ବ୍ୟବସାୟିକ ଭିତ୍ତିରେ କୁକୁଡ଼ା ଘର କରି ରଖୁଛେ ସେମାନେ ପରିବେଶରୁ କିଛି ପୌଷ୍ଟିକ ତତ୍ତ୍ୱ ପାଆନ୍ତି, ସବୁ ପ୍ରକାର ପୌଷ୍ଟିକ ତତ୍ତ୍ୱ ଆମକୁ ଦାନାରେ ହିଁ ଦେବାକୁ ପଡ଼ିଥାଏ, ସେଥିପାଇଁ ଦାନାରେ ଖର୍ଚ୍ଚ ମଧ୍ୟ ଅଧିକ ହୋଇଥାଏ। ଯଦି ଦେଖିବା ଆମେ ଓଜନ ହିସାବରେ, ତ ଗୋଟେ କୁକୁଡ଼ା ଯେତେବେଳେ 18ରୁ 20 ସପ୍ତାହର ବୟସରେ ଅଣ୍ଡା ଦେବା ଆରମ୍ଭ କରିଥାଏ ସେତେବେଳେ ତାର ଓଜନ 1200ରୁ 1300 ଗ୍ରାମ ହୋଇଥାଏ, ଯୋଉଟା ବଢି ବଢି ବଢି ବଢି ଧୀରେ ଧୀରେ 1800 ଗ୍ରାମ ଯାଏ ଯାଏ। ତ ସେହି ସମୟରେ ପାଖାପାଖି 110 ଗ୍ରାମର ଦାନା ସେମାନେ ଖାଇଥାନ୍ତି, ଯୋଉଥିରେ 295 କିଲୋକାଲୋରିର ଶକ୍ତି ଆବଶ୍ୟକ ହୋଇଥାଏ ଏବଂ ଆପଣଙ୍କର ପୁଷ୍ଟିସାର 19 ଗ୍ରାମର ରହିଥାଏ ସେଥିରେ। ତା ବାଦେ ଆପଣଙ୍କର ବିଭିନ୍ନ ପ୍ରକାରର ଜୀବସାର, ଭିଟାମିନ, ଆମାଇନୋ ଏସିଡ୍, ମିନେରାଲ, ଖଣିଜ ଲବଣ ଏସବୁ ତାଙ୍କୁ ଦାନାରେ ଦେବାକୁ ପଡ଼ିଥାଏ। ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ବା BIS ଏବଂ NRC ନ୍ୟାସନାଲ ରିସର୍ଚ୍ଚ କାଉନସିଲ୍ ସେମାନଙ୍କ ଅନୁମୋଦନ କ୍ରମେ କୋଉ ବର୍ଗର କୁକୁଡ଼ାକୁ କେତେ ଦାନା ଦିଆଯିବ, କି ପ୍ରକାର ଦାନା ଦିଆଯିବ, ତାହାକୁ ଆମେ ସେହି ଅନୁସାରେ ଦାନା ଦେବା ଦରକାର।
0: ସାଧାରଣତଃ ସେହି ଅନୁସାରେ ଦାନା ଦେଲେ କୁକୁଡ଼ାର ସ୍ୱାସ୍ଥ୍ୟ ଠିକ ରହିବ, ଆଉ ଯେ ଅଣ୍ଡା ଦେବା କ୍ଷମତା ବି ଠିକ ରହିବ, ତାଦ୍ୱାରା କୁକୁଡ଼ା ଆମର ତାଙ୍କର ସବୁ ପ୍ରକାର ଠିକଠାକ ଚାଲିବ। ତାଙ୍କ ଖାଦ୍ୟ ହେଲା ତାଙ୍କର ଜୀବନ।
1: ଆଜ୍ଞା,
0: କେଉଁ କେଉଁ ରୋଗ ପାଇଁ କୁକୁଡ଼ାମାନଙ୍କୁ ଟୀକାକରଣ କରାଯାଇଥାଏ, ଏଇଟା ବଡ଼ କଥା, କାହିଁକିନା ଟୀକାକରଣ ଯଦି ଆମେ କରୁଥିବା, ଏଇ ଯୋଉ କୁକୁଡ଼ାମାନଙ୍କର ଯୋଉ ରୋଗ ହେଉଛି କି ଦେହ ଖରାପ ହେଉଛି ସେ ହେଇନଥାଏ।
1: ଆଜ୍ଞା,
0: ସେ ବିଷୟରେ ପରାମର୍ଶ ଦିଅନ୍ତୁ।
1: ଟୀକାକରଣ ନିହାତି ଗୁରୁତ୍ୱପୂର୍ଣ୍ଣ, ଆମେ ସମସ୍ତେ ଜାଣିଛେ।
0: ଆଜ୍ଞା,
1: ବିଭିନ୍ନ ପ୍ରକାର ରୋଗ, ଗୁରୁତ୍ୱପୂର୍ଣ୍ଣ ରୋଗ ସବୁ ରହିଛି ଯୋଉଟାକି ଆମର ଅଣ୍ଡା ଦେଇ କୁକୁଡ଼ାମାନଙ୍କୁ ହେଇଥାଏ, ଯୋଉଥିରେ ପ୍ରଥମେ ଆସୁଛି ରାନୀକ୍ଷେତ ରୋଗ, ତାପରେ ଆପଣ ଗୁମ୍ବର ରୋଗ ବା IBD ରୋଗ, ତାପରେ ଇନଫେକ୍ସିୟସ୍ ବ୍ରୋଙ୍କାଇଟିସ୍, କୁକୁଡ଼ା ବସନ୍ତ ରୋଗ, ଏସବୁ ରୋଗ ପାଇଁ ଟୀକାକରଣ ହୋଇଥାଏ। ତ ଯଦି ଆମେ ସୂଚୀ ଟୀକାକରଣ ସୂଚୀ ଦେଖିବା, ତାହେଲେ ପ୍ରଥମ ଦିନ ଆମେ ମ୍ୟାରେକ୍ ରୋଗ ପାଇଁ କି ଚମଡ଼ା ତଳେ ଇଞ୍ଜେକ୍ସନରେ ମ୍ୟାରେକ୍ ରୋଗର ଟୀକା ଦିଆଯାଇଥାଏ। ପ୍ରଥମ ସପ୍ତାହ ବା 7 ଦିନ ହୋଇଗଲେ ଆମେ ତାକୁ ରାନୀକ୍ଷେତ ରୋଗ ପାଇଁ ଟୀକା 1 ବୁନ୍ଦା ଆମେ ଆଖିରେ ଟୀକାକରଣ ଦେଇପାରିବା। ଦ୍ୱିତୀୟ ସପ୍ତାହରେ ଆମେ ଗୁମ୍ବର ରୋଗ ପାଇଁ ଦେବା 14 ଦିନରେ, 24 ଦିନରେ ଗୁମ୍ବର ରୋଗ ପାଇଁ ପୁଣି ଥରେ ଟୀକାକରଣ ଦିଆଯାଇଥାଏ। ଚତୁର୍ଥ ସପ୍ତାହରେ ରାଣୀକ୍ଷେତ ରୋଗ ପାଇଁ କି ପାଣିରେ ପୁଣି ଥରେ ଟୀକାକରଣ କରାଯାଇଥାଏ। ଷଷ୍ଠ ସପ୍ତାହରେ କୁକୁଡ଼ା ବସନ୍ତ ରୋଗ ପାଇଁ କି ଆମେ ଟୀକାକରଣ କରିଥାଉ। ତାପରେ 16 ସପ୍ତାହରେ ଆମେ IBD ରୋଗ ପାଇଁ କି, ଆଉ ଆପଣଙ୍କର ରାଣୀକ୍ଷେତ ରୋଗ ପାଇଁ କି ଲାଷ୍ଟଟା ଭ୍ୟାକ୍ସିନ୍ କରାଯାଇଥାଏ। 35 ସପ୍ତାହ ହେଇଗଲେ ପ୍ରତି 8 ସପ୍ତାହକୁ ଥରେ ବା 2 ମାସକୁ ଥରେ ଆମକୁ ସେଇ IBD ରୋଗ ଏବଂ ରାନୀକ୍ଷେତ ରୋଗ ପାଇଁ କି ଟୀକାକରଣ ପାଣିରେ ଆମେ ଲାସୋଟା ଟୀକା ଦିଆଯାଇଥାଏ।
0: ଯଦି ଆମେ ସାଧାରଣ ଏଇ ଟୀକାକରଣ କରିଥିବା, ଆମେ କୁକୁଡ଼ାମାନଙ୍କର ଦେହ ଠିକ ରହିବ ଆଉ ତାଙ୍କ ରୋଗଗ୍ରସ୍ତ ହେବେ ନାହିଁ ମୂଳରୁ ଯଦି ଟୀକାକରଣ ଆମେ କରିବା। ସବୁଠୁ ବଡ କଥା ଶ୍ରୋତା ବନ୍ଧୁ, ଆମେ ଟୀକାକରଣ ନିହାତି କରିବା ଦରକାର। ଯେଉଁ ରୋଗ ପାଇଁ ଯୋଉ ଟୀକା ରହିଲା, ଆମେ ତାର ପ୍ରଥମରୁ ଯଦି ଟୀକାକରଣ କରିଦେଇଥିବା, ଆଗାମୀ କି ଆମର କିଛି ଖର୍ଚ୍ଚ ହେବ ନାହିଁ, ଆଉ ଆମେ 2 ପଇସା ଲାଭ ପାଇଁ କୁକୁଡ଼ା ଚାଷ କରୁଛନ୍ତି, ତେଣୁ ଯଦି ଲାଭ ପାଇବା ତାହେଲେ ଆମେ ଜାଣିଲେ ଆମ ଚାଷର ଲାଭ ହେଲା। ଯଦି ଆମେ ଟୀକାକରଣ କରିଦେଇଥିବା ଆମର କ୍ଷତି ଆଉ ହେବ ନାହିଁ, ଆମେ ଲାଭ ନିଶ୍ଚିତ ପାଇବା। ସାର୍, ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ସାଧାରଣତଃ ଯୋଉ ଚାଷୀ ଭାଇମାନେ ଚାଷ କରୁଛନ୍ତି, କୁକୁଡ଼ା ପାଳନ କରୁଛନ୍ତି, ଏହି ହିତାଧିକାରୀମାନଙ୍କ ପାଇଁ କ'ଣ ସବୁ ସରକାରୀ ଯୋଜନା ରହିଅଛି? ସେ ବିଷୟ ନିହାତି ଜାଣିବା ଦରକାର। ଜାଣିଲେ ସିନା ଆଗକୁ ସେମାନେ ପଦକ୍ଷେପ ନେଇପାରିବେ କି ସେମାନେ ଜାଣିଲେ ସେଇ ସୁଯୋଗ ସୁବିଧା ସୁଯୋଗ କେମିତି କଣ ପାଇବେ, ଯୋଗାଯୋଗ କରିପାରିବେ।
1: ଆଜ୍ଞା, ଯେମିତି ମୁଁ କହିଲି ଆପଣ ଆମର ଯୋଉ ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହିତ ସମ୍ପର୍କ କଲେ ଆପଣ ବିସ୍ତାର

0: ଏ ବିଷୟରେ ବି ଜାଣିପାରିବେ।
1: ପ୍ରଥମରୁ କହୁଥିଲେ
0: ଆଜ୍ଞା, ମୁଁ ଏଠି କହି ରଖେ ଆଉ ଥରେ, ଆପଣଙ୍କର ରାଜ୍ୟ ଯୋଜନାରେ ଆମେ 1000, 2000, 3000 ଏବଂ 4000 କ୍ଷମତା ବିଶିଷ୍ଟ ଅଣ୍ଡା ଦିଆ କୁକୁଡ଼ା ଚାଷ ପାଇଁକି ଆମର ଚାଷୀମାନେ ପଞ୍ଜୀକୃତ ହୋଇପାରିବେ। ତ ସେଥିରେ ଆପଣଙ୍କର ଯଦି ଦେଖିବା ଆମେ 50-60% ଆପଣଙ୍କର ଆର୍ଥିକ ସହାୟତା ବା ସବସିଡି ରହିଅଛି। ତ 60% ପାଇଁ କେଉଁମାନେ ଯୋଗ୍ୟ ନା, ଆପଣଙ୍କର ଯଦି ମହିଳା ହୋଇଥିବେ କିମ୍ବା ଅନୁସୂଚିତ ଜାତି ଜନଜାତିର ବ୍ୟକ୍ତି ହୋଇଥିବେ କିମ୍ବା ଆପଣ ଦିବ୍ୟାଙ୍ଗ ହୋଇଥିବେ କିମ୍ବା ତୃତୀୟ ଲିଙ୍ଗ ହୋଇଥିବେ, ତାହେଲେ ଆପଣ 60% ଯାଏଁ ଆର୍ଥିକ ସହାୟତା ପାଇଁ ଯୋଗ୍ୟ। ଯଦି ସାଧାରଣ ବର୍ଗର ପୁରୁଷ ହୋଇଥିବେ ତାହେଲେ ଆପଣ 50% ଆପଣ ପାଇବେ ଆର୍ଥିକ ସହାୟତା। ତ ଯଦି ଦେଖିବା ଆମର 1000 ଅଣ୍ଡାଦିଆ କୁକୁଡ଼ା ପାଳନର ଯେଉଁ ପ୍ରକଳ୍ପ ମୂଲ୍ୟ ବା ପ୍ରୋଜେକ୍ଟ କଷ୍ଟ ୟୁନିଟ୍ କଷ୍ଟ ଅଛି ସେଟା 8,22,500 ଟଙ୍କା। ତ ସେଥିରେ ଆପଣ ଯଦି 60% ପାଉଛନ୍ତି ତାହେଲେ ଆପଣ ପାଖାପାଖି 4,93,500 ଟଙ୍କା ଆପଣ ସବସିଡି ପାଉଛନ୍ତି। ଆଉ ଯଦି ଆପଣ ସାଧାରଣ ବର୍ଗର ପୁରୁଷ ହୋଇଥିବେ ତାହେଲେ 4,11,250 ଟଙ୍କାର ସବସିଡି ପାଉଛନ୍ତି। ତା ବାଦେ ଯଦି ଆପଣ ବଡ଼ ଫାର୍ମ କରିବାକୁ ଚାହୁଁଛନ୍ତି ଅଣ୍ଡାଦିଆ କୁକୁଡ଼ାର 10,000 କୁକୁଡ଼ା ଆହୁରି ବଡ଼ ଫାର୍ମ କରିବାକୁ ଚାହୁଁଛନ୍ତି ତାହେଲେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆପଣ ତାଧିରେ ଆପ୍ଲାଏ କରିପାରିବେ, ଗୋ ସୁଗମ ପୋର୍ଟାଲରେ ଆପ୍ଲାଏ କରିପାରିବେ।
1: ଆଜ୍ଞା, ବହୁତ ବଢିଆ କଥା। ଆମର ଶ୍ରୋତା ବନ୍ଧୁ ଯଦି ଏଇ ଗୋ ସୁଗମ ପୋର୍ଟାଲରେ ଆବେଦନ କରୁଛନ୍ତି ତାହେଲେ ନିଶ୍ଚିତ ଭାବରେ ସେ ତାଙ୍କର ସରକାରୀ ଯୋଜନା ଯେଉଁ ସବୁ ଅଛି ତାଙ୍କର ସୁବିଧା ସେମାନେ ପାଇପାରିବେ। ସାଧାରଣତଃ ଶ୍ରୋତା ବନ୍ଧୁମାନଙ୍କୁ ଏତିକି ଅନୁରୋଧ, ସେମାନେ ସବୁ କଥାକୁ ବା ଯୋଉ ସରକାରଙ୍କର ଯୋଜନା ଅଛି ସେ କେମିତି କ'ଣ ଯୋଗାଯୋଗ କରି ତାକୁ ପାଇବେ, ସାଧାରଣତଃ ନିକଟସ୍ଥ ପ୍ରାଣୀ ଚିକିତ୍ସା ଯୋଉ କେନ୍ଦ୍ର ଅଛି ସେଠିକି ଯାଇକି ସେଠି ଯୋଗାଯୋଗ କଲେ ନିଶ୍ଚିତ ଭାବରେ ଜାଣିପାରିବେ। ସାର୍, ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଏଇ ବୈଜ୍ଞାନିକ ପଦ୍ଧତିରେ ଅଣ୍ଡାଦିଆ କୁକୁଡ଼ା ପାଳନ ବିଷୟରେ ଆଉ କ'ଣ ପରାମର୍ଶ ଦେବେ ସେମାନେ ନିହାତି ଆହୁରି ଜାଣିବା ଦରକାର।
0: ପ୍ରଥମେ ଆମେ ଜାଣିବା ଦରକାର କି ଆମର ଯେମିତି ଅଣ୍ଡାଦିଆ କୁକୁଡ଼ା ଚାଷ ଆମେ କରୁଛେ ତ ଆମେ କୋଉ ପ୍ରକାର ଚାଷ କରିବା ଦରକାର। ଆମେ ବାଡ଼ି ଅଗଣାରେ ଚାଷ କରିବା ଦରକାର ନା ଆମେ ବ୍ୟବସାୟ ଭିତ୍ତିକରେ ଘର କରିକି ଚାଷ କରିବା ଦରକାର? ତ ଯଦି ଆମର ଅଲଗା ରୋଜଗାରର ଉତ୍ସ ଅଛି ତାହେଲେ ଆମେ ସେଟା ବାଡ଼ି ଅଗଣା କୁକୁଡ଼ା ଚାଷ ଅଳ୍ପ 50-100 କୁକୁଡ଼ା ରଖି କରିପାରିବା। ଯଦି ଆମେ ସମ୍ପୂର୍ଣ୍ଣ ରୂପେ ସେଇଥିରୁ ହିଁ ରୋଜଗାର ପାଇବା ପାଇଁ ଚାହୁଁଛେ, ଯେମିତିକି ଆପଣଙ୍କର ଶିକ୍ଷିତ ଯୁବକ ଯେଉଁମାନେ ବେକାର ଯୁବକ ଯୁବତୀମାନେ ଅଛନ୍ତି ସେମାନେ ନିଶ୍ଚୟ ଆପଣଙ୍କର ଯେଉଁ କମର୍ସ ବା ବ୍ୟବସାୟିକ ଭିତ୍ତିରେ ଇଣ୍ଟେନ୍ସିଭ ଫାର୍ମିଂ କରିକି ସେମାନେ କୁକୁଡ଼ା ଚାଷ ଆରମ୍ଭ କରିବା ଦରକାର। ଏଥିରେ ଆପଣଙ୍କର ବିଭିନ୍ନ ପ୍ରକାର ସରକାରୀ ସହାୟତା ନେଇକି ଆପଣ କରିପାରିବେ। କୌଣସି ପ୍ରକାର ସରକାରୀ ସହାୟତା ଆପଣଙ୍କର ଏକ୍ଜିଷ୍ଟିଂ ୟୁନିଟ୍ ବା ଆପଣଙ୍କ ଯଦି ଘର ଥିବ କିମ୍ବା ଆପଣ କୁକୁଡ଼ା ରଖିଥିବେ ଆପଣଙ୍କୁ ମିଳେ ନାହିଁ, ନିହାତି ଜାଣିବା ଦରକାର। ଚାଷୀମାନେ ସେ ଭୁଲ ବହୁତ କରନ୍ତି, ତେଣୁ ଆପଣ କୁକୁଡ଼ା ଚାଷ ଆରମ୍ଭ କରିବା ପୂର୍ବରୁ ହିଁ ଆପଣ ବିଭାଗ ସହିତ କଥା ହେଲେ, ବିଭାଗର ଅଫିସର ମାନଙ୍କ ସହିତ କଥା ହେଲେ ଆପଣ ଜାଣିପାରିବେ ଏବଂ ତାର ଯାହା ପ୍ରୋସେସ୍ ଅଛି, ଆପଣଙ୍କର ପ୍ରଥମେ ଲ୍ୟାଣ୍ଡ ଭେରିଫିକେସନ ହବ, ଇନିସିଆଲ ଭେରିଫିକେସନ ହବ ଆପଣଙ୍କର ସେ ଜାଗାରେ, ତାପରେ ଘର କଲା ପରେ ପୁଣି ଭେରିଫିକେସନ ହବ, ତ ବିଭିନ୍ନ ଫେଜ୍ ଦେଇକି ଆପଣଙ୍କୁ ଯିବାକୁ ପଡିବ। ସେମିତି କଲେ ଆପଣ ଆର୍ଥିକ ସହାୟତା ଠିକ୍ ରୂପରେ ପାଇପାରିବେ।
1: ଆଜ୍ଞା, ଡକ୍ଟର ରଥ, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ପଲ୍ଲୀମଞ୍ଚ କାର୍ଯ୍ୟକ୍ରମରେ ଅତି ସୁନ୍ଦର ଭାବରେ ବୈଜ୍ଞାନିକ ପଦ୍ଧତିରେ ଅଣ୍ଡାଦିଆ କୁକୁଡ଼ା ପାଳନ ବିଷୟଟିକୁ ଆମର ଶ୍ରୋତାବନ୍ଧୁମାନଙ୍କୁ ବୁଝାଇ କହିଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର। ଶ୍ରୋତାବନ୍ଧୁ ଶୁଣୁଥିଲେ ଆଲୋଚନା ବୈଜ୍ଞାନିକ ପଦ୍ଧତିରେ ଅଣ୍ଡାଦିଆ କୁକୁଡ଼ା ପାଳନ। ଆଲୋଚନା କରୁଥିଲେ ଡକ୍ଟର ପ୍ରଦୀପ୍ତ କୁମାର ରଥ, ତାଙ୍କ ସହ ଯୋଗ ଦେଇଥିଲେ ଅମ୍ବିକା ମହାପାତ୍ର। ତେବେ ଶ୍ରୋତାବନ୍ଧୁ, ପଲ୍ଲୀମଞ୍ଚ କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ପଲ୍ଲୀ ମଞ୍ଚ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ତିନି ରଥ। ଆସନ୍ତାକାଲି ହେବ ଆଡ଼ପ ମଣ୍ଡପ ବିଜେ ନୀତି। ଚଣ୍ଡିଗଡ଼ ଓ ଜଳନ୍ଧରଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଅମୃତ ଭାରତ ଷ୍ଟେସନ ଯୋଜନାରେ ଓଡ଼ିଶାର ସାତଟି ସମେତ ଦେଶର 75ଟି ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ। କହିଲେ ଅମୃତ ଷ୍ଟେସନ ଦେଶର ସଂସ୍କୃତି ଓ ସଭ୍ୟତାର ପ୍ରତୀକ। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପରିଚାଳିତ କୃଷି ଉଦ୍ୟୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆସନ୍ତା ରବିବାରଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ ରାଷ୍ଟ୍ରପତି। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ବିଶ୍ୱାସ 2026 ଯୋଜନାର ଶୁଭାରମ୍ଭ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ୍ର ଆକ୍ରମଣ। କ୍ରୀଡ଼ା କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଦୁଇଟି ଡୋପିଂ ନିରୋଧୀ ଆଇନ କାର୍ଯ୍ୟକ୍ଷମ ହେବା ନେଇ ବିଜ୍ଞପ୍ତି ପ୍ରକାଶ କଲେ ସରକାର। ଜାପାନ ଓପନ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପିଭି ସିନ୍ଧୁ। ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ପାଇଁ ମିଡ୍ଫିଲ୍ଡର ସଲିମା ଟେଟେଙ୍କ ଅଧିନାୟକତ୍ୱରେ 20 ଜଣିଆ ଦଳ ଘୋଷଣା କଲା ଭାରତ। ଏବଂ ଲଘୁଚାପର ପ୍ରଭାବରେ 15ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05 ସମୟରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ଚଳଚ୍ଚିତ୍ର ମୋହରା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: आकाशवाणी से समाचार संध्या के साथ मैं प्रियंका अरोड़ा।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ନାଟକ ପୁରୁଷୋତ୍ତମ ଦେବ, ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତା ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।

0: ସମସ୍ତରେ ବନ୍ଦୀ ହେବାର ପ୍ରାଣୀ ନୁହେଁ।
1: ଏଇ ବର୍ବରକୁ ଏଇ ମୁହୂର୍ତ୍ତରେ ହତ୍ୟା କର ସୈନିକ ଗଣ।
0: ହତ୍ୟା କାହାର ହତ୍ୟା ବିକ୍ରମଦେବ?
1: ହତ୍ୟା ବୃଦ୍ଧ ଅର୍ଜୁନ ସିଂହ। ତୁମେ ଏଠାରେ କି ଉଦ୍ଦେଶ୍ୟ?
0: ଉଦ୍ଦେଶ୍ୟ ବିକ୍ରମଦେବ ତୁମେ ବନ୍ଦୀ, ଆଉ ବନ୍ଦୀ ନରସିଂହ ଦେବ, ଗୋପାଳ କିଶୋର ଦେବ
1: ବନ୍ଦୀ।
0: ହଁ ହଁ ବନ୍ଦୀ। ସୈନିକ ଗଣ ଏମାନଙ୍କୁ ଘେରି ଯାଅ।
2: ଜୟ ମହାରାଜାଙ୍କର! ମହାରାଜାଙ୍କର! ମହାରାଜାଙ୍କର!
3: ସୈନିକ ବର ଅର୍ଜୁନ ସିଂହ, ବଡ଼ ଶୁଭ ମୁହୂର୍ତ୍ତରେ ସାକ୍ଷାତ। ସେ ବିଦାୟ ବେଳର କଥା ଭାଳୁଥାଏ, ତୁମ୍ଭେ ଚାଲିଗଲ ସେତିକି ମାତ୍ର ଦେଖା। ଭାବିଥିଲି ସେତିକିରେ ଆମର ଯୁଦ୍ଧ ଶେଷ ହେଲା, ଓଡ଼ିଶାର ରାଜ ସିଂହାସନକୁ କଳଙ୍କିତ କରି ମୁଁ ଏହିଠାରେ ଚିର ବିଦାୟ ନେବି। କିନ୍ତୁ ଏ ଯେପରି ବିଧିର ଏକ ଅଦ୍ଭୁତ ନିର୍ଦ୍ଦେଶ, ଭାଗ୍ୟର ଏକ ବିଚିତ୍ର କ୍ରୀଡ଼ା, ବଡ଼ ମଧୁର ଏ ସାକ୍ଷାତ ପୁନରାୟ। ଯୁଦ୍ଧର ସମ୍ବାଦ କଣ କହିପାର ଅର୍ଜୁନ ସିଂହ?
0: ସମ୍ବାଦ ସମସ୍ତ ମଙ୍ଗଳ ମହାରାଜ। ଯୁଦ୍ଧ ଆଜି ଶେଷ। ବର୍ତ୍ତମାନ ତୋଫାନ ସ୍ଥିର, ଆକାଶ ନିର୍ମଳ, ସୌଭାଗ୍ୟର ବି ପୁନରାୟ ଓଡ଼ିଶାର ବିଶାଳ ଆକାଶରେ ଉଜ୍ଜଳ କିରଣ ବର୍ଷଣ କରିବ। ଆଉ ଚିନ୍ତା ନାହିଁ ମହାରାଜ, ବିଜୟ ଧର୍ମର, ମହତ୍ତର, ଉଦାର ରାଜନୀତିର।
1: ସୈନ୍ୟଗଣ ଜୟ ଭୀରି ବଜା!
2: ଜୟ ମହାରାଜାଙ୍କର!

0: ଓଡ଼ିଶାରେ ଯେ ଅନ୍ତର୍ବିବାଦ ଚାଲିଥିଲା, ଦଶ ପନ୍ଦର ଦିନ ଖୁବ୍ ଗୋଳମାଳ ଲାଗିଥିଲା ନା ସୁମନ୍ତ? ଏବେ ଅନେକ ଦିନ ହେଲା ସେସବୁ ତ କିଛି ନାହିଁ, ଯୁଦ୍ଧ ତାହେଲେ ଶେଷ ହୋଇଛି ସୁମନ୍ତ?
1: ହଁ ପିତା, ଶେଷ ହୋଇଅଛି। ବିକ୍ରମଦେବ ଓ ତାଙ୍କର ଭାଇମାନେ ପରାସ୍ତ ହୋଇ ବନ୍ଦୀ। ପୁରୁଷୋତ୍ତମ ଦେବ ବର୍ତ୍ତମାନ ବିଶାଳ ଓଡ଼ିଶା ଦେଶର ରାଜା। ସେ ଯେପରି ପ୍ରତାପଶାଳୀ ସେହିପରି ନ୍ୟାୟବାନ। ତାଙ୍କ ରାଜତ୍ୱରେ ଉତ୍କଳ ଭୂମି ନବୀନ ଗୌରବମାଳାରେ ଭୂଷିତ ହେବ। ପିତା, ଓଡ଼ିଶାରେ ଯୁବକ ନରପତିଙ୍କ ପରି ଭାରତ ଭୂମିରେ କେତେ ଜଣ ଅଛନ୍ତି ବଡ଼ ଗୁଣବାନ?
0: କିନ୍ତୁ ଓଡ଼ିଶା ରାଜା ଆତ୍ମଗୌରବ ଜାଣନ୍ତି ନାହିଁ ସୁମନ୍ତ। ରଥଯାତ୍ରା ସମୟରେ ଚଣ୍ଡାଳ ପୁରୀ ଶ୍ରୀକ୍ଷେତ୍ର ରାଜମାର୍ଗ ମାର୍ଜନା କରନ୍ତି, ଏଇଟା କିନ୍ତୁ ବଡ଼ ନୀଚତା। ସେ ଯାହା ହେଉ, ସୀମାନ୍ତ ପ୍ରଦେଶର ଯୁଦ୍ଧ ଯେତେବେଳେ ଶେଷ, ଆମ୍ଭେମାନେ ଏଠାରୁ ଶୀଘ୍ର ଯିବା ସୁମନ୍ତ।
2: ତୁମେ ଯିବା ପାଇଁ ସବୁ ପ୍ରସ୍ତୁତ କର ସୁମନ୍ତ। ମୁଁ ଯାଏ।

0: ଯୁଦ୍ଧ ଶେଷ। ବିକ୍ରମ ନରସିଂହ ସମସ୍ତେ ଆଜି ବନ୍ଦୀ। ଏବେ ଏମାନଙ୍କୁ ମୁକ୍ତ କରିଦେବା କଣ ଭଲ ନୁହେଁ ମନ୍ତ୍ରୀ?
1: ମହାରାଜାଙ୍କର ଯେ ଇଚ୍ଛା ଆଉ ସେନାପତିଙ୍କର ଯେ ଅଭିମତ। କଣ ସେନାପତି,
0: ସାମ୍ରାଜ୍ୟ ପକ୍ଷରେ କଣ ସେନାପତି, କ୍ଷତିର ସମ୍ଭାବନା ଅଛି?
2: ମହାରାଜାଙ୍କ ସାମ୍ରାଜ୍ୟର କ୍ଷତି କରିବାର ଆଶଙ୍କା କୌଣସି ବ୍ୟକ୍ତିଠାରୁ ବିଶେଷ ନାହିଁ ମହାରାଜ, କିନ୍ତୁ କାରାରୁ ମୁକ୍ତ ହେଲେ ସେମାନେ ବିଦ୍ରୋହ ଘଟାଇବେ, ଏହି ମାତ୍ର ସମ୍ଭାବନା।
0: ତେବେ ଆଜୀବନ କଣ ତେବେ ବନ୍ଦୀ କରି ରଖିବ ସେମାନଙ୍କୁ?
1: ରାଜ୍ୟର ସମୃଦ୍ଧି ପାଇଁ, ପ୍ରଜାଗଣଙ୍କର ସୌଭାଗ୍ୟ ନିମନ୍ତେ ରଖିବା ଅବିହିତ ନୁହେଁ ମହାରାଜ।
0: ଆଜୀବନ ବନ୍ଦୀ, କିନ୍ତୁ ମନ୍ତ୍ରୀ ଏଥିରେ ସେମାନଙ୍କ ପ୍ରାଣରେ କି ଘୋର ଅଶାନ୍ତି ହେବ? ନାୟତ ସେମାନଙ୍କର ବିଶାଳ ସାମ୍ରାଜ୍ୟ ମୁଁ ବଳପୂର୍ବକ ଅଧିକାର କଲି, ସେଥିରେ ସେମାନେ ବର୍ତ୍ତମାନ ସୁଦ୍ଧା ନୀରବ। ସେମାନେ ଏବେ ଆମ୍ଭର ବନ୍ଦୀ।
3: ବନ୍ଦୀ ପ୍ରତି ଉପଯୁକ୍ତ ବ୍ୟବହାର ହେଉଛି ବନ୍ଧନରୁ ମୁକ୍ତ। କଣ କହୁଛ ଅର୍ଜୁନ ସିଂହ?
4: ନିଶ୍ଚୟ ମହାରାଜ, ବନ୍ଧନରୁ ମୁକ୍ତି।
2: ମୁକ୍ତି ମହାରାଜ?
0: ଏ ବିଜୟ ତୁମ୍ଭର ସେନାପତି, ଆଉ ତୁମ୍ଭ ବୃଦ୍ଧ ବକ୍ସି ଅର୍ଜୁନ ସିଂହଙ୍କର। ବିକ୍ରମ ନରସିଂହ ଗୋପାଳ କିଶୋର ଦେବ ସମସ୍ତେ ଆଜି ତୁମ୍ଭର ବନ୍ଦୀ। ଆଉ ମନ୍ତ୍ରୀ, ଏ ବିଶାଳ ରାଜ୍ୟର ଚାଳକ, ଆପଣ ଇଚ୍ଛା ହେଲେ ଅନୁମତି ଦିଅନ୍ତୁ, ସେମାନେ ବନ୍ଧନରୁ ମୁକ୍ତ ହେବେ।
1: ମହାରାଜାଙ୍କର ଆଦେଶ ହିଁ ଆମ୍ଭମାନଙ୍କର ଇଚ୍ଛା, ମୁକ୍ତ ହୁଅନ୍ତୁ ମହାରାଜ।
0: ହଁ, ସେମାନଙ୍କୁ ମୁକ୍ତି ଦିଅ, ସେମାନେ ଆଜିରେ ମୁକ୍ତ।

0: କାହିଁକି ଏ କଣ ସମ୍ଭବ? ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ମୃତ୍ୟୁର ଏ ଅନ୍ତିମ ଭୂମିଶଯ୍ୟାରେ ଉଃ କି କଷ୍ଟ, କି କରୁଣ ସେ ଦିନର ସେ ମୁମୂର୍ଷୁ ବାଣୀ, ଜଳପାନ ନିମନ୍ତେ ତୃଷାର୍ଥର ସେ ନିରାଶ ବିଶ୍ୱନାଥ ବିଶ୍ୱନାଥ ଡାକ। ଆହା, କିଏ ସେ ବିଶ୍ୱନାଥ? ଏ କଣ ସମ୍ଭବ? ନା, ଏ କଳ୍ପନା ନୁହେଁ, ଏ ସତ୍ୟ, ଏ ମଧୁର ବାସ୍ତବତା। ବୀରର ଶୋଭା ସଙ୍କଟ, କ୍ଷତ୍ରିୟର ଭୂଷଣ ଯୁଦ୍ଧଭୂମିରେ ମୁମୂର୍ଷୁ। ନା, ଅସମ୍ଭବ ନୁହେଁ, କିନ୍ତୁ କିନ୍ତୁ କି କଷ୍ଟ, ଉଃ କି କଷ୍ଟ, କି ପିପାସା, କି କରୁଣ ବାଣୀ। ତତ୍ପରେ ଏଇ ବାଟେ ଦେଖିଛି କନକ କହୁଥିଲା। କିଏ କନକ?
1: ସେ ଯିଏ ଯୁଦ୍ଧଭୂମିରେ ଆହତ ହୋଇପଡ଼ିଥିଲେ।
0: କିଏ ସେ?
1: ସେ ସବୁ ଅଶ୍ୱପୃଷ୍ଠରେ ଚାଲିଗଲେ।
0: ହଁ, କିଏ ସେ ଯୁବକ?
1: ଗଳାର ମାଳା।
0: ତୁ କହିବୁ ନାହିଁ କନକ, ମୁଁ ଯାଉଛି।
1: ରହ ପଦ୍ମା, ଶୁଣ ଶୁଣ ନା, ଶୁଣିବୁ ନାହିଁ?
0: କଣ
1: ଶୁଣ,
0: କହ
1: ପଦ୍ମା।
0: କନକ କହ ନା ଏଥର।
1: ସେ ଯୁବକ
0: କିଏ?
1: ଏତେ ଅଧୀର ହଉଛ କାହିଁକି? ଶୁଣ, କହୁଛି ତ, ସେ ଯୁବକ ଯଦି ଓଡ଼ିଶାର ରାଜା ହୋଇଥାନ୍ତି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ?
1: ହଁ, ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ। ପଦ୍ମା,
0: ନା କନକ, ମିଛ କହୁଛୁ।
1: ନହେଲେ ଏବେ ମୁଁ ଯାଉଛି।
0: ଓଡ଼ିଶାର ରାଜା ପୁରୁଷୋତ୍ତମ ଦେବ, ବିଜୟ ଗୌରବରେ ବିଭୂଷିତ ପୁରୁଷୋତ୍ତମ ଦେବ। କି ବୀର, ମରଣ ଶଯ୍ୟାରେ ସୁଦ୍ଧା ମୁଖର ସେ ବିମଳତା, ଅଧରର ସେ ମଧୁର ସ୍ମିତ, ନୟନରେ ସେ ଜ୍ୱଳନ୍ତ ଜ୍ୟୋତି, ବକ୍ଷର ସେ ଉନ୍ମୁକ୍ତ ବିଶାଳତା, କପାଳର ସେ ଉନ୍ନତ ସୌନ୍ଦର୍ଯ୍ୟ, ହୃଦୟର ସେ ଧୀର ଦମ୍ଭ, କିଛି ଉଣା ହୋଇ ନାହିଁ। କିନ୍ତୁ ଯୁଦ୍ଧଭୂମିର ଏକେ କରୁଣ ଦୃଶ୍ୟ, ପ୍ରବଳ ପ୍ରତାପଶାଳୀ ବୀର ପୁରୁଷୋତ୍ତମ ଦେବ ଏପରି ଦିନ ଭାବରେ ସାଇତ, ଉଃ କି କଷ୍ଟ, ବୀର ହେବାର ପ୍ରାୟଶ୍ଚିତ ଏଇଠାରେ, କି କଷ୍ଟ।
2: କାଞ୍ଜିର ସମସ୍ତ ମରୁ ଦେଶରେ ଏକମାତ୍ର କୁସୁମ ପଦ୍ମାବତୀ ଦେଖି ନାହିଁ, ସେ କ୍ଷଣକର ଦେଖା ନୁହେଁ, ଚକ୍ଷୁର ଏକ ଫଲକରେ ଦେଖିଛି ମାତ୍ର। ସୈନିକ ବର ବୃଦ୍ଧ ବିଶ୍ୱନାଥ ନିକଟରେ ମୃତ୍ୟୁ ଶଯ୍ୟାରେ, ସେତେବେଳେ କିଏ ଆସି ମୁଖରେ ଜଳ ଢାଳି ଦେଇଗଲା? ସ୍ୱର୍ଗର ଦେବୀ ଶୂନ୍ୟର ଅପ୍ସରା କିଏ? ସେ ଦେଖି ନାହିଁ, ଚକ୍ଷୁ ଅର୍ଥମୁଦ୍ରିତ, ତଥାପି ନା ଦେଖିଛି। ଚପଳା ନିମିଷକ ପାଇଁ ଜଗତକୁ ଆଲୋକିତ କରି ପୁଣି କି ଚଞ୍ଚଳ ଆକାଶ ମଧ୍ୟରେ ଲୁଚିଯାଏ ସତ୍ୟ, ତାହାର ସେ ଅତୁଳ ପ୍ରଭା ନୟନେ ନୟନେ ରହିଯାଏ। କାହିଁକି ସେ ଦେଖାଦେଲେ, କାହିଁକି ଦେଖାଦେଲେ ପଦ୍ମାବତୀ? ଶରତର ଚନ୍ଦ୍ରମା ତୁମେ, ପଲକ ମଧ୍ୟରେ ମେଘମାଳାର ଅନ୍ତରାଳରେ କାହିଁ ଲୁଚିଗଲ? ଯା, ଦେଖିଛି ଚକ୍ଷୁର ପଲକରେ, ସେତେବେଳେ ଦେଖିଛି, ଏବେ ପ୍ରତି ପଲକରେ ତୁମେ। ଏକ ପଦ୍ମାବତୀ ଦେଖିଥିଲି, ଏବେ ସତ ପଦ୍ମାବତୀ ଦେଖୁଅଛି, ଜଗତ ପଦ୍ମାବତୀମୟ ପଦ୍ମାବତୀ।
3: ମହାରାଜ,
4: କି ସମ୍ବାଦ ସେନାପତି?
3: ବିକ୍ରମଦେବ ପୁନର୍ବାର ଆକ୍ରମଣ କରିଛି, ବର୍ତ୍ତମାନ କଣ କରିବାକୁ ହେବ ଆଦେଶ ଦିଅନ୍ତୁ ମହାରାଜ।
4: ଆଦେଶ? ସେନାପତି, ତୁମ୍ଭର ଯାହା ଇଚ୍ଛା କର।
3: ମହାରାଜ, ଏଥର ବିକ୍ରମଦେବକୁ ଏପରି ନିରସ୍ତ କରିବାକୁ ହେବ ଯେ ଭବିଷ୍ୟତରେ ସେ ଯେପରି ଆଉ ଥରେ ବିଦ୍ରୋହର ଚିନ୍ତା ସୁଦ୍ଧା ନ କରନ୍ତି।
4: ତା ନିଶ୍ଚୟ ସେନାପତି, ଦୟାର ଗୋଟାଏ ପରିମାଣ ଅଛି, କ୍ଷମାର ଗୋଟାଏ ସୀମା ଅଛି। ବାରମ୍ବାର ବିଦ୍ରୋହ, ଦକ୍ଷିଣ ପ୍ରଦେଶ ଏଥିରେ ଛାରଖାର ହେଇଗଲା। ବିଦ୍ରୋହ ଚିରକାଳ ପାଇଁ ଦମନ ନ କଲେ ରାଜାର କର୍ତ୍ତବ୍ୟରେ ତ୍ରୁଟି ଘଟିବ ସେନାପତି।
3: ନିଶ୍ଚୟ ମହାରାଜ,
4: ନିଶ୍ଚୟ। ତେବେ ପୁନଶ୍ଚ ଯୁଦ୍ଧର ଆୟୋଜନ କର।
3: ଆୟୋଜନ ସମସ୍ତେ ଠିକ ମହାରାଜ, ଏଇ ତ ଅର୍ଜୁନ ସିଂହ
4: ସ୍ୱର୍ଣ୍ଣ ମଧ୍ୟ ସଜ୍ଜିତ। କିନ୍ତୁ ଅର୍ଜୁନ ସିଂହ, ତୁମ୍ଭର ଏ ବୃଦ୍ଧ ବୟସରେ ଯୁଦ୍ଧ ଆଣିକି ଅସହ୍ୟ ହୋଇପଡ଼ିବ, ବିଶେଷ କଷ୍ଟ ହେବ।
5: ଅର୍ଜୁନ ସିଂହର କଷ୍ଟ ନାହିଁ ମହାରାଜ, ମୁଁ ଏ ଯୁଦ୍ଧକୁ ଯିବି, ଜୀବନର ସମସ୍ତ ଦିନ ଶକ୍ତି ଓଡ଼ିଶାର ମଙ୍ଗଳ ନିମନ୍ତେ ଉତ୍ସର୍ଗ କରିଅଛି। ଏ ପ୍ରାଣ ଏବେ ମୋର ନୁହେଁ ମହାରାଜ, ଏ ମହାରାଜାଙ୍କର ପ୍ରାଣ।
4: ତୁମେ ତେବେ ଯିବ ଅର୍ଜୁନ ସିଂହ?
5: ଯିବି ମହାରାଜ, ସେନାପତି ରାଜଧାନୀରେ ରୁହନ୍ତୁ, ଗଜପତିଙ୍କର ଏ ଯୁଦ୍ଧରେ ଏଇ ତରବାରୀଟି ମୋର ଶେଷ ବାର ଚାଳନା କରି ଆସେ।
4: ଆଚ୍ଛା, ଯାଅ ଅର୍ଜୁନ ସିଂହ,
3: ଯାଅ ଅର୍ଜୁନ ସିଂହ, ତୁମେ ଯୁଦ୍ଧଭୂମିରେ ଉପସ୍ଥିତ ଥିଲେ, ବିଜୟ ନିଶ୍ଚିତ, ଯାଅ ଶୀଘ୍ର ପ୍ରସ୍ତୁତ ହୋଇ ଆସ।
5: ବିଦାୟ ନେଉଛି ତେବେ ସେନାପତି ମହାଶୟ, ଯୁଦ୍ଧଭୂମିରୁ ଫେରିଲେ ଆଉ ଥରେ ଜୀବନର ଅନ୍ତିମ ବିଦାୟ ଘେନିଯିବି, ନଚେତ୍ ଏଇ ଶେଷ। ବିଦାୟ ନେଉଛି।

0: ବିବାହ ହେବାକୁ ପଦ୍ମାବତୀରେ ଯେ କାହିଁକି ଇଚ୍ଛା ନାହିଁ?
1: ଅନିଚ୍ଛାର କାରଣ କଣ ରାଣୀ?
0: ତା କିପରି ମୁଁ ଜାଣିବି? ନରମାୟା ନାରାୟଣଙ୍କୁ ଅଗୋଚର।
1: ଝିଅର ବିବାହ ହେବାକୁ ଇଚ୍ଛା ନାହିଁ ତାହା ତୁମେ ପୁଣି ଜାଣିବ ନାହିଁ, କହୁଛ ତାର ଅନିଚ୍ଛା।
2: ନିର୍ବୋଧ, ପୂର୍ଣ୍ଣ ନିର୍ବୋଧ ରାଣୀ, ତା ନ ହେଲେ କି ଲୋକେ ବିବାହ ହେବାକୁ ନାରାଜ ହୁଅନ୍ତି?
0: ସେ ତ ସର୍ବଦା ପଢ଼ିବାରେ ବ୍ୟସ୍ତ।
2: ପଢ଼ିବାରେ ବ୍ୟସ୍ତ, ଏତେ ପଢ଼ିବାର ପ୍ରୟୋଜନ ବା କଣ?
0: ତା ମୁଁ ତାକୁ ମନା କରିନି, ତେବେ ଆଜିକାଲି

0: ପରିବର୍ତ୍ତନ ଦେଖାଯାଉଛି।
1: ପରିବର୍ତ୍ତନ ପୁଣି କଣ?
0: ପରିବର୍ତ୍ତନ ଏହି ଯେ ସର୍ବଦା କିପରି ଚିନ୍ତିତ, ଉଆସ ଭିତରେ ପ୍ରାୟ ରହୁନାହିଁ, ସର୍ବଦା ଉଦ୍ୟାନ ମଝିରେ ବସି ଏକାକି କଣ ଭାବୁଛି, କେତେବେଳେ ଟିକେ ହସୁଛି, କେତେବେଳେ ଟିକେ ଗୀତ ଗାଉଛି, ଏହିପରି ପରିବର୍ତ୍ତନ।
1: ପାଗଳ, ଏଇ ତ ପାଗଳ। ବୁଝିଲ ରାଣୀ, ପାଗଳ ହେଇଯିବ କନ୍ୟା, ଶୀଘ୍ର ବିବାହର ପ୍ରୟୋଜନ। କନ୍ୟା ପାଗଳ, ଆଉ ତାର କାରଣ ତୁମେ ନିଜେ ରାଣୀ।
0: କାରଣ ମୁଁ? ପଦ୍ମ ତ ପାଗଳ ନୁହେଁ।
1: ହଁ ହଁ, ପାଗଳ, ଆଉ ତାର କାରଣ ତୁମେ, ଦୈତ୍ୟ କରଣ।
0: ନା, ତା ନୁହେଁ, ପଦ୍ମ ମୋର ପାଗଳ। ମା ପଦ୍ମ,
1: ଯାଅ, ଦୈତ୍ୟ କର ନାହିଁ, କନ୍ୟାର ବିବାହ ହେବାକୁ ଇଚ୍ଛା ନାହିଁ, ଯାଅ।
0: ଆଚ୍ଛା, ଯା। ପଦ୍ମ, ପଦ୍ମ।
2: ଚତୁର୍ଦିଗରେ କି ଉତ୍ସବ, କିନ୍ତୁ କଟକର କାରାଗୃହରେ ବନ୍ଦୀ ଆଜି ବିକ୍ରମଦେବ, ନରସିଂହଦେବ ଆଉ ରାମଚନ୍ଦ୍ର ଦେବ। ଗାଓ ବୈତାଳିକ ଗଣ, ଗାଓ ପୁରବାସୀ, ଗାଓ ସୈନିକ। ଆଶାର ଯେ ମଧୁର ତରଙ୍ଗ ଏ ହୃଦୟରେ ଖେଳୁଥିଲା, ଆଜି ଶୁଷ୍କ। ଠିକ କହିଅଛ, ଜନମେ ଯାହା ବିହି କରମେ ଥିବ ଲିହି। ଓଃ, କି ପରାଜୟ, କି ଲଜ୍ଜା, କି ଅପମାନ!
3: ଯାହା କହ ନରସିଂହ, ଲଜ୍ଜା ହେଉ, ଅଖ୍ୟାତି ହେଉ, ଅପମାନ ହେଉ, ଆଉ ସମ୍ଭବ ନୁହେଁ।
4: ତା ସତ ଭାଇ, ଆଉ ସମ୍ଭବ ନୁହେଁ। ସୈନ୍ୟମାନେ ସମସ୍ତେ ନିହତ, ଉପାୟ ନାହିଁ ନରସିଂହ। ଅଣୁମାତ୍ର ଉପାୟ ଥିଲେ ବିକ୍ରମ ଆଜି ପୁରୁଷୋତ୍ତମର ଦୟାର ପାତ୍ର ହୋଇନଥାନ୍ତା। ଉପାୟ ନାହିଁ,
5: ପଛରେ ଦଶ ଜଣ ସୈନିକ ଯେବେ ଛିଡ଼ା ହୋଇଥାନ୍ତେ, କାହାର ସାଧ୍ୟ ଥିଲା ନରସିଂହ ଆଉ ରାମଚନ୍ଦ୍ର ଦେବଙ୍କୁ ଏ କାରବାସରେ ଆଣି ରଖନ୍ତା। କପାଳହୀନ ବିଧାତା ବାମ ନରସିଂହ, ବିଧାତା ବାମ।
3: କପାଳହୀନ ନିଶ୍ଚୟ, ବିଧାତା ବାମ।
5: ଏ ଦାସତ୍ୱ ଅସହ୍ୟ, କିନ୍ତୁ ନିରୁପାୟ। ଏ ଜୀବନ ବର୍ତ୍ତମାନ ମରୁଭୂମିର ଧୂଳିକଣା ଠାରୁ ହୀନ, ବୃଥା ଆଉ ବଞ୍ଚିବାର କିନ୍ତୁ ଉପାୟ ନାହିଁ ଯେ ନିଜ ଇଚ୍ଛା ଅନୁରୂପ ପ୍ରାଣରେ ଦୁର୍ବଳ ପରିଣାମ ଶେଷ କରିବି। ପିଣ୍ଡରେ ପ୍ରାଣ ଘିନି ରହିବାକୁ ହେବ, କିନ୍ତୁ ଥରେ ଯଦି ଏଥିରୁ ମୁକ୍ତି ହୁଅନ୍ତି, ଦେଖନ୍ତି ବର୍ତ୍ତମାନ ସୁଦ୍ଧା ରାଜଭକ୍ତ ପ୍ରଜା ଏ ଦେଶରେ ଅଛନ୍ତି କି ନାହିଁ। ବିଦ୍ରୋହର ଦାବାନଳରେ ଓଡ଼ିଶାର ବନ ପ୍ରାନ୍ତରେ ଥରେ ଭସ୍ମ କରି ଦେଖନ୍ତି ଦାସ ହେବାର ଉପଯୁକ୍ତ କିଏ, ନରସିଂହ ନା ପୁରୁଷୋତ୍ତମ। କିନ୍ତୁ ଉପାୟ ନାହିଁ। କି କଷ୍ଟ, କି ଘୋର ଦାସତ୍ୱ! ଏଇ ଯେ ସେମାନେ ଆସୁଛନ୍ତି।
6: ବନ୍ଦୀ ଏଇମାନେ, ଅନ୍ୟ ସମସ୍ତେ କେଉଁଠାରେ ଅର୍ଜୁନ ସିଂ?
7: ସେମାନେ ଭୀଷ୍ମ କଟକରେ ବନ୍ଦୀ ହୋଇଛନ୍ତି ଦଶ ଜଣ, ତିନି ଜଣ କନକପଲ୍ଲୀରେ ବୁଝନ୍ତି। ବର୍ତ୍ତମାନ ବନ୍ଦୀ ଏମାନେ ଷୋହଳ ଜଣ ମନ୍ତ୍ରୀ ମହାଶୟ।
6: ତେବେ ବର୍ତ୍ତମାନ ନିଷ୍କଣ୍ଟକ, ମହାରାଜ ବହୁଦିନ ରାଜଧାନୀରୁ ଅନୁପସ୍ଥିତ ହେଲେଣି, ରାଜ୍ୟଭାର ଦୀର୍ଘକାଳ ଏହି ଦୁର୍ବର ଯୁଗ। ପ୍ରହରୀ, ବର୍ତ୍ତମାନ ଏହି ବନ୍ଦୀମାନଙ୍କୁ କାରାବାସକୁ ଘେନି ଯାଅ, କିନ୍ତୁ ଦେଖ କାରାବାସରେ ରହି ଯେପରି କୌଣସି ଅସୁବିଧା ନୁହେଁ।
8: ଆସ ବନ୍ଦୀ।
6: ଆଚ୍ଛା ବକ୍ସି, ଏମାନେ କଣ ଚିରକାଳ ବନ୍ଦୀ ହିଁ ରହିବେ?
7: ଏ ପ୍ରଶ୍ନର ଉତ୍ତର ବକ୍ସି ଦେଇ ନ ପାରେ ମନ୍ତ୍ରୀ ମହାଶୟ। ସୈନିକ କାର୍ଯ୍ୟ ଯୁଦ୍ଧରେ ଶତ୍ରୁକୁ ପରାଜୟ କରିବା, ଶତ୍ରୁ ପ୍ରତି କି ବ୍ୟବହାର କରିବାକୁ ହେବ, ସେ ରାଜା ଓ ରାଜମନ୍ତ୍ରୀଙ୍କର ବିଚାର ବିଷୟ।
6: ଇ ଯେ ମହାରାଜ ସେନାପତି,
7: ଏ ରାଜ୍ୟର ଗୁରୁଭାର ଆପଣ ବହନ।
6: ମହାରାଜାଙ୍କର ଅନୁପସ୍ଥିତିରେ ଯେକୌଣସି ପ୍ରକାର କାର୍ଯ୍ୟ ଚଳାଇଦେବା ମାତ୍ର ବର୍ତ୍ତମାନ ରାଜ୍ୟ ନିଷ୍କଣ୍ଟକ।
7: ହଁ, ନିଷ୍କଣ୍ଟକ। ମନ୍ତ୍ରୀ ମହାଶୟ, ଶତ୍ରୁମାନେ ସମସ୍ତେ ପରାଜିତ, କିନ୍ତୁ ଏ ବିଜୟ ସେନାପତି ଓ ତାଙ୍କର ବକ୍ସି ବୃଦ୍ଧ ଅର୍ଜୁନ ସିଂହଙ୍କର। ଏ ଦୁହିଁଙ୍କୁ ଦେଖିବା ଲାଗି ବହୁ ଲୋକ ପ୍ରାଙ୍ଗଣରେ ଅପେକ୍ଷା କରି ରହିଅଛନ୍ତି। ଆପଣ ଏମାନଙ୍କୁ ସଙ୍ଗରେ ନେଇ ସେମାନଙ୍କୁ ଦେଖାଇ ଆଣନ୍ତୁ।
6: ଆସ ବସନ୍ତ ବିରାଟ, ଅର୍ଜୁନ ସିଂହ, ଓଡ଼ିଶାର ସୌଭାଗ୍ୟ ଗଗନରେ ସୂର୍ଯ୍ୟଚନ୍ଦ୍ର ଦୁଇ ଗୋଟି ତୁମ୍ଭେ, ଆସ।
7: ମା ଉତ୍କଳ ଭୂମି ଆଜି ନିଷ୍କଣ୍ଟକ, ଶତ୍ରୁ ଯେ କେବଳ ପରାଜିତ ତାହା ନୁହେଁ, ଏକାବେଳକେ ନିରସ୍ତ୍ର। ମା ଉତ୍କଳ ଭୂମି ଏତେ ଦିନେ ନିଷ୍କଣ୍ଟକ, ପ୍ରତିଜ୍ଞା ଏତେ ଦିନେ ପୂର୍ଣ୍ଣ ହୋଇଅଛି। ଏ ରାଜାର ନୁହେଁ, ପୁତ୍ରର କର୍ତ୍ତବ୍ୟ। ଜନ୍ମଭୂମି ଜନନୀର ସମାନ, ଜନ୍ମଭୂମି ଯେତେବେଳେ ବିପନ୍ନ, ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ ସେ ବିପଦ ଦୂର କରିବା, ଆଉ ମୁଁ ମାତୃଭୂମିକୁ ରକ୍ଷା କରିଅଛି। ପ୍ରଭୁ, ତୁମର ଏ ବିଶାଳ

0: କେତେ ରାତି ହେବ କନକ
1: କେଜାଣି?
0: ଆଜି ତ ଅମାବସ୍ୟା, କାଲି କି ଜହ୍ନ?
2: କାଲି ପ୍ରତିପଦ ପଦ୍ମ,
0: ପରଦିନ ଦ୍ୱିତୀୟା, ଜଗନ୍ନାଥ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା।
2: ପରଦିନକୁ ଟିକେ ବେଶି ହେଇ ଜହ୍ନ ପଡ଼ିବ।
0: ଦେଖିଲୁ କନକ, ଶୁକ୍ର ତାରା ଅସ୍ତ ହେଲାଣି, ଆହୁରି ମୋତେ ଦେଖିଆସିବୁ, କାଳପୁରୁଷ ପୂର୍ବ ଦିଗରେ ଉଦୟ ହେଲାଣି କି ନା।
2: ଆଚ୍ଛା।

0: କନକ ଫେରିଲୁ?
1: ଆଜି ମେଘାଚ୍ଛନ ପଦ୍ମ, ଝୁପୁ ଝୁପୁ ବର୍ଷା ହେଉଛି, କିଛି ଦେଖାଯାଉ ନାହିଁ, ବିଜୁଳି ମେଘ ଘଡ଼ଘଡ଼ି ମଧ୍ୟ ଭାରି ହେଉଛି।
2: ଆଜି କି 42 ଦିନ।
1: ସେ କଥା ବହୁତ ଭାବିଲୁ ପଦ୍ମ।
2: ଏ 42ଟି ଦିନ ମୋର 42 ଯୁଗ, କିପରି ଦିନରାତି କାଟୁଛି ମୁଁ ଜାଣିପାରୁ ନାହିଁ କନକ। ଆଉ କେତେ ଦିନ, କେତେ ଦିନ ତ ନୁହେଁ, ସେ ତ ଏକ ସୌଭାଗ୍ୟ ନା, ଏ ଯେ ଚିରକାଳ କନକ।
1: ବାପା ବଡ଼ ନିଷ୍ଠୁର।
3: ହଁ କନକ, ବାପା ଏକ ମହାଭ୍ରମ କରିଛନ୍ତି।
4: କଣ କହିଲୁ ସୁମନ୍ତ?
3: ଏମାନଙ୍କ ସଙ୍ଗେ ଗଳ୍ପ କରୁଛି ବାପା।
4: ସେ କଣ ତୋ ହାତରେ?
3: ଏଟା ଗୋଟାଏ ଚିତ୍ର।
4: ଗୋଟିଏ ଚିତ୍ର? ବାପା ଏକ ମହାଭ୍ରମ କରିଅଛନ୍ତି। ବାପାଙ୍କ ଭ୍ରମ ଦେଖିବା ସୁମନ୍ତ ତୋର କାର୍ଯ୍ୟ। ଆଉ କନକ କହିବ, କାଞ୍ଚିର ମହାରାଜା ବଡ଼ ନିଷ୍ଠୁର, କାଞ୍ଚି ସାମ୍ରାଜ୍ୟରେ ରାଜସିଂହାସନ ବିରୁଦ୍ଧରେ ପ୍ରଥମ ଷଡ଼ଯନ୍ତ୍ର। ଏ ସମସ୍ତର ମୂଳରେ ଯାହାକୁ ନିରୀହ ସରଳ ବାଳିକା ବୋଲି ଏତେ ଦିନ ବିଚାରିଥିଲି, ଏଇ ପଦ୍ମାବତୀ। ପଦ୍ମାବତୀ ଛାଡ଼େ ସବୁ।
2: କଣ ବାପା?
4: କଣ
2: କୁହନ୍ତୁ ବାପା, ଛାଡ଼ିବି
4: ଏହି ପାଗଳାମୀ?
2: ପାଗଳାମୀ ତ ମୋର କିଛି ନାହିଁ ବାପା।
4: ପାଗଳାମୀ ନୁହେଁ, ଏହା ପିତା ସାଙ୍ଗରେ କନ୍ୟାର ଘୋର ଶତ୍ରୁତା।
2: ତା କହିବେ ନାହିଁ ପିତା।
4: ଶତ୍ରୁତା ନୁହେଁ କନ୍ୟା, ଯେଉଁ ବର୍ବରର ଦୂତ ଆସି ସେଦିନ ରାଜସଭା ମଧ୍ୟରେ ଏତେ ଅପମାନ ଦେଇଗଲା, ବନ୍ଦୀ କରିଥାନ୍ତି, ଅପମାନ ଦେବାର ପ୍ରତିଶୋଧ ନେଇଥାନ୍ତି। ମନ୍ତ୍ରୀ କହିଲେ ସୁନ୍ଦର ନୁହେଁ ବୋଲି ଛାଡ଼ିଦେଲି। ସେଇ କା ପୁରୁଷର ମୂର୍ତ୍ତି ମୋର ବାସରେ ରଖାହେବ, ତା ପୁଣି ମୋର କନ୍ୟା ଦ୍ୱାରା?
1: ତୁ ନିହନ୍ତୁ ବାପା, ପଦ୍ମର ଦୁଃଖ ଉପରେ ପୁଣି ଦୁଃଖ ହେବ, ତାକୁ କିଛି କହିବେ ନାହିଁ। ଯା ପଦ୍ମ, ତୁ ମାଙ୍କ ପାଖକୁ ଯା।
4: ଚୁପ୍ ହୁଅ ବାଳିକା, ମୁଁ ସମସ୍ତ କଥାବାର୍ତ୍ତା ଶୁଣିଅଛି। ଅସହ୍ୟ ଅସହ୍ୟ, ଶତ୍ରୁର ଅପମାନ ଉପରେ ପୁଣି କନ୍ୟାର ଦାରୁଣ ପଦାଘାତ। ଦେଖ ଦେଖ ନିର୍ବୋଧ ବାଳିକା, ତୋର ବହୁତ ଅନ୍ୟାୟ ଗତ କେତେଦିନ ଦେଖିଛି, ଯାହା ଶୁଣିଅଛି ଅସହ୍ୟ ଏଇ ସର୍ବଶେଷ। ଏପରି ସର୍ପ ମୋ ରାଜପ୍ରାସାଦର କୁସୁମ ବନ ମଧ୍ୟରେ ରଖିବାକୁ ମୋର ମୋଟେ ଇଚ୍ଛା ନାହିଁ। ଏଇ ମୁହୂର୍ତ୍ତରେ ଦୂର ହୁଅ, ଦୂର ହୁଅ ବାଳିକା।
2: କୁଆଡ଼େ ଯିବି ପିତା?
4: ଯେଉଁଠାକୁ ଇଚ୍ଛା, କିନ୍ତୁ ଏଇ ଉଆସ ମଧ୍ୟରେ ଆଉ ନୁହେଁ। ଯା ବାଳିକା, ଚାଲି ଯା।
2: ଯାଉଛି ପିତା, ବିଦାୟ ଦିଅନ୍ତୁ।
4: ଯା ଏଇ ମୁହୂର୍ତ୍ତରେ, ଶତ୍ରୁର ପୁଣି ଭକ୍ତି, ଯା।
2: ଯାଉଛି ମୁଁ।
3: ପଦ୍ମର ଦୋଷ ପିତା, ସେ ପୁରୁଷୋତ୍ତମ ଦେବଙ୍କ ଚିତ୍ର ଉଆସରେ ରଖିଥିଲା, ମୁଁ ସେଥିରେ ପ୍ରଶ୍ରୟ ଦେଇଅଛି, ମୋତେ ମଧ୍ୟ ତା ସାଙ୍ଗରେ ବିଦାୟ ଦିଅନ୍ତୁ ବାପା।
4: ମୂର୍ଖ, ବିବେଚନା କରି କାର୍ଯ୍ୟ କର।
3: ନା, ବିଦାୟ ଦିଅନ୍ତୁ ବାପା।
4: ଓ ମୋତେ ଭୟ ଦେଖାଉଛୁ ସୁମନ୍ତ, ଗଲେ ଯେପରି କାଞ୍ଚି ରାଜ୍ୟ ତୋ ସାଙ୍ଗରେ ଗୋଳାଇଯିବ।
3: କାଞ୍ଚି ରାଜ୍ୟର ଗୋଟିଏ ଛୋଟ ମାଛି ସୁଦ୍ଧା ମୋ ପଛରେ ଯିବାର ମୁଁ ପ୍ରତ୍ୟାଶା ରଖିନାହିଁ ବାପା, ବିଦାୟ ଦିଅନ୍ତୁ।
4: ମନେ କରିଥିଲି କନ୍ୟା ଏକା, ପୁତ୍ର ମଧ୍ୟ ସେଇ ବନ୍ୟରେ, ଯାଅ।

0: ଦେବଦୂତ କାଞ୍ଚି ରାଜା ଏଇ କଥା କହିଅଛନ୍ତି।
1: ହଁ ମଣିମା, କହିଛନ୍ତି ଓଡ଼ିଶାର ମହାରାଜା ଯଦି ଶକ୍ତି ଅଛି ଯୁଦ୍ଧ କରିବାକୁ ଆସନ୍ତୁ।
0: ଯୁଦ୍ଧର ନିମନ୍ତ୍ରଣ ପାଇ ଯୁଦ୍ଧଭୂମିକୁ ନଗଲେ ସେ ଏକ କଳଙ୍କ ନୁହେଁ ମନ୍ତ୍ରୀ?
2: ନିଶ୍ଚୟ ମହାରାଜ,
0: କିନ୍ତୁ ଏ ଯୁଦ୍ଧ ଯେପରି କରିବାର ନୁହେଁ ତେବେ କରିବାକୁ ହେବ। ଆୟୋଜନ କର ସେନାପତି, ସୈନ୍ୟ ସଜ୍ଜିତ କର, ଯାଅ ପ୍ରସ୍ତୁତ ହୁଅ।
3: ଯୁଦ୍ଧ, ଅବଶେଷରେ ଯୁଦ୍ଧ, କି ପରିଣାମ ଏ ଯୁଦ୍ଧର? ଯୁଦ୍ଧର ଆହ୍ୱାନ ପଠାଇ ମୁଁ ବଡ଼ ଭ୍ରମ କରିଅଛି କାଞ୍ଚି ରାଜା। ନା, ଏ ଭ୍ରମ ତୁମ୍ଭର ନୁହେଁ, ଭ୍ରମ ପ୍ରଥମରେ ମୋର। ଉତ୍କଳର ସମ୍ମାନ ରକ୍ଷା ନିମନ୍ତେ ଯୁଦ୍ଧ କରିବାକୁ ହେଲା। ଏ ଉତ୍କଳ କାଞ୍ଚି ମଧ୍ୟରେ ଯୁଦ୍ଧ ନୁହେଁ, ଏ ପୁରୁଷୋତ୍ତମ ପଦ୍ମାବତୀଙ୍କର ଯୁଦ୍ଧ। ଏ ସମରଭୂମିର ଏକ ପାର୍ଶ୍ୱରେ ପଦ୍ମାବତୀ, ଅପର ପାର୍ଶ୍ୱରେ ପୁରୁଷୋତ୍ତମ ମୁଁ। ଏ ସମ୍ମାନ ରକ୍ଷାର ଯୁଦ୍ଧ ନୁହେଁ, ପ୍ରୀତିବନ୍ଧନର ଭିଡ଼ାଭିଡ଼ି। ପଦ୍ମାବତୀ, ଅବଶେଷରେ ଯୁଦ୍ଧ, ଯୁଦ୍ଧ ବର୍ତ୍ତମାନ ତାଙ୍କରି ସାଙ୍ଗରେ, ଯେ ମରଣ ବେଳେ ଏ ମୁଖରେ ଜଳଦାନ କରି ପ୍ରାଣ ରକ୍ଷା କରିଥିଲେ, ଯାହାଙ୍କୁ ନିମିଷ ମାତ୍ର ଦେଖିଲେ କହନ୍ତି ଦେବୀ ଏ ଜୀବନ ତୁମ୍ଭର, ଯାହାର ଚରଣ ତଳେ ଏ ହୃଦୟ ଢାଳି ଦେଇଅଛି, ତାଙ୍କରି ସମ୍ମୁଖରେ ପୁଣି ଏ ପାଷାଣ ବକ୍ଷ ବିସ୍ତାର କରିଦେବି, କି ପରିଣାମ ଏ ଯୁଦ୍ଧର, କି ପରିଣାମ ଶେଷରେ?
4: କି ଯନ୍ତ୍ରଣା, ମୋ ସମସ୍ତ କାଞ୍ଚି ରାଜ୍ୟର ରାଜ ରାଜେଶ୍ୱର ହୋଇ ରାଜପ୍ରାସାଦରେ ରହି ସୁଦ୍ଧା ଆଜି ଭିକ୍ଷୁକ, ନା ତାଠାରୁ ଆହୁରି ହୀନ ପ୍ରାଣର କନ୍ୟା ପଦ୍ମାବତୀ ଆଜି କେଉଁ ଅରଣ୍ୟରେ ବନ ଫଳମୂଳ ଖାଇ ବନ୍ୟ ଜନ୍ତୁ ପରି ବୁଲୁଥିବ? ପ୍ରାଣାଧିକ ପୁତ୍ର ସୁମନ୍ତ ଦିନେ ସ୍ନେହରେ କଥାପଦୀ କହିନାହିଁ,

0: ତାଙ୍କ ପ୍ରତି ଭକ୍ତିର ପ୍ରମାଣ। ଆସ ଶୀଘ୍ର ଚାଣ୍ଡାଳ, ଅପେକ୍ଷା ଓ ଭଲ ଲାଗୁନାହିଁ। ତୁମ୍ଭେ ମୋ ପତିଙ୍କର ଇଚ୍ଛାର ପୁଣ୍ୟ ପ୍ରତିନିଧି, ତାଙ୍କର ଆଦେଶର ମୂର୍ତ୍ତିମାନ ପ୍ରତିମା। ଆସ।
1: ଚଣ୍ଡାଳ କାହିଁ ଓଡ଼ିଶାର ରାଜା ପୁରୁଷୋତ୍ତମ, ଆଉ କାହିଁ ଚଣ୍ଡାଳ? ନା ନା, ପୁରୁଷୋତ୍ତମ ତ ଚଣ୍ଡାଳ। ତେବେ ତେବେ ଏକ ପକ୍ଷରେ ପଦ୍ମାବତୀ, ଅନ୍ୟ ପକ୍ଷରେ ଚଣ୍ଡାଳ। ଅସମ୍ଭବ, ଅସମ୍ଭବ। ଓଃ, କି ନିଷ୍ଠୁର ପ୍ରତିଜ୍ଞା!
2: ଦେବୀ ଦେବୀ, କ୍ଷମା ଦିଅ, କ୍ଷମା, କ୍ଷମା। ଅକ୍ଷମଣୀୟ ଅପରାଧ, ପାପ। ନା ପଦ୍ମାବତୀ, ନା ନା, ମୁଁ ପୁରୁଷୋତ୍ତମ ଦେବ ନୁହେଁ। ଓଡ଼ିଶାର ରାଜା ମୁଁ, ପ୍ରଜାପୁଞ୍ଜର ଶାସକ ମୁଁ। ଯଦି ଏ କାର୍ଯ୍ୟ କରେ, ତେବେ କୂଳରେ କଳଙ୍କ ହେବ। ଲୋକେ ଘୋଷଣା କରିବେ, ପୁରୁଷୋତ୍ତମ ଦେବ କା ପୁରୁଷ, ଦୁର୍ବଳ, ନୀଚ, ଛାର ରମଣୀର ବାହୁବନ୍ଧନ ପାଇଁ ସେ ନିଜର ପ୍ରତିଜ୍ଞା ଭଙ୍ଗ କଲେ। ବିଦାୟ, ବିଦାୟ ପଦ୍ମାବତୀ, ବିଦାୟ। ଆଉ ସମ୍ଭବ ନୁହେଁ, କ୍ଷମା କର ଦେବୀ। ମୁଁ ପିଶାଚ, ମୁଁ ରାକ୍ଷସ, ଚଣ୍ଡାଳରୁ ବଳି ଚଣ୍ଡାଳ। ବିଦାୟ, ବିଦାୟ।
3: ଗମ୍ଭୀର ଦେହରେ ବାଜିଲା ନାହିଁ,
4: ଆଙ୍ଗୁଳେ ହେବ ଛାଡ଼ିଗଲା। ଆଉ ଟିକେ କରି ବାଜିଥାନ୍ତା ନରସିଂହ। ଆଚ୍ଛା, ତୁମେ ମାଇଲ ଦେଖି?
3: ଆଉ ତ ଦିଶୁ ନାହିଁ, ବୁଡ଼ିଗଲାଣି।
4: ହଁ, ବୁଡ଼ିଗଲାଣି। ତେବେ ବାଜିଛି ନରସିଂହ,
3: କେ ଜାଣି, ମତେ ଖସିଗଲା ପରି ଲାଗିଲା।
4: ଏଇ ତ ରାମଚନ୍ଦ୍ର ଆସିଲେଣି। ଆସ ରାମଚନ୍ଦ୍ର, ଆମେ ଏଠି ଗମ୍ଭୀର ଶିକାର କରୁଛୁ, ତୁମେ ଏମିତିକା ଖାଲି ହାତରେ?
3: ହଁ ରାମଚନ୍ଦ୍ର ଭାଇ, ସମ୍ବାଦ କଣ?
5: କାଞ୍ଚି ରାଜା ଶୁଣିଲି ତ ବଡ଼ ଦୁଃଖିତ ବିମର୍ଷ ଥିଲେ, ଏ ସମ୍ବାଦ ଶୁଣି ଟିକିଏ ଆଶ୍ୱସ୍ତ ହେଲେ।
3: ହଁ, ସୁମନ୍ତ ରାୟଙ୍କ ପରି ପୁତ୍ର ମରିଗଲେ, ପଦ୍ମାବତୀଙ୍କ ପରି କନ୍ୟାର ଚଣ୍ଡାଳ ସଙ୍ଗରେ ବିବାହ, ଏଥିରେ କାହାର ମନ ବିମର୍ଷ ନ ହବ।
5: ଶୁଣିଲି ଦୁଇ ଦିନ ପରେ ଆସି ପହଞ୍ଚିବେ, ମନ୍ତ୍ରୀ ଆସିଲେଣି। ମନ୍ତ୍ରୀର ବୁଦ୍ଧି ଭାରି ନରସିଂହ।
4: କାହାର ବୁଦ୍ଧି କହିଲ ରାମଚନ୍ଦ୍ର?
5: ଏ ମନ୍ତ୍ରୀର,
4: ଭାରି ଚାଲାକ ମନ୍ତ୍ରୀ। ଦେଖିଲା ଯେ ପୁରୁଷୋତ୍ତମ ଏପରି ଗୋଟେ ପ୍ରତିଜ୍ଞା କରିଛି, ଜଗନ୍ନାଥଙ୍କ ଆଗରେ ଛେରା ପହଁରା କଲେ ମଧ୍ୟ ରାଜା ଯେ ସେ କେବଳ କୌଣସି ଅବସ୍ଥାରେ ଚଣ୍ଡାଳ ହୋଇଯିବ, ସେତିକି ବେଳେ ପଦ୍ମାବତୀକି ନେଇକି ପୁରୁଷୋତ୍ତମ ହାତରେ ଦେଉଛି। ବେଶ ଚାଲାକ
3: ପୁରୁଷୋତ୍ତମ ତ ଯେପରି ଉଦାର, ବୁଦ୍ଧିମାନ ମଧ୍ୟ ସେହିପରି। ସେଥିପାଇଁ ପିତା ତାଙ୍କ ହସ୍ତରେ ରାଜ୍ୟଭାର ଦେଇଛନ୍ତି, ସେ କିଛି ଭ୍ରମ ନୁହେଁ।
5: ସେ କଥା ବିଚାର କରି କଣ ହେବ, ଏବେ ଭିନ୍ନ ପ୍ରକାର ଜୀବନ ହୋଇଗଲା।
4: କଣ କହିଲେ ରାମଚନ୍ଦ୍ର?
5: ନା, ଏବେ ଯେ ଏପରି ଭିନ୍ନ ଜୀବନ ହୋଇଗଲା ସେଇ କଥା।
4: ହଁ, ସମସ୍ତେ ଅଲଗା ଅଲଗା ହେଇ ରହିଲେ, କିଏ କୁଆଡ଼େ, ଆମେ ତିନି ଏହିପରି ରହିଲେ। ତାପରେ କିଏ ବୌଦ୍ଧ, କିଏ ବଣେଇ, କିଏ ରେଡ଼ାଖୋଲରେ ଯାଇ ରହିଲେ, ଏତିକି ଖଣ୍ଡେ ଖଣ୍ଡେ ରାଜ୍ୟ ପାଇଛନ୍ତି।
3: କି ଉଦାରତା ପୁରୁଷୋତ୍ତମ ଦେବଙ୍କର, ଆମେମାନେ ଏତେ ସାର ବିଦ୍ରୋହ କଲେ, ତଥାପି ସେ ମୁକ୍ତି ଦେଲେ। ମୁଁ ଟିକେ ଯାଇ ଭାଇ ଶୁଣିବା କାଞ୍ଚି ରାଜାଙ୍କର କି ସମ୍ବାଦ।
4: ଆମେ ମଧ୍ୟ ଯିବା, ଚାଲ। ଆସ ରାମଚନ୍ଦ୍ର।
5: ଚାଲ ଭାଇ, କାହିଁ କିଛି ମାରି ତ ନାହ?
4: ଗୋଟାଏ ମାରିଛି ଯେ ବୁଡ଼ି ଯାଇଛି, କାଲି ଫେର ଆସିବା, ବିଳମ୍ବ ହେଇଗଲାଣି, ଚାଲ।
6: ଉତ୍କଳ ପକ୍ଷରେ ପରମ ସୌଭାଗ୍ୟର କଥା ଯେ କାଞ୍ଚିର କାଞ୍ଚନ ଦେବା ପଦ୍ମାବତୀ ଚାପ ସୁବର୍ଣ୍ଣ ସୂତରେ ଉତ୍କଳ ଆଉ କାଞ୍ଚି ଆଜି ଏକ ମାଳରେ ଗୁନ୍ଥ।
7: ସେଇଥିପାଇଁ ତ ମୁଁ କାଞ୍ଚିରୁ ଧାଇଁ ଆସିଛି ମନ୍ତ୍ରୀ। ଆର୍ଯ୍ୟ, ଏ ଦୃଶ୍ୟ ଦିନେ ନୟନରେ ଦେଖିବି, ସ୍ୱପ୍ନରେ ଶୁଦ୍ଧ ବିଚାର ନଥିବି। ଏ ଯେପରି ପଙ୍କ ସାଗରରୁ ପଦ୍ମର ଜନ୍ମ, ନିଶିଥିନିର ବିକଟତମ ମଧ୍ୟରୁ ଉଜ୍ଜଳ ଅରୁଣର ବିକାଶ, ଆଜି ପ୍ରାଣ ପୁରୀ ଉଠିଛି ମହାମନ୍ତ୍ରୀ। ଚତୁର୍ଦ୍ଦିଗରେ ଆଜି ଆକାଶ ଅବନୀରେ ଆହ୍ଲାଦ ରଖି ମଧୁର ଉଦ୍ବେଳନ। ଆହା, ପ୍ରକୃତି ଦେବୀଙ୍କର କି କମନୀୟ କ୍ରୀଡ଼ା!
8: କ୍ଷମା କରିବେ ପିତା,
7: ଚିରଜୀବୀ ହୁଅ ପୁତ୍ର କନ୍ୟା ମୋର। ପୁରୁଷୋତ୍ତମ, ଏ ପୁଣ୍ୟ ଉତ୍କଳ ଭୂମିର ସମ୍ରାଟ, ଉତ୍କଳ ଦେଶ ତୁମ୍ଭ ପରି ରାଜପୁରୁଷ ପାଇ ଆଜି ଧନ୍ୟ। ମୁଁ ରଣଭୂମିରେ ତୁମ୍ଭର ବୀରତ୍ୱ ଦେଖିଅଛି ପୁରୁଷୋତ୍ତମ, ଶାନ୍ତି ବେଳେ ତୁମ୍ଭର ଉଦାରତା ଅନୁଭବ କରିଅଛି। ତୁମ୍ଭ ଭଳି ମହାପୁରୁଷଙ୍କ ହସ୍ତରେ ମୋର କନ୍ୟା ପଦ୍ମାବତୀକି ଦେଇ ଆଜି ମୁଁ ଧନ୍ୟ। ମା ପଦ୍ମ, ସୁଖ ଦୁଃଖର ଚିର ସମ୍ପ

ପଦ ମୋ ପ୍ରାଣରେ ଏହାର ଏକ ଶତାଂଶ ଶାନ୍ତି ଲଭିନଥାନ୍ତି ଯଦି ପୁରୁଷୋତ୍ତମ ଦେବଙ୍କ ପରି ବୀର ଉଦାର ପୁରୁଷଙ୍କ ଜୀବନରୁ ସହଚରୀ ସହଧର୍ମିଣୀ କରି ତୋତେ ଆଜି ନ ଦେଖିଥାନ୍ତି ଭଗବାନ ତୁମ୍ଭର ଅସୀମ କରୁଣା ତୁମ୍ଭର ଅସୀମ କରୁଣା ଏ ଯୁଗଳ ହୃଦୟରେ ଢାଳି ଦିଅ କରୁଣାମୟ ଅନନ୍ତ ଦୟା ତୁମ୍ଭର ଅକରନ୍ତି ତୁମ୍ଭର ମଙ୍ଗଳ ବିଧାନ ପ୍ରଭୁ

ଶୁଣିଲେ ନାଟକ ପୁରୁଷୋତ୍ତମ ଦେବ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ପୁରୁଷୋତ୍ତମ ଦେବ, ଅମରେନ୍ଦ୍ର ଚୌଧୁରୀ, ସେନାପତି ଧୈର୍ଯ୍ୟଧର ରାଉତ, ଅର୍ଜୁନ ସିଂ, ସୁରେନ୍ଦ୍ରନାଥ ମହାନ୍ତି, କାଞ୍ଚି ରାଜା, ବ୍ରଜକିଶୋର ମହାନ୍ତି, ସୁମନ୍ତ, ସମରେନ୍ଦ୍ର କୁମାର ସିହ୍ନା, ବିକ୍ରମ, ଭବାନୀ ଶଙ୍କର ପ୍ରହରାଜ, ରାମଚନ୍ଦ୍ର, ସୁରେଶ ଚନ୍ଦ୍ର ରାଉତ, ନରସିଂହ, ନରେନ୍ଦ୍ର କୁମାର ସାହୁ, ଉତ୍କଳ ଦୂତ, ବାସୁଦେବ ସାମଲ, କାଞ୍ଚି ମନ୍ତ୍ରୀ ଦୀପେନ ଘୋଷ, ଉତ୍କଳ ମନ୍ତ୍ରୀ ଦୟାନିଧି ଦାସ, କାଞ୍ଚି ରାଣୀ ଆଶାଲତା ଦେବୀ, କନକ, ପ୍ରମୋଦା ଶତପଥୀ, ପଦ୍ମାବତୀ, ଝରଣା ଦାସ ଏବଂ ଅନ୍ୟାନ୍ୟ ଭୂମିକାରେ ବିଷ୍ଣୁଚରଣ ପଟ୍ଟନାୟକ ଓ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ମୂଳମଞ୍ଚ ନାଟକ ଗୋଦାବରୀଶ ମିଶ୍ର, ବେତା ରୂପାନ୍ତର ଓ ପରିଚାଳନା ମନୋରଞ୍ଜନ ଦାସ।

ଶହବର୍ଷ। ସିରିଆ, କୁଏତ ଓ ଓମାନରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ ଇରାନ୍ର ଆକ୍ରମଣ, ଜାପାନ ଓପନ୍ 2026 ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସର ସେମିଫାଇନାଲ୍ରେ ପିଭି ସିନ୍ଧୁ, ଏଫ୍ଆଇଏଚ୍ ମହିଳା ହକି ବିଶ୍ୱକପ୍ 2026 ପାଇଁ ମିଡ୍ଫିଲ୍ଡର ସଲିମ ଟେଟେଙ୍କ ନେତୃତ୍ୱରେ 20 ଜଣିଆ ଦଳ ଘୋଷଣା କଲା ଭାରତ, ଏବଂ ଲଘୁଚାପର ପ୍ରଭାବରେ 15 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର, ଶୁଭରାତ୍ରୀ।

ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ସକାଳ 6:05 ବନ୍ଦନା ଅନୁଚିନ୍ତା, ସକାଳ 6:35 ଉପସ୍ଥାପନା ତୀର୍ଥାନନ୍ଦ ମିଶ୍ର, ଶ୍ରୀମଦ୍ ଭାଗବତର 99ତମ ଭାଗ ସକାଳ 6:40। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55, କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।

ଭକ୍ତମାନେ ଭାବୁଥିବେ ପ୍ରଭୁଙ୍କ ସହ ଏହି ସମ୍ପର୍କ କ'ଣ ଗୋଟିଏ ଜନ୍ମର, ଜନ୍ମ ଜନ୍ମର ସମ୍ପର୍କ ନଥିଲେ କ'ଣ ପ୍ରଭୁଙ୍କ ସହ ଭେଟ ହୁଏ, ତୁମେ ମୋର ମୁଁ ତୁମର ଏହି ଭାବନାରେ ପ୍ରଭୁଙ୍କ ସହ ବନ୍ଧା ହୋଇଛନ୍ତି ଭକ୍ତମାନେ। ସେ ପରା ଭକ୍ତବତ୍ସଳ ଭାବଗ୍ରାହୀ। ଭକ୍ତ ଦେହରେ କଣ୍ଟାର ଆଘାତ ଲାଗିଲେ ପ୍ରଭୁଙ୍କ ଶ୍ରୀଅଙ୍ଗରୁ ରକ୍ତ ଚରେ। ଏକ ସମ୍ବେଦନଶୀଳ ଆତ୍ମିକ ଭାବନାରେ ଛନ୍ଦି ହୋଇ ରହିଛି ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ।

ଆଜି ପ୍ରଭୁ ରତ୍ନ ସିଂହାସନ ଖାଲି କରିଦେଇ ଆସିବେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ। ବୋଧହୁଏ ଏଇଥିପାଇଁ ସବୁ ନୀତି ଅତି ସହଜ ରୀତିରେ ସମ୍ପାଦନ ହୋଇଯାଉଛି। ରଥ ପ୍ରସ୍ତୁତ ହୋଇ ରହିଛି, ପଥ ପରିଷ୍କାର, ସେବାୟତମାନେ ପ୍ରସ୍ତୁତ ହୋଇ ରହିଛନ୍ତି ସେହି ମହେନ୍ଦ୍ର ବେଳାକୁ, ଯେଉଁ ବେଳାରେ ପ୍ରଭୁଙ୍କର ଅନୁମତି ମିଳିବ ପବିତ୍ର ଯାତ୍ରା ପାଇଁ। ତୁଳସୀ ଆଉ ଦୟଣାର ବାସ୍ନାରେ ମହକି ଯାଉଛି ଶ୍ରୀମନ୍ଦିର ପରିସର, ମହକି ଯାଉଛି ଭକ୍ତମାନଙ୍କ।

ଯାହାର କେହି ନାହାନ୍ତି ତା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ଅଛନ୍ତି। ସେ ସଦା ଜାଗ୍ରତ ଭକ୍ତମାନଙ୍କ ପାଇଁ। ଭକ୍ତ ରଘୁ ଅରକ୍ଷିତ ତାଙ୍କରି ନାମରେ ସମର୍ପଣ କରି ଭକ୍ଷଣ କରିଥିଲେ ବିଷଯୁକ୍ତ ଖାଦ୍ୟ। ମାତ୍ର ନୀଳଗିରିନାଥଙ୍କ ଅପାର କରୁଣାରୁ ସେହି ଖାଦ୍ୟ ପରିବର୍ତ୍ତିତ ହୋଇଥିଲା ଅମୃତରେ। ରଘୁ ଅରକ୍ଷିତ ହୋଇଥିଲେ ବିପଦମୁକ୍ତ। ପ୍ରଭୁଙ୍କର ଏହି ଭକ୍ତ ପ୍ରେମର ଅମୃତମୟ ଆଖ୍ୟାନ ଯେମିତି ସଞ୍ଚରି ଯାଉଛି ପ୍ରତିଟି ଅନ୍ତରକୁ।

ଶେଷ ହେଲା ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଶାନ୍ତିଲତା ଛୋଟରାୟ, ଅକ୍ଷୟ କୁମାର ମହାନ୍ତି, ତୃପ୍ତି ଦାସ, ବିଜୟ କୁମାର ମିଶ୍ର ଏବଂ ସୁଧା ମିଶ୍ର। ଗୀତ ରଚନା କରିଥିଲେ ନଗେନ୍ଦ୍ର ମହାପାତ୍ର, ସାଲବେଗ, ବୈକୁଣ୍ଠନାଥ ବ୍ରହ୍ମଚାରୀ, ନିରଞ୍ଜନ ରାଉତ ଏବଂ ରଘୁ ଅରକ୍ଷିତ। ଆଲେଖ୍ୟ ଏବଂ ଉପସ୍ଥାପନା ବସନ୍ତ ମହାନ୍ତି।

ମହର୍ଷି ବ୍ୟାସଦେବ କହିଛନ୍ତି, ଯେପରି ରଥଚକ ବୁଲୁଥାଏ ସେହିପରି ମନୁଷ୍ୟର ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଲାଗି ରହିଥାଏ। ଯାହାର ଜନ୍ମ ହୋଇ ମୃତ୍ୟୁ ତାର ସୁନିଶ୍ଚିତ, ସମ୍ପଦ ପଛରେ ବିପଦ ଥାଏ। ଏହି କଥାକୁ ବୁଝି ଜ୍ଞାନୀ ଲୋକମାନେ ହର୍ଷ କିମ୍ବା ଶୋକରେ ଅଧୀର ହୁଅନ୍ତି ନାହିଁ।

ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି, କାମ, କ୍ରୋଧ, ଲୋଭ, ମୋହ ଆଦିକୁ ଯେଉଁମାନେ ତ୍ୟାଗ କରିଛନ୍ତି ସେଇମାନେ ହିଁ ଯତିମାନ ପୁରୁଷ। ଆତ୍ମଜ୍ଞାନ ବିହୀନ ବ୍ୟକ୍ତିଙ୍କୁ ମୂଢ଼ କୁହାଯାଏ।

ଶ୍ରୀକ୍ଷେତ୍ରପତି ଶ୍ରୀଜଗନ୍ନାଥଙ୍କର ଆଜି ପବିତ୍ର ରଥଯାତ୍ରା। ନିଜ ଜନ୍ମବେଦୀକୁ ରଥାରୂଢ଼ ହୋଇ ଯାତ୍ରା କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିରର ସମସ୍ତ ଐଶ୍ୱର୍ଯ୍ୟକୁ ପଛରେ ରଖି ମାଧୁର୍ଯ୍ୟର କଲ୍ଲୋଳରେ ଉଲ୍ଲସିତ ହେବେ ଜଗତପତି ଜଗନ୍ନାଥ। ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ, ଭକ୍ତଙ୍କ ସହିତ ମିଳିତ ହେବେ। ସତ୍ୟଯୁଗର ପରଶୁ, ତ୍ରେତୟାଜର ଧନୁ କି ଦ୍ୱାପରର ଚକ୍ର କିଛି ନାହିଁ ମହାପ୍ରଭୁଙ୍କ ହାତରେ, ରହିଛି ମାତ୍ର ଦୁଇଟି ପ୍ରସାରିତ ବାହୁ। ଯେଉଁ ବାହୁରେ ଧନୁ ଧରିବାର ଆବଶ୍ୟକତା ନାହିଁ କି ରଥ ଦୌଡ଼ି ଧରିବାର ସଂକଳ୍ପ

ବିକଳ୍ପ ନାହିଁ, ଅଛି ଖାଲି ଏକ ପ୍ରେମମୟ ଆହ୍ୱାନ। ଜଣେ ବଳି, ଜଣେ ହନୁମାନ କି ଜଣେ ଅର୍ଜୁନ ପାଇଁ ଆଜି ସେ ଉତ୍କଣ୍ଠିତ ନୁହନ୍ତି, ନୁହନ୍ତି ବ୍ୟାକୁଳ। ବରଂ ଶତ ଶତ ବଳି, ହନୁମାନ, ଅର୍ଜୁନ, ଅହଲ୍ୟା, ଦ୍ରୌପଦୀ, କୁନ୍ତି, କୈକେୟୀଙ୍କ ପାଇଁ ମହାପ୍ରଭୁଙ୍କର ଏ ଦିବ୍ୟ ରଥଯାତ୍ରାର ଲୀଳା ମହୋତ୍ସବ। ଯୁକ୍ତିବାଦୀ ମନ କିନ୍ତୁ ଏହାକୁ ସହଜରେ ଗ୍ରହଣ କରି ନେଇପାରେ ନାହିଁ। ଏଇଠି ପ୍ରଶ୍ନ ଉଠେ, ଏ ରଥଯାତ୍ରାର ପ୍ରାରମ୍ଭ ପୃଷ୍ଠଦେଶରେ କେଉଁ ନିଗୁଢ଼ ତତ୍ତ୍ୱ ରହିଛି? ଉତ୍କଳର ଗଜପତି ଦ୍ୱିତୀୟ ନରସିଂହଦେବ ଯେଉଁଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉତ୍କଳର ରାଜା ଭାବରେ ଘୋଷଣା କରି ନିଜକୁ ତାଙ୍କ ରାଉତ ଭାବରେ ରହି ରାଜ୍ୟ ଶାସନ କରିବାର ସଂକଳ୍ପ କଲେ, ସେହି ଦିନଠାରୁ ଏ ରଥଯାତ୍ରାର ସମ୍ପୂର୍ଣ୍ଣ ଅର୍ଥ ବଦଳି ଯାଇଛି। ପୁରାଣମାନଙ୍କରେ ଇନ୍ଦ୍ରଙ୍କ ରଥ, ସୂର୍ଯ୍ୟଙ୍କ ରଥ, ଶିବଙ୍କ ରଥ, କନ୍ଦର୍ପଙ୍କ ରଥ ଇତ୍ୟାଦି ବହୁ ରଥର ବର୍ଣ୍ଣନା ରହିଛି। ପୃଥିବୀର ବିଭିନ୍ନ ଦେଶରେ ରାଜା ତଥା ସାମନ୍ତ ସମାଜମାନଙ୍କର ରଥ ରହିଥିବାର ସୂଚନା ମିଳେ। ମହାଭାରତ ଯୁଦ୍ଧରେ ମଧ୍ୟ ରଥୀମାନଙ୍କର ମହତ୍ତ୍ୱପୂର୍ଣ୍ଣ ବର୍ଣ୍ଣନାର ଉଲ୍ଲେଖ ଅଛି। ଯେପରି ପରମପୁରୁଷ ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥର ସାରଥି ସାଜି ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ସେହିପରି ବ୍ରାହ୍ମଣର ଅଭିଶାପରେ କର୍ଣ୍ଣଙ୍କର ରଥର ଚକ ଭୂତଳ ସାହି ହୋଇଛି। ରାଜା ଋତୁପର୍ଣ୍ଣ ନଳଙ୍କଠାରୁ ରଥଚାଳନା ବିଦ୍ୟା ଶିକ୍ଷା କରିଛନ୍ତି, ଏମିତି ବହୁ ବର୍ଣ୍ଣନା ରହିଛି। ଏଥିରୁ ଅନୁମିତ ହୁଏ ଯେ ଯୁଦ୍ଧ ଏବଂ ଶାନ୍ତି ଉଭୟ ସମୟରେ ରଥ ଏକ ମହତ୍ତ୍ୱପୂର୍ଣ୍ଣ ଯାନ ଭାବରେ ବ୍ୟବହୃତ ହୋଇଥାଏ। ରାଜାମାନେ ରାଜ୍ୟର ବିଭିନ୍ନ ସ୍ଥାନକୁ ରଥାରୋହଣ କରି ଯାତ୍ରା କରି ପ୍ରଜାମାନଙ୍କର ସୁଖ ଦୁଃଖ ବୁଝିଥାନ୍ତି। ସେହି ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ହୁଏତ ମହାପ୍ରଭୁଙ୍କର ଏ ରଥଯାତ୍ରାର ପ୍ରଚଳନ ବିଧି। ସମଗ୍ର ଉତ୍କଳର ରାଜା ରତ୍ନ ସିଂହାସନେ ବିରାଜମାନ ହୋଇତ ଦେଶର ଶାସନ କାର୍ଯ୍ୟ ସମାପନ କରିପାରିବେ ନାହିଁ, ପ୍ରଜାମାନଙ୍କର ଦୁଃଖ ସୁଖକୁ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିପାରିବେ ନାହିଁ। ମାଉସୀ ହାତର ପୋଡ଼ପିଠାର ସ୍ୱାଦ, ମା ମାଉସୀମାନଙ୍କର କଣ୍ଠର ହୁଳହୁଳି ଧ୍ୱନି, ଭକ୍ତ କଣ୍ଠର ହରିବୋଲ ରୋଡ଼, ରତ୍ନ ସିଂହାସନ ଚାରି ଚୌହଦୀ ଭିତରେ କୋଉଠୁ ମିଳିବ? ରାଜା ଭାବରେ ସାଧାରଣରୁ ସାଧାରଣ ପ୍ରଜାଟିଏର ହାରି ଗୁହାରି କୋଉଠି ପହଞ୍ଚିପାରିବ ରତ୍ନବେଦୀରେ? ରାଜାର କର୍ତ୍ତବ୍ୟ ସମ୍ପାଦନ ପାଇଁ ତ ମହାପ୍ରଭୁଙ୍କର ଏ ଘୋଷଯାତ୍ରା। ଭକ୍ତ ଈଶ୍ୱରଙ୍କର ପ୍ରତି ଯେତିକି ଆକୃଷ୍ଟ, ଈଶ୍ୱର ମଧ୍ୟ ସଦାଚାରୀ ଭକ୍ତ ପାଇଁ ସେତିକି ବ୍ୟାକୁଳ। ପରସ୍ପର ପ୍ରତି ଏହି ବ୍ୟାକୁଳତାର ପୃଷ୍ଠପଟ ହେଉଛି ବଡ଼ଦାଣ୍ଡ ଉପରେ ରଥଯାତ୍ରାର ପବିତ୍ର ଅନୁଷ୍ଠାନ। ଯେଉଁ ରଥଯାତ୍ରା ଦିନେ ଉତ୍କଳ ବା ଭାରତ ମଧ୍ୟରେ ସୀମାବଦ୍ଧ ଥିଲା, ତାହା ଆଜି ପୃଥିବୀର ସମସ୍ତ ଦେଶ ପାଇଁ ଏକ ଆକର୍ଷଣୀୟ ଅନୁଷ୍ଠାନ ପାଲଟି ଯାଇଛି। ମହାପ୍ରଭୁଙ୍କ ସହିତ କିଛି ଆନନ୍ଦଘନ ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ସାରା ପୃଥିବୀର ବହୁ ଦେଶର ବହୁ ଭକ୍ତ ଶ୍ରୀକ୍ଷେତ୍ରରେ ରୁଣ୍ଡ ହୋଇଛନ୍ତି। ନିଜ ନିଜ ଦୃଷ୍ଟି ଅନୁସାରେ ଏହି ପ୍ରତୀକଙ୍କୁ ଯିଏ ଯାହାର ବିନା ଦ୍ୱିଧାରେ, ବିନା ପ୍ରଶ୍ନରେ, ବିନା ଯୁକ୍ତିରେ ଆପଣେଇ ନେଇଛନ୍ତି। ଏହା ହିଁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ମୂଳ ଭିତ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାତା ସୁଭଦ୍ରା ନିଜ ନିଜର ଦିବ୍ୟ ରଥରେ ବିଜେ କଲାପରେ ଗଜପତି ଆସନ୍ତି, ମହାପ୍ରଭୁଙ୍କୁ ଚନ୍ଦନ ପାଣି ସିଞ୍ଚନ କରି ସୁନା ଖଡ଼ିକାରେ ଓଳେଇ ଦେଇ ପରିଶୁଦ୍ଧ କରିବାକୁ ତାଙ୍କ ରଥ। ଉତ୍କଳ ଗଜପତି ନିଜର ସମସ୍ତ ଅହଙ୍କାର ଭୁଲି ଜଣେ ସାଧାରଣ ବ୍ୟକ୍ତି ପରି ଝାଡ଼ୁ କରନ୍ତି ମହାପ୍ରଭୁଙ୍କ ଦିବ୍ୟ ରଥକୁ। ଏଇ ତ ଆମ ସଂସ୍କୃତିର ବିଶେଷତ୍ୱ, ଭକ୍ତ ଏବଂ ଭଗବାନଙ୍କ ଭିତରେ ଥିବା ସମ୍ପର୍କର ଦିବ୍ୟ ପରିପ୍ରକାଶ।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ତୁଳସୀ ଓଝା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 97ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ମୈତ୍ରେୟ ଭକ୍ତ ବିଦୁରଙ୍କୁ କହିଲେ ଯେ ବ୍ରହ୍ମା, ବିଷ୍ଣୁ ଓ ଶିବ ଅନସୂୟାଙ୍କ ପୁତ୍ର ରୂପେ ଜନ୍ମ ନେଲେ। ସେମାନେ ହେଲେ ଯଥାକ୍ରମେ ସୋମ, ଦତ୍ତ ଓ ଦୁର୍ବାସା। ଅନସୂୟା ଓ ଅତ୍ରିଙ୍କର ପୁଣି ହେଲେ ଚାରୋଟି କନ୍ୟା। ମନୁଙ୍କ କନ୍ୟା ପ୍ରସୂତି ବିବାହ କଲେ ଦକ୍ଷ ପ୍ରଜାପତିଙ୍କୁ। ତାଙ୍କର ଷୋହଳଟି କନ୍ୟା ଜାତ ହେଲେ। ଧର୍ମଙ୍କୁ ତେରଟି କନ୍ୟା, ଅଗ୍ନିଙ୍କୁ ଗୋଟିଏ କନ୍ୟା ଓ ଶିବଙ୍କ ସହ ସତୀଙ୍କୁ ବିବାହ ଦେଲେ। ସତୀ ଆଦର୍ଶ ପତିବ୍ରତା। ପିତାଙ୍କର ସ୍ୱାମୀନିନ୍ଦା ସହିନପାରି ସେ ଯଜ୍ଞକୁଣ୍ଡରେ ଆତ୍ମାହୁତି ଦେଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 97ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଇନ୍ଦ୍ରାଣୀ ମିଶ୍ର, ସାଗରିକା ମହାନ୍ତି, ଶ୍ରୀକାନ୍ତ ଦାସ ଏବଂ ଆସାମୁକୁଲ ବାରିକ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ଫସଲରେ ବିଳମ୍ବିତ ବୁଣା ପରିସ୍ଥିତିରେ ଠିକ୍ ସମୟରେ ଫସଲ ଅମଳ ପାଇଁ ସ୍ୱଳ୍ପରୁ ମଧ୍ୟମ ଅବଧିର ଉଚ୍ଚ ଅମଳକ୍ଷମ ଧାନ କିସମ ବ୍ୟବହାର କରନ୍ତୁ। ଧାନ ମୁଖ୍ୟ ଜମିରେ କାଦୁଅ କରିବା ପାଇଁ ଓ ତଳି ରୋପଣ ପାଇଁ ହିଡ଼ ତିଆରି କରି ବର୍ଷା ପାଣିକୁ ବାନ୍ଧି ରଖନ୍ତୁ। ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ନିଅନ୍ତୁ। ଛଟାବୁଣା ଧାନ ପାଇଁ ଏକର ପ୍ରତି 24-30 କିଲୋଗ୍ରାମ ଏବଂ ସିଡ୍ରିଲ୍ ଦ୍ୱାରା ଧାନବୁଣା ପାଇଁ ଏକର ପ୍ରତି 12-16 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ଧାନ ତଳିଘେରାରେ ଉଙ୍କୁଣିଆ ପୋକ ଦେଖାଦେଲେ ଶୁଖିଲା ପାଗ ଦେଖି ଏଥିପ୍ରତି ଏନ୍ଏସ୍କେଇ 800 ମିଲିଲିଟର କିମ୍ବା ଲାମ୍ବଡ଼ା ସାଇ ହାଲୋଥ୍ରିନ୍ 5% ଇସି 100 ମିଲିଲିଟର କିମ୍ବା ଥାଇଓ ମେଥୋକ୍ଜାମ 25% ଡବ୍ଲ୍ୟୁଜି 40 ଗ୍ରାମ ପ୍ରୟୋଗ କରନ୍ତୁ। ବର୍ତ୍ତମାନ ସମୟରେ ଉଚ୍ଚ ଆର୍ଦ୍ରତା ହେତୁ ଫସଲରେ କୀଟପତଙ୍ଗ ଏବଂ ରୋଗର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସତର୍କତା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡାକ୍ତର ନନ୍ଦା ଦ୍ୱିବେଦୀ।
1: ଆଜି ହେଉଛି ପବିତ୍ର ଆଷାଢ ଶୁକ୍ଳ ଦ୍ୱିତୀୟା, ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରାର ଦିନ। ଏହାକୁ ଗୁଣ୍ଡି

0: ଯାତ୍ରା ବା ଘୋଷ ଯାତ୍ରା ମଧ୍ୟ କୁହାଯାଏ। ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ଏହା ବ୍ୟତୀତ ଭାରତ ଓ ଭାରତ ବାହାରେ ମଧ୍ୟ ଅଧିକାଂଶ ସ୍ଥାନରେ ଏହା ପାଳନ କରାଯାଉଅଛି। ଏଥିପାଇଁ ଭକ୍ତମାନଙ୍କ ମନରେ ପ୍ରବଳ ଉତ୍ସାହ, ଉଦ୍ଦୀପନା ଓ ଆବେଗ ଖେଳିଯାଇଛି। କେବଳ ଶ୍ରୀକ୍ଷେତ୍ର ପୁରୀ ନୁହେଁ, ସମଗ୍ର ବୈଷ୍ଣବ ପୀଠ ଆଜି ଲୋକାରଣ୍ୟ। ତେବେ ଅଗଣିତ ଭକ୍ତଙ୍କ ଗହଳିରେ ଏହି ପବିତ୍ର ରଥଯାତ୍ରା ପାଳନ କରିବା ସମୟରେ ଆମେ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବା ନିତ୍ୟାନ୍ତ ଆବଶ୍ୟକ। ପ୍ରଥମରେ ମନେ ରଖିବାକୁ ପଡ଼ିବ ଯେ ଉତ୍ସବ ପାଳନ ସମୟରେ ଆମମାନଙ୍କର ସତର୍କତା ଓ ସ୍ୱାସ୍ଥ୍ୟ ସଚେତନତା ନିତ୍ୟାନ୍ତ ଜରୁରୀ, କାରଣ ସାମାନ୍ୟତମ ଅସାବଧାନତା ଯୋଗୁଁ ସଂକ୍ରମଣ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରି ସ୍ଥଳେ ଯାହାକୁ କାଶ, ଥଣ୍ଡା, ଜ୍ୱର ହୋଇଛି ସେମାନେ ରଥଯାତ୍ରା ଗହଳିକୁ ନ ଯିବା ଭଲ। କୋମଳମତୀ ଶିଶୁ, ଅତି ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ବାତ ବା ମାନସିକ ରୋଗୀମାନେ ମଧ୍ୟ ଏ ଗହଳିରୁ ଦୂରେଇ ରହିବା ଉଚିତ। ବର୍ତ୍ତମାନ ସମୟରେ ପ୍ରବଳ ଗୁଳୁଗୁଳି ହେବା ସହ ଦେହରୁ ପ୍ରଚୁର ଝାଳ ବୋହିବା ଦ୍ୱାରା ଶରୀରରେ ଜଳୀୟ ଅଂଶ ହ୍ରାସ ପାଇବାର ଆଶଙ୍କା ରହିଛି। ଏପରି ସ୍ଥଳେ ଲେମ୍ବୁ ପାଣି, ଦହି ସର୍ବତ, ପଇଡ଼ ପାଣି, ପରିଷ୍କାର ପାଣି, ଓଆରଏସ୍ ପାଣି ଆଦି ପିଇଲେ ଶରୀରର ଜଳୀୟ ଅଂଶର ମାତ୍ରାକୁ ନିୟନ୍ତ୍ରଣ କରାଯାଇପାରିବ। ଉଚ୍ଚ ରକ୍ତଚାପ, ମଧୁମେହ, ଆଣ୍ଠୁଗଣ୍ଠି ବାତ, ସ୍ନାୟବିକ ଅସୁସ୍ଥତା ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ବ୍ୟକ୍ତିମାନେ ଗହଳିଠାରୁ ନିଜକୁ ଦୂରେଇ ରଖିବା ନିତ୍ୟାନ୍ତ ଆବଶ୍ୟକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ଖାଦ୍ୟ ଓ ପାନୀୟ ଜଳ ପ୍ରତି ସତର୍କତା ଅବଲମ୍ବନ କରିବା। ସାଧାରଣତଃ ଗହଳି ସମୟରେ ବାହାର ଖାଦ୍ୟ ଖାଇବାଠାରୁ ନିଜକୁ ଦୂରେଇ ରଖିବା ଉଚିତ। ଏଥିସହିତ ପରିଷ୍କାର ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ, କାରଣ ଏହି ସମୟରେ ଦୂଷିତ ଜଳ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ତରଳ ଝାଡ଼ା, ଲାଳ ଝାଡ଼ା, ଟାଇଫଏଡ୍, କାମଳ ରୋଗ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ। ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ଏଭଳି ଗହଳି ସ୍ଥାନଠାରୁ ଦୂରେଇ ରହିବା ଦରକାର, କାରଣ ଆମେ ସମସ୍ତେ ଜାଣିଛୁ ଯେ ଶରୀରର ଶ୍ୱାସକ୍ରିୟା ସଂସ୍ଥାନ ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। ଏପରି ରୋଗୀମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର କମ୍ ଥିବାରୁ ଅନ୍ୟାନ୍ୟ ଭୂତାଣୁ ସଂକ୍ରମଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏଠାରେ କହି ରଖିବାକୁ ଚାହେଁ ଯେ ରଥ ଭିଡ଼ିବା ସମୟରେ ଅନେକ ଭକ୍ତ ନିଜର ଅସାବଧାନତା ଯୋଗୁଁ ଆଘାତପ୍ରାପ୍ତ ହୋଇଥାନ୍ତି, ତେଣୁ ରଥ ଦୌଡ଼ି ଟାଣିଲା ବେଳେ ନିଜେ ଏଥିପ୍ରତି ସତର୍କ ରହିବା ଦରକାର। ରାତ୍ରି ଯାପନ କରିବା ସମୟରେ ମଶାରୀ ଟାଙ୍ଗି ଶୋଇବା ନିତ୍ୟାନ୍ତ ଆବଶ୍ୟକ। ଏହାଦ୍ୱାରା ମ୍ୟାଲେରିଆ ଓ ଡେଙ୍ଗୁ ଭଳି ସମସ୍ୟାଠାରୁ ଦୂରେଇ ରହିପାରିବେ। ପରିଶେଷରେ ଯଥାସମ୍ଭବ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରେଇ ରହିବା ଦ୍ୱାରା ଆମେ ନିରାପଦରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥଯାତ୍ରା ପର୍ବକୁ ବେଶ୍ ଆନନ୍ଦରେ ଉପଭୋଗ କରିପାରିବା। ଆଜି ଅବସରରେ ଆପଣମାନଙ୍କର ନିରୋଗ ସ୍ୱାସ୍ଥ୍ୟ କାମନା କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି। ଜୟ ଜଗନ୍ନାଥ।
1: ଆକାଶବାଣୀ କଟକ। ଆସନ୍ତୁ ଶୁଣିବା ଭିକାରୀ ଚରଣ ବଳଙ୍କ କଣ୍ଠରୁ ଜଗନ୍ନାଥ ଭଜନ, ଗୀତରଚନା ବୈକୁଣ୍ଠନାଥ ବ୍ରହ୍ମଚାରୀ। ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ, ତୁମରି ବନ୍ଧନ ରଖ।

ଶୁଣୁଥିଲେ ଭିକାରୀ ଚରଣ ବଳଙ୍କ କଣ୍ଠରୁ ଜଗନ୍ନାଥ ଭଜନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରାର ସିଧା ପ୍ରସାରଣ। ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରଦାନ କରିବେ ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ। ତେବେ ଶ୍ରୋତାବନ୍ଧୁ, ଏହି ଯାତ୍ରାର ସିଧା ପ୍ରସାରଣ ପାଇଁ ଏବେ ଆମେ ଆପଣଙ୍କୁ ନେଇଯାଉଛୁ ପୁରୀର ବଡ଼ଦାଣ୍ଡକୁ।

କୃଷକର ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଏବେ ଉପଗତ ହୋଇଛି। ସବୁଆଡ଼େ ଉତ୍କଣ୍ଠା, ଉନ୍ମାଦନା ଏବଂ ଉତ୍ସାହ। ଭୂମିରୁ ଭୂମା ପର୍ଯ୍ୟନ୍ତ ସମସ୍ତେ ଚଳଚଞ୍ଚଳ। ଏକ ଅପୂର୍ବ ଉତ୍ସୁକତା ଓ ଭାକ୍ତିକ ଆବେଗରେ ସମସ୍ତଙ୍କର ଦୃଷ୍ଟି ନିବଦ୍ଧ ନୀଳକନ୍ଦର ଉପରେ। ଭକ୍ତ ଦର୍ଶନ କରିବେ ମହାପ୍ରଭୁଙ୍କୁ, ମହାପ୍ରଭୁ ଦର୍ଶନ କରିବେ ଭକ୍ତଙ୍କୁ। ଆବାଳ ବୃଦ୍ଧ ବନିତା ଆଜି ଯିଏ ବି ମହାପ୍ରଭୁଙ୍କର ଏ ଦିବ୍ୟଲୀଳା ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଉପସ୍ଥିତ ହୋଇଛନ୍ତି, ସମସ୍ତେ ଅସାମାନ୍ୟ ଶ୍ରଦ୍ଧାପୂର୍ଣ୍ଣ ଭକ୍ତିଭାବରେ ବିଭୋର। ଚାଲିବାର, ରହିବାର, ଠେଲାପେଲା ସହିବାର, ପାଦ ଛିଣ୍ଡିଯିବାର, ବର୍ଷାରେ ତିନ୍ତିବାର ସମସ୍ତ କଷ୍ଟ ଆଜି ତୁଚ୍ଛ ହୋଇଯାଇଛି। ଜୀବନରେ ପରମ ପ୍ରାପ୍ତିର ବେଳ ଯେତେବେଳେ ଆଗତ, ସେତେବେଳେ କୋଉ କଷ୍ଟ ବା ଅଟକେଇବ ଭକ୍ତଙ୍କୁ? ଶ୍ରୀକ୍ଷେତ୍ରରେ ତ ସ୍ୱାଭାବିକ ଭାବରେ ପ୍ରବଳ ଭକ୍ତିମୟ ପରିବେଶ ଥାଏ, ତା ସାଙ୍ଗକୁ ସଚରାଚର ବିଶ୍ୱ ମଧ୍ୟ ଆଜି ଭକ୍ତିମୟ। ସମସ୍ତେ ଯେପରି ମହାପ୍ରଭୁଙ୍କୁ ଧାରଣ କରିବା ପାଇଁ ନିଜ ହୃଦୟ ସିଂହାସନକୁ ସଜାଇବାରେ ଲାଗିଛନ୍ତି, ମହାପ୍ରଭୁଙ୍କ ପାଖରେ ଆମ ପ୍ରାର୍ଥନା, ସେ ବିରାଜନ୍ତୁ ପ୍ରତ୍ୟେକଙ୍କ ହୃଦୟ ସିଂହାସନରେ। ଆଉ ଅଳ୍ପ ସମୟର ବ୍ୟବଧାନ, ପ୍ରତୀକ୍ଷାର ଫଳ ମିଠା। ଶ୍ରୋତାବନ୍ଧୁ, ଆମେ ସମସ୍ତେ ସେ ସ୍ୱାଦ ପାଇବା। ଜାଣନ୍ତି ଶ୍ରୋତାବନ୍ଧୁ, ବିଗତ 452 ବର୍ଷର ଇତିହାସରେ ବିଭିନ୍ନ କାରଣରୁ 32 ଥର ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରି ନାହିଁ, କିନ୍ତୁ 1736 ମସିହା ପରଠାରୁ ଏ ପର୍ଯ୍ୟନ୍ତ ଏ ଯାତ୍ରା ନିରବଚ୍ଛିନ୍ନ ଭାବରେ ଚାଲିଛି। ଏପରିକି ଓଡ଼ିଆଙ୍କ ଭାଗ୍ୟ କେତେ ଟାଣ ଏବଂ ମହାପ୍ରଭୁଙ୍କର କେତେ କରୁଣା, ଦେଖନ୍ତୁ ବିଶ୍ୱିକ ମହାମାରୀ କରୋନାର କୋକୁଆ ଭୟ କାଳରେ ବି ମହାପ୍ରଭୁ ରଥଯାତ୍ରା କରେଇଲେ। ହଁ ଶ୍ରୋତା ବନ୍ଧୁ, ଆପଣଙ୍କୁ ଆଉ ଗୋଟିଏ ସୂଚନା ଦେବାକୁ ଚାହିଁବି, ତାହା ହେଲା ଆକାଶବାଣୀ 90 ବର୍ଷରେ ପଦାର୍ପଣ କରି ଆମ ଦେଶରେ ଉତ୍ସବ ମନାଉଛି। ଏ 90 ବର୍ଷର ମହାମୂଲ୍ୟ ଉପଲବ୍ଧି ସହିତ ଯୋଡ଼ି ହୋଇଯାଇଛି ଆକାଶବାଣୀ କଟକ ପକ୍ଷରୁ ଆରମ୍ଭ ହୋଇଥିବା ରଥଯାତ୍ରାର ଧାରା ବିବରଣୀର 79 ବର୍ଷ, 1948ରୁ 2026 ଏଇଟି ହେଉଛି 79ତମ ବର୍ଷ। କୁଆଡ଼େ ଅତୀତକୁ ଚାହିଁଲେ ଆଖି ପାଉନାହିଁ। ଭାରତ ସ୍ୱାଧୀନ ହେବାର ପରବର୍ଷ ଏହି ଧାରା ବିବରଣୀ ଆରମ୍ଭ ହୋଇଥିଲା। ଆମ ଭିତରୁ ଅନେକ ସେତେବେଳେ ଜନ୍ମ ବି ହୋଇନଥିବା, ଇଏ ମଧ୍ୟ ଆକାଶବାଣୀ କଟକ ପାଇଁ ଆଉ ଏକ ମହାର୍ଘ ଉପଲବ୍ଧି। ଯେତେ ଇଲେକ୍ଟ୍ରୋନିକ ମାଧ୍ୟମ, ଗଣମାଧ୍ୟମ ଆସନ୍ତୁ, ଆକାଶବାଣୀ ଆକାଶବାଣୀ, ତାର ବିକଳ୍ପ ନାହିଁ। ତାର ଭାଷ୍ୟକାରମାନେ ବିଦ୍ୱାନ, ରୁଚିଶୀଳ, ସଂଯତ ଏବଂ ଶ୍ରୋତାଙ୍କ ପାଖରେ ପ୍ରତିବଦ୍ଧ। ଇତିହାସ ଓ ଶାସ୍ତ୍ରର ତଥ୍ୟ, ମହାପ୍ରଭୁଙ୍କର ଲୀଳା ଓ ମହିମା ହିଁ ଆକାଶବାଣୀର ଧାରା ବିବରଣୀର ଆଧାର। ଶ୍ରୋତାଙ୍କର ଆକାଶବାଣୀ ଉପରେ ଥିବା ଅଖଣ୍ଡ ବିଶ୍ୱାସ ଆମର ସମସ୍ତ ଭାଷ୍ୟକାରମାନଙ୍କୁ ପ୍ରତି ପଦେ ପଦେ ସତର୍କ କରୁଛି, ସଂଯତ କରୁଛି। ଏହି ଦାୟିତ୍ୱବୋଧକୁ ଧାରଣ କରି ଆମର ଧାରା ବିବରଣୀ ପ୍ରଦାନ କରିବା ପାଇଁ ପ୍ରଥମ କେନ୍ଦ୍ର ରାଧାବଲ୍ଲଭ ମଠ ଉପରେ ମୋ ସହିତ ଉପସ୍ଥିତ ଅଛନ୍ତି ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଏବଂ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଉପରେ ଆମର ଦ୍ୱିତୀୟ କେନ୍ଦ୍ର ଉପରେ ଅଛନ୍ତି ଡକ୍ଟର ହରିହର କାନୁନଗୋ ଏବଂ ପ୍ରତାପ ତ୍ରିପାଠୀ। ଆମ ସମସ୍ତଙ୍କର ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା, ସେ ସ୍ୱୟଂ ଲୀଳାରେ ଆସୁଛନ୍ତି, ଆମ ବାଣୀରେ ସ୍ୱୟଂ ପ୍ରକାଶିତ ହୁଅନ୍ତୁ। ଆପଣଙ୍କ ମନକୁ, ହୃଦୟକୁ ପ୍ରସ୍ତୁତ କରିବା ପାଇଁ କିଛି ଭାବର କଥା, ଆକାଶବାଣୀର ପ୍ରତିବଦ୍ଧତା ତଥା କହିବା ପରେ ଏବେ ପ୍ରତ୍ୟକ୍ଷ ଭାବରେ ଦେଖୁଥିବା କଥା ଆପଣଙ୍କୁ କହୁଛି। ଶ୍ରୀକ୍ଷେତ୍ରର ପାଣିପାଗ ଅତ୍ୟନ୍ତ ପ୍ରତିକୂଳ ଥିଲା ଆଜି ସକାଳୁ। ଆମେ ଜାଣନ୍ତୁ, ଆମେ ସକାଳ 5ଟାରେ ଆସି ଏହି ପ୍ରଥମ କେନ୍ଦ୍ରରେ ବସିଛୁ, ଧାରା ବିବରଣୀ ପ୍ରସାରଣ ଆରମ୍ଭ ହେଉଛି 7:30, ଆମେ 2.5 ଘଣ୍ଟା ଆଗରୁ ଆସିକିରି ଏଠି ବସିଛୁ। ଦେଖନ୍ତୁ, ସେଇଥିରୁ ଆପଣ ଅନୁମାନ କରନ୍ତୁ ଯେ ଶ୍ରୀକ୍ଷେତ୍ରରେ କି ପ୍ରକାର ସୁରକ୍ଷା ବ୍ୟବସ୍ଥା, କି ପ୍ରକାର କଟକଣା। 2.5 ଘଣ୍ଟା ପୂର୍ବରୁ ଆମକୁ ଆସିବାକୁ ପଡ଼ିଲା କେନ୍ଦ୍ରକୁ। ଆଉ ଯୋଉ ବ୍ୟବସ୍ଥା ଅଛି, 5ଟା ବେଳେ ଆମେ ବାହାରିକି ଆସିଲା ବେଳକୁ ଏତେ ଜୋର ବର୍ଷା, ମୂଷଳଧାରାରେ ବର୍ଷା ଏପର୍ଯ୍ୟନ୍ତ ଲାଗିଥିଲା। ଏବେ ମହାପ୍ରଭୁଙ୍କର ବିଜୟ ହେବାର ସମୟ ଯେତେବେଳେ ବଡ଼ଦାଣ୍ଡକୁ ଆସୁଛି, ଧୀରେ ଧୀରେ ମହାପ୍ରଭୁ ସ୍ୱୟଂ ପାଗକୁ ଟିକିଏ ଶୁଖିଲା କରିବାକୁ ବସିଛନ୍ତି। ବର୍ଷା ଟିକିଏ ଏବେ କମିଯାଇଛି ଏବଂ ଟିକେ ଟିକେ ଆକାଶ ଫର୍ଚ୍ଚା ହୋଇ ଆସୁଛି। ସକାଳର ଯେଉଁ ମୂଷଳଧାରାର ବର୍ଷା ଏବେ ଶ୍ରୀକ୍ଷେତ୍ରରେ ତାହା ଆଉ ନାହିଁ। ଆଉ ନୀତି ନିର୍ଘଣ୍ଟ କଥା ମୁଁ ଆପଣଙ୍କୁ କହିବି। ନୀତି ନିର୍ଘଣ୍ଟ ବର୍ତ୍ତମାନ ମହାପ୍ରଭୁଙ୍କର ଶୃଙ୍ଗାର ବା ବେଶ ସେ ସମ୍ପୂର୍ଣ୍ଣ ହୋଇଛି, ତାପରେ ଖେଚୁଡ଼ି ଭୋଗ ହେବ। ନୀତିକାନ୍ତି ଯାହା ଧାର୍ଯ୍ୟ ହୋଇଥିଲା ସେ ପାଖାପାଖି 30 ମିନିଟ୍ ପୂର୍ବରୁ ଚାଲିଛି। ସବୁ ବର୍ଷ ଏମିତି ହୁଏ, ରଥ ପ୍ରତିଷ୍ଠା 9ଟା ବେଳେ ଅଛି, ଆମେ ଭାବୁଛୁ 8ଟା ବେଳକୁ ରଥ ପ୍ରତିଷ୍ଠା ହୋଇଯିବ। ତେଣୁ ଏସବୁ କଥାଗୁଡ଼ାକ ଆପଣଙ୍କୁ କହିବାର କାରଣ ହେଲା ଶ୍ରୀକ୍ଷେତ୍ର ସମ୍ପର୍କରେ ବର୍ତ୍ତମାନ ଯେଉଁ ପରିସ୍ଥିତି ଅଛି ସେ ସମ୍ପର୍କରେ ଆପଣଙ୍କୁ ଅବଗତ କରାଇବା। ଏବଂ 3ଟି ରଥ ଅପୂର୍ବ ମଣ୍ଡଳୀ ହୋଇ ସିଂହଦ୍ୱାର ସାମ୍ନାରେ ଦଣ୍ଡାୟମାନ ଅଛନ୍ତି।
ଏବଂ

ଦ୍ୱାର ମୂଳରୁ ଚୂଳ ପର୍ଯ୍ୟନ୍ତ ପୁଷ୍ପ ମଣ୍ଡିତ ହୋଇ ଅପୂର୍ବ ଶୋଭା ସୃଷ୍ଟି କରୁଛି ଏବଂ ନୀଳଚକ୍ର ଉପରେ ପତିତ ପାବନ ମାନା ଉଡ୍ୟମାନ ହେଉଛନ୍ତି ଉତ୍ତର ଦିଗକୁ। ତେଣୁ ଏଭଳି ଭାବରେ ଯେଉଁ ସୁନ୍ଦର ଦୃଶ୍ୟ ଆମେ ଦେଖୁଛୁ, ନୀଳଚକ୍ର, ଜଗମୋହନ, ସିଂହଦ୍ୱାର ଏବଂ ତିନିରଥ, ଏ ସମସ୍ତଙ୍କର ଅପୂର୍ବ ମଣ୍ଡନୀ, ଅପୂର୍ବ ଶୋଭା ସମ୍ଭାର ଦର୍ଶକମାନଙ୍କର, ଶ୍ରଦ୍ଧାଳୁମାନଙ୍କର ମନକୁ ପ୍ରଲୁବ୍ଧ କରୁଛି। ମହାପ୍ରଭୁଙ୍କୁ ଆଉ ଟିକେ ଆନନ୍ଦର ସହିତ, ଉତ୍ସାହର ସହିତ ଦେଖିବା ପାଇଁ ଅପେକ୍ଷାରତ ତାଙ୍କର କଷ୍ଟ ତାକୁ ଲାଘବ କରିଦେଉଛି ଏ ପ୍ରକାର ବ୍ୟବସ୍ଥା। ତାପରେ ମୁଁ ଆପଣଙ୍କୁ କହିବି ଯେ ଯାହା ନୀତି ନିର୍ଘଣ୍ଟ ମନ୍ଦିର ପ୍ରଶାସନ ତରଫରୁ ହୋଇଛି, 9:00 ରଥ ପ୍ରତିଷ୍ଠା, ମୁଁ ଆପଣଙ୍କୁ କହିଲି ସେ 8:00 ବେଳକୁ ଆରମ୍ଭ ହୋଇଯିବ, 9:30 ପହଣ୍ଡି, 12:30 ପର୍ଯ୍ୟନ୍ତ ସେ ପହଣ୍ଡି ଚାଲିବ, ତାହା ମଧ୍ୟ ଆଗୁଆ ହୋଇଯିବାର ଯଥେଷ୍ଟ ସମ୍ଭାବନା ଅଛି। 2:00-3:00 ଅଛି ଛେରା ପହଁରା, ତାପରେ 4:00 ବେଳେ ରଥ ଟଣା। ସବୁ ବର୍ଷର ଅଭିଜ୍ଞତାକୁ ଆଧାର କରି ଏହା କୁହାଯାଇପାରିବ ଯେ ରଥ ଟଣା ଯେଉଁ 4:00 ବେଳେ ଅଛି, ବୋଧ ହୁଏ ସେ ଘଣ୍ଟେ ଆଗରୁ ମଧ୍ୟ ରଥ ଟଣା ହୋଇଯିବାର ଯଥେଷ୍ଟ ସମ୍ଭାବନା ରହୁଛି। ଆପଣ ଜାଣନ୍ତି ଆମ ରାଜ୍ୟର ରାଜ୍ୟପାଳ ଏବଂ ଭାରତର ମହାମହିମ ରାଷ୍ଟ୍ରପତି, ଏମାନେ ଯେତେବେଳେ ଆସନ୍ତି ସେମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା କରାଯାଏ, ଅଭୂତପୂର୍ବ ବ୍ୟବସ୍ଥା ସୁରକ୍ଷାର ଏବଂ ପ୍ରଶାସନିକ ବ୍ୟବସ୍ଥା ଯେଉଁ କରାଯାଏ, ତାଠୁ 100 ଗୁଣ ଅଧିକ ବ୍ୟବସ୍ଥା କରାହୋଇଛି ଆଜି ଶ୍ରୀକ୍ଷେତ୍ରରେ। କାରଣ ଇଏ ରାଜ୍ୟପତି ନୁହନ୍ତି କି ରାଷ୍ଟ୍ରପତି ନୁହନ୍ତି, ଇଏ ହେଉଛି ବିଶ୍ୱପତି। ତେଣୁ ବିଶ୍ୱପତିଙ୍କ ପାଇଁ ଯେଉଁ ବ୍ୟବସ୍ଥା, ସେ ବ୍ୟବସ୍ଥା ଆମେ ପ୍ରତ୍ୟକ୍ଷ ଭାବରେ ତାକୁ ଅଙ୍ଗେ ନିଭାଉଛୁ। ଅସୀମ ବ୍ୟାପକ ବ୍ୟବସ୍ଥା, ପାଖାପାଖି 15,000 ପୁଲିସ, ସେ ଡିଜିଙ୍କ ଠାରୁ ଆରମ୍ଭ କରି ସିପାହୀଙ୍କ ପର୍ଯ୍ୟନ୍ତ 15,000 ପୁଲିସ ଉପସ୍ଥିତ ଅଛନ୍ତି ଆଜି ବଡ଼ଦାଣ୍ଡରେ ସବୁ ନିୟନ୍ତ୍ରଣ କରିବା ପାଇଁ। ତାପରେ 25ଟି ବିଭାଗ, ରାଜ୍ୟ ସରକାରଙ୍କର 25ଟି ବିଭାଗ ଏଠି କାର୍ଯ୍ୟ କରୁଛନ୍ତି, ତା ସହିତ କେନ୍ଦ୍ର ସରକାରଙ୍କର ବିଭାଗ ବି ଅଛନ୍ତି। କେନ୍ଦ୍ର ସରକାରଙ୍କ ବିଭାଗ ଭିତରେ ରେଲୱେ ଅଛି, କେନ୍ଦ୍ର ସରକାରଙ୍କ ବିଭାଗରେ ଆକାଶବାଣୀ, ଦୂରଦର୍ଶନ ଅଛନ୍ତି, କେନ୍ଦ୍ର ସରକାରଙ୍କ ବିଭାଗ ଭିତରେ ଦୂରସଞ୍ଚାର ବିଭାଗ ଅଛନ୍ତି। ଏଭଳି ବହୁ ବିଭାଗ, ରାଜ୍ୟ ସରକାରଙ୍କ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ବିଭାଗ ନିଜ ନିଜ ଭିତରେ ସହଯୋଗ ଏବଂ ସମନ୍ୱୟ ରକ୍ଷା କରି ଏ ରଥଯାତ୍ରାକୁ କିଭଳି ଭାବରେ ନିର୍ବିଘ୍ନରେ ସମାପ୍ତ କରିବେ ସେଥିରେ ଚେଷ୍ଟିତ ଅଛନ୍ତି। ଆଉ ଆପଣ ଆଉ ଗୋଟେ କଥା ଜାଣିଥାନ୍ତୁ ଯେ ଏଇ ଯେଉଁ ନିଃଶୁଳ୍କ ସେବା ଯୋଗାଇବା ପାଇଁ, କାରଣ ଆପଣ ଜାଣନ୍ତି ରଥଯାତ୍ରା ଏଭଳି ଏକ ମହୋତ୍ସବ, ଏଇଠି ପ୍ରତ୍ୟେକ ନିଜ ନିଜର ଅଂଶଗ୍ରହଣ କରିବା ପାଇଁ ଚାହାନ୍ତି, କିଏ କିଭଳି ଭାବରେ ଟିକେ ସେବା ଯୋଗାଇଦେବ ଏବଂ ଏହି ପବିତ୍ର ମୁହୂର୍ତ୍ତରେ ଟିକେ ମହାପ୍ରଭୁଙ୍କର କୃପା ସାଉଁଟି ନେବ, ଟିକେ ପୁଣ୍ୟ ସଂଗ୍ରହ କରିନେବ, ସେହି ବିଚାରରେ ଆଜି 380 ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସେବା କାର୍ଯ୍ୟରେ ଅଛନ୍ତି। କିଏ ଜଳସିଞ୍ଚନ କରୁଛନ୍ତି, କିଏ ଲୋକମାନଙ୍କୁ ବିପଦ ସମୟରେ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି, କିଏ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି, କିଏ ଶଙ୍ଖୁଡ଼ି ଖାଦ୍ୟ ବଣ୍ଟନ କରୁଛନ୍ତି, କିଏ ପଣା ବଣ୍ଟନ କରୁଛନ୍ତି, ବିଭିନ୍ନ କାର୍ଯ୍ୟ ଏଠି ଏତେ କାର୍ଯ୍ୟ ଅଛି ଯେ ଏତେ କାର୍ଯ୍ୟ ବୋଧହୁଏ ସରକାର ନିଜେ କରିପାରିବେ ନାହିଁ। ସେଇଥିପାଇଁ ବିଭିନ୍ନ ଅଞ୍ଚଳରୁ, ଓଡ଼ିଶାର କୋଣ ଅନୁକୋଣରୁ, ବିଭିନ୍ନ ସହର ନଗରମାନଙ୍କରୁ 380 ସ୍ୱେଚ୍ଛାସେବୀ ସଂଗଠନ ମହାପ୍ରଭୁଙ୍କର ଏ ସେବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତାପରେ ଆପଣଙ୍କୁ ଆଉ ଗୋଟିଏ କଥା କହିବି, ଏହି ବର୍ଷ ରାଜ୍ୟ ସରକାରଙ୍କର ଗୋଟିଏ ଭଲ ଇଚ୍ଛା ହୋଇଛି ଯେ ଆମ ରାଜ୍ୟରେ ଯେତିକି ପଦ୍ମ ପୁରସ୍କାର ପାଇଛନ୍ତି ଭାରତ ସରକାରଙ୍କ ତରଫରୁ, ପୁରସ୍କାର ତ ନୁହେଁ ସମ୍ମାନ ପାଇଛନ୍ତି, ନାଗରିକ ସମ୍ମାନ ବୋଲି ତାକୁ କୁହାଯାଏ, ଯେତେ ପଦ୍ମ ସମ୍ମାନ ପାଇଛନ୍ତି ସେ ସମସ୍ତଙ୍କୁ ରାଜ୍ୟ ସରକାର ନିମନ୍ତ୍ରଣ କରିଛନ୍ତି ଏ ରଥଯାତ୍ରା ଦର୍ଶନ କରିବା ପାଇଁ। ତେଣୁ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାହୋଇଛି ଏବଂ ସେଇଠି ସେମାନେ ବସିବେ, ରଥଯାତ୍ରା ଦେଖିବେ। ସେମାନେ ହେଉଛନ୍ତି ଆମ ରାଜ୍ୟର ଗୌରବ ଏବଂ ଗୌରବ, କଳା, ସାହିତ୍ୟ, ସଂସ୍କୃତି, ଲୋକକଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଏ ସମସ୍ତ କ୍ଷେତ୍ରରୁ ଯେଉଁ ବିଶିଷ୍ଟ ବିଦ୍ୱାନମାନଙ୍କୁ, ବିଶିଷ୍ଟ କଳାକାରମାନଙ୍କୁ, କୃତବିଦମାନଙ୍କୁ, ଯେଉଁମାନଙ୍କୁ ଭାରତ ସରକାର ତାଙ୍କ ଅବଦାନକୁ ସ୍ୱୀକାର କରି ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି, ସେ ମହାଶୟମାନେ ମଧ୍ୟ ଆଜି ଶ୍ରୀକ୍ଷେତ୍ରରେ ଉପବିଷ୍ଟ ହେବେ ଏବଂ ମହାପ୍ରଭୁଙ୍କର ଏ ଦିବ୍ୟ ଲୀଳା ଦର୍ଶନ କରିବାର ସୁଯୋଗ ତାଙ୍କୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଏଭଳି ଭାବରେ ଆଉ ଯେଉଁ ଗୋଟେ କଥା କହିବାକୁ ଚାହିଁବି, ଆମର ଯେତେବେଳେ କାଲି ଆକାଶବାଣୀ ତରଫରୁ ଆପଣ ଜାଣନ୍ତି ଯେଉଁ ଆମର ଯାନ୍ତ୍ରିକ ବିଭାଗର ଯେଉଁ ସହଯୋଗୀମାନେ, କର୍ମକର୍ତ୍ତାମାନେ ଯେଉଁମାନେ ଏହିସବୁ କାର୍ଯ୍ୟ କରନ୍ତି, ଯେଉଁ ମାଧ୍ୟମରେ ଆପଣଙ୍କ ପାଖରେ ଧାରା ବିବରଣୀ ପହଞ୍ଚୁଛି, ସେଥିପାଇଁ ବହୁତ କଷ୍ଟ କରିବାକୁ ପଡ଼େ। ତେଣୁ କାଲି ଦିନସାରା ସେମାନେ ଲାଗିକରି ଯେଉଁ କଷ୍ଟ କରିକିରି ଆପଣଙ୍କ ପାଖରେ ଏହି ବେତାର ମାଧ୍ୟମରେ ଏହି ବାଣୀକୁ ପହଞ୍ଚାଇବା ପାଇଁ ବ୍ୟବସ୍ଥା କଲେ, ସେଥିପାଇଁ ଏତେ କାର୍ଯ୍ୟ ତାଙ୍କ ଉପରେ ପଡ଼ିଲା ଯେ ସେମାନେ କାଲି ମଧ୍ୟାହ୍ନ ଭୋଜନ କରିବାର ସୁବିଧା ମଧ୍ୟ ପାଇଲେ ନାହିଁ। ଆପଣ ଜାଣନ୍ତି ଯେ ଏଇଠି ଡିଜି ପୋଲିସଙ୍କ ଠାରୁ ଆରମ୍ଭ କରି ପୁରୀର ଏସ୍ପିଙ୍କ ପର୍ଯ୍ୟନ୍ତ ଏବଂ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଠାରୁ ଆରମ୍ଭ କରି ସେବା ସହିତ, ନୀତି ସହିତ ସମ୍ପୃକ୍ତ ଥିବା ସେବକମାନେ ମଧ୍ୟ ଏତେ କାର୍ଯ୍ୟ ଥାଏ ଯେ ଭୋକ ଶୋଷ ଆଉ ମନେ ପଡ଼େ ନାହିଁ, ଭୁଲି ହୋଇଯାଏ ଭୋକ ଶୋଷ। ଏବଂ

ଭୋକ ହଉଥାଏ କିନ୍ତୁ ଏତେ କାର୍ଯ୍ୟ ଚାପ ଥାଏ ଯେ ସେ ଭୋକକୁ ଆଉ ମନରେ ସ୍ଥାନ ଦେଇ ହୁଏ ନାହିଁ ଏବଂ ସେ ଭୋକକୁ ଗୁରୁତ୍ୱ ନ ଦେଇ ଭୋକକୁ ଭୁଲି ଯିବାକୁ ପଡେ। ଏଭଳି ଯୋଉ କଷ୍ଟ, ଏଇ କଷ୍ଟ ଗୁଡିକ ଶ୍ରୀକ୍ଷେତ୍ର ଭିତରେ ଦିନେ ଦୁଇ ଦିନ ପାଇଁ ଏହି ମହାପ୍ରଭୁଙ୍କର ସେବାରେ ବ୍ୟସ୍ତ ଥିବା ଯୋଉ କର୍ମଚାରୀମାନେ ଯୋଉମାନେ ଶ୍ରଦ୍ଧାଳୁମାନେ ଥାଆନ୍ତି ସେମାନଙ୍କୁ ଜଣାପଡ଼େ ନାହିଁ। କାରଣ ମହାପ୍ରଭୁଙ୍କର ବଡ଼ଦାଣ୍ଡକୁ ଆସିବାର ଯୋଉ ପବିତ୍ର ପାବନ ମୁହୂର୍ତ୍ତ, ସେ ମୁହୂର୍ତ୍ତ ସମସ୍ତଙ୍କୁ ଏଭଳି ଭାବରେ ଉନ୍ମାଦିତ କରେ, ଏଭଳି ଭାବରେ ତାଙ୍କୁ ଗ୍ରାସିତ କରିକି ରଖେ ଯେ ସେଇ ଆନନ୍ଦ ବିଭୋର ଅବସ୍ଥାରେ ଅନ୍ୟ ବ୍ୟକ୍ତିଗତ ଦୁଃଖ କଷ୍ଟ କ୍ଲେଶ ଏସବୁ କିଛି ଅନୁଭବ ହୁଏ ନାହିଁ। ତେଣୁ ଶ୍ରୋତାବନ୍ଧୁ, ମୁଁ ଆପଣମାନଙ୍କୁ ଏତିକି ସୂଚନା ଦେଲି ଏବଂ ରଥ ଚାରିପଟେ ସକାଳେ ଆମେ ଦେଖିଲୁ ଏଇ ରାଧାବଲ୍ଲଭ ମଠ ଉପରେ ଆମର ଯୋଉ ପ୍ରଥମ କେନ୍ଦ୍ର ହେଇଛି, ଏଇ ପ୍ରଥମ କେନ୍ଦ୍ରରେ ଆମେ ଦେଖିଲୁ ବହୁ ଲୋକ ରଥର ଯୋଉ ବ୍ୟାରିକେଡ୍ ହେଇଛି, ରଥରେ ଦୁଇଟି କଡନ୍ ଥାଏ, ଗୋଟିଏ ହେଉଛି ଇନର କଡନ୍ ବୋଲି କୁହାଯାଏ ଭିତର କଡନ୍, ଆଉ ଗୋଟେ ହେଉଛି ବାହାର କଡନ୍ ଆଉଟର କଡନ୍। ଏ କଡନ୍ କୁ ଲାଗିକିରି ଯୋଉ ବ୍ୟାରିକେଡ୍ କରାହେଇଛି ସେଇ ବ୍ୟାରିକେଡ୍ ପାଖରେ ସକାଳୁ ହଜାର ହଜାର ଶ୍ରଦ୍ଧାଳୁ

0: ଏହି ପ୍ରଥମ କେନ୍ଦ୍ରରେ ଆମେ ଦେଖିଲୁ ବହୁ ଲୋକ ରଥର ଯୋଉ ବ୍ୟାରିକେଡ୍ ହେଇଛି, ରଥରେ ଦୁଇଟି କର୍ଡନ ଥାଏ, ଗୋଟିଏ ହେଉଛି ଇନର କର୍ଡନ ବୋଲି କୁହାଯାଏ, ଭିତର କର୍ଡନ, ଆଉ ଗୋଟେ ହେଉଛି ବାହାର କର୍ଡନ, ଆଉଟର କର୍ଡନ। ଏ କର୍ଡନକୁ ଲାଗିକିରି ଯୋଉ ବ୍ୟାରିକେଡ୍ କରାହେଇଛି, ସେଇ ବ୍ୟାରିକେଡ୍ ପାଖରେ ସକାଳୁ ହଜାର ହଜାର ଶ୍ରଦ୍ଧାଳୁ ଆସିକିରି ଜମା ହେଇଥିଲେ, ଯାହାଫଳରେ ଗମନାଗମନ ପାଇଁ ମଧ୍ୟ ଅସୁବିଧା ହେଉଥିଲା। ତାକୁ ନିଜେ ପୁରୀ ପୋଲିସ ଏସ୍ପି ପ୍ରତୀକ ସିଂ ସେ ନିଜେ ଆସିକିରି ସେଇ ଲୋକମାନଙ୍କୁ ଦୂରକୁ ଘୁଞ୍ଚେଇଲେ ଏବଂ ରାସ୍ତା ସଫା କଲେ, କାରଣ ମହାପ୍ରଭୁଙ୍କର ପହଣ୍ଡି ହେବା ସମୟ ହେଲା ବେଳକୁ ବହୁତ ଭିଡ଼ ହୋଇଯିବ, ସେଇଥିପାଇଁ ଗମନାଗମନର ଅସୁବିଧା ହେବ, ଦଳାଚକଟା ହେବାର ମଧ୍ୟ ଆଶଙ୍କା ଅଛି। ତେଣୁ ସେ ସବୁଗୁଡ଼ିକ ବ୍ୟବସ୍ଥିତ କରିବା ପାଇଁ ତାଙ୍କର ଆରକ୍ଷୀ ବାହିନୀଙ୍କ ସହିତ ପୋଲିସ ଏସ୍ପି ମଧ୍ୟ ବ୍ୟକ୍ତିଗତ ଭାବରେ ତାକୁ ତଦାରଖ କରିକିରି ସେ ଲୋକମାନଙ୍କୁ ଦୂରକୁ ଯିବା ପାଇଁ ସେମାନଙ୍କୁ ପରାମର୍ଶ ଦେଲେ। ଏବଂ ଆଉ ଗୋଟେ କଥା ଜାଣନ୍ତି, ପୋଲିସ ହାତରେ ଆମେ ଦେଖୁ ସବୁବେଳେ ଠେଙ୍ଗା ଥାଏ, ବାଡ଼ି ଥାଏ, କିନ୍ତୁ ଆଜି କୌଣସି ପୋଲିସଙ୍କ ହାତରେ ଠେଙ୍ଗା ବାଡ଼ି ନାହିଁ। ସେମାନେ ଗୋଟିଏ ଗୋଟିଏ ମୋଟା କାଗଜ ମୋଡ଼ା ଧରିଛନ୍ତି, ଯୋଉ ମୋଡ଼ାଟି କେବଳ ଶବ୍ଦ କରେ କିନ୍ତୁ କାହା ଦେହରେ ବାଜିଲେ ତାହା ଆଘାତ ଦିଏ ନାହିଁ। ତେଣୁ ଗୋଟେ ପ୍ରତୀକ ଭାବରେ ଆମର ପ୍ରତୀକ ସିଂ ଏସ୍ପି ମହାଶୟ ମଧ୍ୟ ଗୋଟେ ମୋଟା କାଗଜର ମୋଡ଼ାକୁ ଧରିକିରି ସମସ୍ତଙ୍କୁ ହାତ ହଲେଇ ହଲେଇ ଦୂରକୁ ଯିବା ପାଇଁ ନିବେଦନ କରିବାର ଆମେ ମଧ୍ୟ ଦେଖିଲୁ। ତ ଏଇଭଳି ଭାବରେ ଯାହା ଶ୍ରୀକ୍ଷେତ୍ରର କଥା ମୋର ଦୃଷ୍ଟିପଥ ଆରୂଢ଼ ହୋଇଥିଲା, ମୁଁ ଯାହା ଦେଖିଥିଲି ଆପଣଙ୍କୁ ସେଇଟା ଅନୁଭବ କରି କହିଲି। ଆମର ଦୁଇ ଜଣ ଯୋଉ ଅନ୍ୟ ଭାଷ୍ୟକାର ଅଛନ୍ତି, ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ଅଛନ୍ତି ଏବଂ ଡକ୍ଟର କଲ୍ୟାଣୀ ନନ୍ଦୀ ଅଛନ୍ତି, ସେମାନେ ମଧ୍ୟ ଦୁଇ ଦୁଇ ପଦ ଆପଣମାନଙ୍କୁ ତାଙ୍କର ବାଣୀ, ମହାପ୍ରଭୁଙ୍କର ବାଣୀ ସେବା ଏଇ ମାଧ୍ୟମରେ ଟିକେ ଶୁଣେଇବେ। ଏବଂ ତାପରେ ଆମେ ଦ୍ୱିତୀୟ କେନ୍ଦ୍ରକୁ ଯିବୁ, ସେଇଠି ଡକ୍ଟର ହରିହର କାନୁନ୍ଙ୍କ ମହାଶୟ ଅଛନ୍ତି, ପ୍ରତାପ ତ୍ରିପାଠୀ ମହାଶୟ ଅଛନ୍ତି, ସେହି ସ୍ଥାନରୁ ସେମାନଙ୍କର ଅନୁଭବ ସେ ଆପଣମାନଙ୍କ ନିକଟରେ କହିବେ। ବର୍ତ୍ତମାନ ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ସେ ମାଇକ୍ରୋଫୋନ୍ ନିଅନ୍ତୁ ଏବଂ ମହାପ୍ରଭୁଙ୍କର ବାଣୀ ଶ୍ରୋତାମାନଙ୍କୁ ଶୁଣାନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ପୁରୀରୁ ଆପଣମାନେ ସିଧା ପ୍ରସାରଣ ମାଧ୍ୟମରେ ମହାପ୍ରଭୁଙ୍କର ଏଇ ଦିବ୍ୟ କଥା, ଦିବ୍ୟ ଗାଥାକୁ ଶ୍ରବଣ କରୁଛନ୍ତି ଏବଂ ମନେ ମନେ ମହାପ୍ରଭୁଙ୍କର ସାନ୍ନିଧ୍ୟ ଲାଭ କରୁଛନ୍ତି। ମହାପ୍ରଭୁ ବସିଛନ୍ତି ଏ ପର୍ଯ୍ୟନ୍ତ ଅଣସର ଗୃହରେ, ଅଣସର ଗୃହରୁ ବାହାରି ନାହାନ୍ତି। ମହାପ୍ରଭୁ ଆସିବେ, ବଡ଼ଦାଣ୍ଡକୁ ଧନ୍ୟ କରିବେ, ଭକ୍ତମାନେ ଚାହିଁକିରି ବସିଛନ୍ତି। ଯେତେବେଳେ ଆଜି ମୁଁ ଘରୁ ଆସୁଥିଲି, ଦେଖୁଥିଲି ବହୁ ସଂଖ୍ୟାରେ ଲୋକ ଗୋଟିଏ ଗୋଟିଏ ଜରି ଘୋଡ଼ି ହେଇକିରି ଆସୁଛନ୍ତି। ଅବିଶ୍ରାନ୍ତ ଭାବରେ ବର୍ଷା ଝରୁଛି ଆକାଶରୁ, କିନ୍ତୁ ସେମାନେ ତାକୁ ସାମାନ୍ୟତମ ଖାତିରି ନ କରି ମୁଣ୍ଡରେ ଗୋଟିଏ ଗୋଟିଏ ଜରି ପକେଇ ସେମାନେ ବଡ଼ଦାଣ୍ଡ ଅଭିମୁଖେ ଯାତ୍ରା କରୁଛନ୍ତି। ମନରେ ଟିକିଏ ମାତ୍ର ଗ୍ଲାନି ନାହିଁ ଯେ ଆମେ କୋଉଠିକି ଆସିଲୁ, କୋଉଠି କେମିତି ପ୍ରଭୁଙ୍କୁ ଦର୍ଶନ କରିବୁ, କୋଉଠି ରହିବୁ, କୋଉଠି ଖାଇବୁ, କୋଉଠି ଶୌଚ ହବୁ, ଏ ସବୁ ଚିନ୍ତା ସତେକି ସେ ପ୍ରଭୁଙ୍କ ଉପରେ ଛାଡ଼ିଦେଇ ସେମାନେ ସମସ୍ତେ ଆଜି ଶୃଙ୍ଖଳ ରହିତ ହେଇଯାଇଛନ୍ତି। ଯାହା କିଛି ସମୟ ପୂର୍ବରୁ ଆପଣ ଶୁଣୁଥିଲେ, ସବୁ ବନ୍ଧନ ମୁଁ କାଟିଦେଲି ପ୍ରଭୁ, ଆପଣଙ୍କ ବନ୍ଧନରେ ଆମକୁ ରଖନ୍ତୁ। ତେଣୁ ଆଜି ମହାପ୍ରଭୁଙ୍କ ବନ୍ଧନରେ ଆମେମାନେ ସମସ୍ତେ ଅଛେ, କାରଣ ଆଜି ସମସ୍ତେ ସାଂସାରିକ ବନ୍ଧନକୁ କାଟିକିରି ପ୍ରଭୁଙ୍କ ପାଖକୁ ଛୁଟି ଆସିଛନ୍ତି।
0: ଏବଂ ସବୁ ବନ୍ଧନ ମୋ ତୁଟାଇ ହେ ପ୍ରଭୁ ତୁମରି ବନ୍ଧନ ରଖ।
1: ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଅତି ସୁନ୍ଦର ଏ ପଦଟି ସମସ୍ତଙ୍କୁ ବିମୋହିତ କରେ। ତେଣୁ ଆଜି ତୁମରି ବନ୍ଧନରେ ଆମେ ପଡ଼ିଛୁ ପ୍ରଭୁ, ତେଣୁ ତୁମେ କିଭଳି ଭାବରେ ରଖିବ ସେ ତୁମ ଉପରେ ନିର୍ଭର କରେ। ଯିଏ ଏ ସଂସାରକୁ ସୃଷ୍ଟି କରିଛି, ଯିଏ ଏ ସଂସାରକୁ ପାଳନ କରୁଛନ୍ତି, ଯିଏ ଏ ସଂସାରର ଯେତେବେଳେ ପ୍ରଳୟ ହେବ ନିଜ ଦେହରେ ତାକୁ ଲୀନ କରୁଛନ୍ତି, ସେହି ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଶ୍ରୀଜଗନ୍ନାଥ ମହାପ୍ରଭୁ ଆଜି ବଡ଼ଦାଣ୍ଡକୁ ଛୁଟି ଆସିବେ ଏବଂ ଭକ୍ତମାନଙ୍କ ସହିତ ଆଖିକୁ ଆଖି ମିଶିବ। ଭକ୍ତମାନଙ୍କର ଅନେକ ଦିନର ଯୋଉ ଦୁଃଖ ଯନ୍ତ୍ରଣା ସବୁ ପାର୍ଶ୍ୱର ହେଇଯିବ, ସବୁ ଖଣ୍ଡିତ ହେବ। ତେଣୁ ଆଜି ସମସ୍ତେ ସେଇ ଆଶା ପୋଷଣ କରି ଆସିଛନ୍ତି ମହାପ୍ରଭୁଙ୍କ ନିକଟକୁ, ବଡ଼ ଦାଣ୍ଡକୁ, ବଡ଼ ଠାକୁରଙ୍କ ପାଖକୁ ଆସିଛନ୍ତି। ଦେଖିବେ ବଡ଼ ଦେଉଳ, ଦେଖିବେ ବଡ଼ ଦାଣ୍ଡ, ଦେଖିବେ ତାଙ୍କର ବଡ଼ ଯାତ୍ରା। ତେଣୁ ଆଜି ସେଇ ବଡ଼ ଆଶା ନେଇକରି ସେମାନେ ଆସିଛନ୍ତି ଏବଂ ତାଙ୍କର ଆଶା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ସାଡ଼େ ମଧ୍ୟ ତରତର ହେଲେଣି। ଯାହା ଶାନ୍ତନୁ ବାବୁ କିଛି ସମୟ ପୂର୍ବରୁ କହୁଥିଲେ, ଆମେ ମନୁଷ୍ୟମାନେ ଯୋଉମାନେ ଏଇ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଧି ବ୍ୟବସ୍ଥାପକ ଭାବରେ ଅଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ସେ ଯୋଉ ନୀତି ନିର୍ଘଣ୍ଟ କରିଛନ୍ତି, ସେ ନୀତି ନିର୍ଘଣ୍ଟର ଯଥେଷ୍ଟ ପୂର୍ବରୁ ମହାପ୍ରଭୁ ଆଜି ତାଙ୍କ

କାମ ସାରିଦେଇଛନ୍ତି। କାରଣ ଗତକାଲି ଉଭା ଯାତ୍ରା ପଡ଼ିଗଲା, ପୂର୍ବ ଦିନ ନବଯୌବନ ପଡ଼ିଥିଲା, ଗତକାଲି ଉଭା ଯାତ୍ରା ଥିଲା, ଉଭା ଯାତ୍ରାରେ ସେଭଳି ଦର୍ଶନ ହେଇନାହିଁ। ତେଣୁ କାହିଁକି ନା ନୀତିକୁ ଶୃଙ୍ଖଳିତ କରିବା ପାଇଁ ବାହୁଟ କଣ୍ଟ ସରିଛନ୍ତି, ମହାପ୍ରଭୁଙ୍କର ସେନାପଟା ଲାଗି ସରିଛନ୍ତି। ଏବଂ ଆଜି ସକାଳୁ ଆମ ପାଖରେ ଯୋଉ କଣ ନୀତି ଭିତରେ ଚାଲିଛି ତାର ଯୋଉ ସୂଚକ ରହିଛି, ସେଥିରେ ସେ ସୂଚନାରୁ ଜଣାପଡୁଛି ମହାପ୍ରଭୁଙ୍କର ବେଶ ବିଶେଷ ହେଇଗଲାଣି। ଅର୍ଥାତ୍ ମହାପ୍ରଭୁଙ୍କର ଆଜି ମଙ୍ଗଳ ଆଳତୀ ସରିଛି, ମୈଲମ ସରିଛି, ତଳପ ଲାଗି ସରିଛି, ଏବଂ ରୋଷ ହୋମ ମଧ୍ୟ ସରିଛି। ମହାପ୍ରଭୁ ବାହାରକୁ ଆସିବେ, 9 ଦିନ ପାଇଁ ବଡ ଦେଉଳ ଖାଲି ପଡିବ, ନବଦିନାତ୍ମିକା ଯାତ୍ରା। ତେଣୁ ଏଇ ଯାତ୍ରାରେ ମହାପ୍ରଭୁ ବାହାରିବେ, ସେଥିପାଇଁ ମହାପ୍ରଭୁ କହୁଛନ୍ତି ମୁଁ ଟିକେ ଗଣ୍ଡେ ଖାଇଦିଏ, କାହିଁକି ନା ମୁଁ ଭକ୍ତମାନଙ୍କ ସହିତ ମିଶିଗଲେ ଆଉ ଖାଇପାରିବିନି। ଯେମିତି ଆମେ ଶାନ୍ତନୁ ବାବୁ କହୁଥିଲେ ୟା ପୂର୍ବରୁ, ଗତକାଲି ଯେତେବେଳେ ଆମର ଇଞ୍ଜିନିୟର ବନ୍ଧୁମାନେ ଏଇ ଧାରା ବିବରଣୀକୁ ପ୍ରସାରଣ କରିବା ପାଇଁ ଚେଷ୍ଟା କରୁଥିଲେ, ସେମାନେ ଭୁଲି ଯାଇଥିଲେ ଖାଇବା ପିଇବା। ତେଣୁ ମହାପ୍ରଭୁଙ୍କ କାମରେ ଲାଗିଗଲେ ଯେମିତି ଆମେ ଖାଇବା ପିଇବା ଭୁଲି ଯାଉ, ସେଇଭଳି ମହାପ୍ରଭୁ ମଧ୍ୟ ତାଙ୍କର ଭକ୍ତମାନଙ୍କୁ ଦର୍ଶନ କରିବାକୁ ଆସିଲେ ସେ ବି ଖାଇବା ପିଇବା ଭୁଲି ଯାଆନ୍ତି। ଏ ଯୋଉ 60 ପାଉଟି ଭୋଗ ହଉଛି, ଆଉ କଣ 60 ପାଉଟି ଭୋଗ ରଥରେ ଥାଇକିରି ମହାପ୍ରଭୁ ଖାଇବେ? ସେଥିପାଇଁ ତାଙ୍କୁ ମନେ ପକେଇଛନ୍ତି ମହାଲକ୍ଷ୍ମୀ ଠାକୁରାଣୀ, ଆରେ ମୁଁ ରୋଷେଇ କରିଛି, ତେଣୁ ଆଜି ଯାହା ମୁଁ ରୋଷେଇ କରିଛି ସେଇ ରୋଷେଇରୁ ତୁମେ ଟିକେ ଖାଇକିରି ଯାଅ। ସେଥିପାଇଁ ମହାଲକ୍ଷ୍ମୀ ଠାକୁରାଣୀ ସକାଳୁ ସକାଳୁ ରୋଷ ହୋମ ହେଇଗଲା ପରେ ନିଜେ ଯାଇ ରୋଷଶାଳାରେ ପହଞ୍ଚି ଆଜି ଖେଚେଡ଼ି ଅନ୍ନ କରିଛନ୍ତି, ଦିବ୍ୟ ଖେଚେଡ଼ି ଅନ୍ନ। ଯୋଉ ଦିବ୍ୟ ଖେଚେଡ଼ି ଅନ୍ନ ବାସ୍ତବିକ ଏକ ସ୍ୱତନ୍ତ୍ର ସ୍ୱାଦର ଆଜି ମହାପ୍ରଭୁ ଖାଇବେ, କାହିଁକି ମହାଲକ୍ଷ୍ମୀ ଠାକୁରାଣୀ ମନ ଦେଇକିରି ଆଜି ରାନ୍ଧିଛନ୍ତି। ଶାସ୍ତ୍ରରେ କୁହାଯାଇଛି ଜଦନ୍ନଂ ପାଚ ଏତେ ଲକ୍ଷ୍ମୀ ହିଁ ଭୋକ୍ତା ସ୍ୱୟଂ ଜନାର୍ଦ୍ଦନ। ଯୋଉ ଅନ୍ନକୁ ସ୍ୱୟଂ ମହାଲକ୍ଷ୍ମୀ ପାଚନ କରୁଛନ୍ତି ଏବଂ ଖାଉଛନ୍ତି କିଏ? ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ପରମ କାଉଣିକ ଆନନ୍ଦ କନ୍ଦ ସଚ୍ଚିଦାନନ୍ଦ ଚିନ୍ମୟ ଘନ ଅସରଣ ଶରଣ ପଦ୍ମ ପଲାସ ଲୋଚନ ପ୍ରଭୁ ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଯିଏ ହେଉଛନ୍ତି ଜଗତାଙ୍ଗ ଆଧାର, ଯିଏ ହେଉଛନ୍ତି ଜଗତାଙ୍ଗ ନାଥ, ଯିଏ ଏ ଜଗତର ନାଥ ପୁଣି ଜଗତାଙ୍ଗ ଆଧାର, ଯାହାଙ୍କ ଉପରେ ଏ ସମଗ୍ର ଜଗତ ଆହିତ ହେଇକିରି ଅଛି। ଟିକିଏ ମୁଣ୍ଡକୁ ହୁଗାଳି ଦେଲେ ସବୁ ବିଭ୍ରାଟ ହେଇଯିବ, ତେଣୁ ସିଏ ହେଉଛନ୍ତି ଜଗଦାଧାର। ସେଥିପାଇଁ ବ୍ରହ୍ମା ତାଙ୍କୁ ପ୍ରଥମେ ସ୍ତୁତି କରିଥିଲେ, ବ୍ରହ୍ମା ନମସ୍ତେ ଜଗଦାଧାର ଶଙ୍ଖ ଚକ୍ର ଗଦାଧର ଯତ୍ ପାଦ ପଙ୍କଜା ଦେବ ଯତ୍ ନାଭି ପଙ୍କଜା ଦେବ ଜାତୋହଂ ବିଶ୍ୱ ସୃଷ୍ଟିକୃତ ହେ ଜଗଦାଧାର। ତେଣୁ ମହାପ୍ରଭୁ ହେଉଛନ୍ତି ସମଗ୍ର ଜଗତର ଆଧାର, ଅର୍ଥାତ୍ ଭୂର୍ଭୁବ ସ୍ୱ ଜନ ତପ ସତ୍ୟ ଯୋଉ ଚତୁର୍ଦ୍ଦଶ ଭୁବନ ଯେତେ ଯେତେ ବ୍ରହ୍ମାଣ୍ଡ ଯୋଉଠି ରହିଛି, ବ୍ରହ୍ମାଣ୍ଡ ମାଳ ମାଳ ହୋଇ ଯା ଲୋମକୂପେ ବିରାଜୟୀ, ମାଳ ମାଳ ବ୍ରହ୍ମାଣ୍ଡ ଯୋଉ ପରମ୍ପରମ ପରମାତ୍ମାଙ୍କର ଲୋମକୂପରେ ଝୁଲିକିରି ରହିଛି, ସେଇ ମହାପ୍ରଭୁ ଆଜି ସମସ୍ତ ଜଗତର ଆଧାର। ସିଏ ଆଜି ଭକ୍ତମାନଙ୍କ ଗହଣକୁ ଆସିବେ, ଭକ୍ତମାନଙ୍କ ସହିତ ଆଜି ଗୋଟେ ମହାମିଳନ ହେବ। ତେଣୁ ବଡ଼ଦାଣ୍ଡରେ ଏଇ ମହାଦୃଶ୍ୟକୁ ଆପଣମାନେ ସମସ୍ତେ ଭାବଚକ୍ଷୁରେ ଦର୍ଶନ କରନ୍ତୁ। ମୁଁ ମୋର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।

0: ପଡିଯିବ ତାକୁ ମଧ୍ୟ ସୁନ୍ଦର ଭାବରେ ଚିତ୍ରିତ କରାଯାଇଛି ନାନା ରଙ୍ଗରେ। ଆଉ ଆମେ ଦେଖିପାରୁଛୁ ଅତ୍ୟନ୍ତ ଆନନ୍ଦର ସହିତ ଅନେକ ଶ୍ରଦ୍ଧାଳୁ ଆସି ପହଞ୍ଚି ଯାଇଛନ୍ତି ଏ ବଡ଼ଦାଣ୍ଡର ସେ ସିଂହ ଦ୍ୱାରରେ। କିଏ ଛାତ ଉପରେ ବସିଛନ୍ତି, କିଏ ସେ ବସିଛନ୍ତି ବିଭିନ୍ନ ପ୍ରକାରର ଯୋଉ କୋଉଠି ଟିକିଏ ମାତ୍ର ଜାଗା ପାଇଛନ୍ତି। ଆଉ ଆହୁରି ମଧ୍ୟ ଶ୍ରଦ୍ଧାଳୁ ମାନେ କିଏ ନିଜକୁ ହନୁମାନ ବେଶରେ ସୁସଜିତ କରିଦେଇଛନ୍ତି, ପ୍ରଭୁଙ୍କୁ ସମର୍ପିତ କରିଛନ୍ତି, ତାଙ୍କର ନୃତ୍ୟ ନବଦା ଭକ୍ତିର ସ୍ୱରୂପରେ ପ୍ରଭୁଙ୍କୁ ଅର୍ପଣ କରୁଛନ୍ତି। କାରଣ ପ୍ରଭୁ ହେଉଛନ୍ତି ଭକ୍ତପ୍ରିୟ ଠାକୁର, ସେଇଥିପାଇଁ ସାରା ବିଶ୍ୱରେ ଏକମାତ୍ର ଠାକୁର ଯିଏ ନିଜେ ଆସନ୍ତି ଶ୍ରୀମନ୍ଦିରରୁ ଭକ୍ତ ନିମନ୍ତେ ଆସନ୍ତି। ଯାହାକୁ କୋଟି ବ୍ରହ୍ମା ଯାହାକୁ ଉପେନ୍ଦ୍ର ଭଞ୍ଜ ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ସ୍ନାନ କୁଣ୍ଡି ଚାଏ ବେନି ସ୍ୱୟଂ ଲୀଳାଜାର ପତିତ ଜନଙ୍କ ପାଇଁ ପ୍ରସାଦ ବାହାର। ପତିତାଙ୍କର ହିତରେ ଇଏ ହଉଛି ଭକ୍ତ ସହିତ ଭଗବାନଙ୍କର ମିଳନର ଯାତ୍ରା, ଇଏ ଯୋଉ ଭାବର ଯାତ୍ରା। ସେ ଭାବ ଡରିରେ ବାନ୍ଧି ହୋଇ ମହାପ୍ରଭୁ କାଳିଆ ସାନ୍ତେ ରତ୍ନ ସିଂହାସନରୁ ବାଇଶି ପାହାଚ ଡେଇଁ ଡେଇଁ ଆସିବେ, ରଥାରୂଢ ହେବେ। ଅପେକ୍ଷା କରିଛନ୍ତି ତିନି ଗୋଟି ରଥ, ଯାହା ମଧ୍ୟ ସୁନ୍ଦର ଭାବରେ ସଜା ଯାଇଛି ପୁଷ୍ପରେ। ଆଉ ଖରିକା ନିଯୋଗର ଯୋଉ ବ୍ୟକ୍ତିମାନେ ସେବାୟତ ମାନେ ଆମେ ଦେଖିପାରୁଛୁ ରଥ ଚାରିପଟେ ପୁଷ୍ପ ଯୋଉ ସଜା ଯାଇଛି ତାହାର କୌଣସି ଅଂଶ ଯେପରି ପଡିଛି ତାକୁ ଓଳେଇ ଦଉଛନ୍ତି, ପରିଷ୍କାର କରୁଛନ୍ତି। ଆମେ ମଧ୍ୟ ଶ୍ରୋତାବନ୍ଧୁ ଦେଖିପାରୁଛୁ ବର୍ତ୍ତମାନ ରଥ ପ୍ରତିଷ୍ଠା କାର୍ଯ୍ୟ ଯାହା ଚାହାଣୀ ମଣ୍ଡପ ନିକଟରେ ବର୍ତ୍ତମାନ ଅନୁଷ୍ଠିତ ହଉଛି। ତିନି ଜଣ ଯାହାକି ମନ୍ଦିର ପୁରୋହିତ ସହିତ ଏକୋଇଶ ଜଣ ଶ୍ରୋତୀୟ ବ୍ରାହ୍ମଣ ସେଇ ରଥ ପ୍ରତିଷ୍ଠା ନିମନ୍ତେ ଯୋଉ ଯଜ୍ଞ ହୋମ କାର୍ଯ୍ୟ କରାଯାଏ ତାହାକୁ ଅତ୍ୟନ୍ତ ସୁନ୍ଦର ଭାବରେ କରୁଛନ୍ତି। ଆଉ ଘଣ୍ଟୁଆ ମାନେ ମଧ୍ୟ ପ୍ରସ୍ତୁତ ହେଇଗଲେଣି, ଗୋଟେ ସୁନ୍ଦର ବେଶ ପାଟିରେ ମଠା ବା ଯାହାକି ହଳଦୀ ରଙ୍ଗର ଗାମୁଛା ସହିତ ଯୋଉ ଗୋଟିଏ ସୁନ୍ଦର ପିତ ବସ୍ତ୍ର ଧାରଣ କରିଛନ୍ତି ତାକୁ ମଧ୍ୟ ଘଣ୍ଟୁଆ ମାନେ ପ୍ରସ୍ତୁତ ହେଇଗଲେଣି। କେତେବେଳେ ସିଂହଦ୍ୱାର ଦେଇ ଖୋଲାଯିବ ସିଂହଦ୍ୱାର ଏବଂ ଡାକରା ଆସିବ, ଆସରେ ଆସ ମୁଁ ବର୍ତ୍ତମାନ ପ୍ରସ୍ତୁତ ହେଇଗଲି, ଖେଚୁଡ଼ି ଖାଇ ପ୍ରସ୍ତୁତ ହେଇଗଲି, ଆଉ ବିଳମ୍ବ କରିବିନି, ମୋ ଭକ୍ତ ଅପେକ୍ଷା କରିଛନ୍ତି ବଡ଼ଦାଣ୍ଡରେ। ସେ ବର୍ଷାର ଯୋଉ ମୁହୂର୍ତ୍ତ ତାକୁ ମଧ୍ୟ ସେମାନେ ଅବଲୋକନ କରୁଛନ୍ତି, ସତେ ଯେପରି ଇନ୍ଦ୍ର ବର୍ଷା ଯୋଉ ଧାରା ଏ ବର୍ଷା ନୁହେଁ ପୁଷ୍ପବୃଷ୍ଟି କରୁଛନ୍ତି। କାରଣ ଇନ୍ଦ୍ର ହଉଛନ୍ତି ଜଗନ୍ନାଥଙ୍କର ଶାଳକ, ସେଥିପାଇଁ ସିଏ ମଧ୍ୟ ପଥ ପରିଷ୍କାର କରିଦେଉଛନ୍ତି। ରଥ ପଥ ଏବଂ ଦେଉଳ ଭକ୍ତ ସମସ୍ତ ଅପେକ୍ଷା କରିଛନ୍ତି। ସେ ଅପେକ୍ଷା ଭିତରେ ମୁଁ ନେଇଯାଉଛି ଆପଣମାନଙ୍କୁ ଶ୍ରୋତା ବନ୍ଧୁ ଆମର ଶ୍ରୀମନ୍ଦିର ପ୍ରଶାସନ ବା ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଆମର ରହିଥିବା ଦ୍ୱିତୀୟ ବୁଥ ଯାହା କରାଯାଇଛି ଆକାଶବାଣୀ ତରଫରୁ। ସେ ଆକାଶବାଣୀର ଦ୍ୱିତୀୟ ବୁଥ କେନ୍ଦ୍ରର ଡକ୍ଟର ହରିହର କାନୁନଙ୍କ ମହୋଦୟଙ୍କୁ ପାଖ ନିକଟକୁ ତାଙ୍କଠାରୁ ଶୁଣିବା ସେପଟେ କିପରି ଭାବରେ ପ୍ରସ୍ତୁତ ଚାଲିଛି ବଡ଼ଦାଣ୍ଡର ଦୃଶ୍ୟ କଣ ତାହା ଆମେ ଅବଲୋକନ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ। ଧନ୍ୟବାଦ କଲ୍ୟାଣୀ, ସୁନ୍ଦର ଭାବରେ ଉପସ୍ଥାପନ କରୁଥିଲେ ଆଜିର ଏହି ପରମ ପାବନ ଶ୍ରୀକ୍ଷେତ୍ରର ଏହି ପବିତ୍ର ଘୋଷଯାତ୍ରାର ମୁହୂର୍ତ୍ତକୁ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟଂ ଜଗନ୍ନାଥାୟ ତେ ନମଃ। ମନ୍ନାଥ ଶ୍ରୀ ଜଗନ୍ନାଥ, ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ, ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ, ତସ୍ମୈ ଶ୍ରୀ ଗୁରବେ ନମଃ। ଆଜି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି, ପୁଷ୍ୟା ନକ୍ଷତ୍ର ସଂଯୁକ୍ତ ହେଇ ଆଜି ସମଗ୍ର ବିଶ୍ୱବାସୀଙ୍କୁ ଆଜି ପୁଲକିତ କରୁଛି, ଆକର୍ଷିତ କରୁଛି ସମଗ୍ର ବିଶ୍ୱ। ସତେ ଯେମିତି ଏହି ପୁରୀ ଶ୍ରୀକ୍ଷେତ୍ର ଭିତର
2: ବୋଲି ଭାବିକରି ଆଜି ବହୁ ଆଡୁ ବହୁ ନୃତ୍ୟାଙ୍ଗନା, ବହୁ ନର୍ତ୍ତକ, ପୁରୁଷ ଏବଂ ମହିଳା ଉଭୟ, ପୁଅ ଏବଂ ଝିଅ ଯେଉଁମାନେ ନୃତ୍ୟ ଶିକ୍ଷା କରିଛନ୍ତି ସେ ସମସ୍ତେ ତାଙ୍କର ନୃତ୍ୟାଭରଣରେ ନିଜକୁ ସଜ୍ଜିତ କରି ବର୍ତ୍ତମାନ ସିଂହଦ୍ୱାର ସାମ୍ନାରେ ଅରୁଣ ସ୍ତମ୍ଭ ଚକଡ଼ାରେ ସମସ୍ତେ ଅଛନ୍ତି ଏବଂ ସମସ୍ତେ ମହାପ୍ରଭୁଙ୍କର ପହଣ୍ଡିକୁ ଅପେକ୍ଷା କରିଛନ୍ତି ଯେ ମହାପ୍ରଭୁ ଯେତେବେଳେ ପହଣ୍ଡି ବିଜୟରେ ଆସିବେ ସେମାନେ ମହାପ୍ରଭୁଙ୍କ ସହିତ ଆଗରେ ଆଗରେ ନୃତ୍ୟ ପ୍ରଦର୍ଶନ କରି ମହାପ୍ରଭୁଙ୍କ ଆଗରେ ଆଗେ ଯିବେ ଏବଂ ତାଙ୍କ ନୃତ୍ୟଙ୍କୁ ମହାପ୍ରଭୁଙ୍କର କୃପା ହେବ ଏବଂ ସେମାନେ ଜଣେ ବିଶିଷ୍ଟ ନୃତ୍ୟ ନର୍ତ୍ତକ ବା ନୃତ୍ୟାଙ୍ଗନା ଭାବରେ ପ୍ରତିଷ୍ଠା ପାଇବେ। ସେଥିପାଇଁ ମହାପ୍ରଭୁଙ୍କର କରୁଣା ପ୍ରାର୍ଥୀ ହେଇ ସେମାନେ ଅରୁଣ ସ୍ତମ୍ଭ ପାଖରେ ଅଛନ୍ତି।

0: ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ ବର୍ତ୍ତମାନ ପ୍ରସ୍ତୁତ ହେଲେଣି, ଜଳପାନ କରୁଥିଲେ, ଜଳପାନ ସରିଲା, ବର୍ତ୍ତମାନ ପ୍ରସ୍ତୁତ ହେଲେଣି ସିଏ ମାଇକ୍ରୋଫୋନ ହାତରେ ଧରିକିରି ବିବରଣୀ ଦେବା ପାଇଁ। ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ଆପଣ ବର୍ତ୍ତମାନ ମହାପ୍ରଭୁଙ୍କର ଏ ପାବନ ଲୀଳାର ବର୍ଣ୍ଣନା ଶ୍ରୋତାମାନଙ୍କର ପାଖରେ ପହଞ୍ଚାନ୍ତୁ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ ଶାନ୍ତନୁ ବାବୁ, ଆପଣ ଅତି ସୁନ୍ଦର ଭାବରେ ଏବଂ ପ୍ରାଞ୍ଜଳ ଭାବରେ ଯେଭଳି ଭାବରେ ଆମର ଶ୍ରୋତା ବନ୍ଧୁମାନେ ବୁଝିପାରିବେ, ଇଏ ପୁରା ରହସ୍ୟମୟ ଠାକୁର। ଆମର ଶାସ୍ତ୍ର କହୁଛନ୍ତି, ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୋତଃ ମନୁଷ୍ୟ। ଭଗବାନ ଏ ଦାରୁ ରୂପ ନେଇଛନ୍ତି, ଥିଲେ ନୀଳମାଧବ ରୂପରେ ଦାରୁ ରୂପ ନେଲେ, ତେଣୁ ବର୍ତ୍ତମାନ କଣ ପାଇଁ ତାଙ୍କର ଏ ଦାରୁ ରୂପ, କଣ ପାଇଁ ମହାପ୍ରଭୁଙ୍କର ଏଇ ଦ୍ୱାଦଶ ଯାତ୍ରାର ବିଧାନ ନିଜେ ମହାପ୍ରଭୁ ସ୍ୱ ମୁଖରେ କହିଛନ୍ତି, ତେଣୁ କଣ ପାଇଁ ଏସବୁ କାର୍ଯ୍ୟ କରିଛନ୍ତି, ଏ ରହସ୍ୟକୁ ଭେଦ କରିପାରନ୍ତି ନାହିଁ ଦେବତାମାନେ ମଧ୍ୟ। କାହିଁକି ମହାପ୍ରଭୁଙ୍କ ମୁଣ୍ଡରେ କଣ ଅଛି, ସେ କାହିଁକି ଏ କଥା କହିଲେ, ଏ କଥାକୁ ମଧ୍ୟ ବିଚାର କରିବାକୁ ପଡିବ। ଯେତେବେଳେ ମହାପ୍ରଭୁ ଦାରୁ ବ୍ରହ୍ମ ରୂପରେ ପ୍ରକଟିତ ହେଲେ, ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ରୂପରେ ଚତୁର୍ଦ୍ଧା ମୂର୍ତ୍ତି ଭାବରେ ସେ ଯେତେବେଳେ ଆସି ଉପସ୍ଥିତ ହେଲେ, ସେତେବେଳେ ଆମେ ସ୍କନ୍ଦ ପୁରାଣକୁ ଅବଲୋକନ କଲେ ଦେଖିପାରିବା ଯେ, ବର୍ତ୍ତମାନ ଘଣ୍ଟ ବାଜୁଛି, ମୁଁ ଆଉ ଟିକେ ଏଠାରେ କଥା କହିଦେଉଛି, ଘଣ୍ଟ ବାଜୁଛି, ଆମର ଯେଉଁ ଚାହାଣୀ ମଣ୍ଡପ, ସେ ଚାହାଣୀ ମଣ୍ଡପରେ ପ୍ରତିଷ୍ଠା କାର୍ଯ୍ୟ କରାଯାଇଥିଲା। ଆମର ଦେଉଳ ପୁରୋହିତଙ୍କ ସହିତ ଶ୍ରୁତିର ବ୍ରାହ୍ମଣମାନେ ସେ ଚାହାଣୀ ମଣ୍ଡପକୁ, ଚାହାଣୀ ମଣ୍ଡପଟି ଆଜି ପ୍ରତିଷ୍ଠା ମଣ୍ଡପରେ ପରିଣତ ହୋଇଯାଇଥିଲା, ତେଣୁ ସେଠାରେ ସେମାନେ ପ୍ରତିଷ୍ଠା କର୍ମ କରୁଥିଲେ ଏବଂ ପ୍ରତିଷ୍ଠା କର୍ମ କରିସାରିବା ପରେ ସେମାନେ ଘଣ୍ଟ ଏବଂ କାହାଳି ସହିତ ସେମାନେ ବିଜୟ କରିବେ ତିନି ରଥକୁ, ଏବଂ ତିନି ରଥରେ ସେମାନେ ସେଇ ଯେଉଁ ପ୍ରତିଷ୍ଠାରେ ଯେଉଁ ଜଳ ସେମାନେ ମନ୍ତ୍ରପୂତ କରିଥିଲେ, ସେ ମନ୍ତ୍ରପୂତ ଜଳକୁ ଆଣି ତିନି ରଥ ଉପରେ ସେମାନେ ସିଞ୍ଚନ କରିବେ, ଏବଂ ଏହି ପ୍ରତିଷ୍ଠା ସମୟରେ ଯେ ନୃସିଂହ ମନ୍ତ୍ରରେ ଆଜି ଆହୁତି ପ୍ରଦାନ କରାଯାଉଥିଲା, ତେଣୁ ସେହି ମନ୍ତ୍ରରେ ଆହୁତି ପ୍ରଦାନ କରାଯିବା ପରେ ତିନି ଗୋଟି ଆଜି ପ୍ରତିମା ତାହା ମଧ୍ୟ ଆଜି ମନ୍ତ୍ରପୂତ ହୋଇଛନ୍ତି, ପ୍ରତିଷ୍ଠିତ ହୋଇଛନ୍ତି, ଶ୍ରୀ ହନୁମାନ ଏବଂ ଶ୍ରୀ ନୃସିଂହ ଏବଂ ଦେବୀ ଭୁବନେଶ୍ୱରୀ, ଏଇ ଯେଉଁ ତିନି ଗୋଟି ପ୍ରତିମା ଆଜି ପ୍ରତିଷ୍ଠା ମଣ୍ଡପରେ ପ୍ରତିଷ୍ଠା ଲାଭ କରିଛନ୍ତି, ସେମାନେ ସମସ୍ତେ ତିନି ରଥକୁ ଆସିବେ। ଆପଣମାନେ ଜାଣନ୍ତି ଏ ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରନ୍ତି। ଶ୍ରୀ ବଳଭଦ୍ରଙ୍କ ରଥରେ ସ୍ୱୟଂ ଶ୍ରୀ ବଳଭଦ୍ର ଭଗବାନ ବିଜେ କରିବେ ତାଳଧ୍ୱଜ ରଥରେ, ଏବଂ ତାଙ୍କ ସହିତ ରହିବେ ରାମ ଏବଂ କୃଷ୍ଣ। ସେ ତିନି ମୂର୍ତ୍ତି ରହିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ। ସେହିଭଳି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ରହିବେ ସ୍ୱୟଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଏବଂ ତାଙ୍କ ସହିତ ରହିବେ ବିଜେ ପ୍ରତିମା ଶ୍ରୀ ମଦନ ମୋହନ। ସେ ଦୁଇ ପ୍ରତିମା ରହିବେ, ତିନି ଦୁଇ ପାଞ୍ଚ ପ୍ରତିମା, ଏବଂ ଦେବୀ ସୁଭଦ୍ରାଙ୍କର ଯେଉଁ ଦର୍ପଦଳନ ରଥ, ସେ ଦର୍ପଦଳନ ରଥରେ ପରମ କଲ୍ୟାଣମୟୀ ମା ସୁଭଦ୍ରା ରହିବେ, ଏବଂ ତାଙ୍କ ସହିତ ରହିବେ ଶ୍ରୀ ସୁଦର୍ଶନ ଭଗବାନ। ତେଣୁ ସେ ଦୁଇ ମୂର୍ତ୍ତି, ଏହିଭଳି ତିନି ଦୁଇ ପାଞ୍ଚ ଦୁଇ ସାତ ମୂର୍ତ୍ତି ରହିବେ, ଏବଂ ଉପର ଉର୍ଦ୍ଧ ଭାଗରେ ଆଉ ତିନୋଟି ମୂର୍ତ୍ତି ରହିବେ। ଅର୍ଥାତ୍ ଶ୍ରୀ ବଳଭଦ୍ରଙ୍କ ରଥରେ ରହିବେ ଉର୍ଦ୍ଧ ଭାଗରେ ଶ୍ରୀ ନୃସିଂହ, ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରଥରେ ରହିବେ ଉର୍ଦ୍ଧ ଭାଗରେ ଶ୍ରୀ ହନୁମାନ, ଏବଂ ଦେବୀ ସୁଭଦ୍ରାଙ୍କର ରଥର ଉର୍ଦ୍ଧ ଭାଗରେ ବିରାଜମାନ କରିବେ ଦେବୀ ଭୁବନେଶ୍ୱରୀ। ଏଇ ଯେଉଁ ତିନି ଗୋଟି ପ୍ରତିମା ପ୍ରତିଷ୍ଠା ଲାଭ କରିଛନ୍ତି, ସେ ମଧ୍ୟ ରଥକୁ ଆସିବ ଏବଂ ରଥରେ ମଧ୍ୟ ସେମାନେ ରହିବେ। ତେଣୁ ଏ ସାତ ମୂର୍ତ୍ତି, ଏ ତିନି ମୂର୍ତ୍ତି, ଏ ମିଶିଲେ ସମୁଦାୟ ଦଶ ମୂର୍ତ୍ତି। ତେଣୁ ଏଇ ଯେଉଁ ଯାତ୍ରାଟି ହେଉଛି, ଏ ଯାତ୍ରା ହେଉଛି ଦଶାବତାର ଯାତ୍ରା। ଏହାର କାରଣ ହେଉଛି ଏଥିରେ ମଧ୍ୟ ଦଶ ଗୋଟି ଦେବତା ବିରାଜମାନ କରିବେ।

0: ଶ୍ରୀ ବଳଭଦ୍ରଙ୍କ ରଥରେ ଚାରି ଦେବତା, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥରେ ତିନି ଦେବତା ଏବଂ ଚାରି ତିନି ସାତ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ତିନି ଦେବତା, ଏଇଭଳି ଭାବରେ ଦଶାବତାର ମୂର୍ତ୍ତି। ତେଣୁ ଏ ଯାତ୍ରାଟି ହେଉଛି ଦଶାବତାର ଯାତ୍ରା। ଆପଣ ଦେଖିବେ ଯେତେବେଳେ ମହାପ୍ରଭୁ ବାହାରୁଛନ୍ତି ବା ତାଙ୍କର ଯାତ୍ରା ଉତ୍ସବ ଅନୁଷ୍ଠିତ ହେଉଛି ସେତେବେଳେ ପ୍ରଭୁ ଦଶାବତାର ରୂପରେ ପ୍ରକଟିତ ହେଉଛନ୍ତି। ଏଥିରେ ଏଥିପୂର୍ବରୁ ମହାପ୍ରଭୁ ଯୋଉ ଅଣସର ପିଣ୍ଡିରେ ଏବେ ବି ବିରାଜମାନ କରୁଛନ୍ତି ସେ ଅଣସର ପିଣ୍ଡିରେ ଦଶ ମୂର୍ତ୍ତି ମଧ୍ୟ ପୂଜା ପାଉଥିଲେ। ଯେତେବେଳେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଦେବୀ, ସୁଭଦ୍ରା, ଶ୍ରୀ ସୁଦର୍ଶନ ଚତୁର୍ଦ୍ଧା ବିଗ୍ରହ ଅଣସର ଘରେ ଉପାସିତ ହେଉଥିଲେ, ପୂଜିତ ହେଉଥିଲେ, ସେ ଅଦୃଶ୍ୟରେ ଥିଲେ, କେହି ତାଙ୍କୁ ଦର୍ଶନ କରିପାରୁନଥିଲେ, ସେତେବେଳେ ମହାପ୍ରଭୁ ଦଶାବତାର ରୂପରେ ମଧ୍ୟ ପ୍ରକଟିତ ହୋଇକରି ପୂଜା ପାଉଥିଲେ। କିଭଳି ଭାବରେ ନା ଯେତେବେଳେ ଅଣସର ଘରକୁ ତାଟି ଦ୍ୱାରା ଆଚ୍ଛାଦିତ କରାଯାଏ, ସେ ଆଚ୍ଛାଦିତ କରାଗଲା ପରେ ତାଟି ଦେହରେ ତିନି ଗୋଟି ପଟି ଦିଅ ରହନ୍ତି। ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ଶ୍ରୀ ବାସୁଦେବ, ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ଶ୍ରୀ ନାରାୟଣ ଏବଂ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଦେବୀ ଭୁବନେଶ୍ୱରୀ, ଇଏ ତିନି ଜଣ ପଟି ଦିଅ। ଏବଂ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ଯୋଉ ଖଟଟି ପଡ଼ିଥାଏ ସେ ଖଟ ଉପରେ ବଳଭଦ୍ରଙ୍କ ବାଡ଼ରେ ରହିବେ ଶ୍ରୀ ନୃସିଂହ ଏବଂ ରାମ ଏବଂ କୃଷ୍ଣ। ତେଣୁ ଇଏ ତିନି ମୂର୍ତ୍ତି ସେଠି ରହନ୍ତି। ସେଠି ଯୋଉ ନୃସିଂହ ରହୁଛନ୍ତି ବଳଭଦ୍ରଙ୍କ ବାଡ଼ରେ, ଆଜି ଦେଖିବେ ଶ୍ରୀ ବଳଭଦ୍ରଙ୍କର ରଥ ଉପରେ ମଧ୍ୟ ଶ୍ରୀ ନୃସିଂହଙ୍କର ପ୍ରତିମୂର୍ତ୍ତି ଆଜି ବିରାଜିତ ହେବ। ସେଥିପାଇଁ ଯେତେବେଳେ ଦଶାବତାର ପଟି ସେହି ସମୟରେ ଖଟ ଉପରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ, ତାଟି ଉପରେ ବାସୁଦେବ ରହିବେ ତାଟିରେ ଚିତ୍ର ପ୍ରତିମା, ଏବଂ ତା ସହିତ ତାଙ୍କ ଆଗରେ ରହିବେ ନୃସିଂହ ଏବଂ ରାମକୃଷ୍ଣ। ତେଣୁ ବଳଭଦ୍ରଙ୍କ ବାଡ଼ରେ ସେଠି ମଧ୍ୟ ଚାରି, ଏବଂ ଦେବୀ ସୁଭଦ୍ରାଙ୍କ ବାଡ଼ରେ ଉପରେ ରହିବେ ଶ୍ରୀ ଭୁବନେଶ୍ୱରୀ, ଏବଂ ତା ସହିତ ତଳେ ରହିବେ ଶ୍ରୀଦେବୀ ଭୂଦେବୀ, ସେ ମଧ୍ୟ ତିନି। ତେଣୁ ଚାରି ତିନି ସାତ, ଏବଂ ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ରହିବେ ଏବଂ ତାଙ୍କ ତଳକୁ ରହିବେ ଦୋଳ ଗୋବିନ୍ଦ ଏବଂ ମଦନ ମୋହନ, ତେଣୁ ସେ ମଧ୍ୟ ତିନି। ତେଣୁ ସେ ମଧ୍ୟ ଦଶାବତାର ପଟି। ତେଣୁ ଯେତେବେଳେ ମହାପ୍ରଭୁ ଅନ୍ତର୍ହିତ ହେଇଥିଲେ ସେତେବେଳେ ଦଶ ରୂପରେ ପ୍ରକଟିତ ହେଇକରି ପୂଜା ପାଉଥିଲେ, ଏବଂ ଏବେ ମଧ୍ୟ ମହାପ୍ରଭୁ ମାନେ ରଥାରୂଢ଼ ହେବେ, ଏବଂ କେବଳ ମହାପ୍ରଭୁ ରଥାରୂଢ଼ ହେଉଛନ୍ତି ତା ନୁହେଁ, ଏଥିରେ ମଧ୍ୟ ଆହୁରି ସାତ ଜଣ ଯୁକ୍ତ ହେଉଛନ୍ତି, ଆହୁରି ଛଅ ଜଣ ଚତୁର୍ଦ୍ଧା ବିଗ୍ରହଙ୍କ ପରେ ଆଉ ଛଅ ଜଣ ଯୁକ୍ତ ହେଉଛନ୍ତି, ସେମାନେ ମଧ୍ୟ ଏହି ରଥରେ ଯିବେ। ଏବଂ ଯେତେବେଳେ ଠାକୁରମାନେ ରଥରେ ରହିବେ ସେତେବେଳେ ଧ୍ୱଜାରେ ଆଜି ଯୋଉ ତିନି ଜଣ ରହିବେ ଶ୍ରୀ ନୃସିଂହ, ଶ୍ରୀ ହନୁମାନ ଏବଂ ଦେବୀ ଶୁଭ ଭୁବନେଶ୍ୱରୀ, ସେମାନେ ମଧ୍ୟ ପୂଜା ପାଇବେ। ସେଥିପାଇଁ କୁହାଯାଏ ଧ୍ୱଜା ପୂଜା। ତେଣୁ ଯେତେବେଳେ ରହିବେ ମହାପ୍ରଭୁ ଏଠାରୁ ଯିବେ, ଯାଇକିରି ରହିବେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ରଥ ରହିବ, ସେଠାରେ ମଧ୍ୟ ଧ୍ୱଜା ମାନେ ପୂଜା ପାଇବେ। ତେଣୁ ଧ୍ୱଜାରେ ମଧ୍ୟ ତିନି ଗୋଟି ଦିଅଁ ସେଠି ମଧ୍ୟ ରହିବେ। ତେଣୁ ଏହିଭଳି ଭାବରେ ଏଇ ଯୋଉ ଯାତ୍ରାଟି ଅନୁଷ୍ଠିତ ହେଉଛି, ଇଏ ହେଉଛି ଦଶାବତାର ଯାତ୍ରା। ଏହି ଦଶାବତାର ଯାତ୍ରାକୁ ଯୋଉମାନେ ସ୍ୱଚକ୍ଷୁରେ ଦର୍ଶନ କରନ୍ତି ସେମାନେ ଅନନ୍ତ ପୁଣ୍ୟର ଅଧିକାରୀ ହେବା ସହିତ ଅନ୍ତକାଳରେ ଦିବ୍ୟ ଗତି ଲାଭ କରନ୍ତି ବୋଲି ବିଶ୍ୱାସ ରହିଛି। ମୁଁ ମୋର ପରବର୍ତ୍ତୀ ଧାରାବିବରଣୀ ପ୍ରଦାନ କରିବା ପାଇଁ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।
1: ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ଆମେ ଦେଖିପାରୁଛୁ ଶ୍ରୋତା ବନ୍ଧୁ, ଅତି ସୁନ୍ଦର ଭାବରେ ମନ୍ଦିର ସଜା ହେବା ସହିତ ଯୋଉ ସିଂହଦ୍ୱାରର ଦରଜା ବା କବାଟ ବର୍ତ୍ତମାନ ଖୋଲାଗଲାଣି। ବିଭିନ୍ନ ବେଶରେ ସୁସଜ୍ଜିତ ହୋଇଛନ୍ତି ସେବକଗଣ, କାରଣ ରସିକ ନାଗର କାଳିଆ ଠାକୁର ଯେତେବେଳେ ବିଶ୍ୱଭୁବନ ରଥଯାତ୍ରା ଯାହା ବିଶ୍ୱବିଦିତ ତାହା ଯେତେବେଳେ କରି ଆଜି ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ବଡ଼ଦାଣ୍ଡକୁ ଆସିବେ, ସେ ବଡ଼ଦାଣ୍ଡ ଆଜି ପ୍ରଭୁଙ୍କର ସାନ୍ନିଧ୍ୟ ପାଇ ଆହୁରି ବଡ଼ ହୋଇ ଉଠିବ। ତେଣୁ ତାଙ୍କର ସେବକମାନେ ମଧ୍ୟ ବହୁ ସମର୍ପିତ ଭାବନାରେ, କାରଣ ସେବା ହେଉଛି ଗୋଟେ ଏଭଳି ଭାବନା ଯାହାକୁ

0: ଓଲଟାଇ ଦେଲେ ବାସେ। ଆମେ ଯଦି ଜୀବନରେ କୌଣସି ବି କାର୍ଯ୍ୟ ସମର୍ପିତ ଭାବନା ନେଇ ଉତ୍ସର୍ଗୀକୃତ ମନୋଭାବ ନେଇ ଆମେ କରିବା ନିଷ୍ଠା ଏବଂ ଚେଷ୍ଟା, ତାହେଲେ ଆମର ମଧ୍ୟ ଜୀବନ ଠିକ ସେହିପରି କୁସୁମିତ ହେବ। ଆଜି ସେହି ପ୍ରଭୁଙ୍କର କି କୃପା ରହିଛି ଯେ ପ୍ରଭୁଙ୍କର ସେବାରେ ଯେଉଁ 119 ପ୍ରକାରର ସେବକ ମାନେ ଜଗନ୍ନାଥଙ୍କର ସେବାରେ ପ୍ରତ୍ୟେକ ଦିନ ସେବା କରିଥାନ୍ତି, ଛତିଶା ନିଯୋଗର ସେବକ ମାନେ ଆଜି ତତ୍ପର ହେଇ ଉଠିଲେଣି। ଆମେ ମଧ୍ୟ ଦେଖୁଛୁ ବର୍ତ୍ତମାନ ଚାରମାଳ ଦେଇ କିଛି ସେବକ ତାଙ୍କର ଯେଉଁ ଜଗନ୍ନାଥଙ୍କର ରଥ ଚାରିପଟେ ଏବଂ ବିଭିନ୍ନ ରଥର ଯେଉଁ ଘୋଡ ଲାଗି ହବ, ରଥରେ ମଧ୍ୟ ଯେମିତି ଆବରଣ ରହିବ, ତାଙ୍କ ରଥ ତ ନେତ ବା ରଥର ତାଙ୍କର ତ କନା ଆଚ୍ଛାଦିତ ହେଇସାରିଛି, କିନ୍ତୁ ଠାକୁର ଯେତେବେଳେ ରଥାରୂଢ଼ ହେବେ ସେ ପଛପଟକୁ ଯେମିତି ଆବୃତ କରିବେ ସେଇ କପଡ଼ାକୁ ମଧ୍ୟ ବୋହି ନେଇ ଯାଉଛନ୍ତି, ସୁନ୍ଦର ଭାବରେ ତ ଓଡ଼େଇ ସାରିଛନ୍ତି। କାରଣ ପ୍ରଭୁଙ୍କର ଯେଉଁ ସେବାରେ ସିଏ ନିଜେ ମଧ୍ୟ ନିଯୁକ୍ତ ଅଛନ୍ତି, ଖରିକା ନିଯୋଗ ସେବକ ମଧ୍ୟ ଯାହାକୁ କୁହାଯାଏ, ଚୁନ ପାଣି ସିଞ୍ଚନ କରାଯିବ। ଆଜି ଗଜପତିଙ୍କ ଦ୍ୱାରା ମଧ୍ୟ ରଥ ଯେଉଁ ବଡ଼ଦାଣ୍ଡରେ ଚାଲିବ ତାକୁ ମଧ୍ୟ ମାର୍ଜନା କାର୍ଯ୍ୟ ଚାଲିବ। ଆମେ ଦେଖିପାରୁଛୁ ଏତତ୍ ସହିତ ବହୁ ସେବକ ମଧ୍ୟ ନିଜକୁ ଭିନ୍ନ ଭିନ୍ନ ନୃତ୍ୟ ରଙ୍ଗରେ ବା ଭିନ୍ନ ଭିନ୍ନ ରୂପରେ ସଜେଇ ହେଇଛନ୍ତି ପ୍ରଭୁଙ୍କ ନିକଟରେ ନିଜର କଳାକୁ ପ୍ରଦର୍ଶିତ କରିବା ପାଇଁ। କିଏ ହନୁମାନ ବେଶର ହୋଇଛନ୍ତି, ଏବଂ ଶ୍ରୀକ୍ଷେତ୍ରର ଗୋଟେ ଅନନ୍ୟ ପରମ୍ପରା ରହିଛି ସାଇ ଜାତ, ଯେଉଁ ସାଇ ଜାତରେ ରାମଙ୍କର ଲୀଳା ସହିତ ସେଥିରେ ଦୁର୍ଗା ମେଢ ନାଗା ଆଦି ବାହାରିଥାନ୍ତି। ଆମେ ମଧ୍ୟ ଦେଖିପାରୁଛୁ ଗୋଟିଏ ଛୋଟିଆ ମାନେ ବ୍ୟକ୍ତି ବା ଛୋଟିଆ ପିଲାଟିଏ ସିଏ ଗୋଟେ ଦୁର୍ଗା ମେଢ ଭାବରେ ସଜିତ ହୋଇଛି ପ୍ରଭୁଙ୍କ ନିକଟରେ ନାଚିବା ପାଇଁ, ତାଙ୍କର ନୃତ୍ୟ ଭଙ୍ଗୀକୁ ଦେଖେଇବା ପାଇଁ। ଆଉ ବିଭିନ୍ନ ଆରକ୍ଷୀ ବାହିନୀ ମାନେ ମଧ୍ୟ ବିଭିନ୍ନ ଭାବରେ ସୁସଜିତ ହୋଇଛନ୍ତି, ନାନା ରଙ୍ଗରେ ତାଙ୍କୁ ନିର୍ଦ୍ଦେଶନା ଦିଆଯାଇଛି ଏଭଳି ଭାବରେ ଯୋଉ ନିର୍ଦ୍ଦେଶ ଅନୁସାରେ କିଏ ଲାଲ ରଙ୍ଗର, କିଏ ନୀଳ ରଙ୍ଗର ଏବଂ କିଏ ହଳଦୀ ରଙ୍ଗର ଜ୍ୟାକେଟ୍ ସବୁ ପରିଧାନ କରିଛନ୍ତି। ଏହାର କାରଣ ଆମର ବଳଭାଇ ବଳଭଦ୍ର ଯାହାଙ୍କର ନାମ ହେଉଛି ନୀଳାମ୍ବର, ତାଙ୍କର ରଥର ଆବରଣ ମଧ୍ୟ ନୀଳ ଏବଂ ଲୋହିତ। ସେଇ ଅନୁସାରେ ବଳଭଦ୍ରଙ୍କ ରଥରେ ଯୋଉ ଆରକ୍ଷୀ ବାହିନୀ ମାନେ ବା ଯୋଉ ସେବକ ମାନେ ଯୋଉ ରହିବେ ପୋଲିସ ପଦାଧିକାରୀ ମାନେ, ସେମାନଙ୍କର ବସ୍ତ୍ର ଯୋଉ ଜ୍ୟାକେଟ୍ ପିନ୍ଧିଛନ୍ତି ତାହା ନୀଳ ରଙ୍ଗର, ଦେବୀ ସୁଭଦ୍ରାଙ୍କର ଯୋଉ ରଥ ତାହା ହେଉଛି ଲାଲ ଏବଂ କଳା ରଙ୍ଗର। ତେଣୁକରି ତାଙ୍କର ପ୍ରତୀକ ସେ ରଥର ଯେଉଁମାନେ ରହିବେ ତାଙ୍କୁ ଦାୟିତ୍ୱ ଦିଆଯାଇଛି ସେବା କାର୍ଯ୍ୟ କରିବା ପାଇଁ, ସେମାନଙ୍କର ଜ୍ୟାକେଟ୍ ଲାଲ ବର୍ଣ୍ଣର, ଆଉ ଜଗନ୍ନାଥଙ୍କର ରଥ ସିଏ ହେଉଛନ୍ତି ପୀତବାସ, ପୀତବାସଙ୍କର ହଳଦୀ ଏବଂ ଲାଲ ରଙ୍ଗର ତାଙ୍କର ରଥର ଆବରଣ। ତେଣୁକରି ତାଙ୍କର ଯୋଉ ପୋଲିସ ବାହିନୀ ମାନେ ବା କିଛି ଯୋଉ ରହିବେ ସୁରକ୍ଷା କରି କଡନ ଭିତରେ, ସେମାନଙ୍କର ଯୋଉ ଜ୍ୟାକେଟ୍ ପିନ୍ଧିଛନ୍ତି ହଳଦୀ ରଙ୍ଗର। ଆମେ ଦେଖିପାରୁଛୁ ବର୍ତ୍ତମାନ ସିଂହଦ୍ୱାର ଦେଇ ବର୍ତ୍ତମାନ ରଥ ପ୍ରତିଷ୍ଠା କାର୍ଯ୍ୟ ଯୋଉ ସବୁ ଚାଲିଥିଲା, ରଥ ପ୍ରତିଷ୍ଠାର ଯୋଉ ହୋମଯଜ୍ଞ ସରିସାରିଛି, ଆହୁତି ସରିଛି, ବର୍ତ୍ତମାନ ଦର୍ପଣିଆ ସେବକ ଯୋଉ ବୈରିଖିଆ ସେବକ ତାଙ୍କୁ ମଧ୍ୟ କୁହାଯାଏ, ସେ କଳସ ଧରିଛନ୍ତି ଏବଂ କଳସ ମୁଣ୍ଡରେ ଧରିକି ଆଗରେ ଆଗରେ ଚାଲିବେ। ତାଙ୍କ ପଛରେ ଆସିବେ ଆମର ପୁରୋହିତ ସେବକ, ଶ୍ରୋତୀୟ ବ୍ରାହ୍ମଣ, ବେଦ ପାଠ ଚାଲିଥିବ, ବେଦର ଧ୍ୱନି ଉଚ୍ଚାରଣ ହରିବୋଲ କୁଳଭଳି ସହିତ ରଥକୁ ସେ ପ୍ରତିଷ୍ଠା କରିବା ପାଇଁ ଆମେ ଦେଖିବୁ ଯେ ସୁନ୍ଦର ଭାବରେ ଦେଖୁଛୁ ଆସିଛନ୍ତି, ନାଲି ଛତି ମଧ୍ୟ ଆସିଛନ୍ତି ତାଙ୍କ ସହିତ, ଘଣ୍ଟ ବାଜିଲାଣି, ଘଣ୍ଟ ଘଣ୍ଟୁଆଙ୍କର ଯୋଉ ସମୟକୁ ଆମର ପ୍ରତୀକ୍ଷା ଥିଲା ରଥ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ପ୍ରଭୁ ପହଣ୍ଡି ହେଇ ଆସିବେ ନାହିଁ। ତେବେ ଏଇଠି ଶ୍ରୋତାବନ୍ଧୁ ମୁଁ ଆପଣମାନଙ୍କୁ କହି ବସୁଛି ବା ନିବେଦନ କରୁଛି, କୌଣସି ଶ୍ରୋତାବନ୍ଧୁ ଯଦି ରଥଯାତ୍ରା ସମ୍ପର୍କିତ ଆପଣମାନଙ୍କ ଭିତରେ କିଛି ପ୍ରଶ୍ନ ଥାଏ ତେବେ ଆପଣମାନେ ଆମକୁ ହ୍ୱାଟ୍ସଆପ୍ରେ ମେସେଜ କରି ଉପସ୍ଥିତ ବିଶେଷଜ୍ଞ ମାନଙ୍କ ଠାରୁ ଉତ୍ତର ପାଇପାରିବେ। ତେବେ ଆମର ହ୍ୱାଟ୍ସଆପ୍ ନମ୍ବରଟିକୁ ସୁନ୍ଦର ଭାବରେ ନୋଟ୍ କରି ନିଅନ୍ତୁ, 8895254200। ପୁଣି ଥରେ ଆମେ କହିଦଉଛୁ, ଯଦି ଆପଣଙ୍କ ମନରେ ମହାପ୍ରଭୁ ଶ୍ରୀ ବିଶ୍ୱ ପ୍ରସିଦ୍ଧ ଯିଏ ସର୍ବ ରହସ୍ୟତମ ପୁରୁଷ ତମସ୍ୟ ଦେବନା ଜାଣନ୍ତି କୃତ ମନୁଷ୍ୟ, ଯେତେ ଜାଣିଲେ ମଧ୍ୟ ତାଙ୍କ ବିଷୟରେ ଆହୁରି ଜାଣିବାକୁ ଇଚ୍ଛା ଥାଏ, ତେବେ ଆପଣ ଆମର ହ୍ୱାଟ୍ସଆପ୍ ନମ୍ବରରେ ମେସେଜ କରନ୍ତୁ ଏବଂ ଆପଣଙ୍କର ପ୍ରଶ୍ନର ଉତ୍ତରଟି ଆପଣ ମଧ୍ୟ ସୁନ୍ଦର ଭାବରେ ପାଇପାରିବେ। ବର୍ତ୍ତମାନ ମୁଁ ନେଇଯାଉଛି ଆମ ନିକଟରେ ଥିବା ଡକ୍ଟର ଶାନ୍ତନ ରଥ ମହୋଦୟଙ୍କ ନିକଟକୁ, ଯେ ସୁନ୍ଦର ଭାବରେ ରଥ ପ୍ରତିଷ୍ଠାକୁ ଆପଣମାନଙ୍କ ପାଖରେ ବର୍ଣ୍ଣନା କରିବେ। ଜୟ ଜଗନ୍ନାଥ।
1: ଧନ୍ୟବାଦ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟ।

ବର୍ତ୍ତମାନ ରଥ ପ୍ରତିଷ୍ଠାର ସମୟ, ରଥ ହୋମ ସରିଲା। ରଥ ହୋମ ସରିଲା ପରେ ପବିତ୍ର ଜଳ ଏବଂ ରଥର ପ୍ରତିଷ୍ଠା ପାଇଁ ଯାହା ଯାହା ଉପକରଣ ଉପଚାର ଦରକାର ତାକୁ ଧରି ମନ୍ଦିରର ପୁରୋହିତ ବର୍ଗ ସେମାନେ ବର୍ତ୍ତମାନ ରଥ ପାଖକୁ ଆସୁଛନ୍ତି। ବର୍ତ୍ତମାନ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଉପରକୁ ଯିବେ, ତାପରେ ପର୍ଯ୍ୟାୟକ୍ରମେ ତିନି ରଥର ପ୍ରତିଷ୍ଠା କରିବେ। ଏବଂ ଏଇ ଯେଉଁ ରଥ ପ୍ରତିଷ୍ଠା, ଏଇ ରଥର ପ୍ରତିଷ୍ଠା କାହିଁକି କରାଯାଏ ଆପଣ ଏଇଟା ବି ଜାଣିବା ଦରକାର ଯେ ଆମ ଶରୀରରେ ଯେମିତି ପ୍ରାଣ ରହିଲେ ଏ ଶରୀର ଚଳମାନ ହେବ, ଏ ରଥ ମଧ୍ୟ ଚଳିବା ପାଇଁ ରଥର ପ୍ରାଣ ଦରକାର ଏବଂ ସେଇଥିପାଇଁ ପ୍ରାଣ ପ୍ରତିଷ୍ଠା କରାଯାଏ। ତେଣୁ ପ୍ରାଣ ପ୍ରତିଷ୍ଠା କରିବା ପାଇଁ ଏଇ ରଥକୁ ଯେତେବେଳେ ସକ୍ରିୟ କରାଯିବ, ଯେତେବେଳେ ପ୍ରତିଷ୍ଠା ହେଇଯିବେ ରଥ, ଏବଂ ଏ ପ୍ରତିଷ୍ଠା ପଛରେ ବହୁତ କଥା ଅଛି ଯେ ଯେଉଁ ସବୁ ଅପଶକ୍ତିମାନେ ଥିବେ ସେମାନେ ଅପସରିଯିବେ, ଯେଉଁମାନେ ଭୂତଗଣ ଥିବେ ସେମାନେ ଅପସରିଯିବେ, ଏବଂ ଯେତେ ଅପଶକୁନ ସବୁ ଥିବ ସେସବୁ ଅପସାରିତ ହେବ। ଏ ସବୁ ଗୁଡ଼ାକ ଗୋଟିଏ କାର୍ଯ୍ୟ ଦ୍ୱାରା ହୁଏ, ସେଇଟା ହେଉଛି ରଥ ପ୍ରତିଷ୍ଠା। ରଥ ପ୍ରତିଷ୍ଠା ହୋମ ସରିଲା, ମଙ୍ଗଳ ଜଳ ସେମାନେ ଧରିକିରି ଆସିଲେ ପୁରୋହିତମାନେ, ବର୍ତ୍ତମାନ ରଥ ପ୍ରତିଷ୍ଠା କରିବା ପାଇଁ ସେମାନେ ସବୁ ପରିକ୍ରମା କରୁଛନ୍ତି। ବର୍ତ୍ତମାନ ନନ୍ଦୀଘୋଷ ରଥ ଉପରକୁ ପୁରୋହିତମାନେ ପ୍ରଥମେ ଯାଉଛନ୍ତି। କିଛି ପୁରୋହିତ ବର୍ତ୍ତମାନ ଏଇଠି ତିନି ରଥରେ ବିଭକ୍ତ ହୋଇଗଲେ ଏବଂ ସେମାନେ ଆମ୍ବ ଡାଳରେ ପବିତ୍ର ଜଳକୁ ପାଣି ଛିଞ୍ଚିବେ। ପାଣି ଛିଞ୍ଚିଲା ଫଳରେ ରଥଗୁଡ଼ିକ ପବିତ୍ର ହେବ। ହଁ, ସେ ଯେଉଁ ସିଂହାସନ ମଧ୍ୟ ଅଛି, ସେହି ସିଂହାସନ ଉପରେ ପବିତ୍ର ଜଳ ପକେଇବେ ଏବଂ ସେଇଠି ପ୍ରତିମା ରଖିବେ। ପ୍ରତିମା ରଖିଲେ ସେଇଟା ପ୍ରାଣବନ୍ତ ହେଲା ବୋଲି ଧରା ପଡ଼ିବ। ତେଣୁ ରଥ ପ୍ରାଣବନ୍ତ ନହେଲେ ରଥଟାକୁ ମଧ୍ୟ ତ ଗୋଟେ ଜୀବନ୍ତ ବିଗ୍ରହ ଭାବରେ ଧାରଣ କରାଯାଏ ନା। ଆପଣ ଜାଣନ୍ତୁ ଗୋଟିଏ କଥା ଶ୍ରୋତା ବନ୍ଧୁ, ଯେ ଏଇ ରଥଯାତ୍ରା ଯେଉଁ ହେଉଛି, ଏଇ ରଥଯାତ୍ରାରେ ରଥ ଏବଂ ଆମର ଶରୀର ଏ ଦୁଇଟା ଯାକ ଏକା କଥା। ବର୍ତ୍ତମାନ ଆମ୍ବ ଡାଳରେ ବର୍ତ୍ତମାନ ପୁରୋହିତମାନେ ରଥର ଚାରିପଟେ ବର୍ତ୍ତମାନ ପବିତ୍ର ଜଳକୁ ନିକ୍ଷେପ କରିକିରି ବ୍ରାହ୍ମଣ ସେବକମାନେ ଏମାନେ ସବୁ ରଥକୁ ପବିତ୍ରିତ କରୁଛନ୍ତି ଏବଂ ରଥକୁ ପ୍ରତିଷ୍ଠା କରୁଛନ୍ତି। ଏବଂ ଏହି ରଥ ପ୍ରତିଷ୍ଠା ହେବା ଦ୍ୱାରା ମୁଁ ଯାହା କହୁଥିଲି ଆପଣଙ୍କୁ, ରଥ ପବିତ୍ର ହୁଏ ଏବଂ ରଥ ପ୍ରାଣବନ୍ତ ହୁଅନ୍ତି, ଏବଂ ରଥ ଚାଳନ କରିବା ପାଇଁ ଯାହା ସବୁ ଶକ୍ତି ଦରକାର ସେ ଶକ୍ତି ସବୁ ଆରୋପିତ ହୁଅନ୍ତି ରଥ ଉପରେ। ତେଣୁ ଏଇଟା ଗୋଟେ ବର୍ତ୍ତମାନ ସମୟ ଆପଣ ଦେଖନ୍ତୁ, 9:10 ଅଛି, ଏ ରଥ ପ୍ରତିଷ୍ଠା କାମ ସରିଲାଣି। ତେଣୁ 9:30 ପହଣ୍ଡି ଥିଲା, 9:30 ପହଣ୍ଡି ମାନେ ପାଖାପାଖି 40 ମିନିଟ୍ ଏ ରଥ ପ୍ରତିଷ୍ଠା ସରିଗଲା ପରେ ବର୍ତ୍ତମାନ ଦ୍ୱିତୀୟ କାର୍ଯ୍ୟ ହେଉଛି ପହଣ୍ଡି। ତେଣୁ ପହଣ୍ଡି ପାଇଁ ମଧ୍ୟ ପ୍ରସ୍ତୁତି ହେଇଯିବ ବୋଲି ଆମର ଧାରଣା। ମୁଁ ତ ଆପଣମାନଙ୍କୁ ସୂଚନା ଦେଉଥିଲି ଯେ କିଛି ସମୟ ଆଗରୁ ଘଣ୍ଟୁଆ ସେବକମାନେ ମନ୍ଦିର ଭିତରକୁ ପ୍ରବେଶ କଲେ, ୟା ଭିତରେ ରଥ ପ୍ରତିଷ୍ଠା ସରିଗଲା। ରଥ ପ୍ରତିଷ୍ଠା ସରିଗଲା ପରେ ପହଣ୍ଡି ବିଜେ ମଧ୍ୟ ଆରମ୍ଭ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହୁଛି। ଏବଂ ଆମେ ଆପଣଙ୍କୁ ଯେଉଁ ନୀତିକାନ୍ତି ବିଷୟରେ କହୁଛୁ, ଏ ନୀତିକାନ୍ତି ଜାଣିବା ପାଇଁ ସିଂହଦ୍ୱାରର ଦକ୍ଷିଣ ଭାଗରେ ଗୋଟେ ଡିଜିଟାଲ ଡିସପ୍ଲେ ବୋର୍ଡ ମନ୍ଦିର ପ୍ରଶାସନ ପକ୍ଷରୁ କରାହୋଇଛି। ସେଇ ଡିଜିଟାଲ ଡିସପ୍ଲେ ବୋର୍ଡ ଯେଉଁଟା ଅଛି, ସେଇଥିରେ କୋଉ ନୀତି ବର୍ତ୍ତମାନ ମନ୍ଦିରରେ ଚାଲିଛି, କାରଣ ଆମେ ତ ମନ୍ଦିର ଭିତରକୁ ଆଉ ଯାଇପାରିବୁନି, ଏବଂ ବଡ଼ଦାଣ୍ଡରେ ଯେଉଁମାନେ ଅଛନ୍ତି ସେମାନେ ମଧ୍ୟ ତ ଯାଇପାରିବେନି। ବର୍ତ୍ତମାନ ସେଇ ଡିଜିଟାଲ ଡିସପ୍ଲେ ବୋର୍ଡରେ ଗୋପାଳ ବଲ୍ଲଭ ସକାଳ ଧୂପ ଏଇଟା ଶେଷ ହୋଇଗଲା ବୋଲି ବର୍ତ୍ତମାନ ଆମକୁ ସୂଚନା ମିଳୁଛି। ତେଣୁ ଗୋପାଳ ବଲ୍ଲଭ ଆଉ ସକାଳ ଧୂପ ଏଇଟା ଶେଷ ହୋଇଗଲା ପରେ ମହାପ୍ରଭୁ ପ୍ରସ୍ତୁତ ହୋଇଯିବେ ପହଣ୍ଡି ପାଇଁ। ତେଣୁ ପହଣ୍ଡି ପାଇଁ ଆମର ସମସ୍ତଙ୍କର ପ୍ରତୀକ୍ଷା ରହିବ। ଆଉ ଗୋଟେ କଥା ଯେ ଆପଣ ଜାଣନ୍ତୁ ଯେ ମହାପ୍ରଭୁଙ୍କର ଏ ରଥଯାତ୍ରାକୁ ନେଇକରି ଏବେ ନିକଟ ଅତୀତରେ ଗୋଟେ ବିବାଦ ମଧ୍ୟ ସୃଷ୍ଟି ହୋଇଛି, ଆପଣ ଜାଣିଛନ୍ତି। ସେ ବିବାଦ ସମ୍ପର୍କରେ ଆମେ ଆଲୋଚନା କରିବା ନାହିଁ, କାରଣ ସେଇଟା ରାଜ୍ୟ ସରକାରଙ୍କର, କେନ୍ଦ୍ର ସରକାରଙ୍କର, ମନ୍ଦିର ପ୍ରଶାସନର, ଏ ସମସ୍ତଙ୍କର ଦାୟିତ୍ୱ ଅଛି। କିନ୍ତୁ ଗୋଟିଏ ସବୁଠୁ ବଡ଼ କଥା ହେଉଛି ଯେ ମହାପ୍ରଭୁଙ୍କର ଯାହା ବିଧି ବିଧାନ, ନୀତି କାନ୍ତି, ରୀତିନୀତି ଏ ସମସ୍ତ ଅଛି, ଏ ସବୁଗୁଡ଼ିକର ଆଧାର ହେଉଛି ଶାସ୍ତ୍ର। ବିନା ଶାସ୍ତ୍ରୀୟ ଆଧାରରେ ମହାପ୍ରଭୁଙ୍କର କିଛି ହୁଏ ନାହିଁ। ତେଣୁ ସେହି ଶାସ୍ତ୍ରକୁ ଯଦି ଅସ୍ୱୀକାର କରିବା, ତାହେଲେ ମହାପ୍ରଭୁଙ୍କର ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କର ମହିମା ମଧ୍ୟ ବିଖଣ୍ଡିତ ହେବ। ତେଣୁ ସେଇଥିପାଇଁ ଅନେକ ପ୍ରଶ୍ନ କରୁଛନ୍ତି ଯେ ଅନ୍ୟ ସ୍ଥାନରେ ବିନ୍ଦ ସମୟରେ ରଥଯାତ୍ରା ହେଲେ ଅସୁବିଧା କ'ଣ। ଅସୁବିଧା ହେଉଛି ଏଇଆ ଯେ ଶାସ୍ତ୍ରୀୟ ବିଧାନ ଯେତେବେଳେ ନଷ୍ଟ ହେବ, ସେତେବେଳେ କୌଣସି ଶୃଙ୍ଖଳା ରହିବ ନାହିଁ ଏବଂ ସବୁ ବିଶୃଙ୍ଖଳିତ ହୋଇଯିବ। ତେଣୁ ସେଇଥିପାଇଁ ମହାପ୍ରଭୁ ଯେହେତୁ ଗୋଟିଏ ଚରମ ଶୃଙ୍ଖଳା ଭିତରେ ମହାପ୍ରଭୁଙ୍କର ସମସ୍ତ କାର୍ଯ୍ୟ ହୁଏ, ଆମ ସମସ୍ତଙ୍କର ଇଚ୍ଛା
ଏବଂ ଆମ ସମସ୍ତ

0: ଆପଣଙ୍କର ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ଯେ ଯେଉଁମାନେ ମହାପ୍ରଭୁଙ୍କର ନୀତି ବିଧି ବିଧାନକୁ ବିଶୃଙ୍ଖଳିତ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ଭିତରେ ମହାପ୍ରଭୁ ସ୍ୱୟଂ ବିରାଜିତ ହୋଇ ତାଙ୍କର ମହିମାକୁ ପ୍ରକାଶିତ କରନ୍ତୁ ଏବଂ ମହାପ୍ରଭୁଙ୍କର ବିଧିବିଧାନ ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସବୁ ସ୍ଥାନରେ ତାଙ୍କର ଦେବନୀତି ଏସବୁ ଅନୁଷ୍ଠିତ ହେଉ ଏଇଟା ମଧ୍ୟ ଆମେ ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ଆମେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ କାରଣ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ସ୍ୱୟଂ ମହାପ୍ରଭୁଙ୍କର ଇଚ୍ଛା ହିଁ ସର୍ବମୟ ଇଚ୍ଛା ଏବଂ ସବୁଠୁ ଶେଷ ଇଚ୍ଛା ସେଇ ଇଚ୍ଛାଟି କେତେବେଳେ ପ୍ରତିଫଳିତ ହୋଇକରି ସମଗ୍ର ବିଶ୍ୱରେ ଏକ ରୂପତା ଏବଂ ବିଧିବିଧାନ ଶାସ୍ତ୍ରୀୟତାର ପ୍ରତିଷ୍ଠା କରୁ ଏହି ପ୍ରକାର ପ୍ରାର୍ଥନା ମଧ୍ୟ ଆଜିର ପବିତ୍ର ଦିବସରେ ମହାପ୍ରଭୁଙ୍କ ପାଖରେ ଆମେ ରହିବ ଦ୍ୱିତୀୟ ବୁଥରେ ଆମର ଯେଉଁ ବନ୍ଧୁମାନେ ଅଛନ୍ତି ଡକ୍ଟର ହରିହରକାନ୍ଦ ମହୋଦୟଙ୍କୁ ଅନୁରୋଧ କରୁଛି ସେହି ସ୍ଥାନରୁ ସେ ତୁରନ୍ତ ଦୁଇ ଜଣ ଆମର ପ୍ରତାପ ତ୍ରିପାଠୀ ମହାଶୟ ଏବଂ ଡକ୍ଟର ହରିହରକାନ୍ଦ ମହାଶୟ ସେମାନେ ତୁରନ୍ତ ଦୁଇ ଜଣ ସେହି ଅଞ୍ଚଳର ଯାହା ଦେଖୁଛନ୍ତି ପ୍ରତ୍ୟକ୍ଷଦର୍ଶୀ ବିବରଣୀ ସେମାନେ ଦିଅନ୍ତୁ କିଛି ସମୟ ପରେ ଆମେ ହୁଏତ ପୁଣି ପ୍ରଥମ ବୁଥକୁ ଆମେ ବିବରଣୀ ଦେବା ପାଇଁ ଫେରାଇ ଆଣିବାକୁ ପଡ଼ିବ କାରଣ ପହଣ୍ଡି ଆରମ୍ଭ ହେବାର ସୂଚନା ମଧ୍ୟ ଆମକୁ ମିଳିଲାଣି ଡକ୍ଟର ହରିହର କାନୁନଙ୍କ ମହାଶୟ
1: ଜୟ ଜଗନ୍ନାଥ ଧନ୍ୟବାଦ ଶାନ୍ତନୁ ବାବୁ ସୁନ୍ଦର ଭାବରେ ଆପଣ ଏହି ରଥ ପ୍ରତିଷ୍ଠା କର୍ମକୁ ବର୍ଣ୍ଣନା କରୁଥିଲେ କାରଣ ଆଜି ରଥ ଆଉ ପଥ ଆଜି ଏକ ହୋଇଯାଇଛନ୍ତି ମହାପ୍ରଭୁ ଯେତେବେଳେ ତିନି ରଥରେ ବିରାଜମାନ କରିବେ ମହାପ୍ରଭୁମାନେ ସେତେବେଳେ ମନ୍ଦିର ଯେଭଳି ଜୀବନ୍ତ ରଥ ମଧ୍ୟ ସେହିଭଳି ଜୀବନ୍ତ ଏବଂ ମହାପ୍ରଭୁଙ୍କର ଏଇ ଯେଉଁ ରଥ ହେଉଛି ଦିବ୍ୟ ରଥ କାରଣ ଯାହା ନରେଶ ବାବୁ କହୁଥିଲେ ଇଏ ସିନା ଆସନ୍ତି ଚାରୋଟି ବିଗ୍ରହ ତା ସାଙ୍ଗରେ ଆଉ ବିଜେ ପ୍ରତିମା ଭାବରେ ଆଉ ତିନି ବିଗ୍ରହ ଆସନ୍ତି ସେ ହେଉଛନ୍ତି ରାମକୃଷ୍ଣ ଏବଂ ମଦନ ମୋହନ ଇଏ ହେଲେ ସାତ ଏବଂ ତିନି ରଥର ଉପରେ ତିନି ଦେବତା ଏବଂ ଦେବୀ ବସନ୍ତି ବଳଭଦ୍ରଙ୍କର ରଥରେ ରହନ୍ତି ନୃସିଂହ ମହାପ୍ରଭୁ ଏବଂ କୃପାମୟୀ କରୁଣାମୟୀ ଦୟାମୟୀ ସୁଭଦ୍ରା ଠାକୁରାଣୀଙ୍କର ଦର୍ପଦଳ ରଥର ଉପରେ ରହନ୍ତି କିଏ ଭୁବନେଶ୍ୱରୀ ଏବଂ ନନ୍ଦିଘୋଷ ରଥ ଯିଏକି ପୀତ ଲୋହିତ ବର୍ଣ୍ଣର ଯେଉଁ ଦିବ୍ୟ ରଥ ନନ୍ଦିଘୋଷ ରଥ ସେହି ନନ୍ଦିଘୋଷ ରଥର ଶୀର୍ଷରେ ରହନ୍ତି ହନୁମାନ ବିଘ୍ନ ବିନାଶକ ଯୋଡ଼ିଏ ଦେବତା ବିଘ୍ନ ବିନାଶ କରନ୍ତି ଜଣେ ହେଲେ ଗଣନାଥ ଗଣେଶ ଆଉ ଜଣେ ହେଲେ ହନୁମାନ ଯିଏକି ତ୍ରେତୟା ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଏକନିଷ୍ଠ ଭକ୍ତ ଥିଲେ ସେ ହନୁମାନ ନନ୍ଦିଘୋଷର ରଥର ଉପରେ ରହୁଛନ୍ତି ଇଏ ହେଉଛନ୍ତି ଦଶାବତାର ଏବଂ ରଥ ପ୍ରତିଷ୍ଠା କର୍ମ ଚାଲିଛି ଯାହା ବର୍ଣ୍ଣନା କରୁଥିଲେ ଆମର ଶାନ୍ତନୁ ବାବୁ ଯେ ପ୍ରକୃତରେ ରଥ କାହିଁକି ପ୍ରତିଷ୍ଠା ହେଉଛି କାରଣ ଆମେ ଯେମିତି ଘରଟିଏ କଲେ ଘରକୁ ପ୍ରତିଷ୍ଠା କରୁଛେ ମହାପ୍ରଭୁଙ୍କର ଦିବ୍ୟରଥ ଆଜ୍ଞାମାଳା ଆସିଲା ପରେ ରଥ ତିଆରି ହେଲା ଏବଂ ଗତକାଲି ଆଜ୍ଞାମାଳା ଆସିଲା ପରେ ରଥ ଆପଣଙ୍କର ରଥ ଚକଡ଼ାରୁ ବିଜେ ଖଳାକୁ ଆସିଲା ତେଣୁ ସିଂହଦ୍ୱାର ସମ୍ମୁଖକୁ ଆସିଲା ଇଏ ହେଉଛି ପରମ୍ପରା ଇଏ ହେଉଛି ପବିତ୍ର ପରମ୍ପରା ଏ ଜାତି ଏ ଓଡ଼ିଆ ଜାତି ତାର ଦେବତାଙ୍କୁ ଅତି ସୁନ୍ଦର ଭାବରେ ନିଜ ଭିତରର ଅନ୍ତର୍ମୁଖୀ ଚେତନାକୁ ଶୁଦ୍ଧ କରି ତାର ଦେବତାଙ୍କୁ ସେ ଆବାହନ କରୁଛି ତେଣୁ ରଥ ପ୍ରତିଷ୍ଠା ଯେଉଁ କରୁଥିଲେ ଯାହା କହୁଥିଲେ ଆମର ନରେଶ ବାବୁ ଯେ ରଥ ପ୍ରତିଷ୍ଠା ନୃସିଂହ ମନ୍ତ୍ରରେ ହୁଏ ଯେଉଁ ଚାହାଣୀ ମଣ୍ଡପରେ ଜଗଜ୍ଜନୀ କୃପାମୟୀ ମା ଲକ୍ଷ୍ମୀ ଠାକୁରାଣୀ ଯେତେବେଳେ ବାହୁଡ଼ା ଯାତ୍ରାରେ ଯେତେବେଳେ ଫେରନ୍ତି ରାଜନଅର ସମ୍ମୁଖରେ ଯେତେବେଳେ ନନ୍ଦିଘୋଷ ରଥ ପହଞ୍ଚେ ସେତେବେଳେ ଚାହାଣୀ ମଣ୍ଡପରୁ ଚାହିଁ ଦିଅନ୍ତି ଲକ୍ଷ୍ମୀ ସାନ୍ତାଣୀ ଲକ୍ଷ୍ମୀ ଠାକୁରାଣୀ ଇଏ ହେଉଛି ସେହି ଚାହାଣୀ ମଣ୍ଡପ ସେହି ଚାହାଣୀ ମଣ୍ଡପରେ ରଥ ପ୍ରତିଷ୍ଠା କର୍ମ ହେଉଥିଲା ନୃସିଂହ ମନ୍ତ୍ରରେ କାହିଁକି ନା ଏ କ୍ଷେତ୍ର ନା ହେଉଛି ପୁରୁଷୋତ୍ତମ କ୍ଷେତ୍ର ଭଗବାନ ନୃସିଂହଙ୍କୁ ପୁରୁଷୋତ୍ତମ ରୂପରେ ଯଯାତି କେଶରୀ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଆଣି ଆପଣଙ୍କର ଯେଉଁ ଜନକପୁରୀ ରହିଛି ଜନ୍ମସ୍ଥାନ ରହିଛି ତାକୁ ଲାଗିକିରି ଯେଉଁ ମନ୍ଦିର ଅଛି ତାହା ହେଉଛି ନୃସିଂହ ମନ୍ଦିର ସେହି ନୃସିଂହ ମନ୍ଦିରରେ ଯଜ୍ଞ ନାରାୟଣ ଯଜ୍ଞନାଥରୁ ଜଗନ୍ନାଥ ହେଇଛନ୍ତି ଯଜ୍ଞ ନୃସିଂହଙ୍କୁ ଆବାହନ କରିଥିଲେ ପ୍ରତିଷ୍ଠା କରିଥିଲେ ସୋମବଂଶୀ ରାଜା ଯଯାତି କେଶରୀ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ କାରଣ ସିଏ ଯେଉଁ ନୃସିଂହଙ୍କୁ ଆଣି ପ୍ରତିଷ୍ଠା କରିଥିଲେ ସେ ନୃସିଂହଙ୍କର ରୂପ କ'ଣ କୋଳରେ ଲକ୍ଷ୍ମୀ ମସ୍ତକରେ ଅନନ୍ତ ସେଇ ଯଜ୍ଞ ନାରାୟଣ ଯଜ୍ଞ ନୃସିଂହ କାଳକ୍ରମେ ଜଗନ୍ନାଥରେ ପରିଣତ ହୋଇଯିବାରୁ ଏବଂ ନୃସିଂହ ମହାପ୍ରଭୁଙ୍କର ନାମାନୁସାରେ ଏ କ୍ଷେତ୍ର ନାଁ ହେଲା ପୁରୁଷୋତ୍ତମ କ୍ଷେତ୍ର ତାପରେ ଯଯାତି କେଶରୀ

0: ଆଣି 38 ହାତର ପଟଳରେ ଯାହା ମାଦଳାପାଞ୍ଜିରେ ବର୍ଣ୍ଣା ରହିଛି, 38 ହାତର କାଠ ପଟାର ପୋଲରେ, କାଠ ପଟାରେ ନିର୍ମିତ ମନ୍ଦିରରେ, ଯୋଉ ଗୁଣ୍ଡିଚା ମନ୍ଦିର ବୋଲି ଆମେ କହୁଛେ, ପରବର୍ତ୍ତୀ ସମୟରେ ତଳେ ଚୁଡ଼ଙ୍ଗ ସମୟରେ ଏଇ 100 ହାତ ଉଚ୍ଚର ବର୍ତ୍ତମାନ ଯୋଉ ଦେଉଳ ଆପଣମାନେ ଦେଖୁଛନ୍ତି, ଏବଂ ସେହି ସମୟରେ ପଟା ଦେଉଳରୁ ପଥର ଦେଉଳରେ, ପଥର ପିଣ୍ଡିରେ ରୂପାନ୍ତରିତ ହୋଇଛି, ଏ କାଳକ୍ରମ ହୋଇଛି। ତେଣୁ ନୃସିଂହ ଭଗବାନ ହେଉଛନ୍ତି ପୁରୁଷୋତ୍ତମ, ମର୍ଯ୍ୟାଦା ପୁରୁଷୋତ୍ତମ ହେଉଛନ୍ତି ରାମଚନ୍ଦ୍ର ତ୍ରେତୟା ଯୁଗର ଏବଂ ଦ୍ୱାପର ଯୁଗର ଭାବଗ୍ରାହୀ ଅନ୍ତର୍ଯ୍ୟାମୀ ଭଗବାନ ଲୀଳାମୟ କୃଷ୍ଣ ହେଉଛନ୍ତି ପୁରୁଷୋତ୍ତମ। ଏହି ତିନି ଦେବତାଙ୍କୁ ପୁରୁଷୋତ୍ତମ କୁହାଯାଏ, ଯେହେତୁ କଳି ଯୁଗରେ ଜଗତର ନାଥ ଜଗନ୍ନାଥ ଅଛନ୍ତି, ଯାହାଙ୍କ ପାଖରେ ଜାତି ବଡ଼ ନୁହେଁ ଜଗତ ବଡ଼, ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ଏବଂ ଯୋଉ ଦଶବତାର କଥା ଆଲୋଚନା କରୁଥିଲେ ନରେଶ ବାବୁ, ଆପଣମାନେ ଶୁଣୁଥିଲେ, ସେ ଦଶବତାର କାହିଁକି ପରିକଳ୍ପନା କରାଗଲା, ଯେ ପ୍ରତ୍ୟେକ ମଣିଷର 10ଟା ଆଙ୍ଗୁଠି ଅଛି, ପାଦରେ 10ଟା ଆଙ୍ଗୁଠି, ହାତରେ 10ଟା ଆଙ୍ଗୁଠି। ଦଶାବତାର ଯାତ୍ରା ଖ୍ରୀଷ୍ଟୀୟ 12ଶ ଶତାବ୍ଦୀରେ ଜୟଦେବ, ଯୋଉ ଓଡ଼ିଆ କବି ଜୟଦେବ ଯୋଉ ଗୀତଗୋବିନ୍ଦ ଲେଖିଥିଲେ, ସେ ଗୀତଗୋବିନ୍ଦରେ ଦଶବତାରର ବର୍ଣ୍ଣା ରହିଛି। ଦଶବତାର ହେଉଛି ଶ୍ରେଷ୍ଠ ଅବତାର। ଆପଣ ଯେତେବେଳେ ଜଗନ୍ନାଥ ଶ୍ରୀମନ୍ଦିର, ପ୍ରଭୁଙ୍କର ଶ୍ରୀମନ୍ଦିର ଭିତରକୁ ପଶୁଛନ୍ତି, ତୋରଣ ଲକ୍ଷ୍ମୀ ଯୋଉ ଅଛନ୍ତି ତାଙ୍କ ପାଖରେ ଥିଲେ ଦଶବତାର, ତାଙ୍କୁ କାଢି ଦିଆଯାଇଛି। ଏ କଥା କହିବାର ତାତ୍ପର୍ଯ୍ୟ ହେଉଛି, ଖ୍ରୀଷ୍ଟୀୟ 12ଶ ଶତାବ୍ଦୀରୁ ଜୟଦେବ ତାଙ୍କର ଗୀତଗୋବିନ୍ଦରେ ଯୋଉ ଦଶାବତାର ବର୍ଣ୍ଣନା କଲେ, ସେତେବେଳେ ତାହା ଚାରିଆଡ଼େ ଭାରତ ସାରା ବିଖ୍ୟାତ ହୋଇଗଲା। ସେ ଦଶାବତାର କ'ଣ ନା, ମତ୍ସ୍ୟ, କୁର୍ମ, ବରାହ, ନୃସିଂହ, ବାମନ, ପରଶୁରାମ, ରାମ, ବଳରାମ, ବୁଦ୍ଧ, କଳ୍କି, ଏଇ ଯୋଉ ଦଶାବତାରର ବର୍ଣ୍ଣନା। ଏ ଚାରି ଯୁଗରେ ଦଶାବତାର ଭିତରେ ମହାପ୍ରଭୁଙ୍କର ସୃଷ୍ଟି ଭିତରେ ଅନୀତି, ଅନ୍ୟାୟ, ଅଧର୍ମ, ଏଗୁଡ଼ିକ କ'ଣ ତାକୁ ଦୂର କରିବା ପାଇଁ ମହାପ୍ରଭୁ ବିଭିନ୍ନ ସମୟରେ ବିଭିନ୍ନ ରୂପରେ ସେମାନେ ଆସନ୍ତି। ଇଏ ହେଉଛି ଲୀଳା, ମହାପ୍ରଭୁଙ୍କର ହେଉଛି ଲୀଳା। ରକ୍ତ ମାଂସ ଦେହଦାରୀ ସାଧାରଣ ମଣିଷର ଯେତେବେଳେ କର୍ମ ବୋଲି ଆମେ କହୁଛେ, ଭଗବାନଙ୍କର ତାହା ହେଉଛି ଲୀଳା। ତାହେଲେ ମଣିଷ କୋଉ ପ୍ରକାର କର୍ମ କରିବ ନା, ସତ୍କର୍ମ କରିବ, ଉଚିତ କର୍ମ କରିବ, ଉପଯୁକ୍ତ କର୍ମ କରିବ, ସେଇ କର୍ମ କରିବା ପାଇଁ ଏ ସଂସାରକୁ ଆସିଛି। ସେଇଥିପାଇଁ ଆମେ କହୁଛେ, କାହିଁକି ଆସିଛୁ ମନ କିସ ନେବା ପାଇଁ ରେ, ଆସିଛୁ ଲଙ୍ଗଳା ତୁ ଜୀବୁ ଶୂନ୍ୟ ହୋଇ ରେ, ଘାଇ ଯାକ ମୁକୁଳା ତୁ ବନ୍ଧ କେତେ ବାନ୍ଧୁରେ, ଆପେ ମଲେ ଯୁଗ ଯାଏ ପର ଲାଗି କାନ୍ଦୁରେ, ମାଟି ଘଟ ପଞ୍ଜୁରୀରେ ପାଳୁ ସୁନା ଶୁଆରେ, ଅଠା କାଠି ଲଗାଇଛି ଭାବ ବିନୋଦିଆରେ। ଆଜି ଭକ୍ତ ଭଗବାନଙ୍କ ଭିତରେ ସେଇ ଭାବ ଡୋରିକୁ ଭାବ ଡୋରିରେ ବାନ୍ଧି ଦେଇଛି, ଅଠା କାଠିରେ ଲଗେଇ ଦେଇଛି, ସୁନ୍ଦର ଲଗେଇ ଦେଇଛି ସେଇ କାଳିଆ ଶାନ୍ତ କଳା ଠାକୁର ଜଗତର ନାଥ ଜଗନ୍ନାଥ ମହାପ୍ରଭୁ। ଆଉ ଅଳ୍ପ ସମୟ ପରେ ଆପଣ ଆସିଯିବେ ଏହି ସୁସଜ୍ଜିତ ତିନି ରଥକୁ, ଏହି ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ଅନୁଜ ଆମର ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ସେ କମ୍ବୁକଟକେ ରାଜା ପ୍ରଭୁ ଜଗନ୍ନାଥ, ଚାରି ବର୍ଣ୍ଣେ ଚଉ ବର୍ଗ ଦେବାକୁ ସମର୍ଥ। ଶ୍ରୀବତ୍ସ ଖଣ୍ଡଶାଳ ଉପରେ ନୀଳଚକ୍ରର ଅଗ୍ରଭାଗରେ ପତିତ ପାବନ ବାନା ଏତେ ପୁଲକିତ ଭାବରେ ଉଡ୍ଡୀୟମାନ ଅଛନ୍ତି, ସେହି ଅନୁସାରେ ଆମର ବାମ ପାର୍ଶ୍ୱରେ ଅର୍ଥାତ୍ ଶ୍ରୀନହର ସମ୍ମୁଖ ଭାଗରେ ଭକ୍ତମାନଙ୍କର କାଳକ୍ରମେ ଏତେ ଗହଳି ବଢ଼ିଯାଇଛି, ସେମାନେ ମହାପ୍ରଭୁଙ୍କର ପହଣ୍ଡିର ସେହି ବୀରକାହାଳି ବାଜିବା ପୂର୍ବରୁ ଉର୍ଦ୍ଧ୍ୱ ବାହୁ ହୋଇ ଯେଉଁପରି ଭାବରେ ଜୟ ଜଗନ୍ନାଥ ଧ୍ୱନି ପ୍ରଦାନ କରୁଛନ୍ତି ସମୂହ ଧ୍ୱନି, ଏହି ହେଉଛି ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ଏ ଜାତିର ଅର୍ଘ୍ୟ ଦାନ, ମହାପ୍ରଭୁଙ୍କ ପାଖରେ ସମର୍ପିତ ହେବା ପାଇଁ ପ୍ରତିକୂଳ ପାଗରେ ସେମାନେ ଘର ଛାଡ଼ି ସମସ୍ତେ ଭୁଲି ଯାଇଛନ୍ତି, ନିଜର ଯେଉଁ ଶାରୀରିକ ଅବସ୍ଥାକୁ ଭୁଲି ଯାଇଛନ୍ତି, ଏବଂ ବଡ଼ଦାଣ୍ଡରେ ଦୀର୍ଘ ସମୟ ଅର୍ଥାତ୍ ଅତି ପ୍ରତ୍ୟୁଷରୁ ସେମାନେ ଠିଆ ହୋଇ ରହିଛନ୍ତି। ଗହଳିର ବଢ଼ିଥିବାର ଯେଉଁ ପରିବେଶ ଶ୍ରୋତାବନ୍ଧୁ ଆପଣମାନେ ଅନୁଭବ କରୁଥିବେ, କ'ଣ ହେବାକୁ ଯାଉଛି ଆଗାମୀ କାର୍ଯ୍ୟକ୍ରମ ବା ଯେଉଁ ପହଣ୍ଡିର ଯେଉଁ ସେହି ଶୁଭ ମୁହୂର୍ତ୍ତ, ସେହି ଶୁଭ ଘଣ୍ଟ ଘଣ୍ଟାର ଯେଉଁ ବୀର କାହାଳୀର ଯେଉଁ ଧ୍ୱନି, ପଖାଉଜର ଧ୍ୱନି କରତା

0: ଈଶ୍ୱରର ଧ୍ୱନି ବିଭିନ୍ନ ମଠ ମନ୍ଦିର ମଠାଧୀଶ ମାନଙ୍କର ଯେଉଁ ଚାମର ଆଲଟର ଯେଉଁ ବ୍ୟଜନ ପ୍ରକ୍ଷାଳନ କରିବେ ବା ମହାପ୍ରଭୁଙ୍କୁ ସମର୍ପିତ କରିବେ, ଏ ସମସ୍ତ କଥାର ପୂର୍ବରୁ ଏମାନେ ଉତ୍ସାହିତ ହୋଇପଡୁଛନ୍ତି। ଇତି ଅବସରରେ ଆମର ଦ୍ୱିତୀୟ କେନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଯେଉଁ ମେଡିକାଲଟି ରହିଛି, ସ୍ୱାସ୍ଥ୍ୟଗତ ସମସ୍ୟାକୁ କିପରି ସମାଧାନ କରାଯାଇପାରିବ, ଶତାଧିକ କର୍ମୀମାନେ ସେମାନେ ପ୍ରସ୍ତୁତ ହୋଇ ନିଜ ଭିତରେ ଅପେକ୍ଷା କରିଛନ୍ତି ଯେ ଆମକୁ କେତେବେଳେ ସେହି ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିବ। ତେଣୁ କହିବାକୁ ଗଲେ ମହାପ୍ରଭୁଙ୍କର ରଥତ୍ରୟ ପ୍ରତିଷ୍ଠା କରି ଫେରିଯାଇଛନ୍ତି ଶ୍ରୋତ୍ରିୟ ଆଚାର୍ଯ୍ୟ ବ୍ରାହ୍ମଣମାନେ, ଏବଂ ଯାହା ଏଇ ଯେଉଁ ସମୟର ଆହ୍ୱାନ ଅଛି ମହାପ୍ରଭୁଙ୍କର ଦିବ୍ୟ ପହଣ୍ଡି, ସେ ଓହ୍ଲେଇ ଆସିବେ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ, ଦୁଃଖୀର ଦୁଃଖକୁ ଦୂର କରିବା ପାଇଁ। ନଥିବ କଟକଣା, ନଥିବ ବାଧା, କୌଣସି ବାଧା ନଥିବ ଯେତେବେଳେ ଦେଖିବେ ତାଙ୍କର ପ୍ରାଣପ୍ରିୟ ଠାକୁରଙ୍କୁ ଆଖି ପୁରାଇ। ଏକ ସମୟରେ ନଥିବ ଭିତର କାଠ, ନଥିବ ବାହାର କାଠ, ଏବଂ ଏକ ସମୟରେ ଲକ୍ଷ ଲକ୍ଷ ଜନତା, ଆଉ ପୁଣି ଆପଣମାନେ ଯେଉଁ ଶ୍ରୋତାବନ୍ଧୁ ଅଛନ୍ତି ଗୁଣଗ୍ରାହୀ ଜଗନ୍ନାଥ ପ୍ରେମୀ ସମସ୍ତେ ଏକ ସମୟରେ ମହାପ୍ରଭୁଙ୍କର ଦର୍ଶନର ସ୍ପର୍ଶ ପାଉଛନ୍ତି, ଇଏ ହେଉଛି ବଡ଼ଦାଣ୍ଡକୁ ଆସିବାର ଅଭିପ୍ରାୟ ମହାପ୍ରଭୁଙ୍କର। ମହାପ୍ରଭୁଙ୍କର ଯେଉଁ ଇଚ୍ଛା ତାହା ହେଉଛି ତିନୋଟି ଲୀଳା ମହାପ୍ରଭୁ ରଚନା କରୁଛନ୍ତି, ଐଶ୍ୱର୍ଯ୍ୟ ଲୀଳା, ମାଧୁର୍ଯ୍ୟ ଲୀଳା, ଔଦାର୍ଯ୍ୟ ଲୀଳା। ବର୍ତ୍ତମାନ ବଡ଼ଦାଣ୍ଡକୁ ଓହ୍ଲେଇ ଆସି ସେ ପ୍ରମାଣିତ କରିବେ, ତୁମେ ମୋର, ମୁଁ ତୁମର, ଆମକୁ କେହି ଅଲଗା କରିପାରିବେ ନାହିଁ। ଆପଣମାନେ ଜାଣନ୍ତି ସେ ବଚନ ଦେଇଥିଲେ ରାଜା ଇନ୍ଦ୍ରଦୁମ୍ନଙ୍କୁ, ସତ୍ୟମ ସତ୍ୟମ ପୁନଃ ସତ୍ୟମ, ସତ୍ୟମ ଏବ ପ୍ରବିମିତେ ପ୍ରସାଦ ଭଙ୍ଗେ ତତ ସ୍ଥାନମ ନ ତ୍ୟକ୍ଷ୍ୟାମି କଦାଚନ। ତେଣୁ ହେ ରାଜା ଇନ୍ଦ୍ରଦୁମ୍ନ, ମୁଁ ଶ୍ରୀବତ୍ସ ଖଣ୍ଡଶାଳ କେବେ ଛାଡ଼ିବି ନାହିଁ, ଯଦି ଛାଡ଼ିବି ନାହିଁ ଆଜି ମହାପ୍ରଭୁ ଆପଣ କିପରି ଆସୁଛନ୍ତି? ତେଣୁ ଏଇଥିପାଇଁ ଆସୁଛନ୍ତି, ଜଗେଇ ଦେଇ ଆସିଛନ୍ତି ମାଧବଙ୍କୁ, ହେ ମାଧବ ତୁମେ ମୋର ପ୍ରତୀକ ଭାବରେ, ତୁମେ ମୋର ପ୍ରତିନିଧି ଭାବରେ ଏ ଶ୍ରୀବତ୍ସ ଖଣ୍ଡଶାଳରେ ରହିବ। ମୁଁ ପୁରା ସତ୍ୟ କରିଛି, ମୁଁ ଯଦି ସତ୍ୟକୁ ପାଳନ ନ କରିବି ଏ ଜଗତରେ ସତ୍ୟର ଗୁଣଗ୍ରାହୀ କେହି ହେବେ ନାହିଁ। ତେଣୁ ମହାପ୍ରଭୁ ମାଧବଙ୍କୁ ରଖି ସେ ବର୍ତ୍ତମାନ ଆସିଯାଉଛନ୍ତି ବାହାରକୁ।
1: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
2: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
1: ଡିଜାଇନ୍ ନୂଆ ଅଛି ଠିକ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
2: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
3: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏହି ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
4: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲଠାରୁ କୁମ୍ଭାରର ମାଟି ହାଣ୍ଡି, ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
5: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ପୁଣି ପ୍ରଥମ କେନ୍ଦ୍ରରୁ ଆମେ ଆପଣଙ୍କୁ ଧାରା ବିବରଣୀ ଦେବା ଆରମ୍ଭ କରୁଛୁ। ବର୍ତ୍ତମାନ ତିନି ରଥରେ ଏ ଯେଉଁ କଳସ ଧ୍ୱଜ ବନ୍ଧା କାର୍ଯ୍ୟ ଚାଲିଛି, କୋଠସୁଆଁସିଆ ସେବକମାନେ ଆମ ଆଖି ଆଗରେ ତିନି ରଥ ଉପରେ ଚଢ଼ି ବର୍ତ୍ତମାନ କଳସ ସ୍ଥାପନା କରୁଛନ୍ତି, ଏବଂ କଳସ ସ୍ଥାପନା ସହିତ ତିନିର ରଥ ଉପରେ ସେହି କଳସ ଉପରେ ମହାପ୍ରଭୁଙ୍କର ପ୍ରଦତ୍ତ ଆଜ୍ଞାମାଳକୁ ମଧ୍ୟ ସେମାନେ ବାନ୍ଧୁଛନ୍ତି।

0: ଆମେ ବସିକରି ଏଠି କଥାବାର୍ତ୍ତା ହେଉଛୁ ଏବଂ ଦେଖିଲା ବେଳକୁ ଆମର ଆଖି ଲିଭି ଯାଉଛି ଯେ କିଭଳି ଭାବରେ କୋଠସ୍ୱାଁ ଆସିବା ସେବକ ମାନେ କୋଉ ବାଟରେ, ରଥ ତ ମଣ୍ଡଣୀ ହେଇଯାଇଛନ୍ତି ଏବଂ ରଥ ଉପରେ ତ ସବୁ ରଥ ଉପରେ ତ କନା ଛାଉଣି ହେଇଯାଇଛି, କୋଉ ବାଟେ ଏମାନେ ଉପରକୁ ଗଲେ? ପ୍ରକୃତରେ ଏଇ ଯୋଉ ରଥ ନିର୍ମାଣର କୌଶଳ ଆପଣ ଦେଖିବେ, ରଥ କଳାରୁ ଯୋଉ ରଥ ନିର୍ମାଣ ଆରମ୍ଭ ହୁଏ, ଏ ବଡ ବିଚିତ୍ର। ଆମର ପ୍ରାଚୀନ ଶାସ୍ତ୍ର ମାନେ ଏତେ ସମୃଦ୍ଧ ଏବଂ ଏତେ ନିଖୁଣ ଯେ ରଥକୁ ନିର୍ମାଣ କରନ୍ତି ଯୋଉ କାରିଗର ମାନେ, ଯୋଉ ଶିଳ୍ପୀକୁଳ ଓଡ଼ିଶାର, ସେ ଶିଳ୍ପୀକୁଳଙ୍କୁ ଧନ୍ୟ କହିବ। ସେମାନେ ସେ ଶାସ୍ତ୍ର, ସେ ପରମ୍ପରାକୁ ଏପର୍ଯ୍ୟନ୍ତ ମନେ ରଖି ତାକୁ ପୁଙ୍ଖାନୁପୁଙ୍ଖ ଭାବରେ ଅଧ୍ୟୟନ କରି ଏପର୍ଯ୍ୟନ୍ତ ତାକୁ ପ୍ରୟୋଗ କରି ଯୋଉ ରଥ ନିର୍ମାଣ କରୁଛନ୍ତି, ନିଖୁଣ ଭାବରେ ରଥ ନିର୍ମାଣ ହେଉଛି। ଏବଂ ରଥ ଭିତର ବାଟେ ଉପର କନା ମଣ୍ଡଳୀ ହେଇଥିବା ତା ଉପରେ ତ କୋଠସିଆ ସେମାନେ ଚଢ଼ିପାରିବେନି, ସେମାନେ ରଥ ଭିତରେ ଭିତରେ ଗୋଟେ ବାଟ ତିଆରି ହେଇଛି ସେ କଳସ ପାଖକୁ ଯିବା ପାଇଁ, ରଥର ସର୍ବୋଚ୍ଚ ଶିଖରରେ ପହଞ୍ଚି ଏ ଯୋଉ ତିନି କଳସ ସେମାନେ ବାନ୍ଧୁଛନ୍ତି ବର୍ତ୍ତମାନ, ତା ପାଇଁ ମଧ୍ୟ ରଥରେ ବାଟ କରାହେଇଛି ସୁନ୍ଦର ଭାବରେ। ଆମର ଆଖି ଲିଭି ଯାଉଛି, ଆମେ ତାକୁ ଦେଖିଲା ବେଳକୁ ଆମକୁ ଡର ମାଡୁଛି କେମିତି ଏମାନେ ବାନ୍ଧୁଛନ୍ତି, କେମିତି ଏତେ ଉପରକୁ ଚଢୁଛନ୍ତି। କିନ୍ତୁ ଆପଣ ଆଉ ଗୋଟେ କଥା ବି ଜାଣିଥାନ୍ତୁ ଯେ ଚୁନରା ସେବକ ମାନେ ମଧ୍ୟ ଯୋଉମାନେ ନୀଳ ଚକ୍ରରେ ନେତ ବାନ୍ଧନ୍ତି, ପତିତ ପାବନ ବାନାକୁ ବାନ୍ଧନ୍ତି, ସେମାନେ ମଧ୍ୟ ଏତେ ବିଶାଳ ଉତ୍ତୁଙ୍ଗ ଶ୍ରୀମନ୍ଦିର ଶିଖରକୁ କେମିତି ଚଢି ଯାଆନ୍ତି ଅନାୟାସରେ, ଏଟା ଆଶ୍ଚର୍ଯ୍ୟ ଲାଗେ ଆମକୁ। କାରଣ ୟା ପଛରେ ଆପଣ ଦେଖିବେ ଯେ ମହାପ୍ରଭୁଙ୍କର ସେବା ସହିତ ଯେତେ ସବୁ ସେବକ ଅଛନ୍ତି ସେ ସେବକ ମାନଙ୍କର ସେବା ଗୁଡାକ ଗୋଟେ ବିଶେଷ ସେବା, ତା ପାଇଁ ତାଲିମ ନହେଲେ ଏମିତି ଯେ କେହି। ସେଇଥିପାଇଁ ମହାପ୍ରଭୁଙ୍କୁ ପୁରା ସେଇଥିପାଇଁ ଏ ସେବକ ମାନଙ୍କୁ ଏତେ ଲୋଡ଼ା ପଡେ, କାରଣ ସେଇ ସେବକ ମାନଙ୍କ ଜାଗାରେ ଆମେ ଯଦି ଅନ୍ୟ ଲୋକ ଲଗେଇକିରି ସେ କାମଟା କରିଦେଇପାରନ୍ତୁ ତାହେଲେ ସେ ସେବକ ମାନେ ଆଉ ଲୋଡ଼ା ପଡନ୍ତେ ନାହିଁ। କାରଣ ସେ ସେବକ ମାନେ ଆପଣ ଜାଣନ୍ତି ଅନସର ସମୟରେ ଏ ଯୋଉ ଦଇତା ମାନେ ତାଙ୍କର ପିଲାମାନଙ୍କୁ, ଏକୋଇଶ ଦିନର ପିଲାଙ୍କୁ ମଧ୍ୟ ସେମାନେ ନେଇକିରି ମହାପ୍ରଭୁଙ୍କ ସେବକ ଭାବରେ ସେମାନେ ସେଇଦିନ ଘୋଷଣା କରନ୍ତି। ତେଣୁ ଆପଣ ଦେଖନ୍ତୁ ଏକୋଇଶ ଦିନ ପିଲା ମଧ୍ୟ ସେଇ ସେବା କରିବାର ପରମ୍ପରା, ସେଇ ସେବା କରିବାର କୌଶଳ ସେ ଯଦି ନ ଶିଖିବ ତାହେଲେ ସେ ଦଇତାପତି ହେଇପାରିବନି। ଏବଂ ଦଇତାପତି ମାନେ ମହାପ୍ରଭୁଙ୍କୁ ଯେଭଳି ପହଣ୍ଡି କରନ୍ତି ସେମିତି ଯେତେ ଦଇତାପତି ପହଣ୍ଡି କରନ୍ତି, ଶହେ ଜଣ ହେଇଥିଲେ ଆମେ ପାଞ୍ଚଶହ ଲୋକ ସେ ଜାଗାରେ ଅନ୍ୟ ବାହାର ଲୋକ ଦେଲେ ମଧ୍ୟ ସେ ମହାପ୍ରଭୁଙ୍କୁ ପହଣ୍ଡି କରିପାରିବେନି। ସବୁଗୁଡ଼ିକ ଗୋଟେ ଗୋଟେ ହେଉଛି ବିଶେଷ ସେବା, ବିଶେଷ ବିଜ୍ଞାନ, ବିଶେଷ ଦକ୍ଷତା, ବିଶେଷ କୌଶଳ। ଏଇଟା ଯଦି ଆହରଣ ଜଣେ କରିନଥିବ ତାହେଲେ ମହାପ୍ରଭୁଙ୍କୁ ପହଣ୍ଡି କରିପାରିବେନି, ନେତ ବାନ୍ଧି ପାରିବେନି। ଚୁନରା ସେବକ ନ ହେଇଥିଲେ, ତାଙ୍କର ପ୍ରଶିକ୍ଷଣ ନଥିଲେ, ପିଲାଦିନରୁ ସେ ସେବା ଯଦି ସେମାନେ ଶିଖିନଥିବେ ତାହେଲେ ସେମାନେ ନୀଳଚକ୍ର ଉପରେ ଚଢ଼ିକିରି ବାନା ବାନ୍ଧି ପାରିବେ ନାହିଁ, ଏବଂ କୋଠସ୍ୱାଂସିଆ ସେବକମାନେ ମଧ୍ୟ ରଥ ଉପରେ ଚଢ଼ିକିରି ଏଇ ବାନ୍ଧି ପାରିବେ ନାହିଁ। ଅବତାର ଶବ୍ଦର ମର୍ମ କ'ଣ, ଏଇଟା କିଏ ଦେଇଛନ୍ତି? ଅବିନାଶ ଦାସ ଅନ୍ତର୍ଗଡ଼ କେନ୍ଦ୍ରାପଡ଼ାରୁ ଦେଇଛନ୍ତି। ଏବଂ ଦଶଟି ଅବତାର ମାଧ୍ୟମରେ ମହାପ୍ରଭୁ ମାନବ ଜାତିକୁ କ'ଣ ଶିକ୍ଷା ଦେଇଛନ୍ତି? ଆପଣ ଦେଖିବେ ଯେ ଅବତାର ଶବ୍ଦର ଅର୍ଥ ହେଉଛି, ଦୁଇଟା ଶବ୍ଦ ଅଛି, ଅବତାରକୁ ଜାଣିବାକୁ ହେଲେ ଆମେ ଆଉ ଗୋଟେ ଶବ୍ଦକୁ ମଧ୍ୟ ଜାଣିବାକୁ ପଡ଼ିବ, ସେଇଟା ହେଉଛି ଅବତାରୀ। ତେଣୁ ଏଇ ଯୋଉ ଅବତାରୀ ଶବ୍ଦ, ଏ ଅବତାରୀ ହେଉଛି ଯେ ସକଳ ଅବତାର ମାନଙ୍କର ଯିଏ ମୂଳ ଉତ୍ସ, ଯିଏ ମୂଳ ସ୍ରଷ୍ଟା, ଯାହାଙ୍କ ପାଖରୁ ଅବତାର ମାନେ ଜନ୍ମ ହୁଅନ୍ତି ତାଙ୍କୁ କହନ୍ତି ଅବତାରୀ। ତେଣୁ ଆମର ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ପରମାତ୍ମା ପରମବ୍ରହ୍ମ, ସକଳ ଅବତାର ମାନେ ତାଙ୍କ ପାଖରୁ ଜାତ ହୁଅନ୍ତି, ତାଙ୍କ ପାଖରେ ଲୀନ ହୁଅନ୍ତି, ତେଣୁ ସିଏ ହେଉଛନ୍ତି ଅବତାରୀ। ତେଣୁ ଅବତାର କେଉଁମାନେ? ଅବତାର ସମସ୍ତେ, ଯେତେ ସବୁ ଅବତାର ହେଲେ, ମୀନ, କଚ୍ଛ, ବରାହ, ବାମନ ଇତ୍ୟାଦି କଳିକି ପର୍ଯ୍ୟନ୍ତ ଯେତେ ସବୁ ଅବତାର ହେଲେ ସମସ୍ତେ ମହାପ୍ରଭୁଙ୍କ ପାଖରୁ ଜାତ ହେଇଛନ୍ତି। ତେଣୁ ଏଇଟା ଯୋଉ ମହାପ୍ରଭୁଙ୍କ ପାଖରୁ ଜାତ ହେଇଛନ୍ତି ଆମେ ଜାଣିବା ଯେ ଧର୍ମ ସଂସ୍ଥାପନାର୍ଥ ସମ୍ଭବ ଆମେ ଯୁଗେ ଯୁଗେ ବୋଲି ଭଗବାନ ଯୋଉ କହିଛନ୍ତି ଗୀତାରେ, ତାର ଅର୍ଥ ହେଉଛି ଯେତେବେଳେ ସଂସାରର ଅନାଚାର ବଢ଼ିଯାଏ, ଯେତେବେଳେ ଧର୍ମର ସଂସ୍ଥାପନ କରିବାର ଆବଶ୍ୟକ ହୁଏ, ସେତେବେଳେ ଅବତାର ମାନେ ପରମାତ୍ମାଙ୍କର, ପରମବ୍ରହ୍ମଙ୍କର ବା ଅବତାରୀଙ୍କର ଅଂଶକୁ ଗ୍ରହଣ କରି ବା ଅଂଶକୁ ଧାରଣ କରି ସେମାନେ ଅପୂର୍ବ ଶକ୍ତି, ପରମାତ୍ମାଙ୍କର ଶକ୍ତି ନେଇକରି ସେ ଆସନ୍ତି ଏବଂ ସଂସାରରେ ଧର୍ମ ସଂସ୍ଥାପନ କରି ତାଙ୍କର କାର୍ଯ୍ୟ ସମାପନ ଅନ୍ତେ ସେ ଫେରିଯାଆନ୍ତି। ତେଣୁ ଇଏ ହେଉଛି ଅବତାର। ତେଣୁ ଅବତାର କଥା ମୁଁ ଆପଣଙ୍କୁ କହିଲି, ମୁଁ ଭାବୁଛି ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଲେ।
1: ଏ ପ୍ରଶ୍ନଟି ପଚାରିଥିଲେ ଅବିନାଶ ଦାସ
0: ଅନ୍ତର୍ଗଡ଼ କେନ୍ଦ୍ରାପଡ଼ାରୁ। ତେଣୁ ଆଉ ଗୋଟିଏ କଥା ହେଲା ଯେ ଆପଣ ପଚାରୁଛନ୍ତି ୟା ଦେହରୁ ମାନବ ଜାତିକୁ କ'ଣ ଶିକ୍ଷା ମିଳୁଛି। ଆପଣ ଦେଖିବେ ଯେ ଆମର ଯେମିତି ଗୋଟେ ମାନବ ସଭ୍ୟତାର ଅଗ୍ରଗତି ଆପଣ ଦେଖିବେ, ପ୍ରଥମେ ମୀନ, ମୀନ ପରେ କଚ୍ଛ। ମୀନଟା କ'ଣ? ଗୋଟେ ଜଳଜୀବ। ଏବଂ କଚ୍ଛପଟା କ'ଣ? ଉଭୟଚର। ତାପରେ ହେଲା ସ୍ଥଳଚର। ତେଣୁ ମୀନ, କଚ୍ଛପ, ବରାହ, ତାପରେ ଛୋଟ ମଣିଷ, ବାମନ ଅବତାର।

0: ତାପରେ ହେଲେ ପରଶୁରାମ। ତେଣୁ ଏଇଭଳି ଭାବରେ ମାନବ ସଭ୍ୟତାର ଯେଉଁ ଅଗ୍ରଗତି ହେଇଛି ସେଇ ଅଗ୍ରଗତି ସମ୍ପର୍କରେ ମଧ୍ୟ ଆମେ ଏଥିରେ ସୂଚନା ପାଉଛୁ। ଆଉ ପ୍ରଶ୍ନ ଥିଲା କି? ଆଉ ଗୋଟେ ପ୍ରଶ୍ନ ଥିଲା, ଆମେ ପ୍ରଶ୍ନ ଗୁଡ଼ାକର ଆପଣଙ୍କୁ ବିସ୍ତାରିତ ଭାବରେ ଉତ୍ତର ଦେଇପାରିବୁନି କାରଣ ସମୟ କମ୍ ଅଛି ଆମ ହାତରେ। ମା ସୁଭଦ୍ରାଙ୍କ ରଥରେ ଯେଉଁ ଦୁଇ ଠାକୁର ରଥରେ ଯାଆନ୍ତି ତାଙ୍କର ନାମ କହିବେ, ଶ୍ରୋତା ବନ୍ଧୁ କିଏ ପଠେଇଛନ୍ତି ଏଇଟା ତାଙ୍କର ନା ନାହିଁ ନାହିଁ
1: ଜଣେ ଜିଜ୍ଞାସୁ ପଚାରିଛନ୍ତି।
0: ହଁ, ମା ସୁଭଦ୍ରାଙ୍କ ରଥରେ ଯେଉଁ ଦୁଇ ଠାକୁର ଯାଆନ୍ତି ତାଙ୍କ ନାମ କହିବେ,
1: ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ,
0: ଏ ତ ଦୁଇ ହେଉ। ଏଇଟା ହେଲା ଆପଣଙ୍କର ଉତ୍ତର। ମା ସୁଭଦ୍ରାଙ୍କ ସାଥିରେ ଦୁଇ ଜଣ ଯାଆନ୍ତି ନାହିଁ, ମା ସୁଭଦ୍ରାଙ୍କୁ ମିଶେଇକିରି ଦୁଇ ଜଣ ଯାଆନ୍ତି ହେଲା। ଆପଣଙ୍କ ପ୍ରଶ୍ନଟି ଟିକେ ଭୁଲ ଥିଲା, ଆପଣ ତାକୁ କରେକ୍ସନ କରିଦେବେ। ମା ସୁଭଦ୍ରା ଏବଂ ଯେତେବେଳେ ପହଣ୍ଡି ଆରମ୍ଭ ହୁଏ ଚକ୍ରରାଜ ସୁଦର୍ଶନ ଆସିକିରି ମା ସୁଭଦ୍ରାଙ୍କ ରଥରେ ଦେବଦଳ ରଥରେ ଆରୂଢ଼ ହୁଅନ୍ତି ଏବଂ ମା ସୁଭଦ୍ରାଙ୍କ ସହିତ ସେ ଯାଆନ୍ତି। ତେଣୁ ସେଠି ଦୁଇ ଜଣ ହେଲେ ମା ସୁଭଦ୍ରା ଏବଂ ସୁଦର୍ଶନ। ବହୁତ ଧନ୍ୟବାଦ, ଆପଣ ଆଗ୍ରହର ସହିତ ଆମକୁ ଏ ପ୍ରଶ୍ନ ପଚାରିଛନ୍ତି। ତେଣୁ ଏଇଠି ମୁଁ ଆପଣଙ୍କୁ କହୁଥିଲି ଯେ କୃଷ୍ଣସୁଆସିଆ ସେବକମାନେ ପୁଣି ରଥ ଉପରେ ଅଛନ୍ତି, ଓହ୍ଲେଇ ନାହାନ୍ତି, ଆହୁରି ତାଳଧ୍ୱଜ ରଥ ଉପରେ ବନ୍ଧା ସରିନି। ତିନୋଟି ରଥରେ ଆଜ୍ଞାମାଳ ବନ୍ଧା ହେଲା, ତିନୋଟି ରଥରେ କଳସ ସ୍ଥାପନ ହେଲା ଏବଂ କଳସ ସ୍ଥାପନ କରି ସେମାନେ ବର୍ତ୍ତମାନ ଓହ୍ଲେଇ ଆସୁଛନ୍ତି ରଥ ଉପରୁ। ଆମର ଗୋଟେ ହ୍ୱାଟ୍ସଆପ୍ ନମ୍ବର ଆପଣଙ୍କୁ ଆଉଥରେ ଦେଉଛୁ, 8895254200। ଏଇଟା ହେଲା ରଥଯାତ୍ରା ସମ୍ପର୍କରେ କୌଣସି ପ୍ରଶ୍ନ ଥିଲେ ଆପଣମାନେ ଆମକୁ ଏଇ ହ୍ୱାଟ୍ସଆପ୍ରେ ମେସେଜ୍ କରି ବିଶେଷଜ୍ଞମାନଙ୍କ ପାଖରୁ ଉତ୍ତର ପାଇପାରିବେ। ଆମ ନମ୍ବର ହେଲା 8895254200। ଭାବୁଛି ଆପଣ ଫୋନ୍ ନମ୍ବର ମନେ ରଖିଲେ, ଆପଣ ପ୍ରଶ୍ନ ପଚାରନ୍ତୁ। ଆମର ଯେତିକି ବୁଦ୍ଧି ଜ୍ଞାନ ଆମ ପାଖରେ ଅଛି ଆମେ ଦେବାକୁ ଚେଷ୍ଟା କରିବୁ। ଆମେ ତ ଜଗନ୍ନାଥଙ୍କ ସମ୍ପର୍କରେ ସବୁ କଥା ଜାଣିଛୁ ବୋଲି ଆମେ କହିପାରିବୁନି। କିଛି ସମୟ ପୂର୍ବରୁ ଡକ୍ଟର ନରେଶ ଦାସ କହୁଥିଲେ କି ପ୍ରତାପ ତ୍ରିପାଠୀ କହୁଥିଲେ ଯେ ଲୀଳା ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାଣନ୍ତି କୁତୁବ ମନୁଷ୍ୟ, ଆମେ କୁଆଡ଼େ ଜାଣିବୁ। ମୁଁ ତ ଆପଣଙ୍କୁ ଅତୀତରେ ଧାରା ବିବରଣୀରେ ମଧ୍ୟ କହିଛି ଯେ ରଥଯାତ୍ରାର ପାଖାପାଖି 2-3 ମାସ ଆଗରୁ ଆମେ ଯେତେ ସବୁ ପଢ଼ାପଢ଼ି କରିଥାଉ ବଡ଼ଦାଣ୍ଡରେ ଠିଆ ହେଲେ ସବୁ ଭୁଲି ଯାଉ, ଆମର କିଛି ମନେ ପଡ଼େ ନାହିଁ। ତେଣୁ ସେହି ଦୃଷ୍ଟିରୁ ଆପଣଙ୍କୁ ଆମେ କହୁଛୁ ଇତିହାସରେ ଯାହା ଅଛି, ଶାସ୍ତ୍ରରେ ଯାହା ଅଛି, ଯେଉଁ ଶାସ୍ତ୍ର ନୀଳାଦ୍ରି ମହୋଦୟ ହଉ, ବାମଦେବ ସଂହିତା ହଉ, ସ୍କନ୍ଧ ପୁରାଣ ହଉ, ଏଇ ତିନୋଟି ତ ମୂଳ ଶାସ୍ତ୍ର, ଏଇ ତିନୋଟି ମୂଳ ଶାସ୍ତ୍ରକୁ ଧରିକିରି ଆମେ ଯାହା ତଥ୍ୟ ଆପଣମାନଙ୍କୁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇପାରିବୁ, ଜିଜ୍ଞାସାର ସମାଧାନ କରିପାରିବୁ ସେଥିପାଇଁ ଚେଷ୍ଟା କରିବୁ। ଏବଂ ମୁଁ ଅନୁରୋଧ କରିବି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଆପଣ ଟିକେ କହନ୍ତୁ, ମୁଁ ଟିକେ କ୍ଲାନ୍ତ ହେଲିଣି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆମେ ବର୍ତ୍ତମାନ ରାଧାବଲ୍ଲଭ ମଠ, ଯାହାକି ସିଂହଦ୍ୱାରରେ ଅବସ୍ଥିତ, ସେଇ ରାଧାବଲ୍ଲଭ ମଠ ଉପରେ ଆମେ ଅବସ୍ଥାନ କରୁଛୁ ଏବଂ ଆମେ ଦେଖିପାରୁଛୁ ଆମ ସମ୍ମୁଖ ଭାଗରେ ସେଇ ଶ୍ରୀବତ୍ସ ଖଣ୍ଡଶାଳ ବଡ଼ ଦେଉଳ ଉତ୍ତୁଙ୍ଗ ଯେଉଁ ମଥାନି ଏବଂ ତାପରେ ନୀଳଚକ୍ର, ନୀଳଚକ୍ର ଉପରେ ବାନା ମଧ୍ୟ ଉଡ଼ୁଛନ୍ତି। ଏବଂ ଆହୁରି ଗୋଟିଏ କଥା ଆଉ ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ, ଆଜି ସକାଳୁ ଯେଭଳି ଆମେ ଆଶା ମାନେ ଆଶଙ୍କା ଭିତରେ ଥିଲୁ ସତ୍ୟ କ'ଣ ଆଜି ରଥଯାତ୍ରା ହେବ, ମହାପ୍ରଭୁ ପହଣ୍ଡି ବିଜେ କରିବେ, ରଥକୁ ଆସିବେ, ରଥ ଟଣା ହେବ, ଏ ସବୁ ଆଶଙ୍କା ଧୀରେ ଧୀରେ ଧୀରେ ଧୀରେ ଦୂରୀଭୂତ ହେଉଛି। କାରଣ ଆମେ ଦେଖୁଛୁ ଦକ୍ଷିଣ ଭାଗରୁ ବର୍ତ୍ତମାନ ଆକାଶ ସମ୍ପୂର୍ଣ୍ଣ ଭାବରେ ଆକାଶ ହଁ ବର୍ତ୍ତମାନ ଆମେ ଦେଖୁଛୁ ଯେ ଚକ୍ର ବନାଟିର ଦୃଶ୍ୟ ଆମେ 22-5 ଦେଖିବାକୁ ପାଉଛୁ, ଅର୍ଥାତ୍ ମହାପ୍ରଭୁଙ୍କର ପହଣ୍ଡି ବିଜେ ଆରମ୍ଭ ହେଇଗଲାଣି। ବର୍ତ୍ତମାନ ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସିବେ, ଶାସ୍ତ୍ର କହୁଛନ୍ତି ସୁଦର୍ଶନ ପୁରସ୍କୃତ୍ୟ ବଳଭଦ୍ରଂ ତଥାପରଂ ସୁଭଦ୍ରାଂଚ ତତୋନିତ୍ୱା ବଳଭଦ୍ରଂ ଜଗନ୍ନାଥଂ ସୁରେଶ୍ୱରଂ। ତେଣୁ କହିବାର କଥା ହେଲା ପ୍ରଥମେ ଶ୍ରୀ ସୁଦର୍ଶନ ମହାରାଜଙ୍କର ଅତ୍ୟନ୍ତ ଚିତ୍ତାକର୍ଷକ ପହଣ୍ଡି ବିଜୟ ନୀତି ଆରମ୍ଭ ହୋଇଗଲାଣି। କାରଣ ଏହା ଭିତରେ ଅନେକ ନୀତି ସମ୍ପନ୍ନ ହୋଇଛି, ମହାପ୍ରଭୁ ଭୋଜନ କରିସାରିଛନ୍ତି ଏବଂ ତାଙ୍କର ମଙ୍ଗଳାର୍ପଣ ନୀତି ମଧ୍ୟ ସମ୍ପନ୍ନ ହୋଇଛି। ମଙ୍ଗଳାର୍ପଣ ନୀତି ପରେ ଡୋର ଲାଗି ହୋଇଛି ଏବଂ ପୁଷ୍ପାଞ୍ଜଳି ମଧ୍ୟ ପ୍ରଦାନ କରାଯାଇଛି। ପ୍ରଥମେ ଶ୍ରୀ ସୁଦର୍ଶନଙ୍କର ଏହି ଯେଉଁ ଦିବ୍ୟ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଛି, ଆପଣମାନେ ଜାଣନ୍ତି ସୁଦର୍ଶନ ହେଉଛନ୍ତି ମହାପ୍ରଭୁଙ୍କର କ୍ରିୟାଶକ୍ତି, ମହାପ୍ରଭୁଙ୍କର କ୍ରିୟାଶକ୍ତି ହେଉଛନ୍ତି ଶ୍ରୀ ସୁଦର୍ଶନ

ଅପରାଧ ଏବଂ ସେ ଯେତେବେଳେ ଆସନ୍ତି ଦୁର୍ବାର ଗତିରେ ଆସନ୍ତି ତାଙ୍କୁ ପ୍ରଥମେ ମାନ୍ୟତା ପ୍ରଦାନ କରାଯାଇଛି କାରଣ ସୁଦର୍ଶନ ମହାରାଜ ପ୍ରଥମେ ଆସିବେ ତାର କାରଣ ହେଉଛି ସିଏ ହେଉଛନ୍ତି ରଥଯାତ୍ରାର ପ୍ରଥମ ଅଧିନାୟକ ତାଙ୍କରି ନେତୃତ୍ୱରେ ବର୍ତ୍ତମାନ ଏଇ ଯେଉଁ ରଥଯାତ୍ରା ଚାଲିଛି କାରଣ ଯେଉଁ ଦୁର୍ବାର ଶକ୍ତିମାନେ ଅଛନ୍ତି ସମସ୍ତଙ୍କର ଆଶାକୁ ସେ ପୂରଣ କରିବେ ଏବଂ ଯେଉଁ ବିଘ୍ନ ମାନେ ଅଛନ୍ତି ସମସ୍ତଙ୍କୁ ବିନାଶନ କରିବେ ସୁରୁଖୁରୁରେ କିଭଳି ଭାବରେ ମହାପ୍ରଭୁଙ୍କ ରଥଯାତ୍ରା ହେବ ସେଥିପାଇଁ ଶ୍ରୀ ସୁଦର୍ଶନ ମହାରାଜ ପ୍ରଥମେ ବିଜେ କରୁଛନ୍ତି ଏବଂ ଏଇ ମହାବେଦୀ ମହୋତ୍ସବର ଇଏ ହେଉଛି ଅୟମ ଆରମ୍ଭ ବର୍ତ୍ତମାନ ସୁଦର୍ଶନ ଆସନ୍ତି ସୁଦର୍ଶନ କିଭଳି ଆସନ୍ତି ନା ସୁଦର୍ଶନ

0: ମହତ୍ତ୍ୱରେ ବର୍ତ୍ତମାନ ଏଇ ଯୋଉ ରଥଯାତ୍ରା ଚାଲିଛି, କାରଣ ଯୋଉ ଦୁର୍ବାର ଶକ୍ତିମାନେ ଅଛନ୍ତି ସମସ୍ତଙ୍କର ଆଶାକୁ ସେ ପୂରଣ କରିବେ ଏବଂ ଯୋଉ ବିଘ୍ନ ମାନେ ଅଛନ୍ତି ସମସ୍ତଙ୍କୁ ବିନାଶନ କରିବେ ସୁରୁଖୁରୁରେ, କିଭଳି ଭାବରେ ମହାପ୍ରଭୁଙ୍କ ରଥଯାତ୍ରା ହବ ସେଥିପାଇଁ ଶ୍ରୀ ସୁଦର୍ଶନ ମହାରାଜ ପ୍ରଥମେ ବିଜେ କରୁଛନ୍ତି ଏବଂ ଏଇ ମହାବେଦୀ ମହୋତ୍ସବର ଇଏ ହଉଛି ଅୟମ ଆରମ୍ଭ। ବର୍ତ୍ତମାନ ସୁଦର୍ଶନ ଆସନ୍ତି, ସୁଦର୍ଶନ କିଭଳି ଆସନ୍ତି ନା, ସୁଦର୍ଶନ ଆସନ୍ତି ସମସ୍ତଙ୍କ କାନ୍ଧରେ। ଯେଉଁ ଦଇତା ସେବକ ମାନେ ମହାପ୍ରଭୁଙ୍କୁ ପହଣ୍ଡି କରି ଆଣନ୍ତି, ସୁଦର୍ଶନଙ୍କର ପହଣ୍ଡି ଜଗନ୍ନାଥ ବା ବଳଭଦ୍ରଙ୍କର ପହଣ୍ଡି ଭଳି ହୁଏ ନାହିଁ, ସେ ଦଇତାମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ଆସନ୍ତି। ତେଣୁ ଆମେ ଦେଖୁଛୁ ତାଙ୍କ ଆଖି ତାଙ୍କର ଆଗରେ ବର୍ତ୍ତମାନ ଆଲଟ ପଡ଼ୁଛି ଏବଂ ସେବକମାନେ ଚାମର ପକାଉଛନ୍ତି ଏବଂ ଘଣ୍ଟ ବାଜୁଛି, ଘଣ୍ଟୁଆ ଘଣ୍ଟୁଆ ମାନେ ତାଳ ମାନ ଲୟ ରକ୍ଷା କରି ଘଣ୍ଟ ବାଦନ କରୁଛନ୍ତି ଏବଂ ଅନେକ ନୃତ୍ୟାଙ୍ଗନା ସେମାନେ ମଧ୍ୟ ତାଳ ଲୟ ମାନ ରକ୍ଷା କରି ସେ ମଧ୍ୟ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ଯେଭଳି ଭାବରେ ବର୍ତ୍ତମାନ ଶ୍ରୀ ସୁଦର୍ଶନ ମହାରାଜ ଆସିବା କଥା ସେ ବର୍ତ୍ତମାନ ଆସୁଛନ୍ତି ଏବଂ ସମସ୍ତଙ୍କୁ ଏହି ସୂଚନା ଦେଉଛନ୍ତି, ଆଉ ଅଳ୍ପ ସମୟ ପରେ ଆସିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଆସିବେ ଶ୍ରୀ ବଳଭଦ୍ର ଭଗବାନ। ମୁଁ ମୋର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟଙ୍କୁ ନିବେଦନ କରୁଛି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆମେ ଦେଖିପାରୁଛୁ ବର୍ତ୍ତମାନ ସିଂହଦ୍ୱାର ସମ୍ମୁଖରେ ଲୋକାରଣ୍ୟ ଖାଲି ସେବକ ମାନଙ୍କର ସମର୍ପିତ ଭାବନାରେ କେତେ ସୁନ୍ଦର ଭାବରେ ସୁଦର୍ଶନ ମହାପ୍ରଭୁଙ୍କୁ କ୍ଷିପ୍ର ଗତିରେ ଆସୁଛନ୍ତି। ସିଏ ହେଉଛନ୍ତି ଜଗନ୍ନାଥଙ୍କର ଜାଗ୍ରତ ପ୍ରହରୀ, ଯିଏ ଆସିବେ ପ୍ରଥମେ ନିରୀକ୍ଷଣ କରିବେ ବିଶ୍ୱବନ୍ଦିତ ପ୍ରଭୁଙ୍କର ଯୋଉ ଘୋଷ ଯାତ୍ରା ଅନୁଷ୍ଠିତ ହେବ, କାଳେ କେଉଁଠି ବାଧା ବିଘ୍ନ ରହିଥିବ, କିପରି ଭାବରେ କୌଣସି ବାଧା ଯେମିତି ନ ହେବ ସେଇଥିପାଇଁ ଶୂନ୍ୟ ଭାବରେ ସେ ଆସୁଛନ୍ତି। ସୁଦର୍ଶନ ଯିଏ ହେଉଛନ୍ତି ସୁନ୍ଦର ଦର୍ଶନ, ଯାହାର ଯାହାଙ୍କର ହୃଦୟ ଅତ୍ୟନ୍ତ ସୁନ୍ଦର, ଯାହାଙ୍କୁ ଦର୍ଶନ କଲେ ପୁଣ୍ୟ ପବିତ୍ର ହୁଏ ଆଉ ମନେ ହୁଏ ସତେ ଯେପରି କାଳିଆ ସାନ୍ତଙ୍କର ବର୍ତ୍ତମାନ ଯୋଉ ପ୍ରତୀକ୍ଷା କରିଥିଲେ ଆମେ ସେଇ ପହଣ୍ଡି ଆରମ୍ଭ ହେବ। ଏଇ ସୁଦର୍ଶନକୁ ଦେଖିଦେଲେ ମନ ଭିତରେ ଗୋଟେ ଆନନ୍ଦ ଖେଳିଯାଏ। ଏଇ ଆସିବେ ୟାଙ୍କ ପରେ ବଡ଼ ଭାଇ ବଳଭଦ୍ର, ତାଙ୍କ ପରେ ଆସିବେ ଦେବୀ ସୁଭଦ୍ରା, ଆଉ ପଛରେ ଆସିବେ ସୁଦର୍ଶନ ମହାପ୍ରଭୁ। ଆଲୋଡ ଚାଲିଛି, ଚାମର ଚାଲିଛି, ଛତ୍ରୀ ମଧ୍ୟ ଲାଲ ରଙ୍ଗର ଛତ୍ରୀ ମଧ୍ୟ ଚାଲିଛି ଏବଂ ମଠମାନଙ୍କର ମଠାଧୀଶଙ୍କର ଚାମର ସେବା ସହିତ ଘଣ୍ଟୁଆ ମାନଙ୍କର ଯୋଉ ଘଣ୍ଟର ଧ୍ୱନି ହରିବୋଲ ହୁଳହୁଳି ସହିତ ପ୍ରକମ୍ପିତ ହେଉଛି। ଏଇ ସିଂହ ଦ୍ୱାର ରଥ ପ୍ରଥମେ ଆସିବେ ସୁଦର୍ଶନ, ପରିକ୍ରମା କରିବେ ଚତୁର୍ପାର୍ଶ୍ୱ, ରଥର ଚତୁର୍ପାର୍ଶ୍ୱକୁ ପରିକ୍ରମା କରିବେ, କାରଣ ଉତ୍ସବ ଏଇଠାରୁ ହିଁ ଆରମ୍ଭ ହେଲା। ଯୋଉ ଉତ୍ସବ ଆରମ୍ଭ କରିଛନ୍ତି କାଳିଆ ଠାକୁର, ନିତ୍ୟ ଉତ୍ସବମ୍ ନିତ୍ୟ ସତ୍ୟମ୍ ନିତ୍ୟ ଶ୍ରୀ ନିତ୍ୟ ମଙ୍ଗଳମ୍ ବିହାଜିତ ଜଗନ୍ନାଥ ଶ୍ରୀ ବୈକୁଣ୍ଠ ପୁରାଧୀପ। ଏ କ୍ଷେତ୍ର ହେଉଛି ପରମ ପାବନ କ୍ଷେତ୍ର, ପୁଣ୍ୟ କ୍ଷେତ୍ର, କୈବଲ୍ୟର କ୍ଷେତ୍ର, ମୁକ୍ତିର କ୍ଷେତ୍ର, ଭକ୍ତିର କ୍ଷେତ୍ର। ସେ ଭକ୍ତିର ଭାବରସକୁ ଅଧିକରୁ ଅଧିକ ପ୍ଲାବିତ କରିବା ପାଇଁ ସୁଦର୍ଶନ ମହାପ୍ରଭୁ ବର୍ତ୍ତମାନ ସେବକ ମାନ ଯୋଉ ଦଇତାପତି ସେବକ ବିଶ୍ୱାସ ବଂଶଧର ବୋଲି ଯାହାଙ୍କୁ କୁହାଯାଏ, ସେ ଦଇତାପତି ସେବକ ମାନଙ୍କର ସ୍କନ୍ଧାରୂଢ ହେଇ ବର୍ତ୍ତମାନ ଆସୁଛନ୍ତି, ଆଉ ରଥ ବଳଭଦ୍ରଙ୍କ ରଥ ସମ୍ମୁଖ ଦେଇ, ଦେବୀ ସୁଭଦ୍ରାଙ୍କ ରଥ ସମ୍ମୁଖ ଦେଇ ବର୍ତ୍ତମାନ ନନ୍ଦୀ ଘୋଷର ରଥର ପରିକ୍ରମା କରି ଆସିବେ ଏବଂ ମା ସୁଭଦ୍ରାଙ୍କର ରଥରେ ଶକ୍ତି ସହିତ ଶକ୍ତିଙ୍କର ସଂଯୋଗୀ କିରଣ ହେବ। ଇଏ ହେଉଛନ୍ତି ସେ ସୁଦର୍ଶନ ମହାପ୍ରଭୁ, ଯିଏ ବର୍ଷକରେ ଆହୁରି ଚାରିଥର ମଧ୍ୟ ମନ୍ଦିର ବାହାରକୁ ଆସିଥାନ୍ତି। ଗହ୍ମା ପୂର୍ଣ୍ଣିମାରେ ମାର୍କଣ୍ଡ ପୁଷ୍କରିଣୀକି ଆସନ୍ତି, ରାଧାଷ୍ଟମୀରେ ଜମେଶ୍ୱର ମନ୍ଦିରକୁ ଆସନ୍ତି, କୁମାର ପୂର୍ଣ୍ଣିମାରେ ଅଙ୍ଗିରା ଆଶ୍ରମକୁ ଆସନ୍ତି, ଆଉ ଆଜି ହେଉଛି ସେ ରଥଯାତ୍ରା। ଯୋଉ ରଥଯାତ୍ରା ପତିତ ପାବନଙ୍କର ଯାତ୍ରାରେ ଭକ୍ତ ସହିତ ଭଗବାନଙ୍କର ମିଳନର ପ୍ରଥମ ସେତୁ ଭାବରେ ବର୍ତ୍ତମାନ ସୁଦର୍ଶନ ମହାପ୍ରଭୁ ଆସୁଛନ୍ତି। ସୁଦର୍ଶନ ମହାଜଳ କୋଟି ସୂର୍ଯ୍ୟ ସମପ୍ରଭ ଅଜ୍ଞାନ ତିମିରା।

0: ଦୁଃଖ ଦାୟକ ଏ ଭକ୍ତମାନଙ୍କ ଭିତରେ ଥିବା ସମସ୍ତ ଜ୍ଞାନକୁ ପରିହିତ କରି ସମସ୍ତ ଜ୍ଞାନକୁ ଦୂରୀଭୂତ କରି ତାଙ୍କ ଭିତରେ ଭକ୍ତିର ଭାବନାକୁ ଅଧିକରୁ ଅଧିକ କ୍ଷିପ୍ର କରିବା ପାଇଁ ସୁଦର୍ଶନ ମହାପ୍ରଭୁ ଆସୁଛନ୍ତି। ଆଉ ଆଜି ସେ ଚକ୍ର ଆକାରରେ ନାହାନ୍ତି, ସେ ସ୍ତମ୍ଭ ଆକାରର ତୁଳସୀ ଲାଗି ହୋଇଛି। ରାଘବ ଦାସ ମଠର ପ୍ରକାଶ ଯୋଉ ତୁଳସୀର ଯୋଉ ଗୋପର ମହାପ୍ରଭୁ ଲାଗି ହେଇ ସୁନ୍ଦର ଭାବରେ ଆସୁଛନ୍ତି। ଦେଶ ପରିପାଟିରେ ଚାଲିଛନ୍ତି ଦଇତା ସେବକ ମାନେ, ଭଙ୍କୁଆ ମାନେ ଚାଲିଛନ୍ତି, ନୃତ୍ୟାଙ୍ଗନା ମାନେ ନୃତ୍ୟରେ ଆନନ୍ଦ ହଉଛନ୍ତି। ଶୈଳକଳାର ଠାକୁରଙ୍କ ପାଖରେ ନୃତ୍ୟ କରି ସମର୍ପିତ କରି ତାଙ୍କର ସେ କଳାକୁ ପ୍ରଦର୍ଶିତ କରି ତାଙ୍କ ପାଖରେ ସେ ସମର୍ପିତ ହେଇଯାଉଛନ୍ତି। ପରମ ବ୍ରହ୍ମ ବିଷ୍ଣୁଙ୍କର ଆୟୁଧ ସେ ସ୍ନାନ ମଣ୍ଡପରେ ରତ୍ନ ସିଂହାସନରେ ଜଗନ୍ନାଥଙ୍କର ବାମ ପାର୍ଶ୍ୱରେ ରହିଥାନ୍ତି। କିନ୍ତୁ ଆଜି ମା ଦେବୀ ସୁଭଦ୍ରାଙ୍କ ସହିତ ଶକ୍ତିଙ୍କ ସହିତ ଯୋଗ ମାୟାଙ୍କ ସହିତ ସଂଯୋଗ ହେଇ ସୁଦର୍ଶନ ମହାପ୍ରଭୁ ରଥାରୂଢ଼ ହେବେ ଏବଂ ବାହୁଡ଼ିବେ ସେଇ କର୍ମ ବେଦରୁ ଜନ୍ମ ବେଦୀକୁ। ଜନ୍ମ ବେଦର ଯାତ୍ରା, ଇଏ ହଉଛି ଦଶ ଅବତାର ଯାତ୍ରା, ଇଏ ହଉଛି ପତିତ ପାବନ ଯାତ୍ରା, ଭାବ ବନ୍ଧନର ଯାତ୍ରା। ଭାବବୋଧିରେ ବାନ୍ଧି ହୋଇ ସଂସାରର ସମସ୍ତ ପ୍ରାଣୀଙ୍କର ଦୁଃଖ କଷ୍ଟକୁ ଦୂର କରି ତାଙ୍କର ମନ ଭିତରେ ଥିବା ଅଜ୍ଞାନକୁ ଦୂର କରି ପାପକୁ ମୋଚନ କରି ମୋକ୍ଷ ଦେବା ନିମନ୍ତେ ହେଉଛି ମୋକ୍ଷର କ୍ଷେତ୍ର, ମୁକ୍ତିର କ୍ଷେତ୍ର। ସେଇ ମୁକ୍ତିର କ୍ଷେତ୍ରର ଚାରମାଳ, ଏ ଚାରମାଳ ନୁହେଁ, ଭକ୍ତମାନଙ୍କର ହୃଦୟର ସେଇ ଦ୍ୱାର, ଯୋଉ ହୃଦୟର ଦ୍ୱାରକୁ ଉନ୍ମୁକ୍ତ କରି ବର୍ତ୍ତମାନ ମା ସୁଭଦ୍ରାଙ୍କର ଯୋଉ ଦର୍ପ ଦଳନ ରଥ, ଯାହାଙ୍କୁ କି ମଧ୍ୟ କୁହାଯାଏ ପଦ୍ମ ଧ୍ୱଜ ରଥ, ସେ ରଥର ସେ କୋଳମଣ୍ଡନ କରିବାକୁ ସୁଦର୍ଶନ ମହାପ୍ରଭୁ ବିଜେ କରୁଛନ୍ତି। ଦଇତା ସେବକମାନେ ରଥ ଚାରମାଳ ଦେଇ ଅଗ୍ରସର ହେଉଛନ୍ତି, ଆଉ ଘଣ୍ଟୁଆମାନେ ତାଙ୍କର ଘଣ୍ଟକୁ ଏଇଠାରେ ବିରାମ ଦେଇ ପୁଣି ଚାଲି ଯାଉଛନ୍ତି ସିଂହଦ୍ୱାର ଦେଇ, ସେ ବାଇଶି ପାହାଚ ଦେଇ ପ୍ରଭୁଙ୍କ ନିକଟରେ, କାରଣ ଆସୁଛନ୍ତି ପରା ବଳିଆର ଭୁଜ। ଆଉ ଏହା ପୂର୍ବରୁ ମୁଁ କହିବାକୁ ଚାହିଁବି ଯେ କଳସ ଯୋଉ ତିନି ଗୋଟି ସ୍ଥାପନା କରାଯାଉଥିଲା, କୋଠ ସୁଆସିଆ ସେବକ ମାନେ ରଥ ପ୍ରତିଷ୍ଠା କରି ଆସିବା ପରେ ଯୋଉ ତିନି ଗୋଟି କଳସ ସେଠି ସ୍ଥାପନ କଲେ, ଜଗନ୍ନାଥଙ୍କର ଯୋଉ କଳସ ତିନି ଗୋଟି, ତା ହେଲା ନଭ, ଆକାଶ ଏବଂ ବ୍ୟୋମ, ଏବଂ ଯୋଉ ପତକାଟି ଲଗେଇଲେ ତା ହେଲା ତ୍ରୈଲୋକ୍ୟ ମୋହିନୀ ପତକା। ତିନି ଭୁବନକୁ ମୋହିତ କରି ସେ ପତକା ମୋହିତ କରିବା ପାଇଁ ତାଙ୍କର ପତକାଟି ରହିଲା। ଏବଂ ବଳଭଦ୍ରଙ୍କ ରଥର ଯୋଉ ତିନୋଟି କଳସ ରହିଲେ, ତାହେଲେ ଚନ୍ଦ୍ର, ସୂର୍ଯ୍ୟ ଏବଂ ବିଦ୍ୟୁତ, ଏବଂ ତାଙ୍କର ପତାକା ବା ନେତର ନାମ ହଉଛି ତ୍ରିପୁର ସୁନ୍ଦରୀ। ତିନି ଭୁବନର ଯୋଉ ସୁନ୍ଦର ପ୍ରତୀକ, କାରଣ ପ୍ରକୃତି ସହିତ ପୁରୁଷର ମିଳନକୁ ତାହାକୁ ସେ କରିବା ପାଇଁ। ଆଉ ସୁଭଦ୍ରାଙ୍କର ରଥରେ ଯୋଉ ତିନୋଟି କଳସ ରହିଲା, ତାହେଲା ପରା, ଅପରା, ବୈଖାରୀ, ଏବଂ ନେତର ନାମ ହଉଛି ନାଦମ୍ବିକା ମା ସୁଭଦ୍ରା। ତେବେ ଚାଲନ୍ତୁ ଆମେ ପୁଣି ନେଇଯାଉଛୁ ଜଗନ୍ନାଥଙ୍କର ସେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଆମର ଥିବା ଦ୍ୱିତୀୟ ବୁଥ କେନ୍ଦ୍ରକୁ, ଯୋଉଠି ଅପେକ୍ଷା କରିଛନ୍ତି ଭାବ ବିହଳତା ହେଇ ମନର ଭାବକୁ ପରିପ୍ରକାଶ କରି ଆପଣମାନଙ୍କ ପାଖରେ ଏ ବଡ଼ଦାଣ୍ଡର ଦୃଶ୍ୟକୁ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣନା କରିବା ପାଇଁ ଡକ୍ଟର ହରିହର କାନୁଙ୍କ ମହୋଦୟଙ୍କ ନିକଟକୁ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁନ୍ଦର ଭାବରେ ବର୍ଣ୍ଣନା କରୁଥିଲେ କଲ୍ୟାଣୀ ଯେ ବର୍ତ୍ତମାନ ଆୟୁଧ ପୁରୁଷ ଚକ୍ରରାଜ ସୁଦର୍ଶନ ମହାପ୍ରଭୁଙ୍କର ସେଇ ଯୋଉ ଦିବ୍ୟ ଯାନ, ଯୋଉ ରକେଟ୍ ବୋଲି ଆମେ କହୁଛେ, ଆଧୁନିକ ଯୁଗର ରକେଟ୍ ବୋଲି ଆମେ ଯାହାକୁ କହୁଛେ, ସେ ରକେଟ୍ ଆସିକିରି ଆପଣଙ୍କର ଜଗଜ୍ଜନନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀଙ୍କର ଦର୍ପଦଳନ ରଥରେ ବିରାଜମାନ କଲେଣି। କାରଣ ଆପଣମାନେ ଜାଣନ୍ତି ଯେ ମାସଟା ହଉଛି ଆଷାଢ଼ ମାସ, ଆଷାଢ଼ ମାସ ହଉଛି ସୃଷ୍ଟିର ମାସ, ସୃଷ୍ଟି ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମହାପ୍ରଭୁ ଭାଇ ଭଉଣୀଙ୍କୁ ଧରି ରଥଯାତ୍ରାରେ ଆସୁଛନ୍ତି, ଗୁଣ୍ଡିଚା ଯାତ୍ରାରେ ଆସୁଛନ୍ତି, ପତିତ ପାବନ ଯାତ୍ରାରେ ଆସୁଛନ୍ତି, ନଅ ଦିନ ପାଇଁ ଯାତ୍ରା କରୁଛନ୍ତି। ଏବଂ ଯେତେବେଳେ ପୁରୁଷ ଆୟୁଧ ପୁରୁଷ ଯିଏକି ଚକ୍ରରାଜ, ଯିଏକି ଶ୍ରୀମନ୍ଦିର ଭିତରେ ଭଗବାନ ଜଗନ୍ନାଥଙ୍କର ବାମ ପଟରେ ଶୋଭା ପାଆନ୍ତି ଚକ୍ର ରୂପରେ, ଆପଣ ଦେଖିବେ ଦ୍ୱାପର ଯୁଗରେ ଭଗବାନ ନୀଳାମୟ କୃଷ୍ଣଙ୍କର ଡାହାଣ ହାତର ବିଶିଆ ଆଙ୍ଗୁଠିରେ ଶୋଭା ପାଉଥିଲେ ଚକ୍ରରାଜ ସୁଦର୍ଶନ, ଚକ୍ରାକୃତି ସୁଦର୍ଶନ, ଚକ୍ର ଭଳି ସୁଦର୍ଶନ, ଯୋଉ ଚକ୍ର ଏମୁଣ୍ଡରୁ କାଟି କାଟିକି ଯାଉଥିଲା ସେମୁଣ୍ଡକୁ, ସେମୁଣ୍ଡରୁ କାଟି କାଟିକି ଆସୁଥିଲା ଏମୁଣ୍ଡକୁ, ଯାହା ଦେଖିଥିଲା ବେଲାଳସନ, ସେ ଚକ୍ର କଳିଯୁଗରେ ଭିନ୍ନ। ଏଠି ମହାପ୍ରଭୁ ଧର୍ମଦଣ୍ଡ ଧରିଛନ୍ତି, କାରଣ ଯୋଉ ଅବତାର କଥା ଆଲୋଚନା କରାଯାଉଥିଲା।

ଭଗବାନ କଳିଯୁଗରେ ଧର୍ମର ଦଣ୍ଡ ଧାରଣ କରିଛନ୍ତି। କୋଉ ଧର୍ମ? କର୍ମଭିତ୍ତିକ ଧର୍ମ। ଯୋଉ କର୍ମ କରିବା ପାଇଁ ଜୀବ ଏଇ ମର୍ତ୍ତ୍ୟରେ ଜନ୍ମ ନେଇଛି, ସେ କେବଳ କର୍ମ ହିଁ କରିବ। ସେ କର୍ମ ହେଉଛି ସତ୍କର୍ମ, ଉଚିତ କର୍ମ, ଯୋଉ କର୍ମର ଫଳ ମଣିଷ ଲାଭ କରିବ। ତେଣୁ ଆମେ ଯୋଉ ଆଲୋଚନା ପ୍ରସଙ୍ଗରେ କହୁଥିଲେ ଯେ ମଣିଷ କୋଟି କୋଟି ଟଙ୍କା ରୋଜଗାର କଲେ ମଧ୍ୟ ମଲାବେଳକୁ ଟଙ୍କାଟିଏ ମଧ୍ୟ ନେଇକି ଯାଇପାରିବ ନାହିଁ, ତାର କାରଣ ହେଉଛି କେବଳ ତମେ କର୍ମ କରିବ, କର୍ମର ଫଳ ଭଗବାନ ଜଗନ୍ନାଥଙ୍କ ଉପରେ ଛାଡ଼ିଦେବାକୁ ପଡ଼ିବ। ଯାହା ଗୀତାରେ କହିଲା କର୍ମଣ୍ୟବାଧିକାରସ୍ତେ ମା ଫଳେଷୁ କଦାଚନ। ଧୀରେ ଧୀରେ ଆମେ ଯୋଉ ବସିଛୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ, ତାର ବା ପଟରେ ବର୍ତ୍ତମାନ ଯୋଉ ବଡ଼ଦାଣ୍ଡ ରହିଛି, ବଡ଼ଦାଣ୍ଡ ଲୋକାରଣ୍ୟ, ଏବଂ ବର୍ଷା ସତ୍ତ୍ୱେ ଛତା ଧରିକିରି ସମସ୍ତେ ଆସିଛନ୍ତି। କାରଣ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଯୋଉ ଶ୍ରଦ୍ଧା ଭକ୍ତି ବିଶ୍ୱାସ, କାରଣ ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ। ଭଗବାନଙ୍କୁ ପାଇବାକୁ ହେଲେ ଭିତରେ ବିଶ୍ୱାସ ରଖିବାକୁ ପଡ଼ିବ, ବିଶ୍ୱାସ ନ ରଖିଲେ କିଛି ପାଇପାରିବ ନାହିଁ। କଳିଯୁଗର ପ୍ରତ୍ୟେକ ମଣିଷ ଭିତରେ ଆଜି ରାଜୁତି କରୁଛି ଅବିଶ୍ୱାସ ଅନ୍ଧବିଶ୍ୱାସ। ତେଣୁ ଅବିଶ୍ୱାସ ଅନ୍ଧବିଶ୍ୱାସ ଭିତରେ ଭଗବାନ ମିଳିବେ ନାହିଁ। ଭଗବାନଙ୍କୁ ପାଇବାକୁ ହେଲେ ଭକ୍ତଟି ହେବାକୁ ପଡ଼ିବ। ଭାବ ଭକ୍ତିର ଡୋରିରେ ଭକ୍ତଟି ହେଇକିରି ଆମେ ଭଗବାନଙ୍କୁ ପ୍ରାର୍ଥନା କଲେ, ଦୁଇ ହାତ ଟେକିକିରି ପ୍ରାର୍ଥନା କଲେ ଭଗବାନ ଆମକୁ ଦେବେ। କାରଣ ସେ ହେଉଛନ୍ତି ଭକ୍ତର ଭଗବାନ, ଅଭକ୍ତର ଭଗବାନ ନୁହନ୍ତି। ଯିଏ ଅବିଶ୍ୱାସ ସନ୍ଦେହ ଭିତରେ ଭଗବାନଙ୍କୁ ଡାକେ ସେ କେବେ ଗୁରୁତ୍ୱ ଦିଏ ନାହିଁ। ତେଣୁ ବର୍ତ୍ତମାନ ପାଗ ଅନୁକୂଳ ହେଇଛି, ଧୀରେ ଧୀରେ ଆକାଶ ମେଘମୁକ୍ତ ହେବାରେ ଲାଗିଛି, ଧୀରେ ଧୀରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ମାନେ ସୁଅ ଛୁଟିବାରେ ଲାଗିଛି। ଆମ ବାଁ ପଟରେ ଆମେ ଦେଖୁଛୁ ରାଜ ନଅରକୁ ଲାଗିକିରି ଯୋଉ ବାରିକେଟ ଭଳିଆ କରାଯାଇଛି, ପୋଲିସ ବାହିନୀ ଜଗିକିରି ରହିଛନ୍ତି, ସେଠି ଆମେ ଦେଖୁଛୁ ବର୍ତ୍ତମାନ ଭିଡ଼ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏ ସବୁ ପ୍ରଭୁଙ୍କର ଲୀଳା, ଭଗବାନଙ୍କ ଲୀଳା। କାରଣ ଆମେ ଭାବୁଥିଲେ ଯେ ସକାଳେ ଯୋଉ ପ୍ରକାରର ପାଗ ହେଇଛି କଣ ନାଇଁ କଣ ହେଇଯିବ, ଦେଖନ୍ତୁ ଗୋଟେ ମୁହୂର୍ତ୍ତକ ଭିତରେ ସବୁ ବଦଳି ଯାଉଛି। ସମୟ ବଡ଼ ବଳବାନ, ଏହି ସମୟ କାହାକୁ କେତେବେଳେ କୋଉଠି ନେଇ ରଖିବ, କୋଉ ଜାଗାରେ ପହଞ୍ଚେଇବ, କେହି କହିପାରିବେ ନାହିଁ ଆଜ୍ଞା। ଏ ସମୟକୁ ନିୟନ୍ତ୍ରଣ କରୁଛନ୍ତି ଦୁଇଟି ଦେବତା, ଜଣେ ହେଲେ ଜଗତନାଥ ଜଗନ୍ନାଥ, ଆଉ ଜଣେ ହେଲେ ଲୋକନାଥ, ଯିଏ ଲୋକଙ୍କର ନାଥ, ଯିଏ ଭଗବାନ ଜଗନ୍ନାଥଙ୍କର ଶ୍ରୀମନ୍ଦିରର ରତ୍ନଭଣ୍ଡାରର ଯିଏ ଯୋଗୁଆଳୀ, ରତ୍ନଭଣ୍ଡାରକୁ ଯିଏ ଜଗିକି ରହିଛନ୍ତି, ସେ ହେଉଛନ୍ତି ଲୋକନାଥ, ସେ ହେଉଛନ୍ତି ଲୋକଙ୍କର ନାଥ, ଇଏ ହେଉଛନ୍ତି ଜଗତର ନାଥ। ଯାହାଙ୍କ ପାଖରେ ଜାତି ବଡ଼ ନୁହେଁ, ଜଗତ ବଡ଼, ସେ ହେଉଛନ୍ତି ଜଗତର ନାଥ, ଜଗନ୍ନାଥ ମହାପ୍ରଭୁ। ତେଣୁ ସବୁବେଳେ ଭକ୍ତ ଆକୁଳ ପ୍ରାର୍ଥନା କରୁଛି, ପ୍ରଭୁ ମୁଁ ତମକୁ କିଛି ମାଗୁ ନାହିଁ, ଧନ ମାଗୁ ନାହିଁ, ଜନ ମାଗୁ ନାହିଁ, ମାଗୁଛି ଶ୍ରଦ୍ଧା ବାଲିରୁ ହାତେ, ଶ୍ରଦ୍ଧାର ବାଲି, ବିଶ୍ୱାସର ବାଲି। ଯୋଉ ଶ୍ରଦ୍ଧା ଏବଂ ବିଶ୍ୱାସ, ଆପଣ ଦେଖିବେ ଯୋଉ ଓଲଟ ଶୁଆ ଯୋଉ ରଥରେ ଆରୂଢ଼ ହେଇଛନ୍ତି, ସେ ମଧ୍ୟ ଜୀବ ପରମ ଏବଂ ଶ୍ରଦ୍ଧା ବିଶ୍ୱାସ। ତେଣୁ ଜୀବ ପରମ ସାଙ୍ଗରେ ମିଳନ ହେବା ପାଇଁ, ମିଳିତ ହେବା ପାଇଁ ଏ ଯାତ୍ରାକୁ ଆସୁଛି। ଏଇ ଯାତ୍ରା ହେଉଛି ପତିତ ପାବନ ଯାତ୍ରା, ମହାମିଳନର ଯାତ୍ରା। ଆଜି ଏକ ପବିତ୍ର ଦିନରେ ଭକ୍ତ କାହିଁ କେତେ ଦୂରରୁ ଧାଇଁ ଆସିଲେ ମଧ୍ୟ ସବୁବେଳେ ଗୋଟିଏ ଲକ୍ଷ୍ୟ, ଗୋଟିଏ ଉଦ୍ଦେଶ୍ୟ ଯେ ମହାପ୍ରଭୁଙ୍କୁ ଦର୍ଶନ କରିବ, ଚର୍ମ ଚକ୍ଷୁରେ ଦର୍ଶନ କରି ସେ ମୁକ୍ତିମୋକ୍ଷ ପାଇବ। ଏହି ଜ୍ଞାନ ନେଇ ଭକ୍ତଟିଏ ଧାଇଁ ଆସୁଛି, କେତେ କଷ୍ଟ କରି ଆସୁଛି, କେତେ ଦୂରରୁ ଆସୁଛି, ତାର ମନ ଭିତରେ ଯୋଉ ଭାବନା, ତାର ମନ ଭିତରେ ଯୋଉ ଚେତନା, ଯଦି ତାହା ପୂରଣ ହେଉନଥାନ୍ତା ତାହେଲେ ଏତେ ଦୂରକୁ କଣ ଶ୍ରୀକ୍ଷେତ୍ର ପୁରୀକୁ ଭକ୍ତଟିଏ ଧାଇଁ ଆସନ୍ତା କି? ତେଣୁ ଆମର ବିଶ୍ୱାସ ନିଶ୍ଚିତ ଭାବରେ ପ୍ରଭୁ ତାଙ୍କର ଦୁଃଖ ଦୂର କରୁଛନ୍ତି, ତାଙ୍କ ଭିତରେ ତାଙ୍କର ମନସ୍କାମନା ପୂରଣ କରୁଛନ୍ତି। ହେ ପ୍ରଭୁ, ହେ କାଳିଆ ଶାନ୍ତ, ହେ ଜଗତର ଠାକୁର, ତମେ ସବୁ ଭକ୍ତର ମନସ୍କାମନା ପୂରଣ କର। ଯେତେ ଯୋଉଠି ଅନୀତି ଅନ୍ୟାୟ ଅଧର୍ମ ହେଉଛି ତାକୁ ତମେ ସୁଧାରି ଦିଅ, ନଚେତ ଦଣ୍ଡ ପାଇବେ, ଏହି ଜ୍ଞାନ ତମେ ଦିଅ ପ୍ରଭୁ। କାରଣ ଭକ୍ତ ଆଜି କଳିଯୁଗରେ ଯେତେ ସବୁ ପାପ କାର୍ଯ୍ୟ କରୁଛି ତାକୁ କହିବା ପାଇଁ କେହି ନାହିଁ। ତେଣୁ ତମେ ଯୋଉ ନିଜେ ସ୍ୱୟଂ ବଡ଼ଦାଣ୍ଡକୁ ଆସୁଛ, ଯୋଉମାନେ ତମ ମନ୍ଦିର ଭିତରକୁ ଯାଇ ଦର୍ଶନ କରିପାରୁ ନାହାନ୍ତି ପ୍ରଭୁ, ତାଙ୍କୁ ତମେ ଦର୍ଶନ ଦେବା ପାଇଁ ସ୍ୱୟଂ ଚାଲି ଆସୁଛ, ଆଠୁ ଆଉ ବଡ଼ କଥା କଣ ହେଇପାରେ, ଆଠୁ ଆଉ ବଡ଼ ବିଚାର କଣ ହେଇପାରେ।

କାରଣ ପୃଥିବୀରେ ଯେତେ ଦେବତା ଆସନ୍ତି 84 ଲକ୍ଷ ଜୀବ ଦେଇ ଯୋଉ ଦୁର୍ଲଭ ମଣିଷ ପାଇଛେ, ପ୍ରତି ମୁହୂର୍ତ୍ତରେ ଏ ମଣିଷ ହତାଦର କରି ଚାଲିଛି, ନିଜକୁ ହତାଦର କରି ଚାଲିଛି ଏବଂ ଜାଣିପାରୁନାହିଁ କୋଉଠି ସେ ଭୁଲ କରିଛି, କୋଉଠି ସେ ପାପ କରିଛି, ଏ ଜ୍ଞାନ ତା ଭିତରେ ଆସୁନାହିଁ। ବର୍ତ୍ତମାନ ଅଗ୍ରପୂଜ୍ୟ ଯିଏକି ଆୟୁଧ ପୁରୁଷ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଯୋଉ ବିରାଜମାନ କରେ କଲେ ଦର୍ପଜଳନ ରଥରେ, ଏବଂ ତାପରେ ଆସିବେ ବଡ ଠାକୁର ବଳଭଦ୍ର, ହଲି ହଲି ଝୁଲି ଝୁଲି କାଦମ୍ବରୀ ପ୍ରମତ୍ତ ହୋଇ ହଳ ମୁଷଳ ଧାରି, ଯୋଉ ହଳ ମୁଷଳ ହେଉଛି ଭାରତୀୟ କୃଷି ସଭ୍ୟତାର ପ୍ରତୀକ, କୃଷିର ପ୍ରତୀକ, ସିଏ ଆସିବେ ଏବଂ ବଡ ଭାଇ ହିସାବରେ ଆସିବେ, ଗୁରୁ ଗୁରୁଜନ ହିସାବରେ ଆସିବେ, ମୁରବୀ ହିସାବରେ ଆସିବେ। ଇଏ ହେଉଛି ପରମ୍ପରା। ଆଇଲା ବେଳେ ଧାଡ଼ି ପହଣ୍ଡିରେ ଆସିବେ, ଗଲାବେଳକୁ ଯେତେବେଳେ ନୀଳାଦ୍ରିକୁ ବିଜୟ କରିବେ, ଗୋଟି ପହଣ୍ଡିକୁ ବିଜୟ କରିବେ। ଇଏ ପରମ୍ପରା, ଏକ ନିଆରା ପରମ୍ପରା। ଏବଂ ଏଇ ଯୋଉ ଯୁଗ ଯୁଗ ଧରି ଯୋଉ ଚାଲିଛି ଯୋଉ ଯାତ୍ରା, ଏ ଯାତ୍ରାର ଶେଷ ନାହିଁ, ଏ ଯାତ୍ରାର ପଟାନ୍ତର ନାହିଁ। ଏ ଯାତ୍ରା ମଣିଷକୁ ଜ୍ଞାନ ଦେବା ପାଇଁ ଉଦ୍ଦିଷ୍ଟ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକଟି ମଣିଷ ଭିତରେ ଏଇ ଜ୍ଞାନ ଯେତେବେଳେ ସୃଷ୍ଟି ହେବ ନା, ମଣିଷ ନିଜକୁ ନିଜେ ପରିବର୍ତ୍ତିତ ହୋଇଯିବ। ପରିବର୍ତ୍ତନ ହେବା ପାଇଁ ମଣିଷର ଯାତ୍ରା। ସେଇଥିପାଇଁ ଭକ୍ତ କବି ସାଲବେଗ କହିଥିଲେ, ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ, କେଉଁ ସୁରପତି ବେଶ କରିଅଛି ଗିରିବର ତୋଳିଆକୁ। ଆଜି ଆମେ ଦେଖୁଛେ, ନିଜ ଆଖିରେ ଦେଖୁଛେ ଯେ କିଭଳି ଭାବରେ ମହାପ୍ରଭୁଙ୍କର ଏ ବିଚାରଧାରା। ଏବଂ ବର୍ତ୍ତମାନ ଆମେ ପ୍ରଥମ କେନ୍ଦ୍ରକୁ ମୁଁ ଆପଣମାନଙ୍କୁ ନେଇଯାଉଛି, ଯୋଉଠି ଅଛନ୍ତି ଆମର

ବର୍ଷା ବନ୍ଦ ହେଇଯାଇଥିଲା, କିନ୍ତୁ ବର୍ତ୍ତମାନ ବର୍ଷା ଟିକେ ଟିକେ ଟିକେ ଟିକେ ପୁଣି ପଡ଼ିବା ଆରମ୍ଭ କରିଛି, କିନ୍ତୁ ସକାଳର ବର୍ଷା ଏବେ ନାହିଁ। ବର୍ଷା ଯଦିଓ ହେଉଛି, ଆକୁ ମୂଷଳଧାରା ବର୍ଷା ତ ଆମେ କହିପାରିବୁ ନାହିଁ, କିନ୍ତୁ ବର୍ଷା ହେଉଛି। ଯେଉଁ ଦର୍ଶନାର୍ଥୀମାନେ ବଡ଼ଦାଣ୍ଡରେ ସମବେତ ହୋଇଛନ୍ତି, ସମସ୍ତେ ବର୍ତ୍ତମାନ ପୁଣି ଛତା ଫୁଟେଇକି ରଖିଛନ୍ତି ନିଜ ମସ୍ତକ ଉପରେ। ସୁଦର୍ଶନ ମହାପ୍ରଭୁଙ୍କର ପହଣ୍ଡି ସରିଯାଇଛି, ମା ସୁଭଦ୍ରାଙ୍କ ରଥ ଉପରେ ସେ ଆରୂଢ଼ ହୋଇଛନ୍ତି। କିଛି ସମୟ ପୂର୍ବରୁ ସୁଦର୍ଶନଙ୍କ ସମ୍ପର୍କରେ କହୁଥିଲେ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା, ଡକ୍ଟର ହରିହର କାନୁଙ୍କ ମହୋଦୟ। ଏ ଯେଉଁ ମହାପ୍ରଭୁ ସୁଦର୍ଶନଙ୍କ ସମ୍ପର୍କରେ ଯେଉଁ କୁହାଯାଉଛି, ସୁଦର୍ଶନ ପ୍ରକୃତରେ ଇତିହାସକୁ ଯଦି ଆମେ ଯିବା, ଇତିହାସକୁ ଛାଡ଼ିକରି ତ ମଧ୍ୟ ଆମେ ଜଗନ୍ନାଥଙ୍କର ସଂସ୍କୃତି ସମ୍ପର୍କରେ ଚର୍ଚ୍ଚା କରିପାରିବା ନାହିଁ। କୁହାଯାଉଛି ଯେଉଁ ଦାରୁ ବିଗ୍ରହ ଶବର ମାନଙ୍କର ଉପାସିତ ଦାରୁରୁ ଦାରୁ ବ୍ରହ୍ମରେ ରୂପାନ୍ତରିତ ହେଲେ କ'ଣ ତଫାତ ଘଟିଲା? ସେମାନେ ତାଙ୍କୁ ଶବରୀ ନାରାୟଣ ଭାବରେ ପୂଜା କରୁଥିଲେ କି ନୀଳମାଧବ ଭାବରେ ପୂଜା କରୁଥିଲେ, ତାଙ୍କର ପଦ୍ଧତି ଭିନ୍ନ ଥିଲା, ଶବରମାନଙ୍କର ପଦ୍ଧତି ଭିନ୍ନ ଥିଲା, ସେହି ପଦ୍ଧତିରେ ସେମାନେ ପୂଜା କରୁଥିଲେ। ତାକୁ ଆଣିକରି ଆମେ କ'ଣ କଲୁ? ଆମେ ଦାରୁଙ୍କୁ ଆଣିଲୁ ଶବରମାନଙ୍କ ପାଖରୁ, ଏବଂ ସେହି ଦାରୁଙ୍କ ସହିତ ଆମେ ବ୍ରହ୍ମଙ୍କୁ ଯୋଡ଼ିଲୁ। ବ୍ରହ୍ମଙ୍କୁ ଯୋଡ଼ିବା ପରେ ମହାପ୍ରଭୁ ଆମ ପାଇଁ ହେଇଗଲେ ଦାରୁ ବ୍ରହ୍ମ, ଶବରଙ୍କର ଦେବତା। କିନ୍ତୁ ଆର୍ଯ୍ୟମାନଙ୍କ ହାତରେ ଯେତେବେଳେ ସେ ପଡ଼ିଲେ ଏବଂ ଆର୍ଯ୍ୟମାନଙ୍କର ବିଚାର ଯେତେବେଳେ ତାଙ୍କ ଉପରେ ଆରୋପିତ ହେଲା, ସେତେବେଳେ ଆସିଲା ଦାରୁ ବ୍ରହ୍ମ ଶବ୍ଦ। ଦାରୁ ହେଉଛି ଶବର ଶବ୍ଦ ଏବଂ ବ୍ରହ୍ମ ହେଉଛି ଆର୍ଯ୍ୟମାନଙ୍କର ବେଦାନ୍ତ ଶବ୍ଦ, ବୈଦ ଶବ୍ଦ। ତେଣୁ ବେଦ ଏବଂ ଶବର, ବୈଦିକ ସଭ୍ୟତା ଏବଂ ଶବର ସଭ୍ୟତା, ଏ ଉଭୟର ଗୋଟେ ସମନ୍ୱୟ ଆମେ ଦେଖୁଛୁ ଶ୍ରୀକ୍ଷେତ୍ରରେ ଏବଂ ମହାପ୍ରଭୁଙ୍କ କ୍ଷେତ୍ରରେ। ଏବଂ ଯେଉଁ ଶବରମାନେ ପୂଜା କରୁଥିଲେ ଦାରୁ ରୂପରେ ମହାପ୍ରଭୁଙ୍କୁ, ସେଇ ରୂପଟି କେମିତି ଥିଲା? ସେଇ ରୂପଟି ଥିଲା ସ୍ତମ୍ଭ ସ୍ୱରୂପ, ତେଣୁ କୌଣସି ବିଗ୍ରହ ସ୍ୱରୂପ ସେଥିରେ ନଥିଲା। ଆମେ ଯେଉଁ ସ୍ୱରୂପରେ ବର୍ତ୍ତମାନ ମହାପ୍ରଭୁଙ୍କୁ ଦେଖୁଛୁ, ଜଗନ୍ନାଥଙ୍କୁ ଦେଖୁଛୁ, ବଳଭଦ୍ରଙ୍କୁ ଦେଖୁଛୁ, ସେହି ସ୍ୱରୂପରେ ଶବରମାନେ ତାଙ୍କୁ ପୂଜା କରୁନଥିଲେ। ଗୋଟିଏ କାଠ ଗଣ୍ଡିକୁ ସେମାନେ ପୂଜା କରୁଥିଲେ, ଏବଂ ତାଙ୍କର ପୂଜା ଯେଉଁ ହେଉଥିଲା, ତାଙ୍କର ହେଉଛି ପୂଜାକୁ ସେମାନେ କିତୁଙ୍ଗ ବୋଲି କହନ୍ତି। ଡକ୍ଟର ବେଣୀମାଧବ ପାଢ଼ୀ ତାଙ୍କର ଦାରୁ ଦେବତା ଗ୍ରନ୍ଥ ଯଦି ଆପଣମାନେ ପଢ଼ିଥିବେ, ଯେଉଁଠି ଗୋଟେ ଉତ୍କୃଷ୍ଟ ଗ୍ରନ୍ଥ, ଓଡ଼ିଶାର ଜଗନ୍ନାଥ ସଂସ୍କୃତ ଇତିହାସରେ ଗୋଟେ ମୌଳିକ ଗବେଷଣା ପ୍ରସ୍ତୁତ ଗ୍ରନ୍ଥ, ସେଥିରେ ସେ କହିଛନ୍ତି ଯେ ଶବରମାନଙ୍କର ଦେବତାଙ୍କୁ ସେମାନେ କିତୁଙ୍ଗ ବୋଲି କହନ୍ତି, ଏବଂ ତାଙ୍କର ଜଣେ କିତୁଙ୍ଗ ହେଉଛି ଜଗନ୍ତ କିତୁଙ୍ଗ, ଏବଂ ଜଗନ୍ତ ଦେବତା ସେ କାଳକ୍ରମେ ଆର୍ଯ୍ୟମାନଙ୍କ ହାତରେ ଆସି ବା ଆର୍ଯ୍ୟମାନେ ତାକୁ ଗ୍ରହଣ କରି ତାଙ୍କୁ ହିଁ ସେ ଜଗନ୍ନାଥ ରୂପ ଦେଇଛନ୍ତି। ତେଣୁ ମୂଳ ଯେଉଁ ସ୍ୱରୂପ ଥିଲା ଶବରମାନଙ୍କର ସ୍ତମ୍ଭ ଉପାସନା, ସେହି ସ୍ତମ୍ଭ ଉପାସନା ଯେତେବେଳେ ଜଗନ୍ନାଥ ସଂସ୍କୃତି ଭିତରକୁ ଆସିଛି, ଆର୍ଯ୍ୟମାନେ ତାକୁ ପରିକଳ୍ପନା କରିଛନ୍ତି, ସେତେବେଳେ ସେ ମୂଳ ସ୍ୱରୂପକୁ ମଧ୍ୟ ରଖିଛନ୍ତି। ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ବିଗ୍ରହ ପରିକଳ୍ପନା କରିଛନ୍ତି, ତା ସହିତ ଚତୁର୍ଥ ବିଗ୍ରହର କ'ଣ ଆବଶ୍ୟକତା ଥିଲା? ଆବଶ୍ୟକତା ଥିଲା ଏଇଥିପାଇଁ ଯେ ଆର୍ଯ୍ୟମାନେ ଗୋଟେ ଉଦାର ଦୃଷ୍ଟିଭଙ୍ଗୀ ନେଇକରି ମହାପ୍ରଭୁଙ୍କର ସେ ମୂଳ ସ୍ୱରୂପକୁ ମଧ୍ୟ ରତ୍ନ ସିଂହାସନ ଉପରେ ସେ ରଖିବାକୁ ଚାହିଁଛନ୍ତି। ତେଣୁ ଚତୁର୍ଥା ମୂର୍ତ୍ତି ବୋଲି ଯେଉଁ ଆମେ କହୁ, ଚତୁର୍ଥା ବିଗ୍ରହ ବୋଲି କହୁ, ସୁଦର୍ଶନ ବିଗ୍ରହ ଯେଉଁ ଅଛନ୍ତି, ସୁଦର୍ଶନ ବିଗ୍ରହ ଆପଣ ଦେଖିଥିବେ, ଯେଉଁମାନେ ଶ୍ରୀକ୍ଷେତ୍ର ଆସିଛନ୍ତି, ପହଣ୍ଡି ଦେଖିଛନ୍ତି ବା ରତ୍ନ ସିଂହାସନ ଉପରେ ବିରାଜମାନ କରୁଥିବା ଶ୍ରୀ ସୁଦର୍ଶନଙ୍କୁ ଦେଖିଛନ୍ତି, ଦେଖିଥିବେ ସେମାନେ ଯେ ସୁଦର୍ଶନ ହେଉଛନ୍ତି ଗୋଟେ ସ୍ତମ୍ଭ ଆକୃତିର, ଗୋଟେ କାଠ ଗଣ୍ଡି, କାଠ ଗଡ଼, ଆଉ କିଛି ନୁହଁ। ଏବଂ ତାକୁ ଯେତେବେଳେ ଦୈତାପତିମାନେ ପଟୁଆରରେ ପହଣ୍ଡି କରି ଆଣୁଛନ୍ତି, ତାଙ୍କ ମସ୍ତକ ଉପରେ ତୁଳସୀର ଗୋଟେ ଟୋପର ଲଗାଉଛନ୍ତି, ଯେମିତି ମହାପ୍ରଭୁଙ୍କୁ ଟାହିଆ ଲାଗେ, ସୁଦର୍ଶନ ମହାପ୍ରଭୁଙ୍କର ସେମିତି ଟାହିଆ ତ ଲାଗିପାରିବ ନାହିଁ ତାଙ୍କର କଳେବର ଦୃଷ୍ଟିରୁ, ତାଙ୍କର ଗୋଟିଏ ଅଂଶରେ, ମସ୍ତକ ଅଂଶରେ ଗୋଟିଏ ଟୋପର, ସେମାନେ ତୁଳସୀର ଟୋପର ତିଆରି କରିକି ଲଗେଇକରି ଆଣନ୍ତି। ତେଣୁ ସେଇ ଯେଉଁ ସୁଦର୍ଶନ ସ୍କନ୍ଦ ଦେଶରେ ଦୈତାପତିମାନଙ୍କର ସେ ବୋହିକରି ଆଣନ୍ତି, ସେ ହେଉଛନ୍ତି ଯେଉଁ ଶବରମାନେ ପୂଜା କରୁଥିବା ସ୍ତମ୍ଭ ଦେବତା, ସେହି ସ୍ତମ୍ଭ ଦେବତାର ଗୋଟିଏ ନୂତନ ସଂସ୍କାରିତ ରୂପ, ଯିଏକି ଚତୁର୍ଦ୍ଧା ମୂର୍ତ୍ତି ଭାବରେ, ଚତୁର୍ଥ ବିଗ୍ରହ ଭାବରେ ରତ୍ନ ସିଂହାସନରେ ଶୋଭା ପାଉଛନ୍ତି ବା ପୂଜିତ ହେଉଛନ୍ତି। ତେଣୁ ଇଏ ହେଲା ଗୋଟେ ପରମ୍ପରା। ସେହି ପରମ୍ପରାର ଆଉ ଗୋଟେ ଉଦାହରଣ ମଧ୍ୟ ଆମେ ଦେଖିବା ଯେ ଆମେ ଭଗବାନଙ୍କୁ ପିତା କହିପାରୁ, ମାତା ବି କହିପାରୁ, ତେଣୁ ସେହି ସ୍ତମ୍ଭ, ଶବରମାନଙ୍କର ଉପାସିତ ସ୍ତମ୍ଭ ଦେବତା ଅନେକ ସ୍ଥାନରେ ମାତୃଶକ୍ତି ରୂପରେ ମଧ୍ୟ ପୂଜା ପାଉଛନ୍ତି। ତେଣୁ ସ୍ତମ୍ଭେଶ୍ୱରୀ ଉପାସନା ଆପଣ ଦେଖିବେ, ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ତମ୍ଭେଶ୍ୱରୀ ଉପାସନା ଅଛି, ଅନୁଗୁଳରେ ଅଛି, ଆସ୍କାରେ ଅଛି, ସେ ଖମ୍ବେଶ୍ୱରୀ ଭାବରେ, ସ୍ତମ୍ଭେଶ୍ୱରୀ ଶବ୍ଦର ଅପଭ୍ରଂଶ ହୋଇକରି ସେ ଖମ୍ବେଶ୍ୱରୀ ଭାବରେ ପୂଜା ପାଉଛନ୍ତି। ଏବଂ ମାଣିକେଶ୍ୱରୀ ଯେଉଁ ଆପଣ ଦେଖିବେ କଳାହାଣ୍ଡିରେ ଏବଂ ରାୟଗଡ଼ା ଅଞ୍ଚଳରେ,

0: ବିଭିନ୍ନ ଅଞ୍ଚଳରେ ଯେଉଁ ମାଣିକେଶ୍ୱରୀ ଅଛନ୍ତି, ସେ ମାଣିକେଶ୍ୱରୀ ହେଉଛନ୍ତି ମଧ୍ୟ ମୂଳତଃ ସ୍ତମ୍ଭ, ଏବଂ ତାଙ୍କର ସ୍ତମ୍ଭ ଉପରେ ଗୋଟେ ଆଟିକା ବା ମାଟିର ଆଟିକା ତାଙ୍କ ମସ୍ତକ ଉପରେ ସ୍ଥାପନ କରି ତାକୁ ଚିତ୍ର ବିଚିତ୍ର କରି ତାକୁ ମାତୃ ରୂପ ଦିଆହେଇଛି ବା ଠାକୁରାଣୀ ରୂପ ତାକୁ ଦିଆହେଇଛି। ତେଣୁ ସିଏ ସେଇ ସ୍ତମ୍ଭ ହିଁ ମାଣିକେଶ୍ୱରୀ ହେଇଯାଇଛନ୍ତି, ସେଇ ସ୍ତମ୍ଭ ହିଁ ସ୍ତମ୍ଭେଶ୍ୱରୀ ହେଇଯାଇଛନ୍ତି। ତେଣୁ ଯେଉଁ ସ୍ତମ୍ଭେଶ୍ୱରୀ ଉପାସନା, ତା ପଛରେ ମଧ୍ୟ ଗୋଟେ ଶବର ସଂସ୍କୃତିର ପୂର୍ଣ୍ଣ ଛାପ ଆମେ ଦେଖିପାରିବା, ଏବଂ ତାର ଗୋଟେ ବୈଦିକ ସଂସ୍କରଣ ହେଉଛନ୍ତି ଆମର ସୁଦର୍ଶନ। ତେଣୁ ସୁଦର୍ଶନ ମହାପ୍ରଭୁ ରତ୍ନ ସିଂହାସନ ଉପରେ ଯେଉଁ ବିରାଜମାନ କରିଛନ୍ତି, ସିଏ ଶବର ମାନଙ୍କର ସେଇ ଆଦି ପୂଜିତ ସ୍ତମ୍ଭ ବିଗ୍ରହର ସେ ଗୋଟେ ହେଉଛନ୍ତି ଆର୍ଯ୍ୟାୟିତ ରୂପ। ଏହି ବିଚାର ମଧ୍ୟ ଇତିହାସକାରମାନେ ତାକୁ ତର୍ଜମା କରିକି ଆମକୁ ମତ ଦେଇଛନ୍ତି, ଯେଉଁ ମତକୁ ମଧ୍ୟ ଆପଣମାନେ ସମସ୍ତେ ଜାଣିଥିବେ, ଆମେ ପୁଣି ତାକୁ ଆପଣମାନଙ୍କ ଆଗରେ କହୁଛୁ। ଦ୍ୱିତୀୟ କଥା ହେଲା ଯେ କାହିଁକି ସୁଦର୍ଶନ ଆଗ ଆସନ୍ତି, ଚତୁର୍ଥା ବିଗ୍ରହ ହେଲେ ମଧ୍ୟ ସେ ପ୍ରଥମେ ଆସିବା କ'ଣ ଦରକାର? ପ୍ରଥମେ ଆସିବା ଏଇଥିପାଇଁ ଦରକାର ଯେ ସୁଦର୍ଶନ ହେଉଛନ୍ତି ନୃସିଂହଙ୍କ ସ୍ୱରୂପ, ଏବଂ ସୁଦର୍ଶନ ହେଉଛନ୍ତି ସୂର୍ଯ୍ୟଙ୍କର ସ୍ୱରୂପ, ଏବଂ ସୁଦର୍ଶନ ହେଉଛନ୍ତି କାଳଙ୍କର ସ୍ୱରୂପ। ତେଣୁ ସୁଦର୍ଶନ ମହାପ୍ରଭୁ ଯେତେବେଳେ ଆସନ୍ତି ସେ ଖୁବ୍ କ୍ଷିପ୍ର ବେଗରେ ଆସନ୍ତି, ଅନ୍ୟ ମହାପ୍ରଭୁମାନେ ଯେତେବେଳେ ଆସିବେ ସେ ପହଣ୍ଡି ହେଇକିରି ଆସିବେ, ପହଣ୍ଡ ପହଣ୍ଡ ହେଇକିରି ଆସିବେ, କିନ୍ତୁ ସୁଦର୍ଶନକୁ ଯଦିଓ ମଧ୍ୟ ସେ ଧୀର ଗତିରେ ଆଣିପାରନ୍ତେ, ଧୀର ଗତିରେ ନ ଆଣିକି ତାକୁ କ୍ଷିପ୍ର ଗତିରେ ଆଣନ୍ତି। ସେଇଥିପାଇଁ କାଳ ଯେମିତି ସବୁବେଳେ କ୍ଷିପ୍ର, କାଳ ଯେଭଳି କୌଣସି ସମୟରେ ରହେ ନାହିଁ, କାଳଙ୍କୁ ଯେଭଳି ପ୍ରତିହତ କରାଯାଇପାରେ ନାହିଁ, ସେମିତି ସୁଦର୍ଶନ ମହାପ୍ରଭୁ କାଳର ପ୍ରତୀକ ହେଇଥିବାରୁ ତାଙ୍କୁ ପ୍ରତିହତ ନ କରି ଅପ୍ରତିହତ ଭାବରେ ସେ ଆସନ୍ତି, ଏବଂ ରଥ ଉପରେ ପରିକ୍ରମା କରି ତିନିର ଯାକ ରଥ ପରିକ୍ରମା କରିସାରିଲା ପରେ ମା ସୁଭଦ୍ରାଙ୍କ ରଥକୁ ଯାଆନ୍ତି। ତେଣୁ ଏଇ ଯେଉଁ ସୁଦର୍ଶନ, ସେ ଶିବ ସ୍ୱରୂପ ବୋଲି ମଧ୍ୟ କୁହାଯାଏ, ନୃସିଂହଙ୍କ ସ୍ୱରୂପ ବୋଲି କୁହାଯାଏ, ସୂର୍ଯ୍ୟଙ୍କର ସ୍ୱରୂପ ବୋଲି କୁହାଯାଏ। ତେଣୁ ସୁଦର୍ଶନ ମୋହଜ୍ୱାଳ ସୂର୍ଯ୍ୟ କୋଟି ସମପ୍ରଭ ବୋଲି ମଧ୍ୟ ତାଙ୍କୁ କୁହାଯାଇଛି, କୋଟି ସୂର୍ଯ୍ୟଙ୍କର ତେଜ ତାଙ୍କ ପାଖରେ ଅଛି। ତେଣୁ ଏଇଭଳି ଭାବରେ ସୁଦର୍ଶନ ମହାପ୍ରଭୁଙ୍କର ବହୁତ ପରିକଳ୍ପନା ଅଛି ଶାସ୍ତ୍ରରେ, ଇତିହାସରେ। ତେଣୁ ସେ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ମୁଁ ବର୍ତ୍ତମାନ ମାଇକ୍ରୋଫୋନ୍ ହସ୍ତାନ୍ତର କରୁଛି ଆମର ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ।
1: ଆପଣ ଯାହା କହିଲେ ସୁଦର୍ଶନଙ୍କ ସମ୍ପର୍କରେ ତାହା ଅତ୍ୟନ୍ତ ଯଥାର୍ଥ, କାରଣ ସୁଦର୍ଶନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏକ ଅମୋଘ ଅସ୍ତ୍ର ରୂପରେ ମଧ୍ୟ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରାଯାଇଛି। ଚକ୍ରଂ ଶକ୍ରାରି ପକ୍ଷ କ୍ଷେପଣ ନିପୁଣତା ଶାଳି କଳ୍ପାନ୍ତ କାଳ ବିଭ୍ରାଜତ ସୂର୍ଯ୍ୟ ଭାଷା ପ୍ୟନପହୃତ ତମୋ ଧ୍ୱଂସମାପାଦୁ ନକ୍ରସ୍ୟା ବକ୍ର କଣ୍ଠ ସ୍ଥଳ ନଳକ ସମୁନ୍ମୂଳନ ସ୍ପର୍ଦ୍ଧମାନ ଯତ୍ରାସ୍ତ୍ରୀ ବ୍ରହ୍ମ ଦାର୍ବାକୃତି ଧରମନଣୁ ଶ୍ରୀହରେ ପ୍ରୀତି ପାତ୍ର। ଭଗବାନ ଶ୍ରୀହରିଙ୍କର ସେ ହେଉଛନ୍ତି ଅତ୍ୟନ୍ତ ପରମ ପ୍ରୀତି ପାତ୍ର, ଅର୍ଥାତ୍ ଭଗବାନଙ୍କର ସେ ସମସ୍ତ କର୍ମରେ ବିନିଯୁକ୍ତ ହୁଅନ୍ତି, ଅର୍ଥାତ୍ ଯେତେବେଳେ ଆବଶ୍ୟକତା ପଡ଼େ ମହାପ୍ରଭୁଙ୍କର କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ସୁଦର୍ଶନକୁ ହିଁ ପ୍ରେରଣ କରାଯାଇଥାଏ। ଯେତେବେଳେ ଲକ୍ଷେ ଯୋଜନରେ ଗଜ ଡାକ ଦେଲା ଦେବରାଜ, ତା ଡାକକୁ ଚତୁର୍ଭୁଜ ଶୁଣିଲ ଶ୍ରବଣ ଡେରି, ଯେତେବେଳେ ଶୁଣିଲ ସେତିକିବେଳେ ମହାପ୍ରଭୁ ଗରୁଡ଼ ପୃଷ୍ଠରେ ଆସିଲେ। ଗରୁଡ଼ ପୃଷ୍ଠରେ ଆସିକିରି ସେ କ'ଣ କଲେ, ପ୍ରଥମେ ସୁଦର୍ଶନ ଚକ୍ରକୁ ହିଁ ପଠେଇଲେ, ସେ ହିଁ ଚକ୍ରପେଶୀ ନକ୍ର ନାସି ଉଦ୍ଧାରିଲେ ଆପଣ। ଚକ୍ର ଗଲା, ନକ୍ର ଅର୍ଥାତ୍ ସେ କୁମ୍ଭୀରକୁ ହନନ କଲା, ଏବଂ ତାପରେ ପୁଣି ଫେରି ଆସିଲା। ଏଇଭଳି ଯେଉଁଠି ଯେଉଁଠି ଶତ୍ରୁମାନଙ୍କୁ ସଂହାର କରିବା ପାଇଁ ମହାପ୍ରଭୁଙ୍କର ଆବଶ୍ୟକତା ପଡ଼େ, ସେତେବେଳେ ଇଏ ତାଙ୍କର ଅମୋଘ ଅସ୍ତ୍ର ଭାବରେ ସେ ସୁଦର୍ଶନକୁ ବ୍ୟବହାର କରାଯାଏ। ଏବଂ ଆଜି ରଥଯାତ୍ରାରେ ଯେତେବେଳେ ଆବଶ୍ୟକତା ପଡ଼ୁଛି, ଅର୍ଥାତ୍ ମୁଁ ବର୍ତ୍ତମାନ ଯିବି ମୋର ଭକ୍ତମାନଙ୍କୁ ଉଦ୍ଧାର କରିବି, ସେଥିପାଇଁ ମୋତେ ରଥାରୂଢ଼ ହେବାକୁ ପଡ଼ିବ, ପତିତଜନଙ୍କୁ ଉଦ୍ଧାର କରିବାକୁ ପଡ଼ିବ, ସେଥିପାଇଁ ମହାପ୍ରଭୁ ପ୍ରଥମେ ଶ୍ରୀ ସୁଦର୍ଶନଙ୍କୁ ପଠେଇଛନ୍ତି। ତାଙ୍କର ଅମୋଘ ଶକ୍ତି, ସେ ଶକ୍ତି ଦୁର୍ନିବାର ଶକ୍ତି, ଯେମିତି କାଳର ଚକ୍ରକୁ କେହି କେବେ ପ୍ରତିହତ କରିପାରିବନି, କାଳଚକ୍ର ଅବାହାରିତ, ସେହିଭଳି ଭାବରେ ଶ୍ରୀ ସୁଦର୍ଶନଙ୍କର ଗତି ମଧ୍ୟ ଅବାହାରିତ। ସେ ବର୍ତ୍ତମାନ ଅବାହାରିତ ଗତିରେ ଧାଇଁ ଆସିଲେ, ଏବଂ ତାଙ୍କୁ ଦେଖି ଭୟ

0: ମାନେ ସମସ୍ତେ ଚାଲିଗଲେ, ଯେଉଁମାନେ ବିଘ୍ନ କରିବା ପାଇଁ ଆବଶ୍ୟକତା ପଡୁଥିଲା। ମୁଁ ଟିକେ କହିଦିଏ ଯେ ବର୍ତ୍ତମାନ ଆମେ ଆଖି ଆଗରେ ଦେଖୁଛୁ ସିଂହଦ୍ୱାରର ଗୁମୁଟ ବର୍ତ୍ତମାନ ଭକ୍ତମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଗଲାଣି, ଏବଂ ଚକ୍ର ବନାଟି ବୁଲୁଛି ଏବଂ ଆଲୋଟ ପଡ଼ୁଛି, ଚାମର ପଡ଼ୁଛି, ସଙ୍କେତ ଦେଉଛି ଯେ ବର୍ତ୍ତମାନ ବଡ଼ ବାଡ଼ ଖାଉନ୍ଦ, ବଡ଼ ଦେଉଳର ବଡ଼ ଖାଉନ୍ଦ ବଳଭଦ୍ର ଭଗବାନ, ସେ ବର୍ତ୍ତମାନ 22 ପାହାଚ ଅତିକ୍ରମ କରୁଛନ୍ତି, ଏବଂ 22 ପାହାଚ ଅତିକ୍ରମ କରି ଧୀର ମନ୍ଥର ଗତିରେ ସେ ବଡ଼ଦାଣ୍ଡ ଆଡ଼େ ଆସୁଛନ୍ତି। ଏବଂ ସେ ଆସିଲେ, ସେ ଆସିଲେ ତା ପଛକୁ ଆସିବେ ଦେବୀ ସୁଭଦ୍ରା ମା, ଏବଂ ସଭା ପଛରେ ଆସିବେ ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଯିଏ ହେଉଛନ୍ତି ରଥଯାତ୍ରାର ମହାନାୟକ। ସେ ଆସିଲେ ସମସ୍ତ ଜନତା ତାଙ୍କୁ ଦର୍ଶନ କରିବେ। ତେଣୁ ବର୍ତ୍ତମାନ ମୁଁ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ କଲ୍ୟାଣୀ ନମଦୀ ମହୋଦୟଙ୍କୁ ନିବେଦନ କରୁଛି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମକୁ ଦୃଶ୍ୟମାନ ହେଉଛନ୍ତି 22 ପାହାଚ। 22 ପାହାଚରେ ବର୍ତ୍ତମାନ ବଡ଼ ଭାଇ ବଳଭଦ୍ର ବଳିଆର ଭୁଜ ବର୍ତ୍ତମାନ ଆସୁଛନ୍ତି ପଦହୁଣ୍ଡନରେ ମଦମତ୍ତ ମସ୍ତ ସେଇ ଭାବ ନେଇ, ସତେ ଯେପରି ଗୋଟେ ଉହାଡ ଭିତରୁ ମଦମତ୍ତ ହେଇ ଗୋଟେ ଧଳା ହାତୀ ଆସୁଛନ୍ତି ସେ 22 ପାହାଚ ଦେଇ। ଆସିଥିଲେ ସୁଦର୍ଶନ ମହାପ୍ରଭୁ, ଆସୁଛନ୍ତି ତାଙ୍କ ପରେ ବଳିଆର ଭୁଜ, ଏ ବଡ଼ ଖାଉନ୍ଦ ବଡ଼ ବାଡ଼ର ଠାକୁର ଘଣ୍ଟ ମାନେ କିପରି ଭାବେ ବଜାଉଛନ୍ତି, ଘଣ୍ଟୁଆ ଦୋହଲି ଯାଉଛନ୍ତି, ସମଗ୍ର ଶରୀର ଚଳଚଞ୍ଚଳ ହେବା ସହିତ ବଡ଼ଦାଣ୍ଡର ସେ ସିଂହ ଦ୍ୱାର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଲେଣି, ଆଉ ଅପେକ୍ଷା କରିଛନ୍ତି ନୃତ୍ୟାଙ୍ଗନା ମାନେ ନୃତ୍ୟରେ ବିଭୋର ହୋଇ କିପରି ଯେତେବେଳେ ଆସିବେ ବଡ଼ ଭାଇ ବଳଭଦ୍ର ସେଇ ଅରୁଣ ସ୍ତମ୍ଭ ନିକଟକୁ, ସେମାନେ ତାଙ୍କର ସେଇ କଳାର ନିପୁଣତାକୁ ସେ ନୃତ୍ୟ ମାଧ୍ୟମରେ ଦର୍ଶାଇ ଦେବେ ପ୍ରଭୁଙ୍କୁ ତାଙ୍କର ସେଇ ସମର୍ପିତ ଭାବନା।
2: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ ନିଶ୍ଚୟ ଯାଞ୍ଚ କରନ୍ତୁ।
3: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା RE ଯଥା ବ୍ୟାଙ୍କ, ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପାର୍ଟିସିପେଣ୍ଟସ, କ୍ରେଡିଟ୍ ଇନ୍ଫର୍ମେସନ କମ୍ପାନୀ ବିରୁଦ୍ଧରେ ଆପଣଙ୍କର ଅଭିଯୋଗର ସମାଧାନ ପାଇଁ ପ୍ରଥମେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା ନିକଟରେ ଆପଣଙ୍କର ଅଭିଯୋଗ ଦାଖଲ କରନ୍ତୁ ଏବଂ ରେଫରେନ୍ସ ନମ୍ବର ପ୍ରାପ୍ତ କରନ୍ତୁ।
4: ଯଦି 30 ଦିନ ମଧ୍ୟରେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା କୌଣସି ସମାଧାନ ନ କରନ୍ତି କିମ୍ବା ଆପଣ ପ୍ରଦତ୍ତ ସମାଧାନରେ ସନ୍ତୁଷ୍ଟ ନୁହନ୍ତି, ତେବେ ଆପଣ https://cms.rbi.org.in ଲଗ୍ଇନ୍ କରି ରିଜର୍ଭ ବ୍ୟାଙ୍କ ଓମ୍ବୁଡ୍ସମ୍ୟାନଙ୍କ ନିକଟରେ କିମ୍ବା crpc@rbi.org.in ରେ ଇମେଲ କରି ଅଥବା ସେଣ୍ଟ୍ରାଲାଇଜ୍ ରିସିପ୍ଟ ଆଣ୍ଡ ପ୍ରୋସେସିଂ ସେଣ୍ଟର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ଭିଷ୍ଟା, ସେକ୍ଟର 17, ଚଣ୍ଡିଗଡ଼ 160017 ଠିକଣାରେ ଡାକ ଦ୍ୱାରା ପଠାଇ ଅଭିଯୋଗ ଦାଖଲ କରିପାରିବେ।
3: ମନେ ରଖନ୍ତୁ, ସିଧାସଳଖ ଭାରତୀୟ ରିଜର୍ଭ ବ୍ୟାଙ୍କର ଓମ୍ବୁଡ୍ସମ୍ୟାନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ପ୍ରତ୍ୟାଖ୍ୟାନ ହେବାର ସମ୍ଭାବନା ଅଛି।
4: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନହିତରେ ଜାରି।
5: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏହି ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
6: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୀମାରି ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ତୁଙ୍ଗ ଶୃଙ୍ଗ ବିହାର ମାତଙ୍ଗୀ ଭଙ୍ଗୀ ଭୃତ ଦୁଦେବୀ ତତପ୍ତା ପ୍ରତପ୍ତ ମନ ସାମ୍ କାଦମ୍ବିନୀ କନ୍ଦଳ पादं मरुहरुक्त भक्त जनतां कारुण्य।

0: ଖାଲି ଆମର ମଙ୍ଗଳ ହେବନି, ଏ ସମଗ୍ର ବିଶ୍ୱର ମଧ୍ୟ ମଙ୍ଗଳ ସାଧିତ ହେବ। ସେ ମଙ୍ଗଳର ପ୍ରତୀକ ଯିଏ ବଡ଼ ଭାଇ ବଳିଆର ଭୁଜ, ସିଏ ଶିବ। ଶିବ ସଦାସର୍ବଦା ମଙ୍ଗଳର ପ୍ରତୀକ, ସେଇ ମଙ୍ଗଳର ସୂଚକ ଭାବରେ ଆସୁଛନ୍ତି ଦିବ୍ୟ ଠାଣି। ସତେ ଯେପରି ଏକ ସିଂହ ନିଜର କେଶରକୁ ଝାଡି ମାଳି ଆସୁଛନ୍ତି ବାଇଶି ପାହାଚରେ, ଯୋଉ ବାଇଶି ପାହାଚ ଦେଇ ଆମେ ଯେତେବେଳେ ଭକ୍ତ ଶ୍ରଦ୍ଧାର ଭକ୍ତ ସେ ସିଂହ ଦ୍ୱାରର ବାଇଶି ପାହାଚ ଅତିକ୍ରମ କରି ଦୌଡ଼ି ଯାଉ ଜଗନ୍ନାଥଙ୍କ ପାଖକୁ ମିଶିବା ପାଇଁ, ଜୀବ ସହିତ ପରମର ମିଳନ ବଳଭଦ୍ରଙ୍କର ପହଣ୍ଡି ମଧ୍ୟ ସେହିପରି ଭାବରେ ସୁଦର୍ଶନ ଆସିଲେ ଆମ ହୃଦୟ ଭିତରେ ଭକ୍ତିର ଭାବନାକୁ ସେ କ୍ଷେତକୁ ଯୋଉ ହଳ ତାଙ୍କ କ୍ଷେତକୁ ବର୍ତ୍ତମାନ କଣ କଲେ ନା ପରୀକ୍ଷା କଲେ, ଆଉ ବଳଭଦ୍ର ଆସିବେ ତାଙ୍କର ହଳ ମୁଷଳରେ ଆମ ଭିତରେ ଥିବା ସେ ଭାବନା ତାହାକୁ ଅଧିକରୁ ଅଧିକ ତ୍ୱରାନ୍ୱିତ କରିବେ। ସେ କାଦମ୍ବରୀ ବନର ରାଜା ଯୋଉ ବଡ଼ ଭାଇଙ୍କର ବଡ଼ ନାମରେ ଶ୍ରୀମନ୍ଦିରର ସମସ୍ତ କାର୍ଯ୍ୟ ମଧ୍ୟ ଚାଲିଥାଏ, ସିଏ ବଳଭଦ୍ର ଯାଙ୍କର ବଳତୁଲ୍ୟ ଆଉ କିଛି ନାହିଁ, ସୌମ୍ୟ ଦର୍ଶନ ହୋଇଥିବାରୁ ସେ ହେଉଛନ୍ତି ବଳି, ବଳରାମ, ବଳଭଦ୍ର। ଏବଂ ହଳକୁ ମୁଷଳକୁ ଧାରଣ କରିବା ହେତୁ ତାଙ୍କର ନାମ ମଧ୍ୟ ହେଉଛନ୍ତି ସେ ହଳି। ସେ ହେଉଛନ୍ତି ଶିରପାଣି, ଯେ ସମଗ୍ର ସଂସାରକୁ ରକ୍ଷା କରୁଛନ୍ତି ତାଙ୍କର ସେ ଛତ୍ର ଛାୟାରେ ଅନନ୍ତ ଶୟନ। ସେ ଜଗନ୍ନାଥଙ୍କର ଶ୍ରବଣର ଶକ୍ତି ଆଜି ମଧ୍ୟ ଆର୍ତି ଯେତେବେଳେ ଦୁଃଖକୁ ହରଣ କରିବା ପାଇଁ ଚାହୁଁଛନ୍ତି ସେତେବେଳେ କଣ କହୁଛନ୍ତି, ଥକା ମନ ଚାଲ ଯିବା ଚକା ନୟନ ଦେଖିବା, ଗରୁଡ଼ ପଛରେ ଥାଇ ବଡ ଭାଇ ବଳଭଦ୍ରଙ୍କୁ କହିବା, ରେ ମନ ଯଦି ତୋର କିଛି କହିବାର ଅଛି, ଯଦି ତୋର କିଛି ମାଗିବାର ଅଛି ଭକ୍ତ ସହିତ ଭଗବାନଙ୍କର ଯୋଉ ସଂଯୋଗ ପାଇଁ, ତୁମେ ଯଦି କିଛି ବି ମାଗିବାର ଅଛି ତେବେ ତୁମେ କଣ କରିବ, ଥକା ମନ ଚାଲେ ଯିବା ଚକା ନୟନ ଦେଖିବା, ଗରୁଡ ପଛରେ ଥାଇ ବଡ଼ ଭାଇ ବଳିଆଙ୍କୁ କହିବା। ଇଏ ହେଉଛି ସେଇ ଭକ୍ତର ଭାବନା। ବଳଭଦ୍ର ହେଉଛନ୍ତି ଜଗନ୍ନାଥଙ୍କର ଶ୍ରବଣ ଶକ୍ତି, ଆଉ ଜଗନ୍ନାଥଙ୍କୁ ଯାହା ପହଞ୍ଚେଇବା ପାଇଁ ହେଲେ ଆମେ ବଡ଼ ଭାଇଙ୍କର କାନରେ କହିବା, ଶିବଙ୍କୁ ପାଇବାକୁ ହେଲେ ଯେମିତି ଆମେ ବୃଷଭକୁ ଛୁଇଁ ଦେଇଥାଉ ଠିକ୍ ସେହିପରି ଭାବରେ ଆମେ ଗରୁଡ଼ ପଛରେ ଥାଇ ବଡ଼ ଭାଇ ବଳିଆଙ୍କୁ କହିବା, ବଳଭଦ୍ର ସୁଭଦ୍ରାଙ୍କୁ ପାଖରେ ନେଇ ପହଞ୍ଚେଇବେ ଆମର ମନର ଭାବନା। ଯୋଉ ଭାବନା ସୁଭଦ୍ରା ହେଉଛନ୍ତି ବ୍ରହ୍ମମୟୀ ଇଚ୍ଛା ସ୍ୱରୂପିଣୀ, ସେ ଇଚ୍ଛା କଲେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ, ଏବଂ ବ୍ରହ୍ମମୟୀ ଯେତେବେଳେ ଇଚ୍ଛା କରିବେ ସେ କମ୍ପନରୁ ତାଙ୍କର ହୃଦୟର ଭାବନା ଯାଇ ପହଞ୍ଚିବ ଜଗନ୍ନାଥଙ୍କର କର୍ଣ୍ଣର ସେଇ ଶ୍ରବଣ ବା ଗୁହରେ, ଏବଂ ସେଇ ଶ୍ରବଣ ଶକ୍ତି ବଡ଼ ଭାଇ ବଳଭଦ୍ର ଶୁଣିଲା ପରେ ଯେତେବେଳେ ଜଗନ୍ନାଥଙ୍କ କାନରେ ପହଞ୍ଚେଇ ଦେବେ ତାହା ଆସିବ, ଏବଂ ନେବେ ଯାହା ଦେବେ କି ଜଗନ୍ନାଥ ଦେବେ କରିବା ପାଇଁ, କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ସୁଦର୍ଶନ ମହାପ୍ରଭୁ। ଯୋଉ କାର୍ଯ୍ୟ ଟିକିଏ ସମୟ ପୂର୍ବରୁ କରୁଥିଲେ ସୁଦର୍ଶନ ମହାପ୍ରଭୁ ଆସୁଥିଲେ ଚାରିପଟ ନିରୀକ୍ଷଣ କରୁଥିଲେ, ଆଜିର ଯାତ୍ରାର କୌଣସି ବାଧାବିଘ୍ନ ହୋଇନାହିଁ ତ ମୋ ପ୍ରଭୁ ଯାତ୍ରା କରିବେ, ମୋର ଯିଏ ଆରାଧ୍ୟ ଯାତ୍ରା କରିବେ ତାଙ୍କର ଯେମିତି ଯାତ୍ରାରେ କୌଣସି ବି ବ୍ୟାଘାତ ନ ଆସୁ ତାହା ନିରୀକ୍ଷଣ କରୁଥିଲେ। ତେବେ ଚାଲନ୍ତୁ ସେ ମହାପ୍ରଭୁ ବଳିଆର ଭୁଜ ଜଗନ୍ନାଥ ମହାପ୍ରଭୁ ତାଙ୍କର ଅନନ୍ତ ଲୀଳା ହରି ଅନନ୍ତ ହରି କଥା ଅନନ୍ତ ତାକୁ ଶ୍ରବଣ କରିବା। ମୋ ନିକଟରେ ଅଛନ୍ତି ଆମର ଉଦ୍ଘୋଷକ ଯିଏକି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଦୁର୍ଭ୍ୟାମ ଶୋଭିତ ଲାଙ୍ଗଳମ ସମୁଶଳମ କାଦମ୍ବରୀ ଚଞ୍ଚଳଂ ରତ୍ନାଢ୍ୟଂ ବରକୁଣ୍ଡଳଂ ଭୁଜବଳୀ ରାକ୍ରାନ୍ତ ଭୂମଣ୍ଡଳଂ ବଜ୍ରାଭାମଳ ଚାରୁଗଣ୍ଡ ଯୁଗଳଂ ନାଗେନ୍ଦ୍ର ଚୂଡ଼ୋଜ୍ୱଳଂ ସଂଗ୍ରାମେ ଚପଳଂ ଶଶାଙ୍କ ଧବଳଂ ଶ୍ରୀ କାମ ପାଳଂ ଭଜେ। ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କର ପହଣ୍ଡି ପରେ ସେନା ପଟା ଭିଡ଼ା ତ୍ରିପୁର ବିଜୟୀ ଜୁରଧ୍ରୁବେଶରେ ପାଟ ରଜ୍ଜୁର ଆକର୍ଷଣରେ ଘଣ୍ଟ ଘଣ୍ଟା କାହାଳୀର ଗୁରୁ ଗମ୍ଭୀର ଧ୍ୱନି ମଧ୍ୟରେ ସଞ୍ଚାଳିତ ଚାମର ସେବାରେ ଚନ୍ଦନ କର୍ପୂର ଅଗୁରୁ ବର୍ଷଣ ମଧ୍ୟରେ ଧୀର ମନ୍ଥର ଗତିରେ ପହଣ୍ଡି ବିଜୟ କରୁଛନ୍ତି କାମପାଳ ବଡ଼ ଠାକୁର ଶ୍ରୀ ଶ୍ରୀ ବଳଭଦ୍ର ଭଗବାନ। ସେ ଅଚ୍ୟୁତାଗ୍ରଜ, ସେ ବଳଦେବ,

ସେ ବଳରାମ, ସେ ପ୍ରଳମ୍ବଘ୍ନ, ତାଳାଙ୍କ ମୁଷଳି ହଳି, ରେବତୀ ରମଣ, ରାମ କାମପାଳ, ହଳାୟୁଧ, ନୀଳାମ୍ବର, ରୋହିଣେୟ, ସଂକର୍ଷଣ, ଶିର ପାଣି, କାଳେନ୍ଦି ଭେଦନ ଅଟନ୍ତି। ଏହିପରି ତାଙ୍କର ଅନେକ ନାମ। ଶ୍ରୀମଦ ଭାଗବତରେ ତାଙ୍କର ରମଣୀୟ ବର୍ଣ୍ଣନା ଦେଖିବାକୁ ମିଳେ। ବଳଦେବଂ ଦିବାହୁଞ୍ଚ ଶଙ୍ଖ କୁନ୍ଦେନ୍ଦୁ ସନ୍ନିଭଂ ବାମେ ହଳାୟୁଧରଂ ମୁଷଳଂ ଦକ୍ଷିଣେ କରେ। ତେଣୁ ସେ ଦକ୍ଷିଣ ହସ୍ତରେ ମୁଷଳ ଧାରଣ କରିଛନ୍ତି, ବାମ ହସ୍ତରେ ହଳ ଧାରଣ କରିଛନ୍ତି, ଏବଂ ଶ୍ରୀ ବଳଭଦ୍ର ଭଗବାନଙ୍କର ସିଏ ହେଉଛନ୍ତି ଜ୍ୟେଷ୍ଠ ଭ୍ରାତା, ବର୍ତ୍ତମାନ ବିଜେ କରୁଛନ୍ତି ରଥଯାତ୍ରାରେ। ଆଉ ଅଳ୍ପ ସମୟ ପରେ ସେ ରଥ ପାଖରେ ପହଞ୍ଚିବେ। ବର୍ତ୍ତମାନ ଆମେ ଦେଖିପାରୁଛୁ ଅରୁଣ ସ୍ତମ୍ଭ ମଝିରେ ଅଛନ୍ତି, ଏପଟରେ ରଥ ଅଛନ୍ତି, ସେପଟରେ ସିଂହଦ୍ୱାର ଗୁମୁଟ, ୟା ଭିତରେ ଲୋକାରଣ୍ୟ, ଏବଂ ସମସ୍ତେ ସେବା ପ୍ରଦାନ କରୁଛନ୍ତି। ମହାପ୍ରଭୁଙ୍କର ସେବା ପ୍ରଦାନ କରିବା ପାଇଁ ଅନେକ ଚାମର ସେବକ ଚାମର ବ୍ୟଜନ କରୁଛନ୍ତି, ଏବଂ ବହୁ ସଂଖ୍ୟକ ନୃତ୍ୟକାରୀ ସେମାନେ ମଧ୍ୟ ଭାବ ଏବଂ ଭକ୍ତିର ସହିତ ମହାପ୍ରଭୁଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ସେମାନେ ମଧ୍ୟ ଓଡ଼ିଶାର ଯେଉଁ ସ୍ୱତନ୍ତ୍ର ଶୈଳୀ ଓଡ଼ିଶୀ ଶୈଳୀରେ ସେମାନେ ମଧ୍ୟ ଆଜି ତାଙ୍କର ନୃତ୍ୟ ପ୍ରଦର୍ଶନ କରୁଛନ୍ତି, ଏବଂ ବଳଭଦ୍ରଙ୍କ ପାଖରେ ନିଉଛାଳି ହେଉଛନ୍ତି। ତେଣୁ ବଳଭଦ୍ର ଭଗବାନ ସେ ବର୍ତ୍ତମାନ ଧୀରେ ଧୀରେ ଆଗକୁ ଆଗକୁ ଅତିକ୍ରମ କରୁଛନ୍ତି। ଏବଂ ଆଜି ସବୁଠାରୁ ଗୋଟିଏ ବଡ଼ କଥା ଦେଖିବାକୁ ମିଳୁଛି, ୟାଙ୍କ ଭିତରେ କ'ଣ ସମ୍ପର୍କ ଯେ ଆଜି ଇନ୍ଦ୍ର ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ବଡ଼ ଭାଇ ସାନ ଭାଇର ସମ୍ପର୍କ। ଆଜି ଇନ୍ଦ୍ର ଜଗନ୍ନାଥଙ୍କ ଠାରୁ ଜନ୍ମ ହେଇଥିଲେ ମଧ୍ୟ ସମସ୍ତ ଜଗତର ସୃଷ୍ଟିକର୍ତ୍ତା ହେଉଛନ୍ତି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ। କିନ୍ତୁ ଏ ପୁରାଣ ମାନଙ୍କରେ ଯେଉଁ ବର୍ଣ୍ଣନା ଆସେ ସେଥିରେ ଦେଖାଯାଏ ଇନ୍ଦ୍ର ହେଉଛନ୍ତି ବଡ଼ ଭାଇ ଏବଂ ଶ୍ରୀ ଜଗନ୍ନାଥ ହେଉଛନ୍ତି ସାନ ଭାଇ, ଅର୍ଥାତ୍ ଶ୍ରୀ ଜଗନ୍ନାଥଙ୍କୁ ଉପେନ୍ଦ୍ର ବୋଲି କୁହାଯାଏ। କାରଣ ଇନ୍ଦ୍ରଙ୍କର ମାତା ଯେ ତାଙ୍କ ଅଦିତି, ସେ ଅଦିତିଙ୍କ ଗର୍ଭରୁ ପରବର୍ତ୍ତୀ କାଳରେ ମହାପ୍ରଭୁ ବାମନ ରୂପରେ ଜନ୍ମଗ୍ରହଣ କରିଥିଲେ, ସେ ତେଣୁ ତାଙ୍କୁ ଉପେନ୍ଦ୍ର ବୋଲି କୁହାଯାଏ। ବର୍ତ୍ତମାନ ସେହି ଉପେନ୍ଦ୍ର ଆଜି ଆସିବେ, ସେଥିପାଇଁ ଇନ୍ଦ୍ର ତାଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ଏବଂ ଇନ୍ଦ୍ର ଦେବତା ଏଭଳି ଭାବରେ ଦର୍ଶନ କରୁଛନ୍ତି ଯେ ତାଙ୍କୁ ତାଙ୍କ ସାଙ୍ଗରେ ତାଙ୍କର ଯେଉଁ ସହଚର ଭାବରେ ଯେଉଁ ଚାରିଗୋଟି ମେଘ ରହିଛନ୍ତି, ଆବର୍ତ୍ତକ, ସମ୍ବର୍ତ୍ତକ, ଦ୍ରୋଣ, ପୁଷ୍କର, ଏ ଚାରି ମେଘ ମଧ୍ୟ ଇନ୍ଦ୍ରଙ୍କ ସହିତ ସମ୍ମିଳିତ ହୋଇଯାଇଛନ୍ତି। ତେଣୁ ଆଜି ଶ୍ରୀକ୍ଷେତ୍ର ଭୂଇଁ ବଡ଼ ପ୍ଲାବିତ ହେଉଛି, ଆକାଶରୁ ଝରଝର ହେଇ ଧରି ଆସୁଛି ଯେଉଁ ମେଘ, ତେଣୁ ବୃଷ୍ଟି ଆଜି ପ୍ରବଳ ବେଗରେ ହେଉଛି। ବର୍ତ୍ତମାନ ଗୁମୁଟ ଭିତରେ ଅଛନ୍ତି ଶଶାଙ୍କ ଧମଳ, କାମପାଳ, ହଳାୟୁଧ, ରେବତୀ ରମଣ, ଶ୍ରୀ ଶ୍ରୀ ବଳଭଦ୍ର ଭଗବାନ। ଆଗରେ ଘଣ୍ଟୁଆ ସେବକମାନେ ସେମାନେ ମଧ୍ୟ ଘଣ୍ଟ ବାଦନ କରୁଛନ୍ତି, ପାହୁଣ୍ଡ ପରେ ପାହୁଣ୍ଡ ପକେଇ ଆସୁଛନ୍ତି, ଏବଂ ତାଙ୍କର ମସ୍ତକରେ ଶୋଭା ପାଉଛି ଟାହିଆ। ଆପଣମାନେ ଜାଣନ୍ତି ଏଇ ଯେଉଁ ଟାହିଆ, ଏ ଟାହିଆ ରାଘବ ଦାସ ମଠ ପ୍ରଦାନ କରିଥାନ୍ତି। ପୁରୀରେ ଗୋଟିଏ ମଠ ଅଛି ରାଘବ ଦାସ ମଠ, ସେହି ରାଘବ ଦାସ ମଠ ମହାପ୍ରଭୁଙ୍କ ବିଜେ ସମୟରେ ସେ ଟାହିଆ ସେବା ପ୍ରଦାନ କରନ୍ତି। ମହାପ୍ରଭୁ ସ୍ନାନ ଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରା, ଏଇ ଦୁଇଟି ଯାତ୍ରାରେ ସ୍ୱୟଂ ବିଜେ କରନ୍ତି। ଆଉ ଅନ୍ୟ ଯେଉଁ ଦଶଟି ଯାତ୍ରା ରହିଛି ଦ୍ୱାଦଶ ଯାତ୍ରା ମଧ୍ୟରୁ, ଅନ୍ୟାନ୍ୟ ଯାତ୍ରାରେ ତାଙ୍କର ବିଜେ ପ୍ରତିମା ମାନେ ଯାଇ ଯାତ୍ରା
संपन्न करती।

0: କିନ୍ତୁ ଏଇ ଦୁଇଟି ଯାତ୍ରା, ଗୋଟିଏ ହେଉଛି ସ୍ନାନ ଯାତ୍ରା ଏବଂ ଗୋଟିଏ ଗୁଣ୍ଡିଚା ଶ୍ରୀ ଗୁଣ୍ଡିଚା ଯାତ୍ରା, ଏଇ ଦୁଇଟି ଯାତ୍ରାରେ ମହାପ୍ରଭୁ ସ୍ୱୟଂ ବଡ଼ଦେଉଳ ଛାଡ଼ି ସେ ବାହାରକୁ ଆସନ୍ତି। ଏବଂ ଆପଣ ଦେଖିବେ ସ୍ନାନ ଯାତ୍ରାରେ ଯେତେବେଳେ ମହାପ୍ରଭୁ ଆସନ୍ତି ସ୍ନାନ ବେଦୀକୁ, ବର୍ତ୍ତମାନ ସ୍ନାନ ବେଦୀ ମଧ୍ୟ ଆମେ ଦେଖିପାରୁଛୁ। ଗୋଟିଏ ପାଖରେ ବଡ଼ଦେଉଳ ଦେଖୁଛୁ, ସ୍ନାନ ବେଦୀ ଦେଖୁଛୁ, ଏବଂ ବଡ଼ଦାଣ୍ଡ ଉପରେ ଏକ ସରଳ ରେଖାରେ ଦଣ୍ଡାୟମାନ କରିଥିବା ତିନି ରଥଙ୍କୁ ମଧ୍ୟ ଆମେ ସ୍ୱଚକ୍ଷୁରେ ଦେଖିପାରୁଛୁ। ଏବଂ ଏଇ ଯେଉଁ ତିନି ଗୋଟି ରଥ ଆଜି ଅପେକ୍ଷା କରିକି ରହିଛନ୍ତି, କେତେବେଳେ ରଥୀମାନେ ଆସିବେ, ରଥକୁ ବିଭୂଷିତ କରିବେ, ରଥ ପରିପୂର୍ଣ୍ଣ ହେବ। ଆପଣ କହିଲେ ଏ ରଥ କିଏ? ଏ ରଥ ହେଉଛି ଆସନଂ ଜଗତାଂ ଭୂପ ସ୍ୱୟଂ ସ୍ୱାସନ ବିଗ୍ରହ। ଆପଣ ଚିନ୍ତା କରନ୍ତୁ, ଜଗନ୍ନାଥ ମହାପ୍ରଭୁ ବଳଭଦ୍ର ଭଗବାନ ଏମାନଙ୍କର ଓଜନ କେତେ? ଯେତେବେଳେ ୟାଙ୍କର ଓଜନ କଥା ସମ୍ପର୍କରେ ଲେଖିଛନ୍ତି ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସଖା ବଳରାମ ଦାସ, ବଳରାମ ଦାସ କହିଲେ ଯେ ସାତ ଗୋଟି ପର୍ବତରୁ ଅଟନ୍ତି ସେ ଗୋରୁ, ନାମ ବହି ଅଛନ୍ତି ଅଚଳ ମହାମେରୁ। ସେ ପୁରା ଅଚଳ ମହାମେରୁକୁ ଏଇ ଯେଉଁ କେତେ ଖଣ୍ଡ କାଠ ମୁଁ ଦେଖୁଛି, ଗଣନା ଅଛି 731 ଖଣ୍ଡ, 742 ଖଣ୍ଡ କାଠରେ ଏସବୁ ତିଆରି ହେଇଛି। ଏଇ କାଠରେ ତିଆରି ହେଇଥିବା ରଥ ଅଚଳ ମହାମେରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଧାରଣ କରିପାରିବ ତ? ସେଥିପାଇଁ ସ୍କନ୍ଦ ପୁରାଣରେ ସ୍ପଷ୍ଟ ଭାବରେ କୁହାଯାଇଛି ଏଇ ଯେଉଁ ତିନି ଗୋଟି ରଥ ଦେଖୁଛନ୍ତି, ଏ ତିନି ଗୋଟି ରଥ ହେଉଛି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ତିନି ଗୋଟି କଳେବର। ଏଇ ତିନି ଗୋଟି କଳେବର, ଏ ତିନି ଗୋଟି କଳେବର ଉପରେ ଇଏ ତାଙ୍କର ଆସନ ବିଗ୍ରହ। ମହାପ୍ରଭୁ ରଥ ରୂପରେ ଆସନ ବିଗ୍ରହ ରୂପରେ ଦଣ୍ଡାୟମାନ ହେଇଛନ୍ତି, ନିଜ ଉପରେ ନିଜେ ଆସନ ହେଇଛନ୍ତି ଏବଂ ସେ ନିଜେ ବସିଛନ୍ତି। ଆପଣ ଦେଖିବେ ଭଗବାନଙ୍କୁ ବୁହାଉଛନ୍ତି ଦୁଇ ଜଣ, ଜଣେ ଏଇଠି ଅଛନ୍ତି ଅରୁଣ ଅଛନ୍ତି ଅରୁଣ ସ୍ତମ୍ଭ ଉପରେ, ସିଏ ଠାକୁରଙ୍କୁ ବହନ କରୁଛନ୍ତି, ସୂର୍ଯ୍ୟଦେବଙ୍କର ସେ ବାହନ, ସୂର୍ଯ୍ୟ ରୂପୀ ଭଗବାନଙ୍କୁ ମଧ୍ୟ ସେ ବହନ କରୁଛନ୍ତି। ଏବଂ ଆଉ ଗୋଟିଏ ଖୁମ୍ଭ ଉପରେ ଆଉ ଜଣେ ଅଛନ୍ତି, ସେ ହେଉଛନ୍ତି ଗରୁଡ଼। ସେ ଗରୁଡ଼ କିଏ? ଗରୁଡ଼ ମଧ୍ୟ ଶ୍ରୀ ଜଗନ୍ନାଥଙ୍କର ବାହନ, କିନ୍ତୁ ଗରୁଡ଼ ଗୋଟିଏ ପକ୍ଷୀ, ଅରୁଣ ଗୋଟିଏ ପକ୍ଷୀ, ସିଏ କ'ଣ ବାସ୍ତବିକ ଜଗନ୍ନାଥଙ୍କୁ ବହନ କରିପାରିବେ? ସେଥିପାଇଁ ଗୋପାଳ ସହସ୍ର ନାମରେ କୁହାଯାଇଛି ଗରୁଡ଼ ଗରୁଡ଼ାଗ୍ରଜ, ସେ ନିଜେ ଗରୁଡ଼ ଅଗ୍ରଜ, ଭଗବାନ ନିଜେ। ଆରେ ଗରୁଡ଼ ବୋଲି କିଛି ନାହିଁ, ନିଜେ ମହାପ୍ରଭୁ ଗରୁଡ଼ ରୂପରେ ଅବତୀର୍ଣ୍ଣ ହେଉଛନ୍ତି ଏବଂ ସେ ତାଙ୍କୁ ବହନ କରୁଛନ୍ତି। ଗରୁଡ଼ାଗ୍ରଜ କହିଲେ ଗରୁଡ଼ଙ୍କର ଅଗ୍ରଜ ହେଉଛନ୍ତି ଅରୁଣ, ସିଏ ମଧ୍ୟ ଭଗବାନ, ସିଏ ମଧ୍ୟ ଅରୁଣ ରୂପରେ ସୂର୍ଯ୍ୟଙ୍କୁ ବହନ କରୁଛନ୍ତି। ତେଣୁ ଯେମିତି ଗରୁଡ଼ ରୂପୀ ଭଗବାନ ଜଗନ୍ନାଥ ହେଇକିରି ତାଙ୍କୁ ବହନ କରୁଛନ୍ତି, ସେମିତି ଏଇ ଯେଉଁ ଅରୁଣ ମଧ୍ୟ ସେ ଯେମିତି ସୂର୍ଯ୍ୟଙ୍କୁ ବହନ କରୁଛନ୍ତି, ସେମିତି ତିନି ରଥ ଇଏ ହେଉଛନ୍ତି ମହାପ୍ରଭୁଙ୍କର ସ୍ୱୟଂ ସ୍ୱାସନ ବିଗ୍ରହ, ଇଏ ହେଉଛି ତାଙ୍କର ଆସନ ବିଗ୍ରହ। ଅର୍ଥାତ୍ ଇଏ ଯେଉଁ ରଥ ତିନୋଟି ଦେଖୁଛନ୍ତି, ତାଳ ଧ୍ୱଜ ଦର୍ପ ଦଳନ ନନ୍ଦୀ ଘୋଷ, ଇଏ ହେଉଛନ୍ତି ମହାପ୍ରଭୁଙ୍କର ତିନିଟା ଆସନ ବିଗ୍ରହ। ଏଇ ଆସନ ରୂପରେ ଜଗନ୍ନାଥ ଏଠାରେ ରଥ ରୂପରେ ବିରାଜିତ ଏବଂ ସେ ମଧ୍ୟ ରଥି ରୂପରେ ବିରାଜିତ ହେବେ ଆଉ ଅଳ୍ପ ସମୟ ପରେ।
1: ଗୋଟିଏ କଥା ଡକ୍ଟର ନରେଶ ଚନ୍ଦ୍ର ଦାସ ମଧ୍ୟ ମୁଁ ଭାବୁଛି।

0: କହୁଥିଲି, ଆପଣ ଇନ୍ଦ୍ରଙ୍କ କଥା କହୁଥିଲେ, ଦ୍ରୋଣ ପୁଷ୍କର ସମ୍ବର୍ତ୍ତକ ଆବର୍ତ୍ତକ, ଏଇ ଚାରି ମେଘ ଧରିକିରି ବର୍ତ୍ତମାନ ଇନ୍ଦ୍ର ଶ୍ରୀକ୍ଷେତ୍ରରେ ବିରାଜମାନ କରୁଛନ୍ତି। ଇନ୍ଦ୍ରଙ୍କର ମହାପ୍ରଭୁଙ୍କର ପଡ଼େ ନାହିଁ, ତେଣୁ ଇନ୍ଦ୍ର ଯେତେବେଳେ ସାତ ଦିନ ବର୍ଷା କଲେ ଗୋପରେ, ମହାପ୍ରଭୁ ଗୋବର୍ଦ୍ଧନ ଟେକିକି ରଖିଲେ ନା, ତେଣୁ ଇନ୍ଦ୍ରଙ୍କୁ ପୂଜା କରିବା ଅପେକ୍ଷା ପ୍ରକୃତିକୁ ପୂଜା କରିବା ପାଇଁ ଗୋପବାସୀ ବ୍ରଜବାସୀମାନଙ୍କୁ ମହାପ୍ରଭୁ ପ୍ରେରଣା ଦେଲେ। ସେ କହିଲେ, କାହିଁକି ଇନ୍ଦ୍ର ପୂଜା କରୁଛ ତମେ? ତମେ ଗଛପତ୍ରକୁ ପୂଜା କର, ପାହାଡ଼ ପର୍ବତକୁ ପୂଜା କର, ବୃକ୍ଷଲତାର ରକ୍ଷା କର, ପରିବେଶର ସୁରକ୍ଷା କର। ତେଣୁ ଇନ୍ଦ୍ର ଟିକେ ରାଗିକିରି ମହାପ୍ରଭୁଙ୍କ ଉପରେ ଆଜି ଗୋଟେ ସୁଯୋଗ ପାଇକିରି ବର୍ଷା କରୁଛନ୍ତି, କିନ୍ତୁ ମହାପ୍ରଭୁ ମଧ୍ୟ ଚାହିଁଲେ ମୁହୂର୍ତ୍ତ କରି ତାକୁ ଚୁଟକିରି ଉଡେଇ ଦିଅନ୍ତେ। ନାଇଁ, ଉଡେଇ ସାରିଲେଣି ଯେ ମହାପ୍ରଭୁ ଏ ବର୍ଷ ତାକୁ ଉଡେଉ ନାହାନ୍ତି, କାହିଁକି ତାର ଗୋଟେ କାରଣ ଅଛି। ଏଇ ବର୍ଷ ଯାହା ଜଳବାୟୁ ବିଭାଗ କହିଛି, ପାଣିପାଗ ବିଭାଗ, ବର୍ଷ ଟିକେ ବର୍ଷା କମ ହବ, ବର୍ଷା କମ ହେଲେ ମରୁଡ଼ି ହେଇଯିବ, ଜଗତ ଲୋକ ଦୁଃଖ ପାଇବେ, ଶସ୍ୟ ଉତ୍ପାଦନ କମିଯିବ। ତେଣୁ ମହାପ୍ରଭୁ ଚାହୁଁଛନ୍ତି ଇନ୍ଦ୍ର ଟିକେ ରାଗିଲିକିରି ବର୍ଷା କଲେ, କରୁ ପଛେ ମୁଁ କିଛି କହିବିନି, କାରଣ ବର୍ଷା ହଉ, ପୃଥିବୀ ଶସ୍ୟ ଶ୍ୟାମଳା ହଉ, ଏବଂ ପୃଥିବୀରେ ଅନ୍ନ ଉତ୍ପାଦନ ହଉ, ନହେଲେ ମୋ ପିଲାଗୁଡ଼ା ବଞ୍ଚିବେ କେମିତି? ତେଣୁ ତାର ରାଗ ପଛେ ଶାନ୍ତ ହଉ, ସିଏ ବର୍ଷା କରୁ, ମୁଁ ପଛେ ଟିକେ ବର୍ଷାରେ ତିନ୍ତି ବୁଡ଼ିକି ଯିବି। ଆଉ ଭକ୍ତମାନେ ଆସିଛନ୍ତି, ଭକ୍ତମାନେ ଯିଏ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ତାଙ୍କୁ ଏ ବର୍ଷାଟା କି କଥା ଆଜ୍ଞା, କାଦୁଆ
1: ତାଙ୍କ ଉପରେ ଜଳ ସ୍ପ୍ରେ କରାଯାଏ,
0: ସ୍ପ୍ରେ କରାଯାଏ, ଏ ବର୍ଷ ସ୍ପ୍ରେ କରିବାକୁ ପଡୁନି,
1: କରିବାର ଆବଶ୍ୟକତା ନାହିଁ,
0: ବର୍ଷ ନିଜେ ସ୍ପ୍ରେ ହଉଛି ସେଇଠି। ହଁ, ତେଣୁ କାଦୁଆ ଗୁଣ୍ଡିଚା ଧୂଳିଆ ଗୁଣ୍ଡିଚା ତ କିଛି ଶ୍ରୀକ୍ଷେତ୍ରରେ ନୂଆ କଥା ନୁହେଁ, ତେଣୁ ଏଇଥିପାଇଁ ଏ ବର୍ଷ ଆମେ ଦେଖିବା କାଦୁଆ ଗୁଣ୍ଡିଚା ହେଲା ହଉ, ଆଉ କାଦୁଆ
1: ବର୍ଷ ହେଲା ଆମେ କାଦୁଆ ଗୁଣ୍ଡିଚା
0: ଦେଖିନଥିଲେ, ଏ ବର୍ଷ ଦେଖିଲେ। ଆଚ୍ଛା, କାଦୁଆ ଗୁଣ୍ଡିଚା ଯେ ଆଉ କୋଉ ବଡ଼ ଦାଣ୍ଡରେ ମାଟି ଅଛି ଯେ କାଦୁଅ ହବ, ଏବେ ତ ବଡ଼ ଦାଣ୍ଡ ସାରା ଆପଣଙ୍କର କଂକ୍ରିଟ ହେଇଯାଇଛି, ରଥକୁ ଦୌଡ଼ିକୁ ଛୁଁ ଛୁଁ ରଥ ଗଡ଼ି ଗଡ଼ିକିରି ଯାଉଛନ୍ତି,
1: ଝୋଟି ଚିତାରେ ଝଲସୁଛି,
0: ଝୋଟି ଆଉ ଚିତା ପଡିକିରି ଝଲସୁଛି, ତେଣୁ ଆଉ କାଦୁଆ ଗୁଣ୍ଡିଚା ଗୋଟେ ଶବ୍ଦ ହେଇକିରି ଖାଲି ରହିଛି, ତେଣୁ କାଦୁଆ ଗୁଣ୍ଡିଚା ପ୍ରକୃତରେ ଆଉ ନାହିଁ। କିନ୍ତୁ ମହାପ୍ରଭୁ ଏଇଥିପାଇଁ ଜଗତର କଲ୍ୟାଣ ପାଇଁ ବା ଜଗତର ଜନତାଙ୍କର ସ୍ୱାର୍ଥ ପାଇଁ ସେ ସହି ଯାଇଛନ୍ତି ଆଜି ଏ ବର୍ଷାକୁ, ଯେ ଇନ୍ଦ୍ର ପଛେ ରାଗିଲେ ରାଗନ୍ତୁ, ତାଙ୍କର ଚାରି ମେଘକୁ ଆଣିକିରି ବର୍ଷା କରନ୍ତୁ ପଛେ, କିନ୍ତୁ ଜଗତବାସୀଙ୍କର ଉପକାର ହଉ, ଏଇଭଳିଆ ଏ ମହାପ୍ରଭୁ ନା।
1: ପୃଥିବୀ ଶସ୍ୟଶାଳିନୀ
0: ପୃଥିବୀ, ହଁ, କାଳେ ବର୍ଷନ୍ତୁ ପର୍ଜନ୍ୟ, ପୃଥିବୀ ଶସ୍ୟଶାଳିନୀ, ଦେଶୋୟଂ କ୍ଷୋଭ ରହିତଂ, ବ୍ରାହ୍ମଣ ଆସନ୍ତୁ ନିର୍ଭୟା। ଏ ମହାପ୍ରଭୁ ପରା ଜଗତ ଜଣଙ୍କର କଲ୍ୟାଣ ପାଇଁ ଆସୁଛନ୍ତି, ସେ ତାଙ୍କ ସୁଖ ପାଇଁ ବର୍ଷାକୁ ବନ୍ଦ କରିବେ? ଭୂମି ଫାଟିକିରି ଆଁ କରିଛି, ଚାଷ ହେଇନି, ତେଣୁ କୃଷକମାନେ ଉଦ୍ଗ୍ରୀବ ନୟନରେ ଚାହିଁଛନ୍ତି ଆକାଶକୁ କେତେବେଳେ ମେଘ ବର୍ଷା ହବ ବୋଲି, ତେଣୁ ମହାପ୍ରଭୁ ତାକୁ ଅଟକେଇବେ? ଜଗତ କଲ୍ୟାଣ ହେତବେ ପରା ସିଏ ରଥଯାତ୍ରାକୁ ଆସୁଛନ୍ତି, ଆଉ ବର୍ଷାକୁ ଯଦି ଅଟକେଇବେ ଜଗତର ଅକଲ୍ୟାଣ ହବ, ତେଣୁ ମହାପ୍ରଭୁ ଜାଣିଶୁଣିକିରି ବର୍ଷାକୁ ସହିଉଛନ୍ତି। ତେଣୁ ମହାପ୍ରଭୁ ନିଜେ ଯେତେବେଳେ ବର୍ଷାରେ ତିନ୍ତିକିରି ଆସିବା ପାଇଁ ପ୍ରସ୍ତୁତ, ଆମେ କାହିଁକି ଡରିବା?
1: ଯାହା ତାଙ୍କ ଇଚ୍ଛା ତାହିଁ କାର୍ଯ୍ୟକାରୀ ହବ,
0: ଯାହା ତାଙ୍କ ଏଇଟା ତାଙ୍କର ଇଚ୍ଛା,
1: ଇଚ୍ଛା
0: ଏଇଟା ତାଙ୍କର ବର୍ଷା ହଉ, ଜଗତରେ ଲୋକଙ୍କର ଉପକାର ହଉ ବୋଲି ମହାପ୍ରଭୁ ଚାହିଁଛନ୍ତି ବୋଲି ଏ ବର୍ଷା ହଉଛି, ଏଇଟାକୁ ଆମେ ଏଇ ଦୃଷ୍ଟିରେ ଦେଖିବାକୁ ପଡିବ। ଏବଂ ସବୁ ଶ୍ରୋତାଙ୍କୁ ମଧ୍ୟ ଆମେ ନିବେଦନ କରିବୁ ଯେ ଶ୍ରୀକ୍ଷେତ୍ରରେ ବର୍ଷା ହେଲେ ହଉ ପଛେ, କିନ୍ତୁ ଜଗତର କଲ୍ୟାଣ ହଉ ବୋଲି ମହାପ୍ରଭୁ ବିଚାର କରି ଆସୁଛନ୍ତି। ଏଇ ଯୋଉ ବଡ ଠାକୁର ବଳଭଦ୍ର ଆସୁଛନ୍ତି, ବର୍ତ୍ତମାନ ସିଂହଦ୍ୱାର ଗୁମୁଟ ଭିତରେ ଅଛନ୍ତି, ଅରୁଣ ସ୍ତମ୍ଭ ପାଖରେ ଆଲଟ ଚାମର ସବୁ ପଡୁଛି, ତେଣୁ ମହାପ୍ରଭୁଙ୍କର ଆମେ ମଧ୍ୟ ଟିକେ ଦେଖିବାରେ ଅସୁବିଧା ହଉଛି ମହାପ୍ରଭୁ, କାରଣ ବଡ ଠାକୁର ବଳଭଦ୍ରଙ୍କୁ ହଁ ଏବେ ଦେଖାଗଲା, ସିଂହଦ୍ୱାର ଗୁମୁଟ ଭିତରେ ଟାଇଆ ହଲିବାର ଆମେ ଦେଖିଲୁ, ବଡ ଠାକୁର ବଳଭଦ୍ର ବର୍ତ୍ତମାନ ପହଣ୍ଡି ବିଜୟ କରିବାକୁ ଆସୁଛନ୍ତି, ଅରୁଣ ସ୍ତମ୍ଭ ପାଖରେ ପହଞ୍ଚିଯିବେ ଆଉ ଚାରି ପାଞ୍ଚ ମିନିଟ ପରେ। ଏଇଠି ଯୋଉ ବଳଭଦ୍ରଙ୍କ ସମ୍ପର୍କରେ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ କହୁଥିଲେ, ଡକ୍ଟର ନରେଶ ଦାସ କହୁଥିଲେ, ତାଙ୍କର ମହିମା ବର୍ଣ୍ଣନା କରୁଥିଲେ, କେତେ ରୂପ ତାଙ୍କର, ସେ ଶିବ ସ୍ୱରୂପ, ସେ ଅନନ୍ତ ସ୍ୱରୂପ, ରୁଦ୍ର ସ୍ୱରୂପ, ଏମିତି ନାନା କଥା କୁହାଯାଏ, କିନ୍ତୁ ସ୍କନ୍ଦ ପୁରାଣ ବଡ଼ ଠାକୁର ବଳଭଦ୍ରଙ୍କର ମହିମା ସମ୍ପର୍କରେ କ'ଣ କହିଛନ୍ତି ମୁଁ ଦୀପଦା ଆପଣଙ୍କୁ କହିବାକୁ ଚାହୁଁଛି। ଜୟରାମ ସଦାରାମ ସଚ୍ଚିଦାନନ୍ଦ ବିଗ୍ରହ ଅବିଦ୍ୟାପଙ୍କ ରହିତ ନିର୍ମଳାକୃତ ଏ ନମଃ। ଜୟରାମ ସଦାରାମ ସଚ୍ଚିଦାନନ୍ଦ ବିଗ୍ରହ, ଆମେ ପରମାତ୍ମାଙ୍କୁ ସଚ୍ଚିଦାନନ୍ଦ ବିଗ୍ରହ କହୁ, ବଳଭଦ୍ର ମଧ୍ୟ ସଚ୍ଚିଦାନନ୍ଦ ବିଗ୍ରହ। ଜୟାଖିଳ ଜଗତ ଭାର ଧାରଣ ଶ୍ରମ ବର୍ଜିତ, ଜଗତର ଭାର ଧାରଣ କରିବାରେ ଯାହାଙ୍କର ଶ୍ରମ ଟିକିଏ ମଧ୍ୟ ହୁଏ ନାହିଁ, ତାଙ୍କୁ ଶ୍ରମ ଟିକିଏ ବି ଲାଗେ ନାହିଁ, ସିଏ କ୍ଲାନ୍ତ ହୁଅନ୍ତି ନାହିଁ, ସିଏ ଜଗତକୁ ଧାରଣ କରିଛନ୍ତି, କିନ୍ତୁ ଧାରଣ ଜନିତ କ୍ଲାନ୍ତି

ଙ୍କର ନାହିଁ ତାପତ୍ରୟ ବିକର ସାୟ ଫଳଙ୍କଳୟତି ସଦା ତାପତ୍ରୟ କ'ଣ ଆଧି ଭୌତିକ ଆଧ୍ୟାତ୍ମିକ ଏବଂ ଆଧି ଦୈବିକ ଏ ତ୍ରିତାପ ଯୋଉ ସଂସାରର ଲୋକମାନଙ୍କୁ କ୍ଲେଶ ବିଜଡ଼ିତ କରେ ସଂସାର ଲୋକମାନେ ଦୁଃଖ ପାଆନ୍ତି କ୍ଲେଶ ପାଆନ୍ତି ସେଇ ତିନି ପ୍ରକାର ତାପକୁ ସେ କର୍ଷଣ କରିଦିଅନ୍ତି ମାଟିକୁ କର୍ଷଣ କରିଦେଲେ ମାଟି ଯେମିତି ଉର୍ବର ହେଇଯାଏ ତେଣୁ ଏଇ ତ୍ରିତାପକୁ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁ ସେ କର୍ଷଣ କରିକିରି ଏଇ ତ୍ରିତାପକୁ ବିନାଶ କରନ୍ତି ତେଣୁ ଏଇ ଯୋଉ ତ୍ରିତାପକୁ ବିନାଶ କରୁଥିବା ହେତୁ ତାଙ୍କୁ ଆମେ କ'ଣ କହୁଛୁ ଜୟ ରାମ ସଦା ରାମ ସଚ୍ଚିଦାନନ୍ଦ ବିଗ୍ରହ ଅବିଦ୍ୟାପଙ୍କ ରହିତ ନିର୍ମଳାକୃତ ଏ ନମଃ ଏବଂ ଆମର ସଂସାରରେ ସମସ୍ତ ଦୁଃଖର କାରଣ କ'ଣ ଜାଣନ୍ତି ଶ୍ରୋତା ବନ୍ଧୁ ବେଦାନ୍ତ କହିଲେ ଏ ସମସ୍ତ ଦୁଃଖର କାରଣ ହେଉଛି ଅବିଦ୍ୟା ଅଜ୍ଞାନ ତେଣୁ ଏ ଅବିଦ୍ୟା ରୂପକ ପଙ୍କକୁ ନିର୍ମୂଳ କରିବା ପାଇଁ ଏ ପଙ୍କକୁ

0: ଏବଂ ଆମର ସଂସାରରେ ସମସ୍ତ ଦୁଃଖର କାରଣ କ'ଣ ଜାଣନ୍ତି ଶ୍ରୋତା ବନ୍ଧୁ? ବେଦାନ୍ତ କହିଲେ ଏ ସମସ୍ତ ଦୁଃଖର କାରଣ ହେଉଛି ଅବିଦ୍ୟା, ଅଜ୍ଞାନ। ତେଣୁ ଏ ଅବିଦ୍ୟା ରୂପକ ପଙ୍କକୁ ନିର୍ମୂଳ କରିବା ପାଇଁ, ଏ ପଙ୍କକୁ ବାହାର କରିଦେବା ପାଇଁ ମହାପ୍ରଭୁ ନିର୍ମଳା କୃତୟେ ନମଃ। ଏବଂ ନିର୍ମଳ କରିବା ପାଇଁ ଯିଏ କୃତସଂକଳ୍ପ ହେଇକିରି ବଡ଼ ଦାଣ୍ଡକୁ ଆସୁଛନ୍ତି ବଡ଼ ଠାକୁର ବଳଭଦ୍ର, ତାଙ୍କୁ ଆମେ ପ୍ରଣାମ କରୁଛୁ। ମତେ ତ ଡକ୍ଟର ଦାସ, ମତେ ତ ବେଳେବେଳେ ଜଗନ୍ନାଥ ନାଁଟି ଅପେକ୍ଷା ମତେ ବଳଭଦ୍ର ନାଁଟି ବହୁତ ସୁନ୍ଦର ଲାଗେ। ଏଇଥିପାଇଁ ସୁନ୍ଦର ଲାଗେ ଯେ ଜଗନ୍ନାଥ କହିଲେ ତ ଆମେ ଯେମିତି କହିଛନ୍ତି ଉପେନ୍ଦ୍ର ଭଞ୍ଜ ତାଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ ଯେ ଭକ୍ତି ଦେବା ଗୁପ୍ତ ହୋଇ ଅଛି ଯୁକ୍ତାକ୍ଷରେ, ଅଛି ଯୁକ୍ତାକ୍ଷରେ, ତେଣୁ ବୈଷ୍ଣବ ବିହୀନ କେହୁ ଜାଣିବ ସଂସାରେ। ତେଣୁ ଜଗତପତି କିଏ? ଜଗତ ହେଉଛନ୍ତି ରାଧା, ତାଙ୍କର ପତି ହେଉଛନ୍ତି କୃଷ୍ଣ। ତେଣୁ ଯିଏ ଜଗନ୍ନାଥ ସିଏ କୃଷ୍ଣ, ଏଇଟା କିଏ ଜାଣିପାରିବ? ନା ବୈଷ୍ଣବ ହେଲେ ଜାଣିପାରିବ। ତେଣୁ ଜଗନ୍ନାଥ
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲଠାରୁ କୁମ୍ଭାରର ମାଟି ହାଣ୍ଡି, ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
3: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
4: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
3: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
4: ଅଛି କେବଳ ମଣିଷ ପଣିଆ।
3: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢ଼େ,
4: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
3: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
4: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଇ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
3: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
4: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
3: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
4: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
3: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁଁ ଆପଣଙ୍କୁ ଏଇ ଯୋଉ ବିଜ୍ଞାପନ ପୂର୍ବରୁ ଆପଣଙ୍କୁ କହୁଥିଲି, ଏଇ ଯୋଉ ବଡ଼ ଠାକୁର ବଳଭଦ୍ର, ଏଇ ବଳଭଦ୍ର ନାଁଟି ମଧ୍ୟ ବଡ଼ ସୁନ୍ଦର ନାଁ। ଆଉ ଜଗନ୍ନାଥଙ୍କର ନାଁ ଭିତରେ ଯୋଉ ଦୁଇଟି ଶବ୍ଦ ଲୁଚିଛି, ଜଗତନାଥ, ଜଗତ କହିଲେ ରାଧା ଏବଂ ନାଥ କହିଲେ ତାଙ୍କର ପତି। ତେଣୁ ଜଗନ୍ନାଥ କହିଲେ ଯେମିତି ଆମେ ଶ୍ରୀକୃଷ୍ଣଙ୍କୁ ବୁଝୁଛେ, ଏବଂ ଶ୍ରୀକ୍ଷେତ୍ରର ପରମ୍ପରାରେ ଜଗନ୍ନାଥ ଏବଂ ଶ୍ରୀକୃଷ୍ଣ ଇଏ ହେଉଛନ୍ତି ଅଭେଦ। ଯିଏ ଶ୍ରୀକୃଷ୍ଣ ସିଏ ଜଗନ୍ନାଥ, ଏବଂ ଯିଏ ଜଗନ୍ନାଥ ସିଏ ଶ୍ରୀକୃଷ୍ଣ। ତେଣୁ ଏ କଥା କହିଛନ୍ତି କିଏ, ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଯେ ବୈଷ୍ଣବ ହେଲେ ଏ କଥାଟା ଜାଣିପାରିବ। କିଛି ସମୟ ପୂର୍ବରୁ ଡକ୍ଟର କଲ୍ୟାଣୀ ନନ୍ଦୀ ମୋତେ କହିଲେ ଯେ ଆପଣ ତ ବୈଷ୍ଣବ କଥା କହିଲେ, ବୈଷ୍ଣବ କିଏ ଟିକେ କହିଦିଅନ୍ତୁ। ତେଣୁ ଶ୍ରୀ ଚୈତନ୍ୟ ମହାପ୍ରଭୁ କହିଛନ୍ତି ବୈଷ୍ଣବ କିଏ, କିଏ ସେ ବୈଷ୍ଣବ? ନା ତୃଣାଦପି ସୁନି ଚେନ ତରୋରୂପୀ ସହିଷ୍ଣୁ ନା ଅମାନି ନା ମାନ ଦେନ କୀର୍ତ୍ତନୀୟ ସଦାହରି। ଏଇ ଗୁଣ ଯାହା ପାଖରେ ଥିବ, କଣ କଣ ଗୁଣ ନା ହଉଛି କଣ ନା ଆଜ୍ଞା, ହଁ, ତୃଣାଦପି ସୁନି ଚେନ, ତୃଣ ଠାରୁ ମଧ୍ୟ ଯିଏ ଉଣା ହବ, ଯିଏ ନିଜକୁ ଉଣା ମନେ କରିବ। ତୃଣ ଉପରେ ଯେମିତି ସବୁ ଲୋକମାନେ ପାଦ ପକେଇକରି ଯାଆନ୍ତି, ନିଜେ ଅନ୍ୟମାନଙ୍କର ପାଦ ଧୂଳି ଭଳି ନିଜକୁ ଜ୍ଞାନ କରି ଅତି ନମ୍ରତା ଅତି ବିନୟର ସହିତ ସେ ଗୁଣକୁ ଧାରଣ କରିବ। ତୃଣାଦପି ସୁନି ଚେନ ତରୋରୂପୀ ସହିଷ୍ଣୁ ନା, ତରୁ ଯେମିତି ସମସ୍ତ ପ୍ରକାର ଦୁଃଖ କଷ୍ଟ ସହେ, ଯିଏ

0: ଶୁଣୁଥିବ ତା ଉପରେ ମଧ୍ୟ ସେ ଛାୟା ଦିଏ। ଇଆଡ଼େ ମାଡ଼ ଖାଉଛି, କୁରାଢ଼ୀ ଚୋଟ ତା ଉପରେ ପଡ଼ୁଛି, ଯୋଉ କାଠୁରିଆ ତାକୁ ହାଣୁଛି ସିଏ ତା ଉପରେ ଛାଇ ଦଉଛି। ଏବଂ ଗଛ କଣ କରେ, ଫଳ ପୁଷ୍ପ ଧାରଣ କରେ, ନିଜେ କିଛି ଭୋଗ କରେ କି, ସବୁ ଦେଇଦିଏ, ଫଳ ଦେଇଦିଏ, ପୁଷ୍ପ ଦେଇଦିଏ, ପତ୍ର ଦେଇଦିଏ, ସବୁ ଦେଇଦିଏ। ତେଣୁ ଏଇଭଳି ଭାବ ରଖିବ, ଖରା ବର୍ଷା ସେ ତ ସହେ, ଏବଂ ବୃକ୍ଷର ଜନ୍ମ ତାର ଶତକଡ଼ା ସହେ ଅନ୍ୟମାନଙ୍କର କଲ୍ୟାଣ ପାଇଁ। ତୃଣାଦପେ ଶୁଣି ଚାହିଁ ତର ରୂପେ ସହି ଶୁଣୁନା ଅମାନିନା ମାନ ଦେନ। ଯେଉଁମାନେ ସମାଜର ନିମ୍ନ ବର୍ଗର ଲୋକ, ଯେଉଁମାନେ ଦଳିତ, ଅବହେଳିତ, ଅପାଙ୍କ୍ତେୟ, ସେମାନଙ୍କୁ ମାନ ଦେବ, ସେମାନଙ୍କୁ ସମ୍ମାନ ଦେବ, କାହାକୁ ହେୟଜ୍ଞାନ କରିବ ନାହିଁ, ସମସ୍ତଙ୍କୁ ମାନ୍ୟର ସହିତ ବ୍ୟବହାର କରିବ। କୀର୍ତ୍ତନୀୟ ସଦା ହରି
1: ଭିତରେ ଥିବା ଷଡ଼ରୂପୁ ତାକୁ ଦମନ କରି,
0: ହଁ,
1: ଯେତେ ସମର୍ପିତ ହେଇପାରିବ,
0: ବାସ ବାସ ବାସ,
1: ସେହି ସେ ଭଗବାନଙ୍କର ମସ୍ତକ।
0: ଏବଂ ତାପରେ ତାପରେ କୀର୍ତ୍ତନୀୟ ସଦା ହରି, ସବୁବେଳେ ଶୟନେ ସ୍ୱପ୍ନେ ଜାଗରଣେ ହରିଙ୍କର କୀର୍ତ୍ତନ କରୁଥିବ। ଏବଂ ମହାତ୍ମା ଗାନ୍ଧୀ ବୈଷ୍ଣବ କିଏ ସେ କଥା କହିଥିଲେ, କୋଉଥିରେ କହିଥିଲେ, ବୈଷ୍ଣବ ଜନ ତୋ ତେନେ କହିଏ, କିଏ କାହାକୁ ବୈଷ୍ଣବ କହିବ ନା, ପୀଡ଼ ପରାଇ ଜାଣେ ରେ, ଯିଏ ଅନ୍ୟର ପୀଡ଼ାକୁ ଜାଣିପାରେ ତାକୁ ବୈଷ୍ଣବ କହିବ। ପର ଉପକାର କରେ ତୋଏ ମନ ଅଭିମାନ ନା ଆଣେ ରେ, ପରର ଉପକାର କରିବ, ମନରେ କେବେବେଳେ ଗର୍ବ ଅହଙ୍କାର ଅଭିମାନ ଆଣିବ ନାହିଁ, ସିଏ ହଉଛି ବୈଷ୍ଣବ। ଏଇ ପ୍ରକାର ଭାବ, ଏଇ ପ୍ରକାର ଗୁଣ, ଏଇ ପ୍ରକାର ସ୍ୱରୂପ ଯାହାର ଥିବ ସିଏ ହଉଛି ବୈଷ୍ଣବ। ଏବଂ ସିଏ ମହାପ୍ରଭୁଙ୍କୁ ଦେଖିଲେ ସିଏ ଜାଣିପାରିବ ଯେ ଭକ୍ତି ଦେବା, ଜଗତ ଆଉ ନାଥ, ଏ ଦୁଇଟା ଯାକ ଶବ୍ଦ ଏଇ ବିଗ୍ରହରେ ଗୁପ୍ତ ହେଇକିରି ଅଛନ୍ତି। ଏଇଟା ତ କଥା ଆଉ କଣ। ଆଚ୍ଛା, ଏଇଟା ବଳଭଦ୍ର ମହାପ୍ରଭୁ ଆସୁଛନ୍ତି
1: ସାର, ପିଲାଦିନେ ବି ଆମେ ପଢିଥିଲୁ, ନିକିତି ତୌଲ ସାନ ବଡ଼କୁ ଭାରି ଯିଏ ଯାଏ ସିଏ ତଳକୁ।
0: ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଆଉ ଗୋଟେ କଥା ହେଲା, ଏଇ ଯୋଉ ବଡ ଠାକୁର ବଳଭଦ୍ର ଆସୁଛନ୍ତି, ମୁଁ କେଶବ ପୂର୍ବରୁ କୋଉଠି କଥାଟା ଆସିଲା, ବଳଭଦ୍ର ନାଁଟି ମଧ୍ୟ ବହୁତ ସୁନ୍ଦର। କାହିଁକି ସୁନ୍ଦର ନା, ବଳ ବଳ ଏବଂ ଭଦ୍ର, ଆପଣଙ୍କର ବଳ ଥିଲେ ଆପଣ ତାକୁ ତା ସହିତ ଭଦ୍ରଟା ତାକୁ ମଧ୍ୟ ଧରିବେ, କାରଣ ବଳ ସହିତ ଭଦ୍ରଟା ହେଲେ ସେ ପୁରୁଷ ବା ସେ ବ୍ୟକ୍ତିଟି ଏତେ ସୁନ୍ଦର ହବ, ଏତେ ମହନୀୟ ହବ ଯେ ତାର ପ୍ରଭାବ ସମାଜରେ ରହିବ, ଏବଂ ସମାଜରେ ସମସ୍ତେ ତାକୁ ମାନ୍ୟତା ଦେବେ, ଏବଂ ତା ଦ୍ଵାରା ସମାଜର ଅନେକ ଉପକାର ହବ। ତେଣୁ ଏଇ ଯୋଉ ଠାକୁର ଆସୁଛନ୍ତି ବଡ ଠାକୁର ବଳଭଦ୍ର, ତାଙ୍କର ବଳ ଅଛି ଏବଂ ସେ ସମଭାବରେ ମଧ୍ୟ ଭଦ୍ର। ତେଣୁ ସମସ୍ତଙ୍କୁ ଆମମାନଙ୍କୁ ସନ୍ଦେଶ ହେଲା ବଡ ଠାକୁରଙ୍କର, ଯେ ବଳବାନ ହୁଅ ତା ସହିତ ଭଦ୍ର ମଧ୍ୟ ହୁଅ। ଏବଂ ବଡ ଠାକୁର ବଳଭଦ୍ରଙ୍କର ଆଉ ଗୋଟେ କଥା ହେଉଛି, ସେ ହେଉଛନ୍ତି ପ୍ରାଜ୍ଞ, ସିଏ କେବେ ଛୋଟ ଛୋଟ କଥାରେ ହଲଚଲ ହୁଅନ୍ତି ନାହିଁ, ସିଏ ଅଚଞ୍ଚଳ, ସିଏ ସ୍ଥିର। କାହିଁକି ଯେଉଁମାନେ ପ୍ରାଜ୍ଞ, ଆପଣ ଜାଣନ୍ତି, ଆପଣମାନେ ତ ପଣ୍ଡିତ ଲୋକ, ମୁଁ କ'ଣ କହିବି ଆପଣଙ୍କୁ, କିନ୍ତୁ ଯେଉଁମାନେ ପ୍ରାଜ୍ଞ, ଯେଉଁମାନେ ବୁଦ୍ଧିମାନ, ଯେଉଁମାନେ ଗୁଣୀ, ସେମାନେ ଧୀର ସ୍ଥିର ହୁଅନ୍ତି। ତେଣୁ ମହାପ୍ରଭୁ ମଧ୍ୟ ବଡ ଠାକୁର ବଳଭଦ୍ର ମଧ୍ୟ ଧୀର ସ୍ଥିର। ନମନ୍ତି ଗୁଣୀ ନୋ ଜନାହା, ନମ୍ରନ୍ତି ଫଳି ନୋ ବୃକ୍ଷାହା। ତେଣୁ ଏ ଯୋଉ କଥା କୁହାହେଇଛି ବଡ ଠାକୁର ବଳଭଦ୍ର ତାର ପ୍ରତୀକ, ତେଣୁ ସିଏ କୌଣସି ଚଞ୍ଚଳତା ନାହିଁ। ଯୋ କାଦମ୍ବରୀ ଚଞ୍ଚଳଂ ବୋଲି ଆପଣ କହିଲେ, ସୋଭିତ ଲାଙ୍ଗଳକରଂ କାଦମ୍ବରୀ ଚଞ୍ଚଳଂ, ଏଇ ଯୋଉ କଥା କହିଲେ, ତାଙ୍କର କାଦମ୍ବରୀ ଚାଞ୍ଚଲ୍ୟ ଅଛି କିନ୍ତୁ ତାଙ୍କର ଗୁଣ ହଉଛି ସ୍ଥିର ଗୁଣ। ତେଣୁ ଆପଣ କହୁଥିଲେ ନା, ସିଂହଦ୍ୱାର ଗୁମୁଟ ଭିତରେ ଦେଖିଲା ବେଳକୁ ଯେ ସିଏ ପୁରା ସହଜରେ ଆସିବେନି, ସେ ଧୀରେ ଧୀରେ ଆସିବେ,
2: ଧୀରେ ଧୀରେ ଆସିଲେଣି, ଆମକୁ ଦୃଷ୍ଟି ପଥାରୂଢ ହେଲେଣି,
0: ଦୃଷ୍ଟି ପଥାରୂଢ,
2: ସିଂହଦ୍ୱାର
0: ବାହାରିକରି ଅରୁଣ ସ୍ତମ୍ଭ ଆଗରେ ସେ ଦୃଷ୍ଟି ପଥାରୂଢ ହେଲେଣି। ଆପଣ ଏବେ ଟିକେ ତାଙ୍କ କଥା କହନ୍ତୁ,
2: ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ଶ୍ରୀଅଙ୍ଗରେ ପାଟ ରସି ବାନ୍ଧିଛନ୍ତି କଷି କଷି, ବିଶ୍ୱାବସୁ ଅବତଂସି ଦୟିତାପତି, ଆସୁଛନ୍ତି ବସି ବସି ଧରାତଳ ଧସି ଧସି, ଭାବ ଭକ୍ତି କଷି କଷି ଜଗତପତି। ଧନ୍ୟ ସେ ବଡ ଠାକୁର, ମହାବଳଶାଳୀ ହେଲେ ମଧ୍ୟ ସେ ଅତି ଭଦ୍ର, ଏଣୁ ତାଙ୍କ ନାମ ବଳଭଦ୍ର। ସଂସାରରେ ତାଙ୍କ ଠାରୁ କେତେ କଥା ଶିଖିବାକୁ ଅଛି, ସଂସାରରେ କେବଳ ବଳଭଦ୍ରଙ୍କର ନାମଟିକୁ ଯଦି ଆପଣ ହୃଦୟଙ୍ଗମ କରିବେ, ଏ ସଂସାରରେ କେହି କାହାର ଅପ୍ରିୟ ହେବେ ନାହିଁ। ଆରେ ମଣିଷ ହୃଦୟରେ ଯେତେ ଶକ୍ତି ଥିଲେ ମଧ୍ୟ ସେ ଭଦ୍ର ହବା

0: ଦରକାର କଣ ଆମେ ପ୍ରାର୍ଥନା କରୁ ଭଗବାନଙ୍କ ପାଖରେ ଭଦ୍ରଂ କର୍ଣ୍ଣେ ଭିଶୃଣୁୟାମ ଦେବା ଭଦ୍ରଂ ପଶ୍ୟେମାକ୍ଷଭିର ଯଜତ୍ରାଃ ଅର୍ଥାତ ଭଦ୍ରଂ କର୍ଣ୍ଣେ ବି ଶୁଣିବା ଆମ ଦେବା, ତେଣୁ ଆମେ ଭଦ୍ର କଥା ଶୁଣିବା, କୌଣସି କଥାକୁ ଅଭଦ୍ର କଥା ଅର୍ଥାତ ଆମର ଯୋଉ କଥା ସମାଜର ଅହିତ ସୃଷ୍ଟି କରିବ ସେଭଳି କଥାକୁ ଶ୍ରବଣ କରିବା ନାହିଁ, ପାଟିରେ ଉଚ୍ଚାରଣ କରିବା ନାହିଁ, ତେଣୁ ଆମେ ସମସ୍ତେ ଭଦ୍ର ହବା।
1: ଡକ୍ଟର ଦାସ, ଏଇ ଯୋଉ ଭଦ୍ର ଶବ୍ଦଟି ଆମେ ବେଦରୁ ନେଇକିରି ମହାପ୍ରଭୁଙ୍କ ପାଖରେ ଥୋଇଛେ କି ବୋଲି ମତେ ବେଳେ ବେଳେ ଲାଗେ।
0: ହଁ ହଁ,
1: ଏଇ ଯୋଉ ଆପଣ କହିଲେ ଭଦ୍ରଂକୃତ ବୋଜନ୍ତୁ ବିଶ୍ୱତଃ, ଅନେକ ସ୍ଥାନରେ ବେଦାନ୍ତରେ ଅନେକ ସ୍ଥାନରେ ବା ବେଦରେ ଅନେକ ସ୍ଥାନରେ ଭଦ୍ର ଶବ୍ଦର ବ୍ୟବହାର ଅଛି ଆପଣ କହିଲେ, ତେଣୁ ସେଇ ଶବ୍ଦକୁ ଆମେ ଆମର ଦିଅମାନଙ୍କୁ ତାଙ୍କୁ ସେ ଶବ୍ଦରେ ନାମିତ କରିଛେ।
0: ଯେତେବେଳେ ଗର୍ଗାଚାର୍ଯ୍ୟ ନାମ ଦେବାକୁ ଗଲେ ସେତେବେଳେ କହିଲେ ଅୟଂ ହି ରୋହିଣୀ ପୁତ୍ର, ଆରେ ଇଏ ହେଉଛନ୍ତି ରୋହିଣୀଙ୍କର ପୁତ୍ର, ରୋହିଣୀ ନନ୍ଦନ, ଏବଂ ଇଏ ହେଉଛନ୍ତି ଅତ୍ୟନ୍ତ ବଳଶାଳୀ, ତାଙ୍କ ସମ୍ମୁଖ ଭାଗରେ କୌଣସି ବଳବାନ ଟେକିବେ ନାହିଁ। ଏବଂ ଆପଣମାନେ ଜାଣିଛନ୍ତି ପ୍ରଭୁଙ୍କର ଗୋଟିଏ ନାମ ହେଉଛି କାଳିନ୍ଦୀ ଭେଦନ, କାଳିନ୍ଦୀକୁ ମଧ୍ୟ ସେ ଭିଡ଼ି ଆଣିଲେ, କାଳିନ୍ଦୀ ମାନେ ଯମୁନା ନଦୀ, ଭୟଙ୍କର ଯମୁନା ନଦୀକୁ ଭିଡ଼ି ଆସିଲେ। କେତେବେଳେ ଯେତେବେଳେ ଦ୍ୱାରିକାରେ ଅବସ୍ଥାନ କରୁଥିଲେ ସେତେବେଳେ ସେ ତାଙ୍କର ସାନ ଭାଇ କୃଷ୍ଣଙ୍କୁ କହିଲେ ଶ୍ରୀକୃଷ୍ଣ ଆମେ ଟିକେ ଯିବା ଗୋପପୁର ଆଡ଼େ, ବହୁତ ଦିନ ହେଲା ଆମେ ଯାଇନେ, ଟିକେ ଯାଇକିରି ବୁଲି ଆସିବା। କୃଷ୍ଣ କହିଲେ ମୁଁ ଯାଇପାରିବି ନାହିଁ, ମୋର କାମ ଅଛି, ତୁମେ ଯାଅ। ସେଥିପାଇଁ ବଳଭଦ୍ର ଗୋପପୁରକୁ ଯାଇଥିଲେ। ସେତେବେଳେ ଖରାଦିନ ଥିଲା, ପ୍ରଚଣ୍ଡ ଗ୍ରୀଷ୍ମତାପ ଅନୁଭୂତ ହେଉଥିଲା, ତେଣୁ ବଳଭଦ୍ର କହିଲେ ଯେ ବର୍ତ୍ତମାନ ହେ ଗୋପାଳ ବାଳକମାନେ, ମୋର ସଖାମାନେ, ଆମେ ଏ ଗରମର ଉତ୍ତାପରୁ ଉଦ୍ଧାର ପାଇବାକୁ ହେଲେ ଆମକୁ ଯମୁନାରେ ଯାଇକିରି ଟିକେ ସ୍ନାନ କରିବା ଉଚିତ। ତେଣୁ ଯମୁନା ନଦୀ ଦୂରରେ ଥିଲା ସେତେବେଳେ, ଏଇ ବଳଭଦ୍ର ଭଗବାନ କହିଲେ ଏ ଯମୁନେ ତୁମେ ଏଇଠିକି ଆସ, ଅର୍ଥାତ ଆମ ପାଖକୁ ଆସ। ଯମୁନା କହିଲା ମୁଁ ଯଦି ୟାଙ୍କ କଥାରେ ସବୁ ଯିବା ଆସିବା କରିବି ତାହେଲେ ମୋର ମାନ ମହତ କ'ଣ ରହିବ। ଯମୁନା ବଳଭଦ୍ରଙ୍କ କଥାକୁ ଶୁଣିବାକୁ ଆସିଲା ନାହିଁ, ଯାହାଫଳରେ ବଳଭଦ୍ର ଭଗବାନ ଅତ୍ୟନ୍ତ ବଳଶାଳୀ ସେ ତାଙ୍କର ହଳଟାକୁ ଟେକିଲେ, ହଳ ଟେକିକିରି ଯମୁନା ନଦୀକୁ ଏମିତି ଆକର୍ଷଣ କରିଦେଲେ ଯେ ଯମୁନା ନଦୀ ଆକର୍ଷିତ ହେଇକିରି ଆସି ତାଙ୍କ ପାଖରେ ପହଞ୍ଚିଗଲା। କହିଲା ହେ ପ୍ରଭୁ ମୋତେ ଆପଣ କ୍ଷମା କରନ୍ତୁ, ନା ମୁଁ ଡାକିଲି ତୁ କାହିଁକି ମୋତେ ଅବଜ୍ଞା କଲୁ। ତେଣୁ ଆଜି ମଧ୍ୟ ଦେଖିବେ ଏଇ ଯୋଉ ବ୍ରଜମଣ୍ଡଳରେ ଯମୁନା ନଦୀ ଟିକେ ଟେଢ଼ା ମେଢ଼ା ହେଇକିରି ଯମୁନା ଆଡ଼କୁ ମାନେ ବ୍ରଜ ଆଡ଼କୁ ପଶି ଆସିଛି। ସେଥିପାଇଁ କୁହାଯାଏ ଯେତେବେଳେ ବହସି ବପୁସି ବିଷ ଦେ ବସନଂ ଜଳଦାଭଂ ହଳହତି ଭୀତି ମିଳିତ ଯମୁନାଭମ୍। ଆପଣ ଦେଖିଲେ କ'ଣ କହିଲେ କବି ଜୟଦେବ ଯେତେବେଳେ ବର୍ଣ୍ଣନା କରୁଛନ୍ତି ବଳଭଦ୍ରଙ୍କର ଅବତାର, ସେ ଜଣେ ଅବତାର, ତେଣୁ ଦଶାବତାର ଭିତରେ ବଳଭଦ୍ରଙ୍କୁ ଗଣନା କରି ଯେତେବେଳେ ଜୟଦେବ ବର୍ଣ୍ଣନା କରୁଛନ୍ତି ବହସି ବପୁସି ବିଷଦେ ବିଷଦେ ବପୁସି, ବିଷଦ ମାନେ ଅତ୍ୟନ୍ତ ଶୁଭ୍ର ଦେହରେ, ବହସି ବପୁସି ବିଷଦେ ବସନଂ ଜଳଦାଭମ୍, ଗୋଟିଏ ବସନ ସେ ପିନ୍ଧନ୍ତି ତାକୁ ଜଳଦାଭମ୍, ଜଳଦ କହିଲେ ମେଘ, ମେଘର କାନ୍ତି ଯେମିତି ସେମିତି, ଅର୍ଥାତ ସେ ହେଲେ ନୀଳାମ୍ବର। ତେଣୁ ଭଗବାନ ବଳଭଦ୍ର ନୀଳ ବସ୍ତ୍ରକୁ ପରିଧାନ କରନ୍ତି, ବପୁସି ବିଷଦି ବପୁସି ବହସି ବପୁସି ବିଷଦେ ବସନଂ ଜଳଦାଭଂ, ସେ ଯୋଉ ମେଘ ମାନେ ଯୋଉ ବସ୍ତ୍ରଟି ପିନ୍ଧୁଛନ୍ତି ସେ କିଭଳି ନା ହଳ ହତି ଭୀତି ମିଳିତ ଯମୁନାଭମ୍, ହଳ ହତି ଫଳ

0: ଆଘାତରେ ହଳବତୀ ବିହିତ ଯମୁନା ଆଭମ୍ ସତେ କି ଯମୁନା ନଦୀ ଆସିକିରି ଏଇ ଯେତେ ହଳର ଆକର୍ଷଣରେ ଭୟଭୀତ ହେଇ ଯମୁନା ନଦୀ ତାଙ୍କ ଦେହରେ ଲୀନ ହେଇଯାଇଛି କି ଏମିତିଆ ନୀଳ ବସ୍ତ୍ରକୁ ପରିଧାନ କରି ଭଗବାନ ବିରାଜମାନ କରୁଛନ୍ତି। ଆମେ ବର୍ତ୍ତମାନ ଦେଖୁଛେ ବର୍ତ୍ତମାନ ଘଣ୍ଟ ଘଣ୍ଟା ଘଣ୍ଟ ବାଜୁଛି ଏବଂ ଯେଉଁ ଚକ୍ର ବନାଟି ଲାଗିଛି ଯେଉଁ ନୃତ୍ୟକାରୀମାନେ ଅଛନ୍ତି ସେମାନେ ନିରଳସ ଭାବରେ ଭଗବାନଙ୍କ ଆଗରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ବଳଭଦ୍ରଙ୍କର ତାଳଧ୍ୱଜ ରଥ ଏବେ ସମ୍ପୂର୍ଣ୍ଣ ବିମଣ୍ଡିତ ଅପେକ୍ଷା କରିଛି କେତେବେଳେ ରଥୀ ଆସିବେ ରଥ ପରିପୂର୍ଣ୍ଣ ହେବ ଏବଂ ରଥ ପ୍ରତିଷ୍ଠା ହୋଇଯାଇଛନ୍ତି। ବର୍ତ୍ତମାନ ସେଇ ଯେଉଁ ସିଂହାସନ ଉପରେ ମହାପ୍ରଭୁ ବସିବେ ରଥାରୂଢ଼ ହେବେ ବର୍ତ୍ତମାନ ଆଉ ଅଳ୍ପ ସମୟ ମାତ୍ର ବାକି କେତେବେଳେ ମହାପ୍ରଭୁ ଆସିବେ। ଧୀର ପଦକ୍ଷେପରେ ସେ ବହୁ ବାଟ ପରିଶ୍ରମ କରି ତାଙ୍କର ସତେ କି ତାଙ୍କର ଦେହରୁ ଶ୍ରମଝାଳ ବୋହିଯାଉଛି ତାଙ୍କର ଆଖିକି ଆମେ ଦେଖିପାରୁଛେ କି ସୁନ୍ଦର ଆଖି ସେ ଆଖିରେ ଥରେ ଆଖି ମିଶିଗଲେ କେତେ ଭରସା ଆସିଯାଉଛି ମନରେ ମୋ ପ୍ରଭୁ ମୋ ପାଇଁ ଅଛନ୍ତି ସେ କେବେ ହେଲେ ମୋତେ ନିରାଶ କରିବେନି ଏ ସଂସାରରେ ମୁଁ ପତିତ ପ୍ରଭୁ ଆପଣ ପତିତ ପାବନ ଏଇ ଯେଉଁ ପତିତ ପାବନ ଲୀଳା କରିବା ପାଇଁ ଆଗ ବଡ଼ ଭାଇ ଆସୁଛନ୍ତି ପଛରେ ସାନ ଭାଇ ଆସିବେ ତେଣୁ ରାସ୍ତା ପରିଷ୍କାର କରିଦେଉଛନ୍ତି ଆସନ୍ତୁ ପ୍ରଭୁ ଆସନ୍ତୁ ଆଗକୁ ଆଗକୁ ଆସନ୍ତୁ ଆଗକୁ ଆଗକୁ ମାଡ଼ି ଆସନ୍ତୁ ପ୍ରଭୁ ଧନ୍ୟ ଧନ୍ୟ ପ୍ରଭୁ ତାହିଆ କେମିତି ଝୁଲୁଛି ହଁ ଏବଂ ଆମେ ପଛେ ପଛେ ଦେଖୁଛୁ ଇଏ ପୁରା ଧାଡ଼ି ପହଣ୍ଡି ତେଣୁ ଏବେ ବଳଭଦ୍ର ଭଗବାନ ଯେତିକି ଯେତିକି ତାଳଧ୍ୱଜ ରଥ ନିକଟତର ହେଉଛନ୍ତି ଆମେ ଦେଖୁଛୁ ଗୁମୁଟରେ ପୁଣି ଆଲୋଟ ଚାମର ଆମକୁ ଦେଖାଗଲାଣି ଅର୍ଥାତ୍ ମା ସୁଭଦ୍ରା ଜଗତ ଜନନୀ କରୁଣା
1: ଡକ୍ଟର ଦାସ ଏଇଟା ଧାଡ଼ି ପହଣ୍ଡି ନୁହେଁ ଏଇଟା ଧାଁ ପହଣ୍ଡି
0: ଏଇଟା ଧାଁ ପହଣ୍ଡି ହଁ ସେ ଧାଁ ପହଣ୍ଡିକୁ ଧାଡ଼ି ପହଣ୍ଡି କହନ୍ତି ତେଣୁ କହିବାର କଥା ହେଲା ଧାଇଁ ଧାଇଁକିରି ଆସୁଛନ୍ତି ତ ତେଣୁ ସାର୍ କହିଲେ ଏଇଟା ଧାଁ ପହଣ୍ଡି ବଢ଼ିଆ କଥା ତେଣୁ ମୋର କହିବାର କଥା ହେଲା ବର୍ତ୍ତମାନ ଆମେ ଦେଖୁଛୁ
1: ଯେ କାହିଁକି ମୁଁ ଏଇଟା କହିଲି ଦେଖନ୍ତୁ ଅରୁଣ ସ୍ତମ୍ଭ ପାଖରେ ଅଛନ୍ତି ବଡ଼ ଠାକୁର ଗୁମୁଟ ଭିତରେ ଦିଶିଲେଣି ମା ସୁଭଦ୍ରା ଆପଣ ତ ଏତେ ବର୍ଷ ହେଲା କରୁଛନ୍ତି ଆମେ ତ ବସିକିରି କରୁଛେ କଥା କହୁଛେ ଠାକୁରଙ୍କର ଏମିତି ଦେଖିନେ କେବେ
0: ନା କାହିଁକି
1: ଏତେ କମ ବ୍ୟବଧାନରେ
0: ଧାଇଁ ଧାଇଁକିରି ପଳେଇ ଆସୁଛନ୍ତି ମା କେବଳ ଅପେକ୍ଷା କରିଛନ୍ତି
1: ଆମେ ଧାଡ଼ି ପହଣ୍ଡି କଥା ଜାଣିଥିଲେ ଏ ବର୍ଷ ଗୋଟେ ଦେଖିଲେ ଏଇଟା ଧାଁ ପହଣ୍ଡି
0: ଧାଁ ପହଣ୍ଡି ଧାଇଁ ଧାଇଁକିରି ଆସୁଛନ୍ତି ଆଗରେ ଦେଖନ୍ତୁ ଗୋଟିଏ କଳା ଛତା ସେ ମଧ୍ୟ ସମ୍ମାନର ସ୍ୱରୂପ କଳା ଛତାଟିଏ ଟେକା ହେଇଛି କେତେ ଚାମର ପଡ଼ୁଛି ଆଲୋଟ ପଡ଼ୁଛି ମହାପ୍ରଭୁଙ୍କ ଦେହରେ ଯେଉଁ ଶ୍ରମଝାଳ ବୋହିଯାଉଛି ହେ ପ୍ରଭୁ ବଡ଼ ଦେଉଳର ବଡ଼ ସାମନ୍ତ ତୁମେ ପୁରା ବଡ଼ ବଡ଼ ଯେଉଁ ନୀଳାଦ୍ରି ନୀଳ ପର୍ବତ ସେ ନୀଳ ପର୍ବତର ତୁମେ ହଉ ତ ଗୋଟିଏ ଧବଳ ହସ୍ତି ସ୍ୱରୂପ ନୀଳ ପର୍ବତ ଛାଡ଼ିକିରି ଧୀରେ ଧୀରେ ଧୀରେ ଧୀରେ ତାଳଧ୍ୱଜ ରଥ ଅଭିମୁଖେ ଯାତ୍ରା କରୁଛନ୍ତି ପ୍ରଭୁ କି ଦୃଶ୍ୟ କି ଅପୂର୍ବ ଦୃଶ୍ୟ ହେ ମୋର ଭକ୍ତଗଣ ହେ ଶ୍ରୋତା ବନ୍ଧୁଗଣ ଆପଣମାନେ ସମସ୍ତେ ଭାବଚକ୍ଷୁକୁ ଖୋଲି ଦିଅନ୍ତୁ ଭାବଚକ୍ଷୁରେ ଦେଖନ୍ତୁ ମହାପ୍ରଭୁଙ୍କ ଉପରେ ଟିକେ ଟିକେ ଇନ୍ଦ୍ର ବୃଷ୍ଟି କରୁଛନ୍ତି ମହାପ୍ରଭୁ ସମ୍ପୂର୍ଣ୍ଣ ଉର୍ଦ୍ଧ୍ୱମୁଖ ହେଇଯାଇଛନ୍ତି ଉପରକୁ ଚାହିଁଛନ୍ତି ଧନ୍ୟ ପ୍ରଭୁ ଆପଣଙ୍କର ଏଇ ଯେଉଁ ଟାହିଆ ଆଜି ତ କ'ଣ ବଡ଼ ସାଜେଣୀ ହେଇଛି ଏ ବଡ଼ ସାଜେଣୀରେ ଆଜି ଟାହିଆଟି ଉଜ୍ଜ୍ୱଳ ଉଠିଯାଉଛି ଧନ୍ୟ ସେ ରାଘବ ଦାସ ମଠ ରଘୁ ଅରକ୍ଷିତ କିଏ ତପସ୍ୟା କରିଥିଲେ
1: ଏଇ ଯୋଉ ଉପରକୁ ଚାହୁଁଛନ୍ତି ବୋଲି ଆପଣ କହିଲେନି ଏଇଟା ଗୋଟେ ସ୍କନ୍ଦ ପୁରାଣ ଲେଖା ହେଇଛି ତବ ଉପାଙ୍ଗ ଦର୍ଶନ ପ୍ରପନ୍ନଙ୍କୁ ଦଶ ଦିଶ
0: ଭଗବାନଙ୍କର ଅପାଙ୍ଗ ଅପାଙ୍ଗ ମାନେ ନେତ୍ର ପ୍ରାନ୍ତରେ ଯେତେବେଳେ ମହାପ୍ରଭୁ ଦେଖିଦେବେ ଉର୍ଦ୍ଧ୍ୱ ଭାଗକୁ ସେତେବେଳେ ଆଜି ଉପରେ ମଧ୍ୟ ଅନେକ ଦେବତା ଦେବୀ ସମସ୍ତେ ଚାହିଁକିରି ବସିଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେମାନେ ମଧ୍ୟ କୃତାର୍ଥ ହେବେ ମହାପ୍ରଭୁ ଆପଣ ସମସ୍ତଙ୍କୁ କୃତାର୍ଥ କରନ୍ତୁ ଆପଣଙ୍କର ଇଏ ମାନେ ଅପାଙ୍ଗର କଟାକ୍ଷ ଦ୍ୱାରା ଆଜି ସବୁ ସମସ୍ତ ଜଗତବାସୀ ଆପଣଙ୍କୁ ଚାହିଁ ବସିଛନ୍ତି ପ୍ରଭୁ କେତେ ଦୁଃଖ।

0: କେତେ ଜନ୍ମ ଜନ୍ମ ପରେ ତଥାପି ଭବସାଗରରୁ ଆମେ ଉଠିପାରୁନୁ ପ୍ରଭୁ, ସମସ୍ତେ ପଡ଼ିକରି ଅଛୁ ଭବସାଗରରେ। ପତିତ ହୋଇଥିବା ସମସ୍ତ ଅଗଣିତ ଶ୍ରୋତା ବନ୍ଧୁ, ଅଗଣିତ ଭକ୍ତଜନ ସମସ୍ତଙ୍କ ଉପରେ ଆପଣ କୃପା କରନ୍ତୁ, କୃପା ବୃଷ୍ଟି କରନ୍ତୁ ପ୍ରଭୁ। ଏଇ ଯେଉଁ ବୃଷ୍ଟି ହେଉଛି, ଏ ବୃଷ୍ଟି ତ ଆମକୁ ଭିଜେଇ ଦେଉଛି, ଏ ଭିଜେଇବାଟା କିଛି ନୁହଁ, ଆପଣଙ୍କର କରୁଣାର ବାରିଧାରା ଯେତେବେଳେ ଆମ ଉପରେ ପଡ଼ିବ ଏବଂ ଆମର ଜନ୍ମ ଜନ୍ମାନ୍ତରର ସମସ୍ତ ପାପର ଆସି ସମ୍ପୂର୍ଣ୍ଣ ଭାବରେ ଧୂଳିସାତ ହୋଇଯିବ ପ୍ରଭୁ। ତେଣୁ ଆପଣ ଆମ ଉପରେ ଦୟା କରନ୍ତୁ, ଦୟା କରନ୍ତୁ, ଦୟା କରନ୍ତୁ।
1: ବଡ଼ ଭାଇ ବର୍ତ୍ତମାନ ପହଣ୍ଡିରେ ଆସୁଛନ୍ତି, ବିଳମ୍ବ କରୁଥିଲେ ସିଂହଦ୍ୱାର ଗୁମୁଟ ଭିତରେ ଆସିବାକୁ, କାହିଁକି ନା କୋଉଠି ଯଦି କିଛି ଟିକିଏ ରହିଯାଇଥିବ ମନ ପଛରେ ଆସିଲେ ନା ନାହିଁ ମା ଦେବୀ ସୁଭଦ୍ରା ଅଲିଅଳି ଭଉଣୀ ଆଉ ତା ପଛକୁ ସାନ ଭାଇ, ତେଣୁକରି ଅପେକ୍ଷା କରିଥିଲେ ଆସିବାର ସଙ୍କେତ ଯେତେବେଳେ ପାଇଲେ ବର୍ତ୍ତମାନ ଆସି ପହଞ୍ଚି ଗଲେଣି ପହଣ୍ଡି ବିଜୟରେ। ଏପଟେ ଆମେ ଗୋଟେ ସୁନ୍ଦର ଦୃଶ୍ୟ ମଧ୍ୟ ଦେଖିପାରୁଛୁ ଯେ ଘଣ୍ଟୁଆ ମାନଙ୍କର ଘଣ୍ଟ ନାଦ ହରିବଲ ହୁଳହୁଳି ଆଲଟ ଚାମର ସହିତ ଦୟାଣା ମାଳି ସେବକ ମାନେ ମସ୍ତକରେ ଚାଙ୍ଗୁଡ଼ାରେ ସୁନ୍ଦର ଭାବରେ ନାନା ଫୁଲ ଧରି ପ୍ରଭୁଙ୍କର ଆସିବା ପଥକୁ ମଧ୍ୟ ଫୁଲ ପୁଷ୍ଟି କରୁଛନ୍ତି ବା ପୁଷ୍ପ ପକାଉଛନ୍ତି। ଛେଚା କଚା ଖାଇ ପହଣ୍ଡି ବିଜେ କେତେରେ ଦୌଡ଼ି ବନ୍ଧା ନିଜେ ଦୁଃଖ ସହି ଆନନ୍ଦ ଦିଅନ୍ତି, ଇଏ କି ଆନନ୍ଦ କଥା ସତରେ ପ୍ରଭୁଙ୍କର ଇଏ ହେଉଛି ସେଇ ଆନନ୍ଦ ଯୋଉ ଆନନ୍ଦକୁ ଅନୁଭବ କରୁଛନ୍ତି ପ୍ରଭୁ। କାରଣ ଭକ୍ତମାନେ ଆଜି ଭିଜୁଛନ୍ତି, ଭିଜିବା ଭିଜେଇବା ଶୁଣିବା ଶୁଣାଇବା ଦେଖିବା ଦେଖେଇବା ନାଚିବା ନଚେଇବା ଏହାରି ଭିତରେ ଯୋଉ ଆନନ୍ଦ ଏହାରି ଭିତରେ ଯୋଉ ବିନୋଦ ତାହା ହେଉଛି ସେଇ ସାରା ଜଗତର ଠାକୁରଙ୍କର ପହଣ୍ଡିର ବେଳରେ ସାରା ଜଗତର ସକଳ ରହସ୍ୟ ତୁମରେ କୃଷ୍ଣା ଠୁଳ କେତେ ମୁନି ଋଷି ଦେଖି ସେ ନୟନ ଭାବେ ହୋଇଛନ୍ତି ବୋଳ। ସତରେ ପ୍ରଭୁ ଆପଣଙ୍କର ନୟନ ଆପଣଙ୍କର କରୁଣାର ବାରିଧାରା ଯାହା ଉପରେ ଟିକିଏ ପଡ଼ିଯାଏ ନା ତାର ସାରା ଜୀବନର ସବୁ ଦୁଃଖ ପାପ ତାପ ସବୁକିଛି ବିନିଷ୍ଟ ହେଇଯାଏ। ସେଇଥିପାଇଁ ତ ପ୍ରଭୁଙ୍କର ଏ ତୀର୍ଥ କ୍ଷେତ୍ର ଏ କମନୀୟ କ୍ଷେତ୍ର ଏଠି ଆଜି ପରମ ପାବନ କ୍ଷେତ୍ରରେ ପରିଣତ ହେଇଛି, ସତେ ଯେପରି ଅଭିଭୂତ ହେଉଛି ସତେ ଯେପରି ପ୍ରତୀୟମାନ ହେଉଛନ୍ତି ସକଳ ତୀର୍ଥ ଆଜି ଏଠାରେ ଜଳ ସ୍ଥଳ ଚାନ୍ତରିଖେ ମୁଖ୍ୟ ସ୍ତ୍ରୀ ପୁରୁଷୋତ୍ତମେ ଯୋଉ କୁହାଯାଇଛି ଶାସ୍ତ୍ରରେ ବାସ୍ତବରେ ତାହାର ନିଚ୍ଛକ ଉଦାହରଣ ନିଚ୍ଛକ ଦର୍ଶନ ଆମେ ଏଇଠାରେ ଅନୁଭବ କରୁଛେ। କାରଣ ଯୋଉ କ୍ଷେତ୍ରରେ ସ୍ୱୟଂ ପରମ ଭଗବାନ ବିଷ୍ଣୁ ବଳିଆର ଭୁଜ ମା ଦେବୀ ସୁଭଦ୍ରାଙ୍କର ପଦପଦନ ଭାବରେ ପବିତ୍ର ହେଇଯାଉଛି, କେତେ ପବିତ୍ର ପୁଣ୍ୟ କ୍ଷେତ୍ର ଯାହାକୁ କି ବର୍ଣ୍ଣନା କରାଯାଉଛି ଦେଖ ନିତ୍ୟ ନୀଳାଚଳ ସକଳ ତୀର୍ଥଙ୍କର ଆଳ ଗୋପ ମଥୁରା ବୃନ୍ଦାବନ ଦ୍ୱାରିକା ଆଦି ଯେତେ ସ୍ଥାନ ସକଳ ଏହି ସ୍ଥାନ ପାଇ ଆବର କାଶୀ ମଧ୍ୟ ଦେଇ ଆଜି ସକଳ ତୀର୍ଥ ଦ୍ୱାରିକା ମଥୁରା କାଶୀ ଆଜି ସମେ ଯେମିତି ସବୁ ତୀର୍ଥ ଏଠାରେ ସମାଗମ ହେଇ ଉଠିଛନ୍ତି। ଆଉ ଆମେ ଦେଖୁଛୁ ଶ୍ରୋତାବନ୍ଧୁ ସିଂହଦ୍ୱାରର ସେ ଅରୁଣ ସ୍ତମ୍ଭ ପାଖରେ ଜଗତ ଜନନୀ ମା ଭବସାଗର ତରଣୀ ସଂସାରର ଦୁଃଖ ହେଲେଣି ମା ଦେବୀ ସୁଭଦ୍ରା ତତେ ସିଂହଦ୍ୱାରର ଉହାଣ ଭିତରୁ ଚାଲି ଆସୁଛନ୍ତି। ଆଉ ବଳିଆର ଭୁଜ ବଡ ଭାଇ ବଳଭଦ୍ର ଯିଏକି ବର୍ତ୍ତମାନ ନନ୍ଦିଘୋଷ ରଥର ନିକଟତର ହେଲେଣି ଅଗ୍ରସର ହେଉଛନ୍ତି ଦଇତାପତି ସେବକ ମାନଙ୍କ ଦ୍ୱାରା ଦଇତାପତି ଯେ ଡର ଧରିଛନ୍ତି ହୋଇଛନ୍ତି ଏକ ମେଳ କେହି ବୋଲୁଛନ୍ତି ମଣିମା ମଣିମା କେହି ବୋଲେ ଚାଲ ଚାଲ ଚାଲ ପ୍ରଭୁ ଚାଲ ଆଉ ଅପେକ୍ଷା ନାହିଁ ଅପେକ୍ଷା କରିଥିଲୁ ପ୍ରଭୁ ଆପଣଙ୍କର ଆସିବାର ସେଇ ପଥକୁ ଦର୍ଶନ କରିବା ପାଇଁ ଆପଣ ଆସି ଯାଇଛନ୍ତି ମସ୍ତକରେ ରାଘବ ଦାସ ପ୍ରଦତ୍ତ ତାହିଆ ଯୋଉ ତାହିଆ ଅତି ସୁନ୍ଦର ଭାବରେ ପୁଷ୍ପରେ ସୁଶୋଭିତ ହୋଇଛନ୍ତି ଯୋଉ ତାହିଆ କେଳେ ଭାଗ୍ୟ ତା ଦେହରେ ଲାଗିଛନ୍ତି ରଙ୍ଗଣୀ ମାଳ ସୋଲ ଏବଂ ରଙ୍ଗଣୀ ମାଳ ସହିତ ତୁଳସୀ ଏବଂ ନାନା ସୁଶୋଭିତ ସୁଗନ୍ଧିତ ପୁଷ୍ପ ସହିତ ମସ୍ତକରେ ରହିଛନ୍ତି ଧୂବ ଯୋଉ ଧୂବ ପ୍ରତୀୟମାନ କରେ ଜଗତକୁ ଭଗବାନ ନିଜେ କହୁଛନ୍ତି ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଏବଂ ଏ ସଂସାରରେ ଅହଂକାରକୁ ବସିଭୂତ କରି

ନିଜର ସମସ୍ତ କର୍ମକୁ ମତେ ସମର୍ପଣ କରି ସତ୍ପଥରେ ଆଗେଇ ଚାଲ। ମୁଁ ହଉଛି ସେଇ ବଳିଆ ରହୁଜ, ଉଠ ଚଷା ଭାଇ ଉଠରେ, ମୁକୁରା ବୋଲାଏ ଜଗତ ଠାକୁର ଆଉ କର ନାଇଁ ମଠରେ। ମୁଁ ହଉଛି ଜଗତର ଠାକୁର, ମୁଁ ହଉଛି ରାଜା, ମୋ ବଡ ଭାଇ ବଳିଆ ରହୁଜ। ଏ ଶ୍ରୀମନ୍ଦିରର ସବୁ କଥା ସିନା ଜଗନ୍ନାଥଙ୍କ ପାଖରେ ଥାଏ। ମୁଁ ହଉଛି ବଡ ଭାଇ, ମୋର ନିର୍ଦ୍ଦେଶରେ ସବୁ ଚାଲେ। ସେଇ ନିର୍ଦ୍ଦେଶରେ ଦଇତାପତି ସେବକ ମାନେ, ଦଇତା ସେବକ ମାନେ କିଏ ପଛରୁ ଡୋର ଭିଡ଼ି ଧରିଛନ୍ତି, କିଏ ତାଙ୍କର ସ୍କନ୍ଦାରୂଢ଼ ହୋଇ ତାଙ୍କୁ ଟେକି ଦେଉଛନ୍ତି, ଆଉ କିଏ ତାଙ୍କୁ ପାଛଡ଼ି ନେଉଛନ୍ତି ବାହୁରେ ବେଲେଇ। ଆହା, ହିଆ ସହିତ ହିଆକୁ ମିଳନର ଯୋଉ ପର୍ବ, ଇଏ ହଉଛି ସେଇ ଭାବଭକ୍ତିର ପର୍ବ। ଏବଂ ମନ ଭିତରେ ଉତ୍ସାହ ଦେବା ପାଇଁ ସେବକ ମାନେ ମଧ୍ୟ ହରିବୋଲ ହୁଳହୁଳି ଦେବା ପାଇଁ ଉତ୍ସାହିତ କରୁଛନ୍ତି। ଆଲୋଟ ପଡୁଛି, ଚାମର ପଡୁଛି, ଘଣ୍ଟୁଆ ମାନଙ୍କର ଘଣ୍ଟ ଘଣ୍ଟ ନାଦ ମଧ୍ୟ ପଡୁଛି। ଏବଂ ବଡ ଭାଇ ବଳିଆର ଭୁଜ ଆଗକୁ ଆଗକୁ ଚାରମାଳ ଚଢିବା ପାଇଁ ଅଗ୍ରସର ହେଉଛନ୍ତି। ଜଗତେ ସରଳ ଭାରତ କୋମଳ, କଣ ମିଛକୁ କହିଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ। ଜଗତେ ସରଳ ଭାରତ କୋମଳ, ତା ମଧ୍ୟ କେଶର ପୂର୍ଣ୍ଣ ନୀଳାଚଳ, ନାହିଁ ଜାତି ଭେଦ ନାହିଁ ଧର୍ମ ଭେଦ, ସାମ୍ୟ ମୈତ୍ରୀ ବାଣୀ ଗାଏ ଯାର ବେଦ। ନ୍ୟୁଜ୍ ସାରା ଭୁବନର ଶ୍ରେଷ୍ଠତମ କ୍ଷେତ୍ର, ଏ ସମଗ୍ର ବିଶ୍ୱରେ ଏକମାତ୍ର କ୍ଷେତ୍ର, ପୁଣ୍ୟ ପବିତ୍ର ପୁରୁଷୋତ୍ତମ ଧାମ, କୈବଲ୍ୟର କ୍ଷେତ୍ର, ମୁକ୍ତିର କ୍ଷେତ୍ର। କାହିଁକି ନା ସ୍ୱୟଂ ପରମ ବ୍ରହ୍ମ ଭଗବାନ ବିଷ୍ଣୁ ଏହି କ୍ଷେତ୍ରରେ ଧରାବତରଣ ହୋଇ ଚତୁର୍ଥା ବିଗ୍ରହରେ ଦାରୁ ବ୍ରହ୍ମ ସ୍ୱରୂପରେ ସମରଣ ସଂସାରକୁ ଦାରୁଣ ଦୁଃଖରୁ ଦୂରୀଭୂତ କରି ସମଗ୍ର ସଂସାରର ମାନବକୁ ପରିତ୍ରାଣ କରିବା ପାଇଁ ଚତୁର୍ବର୍ଗ ଫଳ ପ୍ରଦାନ କରୁଛନ୍ତି। ଧର୍ମ, ଅର୍ଥ, କାମ, ମୋକ୍ଷ, ଆଉ ସେଇ କାମ ମୋକ୍ଷର ସେ ବାର୍ତ୍ତା ମଧ୍ୟ ବର୍ତ୍ତମାନ ଦେବୀ ସୁଭଦ୍ରା ଆସୁଛନ୍ତି।

ଆସୁଛନ୍ତି ବର୍ତ୍ତମାନ ମା ଜଗତ ଜନନୀ ଯେ ସଂସାର ତାରିଣୀ ମାତା ସୁଭଦ୍ରା ମଧ୍ୟ ସିଂହ ଦ୍ୱାର ଦେଇ ଆସୁଛନ୍ତି। ତାଙ୍କର ଛତି ହଳଦିଆ ଛତି ସହିତ ଲାଲ ରଙ୍ଗର ତାଙ୍କର ହଉଛନ୍ତି ଯୋଉ ରଙ୍ଗ ମାଙ୍କର ହଉଛି କଳା ଏବଂ ଲାଲ ହଉଛି ତାଙ୍କର ରଥାର ଆବରଣ। ଆଉ ଏପଟେ ମାଙ୍କର ଛତି ହଳଦୁମ ହିଁ ଯେ ଦେବୀ ସୁଭଦ୍ରା ତାହି ମାମ ପଦ୍ମ ପତ୍ରାଖି କାତ୍ୟାୟିନୀ ନମସ୍ତୁତେ ବଳଦେବସ୍ୟ ଭଗିନୀ ସୁଭଦ୍ରା ବରଦାମ ଶିବାମ ଯାହା ବ୍ରହ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। ସେ ହେଉଛନ୍ତି ସମଗ୍ର ସଂସାରର ଦୁଃଖକୁ ଯେ ଅଚିରେ ନଷ୍ଟ କରିଦିଅନ୍ତି, ଯେ ସମସ୍ତ ପ୍ରାଣୀମାନଙ୍କ ଭିତରେ ଜୀବନ ସଞ୍ଚାରଣର ଶକ୍ତି ମା ହେଉଛନ୍ତି। ଏ ଶକ୍ତି ଯୋଉ ଶକ୍ତି ବିନା ଜଗତରେ କେହି ସୃଷ୍ଟିରେ ପାଳନ ହୋଇପାରନ୍ତି ନାହିଁ। ମା ହିଁ ସମସ୍ତଙ୍କ ଭିତରେ ଥାନ୍ତି। ମାଙ୍କ ଆଶୀର୍ବାଦ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି। ପଞ୍ଚ ମହାଭୂତକୁ ଯଦି ଆମେ ବର୍ଣ୍ଣନା କରିବା, ଜଗନ୍ନାଥ ଅଗ୍ନିତତ୍ତ୍ୱ ହେଲେ, ବଳଭଦ୍ର ପୃଥିବୀ ତତ୍ତ୍ୱ ହେଲେ, ସୁଭଦ୍ରା ଯିଏ ହେଉଛନ୍ତି ବାୟୁ ତତ୍ତ୍ୱ, ଆଉ ସିଏ ହେଉଛନ୍ତି ସେଇ ପ୍ରାଣ ସଞ୍ଚାରିକ ଶକ୍ତି, ଆଉ ମାଧବ ଜଳ ସୁଦର୍ଶନ ତେଜ। ବଡ଼ ଭାଇ ବଳଭଦ୍ର ଆମେ ଦେଖିପାରୁଛୁ ଶ୍ରୋତାବନ୍ଧୁ ବର୍ତ୍ତମାନ ଚାରମାଳ ଉପରକୁ ଅତି ସନ୍ତର୍ପଣତା ସହିତ ଅତ୍ୟନ୍ତ ଯତ୍ନ ସହକାରେ ସେବକମାନେ ତାଙ୍କୁ ଚାରମାଳକୁ ଉପରକୁ ଉଠାଉଛନ୍ତି। କାଳେ କୌଣସି ପ୍ରକାରର ବାଧା ବିଘ୍ନ ନ ହବ, କୌଣସି ଅସୁବିଧା ନ ହବ, ମୋ ପ୍ରଭୁ ବିଜେ କରିବେ, ମୋ ପ୍ରଭୁ ରଥାରୂଢ଼ ହେବେ। ନୀଳାମ୍ବର ବଳିଆର ଭୁଜ ରଥାରୂଢ଼ ହେଉଛନ୍ତି, ଚାରମାଳକୁ ଯାଉଛନ୍ତି, ଚଢୁଛନ୍ତି। ଦୈତା ସେବକ ମାନେ ପଛପଟେ ଡୋରକୁ ଟାଣି ଧରିଛନ୍ତି, ଆଗପଟେ ସେବକ ମାନେ ଟାଣି ଧରିଛନ୍ତି। ପ୍ରତିହାରୀ ସେବକ ଯୋଡି ବେତକୁ ଧରି ତାହା ସଂକେତ ଦଉଛନ୍ତି ଏବଂ ସମସ୍ତଙ୍କୁ ଆହ୍ୱାନ ଦଉଛନ୍ତି, ଭକ୍ତମାନଙ୍କୁ ଆହ୍ୱାନ ଦଉଛନ୍ତି। ପୁଷ୍ପ ବୃଷ୍ଟି ଚାଲିଛି ମଧ୍ୟ ସୁନ୍ଦର ଭାବରେ ପ୍ରଭୁଙ୍କର ପଥକୁ କୁସୁମିତ କରାଯାଉଛି। ମଣିଷର ଜୀବନ ସେଇଭଳି ଭାବରେ କୁସୁମିତ ହେଉଥାଉ, ଆଉ ଘଣ୍ଟୁଆର ତାଳେ ତାଳେ ନାଦରେ ସୁନ୍ଦର ଭାବରେ ବଡ ଭାଇ ବଳ ଦେଖନ୍ତୁ ଆମେ ଏକ ତାଳି ସହିତ ତ୍ରିତାଳିର ଯୋଉ ସଂଯୋଗରେ କିପରି ଭାବରେ ପହଣ୍ଡି କାର୍ଯ୍ୟକ୍ରମ ଚାଲିଛି। ଆଉ ଏପଟେ ମା ସୁଭଦ୍ରା ସୁଭଦ୍ରାଙ୍କର କଥା ଆମର ପ୍ରଭୁଙ୍କର ଯୋଉ ଆମର ବର୍ଣ୍ଣନା ରହିଛି ଅତି ସୁନ୍ଦର ଭାବରେ ମୁଁ ବର୍ତ୍ତମାନ ନରେଶ ଦାସ ମହୋଦୟଙ୍କୁ ନିବେଦନ କରୁଛି ପ୍ରଭୁଙ୍କର ଗାଥାକୁ ବର୍ଣ୍ଣନା କରିବା ପାଇଁ।

0: ଆମେ ବର୍ତ୍ତମାନ ଦେଖିପାରୁଛୁ ଯେ ଶ୍ରୀ ବଳଭଦ୍ର ଭଗବାନ ଅତ୍ୟନ୍ତ ଯେମିତି ବଳ ସେମିତି ଭଦ୍ର କେଡ଼େ ନମ୍ର ଭାବରେ ବର୍ତ୍ତମାନ ଚାର ମାଳ ଉପର ଦେଇ କାଳଧ୍ୱଜ ରଥକୁ ବିଜେ କରୁଛନ୍ତି। ଅପୂର୍ବ ଏ ଦୃଶ୍ୟ, ଆଲୋଟ ପଡ଼ୁଛି, ଚାମର ପଡ଼ୁଛି ଏବଂ ବାଜା ମଧ୍ୟ ବାଜୁଛି। ବୈଜୟନ୍ତ୍ରୀ ସେ ବାଜା ବଜାଉଛନ୍ତି, ଘଣ୍ଟୁଆ ଘଣ୍ଟ ବଜାଉଛନ୍ତି, ଅତି ସୁନ୍ଦର ଭାବରେ ବର୍ତ୍ତମାନ ବିଜେ କରୁଛନ୍ତି। ଅଖିଳ ବ୍ରହ୍ମାଣ୍ଡ ନାଥ ପରମ କାରୁଣିକ ଶ୍ରୀ ଶ୍ରୀ ବଳଭଦ୍ର ଭଗବାନ ରଥାରୂଢ଼ ହେଉଛନ୍ତି, ଚାର ମାଳ ଉପରେ ପ୍ରଭୁ ବିଜେ କରୁଛନ୍ତି ଏବଂ ଉର୍ଦ୍ଧ୍ୱମୁଖ ହୋଇଯାଇଛନ୍ତି। କାରଣ ଆଗରେ ଲାଗିଛି ପାଟ ଡୋରି, ପଛରେ ଲାଗିଛି ପାଟ ଡୋରି ଏବଂ ଆମେ ଦେଖୁଛୁ ବର୍ତ୍ତମାନ ଆଉ ସେ ଦୃଶ୍ୟ ନାହିଁ। ଆମେ ଦେଖୁଥିଲୁ ଯେ ବର୍ତ୍ତମାନ ଗୁମୁଟର ପାଖରେ, ଅରୁଣ ସ୍ତମ୍ଭ ପାଖରେ ମା ଥିଲେ, କିନ୍ତୁ ସେ ମଧ୍ୟ ବର୍ତ୍ତମାନ ପଳେଇ ଆସିଲେଣି।
1: ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
2: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
1: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
2: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
3: ଡାକଘର ମାଧ୍ୟମରେ କମର୍ସିଆଲ ଏକ୍ସପୋର୍ଟ ପାଇଁ ସ୍ୱତନ୍ତ୍ର ଭାବେ ବଛା ଯାଇଥିବା ଡାକଘର ହେଉଛି ଡାକଘର ରପ୍ତାନୀ କେନ୍ଦ୍ର ବା DNK। ବର୍ତ୍ତମାନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସମୁଦାୟ 35 ଡାକଘର ରପ୍ତାନୀ କେନ୍ଦ୍ର ଉପଲବ୍ଧ ଅଛି।
4: କଷ୍ଟମ ଡକ୍ୟୁମେଣ୍ଟେସନ କରିବା, ଆମଦାନୀ ରପ୍ତାନୀ କୋଡ ISC ଜେନେରେଟ୍ କରିବା ଏବଂ ରପ୍ତାନୀ ଡାକ ବିଲ୍ ପୂରଣ କରିବା, ସ୍ଥାନୀୟ ଉତ୍ପାଦକ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ MSMEକୁ ସହାୟତା, ଡେଡିକେଟେଡ୍ କାଉଣ୍ଟର୍ସ ଏବଂ ପ୍ରୋସେସିଂ ଏରିଆ, ଏସବୁକୁ ଠିକ୍ ଭାବରେ ନିୟନ୍ତ୍ରଣ କରିବା ପାଇଁ ଡାକଘର ରପ୍ତାନୀ କେନ୍ଦ୍ରକୁ ଆସନ୍ତୁ।
3: ସମସ୍ତ ଡାକଘର ରପ୍ତାନୀ କେନ୍ଦ୍ରରେ ପାର୍ସଲ ପ୍ୟାକିଂ ୟୁନିଟ୍ ଗୁଡ଼ିକର ପ୍ରୋଭିଜନ ଅଛି, ଯେଉଁଥିରେ ପ୍ୟାକେଜ ଫ୍ୟାସିଲିଟି ମଧ୍ୟ ଉପଲବ୍ଧ।
4: ଖାଲି ସେତିକି ନୁହେଁ, ଏକ୍ଜିଟିଂ ବଲ୍କ କଷ୍ଟମର୍ସଙ୍କ ପାଇଁ ପ୍ରୋଭିଜନ ଅନୁଯାୟୀ ଟିକସ ଫ୍ୟାସିଲିଟି ପ୍ରଦାନ କରାଯାଉଛି।
3: ଡାକଘରର ରପ୍ତାନୀ କେନ୍ଦ୍ର DNK ଏବେ ଆପଣଙ୍କ ସେବାରେ।
5: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
6: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
5: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
6: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
5: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
6: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
5: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ WCD.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
0: ମହାମଙ୍ଗଳ ସକାଳ ଦଇତାପତି ସଙ୍କୁଳ ଘେନି ପାଖରେ, କେଉଁମାନେ ଚରଣରେ କେଉଁ ଶ୍ରୀଭୁଜ ବଳରେ, କେଡୋର ଧରି ଆଗରେ ଅତିଶୟରେ ବିଜୟ କରାନ୍ତି ହଳିଙ୍କୁ, ଧୀରେ ଧୀରେ ନେଇ ଯାଆନ୍ତି ତାଳଧ୍ୱଜକୁ। ବର୍ତ୍ତମାନ ଆମେ ଦେଖିପାରୁଛୁ ଆଉ ମାତ୍ର ଯୋଉ ତାଳଧ୍ୱଜ ରଥର ସିଂହାସନରେ ମହାପ୍ରଭୁ ଶ୍ରୀ ବଳିଆର ଭୁଜ ବଡ଼ ଠାକୁର ବଳଭଦ୍ର ଭଗବାନ ବିଜେ କରିବେ, ସେଇ ଆଉ ଅଳ୍ପ ମାତ୍ର, ଆଉ ବିଚାରି ହାତେ ମାତ୍ର ରହିଛି। କିନ୍ତୁ

0: ପଟେ ଆମେ ଦେଖୁଛେ ଜଗତ ଜନନୀ କରୁଣାମୟୀ ଘଟ ଘଟ ବାସିନୀ ଉଦ୍ଭବ ସ୍ଥିତି ସଂହାର କାରିଣୀ ପରମ କଲ୍ୟାଣମୟୀ ପରାମ୍ବା ଜଗଦମ୍ବା ଜଗତ ଜନନୀ ମା ମା ମା ସୁଭଦ୍ରା ବର୍ତ୍ତମାନ ବିଜେ କରୁଛନ୍ତି ଏବଂ ସେ ଯୋଉ ତାଙ୍କର ପ୍ରିୟ ଦୈତା ସେବକମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ସେ ଧୀରେ ଧୀରେ ଧୀରେ ଧୀରେ ପହଣ୍ଡିରେ ଆଗେଇ ଆଗେଇ ଯାଉଛନ୍ତି। ଯେମିତି ବଳଭଦ୍ର ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପହଣ୍ଡି ହୁଏ ପାଉଣ୍ଡ ପରେ ପାଉଣ୍ଡ ପକାଇ ଆସନ୍ତି, ତାଙ୍କର ପହଣ୍ଡି ସେଭଳି ହୁଏ ନାହିଁ। ସେ ହେଉଛନ୍ତି ଜଗତର ମାତା, ସେ ହେଉଛନ୍ତି ଜଗତ ଜନନୀ କରୁଣାମୟୀ, ସମସ୍ତଙ୍କୁ କୃପା ଦୃଷ୍ଟିରେ ଦେଖି ଉଦ୍ଧାର କରିବା ମା ଥିଏ। ତେଣୁ ମାଆକୁ ଯେମିତି ଭାବରେ ସମ୍ମାନ ଦେବା କଥା, ତାଙ୍କର ସନ୍ତାନ ହିସାବରେ ଏଇ ସେବକମାନେ ତାଙ୍କୁ ସମ୍ମାନ ଦେଉଛନ୍ତି। ମା ଯେତେବେଳେ ଆସନ୍ତି ସେ କେତେବେଳେ ତଳକୁ ମୁହଁ କରି ଆସିବେ ନାହିଁ, କିମ୍ବା ପାଦରେ ଚାଲି ଚାଲି ଆସିବେ ନାହିଁ, ଏ ତିନିଟା ଜିନିଷ ତାଙ୍କ ପାଖରେ ଆମେ ଦେଖିବା ନାହିଁ। ମା ଯେତେବେଳେ ଆସନ୍ତି ଦର୍ପ ଦଳନ ରଥକୁ, ସମସ୍ତଙ୍କ ଦର୍ପକୁ ଦଳନ କରୁଥିବାରୁ ସେ ରଥର ନାମ ହେଇଛି ଦର୍ପ ଦଳନ। ତେଣୁ ଆଜି ସମସ୍ତଙ୍କ ଦର୍ପକୁ ଦଳନ କରିବା ମା ମଧ୍ୟ ସେ। ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ। ମା ସମସ୍ତ ଶକ୍ତିର ଆଧାର ସେ, ତେଣୁ ସେ ହେଉଛନ୍ତି ଜଗତର ଶକ୍ତି। ତେଣୁ ଯାହା ଯୋଉ ଯାଉ ଶକ୍ତି ବିନା ମଣିଷ ଗୋଟିଏ ପାଦ ମଧ୍ୟ ଆଗକୁ ଅଗ୍ରସର ହେଇପାରିବ ନାହିଁ। ସେହି ପରମ ଶକ୍ତିମୟୀ ଜଗତ ଜନନୀ ସର୍ବାଗହାରିଣୀ ଜଗତ ଜନନୀ ମା ସୁଭଦ୍ରିକା ସେ ବର୍ତ୍ତମାନ ଯାଉଛନ୍ତି ଦର୍ପ ଦଳନ ରଥକୁ। ବର୍ତ୍ତମାନ ସେ ଟିକେ ବିଶ୍ରାମ ନେଇଯାଇଛନ୍ତି, ଏତେ ବାଟ ପରିଶ୍ରମ କରି ଆସିଲେଣି। ଆଗରେ ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଗୋଟିଏ ହରିଦ୍ରା ବର୍ଣ୍ଣର ଗୋଟିଏ ଛତ୍ରଟିଏ ସେ ମଧ୍ୟ ତାଙ୍କ ଆଗରେ ବିରାଜମାନ କରୁଛନ୍ତି। ଏବଂ ଦେବୀ ବର୍ତ୍ତମାନ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି। ଆଉ ଅଳ୍ପ ସମୟ ପରେ ଅପେକ୍ଷା ରହିଛି। ବର୍ତ୍ତମାନ ଆମେ ଦେଖୁଛୁ ବଳଭଦ୍ର ଭଗବାନ ସେ କାଳଧ୍ୱଜ ରଥରେ ବିଜେ କରିସାରିଲେଣି ଏବଂ ତାଙ୍କରି ଶ୍ରୀମସ୍ତକରେ ଲାଗିଥିଲା ଯୋଉ ଟାହିଆ, ସେ ଟାହିଆ ମଧ୍ୟ କଢ଼ା ହେଇଗଲେଣି ଏବଂ ଧୀରେ ଧୀରେ ବିଜେ କରୁଛନ୍ତି। ଟାହିଆକୁ ଟାହିଆର କିଛି କିଛି ଅଂଶକୁ ନେବା ପାଇଁ ଆଉ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ
1: ସେଇଥିପାଇଁ ତ ଯୋଉ ପ୍ରଭୁଙ୍କର ଯୋଉ ଲାଗିଛି ଲୀଳା ଅତ୍ୟନ୍ତ ଆନନ୍ଦର ଭାବରେ ମା ଜଗତ ଜନନୀ ଦେବୀ ସୁଭଦ୍ରା ବର୍ତ୍ତମାନ ରଥାରୂଢ଼ ହେବେ। ତାଙ୍କର ସେଇ ସୁଭଦ୍ରା ମାତା ଯିଏ ସଂସାରକୁ ଧାରଣ କରିଛନ୍ତି ଯୋଉ ମା ଜଗତ ଜନନୀ ଦେବୀ ସୁଭଦ୍ରା, ତେବେ ଆମେ ମହାପ୍ରଭୁଙ୍କର ଯେମିତି କୈବଲ୍ୟ ପ୍ରସାଦ ପାଇବାକୁ ବ୍ୟାକୁଳ, ଠିକ ସେହିପରି ପ୍ରଭୁଙ୍କର ବାଣୀ ସେବା ମଧ୍ୟ କରିବା ପାଇଁ ମନ ଭିତରେ ଯୋଉ ବ୍ୟାକୁଳତା, ଆମେ ସେଇ ନେଇଯିବା। ଆମେ ବର୍ତ୍ତମାନ ଆମର ତୃତୀୟ କେନ୍ଦ୍ର ଶ୍ରୀମନ୍ଦିର ପ୍ରଶାସନରେ ଅପେକ୍ଷା କରିଥିବା ଡକ୍ଟର ହରିହର କାନୁଙ୍କୁ ମହୋଦୟ ନିକଟକୁ।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତି ସୁନ୍ଦର ଭାବରେ କଲ୍ୟାଣୀ କହୁଥିଲେ ଯେ ବର୍ତ୍ତମାନ ଯୋଉ ବଡ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥକୁ କିଭଳି ଭାବରେ ଯାଉଥିଲେ ଏବଂ ଧୀର ମନ୍ତ୍ର ଗତିରେ ଧୀର ସ୍ଥିର ଭାବରେ କାଦମ୍ବରୀ ପ୍ରମତ୍ତ ବଡ ଠାକୁର ବଳଭଦ୍ର ବର୍ତ୍ତମାନ ତାଳଧ୍ୱଜ ରଥରେ ବିରାଜମାନ କଲେଣି। ପାଗ ଅନୁକୂଳ ହେଉଛି, ଆଗ ଭଳି ସେମିତି ବର୍ଷା ନାହିଁ, ଟୋପେ ଟୋପେ ବର୍ଷା ପକଉଛି। ଛତା ଧରି ଶ୍ରଦ୍ଧାଳୁ ଭକ୍ତମାନେ ଅପେକ୍ଷା କରିଛନ୍ତି କେତେବେଳେ ଆସିବେ ଆମର ଜଗତନାଥ ବ୍ରହ୍ମାଣ୍ଡ ଠାକୁର କାଳିଆ ସାନ୍ତ କେତେବେଳେ ଆସିବେ। କାରଣ ଏ କ୍ଷେତ୍ର ହେଉଛି ପାପ ଛଡ଼ା କ୍ଷେତ୍ର, ଏଠିକି ଯିଏ ଆସେ ତାର ପାପ ଛଡ଼ା ହେଇଯାଏ, ପାପ ଛାଡ଼ିଯାଏ। ସେଇଥିପାଇଁ ଏ କ୍ଷେତ୍ରର ନାଁ ହେଉଛି ପରମ ପାବନ ଶ୍ରୀକ୍ଷେତ୍ର ଏବଂ ପୁରୁଷୋତ୍ତମ କ୍ଷେତ୍ର, ନୀଳାଚଳ କ୍ଷେତ୍ର, ଶଙ୍ଖ କ୍ଷେତ୍ର, ଜଗନ୍ନାଥ କ୍ଷେତ୍ର, ଯମନିକ କ୍ଷେତ୍ର, ମର୍ତ୍ତ୍ୟ ବୈକୁଣ୍ଠ କ୍ଷେତ୍ର, ନୀଳଗିରି କ୍ଷେତ୍ର, ଉଡ୍ଡିଆନ କ୍ଷେତ୍ର, ପୁରୀ କ୍ଷେତ୍ର, ଦଶାବତାର କ୍ଷେତ୍ର, ଭୌମ କ୍ଷେତ୍ର, ଏମିତି କେତେ କ'ଣ महाप्रभु।

ଭୁଙ୍ଗରାଇ କ୍ଷେତ୍ରକୁ ନାମିତ କରାଯାଇଛି। କିନ୍ତୁ ଶ୍ରୀକ୍ଷେତ୍ର ହେଉଛି ଲକ୍ଷ୍ମୀଙ୍କର କ୍ଷେତ୍ର, ଶ୍ରୀମନ୍ଦିର ହେଉଛି ଲକ୍ଷ୍ମୀଙ୍କର ମନ୍ଦିର। ସେଇ ଲକ୍ଷ୍ମୀ ଯିଏକି ଜଗନ୍ନାଥଙ୍କ ଉପରେ ଯୋଉ ବଡ ଭାଇ ବଡ ଠାକୁର ବଳଭଦ୍ରଙ୍କର ଯୋଉ ପ୍ରଭାବ ରହିଲା, ଛାଡିକିରି ଯୋଉ ଗଲେ ଲକ୍ଷ୍ମୀ ଚଢା ହେଇଗଲେ, ଖାଇବାକୁ ପାଇଲେ ନାହିଁ, ଇଏ ଗୋଟେ ପ୍ରତୀକାତ୍ମକ ଭାବରେ ଦେଖେଇ ଦିଆଯାଇଛି। କାରଣ ଯିଏ ଲକ୍ଷ୍ମୀଙ୍କୁ ଛାଡେ, ଏବଂ ବର୍ତ୍ତମାନ ଜଗଜନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ ବର୍ତ୍ତମାନ ଯାଉଛନ୍ତି ଦର୍ପଦଳନ ଦେବଦଳନ ରଥକୁ, ତାଙ୍କୁ ତ ଦୈତାପତି ମାନେ କାନ୍ଧରେ ନେଇକରି ଆସୁଛନ୍ତି। ମାଙ୍କୁ କେତେ ସମ୍ମାନ, ଯୋଉ ଜାତି ମାକୁ ସମ୍ମାନ ଦେଇ ଜାଣେ, ମାକୁ ଯିଏ ମୁଣ୍ଡରେ ବସାଏ, ସେ ପରିବାରର କୌଣସି କ୍ଷତି ହୁଏ ନାହିଁ, ସେ ପରିବାର ମା ବାପାଙ୍କର କୃପା ଆଶୀର୍ବାଦ ଲାଭ କରେ। ଇଏ ହେଉଛି ଜ୍ଞାନ, ଇଏ ହେଉଛି ବିଚାର। ଜଗନ୍ନାଥ ସଂସ୍କୃତି ଆମକୁ ବସୁଧୈବ କୁଟୁମ୍ବକମ୍ ଭାବଧାରାରେ ଉଦ୍ବୁଦ୍ଧ କରିଛି। ସେଇଥିପାଇଁ ସମଗ୍ର ବିଶ୍ୱବାସୀ ଆଜି ମହାପ୍ରଭୁଙ୍କର ଏଇ ଯାତ୍ରା ଦେଖିବା ପାଇଁ ଆଗ୍ରହ ହେଇଛନ୍ତି, ଆଗ୍ରହୀ ହେଇଛନ୍ତି। କାହିଁ କେତେ ଦୂରରୁ ଧାଇଁ ଆସୁଛି ଭକ୍ତଟିଏ, ଇଏ ହେଉଛି ମାନବବାଦର ଦେବତା, ମଣିଷ ଭଳିଆ ଆଚରଣ ଉଚ୍ଚାରଣ ଆମେ ଦେଖିପାରୁଛୁ। ଆମର ବାପ ମଣ୍ଟରେ ଯୋଉ ଗ୍ରାଣ୍ଡ ହୋଟେଲ ଅଛି, ରାଜନର ଅଛି, ସେଠି ଯୋଉଭଳି ଭାବରେ ଧୀରେ ଧୀରେ ଭିଡ଼ ଲାଗିବାରେ ଲାଗିଛି, ଭିଡ଼ ଚାଲିଛି, କାରଣ ଉପରେ ଆକାଶରେ ମେଘ ଥିଲେ ମଧ୍ୟ, ଟୋପେ ଟୋପେ ମେଘ ଥିଲେ ମଧ୍ୟ, ପଡୁଥିଲେ ମଧ୍ୟ, ତାକୁ ଭୃକ୍ଷେପ ନ କରିକିରି କିଭଳି ଭାବରେ ଆଗ୍ରହ ପ୍ରକାଶ କରି ଆସୁଛନ୍ତି। ଆ ପରେ ଆସିବେ ଜଗତର ନାଥ, ବ୍ରହ୍ମାଣ୍ଡ ନାଥ, ବ୍ରହ୍ମାଣ୍ଡ ନାୟକ, ଏବଂ ଗହଳ ଲଗେଇକିରି ଏପଟକୁ ସେପଟକୁ ଚାହିଁକିରି ଭକ୍ତଟିଏ ଯଦି କୋଉଠି ରହିଯାଇଥିବ, ତା ପାଇଁ ମଧ୍ୟ ସେ ଅଟକି ଯାଆନ୍ତି, ରହିଯାଆନ୍ତି। କାରଣ ସେ ପରା ଭାବର ଠାକୁର, ଅନୁଭବର ଠାକୁର, ବିଶ୍ୱାସର ଠାକୁର, ଶ୍ରଦ୍ଧାର ଠାକୁର। ତେଣୁ ତାଙ୍କ ପ୍ରତି ଯିଏ ଏଇ ଭାବନା ରଖେ, ଏଇ ବିଚାର ରଖେ, ସେ ନିଶ୍ଚିତ ଭାବରେ ଜ୍ଞାନ ପାଇପାରିବ। ସେଇଥିପାଇଁ ମହାପ୍ରଭୁ ଜଗତନାଥ, ଜଗନ୍ନାଥ ଯେ କଳିଯୁଗର ଏକମାତ୍ର କଥା କୁହା ଠାକୁର, ଜୀବନ୍ତ ଠାକୁର, ତାଙ୍କ ଶରୀରରେ ତାଙ୍କ ବିଗ୍ରହ ଭିତରେ ଯେତେବେଳେ ବ୍ରହ୍ମ ସଂସ୍ଥାପନ ହେଇଯାଏ, ସେ ଜୀବନ୍ତ ଦେବତାରେ ପରିଣତ ହୁଅନ୍ତି। ସେଇଥିପାଇଁ ତାଙ୍କୁ ଆମେ କହୁ ଭଗବାନ ଜଗନ୍ନାଥ, ଭଗବାନ ବଡ ଠାକୁର ବଳଭଦ୍ର, ଜଗଜନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ। କାହିଁକି ଭଗବାନଙ୍କର ଛଅଟି ଭଲ ଗୁଣ ଥାଏ, ଶୌର୍ଯ୍ୟ, ବୀର୍ଯ୍ୟ, ପରାକ୍ରମ, ସାଧୁତା, ସଚ୍ଚୋଟତା। ଏ ଗୁଣ ବ୍ୟତୀତ କଳିଯୁଗର ଯୋଉ ମଣିଷମାନେ ଅଛନ୍ତି, କଳିଯୁଗରେ ଜନ୍ମ ହୋଇଥିବା ମଣିଷମାନଙ୍କ ଭିତରେ ଛଅଟି ଗୁଣ ରହିବା ଦରକାର। ସେ ଛଅଟି ଗୁଣ କ'ଣ? ଛଅଟି ଗୁଣ, ଖରାପ ଗୁଣ ଯଦି ମଣିଷ ପରିହାର କରିଦେବ, ତାହେଲେ ତାର ଦୁଃଖ ଦୂର ହୋଇଯିବ, ନଚେତ ସେ ଦୁଃଖୀ ହେବ। ଏକ ରହୁଛି ଈର୍ଷା, ଯୋଉ ଈର୍ଷା ହିଂସା ବା ପରସ୍ତ୍ରୀ କାତରତା ବୋଲି ଆମେ କହୁଛେ, ଈର୍ଷା ଥିଲେ ମଣିଷ ଦୁଃଖ ପାଇବ, ଅନ୍ୟ ପ୍ରତି ଘୃଣା ରଖିଲେ ମଣିଷ ଦୁଃଖ ପାଇବ, ଏବଂ ଯେକୌଣସି କଥାରେ ନିଜର ଅସନ୍ତୁଷ୍ଟ ଭାବ ପ୍ରକାଶ କଲେ ସେ ମଧ୍ୟ ଦୁଃଖ ପାଇବ। ତିନି ଚାରି ରହୁଛି କ୍ରୋଧ, ଯିଏ ସବୁବେଳେ କ୍ରୋଧୀ ହୁଏ, ଅନ୍ୟର କଥା ଅନ୍ୟର କାମକୁ ଗ୍ରହଣ ସହଜରେ ଗ୍ରହଣ କରିପାରେ ନାହିଁ, ସବୁଥିରେ ନିଜର କ୍ରୋଧ ପ୍ରକାଶ କରେ, ସେମାନେ ମଧ୍ୟ ଦୁଃଖୀ ହୁଅନ୍ତି। ଆଉ ଗୋଟେ କ'ଣ ନା ସନ୍ଦେହ, ସନ୍ଦେହ ଅର୍ଥାତ୍ ମଣିଷ ଭିତରେ ଯୋଉ ସନ୍ଦେହ ରହୁଛି, ସ୍ୱାମୀ ସ୍ତ୍ରୀ ଭିତରେ ସନ୍ଦେହ, ବାପ ପୁଅ ଭିତରେ ସନ୍ଦେହ, ଭାଇ ଭଉଣୀ ଭିତରେ ସନ୍ଦେହ, ଯଦି ସନ୍ଦେହର ବାତାବରଣ ଗୋଟେ ପରିବାର ଭିତରେ ସୃଷ୍ଟି ହେଇଯାଏ, ସେ ପରିବାରଟି ଦୁଃଖୀ ହୁଏ। ତେଣୁ ମହାପ୍ରଭୁ ଶେଷୋକ୍ତ କଥାଟି କହୁଛନ୍ତି, ଛଅ ନମ୍ବର କଥାଟି କହୁଛନ୍ତି, ପର ଭାଗ୍ୟ ଜୀବୀ, ଅନ୍ୟ ଭାଗ୍ୟ ଉପରେ ନିର୍ଭର କରି ଯିଏ ବଞ୍ଚେ, ସେ କେବେ ଜୀବନରେ ସୁଖୀ ହେଇପାରେ ନା, ସେ ଦୁଃଖର ପାହାଡ଼ ଭିତରେ, ଦୁଃଖର ଭାବନା ଭିତରେ ନିଜର ଜୀବନ ଜର୍ଜରିତ ହୋଇଯାଏ। ଏଇ ଜ୍ଞାନ ଆମକୁ ଦବା ପାଇଁ କଳିଯୁଗର ଠାକୁର ଚତୁର୍ଦ୍ଧା ବିଗ୍ରହ ତିନି ରଥକୁ ଧାଇଁ ଆସୁଛନ୍ତି। ଦର୍ଶନ ଦେବା ସଙ୍ଗେ ସଙ୍ଗେ ଆମର ବିଚାରଧାରାକୁ, ଆମର ଚିନ୍ତାଧାରାକୁ, ଆମର ଚେତନାକୁ ଶୁଦ୍ଧ ପୁତ ପବିତ୍ର କରିବା ପାଇଁ ମହାପ୍ରଭୁଙ୍କର ଏହି ଯାତ୍ରା, ପତିତ ପାବନ ଯାତ୍ରା। ଯୋଉ ମୁକ୍ତିକାମୀ ପାପୀ ପତିତ ମାନଙ୍କ କଥା ଆଲୋଚନା କରୁଥିଲେ, ସେ ମୁକ୍ତିକାମୀ ପତିତ କ'ଣ ନା ପ୍ରତ୍ୟେକ ମଣିଷ ଚାହେଁ ମୁଁ ଆଉ ପୁନର୍ଜନ୍ମ ନେବି ନାହିଁ। ତେଣୁ ପୁନର୍ଜନ୍ମରୁ ମୁକ୍ତି ପାଇବା ପାଇଁ, ମୋକ୍ଷ ପାଇବା ପାଇଁ ସମସ୍ତେ ଧାଇଁ ଆସୁଛନ୍ତି ଏହି ଶ୍ରୀକ୍ଷେତ୍ରକୁ। ଏହି ଶ୍ରୀକ୍ଷେତ୍ରର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ
मु बंधु प्रताप त्रिपाठी।

0: ଥେ ବଡ ଠାକୁର ବଳଭଦ୍ର ମହାପ୍ରଭୁ ତାଳଧ୍ୱଜ ରଥରେ ଉପବେଶନ କରିବା ପରେ ପରେ ମାଙ୍କର ସେହି ଦିବ୍ୟ ଦର୍ପଦଳନ ରଥ ପରିପୂର୍ଣ୍ଣ ହୋଇଛି। ଆଗରୁ ଥିଲେ ଚକ୍ରାୟୁଧ ସୁଦର୍ଶନ ଚକ୍ରରାଜ ସୁଦର୍ଶନ ଏବଂ ମାଙ୍କର ଉପବେଶନ ପରେ ବର୍ତ୍ତମାନ ସେହି ସିଂହଦ୍ୱାର ଦେଇ ଟାହିଆ ମଣ୍ଡଣି କରି ମହାପ୍ରଭୁ ବଡ଼ ଠାକୁର ବଳିଆର ଭୁଜ ଆସୁଛନ୍ତି।
1: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲଠାରୁ କୁମ୍ଭାରର ମାଟିହାଣ୍ଡି ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ। ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ। ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି। ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
2: ପବିତ୍ର ଘୋଷଯାତ୍ରା ଅବସରରେ ନାଲ୍କୋ ପକ୍ଷରୁ ସଭିଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ଆସନ୍ତୁ ଏହି ପବିତ୍ର ଅବସରରେ ପରିବେଶକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକ୍ ମୁକ୍ତ ରଖିବା, ଟ୍ରାଫିକ୍ ନିୟମାବଳୀ ମାନିବା ତଥା ଶିଶୁ, ମହିଳା ଓ ବୟୋଜ୍ୟେଷ୍ଠଙ୍କ ସୁରକ୍ଷା ପ୍ରତି ସଚେତନ ରହି ଏହି ବିଶ୍ୱ ପ୍ରସିଦ୍ଧ ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସଫଳ କରିବା।
3: ଜୟ ଜଗନ୍ନାଥ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10 ବିଶିଷ୍ଟ ଚିକିତ୍ସା ଶିବିର, ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ଇସିଜି, ଜରୁରୀକାଳୀନ ଔଷଧ ଓ 24 ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ଆଇସିୟୁ, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
0: ଆକାଶରେ କଳା ମେଘ ପୁଣି ଘୋଟି ଆସୁଛି, ଆଉ ତଳେ ସେଇ କଳା ଠାକୁର ଷୋଡ଼ଶ କଳା ପରିପୂର୍ଣ୍ଣ ଜଗନ୍ନାଥ ମହାପ୍ରଭୁ ବର୍ତ୍ତମାନ ପହଣ୍ଡିରେ ପହୁଣ୍ଡ ପହୁଣ୍ଡ ଡେଇଁ ଡେଇଁ ଭକ୍ତ ବିନୋଦ ଅର୍ଥରେ ଆସୁଛନ୍ତି ନନ୍ଦିଘୋଷ ଆଡ଼କୁ। ଜାଣିଛନ୍ତି ଆପଣମାନେ ଶ୍ରୋତାବନ୍ଧୁ, ସିଂହଦ୍ୱାର ଦେଇ ଆସୁଛନ୍ତି ମହାପ୍ରଭୁ। ସେ ଯେଉଁ ଦୃଶ୍ୟ, ସିଏ ହେଉଛି ପୂର୍ବଦ୍ୱାର ଏବଂ ସିଂହ ଏଭଳି ଏକ ପ୍ରତୀକ ଯାହାକୁ ନାଭି ସେକୋନ ସଂସ୍କାର ସିଂହସ୍ୟ କ୍ରିୟତେ ବନେ ବିକ୍ରମାର୍ଜିତ ସତ୍ତ୍ୱସ୍ୟ ସ୍ୱୟମେବ ମୃଗେନ୍ଦ୍ରତା। ସିଂହ କେତେବେଳେ କାହା ମାଧ୍ୟମରେ ସିଂହତ୍ୱ ପ୍ରକାଶ କରେ ନାହିଁ, ନିଜେ ନିଜର ବଳକୁ, ପରାକ୍ରମକୁ ନିଜର ଆୟତ୍ତରେ, ନିଜର କର୍ମ ଦ୍ୱାରା ସେ ପ୍ରତିପାଦିତ କରନ୍ତି। ସେ ଆହ୍ୱାନ ଦେଉଛନ୍ତି, ସିଂହ ଦ୍ୱାରା ଆମକୁ ଶିଖେଇ ଦେଉଛନ୍ତି, ହେ ମଣିଷ ମାନେ ନିଜ କର୍ମ ଦ୍ୱାରା ବଡ଼ ହୁଅ, ଅନ୍ୟକୁ ଈର୍ଷା କରି ବଡ଼ ହେବା ପାଇଁ ଚେଷ୍ଟା କର ନାହିଁ, ସ୍ୱୟମେବ ମୃଗେନ୍ଦ୍ରତା। ସେଇ ପବିତ୍ର ସିଂହଦ୍ୱାର ଦେଇ, ଧର୍ମଦ୍ୱାର ଦେଇ ଅରୁଣ ସ୍ତମ୍ଭ ଚକଡ଼ା ଆଡ଼କୁ ମାରି ଆସୁଛନ୍ତି ମୋ କଳା ଠାକୁର କଳା ବାମନ। ଆଉ ବଡ଼ କଥା ହେଉଛି, ରଥେତୁ ବାମନମ୍ ଦୃଷ୍ଟୁଆ।

ପୁନର୍ଜନ୍ମ ନ ବିଦ୍ୟତେ। ସେଇ ରଥ ଉପରେ ଯେତେବେଳେ କଳା ବାମନ ଆସି ଉପବେଶନ କରିବେ, ଧନ୍ୟ ହୋଇଯିବ ଜଗତ। ସେଇଥିପାଇଁ ତ ସେ ମାଧବଙ୍କୁ ଶ୍ରୀମନ୍ଦିରର ସେଇ ଅଣସର ପିଣ୍ଡି ନିକଟରେ ବସାଇ ସାକ୍ଷୀ ରୂପରେ ରଖି ସିଏ ପଳେଇ ଆସିଛନ୍ତି ବାହାରକୁ। ଆଉ ଭାଇ ଭଉଣୀ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି ପରେ ସର୍ବଶେଷରେ ମହାପ୍ରଭୁ ଲୀଳାମୟ ନୀଳାଦୃଶ ଆସୁଛନ୍ତି ଢଳି ଢଳି। ଧନ୍ୟ ସେ ରଘୁ ଅରକ୍ଷିତ, ଧନ୍ୟ ସେଇ ରାଘବ ଦାସ ମଠ, ଯେଉଁ ପରମ୍ପରା ଆଦି ସୁନ୍ଦର ଭାବରେ ଉଜ୍ଜୀବିତ। ସେ ଯେଉଁଦିନ ପୁରଚ୍ଛରଣ କରୁଥିଲେ ଏହି ସିଂହଦ୍ୱାରରେ ପ୍ରଚଣ୍ଡ ରୌଦ୍ର ପ୍ରଖର ତାପ ଏବଂ ମଧ୍ୟାହ୍ନ ସମୟରେ ମହାପ୍ରଭୁ ସହି ପାରିଲେଣି ଭକ୍ତର କଷ୍ଟକୁ। ତାଳପତ୍ର ଛତାଟିଏ ଆଣି ତାଙ୍କ ମୁଣ୍ଡ ଉପରେ ଦେଖାଇ ଦେଇଥିଲେ ଏବଂ କିଏ ଏଇ ଛୋଟ ବାଳକ ଯେତେବେଳେ ଧ୍ୟାନ ଭଗ୍ନ ହେଲା ରଘୁ ଅରକ୍ଷିତଙ୍କର, ସିଏ ଚାହାନ୍ତେ ଜାଣିପାରିଲେ ନାହିଁ। ରାତ୍ରରେ ଯେତେବେଳେ ଶୟନ କରିଛନ୍ତି ସ୍ୱପ୍ନରେ ମହାପ୍ରଭୁ ହସି ହସି କହୁଛନ୍ତି, ମୁଁ ପୁରା ତୁମ ପାଖରେ ରହିଥିଲି। ଆଉ ସେଇ ଋଣକୁ ସୁଝିବା ପାଇଁ ସେ ତାହିଆ ମଣ୍ଡଣି କରୁଛନ୍ତି। ଜଗତ ଯେପର୍ଯ୍ୟନ୍ତ ଥିବ, ମହାପ୍ରଭୁଙ୍କର ଲୀଳା ଯେପର୍ଯ୍ୟନ୍ତ ରହିଥିବ, ଶାଶ୍ୱତ ଲୀଳାରେ ସେଇ ରଘୁ ଅରକ୍ଷିତଙ୍କର ରାଘବ ଦାସ ମଠ ପ୍ରଦତ୍ତ ସେଇ ଯେଉଁ ଜରି ଜମ୍ବୁରା କଦମ୍ବ ପୁଷ୍ପ ସଦୃଶ ସୋଲରେ ତିଆରି ହୋଇଥିବା କଦମ୍ବ କଢ଼ି, ସେଇ ଯେଉଁ କାଠି ଗୁଡ଼ିକ ଏବଂ ଜଗନ୍ନାଥ ମହାପ୍ରଭୁଙ୍କର 37 ଗୋଟି କାଠି, ସେଇ 37 ଗୋଟି କାଠିରେ 37ଟି କଦମ୍ବ ପୁଷ୍ପ ରଙ୍ଗଣୀ ଜରି ଜମ୍ବୁରା ଚମ୍ପା ମାଳତୀ ମଲ୍ଲୀ ଆଉ ସବୁଠାରୁ ଉପରେ ରହିଛି ରହିଅଛି ଦୁର୍ବାଙ୍କୁର। ହେ ଶ୍ରୋତା ବନ୍ଧୁ, ସେ ଦୁର୍ବାଙ୍କୁର 108 ଦୁବର ଯେଉଁ ସମାହାର, ସିଏ ସୁନ୍ଦର ଭାବରେ ଢଳି ଢଳି ଆମକୁ ଅବଗତ କରାଉଛି ଯାହା ଆମେ ପୂର୍ବରୁ ଶୁଣୁଥିଲେ, ତରୋରିବ ସହିଷ୍ଣୁନା ତୃଣାଦପି ସୁନିଚେନ। ସେଇ କଥାକୁ ସେ ସୂଚାଇ ଦେଉଛି, ମୁଁ ସିନା ପାଦ ତଳର ଦୁବ ଥିଲି, ଆଜି ଶୁଦ୍ଧ ସ୍ୱାର ମୋତେ ସଂଗ୍ରହ କରି ଆଣି ଦୟନାମଳି ମାଳି ମୋତେ ଆଣି ଏଇ ଯେଉଁ ଟାହିଆ ଉପରେ, ଏଇ ଯେଉଁ ରାଘବ ଦାସ ମଠ ପ୍ରଦତ୍ତ ଏ ଟାହିଆ ଉପରେ ରହି ମୁଁ ଜଗତର ସର୍ବଶ୍ରେଷ୍ଠ ହୋଇଯାଇଛି। ବାସ୍ତବରେ ଯିଏ ସେବା କରେ ତାର ଜୀବନ ବାସି ଉଠେ, ସେ ଧନ୍ୟ ହୋଇଯାଏ। ଏଇ ସେବାକୁ ଅବଲମ୍ବନ କରି ଆମର ବାମ ପାର୍ଶ୍ୱରେ ଏଭଳି ଭାବରେ ଭକ୍ତମାନଙ୍କର ଭିଡ଼ ଲାଗିଛି, କେବଳ ମୁଣ୍ଡ ମାଳ। ଏତେ ବର୍ଷା ହେଉଥିଲେ ମଧ୍ୟ ସେମାନେ ଆହତ ହୋଇଯାଉଛନ୍ତି, ଷ୍ଟ୍ରେଚରରେ ସ୍ୱେଚ୍ଛାସେବୀମାନେ ତାଙ୍କୁ ସେବା ଯୋଗାଉଛନ୍ତି, ଖାଲି ପାଣି ଦିଅ ବୋଲି ମାଗୁଛନ୍ତି, କାହିଁକି ନା ଏତେ ଭିଡ଼ ଆପଣମାନେ ଅନୁଭବ କରିପାରୁଥିବେ। ତେଣୁ ବର୍ଷା କରି ମହାପ୍ରଭୁ ଆଜି ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ମଧୁସୂଦନ, ସେ ମହାପ୍ରଭୁ ଆଜି ବର୍ଷା କରିବା ଦ୍ୱାରା ଅନେକ ପରିମାଣରେ ଯେଉଁ ଆହତର ପୂର୍ବ ରଥଯାତ୍ରା ମାନଙ୍କରେ ଆମେ ଦେଖିଥାଏ, ଚଳିତ ବର୍ଷ ସେ ଘଟଣା ଘଟୁନାହିଁ କେବଳ ବର୍ଷା ପାଇଁ। ତେଣୁ ବର୍ଷା ଯେମିତି ଶ୍ରୀକ୍ଷେତ୍ର ପାଇଁ ଏକ ଅଙ୍ଗ ହୋଇଯାଇଛି, ଯେତେ ବର୍ଷା ହେବ, ପୂର୍ବରୁ ଆପଣମାନେ ଶୁଣୁଥିଲେ ଆମର ବରିଷ୍ଠ ଘୋଷକ ଡକ୍ଟର ଶାନ୍ତନୁ କୁମାର ରଥ କହୁଥିଲେ ଯେ ଚାଷ ପାଇଁ ବା ଏ ଚଳିତ ବର୍ଷର ଯେଉଁ ରହିଛି ପରିବେଶ, ଯେ କି କମ୍ ବର୍ଷା ରହିବ, ସେଥିପାଇଁ ମହାପ୍ରଭୁ ଟିକେ ବର୍ଷାକୁ ନିବେଦନ କରିଛ, ଇନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ନିବେଦନ ନୁହଁ ନିର୍ଦ୍ଦେଶ, ଯେ ତୁମେ ଶ୍ରୀକ୍ଷେତ୍ରରେ ବରଷି ଯାଅ, ମୋ ରଙ୍ଗ ପଛେ ଧୋଇଯାଉ, ମୋ ମୁହଁରୁ ମୋ କଳାରେ ଏ ଜଗତ ପ୍ଲାବିତ ହୋଇଯାଉ, ଷୋଳ କଳାରେ ଏ ଜଗତ ପୁଣ୍ୟ ହୋଇଯାଉ। ଆଜି ସେଇ କଥା ଦେଖିବାକୁ ମିଳୁଛି, ବଡ଼ ଠାକୁରଙ୍କର ବିରାଜମାନ ତାଳଧ୍ୱଜ ରଥରେ ମଝିରେ ଦର୍ପ ଦଳନରେ ମା ଭଗବତୀ କାମ୍ପିଲ ଭାସିନୀ ଯୋଗ ମାୟା ସୁଭଦ୍ରାଙ୍କର ଉପବେଶନ, ଚକ୍ରରାଜ ସୁଦର୍ଶନଙ୍କର ଉପବେଶନ ପରେ ମହାପ୍ରଭୁଙ୍କର ଏଇ ଯେଉଁ ଆଗମନ, ଏଇ ଯେଉଁ ଧୀର ପହଣ୍ଡ ପହଣ୍ଡ ଯେଉଁ ଆଗମନ, ତାହା ତ୍ରିଭୁବନକୁ ପ୍ରକମ୍ପିତ କରୁଛି। ଶ୍ରୋତା ବନ୍ଧୁ, ବିଶ୍ୱ ରହସ୍ୟର ଅନୁପମ ପ୍ରତୀକ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ, ଯାହାଙ୍କ ଉପରେ ସମଗ୍ର ବିଶ୍ୱର ଲକ୍ଷ୍ୟ ରହିଛି। କଣ ହେଲା ମହାପ୍ରଭୁ ଜଗନ୍ନାଥଙ୍କର କ୍ଷେତ୍ରରେ, କି ଲୀଳା ଚାଲିଛି, ଏ ଲୀଳାକୁ ଗୋଟି ଗୋଟି କରି ଆଜି ବିଭିନ୍ନ ମାଧ୍ୟମରେ ସାଉଁଟି ନେଉଛନ୍ତି ବିଭିନ୍ନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଶ୍ରଦ୍ଧାଳୁମାନେ। ଆପଣମାନେ ଜାଣନ୍ତି ଏଇ ଯେଉଁ ଯାତ୍ରାରେ କେବଳ ମାତ୍ର ଏହି

0: ଯାତ୍ରାରେ ମହାପ୍ରଭୁଙ୍କୁ ଚର୍ମଚକ୍ଷୁରେ ସ୍ୱଚକ୍ଷୁରେ ଅତି ନିକଟରେ ଦେଖିବାର ସୌଭାଗ୍ୟ ମିଳୁଥିବାରୁ ସମଗ୍ର ବିଶ୍ୱରୁ କୋଣ ଅନୁକୋଣରୁ ଭକ୍ତମାନେ ଆସିଯାଆନ୍ତି କେବଳ ଏଇ ରଥଯାତ୍ରାକୁ ମହାପ୍ରଭୁଙ୍କର ଦର୍ଶନ ପାଇଁ। ଏଇ ଯେଉଁ ପରିବେଶର ଏଇ ଯେଉଁ ଘୋଷ ଶବ୍ଦର ସାନ୍ନିଧ୍ୟ ପାଇବା ପାଇଁ ବିଭିନ୍ନ ପ୍ରକାର ପବିତ୍ରତାକୁ ଅନୁଭବ କରିବା ପାଇଁ ସେମାନେ କାୟ ମନ ବାକ୍ୟରେ ଏ ପରିବେଶକୁ ନିଜର କରନ୍ତି। କାହିଁକି ନା ଆଜି ଆଉ ଲୁଚି ରହିନାହିଁ ଶ୍ରୀକ୍ଷେତ୍ରର ବାତାବରଣ, ମହାପ୍ରଭୁଙ୍କର ସାନ୍ନିଧ୍ୟ ସମ୍ପର୍କ ଆଜି କୋଣ ଅନୁକୋଣରେ ପ୍ରବାହିତ ହେଉଛି ଯେପରି ସମୁଦ୍ରର ତରଙ୍ଗ ପରି। ତେଣୁ ଶ୍ରୀକ୍ଷେତ୍ରକୁ ସମସ୍ତଙ୍କର ଆଗମନ ପରେ ଇଏ ହେଉଛି ମହାପ୍ରଭୁଙ୍କର କରୁଣା ବାରି। ତେଣୁ ଇତି ଅବସରରେ ହେ ଶ୍ରୋତାବନ୍ଧୁ, ଆପଣମାନଙ୍କୁ ପ୍ରଥମ କେନ୍ଦ୍ରକୁ ଆମେ ନେଇଯାଉଛୁ, ଅତି ନିକଟରୁ ସେଠାରୁ ଆପଣମାନଙ୍କୁ ଧାରା ବିବରଣୀ ଶୁଣିବାର ସୌଭାଗ୍ୟ ମିଳିବ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କି ଅପୂର୍ବ ଶୋଭା ଆମେ ଦେଖିବାକୁ ପାଉଛୁ। ସମସ୍ତଙ୍କର ଦୃଷ୍ଟି ସିଂହଦ୍ୱାର ଉପରେ ନିବଦ୍ଧ, କାରଣ ବର୍ତ୍ତମାନ ବଡ଼ ଠାକୁର ବଳଦେବ ସେ ତାଳଧ୍ୱଜ ରଥରେ ଆରୂଢ଼ ହୋଇଗଲେଣି, ଏବଂ ଦେବୀ ସୁଭଦ୍ରା ମଧ୍ୟ ସେ ମଧ୍ୟ ଦର୍ପଦଳନ ରଥରେ ଆସିନା, ଏବଂ ତାଙ୍କ ସହିତ ସେହି ଚକ୍ରରାଜ ସୁଦର୍ଶନ ସେ ମଧ୍ୟ ସେ ରଥରେ ବିରାଜମାନ କରିସାରିଛନ୍ତି। ଗୋଟିଏ ରଥ ନନ୍ଦିଘୋଷ ରଥ, ଯେଉଁ ନନ୍ଦିଘୋଷ ରଥର ନାମ ଅନୁସାରେ ଏ ଯାତ୍ରାର ନାମ ଘୋଷଯାତ୍ରା ହେଇଛି, ନନ୍ଦିଘୋଷରୁ ଘୋଷଯାତ୍ରା। ତେଣୁ ଏ ଘୋଷର ଯାତ୍ରା, ଅର୍ଥାତ୍ ନନ୍ଦିକୁ ଛାଡ଼ି ଏ ଘୋଷର ଯାତ୍ରା, ଘୋଷଯାତ୍ରା। ଏବଂ ଆଉ ଗୋଟିଏ ଅର୍ଥ ମଧ୍ୟ ଆମେ କାଢ଼ିପାରିବା, ବର୍ତ୍ତମାନ ଘୋଷକୁ ଯାତ୍ରା, ଘୋଷଯାତ୍ରା, ଘୋଷ ଅର୍ଥାତ୍ ଗୌଡ଼ପଲ୍ଲୀ, ଯେଉଁ ଗୌଡ଼ପଲ୍ଲୀରେ ଗୋପାଙ୍ଗନାମାନେ ଅଛନ୍ତି, ସେହି ଗୋପାଙ୍ଗନାମାନଙ୍କ ସହିତ ରାସଲୀଳା କରିବା ପାଇଁ ମହାପ୍ରଭୁ ପ୍ରତିଶ୍ରୁତିବଦ୍ଧ, ଏବଂ ସ୍ୱୟଂ ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ଯାଉଛନ୍ତି ସେହି ଘୋଷକୁ, ଅର୍ଥାତ୍ ସେହି ଗୌଡ଼ପଲ୍ଲୀକୁ, ଯେଉଁଠି ଗୋପାଙ୍ଗନାମାନଙ୍କ ସହିତ ତାଙ୍କର ରାସବିହାର ହେବ। ଆପଣମାନେ ଜାଣନ୍ତି ଏଇ ଯେଉଁ ଯାତ୍ରା କାଳରେ ମହାପ୍ରଭୁ ଯେତେବେଳେ ସାତ ଦିନ ଧରି ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ କରିବେ, ଏଇ ଗୁଣ୍ଡିଚା ମଣ୍ଡପଟି ହେଉଛି ଗୋଟିଏ ରାସସ୍ଥଳୀ। ଏଇ ରାସସ୍ଥଳୀରେ ତିନି ଦିନ କାଳ, ଅର୍ଥାତ୍ ସପ୍ତମୀ, ଅଷ୍ଟମୀ, ନବମୀ, ଏଇ ତିନି ଦିନ ଧରି ମହାପ୍ରଭୁଙ୍କର ରାସ ଉତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ ଶ୍ରୀ ମଦନ ମୋହନ ସେ ମଧ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସହିତ ଯାଉଛନ୍ତି, ଏବଂ ଶ୍ରୀ ମଦନ ମୋହନଙ୍କର ନିକଟରେ ଏହି ରାସ ଉତ୍ସବ ଅନୁଷ୍ଠିତ ହୁଏ। ଗୋପାଙ୍ଗନାମାନେ ଅପେକ୍ଷା କରି ରହିଛନ୍ତି, ଏବଂ ସେଥିପାଇଁ ମହାପ୍ରଭୁ ସାଙ୍ଗରେ ମହାଲକ୍ଷ୍ମୀ ଠାକୁରାଣୀଙ୍କୁ ନ ନେଇ କେବଳ ଯାଉଛନ୍ତି, କାରଣ ସେ ସ୍ଥାନରେ ରାସ ଉତ୍ସବ ଅନୁଷ୍ଠିତ ହେବ। ଏବଂ ଆପଣ ମାନେ ଜାଣନ୍ତି ଏହି ରାସ ଉତ୍ସବ ସପ୍ତମୀ, ଅଷ୍ଟମୀ, ନବମୀ ଏ ତିନି ଦିନ ଧରି କାହିଁକି ଅନୁଷ୍ଠିତ ହୁଏ ନା, ମହାପ୍ରଭୁ ଯେତେବେଳେ ଯିବେ ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ କରିବେ, ସେ ସମୟରେ ଏହି ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା ଶ୍ରୀଦେବୀ ବା ମହାଲକ୍ଷ୍ମୀ ଠାକୁରାଣୀ ସେ ମଧ୍ୟ ମହାପ୍ରଭୁଙ୍କର ବିରହକୁ ସହ୍ୟ କରି ନ ପାରି ତାଙ୍କୁ ଟିକେ ସାକ୍ଷାତ କରିବା ପାଇଁ ସେ ମଧ୍ୟ ଜନ୍ମବେଦୀ ଆଡ଼େ ଯିବେ। ହେରା ପଞ୍ଚମୀ ଦିନ ସେ ମଧ୍ୟ ଯାଇ ସେଠାରେ ପହଞ୍ଚିବେ। ତେଣୁ ହେରା ପଞ୍ଚମୀରୁ ସେ ଫେରିଲା ପରଦିନ ହିଁ ରାସ ଉତ୍ସବ ଅନୁଷ୍ଠିତ ହେବ। ବର୍ତ୍ତମାନ ଆମେ ଦେଖୁଛୁ ସେହି ରାସ ବିହାରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଭଗବାନ ଆଜି 22 ପାହାଚ ଅତିକ୍ରମ କରି ମାଡ଼ି ଆସୁଛନ୍ତି। ନୀଳାଦ୍ରି ସିଂହ, ଯାହାଙ୍କୁ କୋଟି କୋଟି ଜନତା ଆଜି ସାରା ବିଶ୍ୱରେ ଅପେକ୍ଷା କରି ରହିଛନ୍ତି, କିଏ ଟିଭି ପରଦା ସମ୍ମୁଖରେ ଅଛନ୍ତି, କେଉଁମାନେ ଆମର ବେତାର କେନ୍ଦ୍ର ବେତାର ଯନ୍ତ୍ରକୁ ଆଖି ଆଗରେ ରଖିକରି ଧ୍ୟାନମଗ୍ନ ହୋଇଛନ୍ତି, ଏବଂ ଆଉ ଯେଉଁ ଜନତା ଏଠାକୁ ଆସିଛନ୍ତି ଏଇ ବର୍ଷାକୁ ଭୃକ୍ଷେପ ନ କରି ସେମାନେ ଅପେକ୍ଷା କରି ରହିଛନ୍ତି, କେତେବେଳେ ସେଇ ଚକା ଚକା ଆଖିରେ ତାଙ୍କ ଆଖିକୁ ମିଶେଇ ଦେବେ। ସେହିପରି ଆମର ଏକମାତ୍ର ସଂଖାଳୀ, ସେ ଆମର ଏକମାତ୍ର ଧନ, भगवान कहते।

ଅଛନ୍ତି, ଆରେ ତୋ ଦେହେ ତ ହିଁ ମୁହି ରହିଅଛି, ମୋ ଦେହେ ତ ହିଁ ତୁହି, ତୋ ମୋ ସମ୍ପର୍କ ହିସାବ କରିଲେ ବେଳ ତ ଅଣ୍ଟିବ ନାହିଁ, ତେଣୁ ତୋ ଆଉ ମୋ ଭିତରେ କୌଣସି କୌଣସି ଭେଦଭାବ ନାହିଁ। ଭଗବାନ କହିଛନ୍ତି ମୁଁ ହଉଛି ଈଶ୍ୱର ଏବଂ ମୁଁ ହିଁ ତୋ ଦେହରେ ବିରାଜମାନ କରିଛି। ଶ୍ରୀମଦ ଭଗବତ ଗୀତାରେ କହିଛନ୍ତି ଈଶ୍ୱର ସର୍ବଭୂତାନାଂ ହୃଦ୍ଦେଶେ ଅର୍ଜୁନ ତିଷ୍ଠତି। ହେ ଅର୍ଜୁନ, ପ୍ରତ୍ୟେକ

0: ଭଗବତ ଗୀତାରେ କହିଛନ୍ତି, ଈଶ୍ୱର ସର୍ବଭୂତାନାଂ ହୃଦ୍ଦେଶରେ ଜନ ତିଷ୍ଠତି। ହେ ଅର୍ଜୁନ, ପ୍ରତ୍ୟେକ ପ୍ରାଣୀର ହୃଦୟ ଦେଶରେ ମୁଁ ହିଁ ସେଇ ଈଶ୍ୱର ଯିଏକି ସମଗ୍ର ସଂସାରର ଶାସନ କର୍ତ୍ତା, ମୁଁ ହିଁ ସେଠାରେ ବିରାଜମାନ କରୁଛି। ତେଣୁ ତୋ ଦେହ ଭିତରେ ମୁଁ ଅଛି, ତୋ ଏବଂ ମୋର ସମ୍ପର୍କ ଜୀବ ପରମର ସମ୍ପର୍କ। ମୁଁ ହଉଛି ପରମ, ତୁ ହଉଛୁ ଜୀବ, ଜୀବ ଏବଂ ପରମର ଭେଟ ଭେଟ ଯୋଉଦିନ ହବ ସେଇଦିନ ଭବସାଗରରୁ ତୁ ଉଦ୍ଧାର ପାଇଯିବୁ ରେ। ସେଥିପାଇଁ ଭକ୍ତ ପ୍ରତି ମୁହୂର୍ତ୍ତରେ ଭଗବାନଙ୍କୁ ଚାହିଁଛି। ଭଗବାନ ନିଜେ ସ୍ୱତୁଣ୍ଡରେ କହିଛନ୍ତି, ସ୍ନାନ ଗୁଣ୍ଡି ଚାଏ ବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ମହାପ୍ରଭୁ କହିଲେ, ମୁଁ ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ପ୍ରାସାଦରୁ ବାହାରୁଛି। କେହି କେହି କହନ୍ତି ପତିତ କିଏ, ପତିତ ଯୋଉମାନେ ଯୋଉମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରନ୍ତି ନାହିଁ, ହୁଏତ ସେଇମାନଙ୍କୁ ଉଦ୍ଧାର କରିବା ପାଇଁ ମହାପ୍ରଭୁ ଆସୁଛନ୍ତି। ଆଉ ଯୋଉମାନେ ମନ୍ଦିରକୁ ଯାଉଛନ୍ତି ତାଙ୍କ ପାଇଁ କଣ ନୁହଁ, ସମସ୍ତ ଜନତା, ଆମେ ସମସ୍ତେ ପଡି ଯାଇଛୁ। ଆମେ ସମସ୍ତେ ପତିତ ମାନେ, ପତିତ ମାନେ ପଡି ଯାଇଥିବା, କୋଉଠି ପଡିଛୁ ଆମେ, ଆମେ ସମସ୍ତେ ଭବସାଗରରେ ପଡିଛୁ। ସଂସାର ସିନ୍ଧୁ ମତେ ଦୁସ୍ତର ମୃତ୍ୟୁ ତିରିଶ ନାନ୍ୟ ପ୍ରଭୁ ଭଗବତ ପୁରୁଷୋତ୍ତମସ୍ୟ ଲୀଳା କଥା ରସ ନିସେବଣ ମନ୍ତରେଣ। ତେଣୁ କହିବାର କଥା ହେଲା ଯେ ଆମେ ସମସ୍ତେ ସଂସାର ସିନ୍ଧୁରେ ପଡିଛେ, ସଂସାର ସାଗରରେ ପଡି ଯାଇଛେ, ଆମକୁ କିଏ ଉଦ୍ଧାର କରିବ। ତେଣୁ ଆମକୁ ଉଦ୍ଧାର କର୍ତ୍ତା ହେଉଛନ୍ତି ଏକମାତ୍ର ମହାପ୍ରଭୁ। ସେ ଯୋଉଦିନ କହିବେ ପ୍ରଭୁ ତୁ ମୋର, ସେ ଯୋଉଦିନ କହିବେ ହେ ହେ ଜୀବ ତୁ ମୋର ଅଂଶ, ମମେଇ ବାଂଶ ଜୀବ ଲୋକେ ଜୀବଭୂତ ସନାତନ ମନସଷ୍ଠା ନିନ୍ଦ୍ରିୟାଣି ପ୍ରକୃତି ସ୍ଥାନ କରିଛନ୍ତି। ତୁ ହଉଛୁ ମୋର ଅଂଶ, ମୁଁ ହଉଛି ଅଂଶୀ, ଅଂଶ ପାଖକୁ ଅଂଶୀ, ଅଂଶୀ ପାଖକୁ ଅଂଶ ଯେମିତି ଫେରେ ତୁ ତୋ ମୋ ପାଖକୁ ତୁ ସେମିତି ଆସିବୁ। ତେଣୁ ମହାପ୍ରଭୁ ସାକ୍ଷାତ ପରମ ବ୍ରହ୍ମ ବିଜେ କରିବେ। ଲେଖା ହେଇଛି ଶାସ୍ତ୍ରରେ ସ୍କନ୍ଦ ପୁରାଣରେ, ତୁମେ ଜଗନ୍ନାଥଙ୍କର ସେ ଯୋଉ ଦାରୁକୁ ସାଧାରଣ ଦାରୁ ମନେ କର ନା, କିନ୍ତୁ ଦେଖ ଏଡ଼େ ଖଣ୍ଡେ ଦାରୁ ଜଗତ ବାନ୍ଧିଛି ଆପଣାର ସ୍ନେହ ଡୋରେ। ଏ ସାରା ଜଗତ କାହିଁକି ଝୁରି ହଉଛି ଠାକୁରଙ୍କ ପାଖକୁ, ଟିକିଏ ସ୍ନେହର ମହୁ ସେଠି ଝରୁଛି, ସ୍ନେହର ମହୁ ଝରୁଛି। ତେଣୁ ସେ ସ୍ନେହର ମହୁଟିକକୁ, ସେ ମହୁର ଆସ୍ୱାଦନ କରିବା ପାଇଁ ଆଜି ସମସ୍ତେ ଚାହିଁକିରି ବସିଛନ୍ତି। ଗୋଟିଏ ପିମ୍ପୁଡ଼ିକୁ, ଗୋଟିଏ ଜନ୍ଦାକୁ ଯଦି ଆମେ ଆଣିକରି ଛାଡ଼ିଦେବା, କିଛି ଦୂରରେ ମହୁ ଟିକେ ପକେଇଦେବା, ଦେଖିବେ କିଛି ସମୟ ଗଲା ପରେ ସେ ପିମ୍ପୁଡ଼ି ବା ସେ ଜନ୍ଦା ଯାଇ ସେ ମହୁକୁ ଖାଉଥିବ। ସେଇଭଳି ଭାବରେ ଆଜି ମହାପ୍ରଭୁ ମଧୁ ହେଇକିରି ଉପରେ ଭିତରେ ଅଛନ୍ତି ଏବଂ ଜନ୍ଦା ହେଇକିରି ସମସ୍ତେ ଚାହିଁକିରି ବସିଛନ୍ତି। କେତେବେଳେ ପ୍ରଭୁ ଆସିଲେ ତାଙ୍କ ସହିତ ଜନ୍ଦା ହେଇକିରି ତାଙ୍କରି ପାଖକୁ ଫେରିଯିବା, ମଧୁ ଆସ୍ୱାଦନ କରିବା, ଜନ୍ମ ଜନ୍ମର ଦୁଃଖକୁ ବିଲୋପ କରିବା ଏବଂ ମହାପ୍ରଭୁ ସମସ୍ତଙ୍କୁ କୃପା ଦୃଷ୍ଟି ପକେଇକିରି ଉଦ୍ଧାର କରିବେ। ଇଏ ହଉଛି ତାଙ୍କର ସହଜାତ ପ୍ରବୃତ୍ତି। ମହାପ୍ରଭୁ ନିଜର ସହଜାତ ପ୍ରବୃତ୍ତି ଅର୍ଥାତ୍ ସିଏ ହଉଛନ୍ତି କରୁଣା ବରୁଣାଳୟ, କରୁଣା ବରୁଣାଳୟ। ବରୁଣାଳୟ ମାନେ ବରୁଣଙ୍କର ଘର ହଉଛି ସିନ୍ଧୁ, ସେ କରୁଣାର ସାଗର। ତେଣୁ ଟିକିଏ କରୁଣା ପାଇଁ ସମସ୍ତେ ଚାହିଁକିରି ବସିଛନ୍ତି, କେତେବେଳେ କରୁଣାମୟ କରୁଣା କରିବେ। ସେଥିପାଇଁ ମହାପ୍ରଭୁ କହୁଛନ୍ତି ମୁଁ ତ ସେଇ କରୁଣା କରିବା ପାଇଁ ଯାଉଛି। ତେଣୁ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ଡକ୍ଟର କଲ୍ୟାଣୀ ନନ୍ଦୀଙ୍କୁ।
1: ଆପଣ ସାର୍ ଗୋଟେ ଆମର ଅବିନାଶ ଦାସ କେନ୍ଦ୍ରାପଡାରୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ତିନି ରଥର ରଜୁ ମାନଙ୍କର ବିଷୟରେ ବା ତାଙ୍କର ମହାତ୍ମା ବିଷୟରେ ଜାଣିବାକୁ ଚାହିଁଛନ୍ତି। ଆପଣ ଟିକେ କୁହନ୍ତୁ କଣ ଯୋଉ ମହାପ୍ରଭୁଙ୍କର ରଜୁ, ରଜୁ କହିଲେ ଯୋଉ ରଥରେ ଯୋଉ ଦୌଡ଼ି ଲଗାଯିବ ସେ ଦୌଡ଼ିର ବିଶେଷତ୍ୱ କଣ, କଣ ତାର ମହାତ୍ମା, ତାର ଉପରେ ଆପଣ ଟିକେ କୁହନ୍ତୁ।
0: ମହାପ୍ରଭୁଙ୍କର ତିନି ରଥ ଯିବ, ତେଣୁ ସେଥିରେ ରଜୁ ଲାଗିବ। ତେଣୁ ସେଇ ଯୋଉ ରଜୁଟି ଲାଗିଲେ ଭକ୍ତମାନେ ନିଜର ଭାବ ଡୋରିରେ ତାଙ୍କୁ ବାନ୍ଧି ବାନ୍ଧିକିରି ନେଇକିରି ଯିବେ ମହାପ୍ରଭୁଙ୍କ ଜନ୍ମସ୍ଥାନରେ। ଶ୍ରୀ ବଳଭଦ୍ରଙ୍କର ଯୋଉ ରଜୁଟି ଲାଗେ ତାକୁ ବାସୁକି ବୋଲି କୁହାଯାଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯୋଉ ରଜୁଟି ଲାଗେ ତାକୁ ଶଙ୍ଖଚୂଡ ବୋଲି କୁହାଯାଏ। ଏବଂ ଦେବୀ ସୁଭଦ୍ରାଙ୍କର ଯୋଉ ରଜୁଟି ଲାଗେ ବା ଦୌଡ଼ିଟି ଲାଗେ ତାକୁ ସ୍ୱର୍ଣ୍ଣଚୂଡ଼ ବୋଲି କୁହାଯାଏ। ତେଣୁ ଏ

0: ତିନି ଗୋଟି ଯୋଉ ରଜୁ ରହିଛନ୍ତି, ଏ ତିନି ଗୋଟି ରଜୁକୁ ଆକର୍ଷଣ କରି ଭକ୍ତମାନେ ଭଗବାନଙ୍କୁ ତାଙ୍କର ଜନ୍ମସ୍ଥାନ ଆଡେ ନେଇଯାଆନ୍ତି।
1: ଆପଣ ତ କହିଲେ ଏହାର ହଉଛି ସ୍ଥୂଳ ଗୁଣକୁ ଆପଣ କହିଲେ, କିନ୍ତୁ ଆମେ ଯଦି ସୂକ୍ଷ୍ମାତି ସୂକ୍ଷ୍ମ ବିଚାର କରିବା, ରଜୁ କହିଲେ ଡୋରି, ପ୍ରଭୁଙ୍କର ଡୋରି ଲାଗିଲେ ଆମେ ଶ୍ରୀକ୍ଷେତ୍ର ଯିବୁ। ଯୋଉ ଡୋରି ହଉଛି ଭାବର ଡୋରି, କାରଣ ଭାବର ଡୋରିରେ ବନ୍ଧା ହେଇ ପ୍ରଭୁ ଆସୁଛନ୍ତି। ଭାବର ଡୋରିରେ ବନ୍ଧା ଭାବର ଠାକୁର, ଭାବରେ ବାନ୍ଧିଲେ କାନି ଗୋପୀ ପଣନ୍ତର, ଭାବରେ ଖାଇଲ ପ୍ରଭୁ ଶ୍ରୀବତ୍ସ ଗୋଇଠା, ଭାବରେ ଖାଇଲ ପ୍ରଭୁ ଶ୍ରୀବତ୍ସ ଗୋଇଠା, ଭାବରେ ସହିଲ ପ୍ରଭୁ ବ୍ରାହ୍ମଣ ଗୋଇଠା। ପ୍ରଭୁ ଶ୍ରୀବତ୍ସର ଗୋଇଠା ଖାଇବା ସହିତ ଆପଣ ମଧ୍ୟ ଭାବରେ ଶବରୀର ଅଇଁଠା ଫଳ ଯୋଉ କୋଳିକ ମଧ୍ୟ ଆପଣ ନେଇଛନ୍ତି।
0: ଆଉ ଜଣେ ଡୋରି, ଆଉ ଜଣେ ଭକ୍ତ ଦେବାଦୀପ ଦାସ, ଦେଶଦୀପ ଦାସ ଅନ୍ତର୍ଗତ କେନ୍ଦ୍ରାପଡାରୁ
1: କହିଛନ୍ତି, ନନ୍ଦିଘୋଷ ରଥର ଶିଖରରେ ଯୋଉ କଳସ ବନ୍ଧା ହେଲା, ଯୋଉ ତାଳଧ୍ୱଜ ରଥର ଦେବଦଳନ ରଥର ଶିଖରରେ କେଉଁ କେଉଁ ଦେବତା ଅଛନ୍ତି? ନନ୍ଦିଘୋଷରେ ତ ହନୁମାନ ବିରାଜମାନ କଲେ, ଏବଂ ତାଳ ଆଉ ଯୋଉ ରହିଲା ଆମର ତାଳଧ୍ୱଜ ଆଉ ପଦ୍ମଧ୍ୱଜ, ମା ଦେବୀ ସୁଭଦ୍ରାଙ୍କ ରଥରେ କେଉଁ ଦେବତା ସଂସ୍ଥାପିତ ହେଲେ ବା ସେଠି ରହିଲେ? ତାଙ୍କୁ
0: ତାଳଧ୍ୱଜ ରଥରେ ରହନ୍ତି ଶ୍ରୀ ନୃସିଂହଙ୍କର ପିତୁଳା, ଏବଂ ଦର୍ପଦଳନ ରଥ ବା ଦେବଦଳନ ରଥର ଶିଖରରେ ରହନ୍ତି ଦେବୀ ଭୁବନେଶ୍ୱରୀ। ଇଏ ତିନି ଦେବତାଙ୍କୁ ପ୍ରତିଷ୍ଠା କରାଯାଏ ପ୍ରତିଷ୍ଠା ମଣ୍ଡପରେ। ପ୍ରତିଷ୍ଠା ମଣ୍ଡପରେ ପ୍ରତିଷ୍ଠିତ ହେଲା ପରେ ଶ୍ରୀ ବଳଭଦ୍ରଙ୍କ ରଥରେ ନୃସିଂହ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ, ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥରେ ଶ୍ରୀ ହନୁମାନ ବିରାଜମାନ କରିଥାନ୍ତି।
1: ଅତି ସୁନ୍ଦର କଥା, ଆମେ ଦେଖିପାରୁଛୁ ସେ ସିଂହଦ୍ୱାରର ସମ୍ମୁଖର ସେଇ ଦୃଶ୍ୟ ଏତେ ସୁନ୍ଦର। ବର୍ଷା ଚାଲିଛି, ତଥାପି ମନ ଭିତରେ କୌଣସି ଶଙ୍କା ନାହିଁ। ଭକ୍ତମାନେ ଭିଜିବାରେ ଯୋଉ ଆନନ୍ଦ ଅନୁଭବ କରୁଛନ୍ତି ମହାପ୍ରଭୁଙ୍କର ଯାତ୍ରାରେ, ତା ଅବର୍ଣ୍ଣନୀୟ, ଅପ୍ରକାଶନୀୟ। ଏପଟେ ସିଂହଦ୍ୱାରର ଗୁମୁଟ ଭିତରୁ ଘଣ୍ଟର ଗୁରୁଗମ୍ଭୀର ଶବ୍ଦ ଶୁଣାଯାଉଛି, କୋଟି କହିବୁଲ ନାଥ ଅସରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱ ବନ୍ଦିତ ପ୍ରଭୁ କାଳିଆ ଶାନ୍ତ ପାଦଭୁଣ୍ଡନ କରି ପହଣ୍ଡିରେ ଆସୁଛନ୍ତି। କିନ୍ତୁ ଆଜିର ଯୋଉ ପହଣ୍ଡି ଆମେ ଟିକିଏ ପୂର୍ବରୁ ଯୋଉ ଶୁଣୁଥିଲୁ ଯେ ଧା ପହଣ୍ଡି ବା ଧାଡି ପହଣ୍ଡି ଭକ୍ତମାନଙ୍କ ପାଖରୁ ଆସୁଥିଲେ, କିନ୍ତୁ ଏତେ ଭକ୍ତ ବର୍ତ୍ତମାନ ଶ୍ରୀମନ୍ଦିର ଭିତରେ ମଧ୍ୟ ଅଛନ୍ତି। ଚାହାଣୀ ମଣ୍ଡପ ଠାରୁ ସ୍ନାନ ମଣ୍ଡପର ଯୋଉ ସେଇ ଯୋଉ ପରିସର ଆମେ ଦେଖିପାରୁଛୁ, କେବଳ ଭକ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଦଣ୍ଡାମାନ ହେଇଛନ୍ତି ମହାପ୍ରଭୁଙ୍କର ଏଇ ଯୋଉ ମାଧୁର୍ଯ୍ୟର ଲୀଳା, ଏଇ ଯୋଉ ଔଦାର୍ଯ୍ୟର ଲୀଳାକୁ ପରିପ୍ରକାଶ କରିଛନ୍ତି ପ୍ରଭୁ ତାଙ୍କୁ ଦର୍ଶନ କରିବା ପାଇଁ। ମାଧୁର୍ଯ୍ୟ ଲୀଳା ସହିତ ଯୋଉ ଔଦାର୍ଯ୍ୟର ଲୀଳା ଆଜି ପ୍ରଭୁ ବାହୁ ବିସ୍ତାର କରିଛନ୍ତି, କାଳିଆ ଶାନ୍ତ ସମସ୍ତଙ୍କୁ ହାତ ଠାରି ଡାକିଛନ୍ତି, ଆସ ମୁଁ ଆସୁଛି ତୁମ ନିକଟକୁ, ତୁମେ ଆସ ମୋ ନିକଟକୁ, ଆଜି ବାହୁରେ ବାହୁ ଛନ୍ଦି ଦେବା, ତମର ସମସ୍ତ ଦୁଃଖକୁ ମୁଁ ହରଣ କରିବି, କାରଣ ଭାବ ବିହଳିତ ହୁଅ ଭକତ ଶ୍ରୀମୁଖ ଦର୍ଶନ କଲେ, ଜୀବନର ରିଷ୍ଟ ଖଣ୍ଡନ ହୁଅଇ ପ୍ରଭୁଙ୍କର କୃପା ବଳେ। ପରମ ବ୍ରହ୍ମ ବିଷ୍ଣୁ ଅପାର କରୁଣା, ବିଚିତ୍ର ତୁମର ଲୀଳା, ବିଚିତ୍ର ବିନ୍ଧାଣି ଶ୍ରୀକ୍ଷେତ୍ରର ମଣି, ଧନ୍ୟ ପ୍ରଭୁ ଚକାଡଳା, ପ୍ରଭୁ ଧନ୍ୟ ଧନ୍ୟ ତୁମର ଲୀଳା। ତୁମର ଏଇ ଯୋଉ ଐଶ୍ୱର୍ଯ୍ୟର ଲୀଳା ଆମେ ଦେଖିବୁ ସୁନାବେଶ ସମୟରେ, କିନ୍ତୁ ସେ ଐଶ୍ୱର୍ଯ୍ୟର ଲୀଳା ଠାରୁ ଏ ଯୋଉ ମାଧୁର୍ଯ୍ୟ ଲୀଳା ଔଦାର୍ଯ୍ୟର ଲୀଳା ଅତ୍ୟନ୍ତ ଆନନ୍ଦମୟ। ସତ୍ୟ ପ୍ରଭୁ ତୁମେ, ତୁମେ ହିଁ ନିତ୍ୟ, ତୁମେ ହିଁ ସତ୍ୟ, ଚିନ୍ମୟ ଅନନ୍ତ ଧାରା, ପ୍ରୀତିର ସାଗର ଭକ୍ତି ପାରାବାର, ମୁକ୍ତିର ପ୍ରସରା ମୁଖ୍ୟ ଆଉ ମୁକ୍ତିର ପ୍ରସରା ମେଲେଇ ପ୍ରଭୁ ଆପଣ କାଳିଆ ଶାନ୍ତେ ଆସୁଛନ୍ତି। ଆମେ ଏଇ ରାଧାବଲ୍ଲୀ ମଠରେ ଯୋଉ ସିଂହଦ୍ୱାରର ବାଇଶ ପାହାଚର ଦୃଶ୍ୟ ଟିକିଏ ଆମକୁ ଦେଖାଯାଉଛି, ଆମେ ଅବଲୋକନ କରୁଛୁ, ଘଣ୍ଟୁଆ ମାନଙ୍କର ଘଣ୍ଟର କେବଳ ସେଇ ସୁନ୍ଦର ପ୍ରତିଛବି ଆମକୁ ଦୃଶ୍ୟମାନ ହେଉଛନ୍ତି, ଆଉ କାଳିଆ ଶାନ୍ତେ ବାଇଶ ପାହାଚରେ ଅଟକି ଯାଇଛନ୍ତି। ଯୋଉ ବାଇଶ ପାହାଚ ଅତ୍ୟନ୍ତ ପବିତ୍ର, ଯୋଉ ବାଇଶ ପାହାଚରେ ଶ୍ରାଦ୍ଧ କର୍ମ କରାଯାଇଥାଏ, ପିତୃଗଣଙ୍କୁ ପିଣ୍ଡଦାନ କରାଯାଏ, କିନ୍ତୁ ଆଜି ଶ୍ରୀମନ୍ଦିରର ବାରଣ ସତ୍ତ୍ୱେ ଏସବୁ ଆଉ କରାଯାଉ ନାହିଁ, ତେଣୁ କରି ଯାହା ମନ୍ଦିର ବାହାରେ ଏସବୁ ଜିନିଷ ହଉଛି, କିନ୍ତୁ ଅତୀତରେ ସେ ବାଇଶ ପାହାଚରେ ଆମେ ଆମର।

ପୁରୁଷଙ୍କୁ ପିଣ୍ଡଦାନ କରୁଥିଲୁ, ଆଜି ସେଇ ବାଇଶ ପାହାଚ ଯୋଉ ବାଇଶ ପାହାଚ ଦେଇ ଆମେ ଦର୍ଶନ କରିବା ପାଇଁ ସିଂହ ଦ୍ୱାର, ଧର୍ମ ଦ୍ୱାର ବୋଲି ଯାହାକୁ କୁହାଯାଇଛି, ସିଂହ ଦ୍ୱାର ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ, କେଜାଣି କାହାର କେଉଁ ମୂର୍ତ୍ତିକାଳ ହୋଇ ଆସିଯିବ ହୋଇଯିବ ଉପସ୍ଥିତ। ବାଲ୍ୟକାଳୁ ଆମେ ଧର୍ମ ସଞ୍ଚିବା, ଭଗବାନଙ୍କୁ ପାଇବା, କାରଣ ମଣିଷ ଜୀବନରେ ତାଠୁ ବଳି ଆଉ କିଛି ନାହିଁ। ଅନନ୍ତ କୋଟିର ବ୍ରହ୍ମାଣ୍ଡର ଠାକୁର ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରଭୁଙ୍କର ଲୀଳାରେ ଆଜି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଧନୀ ଦରିଦ୍ର ଗରିବ ସମସ୍ତେ ଏକାକାର ହେଇଯାଇଛନ୍ତି। ଖାଲି ସେତିକି ନୁହେଁ, ଦେବତା ଦାନବ ଏବଂ ଅସୁର ସେମାନେ ମଧ୍ୟ ଗୋପ୍ୟ ଭାବରେ ଲୁକାୟିତ ଭାବରେ ପ୍ରଭୁଙ୍କର ଏଇ ମହାନ ମହୋତ୍ସବକୁ ଦର୍ଶନ କରିବା ପାଇଁ ଆସିଯାଇଛନ୍ତି। ଆଉ ଆମେ ଦେଖୁଛୁ ଆହା କି ସୁନ୍ଦର ଭାବରେ ସେ ଅରୁଣ ସ୍ତମ୍ଭ ନିକଟକୁ ଭକ୍ତମାନେ ଛୁଟି ଯାଉଛନ୍ତି, ଯୋଉମାନେ ବିଭିନ୍ନ ବେଶରେ ନିଜକୁ ସଜ୍ଜିତ କରିଛନ୍ତି। ଶ୍ରବଣମ କୀର୍ତ୍ତନମ ବିଷ୍ଣୁ ସ୍ମରଣମ ପାଦ ସେବନମ ଅର୍ଚ୍ଚନମ ବନ୍ଦନମ ଦାସ୍ୟ ସଖ୍ୟ ଆତ୍ମ ନିବେଦନମ, ସେ ନବଧା ଭକ୍ତିର ସେଇ ସୁନ୍ଦର ଦୃଶ୍ୟକୁ ପ୍ରଭୁଙ୍କ ନିକଟରେ ସମର୍ପିତ କରିଦେଉଛନ୍ତି। କାଳିଆ ସାନ୍ତଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା, ଯୋଉ କାଳିଆ ସାନ୍ତେ ବ୍ରହ୍ମାଣ୍ଡର ଠାକୁର, ଆଉ ଏପଟେ ବଳଭଦ୍ରଙ୍କର ରଥରେ, ଯୋଉ ତାଳଧ୍ୱଜ ରଥରେ ବଳଭାଇ ବଳଭଦ୍ର ବିରାଜମାନ କରିସାରିଲେଣି, ମା ସୁଭଦ୍ରା ସିଏ ମଧ୍ୟ ବିରାଜମାନ କରିସାରିଲେଣି, ସୁଦର୍ଶନଙ୍କ ସହିତ ସଂଯୁକ୍ତ ହୋଇଛନ୍ତି ସେ ଦର୍ପ ଦଳନ ରଥରେ। ଆଉ ବର୍ଷାର ପ୍ରକୋପ ଏବେ ମଧ୍ୟ ଚାଲିଛି, ବର୍ଷାର ସେଇ ଯୋଉ ଇନ୍ଦ୍ରଙ୍କର ବୃଷ୍ଟି ଏବେ ମଧ୍ୟ ଚାଲିଛି। ଆଉ ଭକ୍ତମାନେ ମଧ୍ୟ ଅପେକ୍ଷା କରିଛନ୍ତି କେତେବେଳେ କାଳିଆ ସାନ୍ତ ଆସିବେ, ଯାହାଙ୍କୁ ଅତି ସୁନ୍ଦର ଭାବରେ ଅଚ୍ୟୁତାନନ୍ଦ ତାଙ୍କର ହରିବଂଶରେ ବର୍ଣ୍ଣନା କରିଛନ୍ତି। ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାର ଗର୍ଭେଲିନ ଜାପାଦ ଚିନ୍ତନ୍ତି ଯୋଗୀ ଧ୍ୟାନ ହୋଇ ମଗ୍ନ, ଯାହାକୁ କରୁଣା କରୁ ତୁହି ଭାବ ଗ୍ରାହୀ, ସେହି ତୋର ପଦ ପାଦେ ପଦ୍ମ ପାଦେ ବିଲୀନ ହୁଅଇ। ହେ ଅନନ୍ତ ବ୍ରହ୍ମାଣ୍ଡର କୋଟିର ଠାକୁର, ତୁମେ ହେଉଛ କୋଟି କୈବଲ୍ୟ ନାଥ, ଅଗତିର ଗତି ଆରତିର ସାଥୀ ପତିତ ପାବନ ପ୍ରଭୁ, କମନୀୟ ନମନୀୟତାର ପ୍ରତୀକ ଅବୟ ଅନନ୍ତ ନିରାକାର ନିରଞ୍ଜନ, ତୁମେ ହେଉଛ ସେ ସମସ୍ତଙ୍କର ଆର୍ତ୍ତ ବନ୍ଧୁ, ଆର୍ତ୍ତନାମ ସକଳ ଆର୍ତ୍ତିନାଶନମ ଶ୍ରୀ ଜଗନ୍ନାଥ ମିଳେ। ଲୀଳାମୟ ପୁରୁଷଙ୍କର ଲୀଳା, ଅଟକି ଯାଇଛନ୍ତି ଅଣସର ଘରେ ଥିଲେ ଆଜି ବାହାର ହୋଇଛନ୍ତି, ଅଣସର ଘରେ ଥିଲ ଆଜ ବାହାର ହୋଇଲ, ଟିକେ ଅଣସର ଘରେ ଥିଲ କିନ୍ତୁ ଆଜି କଣ କରିଛ, ଟିକେ ଆସୁଛ ଏବଂ ଯାଉଛ ପାଦହୁଣ୍ଡନ କରି, ଦୈତାପତି ମାନେ ଆପଣଙ୍କୁ ନେଇ ଆସୁଛନ୍ତି କିନ୍ତୁ ତଥାପି କାହିଁକି ପ୍ରଭୁ ଆସ, ଆଉ ବିଳମ୍ବ କର ନାହିଁ, ଆଉ ବିଳମ୍ବ କର ନାହିଁ ପ୍ରଭୁ, ଚାଲି ଆସ ଚାଲି ଆସ, ଭକ୍ତମାନେ ଅପେକ୍ଷା କରିଛନ୍ତି। ତୁମେ ହେଉଛ ଜଗତର ଠାକୁର, ଯାହାଙ୍କର ମୁଖର ବ୍ରାହ୍ମଣ, ବାହୁରୁ କ୍ଷତ୍ରିୟ, ଉରୁରୁ ବୈଶ୍ୟ, ପାଦରୁ ଶୂଦ୍ର, ଚକ୍ଷୁରୁ ଦିବାକର, ଚନ୍ଦ୍ର କର୍ଣ୍ଣ ଦ୍ୱୟରୁ ପ୍ରାଣାଦି ପଞ୍ଚ ବାୟୁ, ଜିହାରୁ ଅଗ୍ନି, ନାଭିରୁ ଆକାଶ, ମସ୍ତକରୁ ସ୍ୱର୍ଗ ସୃଷ୍ଟି, ତୁମେ ହେଉଛ ସେ ଯଜ୍ଞ ପୁରୁଷ, ଯୋଉ ଯଜ୍ଞ ପୁରୁଷଙ୍କୁ ଦେଖିଥିଲେ ସ୍କନ୍ଦ ପୁରାଣ ଅନୁସାରେ ସହସ୍ର ଅଶ୍ୱମେଧ ଯଜ୍ଞ ସମାପନ ସମୟରେ, ଯେତେବେଳେ ଯଜ୍ଞର ପୂର୍ବରୁ ସେ ଯଜ୍ଞ ପୁରୁଷଙ୍କୁ ସ୍ୱପ୍ନରେ ଦେଖିଥିଲେ ଏବଂ ତାପରେ ଯେତେବେଳେ ଅବଭୃତ ସ୍ନାନ କରିବା ପାଇଁ ଯାଇଛନ୍ତି ସାଗର ତୀରରେ, ଆପଣ ଦାରୁ ବ୍ରହ୍ମ ସ୍ୱରୂପରେ ଆସିଥିଲେ, ଯୋଉ ଦାରୁ ରୂପେ ଆସିବା ପରେ ଆପଣଙ୍କୁ ସ୍ନାନ କରାଯାଇଥିଲା, ସେଇ ସ୍ନାନ ଥିଲା ସ୍ନାନ ପୂର୍ଣ୍ଣିମା ଆବିର୍ଭାବର ଦିବସ। ଆଜି ସେ ଅଣସର ଘରେ ରହି ଆପଣଙ୍କର ଦାର ବ୍ୟତନୁ ସୁନ୍ଦର ଭାବରେ ଚର୍ଚ୍ଚା ହେଇସାରିବା ପରେ ଆଜି ଆସିଛନ୍ତି ଅଣସର ଘରୁ ବାହାର ହୋଇ ଭକ୍ତମାନଙ୍କ ପାଖକୁ। ତୁମେ ଯଜ୍ଞ ଯଜ୍ଞାସ ତ୍ୱମ ଯଜ୍ଞେଶ ପରାତ୍ପରଃ ସପ୍ତ ବ୍ରହ୍ମ ପରମ ତ୍ୱମ ହି ସପ୍ତ ବ୍ରହ୍ମାସି ବିଶ୍ୱରାଟ ସ୍ୱରାଟ ସମ୍ରାଟ ଜଗନ୍ନାଥ ବିରାରସି ଜଗତପତେ ଅଧଶ୍ଚ ଉଦ୍ଧର୍ଚ୍ଚ ତିର୍ଯ୍ୟକ ତ୍ୱମ ତୋୟା ବ୍ୟାପ୍ତମ ଜଗନ୍ମୟ। ଆପଣ ସାରା ଜଗତକୁ ପୁରା ବ୍ୟାପ୍ତ କରି ରଖିଛନ୍ତି, ଆପଣ ହେଉଛନ୍ତି ବିଶ୍ୱର ଠାକୁର, ଆପଣ ହେଉଛନ୍ତି କୋଟି କୈବଲ୍ୟର ନାଥ, ଜଗତର ନାଥ, ଯାହାଙ୍କର ଯୋଉ ଜଗତ ଭିତରେ ସାରା ସଂସାରକୁ ଆପଣ ନେଇଯାଇଛନ୍ତି କୋଳେଇ ଦେଇଛନ୍ତି, ମହିମା ମଣ୍ଡିତ ଆପଣଙ୍କର ତ୍ରିଭୁବନ ବିଦିତ ହେଉଛି ଆପଣଙ୍କର ନାମ, ଆପଣ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ପାହି ମାମ ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ ରକ୍ଷ ମାମ, ସେ ଜଗନ୍ନାଥଙ୍କୁ ରକ୍ଷା କର ବୋଲି ମଣିମା ମଣିମା।

0: ଅଛି ଆଜି ବଡଦାଣ୍ଡ ବଡଦାଣ୍ଡରେ ଆପଣ ଚାଲି ଆସିଛନ୍ତି କିନ୍ତୁ ଆମେ ତ ଜାଣିଥିଲୁ ପ୍ରଭୁ ଆପଣଙ୍କର ପରେ କଣ ପାଦ ନାହିଁ ଆପଣଙ୍କର ପରେ କାନ ନାହିଁ ଆପଣଙ୍କର ପରେ ହାତ ନାହିଁ କିଏ କହେ ସାରା ସଂସାର କହୁଥିଲା କିନ୍ତୁ ଆପଣ ତ ଆଜି ବିସ୍ତାରିତ କରିଛନ୍ତି ଆପଣଙ୍କର ଶରୀରକୁ ଆପଣଙ୍କର ବାପୁଙ୍କୁ ଅପାଣି ପାଦ ଯବନ ଗ୍ରହିତା ପଶ୍ୟତ ଚକ୍ଷୁ ସଶୃଣତ୍ୟ କର୍ଣ୍ଣ ସବେତି ବେଦ୍ୟମ ନଚେ ତସ୍ୟାତି ବେତା ତମାହୁରାଜ୍ଞମ ପୁରୁଷ ମହାନ୍ତମ ହସ୍ତବାଦ ହୋଇ ଆପଣ ଯୋଉ କହୁଥିଲେ ନାହିଁ ବୋଲି ଆଜି କିନ୍ତୁ ଆପଣ ସମାର ବିଶ୍ୱକୁ ଆପଣ ଦେଖେଇ ଦଉଛନ୍ତି ମୋର ପାଦ ଅଛି ଦେଖ ମୁଁ ଚାଲି ଚାଲି ଆସୁଛି ବାଉନ ଭଣ୍ଡାର ମାଲିକ ମୁଁ ଷାଠିଏ ପଉଠି ଭୋଗ ନୀତି ମୋ ପାଖରେ ଅର୍ପଣ କରାଯାଏ ମୁଁ ଯେତେ ଦଉଥିଲେ ସେତେ ଖାଉଥିବି ନଶୁଖିବ ମୋର ହାତ ମୁଁ ଯେତେ ଦଉଥିବ ମୁଁ ସେତେ ଖାଉଥିବି ଏ କ୍ଷେତ୍ର ହଉଛି ଐଶ୍ୱର୍ଯ୍ୟର କ୍ଷେତ୍ର ଏ କ୍ଷେତ୍ର ହଉଛି ଭୋଗର କ୍ଷେତ୍ର
1: ଭଲ ଲାଗୁଛି ପତ୍ନୀଙ୍କୁ ପସନ୍ଦ ଆସିବ
2: ହଁ ସାର୍ ଆପଣଙ୍କ ଚଏସ୍ ବହୁତ ଭଲ ଅଛି ଆଉ ଏ ଡିଜାଇନ୍ ବି ନୂଆ
1: ଡିଜାଇନ୍ ନୂଆ ଅଛି ଠିକ୍ ଅଛି କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ
2: ସଚେତନ ଗ୍ରାହକ ହୁଅନ୍ତୁ ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍ ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ
3: ଥଣ୍ଡା ସର୍ଦ୍ଦିରୁ ତୁରନ୍ତ ଆରାମ ପାଆନ୍ତୁ
4: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା ଆରି ଯଥା ବ୍ୟାଙ୍କ ନନ୍ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପାର୍ଟିସିପେଣ୍ଟ କ୍ରେଡିଟ୍ ଇନ୍ଫର୍ମେସନ କମ୍ପାନୀ ବିରୁଦ୍ଧରେ ଆପଣଙ୍କର ଅଭିଯୋଗର ସମାଧାନ ପାଇଁ ପ୍ରଥମେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା ନିକଟରେ ଆପଣଙ୍କର ଅଭିଯୋଗ ଦାଖଲ କରନ୍ତୁ ଏବଂ ରେଫରେନ୍ସ ନମ୍ବର ପ୍ରାପ୍ତ କରନ୍ତୁ
5: ଯଦି 30 ଦିନ ମଧ୍ୟରେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା କୌଣସି ସମାଧାନ ନ କରନ୍ତି କିମ୍ବା ଆପଣ ପ୍ରଦତ୍ତ ସମାଧାନରେ ସନ୍ତୁଷ୍ଟ ନୁହନ୍ତି ତେବେ ଆପଣ https://cms.rbi.org.in ଲଗ୍ଇନ୍ କରି ରିଜର୍ଭ ବ୍ୟାଙ୍କ ଓମ୍ବୁଡ୍ସମ୍ୟାନଙ୍କ ନିକଟରେ କିମ୍ବା crpc@rbi.org.in ରେ ଇମେଲ୍ କରି ଅଥବା ସେଣ୍ଟ୍ରାଲାଇଜ୍ ରିସିପ୍ଟ ଆଣ୍ଡ ପ୍ରୋସେସିଂ ସେଣ୍ଟର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେଣ୍ଟ୍ରାଲ ଭିଷ୍ଟା ସେକ୍ଟର 17 ଚଣ୍ଡିଗଡ଼ 160017 ଠିକଣାରେ ଡାକ ଦ୍ୱାରା ପଠାଇ ଅଭିଯୋଗ ଦାଖଲ କରିପାରିବେ
4: ମନେ ରଖନ୍ତୁ ସିଧାସଳଖ ଭାରତୀୟ ରିଜର୍ଭ ବ୍ୟାଙ୍କର ଓମ୍ବୁଡ୍ସମ୍ୟାନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ପ୍ରତ୍ୟାଖ୍ୟାନ ହେବାର ସମ୍ଭାବନା ଅଛି
5: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନହିତରେ ଜାରି
6: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି ଏହି ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି ପୂର୍ବତଟ ରେଳପଥ ଆପଣଙ୍କ ସେବାରେ
7: ରଥାରୂଢ଼ ଗଚ୍ଛନ୍ ପଥି ମିଳିତ ଭୂଦେବ ପଟଳେ ସ୍ତୁତି ପ୍ରାଦୁର୍ଭାବଂ ପ୍ରତିପଦମୁପାକର୍ଣ୍ଣ ସଦୟଃ ଦୟା ସିନ୍ଧୁର ବନ୍ଧୁ ସକଳ ଜଗତାଂ ସିନ୍ଧୁ ସୁତୟା ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ଅବସରରେ ଯେଉଁ ମୁହୂର୍ତ୍ତ ପାଇଁ ଯେଉଁ କ୍ଷଣ ପାଇଁ ବିଶ୍ୱବାସୀଙ୍କର ଅପେକ୍ଷା ଥାଏ ସେ ମୁହୂର୍ତ୍ତ ଏବେ ଉପଗତ ଆପଣମାନେ ଆମର ଯେଉଁ ମାଇକ୍ରୋଫୋନ୍ ଦିଆହେଇଛି ବଡ଼ଦାଣ୍ଡ ଆଡ଼କୁ ସେଇ ମାଇକ୍ରୋଫୋନ୍ ମାଧ୍ୟମରେ ଘଣ୍ଟ ଘଣ୍ଟାର ନାଦ ମଧ୍ୟ ଆପଣ ଶୁଣୁଥିବେ ମହାପ୍ରଭୁ ଆଜି ଟିକେ ବିଳମ୍ବ କଲେ ପାଖାପାଖି ଅଧଘଣ୍ଟା ହେବ ବଡ଼ ଠାକୁର ବଳଭଦ୍ର ଏବଂ ମା ସୁଭଦ୍ରା ନିଜ ନିଜ ରଥରେ ବିରାଜମାନ କରିସାରିଲେଣି କିନ୍ତୁ ମହାପ୍ରଭୁ ଗହଳି କରୁଛନ୍ତି କିନ୍ତୁ ଆସୁନାହାନ୍ତି ଗୁମୁଟ ଭିତରେ ଆମେ ଅନେକ ସମୟ ହେଲା ମହାପ୍ରଭୁଙ୍କୁ ଦେଖୁଛୁ ତେଣୁ ତାଙ୍କୁ ବୁଝିବା ସହଜ ନୁହେଁ କାହିଁକି ସେ ଆସୁନାହାନ୍ତି ତାର କାରଣ ସେ ହିଁ ଜାଣନ୍ତି ତେବେ ଆମ ସମସ୍ତଙ୍କର ଅପେକ୍ଷା ଯେ ମହାପ୍ରଭୁ କେତେବେଳେ ଆସିବେ ଏବଂ ତାର ସୂଚନା ଆମେ ପାଉଛୁ ଏ ଘଣ୍ଟ ଘଣ୍ଟାର ଧ୍ୱନି ଭିତରେ ଆପଣ ଜାଣନ୍ତି କିଛି ସମୟ ପୂର୍ବରୁ କହୁଥିଲେ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା ମହାପ୍ରଭୁଙ୍କର ଔଦାର୍ଯ୍ୟ ଲୀଳା ଆଉ ମାଧୁର୍ଯ୍ୟ ଲୀଳା ବିଷୟରେ ତିନୋଟି ଲୀଳା ମହାପ୍ରଭୁଙ୍କର ଅଛି ଗୋଟିଏ ହେଲା ଐଶ୍ୱର୍ଯ୍ୟ ଲୀଳା ଯେଉଁ ଶ୍ରୀମନ୍ଦିର ଭିତରେ ମହାପ୍ରଭୁ ଯେଉଁ ସେବା ପୂଜା ନୀତି କାନ୍ତି ଦର୍ଶନ ଏଇ ବ୍ୟବସ୍ଥା ଭିତରେ ଅଛନ୍ତି ସେ ହେଉଛି ତାଙ୍କର ଐଶ୍ୱର୍ଯ୍ୟ ଲୀଳା ଏଭଳି ଗୋଟେ ଶ୍ରୀବତ୍ସ ଖଣ୍ଡଶାଳ ମନ୍ଦିର ଏତେ ସୁନ୍ଦର ମନ୍ଦିର ପଞ୍ଚରଥ ଶୈଳୀରେ ଯାହା ନିର୍ମିତ ହୋଇଛି

ସିଂହଦ୍ୱାର ଠାରୁ ଆରମ୍ଭ କରି ଗର୍ଭଗୃହ ଏବଂ ପାର୍ଶ୍ୱ ଦେବାଦେବୀଙ୍କ ପର୍ଯ୍ୟନ୍ତ ଏହି ପଞ୍ଚରଥ ମନ୍ଦିର କୋଉଠି ଅଛି? କୋଉ ଦେବତାଙ୍କର ଏତେ ସୁନ୍ଦର, ଏତେ ସୁଉଚ୍ଚ ମନ୍ଦିର, ଏତେ ବିରାଟ ଆୟତନ, ଏବଂ ତା ସହିତ ଏଇ 60 ପୌଟି ଅନ୍ନ ବ୍ୟଞ୍ଜନର ବ୍ୟବସ୍ଥା, ତା ଭିତରେ ଶୁଖିଲା ଭୋଗ ଅଛି, ଶଙ୍ଖୁଡ଼ି ଭୋଗ ଅଛି, ଅନ୍ନ ମହାପ୍ରସାଦ ଅଛି, ଏବଂ ଯାବତୀୟ ପ୍ରକାରର ଦୁର୍ଲଭ ଯାହା ଆମେ ନାଁ ଶୁଣିଛୁ କେବେ ଦେଖିନାହୁଁ, ଏଇଭଳି ପଦାର୍ଥମାନେ ମହାପ୍ରଭୁଙ୍କର ଭୋଗରେ ଲାଗନ୍ତି। ଏବଂ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ କାହିଁ କେତେ ଦୂରରୁ ଭକ୍ତମାନେ ଧନୀଠୁ ଆରମ୍ଭ କରି ନିର୍ଦ୍ଧନ ପର୍ଯ୍ୟନ୍ତ କେତେ ସମସ୍ତେ ଆସିକରି ଗରୁଡ଼ ସ୍ତମ୍ଭ ପଛରେ ରହିକି ମହାପ୍ରଭୁଙ୍କର ନିଜ ଦୁଃଖ ଦୈନ୍ୟ ନିବେଦନ କରିକି ଯାଉଛନ୍ତି। ଏସବୁ ହେଉଛି ମହାପ୍ରଭୁଙ୍କର ଐଶ୍ୱର୍ଯ୍ୟ ଲୀଳା। କିନ୍ତୁ ମହାପ୍ରଭୁଙ୍କର ଆଉ ଗୋଟେ ବଡ଼ ଲୀଳା ହେଉଛି ଔଦାର୍ଯ୍ୟ ଲୀଳା। ଔଦାର୍ଯ୍ୟ ଶବ୍ଦଟି କେଉଁଥିରୁ ଆସିଛି? ଔଦାର୍ଯ୍ୟ ଶବ୍ଦଟି ଆସିଛି ଉଦାରତାରୁ, ବା ଔଦାର୍ଯ୍ୟ ଶବ୍ଦରୁ ଆସିଛି ଉଦାରତା, ମହାନୁଭବତା। ଉଦାରତାରେ ଯେତେବେଳେ ମହାପ୍ରଭୁଙ୍କର ଦୃଷ୍ଟି ବିଶାଳ ହୋଇଯାଏ, ମହାପ୍ରଭୁଙ୍କର ନେତ୍ର ଦୃଷ୍ଟି ସମଗ୍ର ବିଶ୍ୱ ଆଡ଼କୁ ପ୍ରସାରିତ ହୋଇଯାଏ, ମହାପ୍ରଭୁ ଯେତେବେଳେ ଉଦାର ଭାବରେ ଭାବିତ ହୋଇଯାଆନ୍ତି, ସମଗ୍ର ବିଶ୍ୱ ଜନତା ତାଙ୍କ ଆଖି ଆଗରେ ଦେଖାଯାଆନ୍ତି। ସେଇଥିପାଇଁ ଆମେ ତାଙ୍କୁ ଅନିମେଷ କହିଛୁ, ସେଇଥିପାଇଁ ଆମେ ତାଙ୍କୁ ଚକା ଆଖି କହିଛୁ, ସେଇଥିପାଇଁ ତାଙ୍କର ଗୋଟିଏ ଆଖିରେ ଚନ୍ଦ୍ର ଏବଂ ଗୋଟିଏ ଆଖିରେ ସୂର୍ଯ୍ୟଙ୍କୁ ଆମେ ଦେଇଛୁ। କାହିଁକି ଦେଇଛୁ? ତାର କାରଣ ହେଲା, ସୂର୍ଯ୍ୟ ଚନ୍ଦ୍ରଙ୍କର ଦୃଷ୍ଟି ନ ପଡୁଥିବା ସ୍ଥାନ ଯେମିତି ପୃଥିବୀରେ ନାହିଁ, ମହାପ୍ରଭୁଙ୍କର ଆଖିର ଆଢୁଆଳରେ କୌଣସି ଜିନିଷ ରହିପାରିବ ନାହିଁ। ଏବଂ ପୃଥିବୀର ଏଭଳି ସୂଚ୍ୟାଗ୍ର ମଧ୍ୟ ସ୍ଥାନ ନାହିଁ ଯେଉଁଠି ମହାପ୍ରଭୁଙ୍କର ଦୃଷ୍ଟି ପଡ଼େ ନାହିଁ। ତେଣୁ ସେଇଥିପାଇଁ ଆମେ ତାଙ୍କୁ ସୂର୍ଯ୍ୟ ଚନ୍ଦ୍ର ଚକ୍ଷୁ ବିଶିଷ୍ଟ କରିଛୁ। ତେଣୁ ସେହି ମହାପ୍ରଭୁଙ୍କର ସେହି ଦୃଷ୍ଟି ଯେତେବେଳେ ଉଦାର ଭାବରେ ପରିପୂର୍ଣ୍ଣ ହୋଇଯାଏ, ସେ ମହାପ୍ରଭୁ ସେହି ଉଦାର ଭାବକୁ ବିସ୍ତାରିତ କରିବା ପାଇଁ ବଡ଼ଦାଣ୍ଡକୁ ଆସନ୍ତି। ତେଣୁ ଇଏ ହେଉଛି ତାଙ୍କର ଉଦାର ଲୀଳା। ଯେଉଁ ରଥଯାତ୍ରା କଥା ଆମେ ଆଲୋଚନା କରୁଛୁ ବାରମ୍ବାର, ସେ ସ୍ୱୟଂ ଲୀଳା କହନ୍ତୁ, ପତିତ ପାବନ ଯାତ୍ରା କହନ୍ତୁ, ଘୋଷ ଯାତ୍ରା କହନ୍ତୁ, ଯାହା ବି କହନ୍ତୁ, ଯେତେ ନାଁରେ ତାକୁ ନାମିତ କରନ୍ତୁ, ସେହି ସବୁ ଯାତ୍ରାର, ସେହି ସବୁ ନାଁର ମୂଳରେ ଗୋଟିଏ ଅଛି, ମହାପ୍ରଭୁଙ୍କର ଉଦାର ଭାବ, ଭଲ ପାଇବାର ଭାବ। ସେ ଭଲ ପାଇବା କେବଳ ଆମର ତାଙ୍କ ପ୍ରତି ନୁହଁ, ଆମଠୁ ଯଥେଷ୍ଟ ଅଧିକ ତାଙ୍କର ଆମ ପ୍ରତି। ତେଣୁ ଏହି ଭାବଟା କେତେବେଳେ ଆସେ? ମହାପ୍ରଭୁଙ୍କର ଏହି ଭାବ ତ ସବୁବେଳେ ଅଛି, ରତ୍ନ ସିଂହାସନରେ ବସିଥିଲେ ମଧ୍ୟ ଅଛି, କିନ୍ତୁ ରଥଯାତ୍ରାରେ ଯେଉଁ ପରିବେଶ, ରଥଯାତ୍ରାରେ ଯେଉଁ ସୁଯୋଗ, ରଥଯାତ୍ରାରେ ଯେଉଁ ବିପୁଳ ଜନସମୁଦ୍ରର ସମାଗମ, ସେ ସମସ୍ତଙ୍କୁ ମହାପ୍ରଭୁ ଦର୍ଶନ କରିବେ। ଏବଂ ମହାପ୍ରଭୁଙ୍କର ଉଦାର ଭାବରୁ, ତାଙ୍କ ଦୃଷ୍ଟିରୁ ଯେଉଁ ଉଦାରତାର ସ୍ଫୁରଣ ହେବ, ଏବଂ ତାଙ୍କ ଦୃଷ୍ଟିରୁ ଯେଉଁ ଉଦାରତାର ବ୍ୟାପ୍ତି ହେବ, ଏବଂ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ଲାଗି ସ୍କନ୍ଦ ପୁରାଣରେ ବର୍ଣ୍ଣନା ଅଛି ଯେ ସମଗ୍ର ଜଗତ ପବିତ୍ର ହେବ। କ'ଣ ପାଇଁ ପବିତ୍ର ହେବ? ନା ମହାପ୍ରଭୁଙ୍କର ଶ୍ରୀଅଙ୍ଗ ଲାଗି ଯେଉଁ ସମୀରଣ ବହିବ, ସେହି ସମୀରଣ ସ୍ପର୍ଶରେ ସମଗ୍ର ଜଗତବାସୀ ଧନ୍ୟ ହୋଇଯିବେ। ଏବଂ ସେହି ସମୀରଣ କେବଳ ବଡ଼ଦାଣ୍ଡରେ ସୀମିତ ହୋଇକି ରହିବ ନାହିଁ, ମହାପ୍ରଭୁଙ୍କର ଶ୍ରୀଅଙ୍ଗ ସ୍ପର୍ଶ କରି ଯେଉଁ ସମୁଦ୍ର ହିଲ୍ଲୋଳ, ଯେଉଁ ସମୀରଣ ମୃଦୁମନ୍ଦ ମଳୟ, ସେ ବର୍ଷାକାଳୀନ ହୋଇପାରେ, ବସନ୍ତକାଳୀନ ନ ହୋଇପାରେ, କିନ୍ତୁ ଯେଉଁ ମଳୟ ବହିବ କି ପବନ ବହିବ, ସେ ପବନ ମହାପ୍ରଭୁଙ୍କର ଶ୍ରୀଅଙ୍ଗର ସୁଗନ୍ଧକୁ ସମଗ୍ର ବିଶ୍ୱ ଆଡ଼କୁ ନେଇଯିବ। ଏବଂ ଏହି ସୁଗନ୍ଧରେ ସମସ୍ତ ପତିତମାନେ ଉଦ୍ଧାର ହୋଇଯିବେ, ସମସ୍ତଙ୍କ ଭିତରେ ଅନନ୍ୟ ଭଲ ପାଇବା, ଅପୂର୍ବ ଭଲ ପାଇବାର ଭାବ ଜାଗ୍ରତ ହେବ। ଆମ ସମସ୍ତଙ୍କ ଭିତରେ ଭଲ ପାଇବା ଅଛି ଶ୍ରୋତା ବନ୍ଧୁ, ଭଲ ପାଇବା ନଥିଲେ ମଣିଷ ରହିପାରିବ ନାହିଁ। କୋଉ ମଣିଷ ନାହିଁ ଯେ ସବୁବେଳେ ତାର ଜୀବନ କାଳରେ ସେ ଅସୁର ହୋଇଛି? ନିଶ୍ଚିତ ଭାବରେ କୌଣସି ନା କୌଣସି ସମୟରେ ତା ମନ ଭିତରେ ଭଲ ପାଇବାର ଉଦ୍ରେକ ହୋଇଛି, ତା ମନ ଭିତରେ ଶ୍ରଦ୍ଧା ଭାବରେ ଜାଗ୍ରତ ହୋଇଛି, ତା ମନ ଭିତରେ ପ୍ରେମ ଭାବରେ ଜାଗ୍ରତ ହୋଇଛି। ଏବଂ ଏହି ଶ୍ରଦ୍ଧା, ପ୍ରେମ, ଅନୁରାଗର ଭାବ ଯେତେବେଳେ ତା ଭିତରେ ଅଙ୍କୁରିତ ହୋଇଯାଏ, ସେତେବେଳେ କ୍ଷଣ କରେ, ମୁହୂର୍ତ୍ତ କରେ ଅସୁର ସୁରରେ ପରିଣତ ହୋଇଯାଏ, ରାକ୍ଷସ ଦାନବ କ୍ଷଣ କରେ ଦେବତାରେ ରୂପାନ୍ତରିତ ହୋଇଯାଆନ୍ତି। ଏବଂ ଦେବତା ଆଉ ରାକ୍ଷସ, ସୁର ଏବଂ ଅସୁର, ଏଇ ଯେଉଁ ଭାବନା ଆମ ଭିତରେ ଅଛି, ଏଇ ଭାବନାଟି ଗୋଟେ କ୍ଷଣ କରେ ପରିବର୍ତ୍ତନ ହୋଇଯିବ ଯେତେବେଳେ ମହାପ୍ରଭୁଙ୍କୁ ଆମେ ଦର୍ଶନ କରିବା, ବା ମହାପ୍ରଭୁଙ୍କର ଉଦାର ଲୀଳାରେ ଆମେ ସାମିଲ ହେବା। ତେଣୁ ଏଇ ଉଦାର ଲୀଳାରେ ମହାପ୍ରଭୁ ଆଜି ରଥଯାତ୍ରାକୁ ଆସୁଛନ୍ତି। ଏବଂ ରଥଯାତ୍ରାକୁ ଯେଉଁ ଆସୁଛନ୍ତି, ସିଂହଦ୍ୱାର ଗୁମୁଟ ଭିତରେ ମହାପ୍ରଭୁଙ୍କର ଘଣ୍ଟ ଘଣ୍ଟା ନାଦରେ ମହାପ୍ରଭୁଙ୍କର ଆସିବା ଟିକେ ବିଳମ୍ବ ହେଉଛି। କାହିଁକି ମହାପ୍ରଭୁଙ୍କର ଲୀଳା ଏତେ ମହନୀୟ, ଏତେ ମହାନ, ତାର କେତେଗୁଡ଼ିଏ କାରଣ ଅଛି, ସ୍କନ୍ଦ ପୁରାଣ ତାର ବର୍ଣ୍ଣନା ଦେଇଛନ୍ତି। ମୁଁ ଆପଣଙ୍କୁ ଗୋଟି ଗୋଟି କରି କହିଦେଉଛି। ଗୋଟିଏ ହେଉଛି ମହାପ୍ରଭୁ ସକଳା ଦାରଣଂ ସକଳା ପଦାମ, ଆମର ସମସ୍ତ ଆପଦଙ୍କୁ ସେ ଧାରଣ କରିଦିଅନ୍ତି। ଧାରଣ ମାନେ ସେ ଚିରି ଦିଅନ୍ତି, ସେ ନୃସିଂହଙ୍କ ଭଳି ସେ ବିଧାରଣ କରିଦିଅନ୍ତି। ଯେତେ ଆପଦ ଆମର ଜୀବନରେ ଅଛି, ସେ ଆପଦର କାରଣ ତ ତିନୋଟି ଆମେ ଆପଣଙ୍କୁ କହିଛୁ, ତ୍ରୟ ତାପ ବୋଲି ତାକୁ କୁହାଯାଏ, ଆଧି ଭୌତିକ, ଆଧି ଦୈବିକ ଏବଂ ଆଧ୍ୟାତ୍ମିକ। ଏ ତିନିଟି ତାପ ଛଡ଼ା
ଚତୁର୍ଥ

ତାପ ବୋଲି କିଛି ନାହିଁ। ଏଇ ତିନି ତାପରେ ଆମେ ସମସ୍ତେ ଗ୍ରସ୍ତ, ତେଣୁ ଏଇ ତିନି ତାପ ଯେତେବେଳେ ଆମ ଜୀବନରେ ଆପଦ ହେଇକରି ଆସନ୍ତି, ସେଇ ଆପଦକୁ ଦୂର କରିବା ପାଇଁ ଆମ ଭିତରେ ଶକ୍ତି ସାମର୍ଥ୍ୟର ଅଭାବ ଦେଖାଦିଏ, ସେତେବେଳେ ଆମେ ମହାପ୍ରଭୁଙ୍କ ପାଖରେ ପ୍ରଣତ ହଉ, ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହଉ, ଏବଂ ସେହି ଶରଣାପନ୍ନ ଭାବରେ ମହାପ୍ରଭୁ ଆମର ସକଳ ଆପଦକୁ ଧାରଣ କରିଦିଅନ୍ତି ବୋଲି ତାଙ୍କୁ କୁହାଯାଏ। ଧାରଣ ସକଳ ଆପଦାମ ମୁଖ୍ୟଣା ମୁଖ୍ୟଣ ସର୍ବ ପାପାନମ, ସମସ୍ତ ପାପର ମୁଖ୍ୟ କରିଦିଅନ୍ତି। ଆମ ଭିତରେ ଏତେ ପାପ ଅଛି ଯେ ତାର ସଂଖ୍ୟା ଆମେ କରିପାରିବା ନାହିଁ, ତାର ପରିମାଣ ଆମେ କଳ୍ପନା କରିପାରିବା ନାହିଁ। ସେ ପାପରୁ ମୁକ୍ତି କେମିତି ହେବା, ଏବଂ ଜନ୍ମ ଜନ୍ମର ସଂସ୍କାର ଆମେ ଜାଣିନାହିଁ, ଏହି ଜନ୍ମ ପୂର୍ବରୁ ଆମେ କେତେ ଜନ୍ମ ନେଇଛେ। ତେଣୁ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ବହୁନି ମେ ବ୍ୟତୀତାନି ଜନ୍ମାନି ତବତା ଅର୍ଜୁନ, ତେଣୁ ସେହି ଜନ୍ମ ଗୁଡ଼ାକ ତମର ଯୋଉ ଅତୀତ ହେଇଛି, କେତେ ଜନ୍ମ ଅତୀତ କରିକି ତମେ ଏଇ ଜନ୍ମରେ ଅର୍ଜୁନ ହେଇଛ, ଏବଂ ଆମେ ସମସ୍ତେ ଗୋଟେ ଗୋଟେ କୁରୁକ୍ଷେତ୍ରର ଅର୍ଜୁନ ଭଳି କେତେ ଜନ୍ମ ଅତିକ୍ରମ କରି ଏ ଜନ୍ମ ଲାଭ କରିଛୁ, ଏବଂ କେତେ ଜନ୍ମର ସଞ୍ଚିତ ପାପ ଆମ ଜୀବନରେ ଅଛି, ସେ ପାପକୁ ଖ୍ୟାଳନ କରିବା ପାଇଁ ଆମର କ'ଣ ଶକ୍ତି ଅଛି? ଗୋଟିଏ ଜନ୍ମରେ ଆମେ ତାକୁ ଖ୍ୟାଳନ କରିପାରିବା ଯଦି ପ୍ରଭୁଙ୍କର କୃପା କରୁଣା ଆମ ଉପରେ ନ ପଡ଼ିବ? ତେଣୁ ସେଇଥିପାଇଁ ଏଇ ପ୍ରଭୁଙ୍କର ସେଇ ଶକ୍ତି ଅଛି, ବଡ଼ଦାଣ୍ଡରେ ତାଙ୍କୁ ଦର୍ଶନ କରିଦେଲେ ସେ ସମସ୍ତ ପାପରୁ ଆମକୁ ମୁଖ୍ୟ କରିଦେବେ। ଏଇ ଯୋଉ ଭାବନା, ଏଇ ଯୋଉ କାରଣ ଗୁଡ଼ିକ ସ୍କନ୍ଦ ପୁରାଣ ନିର୍ଦ୍ଦେଶ କରିଛନ୍ତି ଯେ ମହାପ୍ରଭୁ କାହିଁକି ଏତେ ମହନୀୟ ଆମ ପାଇଁ, ମହାପ୍ରଭୁ କେତେ ପ୍ରଣମ୍ୟ ଆମ ପାଇଁ କାହିଁକି? ମୁଖ୍ୟଣଂ ସର୍ବପାପାନଂ ଯୋଡ଼ିଏ ଗଲା। ତୃତୀୟଟି ହେଉଛି ଭରଣଂ ସର୍ବଜନ୍ତୁନାଂ, ଆମର ସମସ୍ତ ଜନ୍ତୁମାନଙ୍କର ଯେତେ ଜନ୍ତୁ ଅଛନ୍ତି, କୀଟ ଠାରୁ ଆରମ୍ଭ କରି ପତଙ୍ଗ ପର୍ଯ୍ୟନ୍ତ, ସ୍ତମ୍ଭ ଠାରୁ ଆରମ୍ଭ କରି ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତଙ୍କର ଭରଣ ପୋଷଣ କରନ୍ତି ମହାପ୍ରଭୁ। ଆପଣ ଜାଣନ୍ତି ଶ୍ରୀକ୍ଷେତ୍ରକୁ ଆସିକରି କାହାର ପେଟ କେବଳ ଅପୋଷା ରହେ ନାହିଁ, ଏହାର ବହୁ ଦୃଷ୍ଟାନ୍ତ ଆପଣ ଦେଖିଛନ୍ତି। ଗୀତା ପଣ୍ଡା ଉପାଖ୍ୟାନରେ ସେଇ କଥା, ବନ୍ଧୁ ମହାନ୍ତି ଉପାଖ୍ୟାନରେ ସେଇ କଥା। ଏଇଠିକି ଆସିକରି ଶ୍ରୀକ୍ଷେତ୍ରକୁ ଆସିବ ଏବଂ ପେଟରେ ତାର ଦାନା ମୁଠେ ପଡ଼ିବ ନାହିଁ, ରହିବ ସିଏ ଅନାହାରରେ ରହିବ, ଏ କଥା କସ୍ମିନ କାଳେ ଘଟି ନାହିଁ। ତେଣୁ ଯିଏ ଆମକୁ ଦାନା ଦେଇପାରୁଛନ୍ତି, ଯିଏ ହାତୀକୁ ଦାନା ଦେଇପାରୁଛନ୍ତି, ସକଳ ଜନ୍ତୁକୁ ଦାନା ଦେଇପାରୁଛନ୍ତି, ପିମ୍ପୁଡ଼ିକୁ ଦାନା ଦେଇପାରୁଛନ୍ତି, ସିଏ ଜଗତର ସମସ୍ତ ଜନ୍ତୁମାନଙ୍କର ଭରଣ କରନ୍ତି ବୋଲି ଭରଣଂ ସର୍ବଜନ୍ତୁନାଂ ବୋଲି କୁହାଯାଏ। ଏବଂ ଶରଣଂ ଜଗତାମପି, ଏ ସମଗ୍ର ଜଗତର ଶରଣ ସିଏ, କାରଣ ଏ ସମଗ୍ର ଜଗତ ତାଙ୍କଠାରୁ ଉତ୍ପନ୍ନ ହୁଏ ଏବଂ ତାଙ୍କଠାରେ ବିଲୀନ ହୁଏ, ସିଏ ହେଉଛନ୍ତି ପରମାତ୍ମା ପରମ ପୁରୁଷ। ତେଣୁ ବେଦାନ୍ତରେ କ'ଣ କ'ଣ କୁହାଯାଇଛି ଯେ ଏ ତସ୍ମାତ୍ ଆକାଶ ସମ୍ଭୂତ, ଆକାଶାତ୍ ବାୟୁ, ବାୟୁର ଅଗ୍ନେହ ଅଗ୍ନେ ରାପ ଅଦ୍ଭ୍ୟ ପୃଥିବୀ, ପୃଥିବ୍ୟାଙ୍ଗ ଔଷଧୟ ଔଷଧିବ୍ୟାଙ୍ଗ ଅନ୍ନ, ଇଏ ହେଉଛି ତୈତରୀୟ ଉପନିଷଦର ବାକ୍ୟ। ତେଣୁ ଏଇଥିରେ ପ୍ରଭୁଙ୍କର ସେଇ ପରମାତ୍ମା ପରମ ବ୍ରହ୍ମଙ୍କ ଠାରୁ ଆକାଶ ସମ୍ଭୂତ ହେଇ ବାୟୁ ଅଗ୍ନି ଏ ପଞ୍ଚ ମହାଭୂତ ସମସ୍ତେ ସୃଷ୍ଟି ହେଇଛନ୍ତି, ଏବଂ ଯେତେବେଳେ ପ୍ରଳୟ କାଳ ଆସିବ ଏ ସମସ୍ତେ ପୁଣି ତାଙ୍କଠାରେ ଲୀନ ହେବେ। ତେଣୁ ସେଇଥିପାଇଁ କୁହାଯାଏ ଯେ ଶରଣଂ ଜଗତାମପି, ଏ ଜଗତର ସମସ୍ତ ଶରଣର ଶେଷ ସ୍ଥଳ ହେଉଛନ୍ତି ପ୍ରଭୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଦୂଷଣଂ ସର୍ବଦୁଷ୍କୃତାମ, ସବୁ ଦୁଷ୍କୃତ ଆମର ଯେତେ ପାପ ପଙ୍କରେ ଆମେ ଲିପ୍ତ ହେଇକି ଅଛେ, ସବୁ ଦୁଷ୍କୃତକୁ ସେ ମହାପ୍ରଭୁ ଧାରଣ କରିଦେବେ ବା ସବୁ ଦୂଷଣକୁ ନଷ୍ଟ କରିଦେବେ। କିଛି ସମୟ ପୂର୍ବରୁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟ କହୁଥିଲେ ଯେ ଆମେ ସଂସାରରେ କେମିତି ପତିତ ହେଇଯାଇଛୁ, ତେଣୁ କ'ଣ କୁହାଯାଏ ନା ସଂସାର ନାଇଁ ଦୁଃଖ ଜଳ ଦୋଷିତା ଗୋଟେ କଥା, ହଁ ନାଇଁ ନାଇଁ ଯେନ ଧୃତମିଦଂ ବିଶ୍ୱଂ ତସ୍ମୈ ଶ୍ରୀ ଗୁରବେ ନମଃ। ତେଣୁ ଯୋଉମାନେ ସଂସାର ବୃକ୍ଷରେ ଚଢି ସଂସାର ବୃକ୍ଷ ମାରୁଡ଼ା ପତନ୍ତି ନରକାର ନବେ, ଯେନ ଧୃତମିଦଂ ବିଶ୍ୱଂ ତସ୍ମୈ ଶ୍ରୀ ଗୁରବେ ନମଃ। ସେଇ ଜଗଦ୍ଗୁରୁ ଶ୍ରୀକୃଷ୍ଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭିତରେ ଯୋଉ ଶକ୍ତି ସାମର୍ଥ୍ୟ ଅଛି, ସିଏ ଆମ ସଂସାରରେ ଆମେ ଯୋଉ ସଂସାର ବୃକ୍ଷକୁ ଚଢିକିରି ଆଉ ଓହ୍ଲେଇ ପାରୁନେ ଏବଂ ସଂସାର ଅର୍ଣ୍ଣବରେ ଆମେ ପଡ଼ିଯାଉଛେ, ସେଇଥିରୁ ଆମକୁ ରକ୍ଷା କରିବା ପାଇଁ ସିଏ ଗୁରୁ ପ୍ରତିମ ଏବଂ ସିଏ ଆମକୁ ସେଥିରୁ ଉଦ୍ଧାର କରିବେ। ଶୋଷଣଂ ସର୍ବପଙ୍କାନାମ ନୀଳାଦ୍ରି ଶରଣଂ ହରିଂ, ତେଣୁ ସର୍ବପଙ୍କକୁ ଯେତେ କଳମଶ ଯେତେ ପାପ ପଙ୍କ ଲିପ୍ତ ହେଇକରି ଆମେ ଅଛେ ସେ ସବୁ ପଙ୍କକୁ ମଧ୍ୟ ସେ କରିଦେବେ। ଏବଂ ସ୍କନ୍ଦ ପୁରାଣ ଗୋଟେ ବର୍ଣ୍ଣନା କରୁଛନ୍ତି, ଏବେ ସିନା କଂକ୍ରିଟ ହେଇଗଲା ବଡ଼ଦାଣ୍ଡ, ସେତେବେଳେ ବଡ଼ଦାଣ୍ଡ ପଙ୍କିଳ ଥିଲା ଏବଂ ଯେତେବେଳେ କାଦୁଆ ଗୁଣ୍ଡି ଚାହୁଁଥିଲା ଏ କାଦୁଅମାନଙ୍କ ଭିତରେ ମଧ୍ୟ ରଥ ଲାଗୁଥିଲା ଏବଂ ସେଇ କାଦୁଅ ପଙ୍କରେ ଲୋକମାନେ ଚାଲୁଥିଲେ, ଏବଂ ସ୍କନ୍ଦ ପୁରାଣ କହୁଛନ୍ତି ସେଇ ପଙ୍କ ସାମାନ୍ୟ ପଙ୍କ ନୁହଁ, ସେଇ ପଙ୍କକୁ ମୁଣ୍ଡରେ ଲଗାଅ, ସେଇ ପଙ୍କକୁ ମୁଣ୍ଡରେ ଲଗେଇଲେ ତମର ଜନ୍ମ ଜନ୍ମ ସଞ୍ଚିତ ପାପ ପଙ୍କ ସେଥିରେ ଧୋଇ ହେଇଯିବ, ଏ କଥା ସ୍କନ୍ଦ ପୁରାଣର ଉକ୍ତି। ତାପରେ କ'ଣ କୁହାଯାଉଛି, ବରଦଂ ସର୍ବଭୋଗୀନାମ
ତେଣୁ ସମସ୍ତଙ୍କର ଭୋଗୀମାନଙ୍କର ଭୁକ୍ତି ମୁକ୍ତି ପ୍ରଦାୟକ ବୋଲି।

0: ସ୍ୱାମୀଙ୍କୁ ମୁଁ ଟିକେ ଦେବି ଖାଦ୍ୟ, ସେ ଖାଇକିରି ଯାଆନ୍ତୁ, 10 ଦିନ 12 ଦିନ ପରେ ଆସିବେ, କୁଆଡେ ଯିବେ, ମୋ ପାଖକୁ ତ ଆସିବେ। ତେଣୁ ଏଇ ଯୋଉ ବିଚାର, ଏଇଟା ହଉଛି ଭାରତୀୟ ହିନ୍ଦୁ ଭାରତୀୟ ସମାଜରେ ଯୋଉ ଦାମ୍ପତ୍ୟ ଜୀବନର ମହିମା। ଏଇ ମହିମାଟି ମହାଲକ୍ଷ୍ମୀଙ୍କର ଏଇ ଯୋଉ ଖେଚୁଡ଼ି ମହାପ୍ରଭୁଙ୍କୁ ଦେଇକିରି ବିଦା କରିବା, ମହାପ୍ରଭୁ ନ କହିଥିବା ସତ୍ତ୍ୱେ, ମହାପ୍ରଭୁ ତାଙ୍କୁ କୌଣସି ସୂଚନା ଦେଇନଥିବା ସତ୍ତ୍ୱେ, ଏବଂ ନିଜ ଭଉଣୀକୁ ଧରିକି ଚାଲି ଯାଉଥିବା ସତ୍ତ୍ୱେ ମଧ୍ୟ ମା ଲକ୍ଷ୍ମୀ ତାଙ୍କ କର୍ତ୍ତବ୍ୟରେ କୌଣସି ଅବହେଳା ନ କରି ଗୋଟେ ସ୍ତ୍ରୀର ଯାହା କର୍ତ୍ତବ୍ୟ, ଭାରତୀୟ ନାରୀର କର୍ତ୍ତବ୍ୟ, ସେ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ତେଣୁ ଏଇଟା ଆମର ଭାରତୀୟ ନାରୀମାନଙ୍କ ପ୍ରତି କମ୍ ବଡ଼ ବାର୍ତ୍ତା ନୁହେଁ।
1: ଭାରତୀୟ ନାରୀମାନେ ମହାଲକ୍ଷ୍ମୀଙ୍କୁ ଅନୁସରଣ କରିବା ଉଚିତ। ମହାଲକ୍ଷ୍ମୀ କିଭଳି ଭାବରେ ଗୋଟେ, ଇଏ ବି ତାଙ୍କର ଔଦାର୍ଯ୍ୟ ଲୀଳା, ସେ କିଭଳି ଭାବରେ ସ୍ୱାମୀଙ୍କ ପ୍ରତି ଏକନିଷ୍ଠ ଅଟନ୍ତି, ତାହାର ମଧ୍ୟ ଚରମ ନିଦର୍ଶନ ଆଜି ଦେଖିବାକୁ ମିଳିଲା। ଯାହା କହିଲେ ଯେ ବର୍ତ୍ତମାନ ମହାପ୍ରଭୁ ତାଙ୍କୁ ପଚାରନ୍ତୁ ନ ପଚାରନ୍ତୁ, ସେ ମୋର ପ୍ରାଣନାଥ, ସେ ମୋର ପ୍ରାଣପ୍ରିୟ, ତାଙ୍କ ବ୍ୟତୀତ ମୋର ଅନ୍ୟ କେହି ନାହିଁ। ମହାପ୍ରଭୁ ଏଠାରେ ନରଲୀଳା କରୁଛନ୍ତି। ଭଗବାନଙ୍କର ଦେହଟି ହେଉଛି ଦାରୁ, କିନ୍ତୁ ତାଙ୍କର ଲୀଳା ଗୁଡ଼ିକ

0: ମନୁଷ୍ୟ ଭଳି ଲୀଳା କରୁଛନ୍ତି। ଆମେ ମାନେ ଦେଖୁଛେ ଯେ ବର୍ତ୍ତମାନ ହରିବୋଲ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିରର ଗୁମୁଟ। ଗୁମୁଟରୁ ପ୍ରଭୁ ପ୍ରଭୁ ବାହାରୁଛନ୍ତି ଏବଂ ଧୀରେ ଧୀରେ ଧୀରେ ଧୀରେ ଇଏ ବର୍ଷା ମଧ୍ୟ ମାନେ ଆଜି ମହାପ୍ରଭୁଙ୍କୁ ଦେଖିବା ପାଇଁ ସତେ କି ସେ କେତେ ଦିନ ହେଲା ଦେଖିବା ପାଇଁ ଚାହିଁଥିଲା। ସେଥିପାଇଁ ଆଜି ମେଘ ଆଜି ଚାରିଟା ଯାକ ମେଘ ବୋଧ ହୁଏ ଏକାଠି ହେଇକିରି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚି ଯାଇଛନ୍ତି। ବୋଲ ମାନୁନାହାନ୍ତି ଇନ୍ଦ୍ରଙ୍କର, ତେଣୁ ଭକ୍ତମାନଙ୍କୁ ଭିଜଉଛନ୍ତି। ଆଉ ଅଳ୍ପ ସମୟରେ ମହାପ୍ରଭୁ ଆସିବେ ଚାହିଁକିରି।
1: ଏଇଟା ଇନ୍ଦ୍ରଙ୍କର ବୋଲ ମାନିବା କଥା ନୁହଁ, ଏଇଟା ମହାପ୍ରଭୁଙ୍କର ଇଚ୍ଛା,
0: ଏଇଟା ମହାପ୍ରଭୁଙ୍କର ଇଚ୍ଛା। ତେଣୁ ଯାହା ହଉ, ମହାପ୍ରଭୁ ଇଚ୍ଛା କରିଛନ୍ତି ଯେ ବର୍ତ୍ତମାନ ଚତୁର୍ଦିଗ ଖାଲି ଭାସୁ, କାରଣ ଭାସିବା ଦରକାର। ଆଉ ପାଣିରେ ନ ଭାସିଲେ ଫସଲ ହବ କେମିତି? ବର୍ତ୍ତମାନ ଯୋଉ ଗଛ ଲତା ପାଣି ଟୋପେ ନ ପାଇକିରି ଏଇ ଯୋଉ ଖରାରେ ସମସ୍ତେ ଦହଗଞ୍ଜ ହଉଥିଲେ, ସମସ୍ତେ ପୁଣି ତ ବଞ୍ଚିବେ ନା? ସେଥିପାଇଁ ସକଳ ସକଳ ଜଗଦାଧାର ଜଗନ୍ନାଥ ମହାପ୍ରଭୁ ଆଜି ଭାରି ଖୁସି ହଉଥିବେ। ଯାହା ହଉ, ମୋ ଯାତ୍ରାରେ ବୋଲ ନ ମାନନ୍ତୁ ମେଘ ଗୁଡିକ, ସେମାନେ ଆଜି ବରିଶି ଯାଆନ୍ତୁ, ସେମାନେ ମନ ଇଚ୍ଛା ବରିଶି ଯାଆନ୍ତୁ, ଆଉ ପୃଥିବୀ ଶସ୍ୟଶାଳିନୀ ହଉ ନା କଣ କହିବେ ଆପଣ?
1: ନାଇଁ ନାଇଁ କିଛି ନାହିଁ, ଆମର ଚାଷୀମାନେ ବିହନ ଧରିକିରି ବସିଛନ୍ତି।
0: ଆଜ୍ଞା, ବର୍ତ୍ତମାନ ଅକ୍ଷି ମୁଠି ହେଇଛି, ସେମାନେ ଅକ୍ଷି ମରି ଚଳେଇଛନ୍ତି, ବର୍ତ୍ତମାନ ଚାହିଁକିରି ବସିଛନ୍ତି କେମିତି ପ୍ରବଳ ବର୍ଷା ହଉ। ମନରେ ଦୁଃଖ ଆସିଯାଇଥିଲା, ସତ୍ୟ କଣ, ଏ ଯୋଉ ଆମେ ଦେଖୁଥିଲୁ ଯେ ଜମି ଗୁଡିକ ଫାଟି ଯାଇଥିଲା, ତେଣୁ ବର୍ତ୍ତମାନ ସମସ୍ତେ ଚିନ୍ତାରେ ପଡିଥିଲେ। ସବୁଆଡେ ପ୍ରଚାର ହଉଥିଲା ଯେ ଚଳିତ ବର୍ଷ କମ୍ ବର୍ଷା ହବ, କମ୍ ବର୍ଷା ହବ, ଚାଷୀମାନେ ମୁଣ୍ଡରେ ହାତ ଦେଇକିରି ବସିଥିଲେ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଅଖିଳ ବ୍ରହ୍ମାଣ୍ଡନାଥ ଯାହାର ସାହସ ସହାୟକ, ସେ ମୁଣ୍ଡରେ ହାତ ଦେବାର କୌଣସି କାରଣ ନାହିଁ। କାରଣ ଭଗବାନ ପ୍ରଭୁ ଯାହାର ସହାୟକ, ରଖେ ହରିତ ମାରେ କିଏ, ମାରେ ହରିତ ରଖେ କିଏ। ତେଣୁ ଆଜି ମହାପ୍ରଭୁଙ୍କର ବିଚିତ୍ର ଲୀଳା, ମହାପ୍ରଭୁ ଆଜି ଆସୁଛନ୍ତି ନନ୍ଦିଘୋଷ ରଥ ଉପରକୁ। ଆଜି ଖାଲି କଣ ଆସିଲେ ହବ, ସେ କେତେ ସମୟ ହେଲାଣି ବାଇଶ ପାହାଚ ଅତିକ୍ରମ କରି ସେଇ ଗୁମୁଟ ଭିତରେ କାହିଁକି ରହିଯାଇଛନ୍ତି ଏବଂ ଅପେକ୍ଷା କରିଛନ୍ତି ବର୍ଷଣ ମୁଖର। ଏଇ ଯୋଉ ଦିବସ, ଏଇ ଦିନରେ ମତେ କେତେ ଧୈର୍ଯ୍ୟର ସହିତ ଭକ୍ତ ଅପେକ୍ଷା କରି ରହିପାରୁଛି। ପ୍ରଭୁ ଆପଣଙ୍କ ପାଇଁ ଏ ଭକ୍ତମାନେ ଆସିଛନ୍ତି, ତେଣୁ ଆପଣଙ୍କ ଅପେକ୍ଷାରେ ଅଛନ୍ତି। ଆପଣ ଯେତେ ବିଳମ୍ବ କଲେ ମଧ୍ୟ ସେମାନେ ଅପେକ୍ଷା କରିବେ, ତେଣୁ ତାଙ୍କର ଧୈର୍ଯ୍ୟର ପରୀକ୍ଷା କରନ୍ତୁ ନାହିଁ ମହାପ୍ରଭୁ। ଆପଣ ଯଥାଶୀଘ୍ର ରଥାରୂଢ଼ ହୁଅନ୍ତୁ ଏବଂ ରଥରେ ଆରୋହଣ କରି ଟିକିଏ ଆପଣଙ୍କର ମୁହଁକୁ ବୁଲେଇ ଦିଅନ୍ତୁ ଜନସାଧାରଣଙ୍କୁ ବା ଶ୍ରଦ୍ଧାଳୁମାନଙ୍କ ଉପରେ, ଆପଣଙ୍କର ସେ ଦୃଷ୍ଟି ପଡ଼ିଯାଉ ଏବଂ ଆପଣଙ୍କ ଆଖି ସହିତ ସେମାନଙ୍କ ଆଖି ପଡ଼ିଗଲେ ସେମାନେ ଆସିଥିବାର ସମସ୍ତ ଯନ୍ତ୍ରଣା ଏବଂ ଏଠାରେ ପଡ଼ିଥିବା

0: ସଂସାରରେ ପଡିଥିବାର ସମସ୍ତ ତାପ ସବୁଯାକ ଭୁଲିଯିବେ। ସେଥିପାଇଁ ବର୍ତ୍ତମାନ ଆମେ ଦେଖୁଛୁ ମହାପ୍ରଭୁ ଆସିବେ। ଯେଉଁଠି ରାମଦେୟା ପରିଷଦ ରହିଛି ସେଇ ରାମଦେୟା ପରିଷଦ ସମ୍ମୁଖ ଭାଗ ଦେଇକରି ସେ ନନ୍ଦିଘୋଷ ରଥକୁ ଯିବେ। ସେ ବର୍ତ୍ତମାନ ଯେମିତି ଦୁଇ ଦୁଇ ଦିଅ ଅର୍ଥାତ୍ ଶ୍ରୀ ବଳଭଦ୍ର ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ ଏମାନେ ଯେମିତି ରାଧା ବଲ୍ଲଭ ମଠ ପାର୍ଶ୍ୱ ଦେଇକରି ରଥରେ ବିଜେ କଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେଭଳି ଭାବରେ ଏ ପଟକୁ ଆସିବେ ନାହିଁ। ମହାପ୍ରଭୁଙ୍କର ନନ୍ଦିଘୋଷ ରଥ ରାମଦେୟା ପରିଷଦ ପାଖାପାଖି ରହିଛନ୍ତି। ତେଣୁ ମହାପ୍ରଭୁ ସିଂହଦ୍ୱାରରୁ ବାହାରକୁ ବାହାରି ସେଇ ପଟ ଦେଇ ସେ ଯିବେ ନନ୍ଦିଘୋଷ ରଥକୁ। ସେଥିପାଇଁ ବର୍ତ୍ତମାନ ଆମେ ଦେଖିଛୁ ଯେ ବର୍ତ୍ତମାନ ଲୋକମାନେ ଯାହା ଭିଜୁଥିଲେ ସମସ୍ତେ ଗୋଟିଏ ଗୋଟିଏ ଛତା ବର୍ତ୍ତମାନ ଟେକି ସାରିଲେଣି। ବର୍ତ୍ତମାନ ମାନେ ଏ ଦୃଶ୍ୟ ବୋଧ ହୁଏ ଆମେ ପୂର୍ବେ ଦେଖିଥିଲୁ ଯେ 100 ବର୍ଷ ତଳେ ଏମିତି ବର୍ଷା ହେଉଥାଏ, ଛତା ଟେକା ହେଇଥାଏ, ରଥ ଯାଉଥାଏ, କିନ୍ତୁ ଏ ଦୃଶ୍ୟ ଗୁଡ଼ିକ ବର୍ତ୍ତମାନ ୟୁଟ୍ୟୁବ୍ ମାଧ୍ୟମରେ ଆମେ ଦେଖିଥିଲୁ। କିନ୍ତୁ ବର୍ତ୍ତମାନ ଦେଖିବାକୁ ପାଉଛୁ ଯେ ବର୍ତ୍ତମାନ ଚଳିତ ବର୍ଷ ଏହି ରଥଯାତ୍ରାରେ କେତେ ଛତା, ସମସ୍ତଙ୍କ ମୁଣ୍ଡରେ ଛତା, ତଥାପି ମନରେ ରହିଛି ବ୍ୟଥା, କାରଣ ଏ ମେଘ ବନ୍ଧ ହେବାର ନା ଧରୁନାହିଁ। ବର୍ତ୍ତମାନ ଲଘୁଚାପର ବର୍ଷା ଆଜି ସମସ୍ତଙ୍କ ମୁଣ୍ଡରେ ଚାପ ସୃଷ୍ଟି କରୁଛି, ତଥାପି ମନରେ ଆନନ୍ଦ। କେତେବେଳେ ସେଇ ଚକା ଡୋଳାଙ୍କର ଚକା ନୟନରେ ଆଖି ଆମର ମିଶିବ, ସେଥିପାଇଁ ଘଣ୍ଟ ବାଜୁଛି। ଘଣ୍ଟର ଶବ୍ଦ ଆପଣମାନେ ଜାଣନ୍ତି, ଏଇ ଯେଉଁ ଘଣ୍ଟୁଆମାନେ ଯେଉଁ ଘଣ୍ଟ ବଜାନ୍ତି ଏ ପବିତ୍ର ଘଣ୍ଟର ସ୍ୱନ ଯେଉଁ ପର୍ଯ୍ୟନ୍ତ କାନରେ ବାଜିବ ସେ ସ୍ଥାନ ପବିତ୍ର ହେବ। ଏବଂ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏଇ ଯେଉଁ ଘଣ୍ଟ ବାଜୁଛି ଏବଂ ଏ ଘଣ୍ଟର ଧ୍ୱନି ଯେଉଁ ପର୍ଯ୍ୟନ୍ତ ଯିବ ସେ ପର୍ଯ୍ୟନ୍ତ ବାତାବରଣ ଅତ୍ୟନ୍ତ ପବିତ୍ର ହେବ। ସେଥିପାଇଁ ଘଣ୍ଟର ଶବ୍ଦ ଆମେ ଶୁଭୁଛି ଏବଂ ମହାପ୍ରଭୁ ତ ଆସିବେ, ତଥାପି ଯେଉଁ ଜନସମର୍ଦ୍ଦ ଭିତରେ ଆସୁଛନ୍ତି ଅର୍ଥାତ୍ ତାଙ୍କର ଶ୍ରୀଅଙ୍ଗରେ ପାଟରଜୁ ଲାଗିଛି ଏବଂ ତାଙ୍କର ଭୁଜ ତଳେ ସେବକମାନେ ଅଛନ୍ତି ଏବଂ ଆଗରେ ସେବକମାନେ ଅଛନ୍ତି, ପଛରେ ସେବକମାନେ ଅଛନ୍ତି, ମସ୍ତକରେ ଟାହିଆ ଲାଗିଛି, ମହାପ୍ରଭୁଙ୍କର ଚକା ଚକା ଆଖି, ଯେଉଁ ଚକା ଆଖିକି ଥରେ ଦେଖିଦେଲେ କେତେ ବିଶ୍ୱାସ ଆସିଯାଏ, ଆରେ ମୋ ପଛରେ ପ୍ରଭୁ ଅଛନ୍ତି, ମୁଁ ଯାହାଙ୍କୁ ମନରେ ଭାବୁଥିଲି ସେଇ ପ୍ରଭୁ ମୋ ପାଇଁ ଅଛନ୍ତି, ମୋତେ ଚକା ଚକା ଆଖିରେ ଦେଖୁଛନ୍ତି, ମୋର ମନର ସମସ୍ତ କଥାକୁ ସେ ପଢି ଯାଉଛନ୍ତି, ବୁଝି ଯାଉଛନ୍ତି। ଶ୍ରୀ ଜଗନ୍ନାଥଙ୍କ ପାଖରେ ଆମର ଯେତେ ଦୁଃଖ ସେ ଦୁଃଖ ସବୁ ଧରା ପଡ଼ିଯାଏ, ଆମେ ମନକୁ ଯେତେ ଚାପି ଦେଲେ ମଧ୍ୟ ମହାପ୍ରଭୁଙ୍କ ଦୃଷ୍ଟିରୁ ସେ ଦୁଃଖ ଗୁଡ଼ିକ ବାହାରକୁ ବାହାରି ଆସନ୍ତି। ତେଣୁ ଆଖିର ଲୋତକ ଦେଇ ସେସବୁ ବାହାରକୁ ବାହାରି ଆସେ
1: ନାହିଁ। ସେ କଣ ହୁଏ କି ଆପଣ ବି ଦେଖିଛନ୍ତି, ଆମେ ସମସ୍ତେ ଦେଖିଛେ ଯେ ମହାପ୍ରଭୁଙ୍କର ଆଗରେ ଆମେ ସମସ୍ତେ ଓଡ଼ିଆ ମାନେ ଆମେ ଗୋଟିଏ କଥା ଜାଣିଛୁ ଯେ ମହାପ୍ରଭୁ ହେଉଛନ୍ତି ଅନ୍ତର୍ଯ୍ୟାମୀ,
0: ଅନ୍ତର୍ଯ୍ୟାମୀ,
1: ଏଥିରେ ଆଉ ସନ୍ଦେହ ନାହିଁ। ଇଏ ହଜାର ହଜାର ବର୍ଷ ଧରି ଇଏ ଓଡ଼ିଆ ମାନଙ୍କ ପାଖରେ ଏବଂ ଓଡ଼ିଆ ମାନଙ୍କ ବାଟ ଦେଇକରି ସମଗ୍ର ଭାରତବାସୀଙ୍କ ପାଖରେ ଇଏ ଗୋଟିଏ ସିଦ୍ଧ ହେଇଯାଇଛି ଯେ ମହାପ୍ରଭୁ ହେଉଛନ୍ତି ଅନ୍ତର୍ଯ୍ୟାମୀ। ତାଙ୍କୁ ଲୁଚେଇକରି କୌଣସି କଥା ଆମେ କରିପାରିବା ନାହିଁ, କିମ୍ବା ଆମର ଅନ୍ତରର ଦୁଃଖ ସିଏ ଜାଣନ୍ତି ନାହିଁ ଏଭଳି କଥା କିଛି ନାହିଁ। କେବଳ ତାଙ୍କ ଆଗରେ ଠିଆ ହେଇକରି, ଏବଂ ମଣିଷ ଆପଣ ଜାଣନ୍ତି ଯେତେବେଳେ ଆପଣ ଅନ୍ତରଙ୍ଗ ବନ୍ଧୁଟିଏ ପାଇବେ ସେତେବେଳେ ହିଁ ଆପଣ ମନ ଖୋଲିକରି କହିବେ। ଯଦି ମୋ ସହିତ ଆପଣଙ୍କର ଅନ୍ତରଙ୍ଗତା ନଥିବ ଆପଣଙ୍କ ଭିତର କଥା ଗୁଡାକ ମୋତେ ଆପଣ କହିବେ କି? କହିବେ ନାହିଁ। ଯେତେବେଳେ ଭାବିବେ ଯେ ଇଏ ମୋର ଅନ୍ତରଙ୍ଗ, ଇଏ ମୋତେ ଜାଣିଲାଣି, ୟାର ଆତ୍ମା ସହିତ ମୋର ଗୋଟେ ଆତ୍ମାର ସମ୍ପର୍କ ହେଲାଣି, ସେତେବେଳେ ଆପଣ କହିବେ। ତେଣୁ ମହାପ୍ରଭୁଙ୍କ ପାଖରେ ଆମମାନଙ୍କର କଣ ହୁଏ ନା, ମହାପ୍ରଭୁଙ୍କୁ ଦେଖିଲେ ମହାପ୍ରଭୁଙ୍କୁ ଗୋଟେ ଆପଣାର ଭାବରେ ଆମେ କରିଦେଉ ମହାପ୍ରଭୁଙ୍କୁ। ତେଣୁ ମହାପ୍ରଭୁଙ୍କୁ ଯୋଉ ଆପଣାର ଭାବରେ ଗୁମୁଟ ଭିତରେ ଅଛନ୍ତି, ଛତି ହିଁ ଦେଖାଯାଉଛି, କେତେକ ଆଲୋଟ ଚାମର ଅରୁଣ ସ୍ତମ୍ଭ ପାଖରେ ବୁଲୁଛନ୍ତି, ଏଇଟା ଆମେ ଦେଖୁଛୁ 10-15 ମିନିଟ ହେଲା। ଏବଂ ମହାପ୍ରଭୁଙ୍କୁ ସେଇଥିପାଇଁ ପରା ମହାପ୍ରଭୁଙ୍କର
2: लीला।

0: ରହସ୍ୟ ପୁରୁଷୋତ୍ତମ ସେ ଦେବାନ୍ତକୃତ ମନୁଷ୍ୟ ଏଇଟା ହଜାର ଥର ଆମେ କହୁଛୁ, କହିଲେ କଣ ହବ? ତେଣୁ ଏହି ଦୃଷ୍ଟିରୁ ଆମକୁ ବିଚାର କରିବାକୁ ପଡିବ ଯେ ମହାପ୍ରଭୁଙ୍କ ସହିତ ଏ ଜାତିର ଯେଉଁ ଅନ୍ତରଙ୍ଗତା, ସେଇ ଅନ୍ତରଙ୍ଗତା ହିଁ ମହାପ୍ରଭୁଙ୍କର ଆଗରେ ଆମର ଓଡ଼ିଆମାନଙ୍କୁ ଠିଆ କରେଇକରି ତାଙ୍କ ଆଖିରୁ ଲୁହ ଝରେଇ ଦେଉଛି। ତେଣୁ ଯେଉଁ ଲୁହ ଝରେଇବା କଥା କହୁନଥିଲେ, ସେ ଲୁହ ଝରେଇବାଟି ପ୍ରଥମ କଥା ହେଲା ଅନୁରାଗ, ଏବଂ ଅନ୍ତରଙ୍ଗତା ଆସିଲେ ଜଣେ ମନର ଭାବ କହିବ, ଏବଂ ଯେତେବେଳେ ସେଇ ଭାବଟି ଆହୁରି ଟିକେ ସାନ୍ଦ୍ର ହେଇଯିବ ସେତେବେଳେ ଆଖିରୁ ଲୁହ ହେଇକି ବାହାରି ଆସିବ।
1: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
2: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲଠାରୁ କୁମ୍ଭାରର ମାଟି ହାଣ୍ଡି, ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
3: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଅଗଣିତ ଶ୍ରଦ୍ଧାଳୁମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଓଡ଼ିଶାର ଶିଳ୍ପ ପ୍ରଗତି ଓ ସ୍ୱାଭିମାନର ପ୍ରତୀକ ନାଲ୍କୋ।
4: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 0675222275। ଏହା ସହିତ ଆଉ କିଛି ଜରୁରୀ ସହାୟତା

0: ଆସିଲେଣି, ତେଣୁ ଆଉ ଅଳ୍ପ ସମୟ ପରେ ସେ ଗୋମୁଟ ଅତିକ୍ରମ କରି ଆସିଯିବେ, ବାହାରକୁ ଆସିଯିବେ ଏବଂ ଆଉ ଅଳ୍ପ ସମୟ ମଧ୍ୟରେ ସେ ଯେତେବେଳେ ଆସି ପହଞ୍ଚିଯିବେ ରଥ ପାଖାପାଖି ଅଞ୍ଚଳରେ, ସେତେବେଳକୁ ସେ ବର୍ତ୍ତମାନ ସେ ପଳେଇବେ ସେ ରଥକୁ। ବର୍ତ୍ତମାନ ଚାରମାଳ ପ୍ରସ୍ତୁତ ହେଇକି ରହିଗଲେଣି ଏବଂ ଚାରମାଳ ପର୍ଯ୍ୟନ୍ତ ବର୍ତ୍ତମାନ ତାଙ୍କର ଯୋଉ ପଟୁଆରଟି ବାହାରିଛି, ଯୋଉ ପଟୁଆରରେ ମହାପ୍ରଭୁ ସବୁବେଳେ ପଛରେ ଆସନ୍ତି। କାହିଁକି ପଛରେ ଆସନ୍ତି? ମହାପ୍ରଭୁଙ୍କର ଗୋଟିଏ ସ୍ୱଭାବ, ସେ ଏଇ ସ୍ୱଭାବଟାକୁ ଲକ୍ଷ୍ୟ କରିଛନ୍ତି କିଏ? ଭକ୍ତ ସାଲବେଗ। ଭକ୍ତ ସାଲବେଗ କହିଲେ, ଧେନୁ ପଛେ ପଛେ ବଛା ଗମେ କ୍ଷୀର ଲୋଭେ, ଭକତ ପଛରେ ଥାଉ ଥାଉ ତୁଇ ସେହି ଭାବେ। ଯେମିତି
1: ଗୋଟେ ସେଇଟା ଗୋଟେ କଥା, ଆଉ ଗୋଟେ କହିଛନ୍ତି ଯେ ଆଗେ ଚାଲେ ବଳଭଦ୍ର ମଧ୍ୟ ଚାନ୍ଦ ମୁହି
0: ପଛରେ
1: ପଛରେ ଆସେ କାଳିଆ ଗହଳ ଲଗାଇ।
0: ତେଣୁ ଭକ୍ତମାନଙ୍କୁ ଭକ୍ତମାନଙ୍କ ପଛରେ ପ୍ରଭୁ ଆସନ୍ତି। ଆପଣ ଦେଖିବେ ଯେତେବେଳେ ନନ୍ଦୀଘୋଷ ରଥ ଟଣା ହବ, ଆପଣ ଦେଖିବେ ବଳଭଦ୍ରଙ୍କ ରଥ ଟଣା ହବ ତାଙ୍କ ପଛରେ ଲୋକ ଥିବେ, ଦେବୀ ସୁଭଦ୍ରାଙ୍କ ରଥ ଟଣା ହବ ତାଙ୍କ ପଛରେ ଲୋକ ଥିବେ, କିନ୍ତୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦୀଘୋଷ ରଥ ଯେତେବେଳେ ଆଗେ ଆଗେ ଚାଲିବ, ଆଜ୍ଞା ପଛପଟେ କେହି ନଥିବେ, ପଛପଟେ ରଥ ଥିବେ, ରଥରେ ରଥି ଜଗନ୍ନାଥ ବସିଥିବେ, ଆଉ ପଛରେ କାହିଁ ଲୋକ ରହିବେ।
1: ଆଚ୍ଛା ଆଉ ଗୋଟେ କଥା ଡକ୍ଟର ଦାସ, ଯେ ଆପଣ ତ ଜାଣିଛନ୍ତି ଯେ ପୁରୀ ମନ୍ଦିର ଭିତରେ ଆମର ଦେବଦାସୀ ପ୍ରଥା ଥିଲା,
0: ଆଜ୍ଞା,
1: ଏବଂ ଦେବଦାସୀ ପ୍ରଥା ଥିଲା ଏବଂ ମାହାରୀ ପ୍ରଥା ବି ଥିଲା। ଦେବଦାସୀ ଯିଏ, ମାହାରୀ ସିଏ, ଆମର ମହାନାରୀ, ସେମାନେ ଉତ୍ସର୍ଗ କରିକି ନିଜ ଜୀବନକୁ ମହାପ୍ରଭୁଙ୍କର ସେବାରେ, ନୃତ୍ୟ ସେବାରେ ନିଜର ଜୀବନକୁ ବ୍ୟୟ କରୁଥିଲେ।
0: ଠାକୁର ଯାହାର ସ୍ୱାମୀ ଆଉ ସେ
1: ମହାନ ହବ, ତେଣୁ ସେଇ ଯୋଉ ମାହାରୀ ସେବା, ସେ ସେବା ତ ବର୍ତ୍ତମାନ ବନ୍ଦ ହେଇଯାଇଛି। କିନ୍ତୁ ଆଜି ଆମେ ଦେଖୁଛେ ଯେ ଅନେକ ଓଡ଼ିଶୀ ବେଶ ପଡ଼ିକିରି ଅନେକ ନୃତ୍ୟାଙ୍ଗନା ନୃତ୍ୟ କରୁଛନ୍ତି, ତା ସାଥିରେ କିଛି ଗୋଟି ପୁଅ, ଯୋଉଟା ରଘୁରାଜପୁରର ଗୋଟି ପୁଅ ମାନେ ପ୍ରସିଦ୍ଧ, ସେମାନେ ଆସିଛନ୍ତି। ତା ସହିତ ଯୋଉ ପ୍ରାଚୀନ ପରମ୍ପରା ଆମର ଥିଲା ମାହାରୀ ପରମ୍ପରା, ସେ ମାହାରୀ ନର୍ତ୍ତକୀ ମଧ୍ୟ, କେତେଜଣ ନର୍ତ୍ତକୀ ମାହାରୀ ବେଶ ପଡ଼ିକିରି, ମାହାରୀ ମାନେ ଯୋଉ ବେଶ ପଡୁଥିଲେ, ମାହାରୀର ବେଶ ପୋଷାକ ଓଡ଼ିଶୀ ନୃତ୍ୟର ବେଶ ପୋଷାକଠୁ ଭିନ୍ନ
0: ଭିନ୍ନ,
1: ତେଣୁ ସେଇ ଯୋଉ ଭିନ୍ନ ବେଶ ପୋଷାକ ଯୋଉଟାକ ମୌଳିକ ମାହାରୀ ବେଶ ଥିଲା, ସେଇ ବେଶ ପଡ଼ିକି ମଧ୍ୟ ମହାପ୍ରଭୁଙ୍କର ଆଗରେ ଆଗରେ ନୃତ୍ୟ କରିବା ପାଇଁ ଅନେକ ମାହାରୀ ବେଶଧାରୀ ନର୍ତ୍ତକୀ ମଧ୍ୟ ବର୍ତ୍ତମାନ ବଡ଼ଦାଣ୍ଡରେ ଉପସ୍ଥିତ ଅଛନ୍ତି ପହଣ୍ଡି ସମୟରେ ନୃତ୍ୟ କରିବା ପାଇଁ।
0: ମହାପ୍ରଭୁଙ୍କର ଟିକିଏ ସେବା କରିବା ପାଇଁ ପ୍ରତ୍ୟେକ ମନୁଷ୍ୟ କାମନା କରିଥାଏ, ଇଏ ହେଉଛି ତାଙ୍କର ଜନ୍ମ ଜନ୍ମାନ୍ତର ସଂସ୍କାର। ଏଇ ଯୋଉ ନାରୀମାନେ କେତେ କଷ୍ଟ କରି ମାନେ ବର୍ତ୍ତମାନ ଆପଣ ବସିଛନ୍ତି, କିନ୍ତୁ ସେମାନେ ଠିଆ ହୋଇଛନ୍ତି, ଭିଜୁଛନ୍ତି, ବେଶ ପକେଇଛନ୍ତି, ତେଣୁ
1: ସେ ବେଶ ମୁହଁରୁ ଧୋଇବି ହେଇଗଲାଣି,
0: ଧୋଇବି ହେଇଗଲାଣି,
1: ତଥାପି ତିଳେ ମଧ୍ୟ ସେଥିପାଇଁ ତାଙ୍କର ଆପତ୍ତି ନାହିଁ।
0: ଇଏ ହେଉଛି ଜନ୍ମ ଜନ୍ମାନ୍ତର ସଂସ୍କାର, ମହାପ୍ରତିଙ୍କ ପାଇଁ ତାଙ୍କର ଯୋଉ ଜନ୍ମ ଜନ୍ମାନ୍ତର ଉତ୍ସର୍ଗ ଭାବ ଥିଲା, ସେ ଉତ୍ସର୍ଗୀକୃତ ଭାବଟା ଆଜି କାମ ଦଉଛି, ଯାହାଫଳରେ ସେମାନଙ୍କୁ ବାଧୁ ନେଇ ସେମାନେ ବାଧା ଅନୁଭବ କରୁନାହାନ୍ତି, ସୁନ୍ଦର ବେଶ ପକେଇଛନ୍ତି।
1: ଆମର ଯେମିତି ସନ୍ଥ ହରିଦାସ ଥିଲେ,
0: ହଁ,
1: ବହୁତ ସୁନ୍ଦର ଗାୟକ ସେ ଥିଲେ, ତେଣୁ ସିଏ କଣ କହୁଥିଲେ, ମେ ଭଗବାନ କେ ଲିଏ ଗାତା ହୁଁ।
0: ସୂରଦାସ ମଧ୍ୟ ସେୟା, ସୂରଦାସ
1: ଭଗବାନ କେ ଲିଏ ଗାତା ହୁଁ।
0: ଆକବର କହିଲେ, ଆରେ ମେରେ ଲିଏ କୁଛ ବୋଲୋ, ସେ କହିଲେ ନାଇଁ ନାଇଁ ମୁଁ ଗାଇବେନି, ମୁଁ ଜାଣି ନାହିଁ।
1: ନାଇଁ ତାନସେନ ଯାଇକି କହିଲେ ସେ ଗାଇବେନି, ସେ ଗାଆନ୍ତି କେବଳ ଭଗବାନଙ୍କ ପାଇଁ, ତେଣୁ ଏ ଯୋଉ ନୃତ୍ୟ, ଇଏ ଭଗବାନଙ୍କ ପାଇଁ ନୃତ୍ୟ, ଏ ନୃତ୍ୟ ଯେତେବେଳେ ଭଗବାନଙ୍କ ପାଖରେ ନାଚିଦେବେ, ଆଉ କୋଉଠି ନାଚିଲେ ହେଲେ କେତେ ନହେଲେ କେତେ,
0: ତେଣୁ ପ୍ରଭୁଙ୍କ ପାଖରେ ଟିକେ ସେବା କରିଦେଲେ ମନୁଷ୍ୟ ନିଜକୁ ନିଜକୁ କୃତାର୍ଥ ମନେ କରେ। କାହିଁକି ସନ୍ଥ ତୁଳସୀ ଲେଖିଛନ୍ତି, ରାମ ସଦା ସେବକ ରୁଚି ରାଖୀ, ବେଦ ପୁରାଣ ସାଧୁ ସୁର ସାକ୍ଷୀ। ତେଣୁ ଭଗବାନ ସବୁବେଳେ ସେବକମାନଙ୍କ ଉପରେ ଅନୁକମ୍ପା ପ୍ରଦର୍ଶନ କରିଥାନ୍ତି, ସେଥିପାଇଁ କିଏ କିଏ କଣ କିଏ ଗୋଟେ, ଆପଣ ଦେଖିବେ ଆଜି କେତେ ମାଳ ଚୂଳ ଆସିବ, ଏଇଠି ଆମର ସବୁ ଗାଁ ଅଛି, ଜଗନ୍ନାଥ ବଲ୍ଲଭ ଗାଁ, ପୁରୁଷୋତ୍ତମ ବଲ୍ଲଭ ଗାଁ, ଆଉ ବାଳି କଣ ମାଲିଆ ବାଲିଆ ଅଛି, ମାଳି ବାଲିଆ, ସେଠି ସବୁ ଗାଁରୁ ଆଜ୍ଞା ସେମାନେ ହବିଷା ନ କରି ଖାଇ ନ ଖାଇ ନ ପିଇ ଫୁଲ ତୋଳି ଏବଂ ମାଳ ଚୂଳ କରି ଚାଲି ଚାଲି ସେମାନେ ଆସିବେ ମହାପ୍ରଭୁଙ୍କ ପାଖରେ ଟିକେ ଅର୍ପଣ କରିବେ। ଆପଣ ବିଚାର,
2: ଏଇଠି ମଧ୍ୟ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି, ଖାଲି ଆଜି ଆମର

मधु कला पाना रोम।

0: ସିଂହଦ୍ୱାର, ସିଂହଦ୍ୱାରର ସେଇ ପତିତ ପାବନ ବିଗ୍ରହଙ୍କ ପାଖରେ, ପତିତ ପାବନ ସ୍ୱୟଂ ନିଜେ ବ୍ରହ୍ମ ଜଗନ୍ନାଥ ରହିଛନ୍ତି ଅପେକ୍ଷା କରି। କେଉଁ ଭକ୍ତକୁ ଅପେକ୍ଷା କରିଛନ୍ତି ପ୍ରଭୁ, ଆଉ କାହିଁକି ବିଳମ୍ବ କରୁଛ? କାଳିଆ କାନୁ ବିଳମ୍ବ କର କାହିଁକି।
1: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍। ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ ରୁ ଏଚ୍ୟୁଆଇଡି କୋଡ ନିଶ୍ଚୟ ଯାଞ୍ଚ କରନ୍ତୁ।
2: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
3: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 ଏପ୍ରିଲ୍ 2025ରୁ ଲାଗୁ କରାଯାଇଛି।
2: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି, କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
3: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
2: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
3: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
2: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
4: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା

0: ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
1: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
0: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ପରୀକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
4: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁନ୍ଦର ଭାବରେ ଆପଣମାନେ ଶୁଣୁଥିଲେ ସେହି ମହାପ୍ରଭୁ ଜଗତର ନାଥ ଜଗନ୍ନାଥ, ଯିଏକି ପରମବ୍ରହ୍ମ ଦାରୁ ବ୍ରହ୍ମ ସ୍ୱରୂପରେ ଶ୍ରୀମନ୍ଦିରରେ ବିରାଜମାନ କରି ଦର୍ଶନ ଦେଉଛନ୍ତି। କିନ୍ତୁ ଆଜି ସେ ସ୍ୱୟଂ ଆସୁଛନ୍ତି ଏବଂ ଅଟକି ଗଲେ ଘଣ୍ଟାଏ ପାଖାପାଖି ସେଇ 22 ପାହାଚରେ, କାରଣ ସେ ତ ହଟିଆ ଠାକୁର, ନଟ ନାଗର, କେତେବେଳେ କାହାକୁ କ'ଣ କୋଉ ପ୍ରକାର ଦେଖିବେ, କାହାକୁ କ୍ଷୀରିପୁରୀରେ ଭସେଇ ଦେବେ, କାହାକୁ କୋଉଠି ଗଡ଼େଇ ଦେବେ, କାହାକୁ ଦୁଃଖ ଦେବେ, ତାଙ୍କୁ ହିଁ ଜଣା। କାରଣ ସେ ପୁରା ଭାବଗ୍ରାହୀ, ଭକ୍ତର ଭାବ ଡୋରିରେ ବନ୍ଧା। କାଳେ କିଏ କେତେବେଳେ ହାତ ଟେକିକି ଡାକିଦେବ, ହେ କାଳିଆ, ହେ କଳା ଶାନ୍ତ, ହେ କାଳିଆ ଠାକୁର, ରହିଯା ତୁ, ଯା ନାହିଁ, ପ୍ରଭୁ ରହିଗଲେ ସେଇଠି। ଇଏ ହେଉଛି ଭାବର ଠାକୁର ଶ୍ରୀ ଜଗନ୍ନାଥ ମହାପ୍ରଭୁ, ପୁରା ପରମ ବ୍ରହ୍ମ। ବଳଦେବ ମହାପ୍ରଭୁ ଥିଲେ ମାୟା ବ୍ରହ୍ମ, ଭୂଶକ୍ତି ବଳଦେବ ଏବଂ ସୁଶକ୍ତି ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। ଜଗନ୍ନାଥ ଯିଏକି ଜଗତର ନାଥ, ସର୍ବଲୋକଙ୍କର ନାଥ, ସେ ପୁଣି ପତିତ ପାବନ, ସେ ହେଉଛନ୍ତି ଯୋଉ ବିଚାରଧାରା ରହିଛି ମଣିଷ ଭିତରେ, ତାକୁ ଉଦ୍ରେକ କରିବା ପାଇଁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ଯୋଉ ଷଡ଼ରିପୁ ରହିଛି, ଯୋଉ କୁପ୍ରବୃତ୍ତି ରହିଛି, ତାକୁ ଦୂର କରିବା ପାଇଁ, ମଣିଷ ଭିତରେ ଆଧ୍ୟାତ୍ମିକ ଚେତନାର ଉତ୍ତରଣ ପାଇଁ ମହାପ୍ରଭୁ ଆସୁଛନ୍ତି ବଡ଼ଦାଣ୍ଡକୁ। କାରଣ ପ୍ରତ୍ୟେକ ମଣିଷର ଚେତନାକୁ ପରିବର୍ତ୍ତନ କରିବା ହେଉଛି କଳିଯୁଗର ବଡ ଠାକୁର ଜଗନ୍ନାଥ ଏବଂ ବଡ଼ବାଡ ଗୋସାଇଁ ବଳଭଦ୍ର, ଜଗଜନନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ ଏବଂ ଜଗନ୍ନାଥଙ୍କର ଯୋଉ ଆୟୁଧ ପୁରୁଷ ଚକ୍ରରାଜ ସୁଦର୍ଶନ, ଯିଏକି କଳିଯୁଗରେ ଧର୍ମର ଦଣ୍ଡ ଧାରଣ କରିଛନ୍ତି। ଆଜ୍ଞା, ଯିଏ ଭୁଲ କରିବ ସିଏ ଦଣ୍ଡ ପାଇବ, ଠିକ ବାଟକୁ ଆସ ନଚେତ ଏ ସଂସାରରୁ ବିଦାୟ ନେବ। ଇଏ ରୋକଠକ୍ ଭାବରେ ମହାପ୍ରଭୁ ଏ ଜ୍ଞାନ ଆମକୁ ଦେଇଛନ୍ତି। କାରଣ ମହାପ୍ରଭୁଙ୍କର ବିଚାର ହେଉଛି ମାନବ ଚିତ ବୋକା ବିଚାର, ମଣିଷ ଭଳି ଆଚରଣ ଉଚ୍ଚାରଣ, ମଣିଷ ଭଳି ଖାଆନ୍ତି, ପିଅନ୍ତି, ଶୁଅନ୍ତି ଏବଂ ମଣିଷ ଭଳି ଗାଧାନ୍ତି, ଜ୍ୱରରେ ପଡ଼ନ୍ତି, 15 ଦିନ ଧରିକିରି ଚିକିତ୍ସିତ ହୁଅନ୍ତି। ଇଏ ହେଉଛି ମଣିଷର ଗୁଣ। ଭଗବାନ ଏଠି ଦେବତା ନୁହନ୍ତି, ମଣିଷ ଭାବରେ ଆସିଛନ୍ତି ଏବଂ ଲୀଳା ପୁରୁଷ ମହାପ୍ରଭୁ ଜଗନ୍ନାଥ ଆଜି ସ୍ୱୟଂ ଦାରୁ ବିଗ୍ରହ ରୂପେ ପତିତମାନଙ୍କୁ ତାରିବା ପାଇଁ, ଯୋଉ ପତିତ କଥା ଆମେ ଆଲୋଚନା କରୁଥିଲେ, ପତିତମାନଙ୍କୁ ତାରିବା ପାଇଁ, ପତିତ କହିଲେ ଯୋଉମାନେ ମନ୍ଦିର ଭିତରକୁ ଯାଇପାରୁନାହାନ୍ତି ସେମାନେ ପତିତ ନୁହନ୍ତି। ପତିତର ଅର୍ଥ ହେଉଛି ମୁକ୍ତିକାମୀ ପାପି ପତିତ, ଜାତି ବର୍ଣ୍ଣ ଧର୍ମ ସମ୍ପ୍ରଦାୟ ନିର୍ବିଶେଷରେ ଯୋଉମାନେ ବଡ଼ଦାଣ୍ଡକୁ ଆସୁଛନ୍ତି ବା ଯୋଉମାନେ ଟିଭି ପରଦାରେ କିମ୍ବା ଆକାଶବାଣୀ କଟକ କେନ୍ଦ୍ର ମାଧ୍ୟମରେ ଶୁଣୁଛନ୍ତି ବା ଦେଖୁଛନ୍ତି, ସମସ୍ତେ ହେଉଛନ୍ତି ପତିତ। କାରଣ ଯିଏ ମର୍ତ୍ତ୍ୟରେ ଜନ୍ମ ହବ ସିଏ ହେଉଛି ପତିତ। ଏଠି ଜାତି ନାହିଁ, ଯାହାଙ୍କ ପାଖରେ ଜାତି ବଡ଼ ନୁହେଁ ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ସେଇଥିପାଇଁ ଜଗନ୍ନାଥ ଏଭଳି ଏକ ଭାବର ଦେବତା, ଅନୁଭବର ଦେବତା, ବିଶ୍ୱାସର ଦେବତା, ଜ୍ଞାନର ଦେବତା, କେବଳ ଅନୁଭବ ହିଁ ଜାଣେ ଏ ସେବକ। ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ଧରି ମହାପ୍ରଭୁ ଜଗନ୍ନାଥଙ୍କର ମହିମା, ମହାପ୍ରଭୁ ଜଗନ୍ନାଥଙ୍କର କୃପା ଆଶିଷକୁ ଯେଭଳି ଅନୁଭବ କରିଛି।

0: ତାକୁ ସମସ୍ତେ ସେହିଭଳି ବୁଝିବା ଦରକାର, ତାକୁ ସେହିଭଳି ଅନୁଭବ କରିବା ଦରକାର। ସେଇପାଇଁ ଯୋଉ ଆମେ କହୁଛେ ସ୍ନାନ ଏ ଗୁଣ୍ଡିଚାବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦ ବାହାର ଏକମାତ୍ର ମହାପ୍ରଭୁ ଜଗନ୍ନାଥ ଆସୁଛନ୍ତି ସ୍ୱୟଂ ଲୀଳା କରିବା ପାଇଁ, ସ୍ୱୟଂ ସାକ୍ଷାତ କରିବା ପାଇଁ। କେଉଁମାନଙ୍କୁ ସାକ୍ଷାତ କରିବେ ନା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ସାକ୍ଷାତ କରିବେ, କାରଣ ସେ ଭକ୍ତପ୍ରିୟ ମହାଦେବ, ସେ କଥା କୁହା ଠାକୁର ପ୍ରତ୍ୟେକ ମଣିଷର ଭକ୍ତର ଅନ୍ତରାତ୍ମାକୁ ଚିହ୍ନି ପାରନ୍ତି। ତେଣୁ ଲୀଳା ପୁରୁଷ ମହାପ୍ରଭୁ ଜଗନ୍ନାଥ ଆଜି ସ୍ୱୟଂ ଦାରୁ ବିଗ୍ରହ ଦାରୁ ବିଗ୍ରହ ସ୍ୱରୂପରେ ପତିତମାନଙ୍କୁ ତାରିବା ପାଇଁ ଶ୍ରୀକ୍ଷେତ୍ରର ପାବନ ପୀଠରେ ଆଜି ବଡ଼ଦାଣ୍ଡକୁ ଧୀରେ ଧୀରେ ଆସୁଛନ୍ତି, କାରଣ ମହାପ୍ରଭୁ ହେଉଛନ୍ତି ବାସ୍ତବରେ ପତିତ ପାବନ। ଏବଂ କପିଳ ସଂହିତାରେ ଯାହା ଲେଖା ରହିଛି ସାକ୍ଷାତ ବୈକୁଣ୍ଠ ସ୍ୱରୂପ ତତ୍କ୍ଷେତ୍ରଂ ଶ୍ରୀ ପୁରୁଷୋତ୍ତମ, ବାସ୍ତବରେ ମର୍ତ୍ତ୍ୟ ବୈକୁଣ୍ଠ ହେଉଛି ମୁକ୍ତି ମୋକ୍ଷପ୍ରଦ କ୍ଷେତ୍ର। ଏହି ମର୍ତ୍ତ୍ୟ ବୈକୁଣ୍ଠରେ ଦାରୁରୂପୀ ପୁରୁଷୋତ୍ତମ ନବଧା ବୈକୁଣ୍ଠର ଅଧୀଶ୍ୱର। ତେଣୁ ସିଂହଦ୍ୱାର ଗୁମୁଟରେ ଯୋଉ କିଛି ସମୟ ଅଟକି ଗଲେ, କାରଣ ତାହା ହେଉଛି ପତିତ ପାବନ। ସିଂହଦ୍ୱାର ଗୁମୁଟର ଦକ୍ଷିଣ କାନ୍ତରେ ଭୋଇବଂଶୀୟ ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ଯୋଉ ପତିତ ପାବନ ଚିତ୍ର ଅସ୍ଥାୟୀ ଭାବରେ ଅଙ୍କିତ ହୋଇଥିଲା, କେବଳ ତାଙ୍କରି ପାଇଁ ହୋଇଥିଲା। ପରବର୍ତ୍ତୀ ସମୟରେ ତାହା ଯୋଉମାନେ ଅଛବ ଯୋଉମାନେ ମନ୍ଦିର ଭିତରକୁ ଯାଇପାରୁନାହାନ୍ତି ସେମାନେ ମଧ୍ୟ ଆଉ ଯାଇ ନ ପାରି ଏଇଠି ମହାପ୍ରଭୁଙ୍କୁ ଦର୍ଶନ କରି ମୁକ୍ତି ମୋକ୍ଷ ପାଇବେ, ଏଇଟା କରି ଦିଆଗଲା। କିନ୍ତୁ ଜଗନ୍ନାଥଙ୍କ ପାଖରେ ଜାତିଭେଦ ନାହିଁ, ବର୍ଣ୍ଣଭେଦ ନାହିଁ, ଧର୍ମଭେଦ ନାହିଁ, ସମ୍ପ୍ରଦାୟ ଭେଦ ନାହିଁ। ସେଇଥିପାଇଁ ସେ ହେଉଛନ୍ତି ଜଗତର ନାଥ, ଦାରୁ ବ୍ରହ୍ମ, ପୂର୍ଣ୍ଣ ବ୍ରହ୍ମ, ପରମ ବ୍ରହ୍ମ। ଯେତେବେଳେ ବ୍ରହ୍ମ ସଂସ୍ଥାପନ ହେଇଯାଏ ନା, ସେତେବେଳେ ସିଏ ଦେବତାରେ ପରିଣତ ହୁଅନ୍ତି, କଥା କୁହା ଠାକୁରରେ ପରିଣତ ହୁଅନ୍ତି। କାରଣ ତାଙ୍କ ପାଖରେ ଧନୀ ଲୋକଟିଏ ଲକ୍ଷେ ଟଙ୍କା ନେଇ ଦେଇଦେଲେ ସେଥିରେ ସେ ଖୁସି ହୁଅନ୍ତି ନାହିଁ। ସେଇପାଇଁ ଭକ୍ତଟିଏ କହୁଛି, ଦେ ରେ କାଳିଆ ଦେ ତୋପା ଦେ ଶରଣ ଦେ ତୋ ବଡ଼ ଦାଣ୍ଡରେ ମୋତେ ଯୋଗୀଟିଏ କରି ଦେ, ଦେ ରେ କାଳିଆ ଦେ। ତେଣୁ ପ୍ରତ୍ୟେକ ମଣିଷ ଭଗବାନଙ୍କୁ ଡାକୁଛି, ପ୍ରଭୁ ତୋ ପାଦରେ ମୋତେ ଶରଣ ଦେ, ତୋ ପାଖକୁ ମୋତେ ନେଇଯା, ମୋର ଏତିକି ହିଁ କାମନା, ଏତିକି ହିଁ ଗୁହାରି। ସବୁ ଭକ୍ତମାନେ ଯାହା ଚାହାନ୍ତି, ଆମେ ମଧ୍ୟ ଆଜି ଆକାଶବାଣୀ କଟକ କେନ୍ଦ୍ରରୁ ଯେଉଁ କାର୍ଯ୍ୟକ୍ରମ ଆପଣମାନଙ୍କୁ ଶୁଣାଉଛୁ, ତା ଭିତରେ ବି ଆମର ଏଇ ଭକ୍ତିଭାବ ରହୁଛି, ଆମର ଏଇ ବିଚାରଧାରା ରହୁଛି ଯେ ସକଳ ଜୀବଜଗତର ରକ୍ଷା କର ପ୍ରଭୁ, ସକଳ ଜୀବଜଗତକୁ ଉଦ୍ଧାର କର ପ୍ରଭୁ, ସମସ୍ତଙ୍କୁ ଭଲରେ ରଖ, ସମସ୍ତଙ୍କର ମନସ୍କାମନା ପୂରଣ କର, ଏତିକି ଆମର କାମନା ପ୍ରଭୁ, ଏତିକି ହିଁ ଆମର କାମନା। ଏହି ପବିତ୍ର ଘୋଷଯାତ୍ରାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ମୋର ଅନୁଜ ପ୍ରତାପ ତ୍ରିପାଠୀଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଶୁଣୁଥିଲେ ସୁନ୍ଦର ଭାବରେ ଡକ୍ଟର ହରିହର କାନୁନଗୋ ମହୋଦୟଙ୍କ ଠାରୁ ମହାପ୍ରଭୁଙ୍କର ଦିବ୍ୟ ଲୀଳା। ଆଜି ଧାଡ଼ି ପହଣ୍ଡିର କଥା କହିବା ସମୟରେ ଆମେ ଧା ପହଣ୍ଡିର କଥାକୁ ମଧ୍ୟ ଯେତେବେଳେ ରଖିଥିଲୁ ଆପଣମାନଙ୍କ ଆଗରେ, କିନ୍ତୁ ସେ ହେଉଛି ଲୀଳାମୟ ବ୍ରହ୍ମାଣ୍ଡ ନାୟକ ଜଗନ୍ନାଥ ମହାପ୍ରଭୁ। ସେ କଥାକୁ ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ବାରତା ଜାଣ, ସବୁ କଥା ଯେତେବେଳେ ସ୍ଥିର ହୋଇଯାଏ ସିଏ କିନ୍ତୁ ହସି ଦିଅନ୍ତି। କାହିଁକି ନା ଆପଣମାନେ ଜାଣନ୍ତି, ଘଣ୍ଟେ 15 ମିନିଟ୍ ହେବ ସେଇ ସିଂହଦ୍ୱାର ଗୁମୁଟି ଭିତରେ ଟାହିଆକୁ ହଲାଇ ହଲାଇ ମହାପ୍ରଭୁ ଜଗନ୍ନାଥ ରହିଛନ୍ତି। ସିଂହଦ୍ୱାର ଗୁମୁଟି ଏପର୍ଯ୍ୟନ୍ତ ଛାଡ଼ି ନାହାନ୍ତି। ତେଣୁ ଏଥିରୁ ଆମେ କ'ଣ ବୁଝିବା, ଇଏ ଘଣ୍ଟେ 15 ମିନିଟ୍ ଭିତରେ ଚାରି ହାତ ବି ଗମନ କରିପାରୁନାହାନ୍ତି। ଯେଉଁ ଠାକୁରମାନେ ପଛକୁ ପଛ ଡେଇଁ ଡେଇଁ ଆସୁଥିଲେ, ଆମେ ଆଶା କରୁଥିଲେ 11 ସୁଦ୍ଧା ନିଶ୍ଚିତ ଭାବରେ ରଥାରୂଢ଼ ହୋଇଯିବେ ସମସ୍ତ ଦିଅମାନେ, ଶ୍ରୀଜୀଉମାନେ। ତେଣୁ କହିବାର କଥା ହେଉଛି, ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତି ଶ୍ରୀ ପୁରୁଷୋତ୍ତମେ। ଏଇ ପୁରୁଷୋତ୍ତମ କ୍ଷେତ୍ରରେ ଜଳ ହେଉ, ସ୍ଥଳ ହେଉ, ଅନ୍ତରିକ୍ଷ ହେଉ, ମୁକ୍ତିର ମାର୍ଗ ପସରା ଖୋଲି ଦେଇଛନ୍ତି ମହାପ୍ରଭୁ। ବର୍ତ୍ତମାନର ପରିସ୍ଥିତି ଏଇଭଳି ଅଛି, ସୂର୍ଯ୍ୟ

ଦେବଙ୍କର ଆଜିର ଦିନରେ ସକାଳୁ ଏ ପର୍ଯ୍ୟନ୍ତ ପ୍ରଥମ କରି ସୂର୍ଯ୍ୟଙ୍କର ଆଗମନ ହୋଇଛି, ଅର୍ଥାତ୍ ସୂର୍ଯ୍ୟଙ୍କର କିରଣରେ ଉଦ୍ଭାସିତ ହେଉଛି ଶ୍ରୀମନ୍ଦିର ସହିତ ଶ୍ରୀକ୍ଷେତ୍ର ଧାମ। ଆଉ ମେଘ ମଧ୍ୟ ଟୁପୁରୁ ଟୁପୁରୁ ଚାଲିଛି, ଏଇଭଳି ଏକ ସୁନ୍ଦର ପରିବେଶ ଆସିଯାଇଛି। ଇତି ଅବସରରେ ଆମର ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ ଗୋବିନ୍ଦ ବେହେରା ଜଣେ ଶ୍ରୋତା ପ୍ରଶ୍ନ ରଖିଛନ୍ତି, ତ୍ରିତାପର ଅର୍ଥ କ'ଣ ଆଉ ସେଗୁଡ଼ିକ କ'ଣ? ତ୍ରିତାପ କହିଲେ ସୁନ୍ଦର ପ୍ରଶ୍ନଟିଏ, ଓଜନ ରହିଛି ଏ ପ୍ରଶ୍ନର। ତ୍ରିତାପ କହିଲେ, ତାପ କହିଲେ କଷ୍ଟ, ଯାହା ଆମକୁ ପୀଡ଼ା ଦିଏ ଶରୀରକୁ, ଆମର ମନକୁ ଶରୀରକୁ ପୀଡ଼ା ଦିଏ। ତେବେ ଏ ତିନୋଟି ତାପ ଆମ ଶାସ୍ତ୍ର କହୁଛନ୍ତି ଆଧ୍ୟାତ୍ମିକ, ଆଧିଦୈବିକ, ଆଧି ଭୌତିକ। ଏଇ ଯେଉଁ ପ୍ରଥମ ଆଧ୍ୟାତ୍ମିକ ତାପ ବା ଦୁଃଖଟି ଦୁଇ ଭାଗରେ ବିଭକ୍ତ କରିଛନ୍ତି ଆମ ଶାସ୍ତ୍ର, ଶାରୀରଂ ମାନସଂ ଚ। ଶରୀରରେ ଯେଉଁ କଷ୍ଟ ଗୁଡ଼ିକ, ଆମର ଜ୍ୱର, ପୀଡ଼ା, କାଶ, ପିତ, ବାତ, ଯେଉଁ କଷ୍ଟ ଆମକୁ ଅନୁଭବ ହେଉଛି, ତାହା ହେଉଛି ଶାରୀରିକ ଆଧ୍ୟାତ୍ମିକ ଦୁଃଖ, ତାପ। ଆଉ ମାନସ ଜନିତ ବା ମନରେ ଲୋକମାନେ କହନ୍ତି, ଆଜି ମୋ ମନ ଭଲ ଲାଗୁନି। ଅନେକ ଆନନ୍ଦର ପରିବେଶ ଥିବ, କିନ୍ତୁ ବ୍ୟକ୍ତିଟିଏ କହୁଛି ମୋ ମନ କାହିଁ ଭଲ ଲାଗୁନି, ତାହା ହେଉଛି ମାନସ ମନଜନିତ ମନର ଦୁଃଖ। ତେବେ ପରବର୍ତ୍ତୀ ହେଉଛି ଆଧି ଦୈବିକ, ଯେତେବେଳେ ଦେବଜନିତ ଦୈବୀ କୃତ ଭୂକମ୍ପ, ବାତ୍ୟା, ବନ୍ୟା, ଏସବୁ ଯେଉଁ ଗ୍ରହଜନିତ, ଆଧି ଦୈବିକ କହିଲେ ଗ୍ରହଜନିତ ଯେଉଁ ପୀଡ଼ା ଆମକୁ ଭୋଗ ହୁଏ, ତାହା ହେଉଛି କୁହନ୍ତି ରାହୁ ମହାଗ୍ରହ, ଶନି ମହାଗ୍ରହଙ୍କର ପଡ଼ିଛି ବର୍ତ୍ତମାନ ଦଶା, ସେ ହେଉଛି ଆଧି ଦୈବିକ ଦୁଃଖ। ଆଧି ଭୌତିକ କହିଲେ ଭୂତଜନିତ, ପଞ୍ଚ ମହାଭୂତରୁ ଯେଉଁ ଦୁଃଖ ଗୁଡ଼ିକ ଆସୁଛି, ଆମେ କହିପାରିବା ଯେ କି ବାତ୍ୟା, ବନ୍ୟା, ଜଳଚ୍ଛ୍ୱାସ, ଭୂକମ୍ପ ଆଦି, ଇଏ ହେଉଛି ଆଧି ଭୌତିକ। ତେଣୁ ଏଇ ତ୍ରିତାପରୁ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ ପାଖରେ ଇଏ ଜାତି, ଇଏ ସନାତନୀମାନେ ବିଭିନ୍ନ ପ୍ରକାର ବ୍ରତ, ଉପାସନା, ପୂଜା ପାର୍ବଣ କରନ୍ତି। ସେଥିପାଇଁ ତ ବାର ମାସରେ ତେର ଜାତ, ଆଉ ସେଇ ଯାତ୍ରାମାନଙ୍କ ଭିତରୁ ଆଜି ଆପଣମାନେ ପ୍ରତ୍ୟକ୍ଷ ଭାବରେ ଅନୁଭବ କରୁଛନ୍ତି ଯେ ଶ୍ରୀଗୁଣ୍ଡିତା ଘୋଷ ଯାତ୍ରା। ତେଣୁ ମଞ୍ଚ ସ୍ନାନମ ରଥବର ଗତି ହିଁ, ପ୍ରଥମର ଆଦ୍ୟ ଯାତ୍ରା ଥିଲା ସ୍ନାନ ଯାତ୍ରା, ଆଉ ଅନ୍ତିମ ଯାତ୍ରା ହେଉଛନ୍ତି ଯେ କି ଚନ୍ଦନ ଯାତ୍ରା ବା ଅକ୍ଷୟ ତୃତୀୟାରେ ଚନ୍ଦନ ଯାତ୍ରା। ତେଣୁ ଏଇ ଯେଉଁ ଦ୍ୱାଦଶ ଯାତ୍ରାରେ ବାର ମାସରେ ତେରଟି ଜାତ, ଆମର ନୀଳାଦ୍ରି ମହୋଦୟକୁ ମିଶାଇଲେ ତେରଟି ଜାତ, ଇଏ ହେଉଛି ମହାପ୍ରଭୁଙ୍କର ଆମମାନଙ୍କ ଉପରେ ଇଏ ତ୍ରିତାପକୁ ନଷ୍ଟ କରିବା ପାଇଁ ଏକ ପ୍ରମୁଖ ଆଶୀର୍ବାଦ। ତେଣୁ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଭାବରେ ଯେଉଁ ପହଣ୍ଡି ଚାଲିଛନ୍ତି, ଯାହା ହେଉଛି ସ୍ଥିର ହୋଇଯାଇଛନ୍ତି, ଆମେ ଯେତେବେଳେ କହୁଥିଲୁ ଅଚଳ ମେରୁ ସଚଳ ହେଲେ, ଅର୍ଥାତ୍ ସେଇ ଅଣସର ପିଣ୍ଡିରୁ ମଙ୍ଗଳାର୍ପଣ ପରେ ଧାଇଁ ଆସିଥିଲେ ମହାପ୍ରଭୁ ପହୁଣ୍ଡ ପହୁଣ୍ଡ ପକାଇ, କିନ୍ତୁ ସିଂହଦ୍ୱାର ଗୁମୁଟ ଭିତରେ କିଏ କହିବ ଅନ୍ତର୍ଯ୍ୟାମୀଙ୍କର ଇଚ୍ଛା କ'ଣ ଅଛି? ଏଇଠି ଦିନେ ଏଇ ମାଟିରେ ଏଇ ଘୋଷ ଯାତ୍ରାରେ ଦିନେ ଯବନ ସାଲବେଗ ଦେଖେଇ ଦେଇଥିଲେ ତାଙ୍କ ଭକ୍ତିର ପରାକାଷ୍ଠା। ମହାପ୍ରଭୁ ଅଟକି ଯାଇଥିଲେ ରଥାରୂଢ଼ ସେଇ ନନ୍ଦୀ ଘୋଷ, ଜଗନ୍ନାଥ ମହାପ୍ରଭୁ ଆଗକୁ ମୁହୂର୍ତ୍ତେ ମାତ୍ର ଗଲେ ନାହିଁ। ତେଣୁ ସାଲବେଗଙ୍କର ଯେତେବେଳେ ସାକ୍ଷାତ ହେଲା ନନ୍ଦୀ ଘୋଷ ସହିତ, ମହାପ୍ରଭୁ ଡଗ ଡଗ ହୋଇ ଚାଲିଲେ। କେହି କହିପାରିବେ ନାହିଁ ସେଇ ବ୍ରହ୍ମାଣ୍ଡ ନାୟକଙ୍କର ଯେଉଁ ଦିବ୍ୟ ଲୀଳା, ସେ କାହାରି ଅହଙ୍କାରକୁ ରଖିନାହାନ୍ତି। ତେଣୁ କାଳିୟ ମର୍ଦ୍ଦନ ଦେହି ପଦମ, ବୃନ୍ଦାବନ ଧନ ଦେହି ପଦମ, ପୀତ ପଟାମ୍ବର ଦେହି ପଦମ, ସେ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ସେ କାହାରି କଥାରେ ନଥାନ୍ତି, ମାତ୍ର ଭକ୍ତ ଯେତେବେଳେ ଟିକେ ଅଭିମାନ କରେ ତାଙ୍କ ଉପରେ ଟିକେ ରୁଷେ, ସେତିବେଳେ ମହାପ୍ରଭୁ ତାଙ୍କ କଥାକୁ ରକ୍ଷା କରନ୍ତି। ସେ ଶବରୀର ମୁଖରେ ଲାଗିଥିବା ଯେଉଁ ଚାଖିକିରି ଦେଉଥିବା ଫଳକୁ ସେ ଭଲ ପାଆନ୍ତି, କିନ୍ତୁ ସାକ୍ଷାତ ଯେଉଁ ଗଛରୁ ଫଳ ଆଣି ଦେଇଦେଲେ ମହାପ୍ରଭୁ ତାକୁ ଆଡ଼େଇ ଦିଅନ୍ତି। ସେ ଆପ୍ତ କାମ, ସେ ପୂର୍ଣ୍ଣ କାମ, ଧୀରେ ଧୀରେ ମୁଣ୍ଡ ମାଳ ଆମର ବଡ଼ଦାଣ୍ଡ ପରିପୂର୍ଣ୍ଣ ହୋଇଯାଉଛି। ଏଇ ଦ୍ୱିତୀୟ କେନ୍ଦ୍ରର ଯେଉଁ ସମ୍ମୁଖ ଭାଗଟି କେବଳ ଧ୍ୱଜ ପତାକା

0: ଡଙ୍ଗା ଧରି ମୁଣ୍ଡମାଳ ତଳକୁ ବର୍ଷା ବିନ୍ଦୁ ଗଳି ଯାଇପାରୁନାହିଁ, ଅର୍ଥାତ ତଳକୁ ବର୍ଷା ଯେତେ ହେଲେ ମଧ୍ୟ ତାହା ଭକ୍ତମାନଙ୍କ ଶରୀରରେ ସେଇଠାରେ ସମାହିତ ହୋଇଯାଉଛି। ଆରକ୍ଷୀ ବାହିନୀମାନେ ବୁଝାଉଛନ୍ତି ଶ୍ରଦ୍ଧାଳୁମାନଙ୍କୁ, ଏଇଠି ରୁହ, ଆଗକୁ ଯାଅ ନାହିଁ, ମହାପ୍ରଭୁଙ୍କର ଦିବ୍ୟ ନୀତି ପହଣ୍ଡି ନୀତି ଚାଲିଛନ୍ତି। ଘଣ୍ଟ ଘଣ୍ଟାର ନିନାଦ, ଭଟିମୁଣ୍ଡାରୁ ଆସିଥିବା ଘଣ୍ଟୁଆ ସେବକମାନେ ତାଙ୍କର ଯେଉଁ ଏକତାଳ, ଦୁଇତାଳ, ତ୍ରିତାଳ ଏବଂ ନଭପ୍ରଦେଶକୁ ସେ ଘଣ୍ଟର ନିନାଦକୁ ସେମାନେ ପଠେଇବାରେ ଯେଉଁ ଧୁରନ୍ଧର, ଆଜି ସମସ୍ତ ପରାକାଷ୍ଠା ନିଜର ଠାକୁରଙ୍କ ପାଖରେ ସେମାନେ ବାଢ଼ି ଦେଉଛନ୍ତି। ଯିଏ ଯେଉଁ ପ୍ରକାର କଥାକୁ ଜାଣିଛନ୍ତି, କିଏ ବେଦ ମନ୍ତ୍ର ପାଠ କରୁଛନ୍ତି, ଆଉ କିଏ ଝୋଟି ପକାଇ ସେ ମହାପ୍ରଭୁଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି, ନୃତ୍ୟାଙ୍ଗନା ମାନେ ନୃତ୍ୟ କରି ଚେଷ୍ଟା କରୁଛନ୍ତି, ଦୟଣାମାଳି ସୁବାସିତ ପୁଷ୍ପ ଆଣି ଆଜି ମହାପ୍ରଭୁଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି, ଦୈତାପତି ସେବାୟତମାନେ, ଛତିଶା ନିଯୋଗର ସେବାୟତମାନେ ପହଣ୍ଡି ଦ୍ୱାରା ମହାପ୍ରଭୁଙ୍କୁ ଭଲରେ ଆଣିବା ପାଇଁ ସେ ମଧ୍ୟ ଚେଷ୍ଟା କରୁଛନ୍ତି। ଆମେ ଯେପରି ବାଣୀ ସେବା ଦ୍ୱାରା ନିଜକୁ ଖୁସି କରିବା ସହିତ ମହାପ୍ରଭୁଙ୍କୁ ଆନନ୍ଦ ଦେବାକୁ ଚେଷ୍ଟା କରୁଛୁ, ଇଏ ହେଉଛି ସମସ୍ତଙ୍କର ନିଜ ନିଜ ବଡ଼ପଣରେ, ଭକ୍ତିପଣରେ, ଭାବରେ ଭାବର ଠାକୁରଙ୍କୁ ବାନ୍ଧିବାର ପ୍ରୟାସ। ଶ୍ରୋତାବନ୍ଧୁ, ଆପଣଙ୍କୁ ଏ ଦିବ୍ୟ କଥାର ପରିସରକୁ ଆମେ ନେଇଯାଉଛୁ, ପ୍ରଥମ କେନ୍ଦ୍ରକୁ, ଯେଉଁଠାରୁ ନିଖୁଣ ଭାବରେ ଆପଣମାନେ ପରବର୍ତ୍ତୀ ଧାରାବିବରଣୀ ଶ୍ରବଣ କରିପାରିବେ। ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଅନେକ ସମୟ ହେଲା ଆପଣ ଦ୍ୱିତୀୟ କେନ୍ଦ୍ରର ଧାରା ବିବରଣୀ ଶୁଣୁଥିଲେ। ବହୁତ ସମୟ ହେଲାଣି, ଆପଣ ତ ଶୁଣିଲେ ଘଣ୍ଟେ ପନ୍ଦର ମିନିଟ୍ ହୋଇଗଲା, ମହାପ୍ରଭୁ ଗୁମୁଟ ଭିତରେ ଅଛନ୍ତି ଏବଂ ଯେଉଁ ଘଣ୍ଟ ବାଦକମାନେ, ଘଣ୍ଟୁଆରୀ ସେବକମାନେ, ସେମାନେ ବାରମ୍ବାର ଘଣ୍ଟ ବାଦନ କରୁଛନ୍ତି। କରୁଣାସ୍ତମ୍ଭ ପାଖରେ ଆଲୋଟ ଚାମର ହଲୁଛି, କିନ୍ତୁ ମହାପ୍ରଭୁ ଆସିବାର କୌଣସି ସୂଚନା ଆମେ ଦେଖିପାରୁନାହୁଁ। ପ୍ରତ୍ୟକ୍ଷ ଭାବରେ ଆମେ ଦେଖୁଛୁ, ଆମ ଆଖି ଆଗରେ ହିଁ ଅଛନ୍ତି ମହାପ୍ରଭୁ। ଧଳା ଛତ୍ରୀ ଯେଉଁ ମହାପ୍ରଭୁଙ୍କ ଆଗରେ ଆସେ, ସେ ଗୁମୁଟ ଭିତରେ ଅଛି ଏବଂ ତା ପଛରେ ମହାପ୍ରଭୁ ଅଛନ୍ତି। ଆପଣ ଜାଣନ୍ତି, ଏହି ଶ୍ରୀକ୍ଷେତ୍ରରେ ରଥଯାତ୍ରା ଯେଉଁ ପରିଚାଳନା ହେଉଛି, ୟା ସହିତ ତ ବହୁ ବିଭାଗ, ବହୁ କର୍ମଚାରୀ, ବହୁ ବ୍ୟବସ୍ଥା ସମ୍ପୃକ୍ତ, ତେଣୁ କାହା ଭିତରେ କ'ଣ ଭାବ ଅଛି ମହାପ୍ରଭୁ, ତାକୁ ନେଇକରି ମଧ୍ୟ ଅତୀତରେ ତାଙ୍କର ପହଣ୍ଡି ବିଜୟକୁ ସ୍ଥଗିତ କରିବାର ବହୁତ ଦୃଷ୍ଟାନ୍ତ ଆମେ ଦେଖିଛୁ। ମୋର ମନେ ପଡ଼ୁଛି ସେ କଥା କିଛି ନ ଘଟୁ ଏ କ୍ଷେତ୍ରରେ ବର୍ତ୍ତମାନ, ବା ସେଭଳି କିଛି କାରଣ ହୋଇନଥାଉ, ଆମେ ଏହି ପ୍ରାର୍ଥନା କରିବୁ ମହାପ୍ରଭୁଙ୍କ ପାଖରେ। କିନ୍ତୁ 1972 ଗୋଟେ ଘଟଣା ମୋର ମନେ ପଡ଼ୁଛି। 1972 ଶ୍ରୀମନ୍ଦିରର ପ୍ରଶାସକ ଥାନ୍ତି ବିହାରୀ ଲାଲ ପଟ୍ଟନାୟକ, ଏବଂ ଯେତେବେଳେ ମହାପ୍ରଭୁଙ୍କର ପହଣ୍ଡି ବିଜୟ ସୁରୁଖୁରୁରେ ହୋଇଗଲା, ମହାପ୍ରଭୁ ଯେତେବେଳେ ରଥ ଉପରକୁ ଆସିଗଲେ ବା ରଥ ଉପରକୁ ଯିବା ପ୍ରାୟ ସମ୍ପୂର୍ଣ୍ଣ ହେବା ଅବସ୍ଥାକୁ ଆସିଗଲା, ତାଙ୍କ ମନ ଭିତରେ ଗୋଟେ ଅହଙ୍କାର ହୋଇଗଲା ଯେ ନାହିଁ, ଆମେ ସବୁ ବ୍ୟବସ୍ଥା କରି ମହାପ୍ରଭୁଙ୍କ ରଥ ଉପରକୁ ନେଇଗଲୁ। ଏହି ଭାବନାଟା ତାଙ୍କ ମୁହଁରୁ ଯେମିତି ଆସିଛି ବା ତାଙ୍କ ମନରେ ଯେମିତି ଏ ଭାବନାଟା ଆସିଛି, ସେହି ଜାଗାରେ ମହାପ୍ରଭୁ ଅଟକି ଗଲେ, ଏବଂ ଅଟକି ଗଲେ ଯେ ଗଲେ, କୌଣସି ଚେଷ୍ଟା ମଧ୍ୟ ମହାପ୍ରଭୁଙ୍କୁ ଆଉ ଉଠେଇ ପାରିଲା ନାହିଁ। ଶେଷକୁ ତାଙ୍କର ବଡ଼ପଣ୍ଡା ଯିଏ ଥିଲେ, ସେ କହିଲେ ଆପଣଙ୍କ ମନ ଭିତରେ ଟିକେ ଅହଙ୍କାର ଆସିଲା କି? ବିହାରଲାଲ ପଟ୍ଟନାୟକ ସ୍ତବ୍ଧ ହୋଇଗଲେ ଯେ ମହାପ୍ରଭୁ କେବେ ଅହଙ୍କାରକୁ ସହନ୍ତି ନାହିଁ, ଅହଙ୍କାରକୁ ସହନ୍ତି ନାହିଁ କି ଆତ୍ମଗର୍ବକୁ ସହନ୍ତି ନାହିଁ, ଯେ ମୁଁ କରିଦେଲି। ଅହଙ୍କାର ମାନେ କ'ଣ? ଅହଙ୍କାରର ଅର୍ଥ ହେଉଛି ଅହଙ୍କରୋତି ଇତି ଅହଙ୍କାର, ମୁଁ କରିଦେଲି, ମୁଁ କରିଦେଲି, ମୁଁ କରିଦେଲି ବୋଲି ଏ ଯେଉଁ କଥାଗୁଡ଼ାକ ପ୍ରକୃତରେ, ଏଇଟା ତ ସାଧାରଣତଃ ଆମେ କହିବା କଥା ନୁହଁ, ସାଧାରଣ ଜୀବନରେ ମଧ୍ୟ ଅହଙ୍କାର ଉଚିତ ନୁହେଁ, ଆଉ ମହାପ୍ରଭୁଙ୍କ ପାଖରେ ଏ ଅହଙ୍କାର ତ ଆଦୌ ଉଚିତ ନୁହେଁ, ତାର ପ୍ରଶ୍ନ ହିଁ ନାହିଁ। ଯଦି କୌଣସି ଜଣେ ବ୍ୟକ୍ତିଙ୍କର ବା ଦାୟିତ୍ୱରେ ଥିବା କୌଣସି ଜଣେ ବ୍ୟକ୍ତିଙ୍କର ଅହଙ୍କାର ଆସିଗଲା ଯେ ମୁଁ ପରିବାର ଲୋକ, ମୁଁ ପରିବାର ଲୋକ ଏ କଥା କରିଦେଲି, ଏଇ ଭାବନା ଯଦି ଆସିଲା, ସେଇଠି ରହିଲେ ମହାପ୍ରଭୁ।
2: କାରଣ କୁହାଯାଇଛି ଗାଳି ମୁଁ ସହି,
1: ଆଜ୍ଞା,
2: ଗର୍ବ ନ ସହି,
1: ଗର୍ବ ନ ସହି, ତେଣୁ ଏଇ ଯୋଉ କଥା ସେଇଟା ପ୍ରମାଣ କରିଛନ୍ତି ମହାପ୍ରଭୁ। ଅତୀତରେ ବହୁ ରଥଯାତ୍ରାରେ ଆମେ ଶୁଣିଛେ ସମସ୍ତେ, ଆମେ ପିଲାବେଳୁ ମଧ୍ୟ ଶୁଣି ଆସୁଛୁ ମହାପ୍ରଭୁ, ସେତେବେଳେ ତ ଏକମାତ୍ର ମାଧ୍ୟମ ଥିଲା ଆକାଶବାଣୀ, ଧାରା ବିବରଣୀ ଆମେ ଶୁଣୁଥାଉ ଏବଂ ବାରମ୍ବାର ଆମକୁ ଖବର ଆସୁଥିବ ଯେ ମହାପ୍ରଭୁ ଆଜି ଆଉ ଉଠୁନାହାନ୍ତି ଚାରମାଳକୁ, ଏକ ଚାରମାଳକୁ ଉଠିବେନି, ବା ଚାରମାଳକୁ ଉଠିକି ଯଦି ରଥ ଉପରେ ବସିବେ, ରଥ ବି ଚାଲିବନି। ଏ ଦୁଇଟା ଯାକ କଥା ଏ କ୍ଷେତ୍ରରେ ବାରମ୍ବାର

0: ବାରମ୍ବାର ଘଟିଥିବାର ଦୃଷ୍ଟାନ୍ତ ମଧ୍ୟ ଆମ ଆଖି ଆଗରେ ଅଛି। ତେଣୁ କ'ଣ ହେଇଛି ମହାପ୍ରଭୁ ହିଁ ଜାଣନ୍ତି। କିଏ ପଚାରିବ ଏ ସହସ୍ର ସହସ୍ର ଲୋକଙ୍କୁ ଯାଇକିରି କାହା ମନରେ ଅହଙ୍କାର ଅଛି ବା କୋଉ ଭକ୍ତ କୋଉଠି ମହାପ୍ରଭୁଙ୍କୁ ଅଟକେଇବା ପାଇଁ ପଣ କରି ବସିଛି। ମହାପ୍ରଭୁ ସ୍ଥୂଳ ରୂପରେ ଏଇଠି ଥିଲେ ମଧ୍ୟ ସୂକ୍ଷ୍ମ ରୂପରେ ଯାଇକି ତା ପାଖରେ ଅଛନ୍ତି।
1: ମହାପ୍ରଭୁ ବାହାରକୁ ବାହାରୁ ନାହାନ୍ତି,
0: ନାଇଁ ବାହାରକୁ ତ ବାହାରୁ ନାହାନ୍ତି,
1: ମାନେ ତା ଅର୍ଥ ସେ ରଥାରୂଢ ହେଇଥିଲେ କାହାକୁ ଅପେକ୍ଷା କରିଥାନ୍ତି, ଏବେ ବାହାରକୁ ବାହାରୁ ନାହାନ୍ତି,
0: ବାହାରକୁ ବାହାରୁ
1: ଚାହୁଁନାହାନ୍ତି। ମୁଁ ସେଭଳିଆ ଲୋକଙ୍କ ମୁହଁ ଚାହିଁବି।
0: ତେଣୁ ଆମେ ଏକଥା ବି ହେଇପାରେ କଥା, ଆପଣ ଯୋଉ କଥା କହିଲେ ଯେ ଅହଙ୍କାରୀ ଯିଏ ହବ ତା ମୁହଁକୁ ତ ମହାପ୍ରଭୁ କେବେ ଚାହିଁବେନି, ଏବଂ ଅହଙ୍କାରୀ ଲୋକ ମଧ୍ୟ ମହାପ୍ରଭୁଙ୍କ ଆଖିକୁ ଚାହିଁକିରି କଥା ହେଇପାରିବନି। ଏ ଦୁଇଟା ଯାକ କଥା। ତେବେ ଯାହା ହଉ, ମହାପ୍ରଭୁଙ୍କୁ ଯେତେବେଳେ ଆମେ ଜୀବନ୍ତ ଠାକୁର ବୋଲି ଭାବିଛେ ଏବଂ ମାନୁଷୀ ଲୀଳାରେ ତାଙ୍କୁ ଆଣିଛେ, ତ ମଣିଷ ଭଳିଆ ଯଦି ସେ କାଠ ହେଇଥାନ୍ତେ, କାଠ ନିଶ୍ଚୟ, କିନ୍ତୁ କାଠଟା ଜୀବନ୍ତ ହେଇଛନ୍ତି। ତେଣୁ ଜୀବନ୍ତ ହେଇଥିବାରୁ ବେଦରେ ଯେମିତି କୁହାହେଇଛି ନତସ୍ୟ ପ୍ରତିମା ଅସ୍ତି, କିନ୍ତୁ ଆମେ ତାଙ୍କୁ ପ୍ରତିମା ଦେଇଛୁ, ବିଗ୍ରହ କରିଛୁ ଏବଂ ବିଗ୍ରହ କରିକିରି ତାଙ୍କୁ ମାନୁଷୀ ଲୀଳାରେ ଆଣିଛୁ। ଯିଏ ରାତି ପାଇଲେ ଉଠନ୍ତି ସେଜରୁ, ଯିଏ ଲୁଗା ବଦଳାନ୍ତି, ମୁହଁ ଧୁଅନ୍ତି, ଅବକାଶ ହୁଏ,
1: ନିରାକାର ହେଇଥିଲେ ମଧ୍ୟ ସାକାର ହେଇଛନ୍ତି।
0: କୋଉଥିରେ ସାକାର, କୋଣ ସାକାର, ସଗୁଣ ହେଇଛନ୍ତି ଭକ୍ତିରେ, କେବଳ ଭକ୍ତିରେ। ଭକ୍ତି ଆକର୍ଷଣେ ଆସି ବୋଲାଓ ସଗୁଣ ବୋଲି ତାଙ୍କୁ ଗୁରୁ ବନ୍ଦନାରେ କୁହାଯାଏ। ତେଣୁ ଯୋଉ ଭକ୍ତିର ଆକର୍ଷଣରେ, କୋଉ କାହାର ଆକର୍ଷଣ ନା, ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କର କାଷ୍ଠ ବିଗ୍ରହ ଭାବରେ ଯେତେବେଳେ ନିର୍ମାଣ ହେଲେ, ସ୍କନ୍ଦ ପୁରାଣରେ ବର୍ଣ୍ଣନା ଅଛି ଯେ ସ୍କନ୍ଦ ପୁରାଣରେ ମହାପ୍ରଭୁଙ୍କ ଆଗରେ ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ପ୍ରଣତ ହେଲେ, ଇନ୍ଦ୍ରଦ୍ୟୁମ୍ନଙ୍କର ଯୋଡ଼ିଏ କଥା ମହାପ୍ରଭୁଙ୍କୁ ବିଗଳିତ କରିଦେଲା। ଗୋଟିଏ ହେଲା ଅଚଳା ଭକ୍ତି, ଆଉ ଗୋଟିଏ ହେଲା ନିଷ୍କାମ କର୍ମ। କୋଉଠି ଯାଇକିରି ଅବନ୍ତି, କୋଉଠି ଯାଇକିରି ମାଳବ, କେମିତି ଆସିଥିବେ? ଆମେ ଗାଡ଼ିଟେ କରିକି ପଳେଇ ଆସୁଛେ, ଅଧଘଣ୍ଟା ଦୁଇ ଘଣ୍ଟା ଭିତରେ ଭୁବନେଶ୍ୱରରୁ ପୁରୀ ପଳେଇ ଆସୁଛେ, ବ୍ରହ୍ମପୁରରୁ ପୁରୀ ପଳେଇ ଆସୁଛେ, କେତେ ସମୟ ଲାଗୁଛି? କୋଉଠି ଯାଇକିରି ଅବନ୍ତି? ଆପଣମାନେ ଜାଣିଥିବେ ଯଦି ଉଜ୍ଜୟିନୀ ମଧ୍ୟପ୍ରଦେଶରେ ଯାଇକିରି ଅବନ୍ତି, ଏବଂ ସେଇଠି ଇନ୍ଦ୍ରଦ୍ୟୁମ୍ନ ମହାରାଜା କେତେ କଷ୍ଟ, ବଣ ଜଙ୍ଗଲ ନଦୀ ନାଳ ପାର ହେଇକିରି ଏ ଶ୍ରୀକ୍ଷେତ୍ରକୁ ଆସିଛନ୍ତି କେବଳ ବିଷ୍ଣୁଙ୍କୁ ଦର୍ଶନ କରିବା ପାଇଁ। ଏଇ ଯୋଉ ଭକ୍ତି, ଅଚଳା ଭକ୍ତି, ଏବଂ ଯୋଉ ନିଷ୍କାମ କର୍ମ, ଏଇଠି ସହସ୍ର ଅଶ୍ୱମେଧ ଯଜ୍ଞ କରିବା, ମହାପ୍ରଭୁଙ୍କ ପାଇଁ ମନ୍ଦିର ନିର୍ମାଣ କରିବା, ବ୍ରହ୍ମାଙ୍କୁ ଯାଇକିରି ନିମନ୍ତ୍ରଣ କରି ଆଣିବା, ଏଇ ଯୋଉ କଥା ସବୁ ବର୍ଣ୍ଣନା ହେଇଛି, ଏ ନିଷ୍କାମ କର୍ମ ଏବଂ ଅଚଳା ଭକ୍ତି ଯେତେବେଳେ ମହାପ୍ରଭୁଙ୍କୁ ବିଗଳିତ କଲା, ସେ ଦାରବ ତନୁ ହେଇଥିଲେ ମଧ୍ୟ ତାଙ୍କର ଓଷ୍ଠ ସ୍ଫୁରିତ ହେଲା, ଏବଂ ଓଷ୍ଠ ସ୍ଫୁରିତ ହେଇକିରି ତାଙ୍କ ମୁହଁରୁ ବାକ୍ ସ୍ଫୁରଣ ହେଲା, ସେ କଥା କହିବାକୁ ଆରମ୍ଭ କଲେ। ଯୋଉ ମହାପ୍ରଭୁଙ୍କୁ ଆମେ ଏଇ ରୂପ ଦେଇଛୁ, ଏଇ ଭାବରେ ତାଙ୍କୁ ବର୍ଣ୍ଣନା କରିଛୁ, ସେ ମହାପ୍ରଭୁ ତ ସବୁ କଥା ଜାଣିବେ। ଆମେ ହଁ, ମହାପ୍ରଭୁ ତ କାଠ ବିଗ୍ରହ, ସିଏ କଣ ଜାଣୁଛନ୍ତି? ଏଇ କଥା ଯଦି ଭାବିଦେଲୁ ସେଇଠି ସରିଗଲା କଥା। ଆଉ ଯଦି ଏଭଳି କଥା କିଛି ହେଇଥିବ, ନ ହେଇଥାଉ, କିନ୍ତୁ ଯଦି ହେଇଥିବ କିଏ ଜାଣେ? ଆମର କେବଳ ଆଶଙ୍କା ଯେ ଅତୀତରେ ଯେମିତି ଏସବୁ ଘଟଣା ଘଟିଛି, ସେମିତି ଘଟଣା ଘଟିବାର ମଧ୍ୟ ସମ୍ଭାବନା ଅଛି, ଏବଂ ମହାପ୍ରଭୁଙ୍କର ଇଏ ମଧ୍ୟ ଗୋଟେ ଲୀଳା। ମହାପ୍ରଭୁ କାହାର ଗର୍ବ, ଅଭିମାନ, ଔଦ୍ଧତ୍ୟ, ଅହଙ୍କାରକୁ ସହନ୍ତି ନାହିଁ। ତେଣୁ ସେଇ ଯୋଉମାନଙ୍କ ଭିତରେ ଅଛି, ଆମେ ସମସ୍ତେ ପ୍ରାର୍ଥନା କରିବା ସାମୂହିକ ଭାବରେ ସମସ୍ତଙ୍କ ତରଫରୁ ମହାପ୍ରଭୁଙ୍କ ପାଖରେ। ମହାପ୍ରଭୁଙ୍କୁ ତ ଆମେ ଦେଖୁଛୁ, ତେଣୁ ସମସ୍ତଙ୍କୁ ତ ଆମେ କହିପାରିବାନି, ଏଇଠୁ ଆମ ପାଖରେ ମାଇକ୍ରୋଫୋନ୍ ନାହିଁ ଯେ ସମସ୍ତଙ୍କୁ ଘୋଷଣା କରିବା ଯେ ସମସ୍ତେ ମହାପ୍ରଭୁଙ୍କ ଆଗରେ ଅହଙ୍କାର ବିସର୍ଜନ କରି ପ୍ରଣତ ହୁଅ, ଶରଣାପନ୍ନ ହୁଅ। କିନ୍ତୁ ଆମେ ମଧ୍ୟ ଯେଉଁମାନେ ବାଣୀ ସେବାରେ ଅଛୁ, ଏ ଜଗତବାସୀଙ୍କ ତରଫରୁ, ଏ ସମସ୍ତଙ୍କ ପାଖରୁ, ଏ ରଥଯାତ୍ରା ସହିତ ସମ୍ପୃକ୍ତ ଥିବା ସମସ୍ତଙ୍କ ପାଖରୁ, ସମସ୍ତଙ୍କ ପକ୍ଷରୁ, ତରଫରୁ ମହାପ୍ରଭୁଙ୍କ ପାଖରେ ଆମେ ପ୍ରଣାମ ନିବେଦନ କରି କ୍ଷମା ପ୍ରାର୍ଥନା କରୁଛୁ। ମହାପ୍ରଭୁ ଆପଣ ଉଦାର ଲୀଳାରେ ଆସୁଛନ୍ତି, ଉଦାର ଲୀଳାରେ ଯେଉଁଠି ଆପଣଙ୍କର ବିଶାଳ ଦୃଷ୍ଟି ପ୍ରସାରିତ ହୋଇଛି ଜଗତକୁ, ସେହି ଦୃଷ୍ଟିରେ ଆମର ସକଳ ଅପରାଧକୁ କ୍ଷମା କରନ୍ତୁ ମହାପ୍ରଭୁ। ଦେଢ଼ ଘଣ୍ଟା ହେଇଗଲା, ଆପଣ ଗୁମୁଟ ଭିତରୁ ବାହାରୁ ନାହାନ୍ତି, କେମିତି ସହିବେ ଏ ଭକ୍ତମାନେ, କେମିତି ସହିବେ ଏ ଶ୍ରଦ୍ଧାଳୁମାନେ, ଏ ପ୍ରତୀକ୍ଷା ଆଦୌ ସହ୍ୟ କରି ହେଉନାହିଁ। ତେଣୁ ଆପଣ ଆଉ କଷ୍ଟ ନ ଦେଇ ସମସ୍ତଙ୍କର, ଶ୍ରଦ୍ଧାଳୁମାନଙ୍କର ମନ ହୃଦୟ ପୁଲକିତ କରିବା ପାଇଁ ଆପଣ ଗୁମୁଟ ଭିତରୁ ବାହାରି ଆସନ୍ତୁ ମହାପ୍ରଭୁ। ଏତିକି ପ୍ରାର୍ଥନା କରୁଛୁ, ଏହି ପ୍ରାର୍ଥନା ଆପଣଙ୍କ ପାଖରେ ନିବେଦନ କରୁଛୁ, ଏହି ପ୍ରାର୍ଥନା ଆମର ଘେଣା ହେଉ ଏବଂ ଆପଣ ବାହାରି ଆସନ୍ତୁ ଗୁମୁଟ ଭିତରୁ। ଏଇ ଯୋଉ କଥା, ଏଇ କଥାଟା କେତେ ଅନ୍ତରଙ୍ଗତା ମହାପ୍ରଭୁଙ୍କ ପ୍ରତି ଆମର ତିଆରି କରୁଛୁ, ଏବଂ ଏ ଜାତିର ମହାପ୍ରଭୁଙ୍କ ସହିତ ଯୋଉ ସମ୍ପର୍କ, ସେଇ ସମ୍ପର୍କଟା ପୃଥିବୀର ଅନ୍ୟ କୌଣସି ଦେବତାଙ୍କ କ୍ଷେତ୍ରରେ ଏଇଟା ଅଛି ବୋଲି ମୋର ଅନ୍ତତଃ ଧାରଣା ନାହିଁ। ଏତେ ଆପଣାର କରିବ ମହାପ୍ରଭୁଙ୍କୁ, ଏବଂ ହଜାର ହଜାର ବର୍ଷ ଧରି ମହାପ୍ରଭୁ ତାର ଅନେକ ଦୃଷ୍ଟାନ୍ତ ସୃଷ୍ଟି କରିକି ଯାଇଛନ୍ତି ଯେ କେମିତି ସେ ଭକ୍ତ ପାଖରେ ଆସିକିରି ପହଞ୍ଚନ୍ତି। ତେଣୁ ସେଇ ଭକ୍ତ ପାଖରେ, ତେଣୁ

0: ମହାପ୍ରଭୁଙ୍କ ପାଖରେ କୌଣସି ଧର୍ମ ସମ୍ପ୍ରଦାୟର ଭେଦଭାବ ମଧ୍ୟ ନାହିଁ। ଯଦି ସେ କଥା ହେଇଥାନ୍ତା ତାହେଲେ ସେ ଯବନ କବି ସାଲବେଗଙ୍କ ପାଇଁ ଅଟକି ନଥାନ୍ତେ କି ଅଫତାବ ହୁସେନ ଇଟାମାଟିର ତାହାର ପ୍ରାର୍ଥନା ଶୁଣି ମହାପ୍ରଭୁ କରୋନା ସମୟରେ ରଥଯାତ୍ରା ବି କରିନଥାନ୍ତେ। ଇଏ ଯଥେଷ୍ଟ ପ୍ରମାଣ ଯେ ମହାପ୍ରଭୁ ସମସ୍ତଙ୍କ ପାଇଁ ସୁଲଭ, ସମସ୍ତେ ମହାପ୍ରଭୁଙ୍କ ଆଖିରେ ସମାନ, ଏହି ବିଚାର ମଧ୍ୟ ମହାପ୍ରଭୁଙ୍କ ପାଖରେ ଅଛି। ଆଉ ମହାପ୍ରଭୁଙ୍କ ସମ୍ପର୍କରେ ଆମେ ବେଦାନ୍ତ କଥା, ବେଦ କଥା ଏସବୁ କହୁଛେ କାରଣ ମହାପ୍ରଭୁ ହେଉଛନ୍ତି ବେଦାନ୍ତ ବେଦ୍ୟ। ତେଣୁ ବେଦାନ୍ତ ବେଦ୍ୟ ମହାପ୍ରଭୁଙ୍କୁ କହିଲା ବେଳେ ଯେଉଁ ଚାରିଟି ମହାବାକ୍ୟ କଥା ଅଛି ତାହା ମଧ୍ୟ ମନେ ପଡ଼ୁଛି। ଆମର ଗୋବର୍ଦ୍ଧନ ପୀଠ ଏ ଯେଉଁ ଶଙ୍କରାଚାର୍ଯ୍ୟ ଏଠି ପ୍ରତିଷ୍ଠା କରିଥିଲେ ତାର ମହାବାକ୍ୟ ହେଉଛି ଋଗ୍ବେଦର ପ୍ରଜ୍ଞାନଂ ବ୍ରହ୍ମ। ପ୍ରଜ୍ଞାନଂ ବ୍ରହ୍ମର ଅର୍ଥ କ'ଣ ନା ଜ୍ଞାନଟା ହିଁ ହେଉଛି ବ୍ରହ୍ମ। ଯେଉଁଠି ଯେଉଁ ମୁହୂର୍ତ୍ତରେ ମନୁଷ୍ୟ ନିଜର ଆତ୍ମସ୍ୱରୂପ, ଆମେ ସମସ୍ତେ ଆମେ କ'ଣ, ଆମେ ହେଉଛୁ ଦେହୀ, ଆମେ ଦେହ ନୁହଁ, ଆମେ ସ୍ୱୟଂ ଦେହୀ। ତେଣୁ ଏଇ ଜ୍ଞାନଟା ଯେତେବେଳେ ଆସିବ ସେଇଟା ହିଁ ବ୍ରହ୍ମ। ଆଜ୍ଞା
1: ଛତା ଥୋଇଦେଲେଣି,
0: ଛତା ଥୋଇଦେଲେଣି କିନ୍ତୁ ଆଲଟ ବୁଲୁଛି, ଆଲଟ ବୁଲୁଛି, ଆଲଟ ଧୀରେ ଧୀରେ ବୁଲୁଛି, ଛତା ନୀରବ ହେଇଗଲାଣି କିନ୍ତୁ ଧଳା ଛତ୍ରୀଟି ତ ଅଛି ଗୁମୁଟ ଭିତରେ ମହାପ୍ରଭୁଙ୍କ ଆଗରେ
1: ଟେକା ହେଇଥିଲା।
0: ମହାପ୍ରଭୁ ବୋଧେ ମହାପ୍ରଭୁ ତଳେ ବସିଛନ୍ତି, ବସିଛନ୍ତି, କଣ କରିବା, ଆମେ ତ ସମସ୍ତଙ୍କ ତରଫରୁ ମହାପ୍ରଭୁଙ୍କୁ କହିଲେ ତେଣୁ ମହାପ୍ରଭୁ ଆମ ଦୁଃଖ ଯଦି ଆମର ଆବେଗ ଆମର ଯଦି ଗ୍ରହଣ କରି ଅନୁକମ୍ପା ପ୍ରଦର୍ଶନ କରିବେ ତାହେଲେ ଯାଇକିରି ମହାପ୍ରଭୁଙ୍କୁ ଆମେ ଦର୍ଶନ କରିବା। ଆମେ ତ ଦର୍ଶନ କରୁଛୁ ଏଇଠୁ କିନ୍ତୁ ଜଗତବାସୀ ଦର୍ଶନ କରିବେ, ରଥ ଅପେକ୍ଷା କରିଛି ତାଙ୍କୁ। ତେଣୁ ଏଇ ବାବଦରେ ଯଦି ଆପଣ କିଛି କହିବାକୁ ଅନୁଭବ କରୁଛନ୍ତି କହନ୍ତୁ। ଆଚ୍ଛା ଆଉ ଗୋଟେ କଥା ମୁଁ ଏଇ କଥା ଆପଣ କହିବା ପୂର୍ବରୁ ମୁଁ ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ କରିବି, ସେମାନେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି ମହାପ୍ରଭୁଙ୍କ ସମ୍ପର୍କରେ, ରଥଯାତ୍ରା ସମ୍ପର୍କରେ। ଆଚ୍ଛା ଆମେ ତ ସକାଳ 7:30ରୁ ସେମାନଙ୍କୁ ଖାଲି କହିଚାଲିଛୁ, ଆମର କଥା ଗୁଡାକ ତାଙ୍କୁ କେମିତି ଲାଗୁଛି ସେଇଟା ମଧ୍ୟ ଆମକୁ ଟିକେ ଜଣାଉନାହାନ୍ତି, ଜଣେଇଲେ ଭଲ ହୁଅନ୍ତା। ହଁ ଆପଣ କହନ୍ତୁ,
1: ଅତି ଆନନ୍ଦରେ ଜଣାନ୍ତୁ, ମନର କଥା କହନ୍ତୁ, ମହାପ୍ରଭୁଙ୍କୁ ବୁଝନ୍ତୁ, ବୁଝାନ୍ତୁ। ଏ ସବୁ ହେଲେ ଭଗବାନଙ୍କ ପ୍ରତି ନିବିଡ଼ତା ବୃଦ୍ଧି ପାଇବ। ଯାହା ହଉ ବର୍ତ୍ତମାନ ଆମେ ଦେଖୁଛୁ ସେଇ ଯେଉଁ ମାନେ ଛତ୍ର ସେ ବର୍ତ୍ତମାନ ଧୀରେ ଧୀରେ ଆଗକୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି ଏବଂ ସମସ୍ତେ ମାନେ ସମସ୍ତେ ଆଜି ଆକୁଳ କଣ୍ଠରେ ଭଗବାନଙ୍କୁ ଡାକୁଛନ୍ତି, ହେ ମହାପ୍ରଭୁ ଆପଣ ଅଭିମାନ କଲେ ସେ ଅଭିମାନକୁ ମୋଚନ କରିବାର କ'ଣ କ୍ଷମତା ଆମମାନଙ୍କର ଅଛି। ଗୋଟିଏ ଶାସ୍ତ୍ରରେ ଗୋଟିଏ କଥା ଅଛି, ଭୂମୌ ସ୍ଖଳିତ ପାଦାନାଂ ଭୂମିରେ ବା ଅବଲମ୍ବନମ ତ୍ୱୟି ଜାତା ପରାଧାନାଂ ତ୍ୱମେବ ଶରଣଂ ମମ। ଯଦି କୌଣସି ବ୍ୟକ୍ତିଟିଏ ରାସ୍ତାରେ ଯାଉଛି, ତା ଗୋଡ଼ ଯଦି ରାସ୍ତାରେ ଖସିଗଲା ତାହେଲେ ସେଇ ସେଇ ରାସ୍ତାରେ ହିଁ ଆର ଗୋଡ଼ଟାକୁ ଦେଇକରି ସେ ସେଥିରୁ ରକ୍ଷା ପାଇଯାଉଛି। ତେଣୁ ଯେମିତି ଭୂମିରେ ଗୋଡ଼ ଖସିଗଲେ ଭୂମି ହିଁ ଅବଲମ୍ବନ ହେଉଛି, ସେଇଭଳି ଭାବରେ ପ୍ରଭୁ ମହାପ୍ରଭୁ ଯଦି ଆପଣଙ୍କ ପାଖରେ କୌଣସି ଅପରାଧ ହେଇଛି ସେ ଅପରାଧକୁ ଆପଣ ହିଁ କ୍ଷମା କରିବେ। ତ୍ୱୟି ଜାତା ପରାଧାନାଂ, ତୁମଠାରେ ଯଦି କୌଣସି ଅପରାଧ ହେଲା ତାହେଲେ ତ୍ୱମେବ ଶରଣଂ ମମ, ତୁମେ ହିଁ ତାକୁ ରକ୍ଷା କରିବ।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ଓଡ଼ିଶାର ପ୍ରଗତି ପଥରେ ଯୋଡ଼ି ହେଉଛି ବିକାଶର ନୂଆ ଅଧ୍ୟାୟ। ଦୂରତା କମାଇ ଗାଁକୁ ଗାଁ ସହ ଯୋଡୁଛି ସେତୁ ବନ୍ଧନ। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ସାଜୁନି ବଢ଼ିଲା ନଈ, ଯାତାୟତ ହେଉଛି ସୁଗମ। ସୁଗମ ଗ୍ରାମ୍ୟ ସଡ଼କରେ ଏବେ ଦୁଆରେ ପହଞ୍ଚୁଛି ଆମ୍ବୁଲାନ୍ସ। ଗାଁକୁ ବଜାର ସହ ଯୋଡୁଛି ପ୍ରଶସ୍ତ ସଡ଼କ। ଚାଷୀର ଫସଲଠାରୁ କୁମ୍ଭାରର ମାଟି ହାଣ୍ଡି, ସବୁ ପାଇଁ ଖୋଲୁଛି ନୂଆ ସୁଯୋଗ। ପର୍ଯ୍ୟଟନ ସ୍ଥଳୀକୁ ସୁଗମ କରୁଛି ସଡ଼କ ସଂଯୋଗ, ବଢୁଛି ପର୍ଯ୍ୟଟକଙ୍କ ଆଗମନ। ଗାଁ ଗାଁରେ ଲମ୍ବିଛି ଉନ୍ନତ ସଡ଼କ, ଦୃଢ଼ ହେଉଛି ବିକାଶର ଭିତ୍ତିଭୂମି, ସମୃଦ୍ଧ ହେଉଛି ଗ୍ରାମୀଣ ଓଡ଼ିଶା। ସଡ଼କ, ସେତୁ ଓ ଭିତ୍ତିଭୂମି ବିକାଶ ମାଧ୍ୟମରେ ପୂରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପ। ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ।
4: ପୁରୀର ବଡ଼ଦାଣ୍ଡ

0: କେବଳ ଗୋଟିଏ ରାସ୍ତା ନୁହେଁ,
1: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
0: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
1: ଅଛି କେବଳ ମଣିଷ ପଣିଆ।
0: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢ଼େ,
1: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
0: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
1: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
0: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜିକୃତ ହୋଇଛନ୍ତି।
1: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
0: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢ଼ାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
1: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
0: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଜି ସମସ୍ତେ ଚିନ୍ତାରେ ପଡ଼ିଲେଣି, ଯେହେତୁ ମହାପ୍ରଭୁ ବର୍ତ୍ତମାନ ଗୁମୁଟ ମଧ୍ୟରେ ବିଜେ କରିଯାଇଛନ୍ତି ଏବଂ ସେଇଠି ଅଟକେଇକରି ରହିଯାଇଛନ୍ତି। ଘଣ୍ଟ ଘଣ୍ଟୁଆ ମାନେ ଘଣ୍ଟ ବଜାଉଛନ୍ତି ଏବଂ ବେଳେବେଳେ ସେମାନେ ମଧ୍ୟ ଘଣ୍ଟକୁ ବନ୍ଦ କରିଦେଉଛନ୍ତି, କାରଣ ଆଉ ଘଣ୍ଟ ବଜାଇବାର ବି ଶକ୍ତି ସାମର୍ଥ୍ୟ ସେମାନଙ୍କର ନାହିଁ। କାରଣ ମହାପ୍ରଭୁ ଯେତେ ଏତେ ବିଳମ୍ବ କଲେ, କିଏ ସେ ପଟୁଆରରେ ଘଣ୍ଟ ବଜାଇବ? ତେଣୁ ସେମାନେ ବହୁତ ଚିନ୍ତାରେ ପଡ଼ିଛନ୍ତି, ଆମମାନେ ସମସ୍ତେ ଚିନ୍ତାରେ ପଡ଼ିଛୁ ଏବଂ ସମସ୍ତେ ଗୋଟିଏ ମାତ୍ର ଆଶା କରି ଭଗବାନଙ୍କ ପାଖରେ ଡାକରା ଦେଉଛନ୍ତି। କ'ଣ କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, ବରଷ କେଥରେ ବିଜୟ ରଥରେ ପତିତ ତାରିବା ପାଇଁକି, କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି। 14 ବ୍ରହ୍ମାଣ୍ଡ ରୁଣ୍ଡ ହୋଇଛନ୍ତି ଦର୍ଶନ କରିବା ପାଇଁକି, 14 ବ୍ରହ୍ମାଣ୍ଡ ରୁଣ୍ଡ ହୋଇଛନ୍ତି ଦର୍ଶନ କରିବା ପାଇଁକି, ଦେବଦାସୀ ନାଚ ଉକୁଟ କରନ୍ତି ତାତା ଧ୍ରିମି କିଟି ଦେଇକି, କାଳିଆ କାହ୍ନୁ କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, ଗୁମୁଟରେ ରହି ଗଲ କି, କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, ବରଷ କଥରେ ବିଜୟ ରଥରେ ବରଷ କେଥରେ ବିଜୟ ରଥରେ ପତିତ ତାରିବା ପାଇଁକି, କାଳିଆ କାହ୍ନୁ କାଳିଆ କାହ୍ନୁ ଆଉ ବିଳମ୍ବ କର କାହିଁକି, କାଳିଆ କାହ୍ନୁ ଆଉ ବିଳମ୍ବ କର
3: କାହିଁକି। ଆଜି ପ୍ରଭୁ ଟାହିଆକୁ ମଧ୍ୟ ମସ୍ତକରୁ ତାଙ୍କର ଓଲାରି ହେଇଯାଇଛନ୍ତି, କାହିଁକି କାଇଜାଣି ଆଜି ପ୍ରଭୁ କି ମାନ ମାରିଛନ୍ତି, ଯିଏ ମାନ ଉଦାହରଣ କର ହୁଏ କାରଣ ସେ ପ୍ରଭୁ କାହିଁକି ଆଜି ଆପଣଙ୍କର ଏଭଳି ରୂପ, କାହିଁକି ପ୍ରଭୁ ଦେଖା ଆପଣଙ୍କର ସେହି ରୂପ, ଯୋଉ ରୂପ ଦେଖିବା ପାଇଁ ଏଠି ଭକ୍ତମାନେ ଆସିଛନ୍ତି, ଆପଣଙ୍କର ରୂପ ଲାବଣ୍ୟର ପଟାନ୍ତର ନାହିଁ, ଚକା ଚକା ଆଖି।
2: ମୋତେ ସେହି ରୂପ ଦେଖାଅ ହରି, ମୋତେ ସେହି ରୂପ ଦେଖାଅ ହରି, ଜୟ ଶ୍ରୀ ରାଧେ ବୋଲି ଡାକେ ବାଂଶରୀ, ମୋତେ ସେହି ରୂପ ଦେଖାଅ ହରି, ମୋତେ ସେହି ରୂପ ଦେଖାଅ ହରି। ସିଂହଦ୍ୱାର ଠାରୁ ବର୍ତ୍ତମାନ ବଡ଼ ଦାଣ୍ଡରେ ଯେତେ ଦୂର ପର୍ଯ୍ୟନ୍ତ ଆମ ଆଖି ପାଉଛି, ଆମେ ଦେଖିବାକୁ ପାଉଛୁ, ସମସ୍ତେ ଶତ୍ରୁଷ୍ଣ ନୟନରେ ଚାହିଁଛନ୍ତି। ବର୍ତ୍ତମାନ ସମସ୍ତଙ୍କର ଧୈର୍ଯ୍ୟର ବନ୍ଧ ମଧ୍ୟ ଧୀରେ ଧୀରେ ଭାଙ୍ଗିବାକୁ ଯାଉଛି। ହେ ମହାପ୍ରଭୁ, ଆପଣ ଯଦି ପରୀକ୍ଷା ନେବେ, ଆପଣ ଯଦି ପରୀକ୍ଷକ ହେବେ, ଆପଣଙ୍କ ପାଖରେ କିଏ

0: ପରୀକ୍ଷା ଦେବ ପ୍ରଭୁ, ତେଣୁ ଏହି ଭକ୍ତ ମାନଙ୍କୁ ଆଉ କଷ୍ଟ ଦିଅନ୍ତୁ ନାହିଁ। ଆପଣ ପୁରା କହିଛନ୍ତି ରଥେ ତୁ ବାମନମ ଦୃଷ୍ଟା ପୁନର୍ଜନ୍ମ ନବିଦ୍ୟତେ, ରଥ ଉପରେ ବାମନ ରୂପୀ ମୋତେ ଦର୍ଶନ କଲେ ଆଉ ପୁନର୍ଜନ୍ମ ହବ ନାହିଁ। ଏଇ ଆଶା ଟିକକ ଭରସା ଟିକକ ନେଇକରି କୋଉ ଗାଁ ଗଣ୍ଡା କୋଉ ସହର ବଜାର କୋଉଠୁ କୋଉଠୁ ଲୋକ ସବୁ ଆସିଛନ୍ତି, ଆପଣଙ୍କର ଭକ୍ତ କୋଉ କୋଣ ଅନୁକୋଣରେ ଥିଲେ ସମସ୍ତେ ଆସିଛନ୍ତି ଆପଣଙ୍କୁ ଟିକେ ଆଖି ପୁରେଇ ରଥ ଉପରେ ଦର୍ଶନ କରିବେ। କିନ୍ତୁ ରଥ ସେମିତି ଉନ୍ମୁକ୍ତ ଅଛି, ରଥ ଚାହିଁକିରି ବସିଛି। ପ୍ରଭୁ ଆପଣ ସମସ୍ତଙ୍କର ଗୋଟିଏ କଥା, ପ୍ରଭୁ ଆଉ ଅଭିମାନ କରନ୍ତୁ ନାହିଁ, ପ୍ରଭୁ ଆଉ ଅଭିମାନ କରନ୍ତୁ ନାହିଁ। ଆଉ ଆପଣ ଅଭିମାନ କରିବେ, ଆଉ କିଛି ସମୟ ଗଲେ ମା ଅଭିମାନ କରିବେ, ଆଉ କ'ଣ ଇଏ ସମସ୍ତଙ୍କ ଅଭିମାନ କିଏ ଭାଙ୍ଗିବ? ତେଣୁ ଆମେ ମାତ୍ର ଆପଣଙ୍କର ଅନୁଗତ, ଆପଣ ଆପଣ ଯାହା କରିବେ ସେଥିରେ ଆମର ସମ୍ମତି। ଯଦି ଆପଣ ଚାହୁଁଛନ୍ତି ନା ଆଉ କିଛି ସମୟ ଅପେକ୍ଷା କର, ସମସ୍ତେ ଅପେକ୍ଷା କରିବେ, କିନ୍ତୁ ପ୍ରଭୁ ଆଉ ସମସ୍ତଙ୍କୁ ଅପେକ୍ଷା କରିବାକୁ ନ ଦେଇ ବର୍ତ୍ତମାନ ମୁଁ ଦେଖିବାକୁ ପାଉଛି ଯେ ସମସ୍ତେ ବୋଧେ ଚିନ୍ତାଗ୍ରସ୍ତ ହୋଇପଡ଼ିଲେଣି, କାରଣ କାହାରି ମନରେ ଆଉ ସରାଗ ନାହିଁ। କାହିଁକି ମହାପ୍ରଭୁ ଅଭିମାନ କଲେ ଏବଂ କାହିଁକି ଗୁମୁଟ ଭିତରେ ରହିଗଲେ, ପତିତ ପାବନଙ୍କ ପାଖରେ ରହିଗଲେ? ପତିତ ପାବନ କ'ଣ ତାକୁ କ'ଣ କିଛି କହିଲେ କି? ପତିତ ପାବନ କିଛି କହୁଛନ୍ତି କି? ତୁମେ ଦେଖ ମୋ ପ୍ରତି କ'ଣ ଅନ୍ୟାୟ ହେଉଛି କି କ'ଣ ହେଉଛି, କ'ଣ ଦୁଇ ଜଣଙ୍କ ଭିତରେ କଥାବାର୍ତ୍ତା ଚାଲିଛି? ତେଣୁ ବର୍ତ୍ତମାନ ଜଣାପଡ଼ୁଛି ମହାପ୍ରଭୁ ଆଗେ ଆସୁଥିଲେ, ଆମେ ଜାଣିଛୁ ଏପର୍ଯ୍ୟନ୍ତ ଯେତେ ରହିଛି ଇତିହାସ ବା କିମ୍ବଦନ୍ତୀ, ମହାପ୍ରଭୁ ରଥକୁ ଆସିକିରି ରଥକୁ ଅଟକାନ୍ତି ଏବଂ ମହାପ୍ରଭୁ ରଥ ପାର୍ଶ୍ୱରେ ଚାରମାଳକୁ ଉଠାନ୍ତି ନାହିଁ। ଯାହା ଶାନ୍ତନୁ ସାର କହିଲେ ଯେ 1972 ମସିହାରେ ମହାପ୍ରଭୁ ଚାରମାଳକୁ ଉଠିଲେ ନାହିଁ, ଯେତେ ଚେଷ୍ଟା କଲେ ମଧ୍ୟ କେତେ ଦୌଡ଼ି ଛିଣ୍ଡିଗଲା ବରଂ ପ୍ରଭୁ ଜମା ଉଠିଲେ ନାହିଁ। ସେତେବେଳେ ତିନି ରଥର ସେବକମାନେ ଏକାଠି ହେଲେ ଏବଂ ତିନି ରଥର ସେବକମାନେ ଏକାଠି ହୋଇକରି ସମସ୍ତେ ଚେଷ୍ଟା କଲେ ମଧ୍ୟ ପ୍ରଭୁ ଉଠିଲେ ନାହିଁ। ପରିଶେଷରେ ଗଜପତି ମହାରାଜାଙ୍କ ପାଖକୁ ଖବର ଗଲା, ଗଜପତି ମହାରାଜା ଆସିଲେ ଏବଂ ଗଜପତି ମହାରାଜା କେବଳ ରଥଯାତ୍ରାରେ ଥରେ ମାତ୍ର ଆସନ୍ତି ଚେରା ପହରା କରିବା ପାଇଁ, କିନ୍ତୁ ସେ ବର୍ଷ ଯେତେ ରାଜଗୁରୁମାନେ ମାନେ ତାଙ୍କୁ ବାରଣ କଲେ, କହିଲେ ନା ତମେ ଥରେ ମାତ୍ର ଯିବ, କିନ୍ତୁ ପୁଣି ବର୍ତ୍ତମାନ ଆମେ ଦେଖିଲୁ ଆହୁରି ନୈରାଶ୍ୟ, କାହିଁକିନା ସେ ଯେଉଁ ଧବଳ ଛତ୍ରଟି ଟେକା ହେଇଥିଲା ସେ ପୁଣି ତଳେ ଥୁଆ ହେଇଗଲା। ତେଣୁ ଆମମାନଙ୍କ ହୃଦୟରେ ଯେଉଁ ଟିକେ ଆଶାର ଅଙ୍କୁର ଉଦ୍ଗମ ହେଇଥିଲା ବର୍ତ୍ତମାନ ତାହା ପୁଣି ମରିଗଲା ଏବଂ ଆମେ ପୁଣି ଅପେକ୍ଷା କରୁଛୁ କାହିଁକି ପ୍ରଭୁ ଗୁମୁଟ ଭିତରୁ ବାହାରକୁ ବାହାରୁ ନାହାନ୍ତି। କ'ଣ
1: ଶ୍ରୋତାବନ୍ଧୁ, ଯେ ସିଂହଦ୍ୱାର ଗୁମୁଟ ଭିତରୁ କଳା ସାନ୍ତ ଆସୁଛନ୍ତି ସତ, କିନ୍ତୁ କାହିଁକି ମନ ମାରିଛନ୍ତି ମସ୍ତକରେ ନାହିଁ ସେ ରାଘବ ଦାସ
0: ପ୍ରଦତ୍ତି
1: ପ୍ରଭୁଙ୍କର ପ୍ରସାଦକୁ ଆଜି ବାଣ୍ଟି ନେଇଛନ୍ତି ବୋଧ ହୁଏ, ସେଇଥିପାଇଁ କଳା ସାନ୍ତ ଆଜି ଆସୁଛନ୍ତି। ଯେ 14 ବ୍ରହ୍ମାଣ୍ଡର ଠାକୁର ଯେ 4 ଅର୍ଥ ଯିଏ ପ୍ରଦାନ କରୁଛନ୍ତି, ଚତୁର୍ବର୍ଗ ପ୍ରଦାନ କରୁଛନ୍ତି ସେ କାଳିଆ ସାନ୍ତ, ଯେ ପଞ୍ଚକୋଶି ଯାଏ ଜଣେ ଦେଖେ ଯାଏ ଦର୍ଶନେ କଳମସ ହୁଇ ଚୁନା, 14 ବ୍ରହ୍ମାଣ୍ଡ କରତାଙ୍କ ଲୀଳା ଶଙ୍ଖରାବି କେତେ ବିଚିତ୍ର ସିନା। ଏ ଶଙ୍ଖରାବି କ୍ଷେତ୍ରରେ କାଳିଆ ସାନ୍ତଙ୍କର ଯୋଉ ବିଚିତ୍ର ଲୀଳା ଲାଗିଛି, ଆଉ ଭକ୍ତ ଏଠି ବଡ ଦାଣ୍ଡରେ ଠିଆ ହୋଇ ଡାକୁଛନ୍ତି ଆସ ପ୍ରଭୁ ଆସ।
2: ବଡ ଦାଣ୍ଡରେ ବୁଲି ଧରି ହାତରେ ଝୁଲି କେତେ ଆତୁରେ ଡାକେ ତୋତେ ରେ ଜଗନ୍ନାଥ।

0: ଜଗନ୍ନାଥ ବଡ଼ଦାଣ୍ଡରେ ମୁଁ ବାହୁ ପ୍ରସାରି ଡାକୁଛି, ପ୍ରଭୁ ଆସ, ଆଉ ବିଳମ୍ବ କର ନାହିଁ, ଆଉ ବିଳମ୍ବ କର ନାହିଁ। ଲକ୍ଷ ଲକ୍ଷ ଜନତା ଆଜି ଆପଣଙ୍କ ଦର୍ଶନ କରିବା ପାଇଁ, ଆପଣଙ୍କର ସେ ଚକା ଆଖିରେ ନିଜର ଆଖିକୁ ମିଶେଇ ଦେବା ପାଇଁ ଅପେକ୍ଷା କରିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଉ ନୃତ୍ୟଙ୍ଗନାମାନେ ଆପଣଙ୍କ ପାଖରେ ନୃତ୍ୟକୁ ପ୍ରଦର୍ଶିତ କରିବା ପାଇଁ ଚୈତନ୍ୟ ମହାପ୍ରଭୁ ଯେଉଁ ସଂକୀର୍ତ୍ତନ ମାଧ୍ୟମରେ, ଉଦଣ୍ଡ ନୃତ୍ୟ ମାଧ୍ୟମରେ, ପ୍ରେମ ଭକ୍ତିରେ ଆପଣଙ୍କୁ ଆପଣେଇ ନେବାର ଯେଉଁ ପନ୍ଥା ଅବଲମ୍ବନ କରିଥିଲେ, ସେହି ପନ୍ଥାକୁ ଅବଲୋକନ କରି ଆଜି ଉର୍ଦ୍ଧ ବାହୁ ହୋଇ ଭକ୍ତମାନେ ଆପଣଙ୍କୁ ଡାକୁଛନ୍ତି, ଆସ ଆସ। ଆମେ ମଧ୍ୟ ଦେଖିପାରୁଛୁ ପ୍ରତିହାରୀ ସେବକ ଯେପରି ଯୋଡ଼ି ବେତ ଧରିଛନ୍ତି, ଯେଉଁ ବେତ ଗୌରୀ ବେତ ବୋଲି ତାଙ୍କୁ କୁହାଯାଏ, କହୁଛନ୍ତି ପାଖେଇ ଯାଅ ପାଖେଇ ଯାଅ, ପ୍ରଭୁ ଆସିବେ, ଆଉ ବିଳମ୍ବ କରିବେନି। ଆଲୋଟ ଚାଲିଛି, ଚାମର ଚାଲିଛି, ଚାରମାଳ ସୁସଜିତ ହୋଇଛନ୍ତି, ସାରଥି ଅପେକ୍ଷା କରିଛନ୍ତି, ଅପେକ୍ଷା କରିଛନ୍ତି ତିନି କୋଟି ରଥ, ଯାହାକି ସଡ଼କ ଭାବରେ ବଡ଼ଦାଣ୍ଡର ସେ ସିଂହ ଦ୍ୱାରରେ ଦଣ୍ଡାୟମାନ ହୋଇଛନ୍ତି। ଆଉ ଅନେକ ଶ୍ରଦ୍ଧାଳୁ ସହିତ ଆମର ବିଭିନ୍ନ ମନ୍ତ୍ରୀ ମହୋଦୟ, ଓଡ଼ିଶା ଓଡ଼ିଶା ବାହାର ଏବଂ ଅନେକ ଉଚ୍ଚ ପଦାଧିକାରୀ ଅଫିସର ମାନେ ମଧ୍ୟ ଆସିଛନ୍ତି। ଆମେ ଦେଖୁଛୁ କି ସୁନ୍ଦର ଦିବ୍ୟ ଭାବରେ ବର୍ଷା ତ ଟିକେ ଟିକେ ଚାଲିଛି, ସତ ବର୍ଷାର ସେ ପ୍ରକୋପ କମିଯାଇଛି, କିନ୍ତୁ
1: ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ବର୍ତ୍ତମାନ ଶୁଣିବା ପାଇଁ ଆପଣମାନଙ୍କୁ ନେଇଯାଉଛୁ। ଶ୍ରୀକ୍ଷେତ୍ର ପୁରୀର ବଡ଼ଦାଣ୍ଡକୁ ଧାରା ବିବରଣୀ ପ୍ରଦାନ କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର କଲ୍ୟାଣୀ ନନ୍ଦୀ, ଡକ୍ଟର ହରିହର କାନୁନଗୋ ଏବଂ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ।
0: ବାମନ ଅବତାରରେ ଜଗନ୍ନାଥଙ୍କର ଏ ଘୋଷ ଯାତ୍ରା, ତାହେଲେ ଶାସ୍ତ୍ରରେ କୁହାଯାଇଛି ପୁନର୍ଜନ୍ମ ହେବ ନାହିଁ। ଇଏ ତ ଆମର ପାପ ପୁଣ୍ୟର କଥା, ପାପ ପୁଣ୍ୟର ବିଚାର କିଏ କରେ? କାରଣ ପ୍ରଭୁଙ୍କ ନିକଟକୁ କେବଳ ଭକ୍ତ ଆସିଥାଏ ମିଳିତ ହେବା ପାଇଁ। ଇଏ ପତିତ ପାବନଙ୍କ ଯାତ୍ରା, ସତରେ କାଳିଆ ଅଙ୍ଗ ଠାରୁ ଅଙ୍ଗି ତୁମର ଏ ଯୋଉ ଗୁଣ୍ଡିଚା ମନ୍ଦିରକୁ ଯୋଉ ଯାତ୍ରା, ଏ ଯାତ୍ରା ସବୁଠୁ ନିଆରା, ସବୁଠୁ ଅଲଗା। ସେଇଥିପାଇଁ ତ ଏ ନିଆରା ଅନୁଭବ ଭିତରେ ଆଜି ଅନେକ ଶ୍ରଦ୍ଧାଳୁ ଭକ୍ତ ଏବେ ମଧ୍ୟ ପ୍ରତୀକ୍ଷାରତ, ଏବେ ମଧ୍ୟ ଅପେକ୍ଷା କରିଛନ୍ତି କେତେବେଳେ ଗଜପତି ମହାରାଜ ଚଳନ୍ତି ବିଷ୍ଣୁ ବୋଲି ଯାହାଙ୍କୁ କୁହାଯାଇଛି, ସିଏ ଆସିବେ, ରଥରେ ସମାର୍ଜନା କାର୍ଯ୍ୟ କରିବେ, ଛେରା ପହରା କାର୍ଯ୍ୟ ହେବ, ଛେରା ପହରା କାର୍ଯ୍ୟ ହେବା ପରେ ରଥରେ ଦୌଡ଼ି ଲାଗିବ, ଘୋଡ଼ା ଯୋଚାଯିବ ଏବଂ ରଥ ଟଣାର ଯେତେବେଳେ ନିର୍ଦ୍ଦେଶ ଆସିବ, ସେଇ ରଥକୁ ଅଣ୍ଟାରେ ଭିଡ଼ି, ଦୌଡ଼ିକୁ ଭିଡ଼ି, ଭାବଭକ୍ତିର ଡୋରକୁ ଭିଡ଼ି ଟାଣି ନେଇଯିବେ ଗୁଣ୍ଡିଚା ମଣ୍ଡପ ନିକଟକୁ। ଯୋଉ ଗୁଣ୍ଡିଚା ନିକଟ ମଣ୍ଡପ ପାଖରେ ଅପେକ୍ଷା କରିଛନ୍ତି ଅନେକ ଶ୍ରଦ୍ଧାଳୁ ଭକ୍ତ, କାରଣ ଆଜି ବଡ଼ଦାଣ୍ଡ ଗୋଟିଏ ସଳଖରେ ଯଦି ଆପଣମାନେ ଦେଖିବେ, ଆମେ ଯାହା ଦେଖିପାରୁଛୁ ଶ୍ରୋତାବନ୍ଧୁ, ଏତେ ସଂଖ୍ୟାରେ ଜନସମୁଦ୍ରର ଭଳିଆ ଗହଳି, ତା ସାଙ୍ଗକୁ ବର୍ଷା ମଧ୍ୟ ପଡୁଛି। ଏବେ ମଧ୍ୟ ଶ୍ରୀକ୍ଷେତ୍ରର ସେଇ ଭୂମିରେ ବର୍ଷା ତାର ଅବିରତ ଧାରା କିଞ୍ଚିତ କିଞ୍ଚିତ ମଧ୍ୟ କରିଚାଲୁଛି। ସେଇ ଭକ୍ତି ଏକ ଭାବମୟ ଅମୃତ ମିଳନ, ଭକ୍ତି ପାଇଁ ବନ୍ଧା ପଡି ଅଛନ୍ତି ଭଗବାନ। ଆଜି ଭକ୍ତ ପାଇଁ ପ୍ରଭୁ ବନ୍ଧା ପଡିଛନ୍ତି, ଯାହାକୁ ଆମେ ବର୍ଣ୍ଣନା ମଧ୍ୟ କରିପାରିବା ନାହିଁ, ଅବର୍ଣ୍ଣନୀୟ ଶ୍ରୀ ପ୍ରଭୁଙ୍କର ଲୀଳା। କାରଣ ବେଦ ବଖାଣିଛି, ଶାସ୍ତ୍ରରେ ରହିଛି, ନିୟତ ପ୍ରମାଣ ସତ, ନୀଳାଚଳ ପ୍ରଭୁ ବିରାଜ କରନ୍ତେ ନୀଳଗିରି ଜଗନ୍ନାଥ। ଏ ଜଗତର ନାଥ ଜଗନ୍ନାଥ, ଯାହାଙ୍କୁ ବେଦ ମଧ୍ୟ ବର୍ଣ୍ଣନା କରିପାରୁନି, ବେଦ ମଧ୍ୟ ନେତି ନେତି ବୋଲି କହିଛନ୍ତି ତାଙ୍କର ମହିମାକୁ ବର୍ଣ୍ଣନା କରିବାକୁ ଯାଇ। ସେହିଭଳି ଭାବରେ ପ୍ରଭୁଙ୍କର ଏ ଅନନ୍ୟ ଲୀଳାକୁ କିଏ ବା କହିପାରିବ? ଆଜି ସଂକୀର୍ତ୍ତନ ହଉଛି, ଆମେ ଦେଖିପାରୁଛୁ ଶ୍ରୋତାବନ୍ଧୁ ଅତି ସୁନ୍ଦର ଭାବରେ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଛି, କାରଣ କରୋନ ଭିତରେ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ରହିଯାଇଥିଲେ, ଯାହାଫଳରେ ପ୍ରଭୁଙ୍କର ନୀତିକାନ୍ତିରେ ବାଧା ଉଠିବ, ସେଥିପାଇଁ ବାଧା ନ ହେବା ପାଇଁ ବା ତାଙ୍କର କୌଣସି ଯାତ୍ରାରେ କୌଣସି ପ୍ରକାର ତ୍ରୁଟି ଯେପରି ନ ରହିବ, ସେଥିପାଇଁ ସୁନ୍ଦର ଭାବରେ ଆରକ୍ଷୀ ବାହିନୀ ସହିତ ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ଶ୍ରଦ୍ଧାଳୁମାନଙ୍କୁ କୁହାଯାଉଛି କରୋନ ବାହାରକୁ ଆଜି ଚାଲିଯିବା ପାଇଁ, କାରଣ କରୋନ ବାହାରକୁ

ନଗଲେ ପ୍ରଭୁଙ୍କର ନୀତି କାନ୍ତି ନିଶ୍ଚିନ୍ତ ଭାବରେ ଅନୁଷ୍ଠିତ ହେବା ପାଇଁ ବିଳମ୍ବ ଲାଗିବ। ଜଗତ ସହିତ ଜଗନ୍ନାଥ ଯିଏ ବାନ୍ଧି ପାରିଛନ୍ତି ସେଥିପାଇଁ ସିଏ ହେଉଛନ୍ତି ଜଗନ୍ନାଥ। ଜଗନ୍ନାଥ ହେଉଛନ୍ତି କିଏ? ସେ ନା ସିଏ ହେଉଛନ୍ତି ଯିଏ ଜଗତ ସହିତ ଜୀବନକୁ କାଳ କାଳ ଧରି ବାନ୍ଧି ରଖିଛନ୍ତି। ସେହି ଜଗନ୍ନାଥ ସତ୍ୟ ଶିବ ସୁନ୍ଦର ଷୋଳକଳାର ଠାକୁର ପରିପୂର୍ଣ୍ଣ ବିଗ୍ରହ। ନାମରେ ନାଦରେ ସେ ନାଦ ବ୍ରହ୍ମ ଏବଂ ଶବ୍ଦରେ ସେ ଶବ୍ଦ ବ୍ରହ୍ମ ଆଉ ଦାରୁ ବିଗ୍ରହ ସ୍ୱରୂପ ହେତୁ ସିଏ ହେଉଛନ୍ତି ଦାରୁ ବ୍ରହ୍ମ। ସେଇ ନାଦ ବ୍ରହ୍ମ ଆଉ କିଛି ସମୟ ପରେ ଦେଖିବେ ଦାରୁ ବ୍ରହ୍ମ କିପରି ନାଦ ବ୍ରହ୍ମରେ ପରିଣତ ହେବେ। ଅର୍ଥାତ୍ ଯେତେବେଳେ ରଥ ଚାଲିବ ଘର ଘର ନାଦରେ ଘୋଷ ଦେଇ ଭକ୍ତମାନଙ୍କୁ ଆହ୍ୱାନ କରି ସମସ୍ତ ଭକ୍ତଙ୍କୁ ଏକକାର କରି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏ ଶ୍ରୀକ୍ଷେତ୍ରର ପଟଭୂମିରେ ସମସ୍ତଙ୍କୁ ଏକାକାର କରିବା ପାଇଁ ପ୍ରଭୁଙ୍କର ଯାତ୍ରା, ଯୋଉ ଯାତ୍ରା ଆଜି ସକଳ ତୀର୍ଥଙ୍କର ଆଜି ମିଳନ ଘଟିଛି। ଏଇ ଯାତ୍ରାରେ ଖାଲି ଆମେ କହିବା ନାହିଁ, ଏ ଯାତ୍ରାରେ କୌଣସି ବ୍ୟକ୍ତି ଆମେ ନିଜେ ମଧ୍ୟ ତାର ଅହଙ୍କାରକୁ ପ୍ରଦର୍ଶିତ କରିପାରିବା ନାହିଁ। କାରଣ ଏଠି ଗଜପତି ନିଜେ ଯେତେବେଳେ ସମାର୍ଜନା କରିବେ, ଗଜପତି ନିଜେ ଯେତେବେଳେ ଛେରା ପହରା କାର୍ଯ୍ୟ କରିବେ, ଯିଏ କୋଟି ରାଜାର ମୌଢ଼ମଣି ଗଜପତି ଦିବ୍ୟ ସିଂହ ଦେବ, ଆଉ କିଛି ସମୟ ପରେ ଶ୍ରୀନଗରରୁ ଆସିବେ, ମଙ୍ଗଳ ଅର୍ପଣ କାର୍ଯ୍ୟ ହେବ। କାରଣ ଯେମିତି ଜଗନ୍ନାଥ ମହାପ୍ରଭୁ ଯେତେବେଳେ ପହଣ୍ଡି ହୋଇ ଆସିଛନ୍ତି ତାଙ୍କର ମଧ୍ୟ ମଙ୍ଗଳ ଅର୍ପଣ କାର୍ଯ୍ୟ ହୋଇଥିଲା, ଠିକ ସେହିପରି ମଙ୍ଗଳ ଅର୍ପଣ ଗଜପତି ମହାରାଜାଙ୍କର ମଧ୍ୟ ହବ। କିନ୍ତୁ ସେ ଗଜପତି ସେବକ କି ଗଜପତି ନୁହନ୍ତି? କାରଣ ମନେ ପଡେ ଗୋପବନ୍ଧୁଙ୍କର ସେଇ କଥା, ଉତ୍କଳର ନେତା ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ। ଏଠି ନେତାଙ୍କର କୌଣସି ନାହିଁ, ଏଠି କେହି ପ୍ରଜା ସମସ୍ତେ ଏକ। ରଜା ପ୍ରଜା ପଥ ରଥ ସବୁ ହଉଛି କେବଳ ଗୋଟିଏ ମାତ୍ର ହଉଛି କଣ ନା ଭାବଭକ୍ତିର ଭକ୍ତଙ୍କର ସେଇ ଭାବ, ଆଉ କିଛି ନାହିଁ ତା ଛଡା। କାରଣ ଯୋଉ ଠାକୁର ଆଜି ପତାକା ଡାକୁଛନ୍ତି ନୀଳଚକ୍ରରେ, ଏବେ ମଧ୍ୟ ସେଇ ସୁନ୍ଦର ଭାବରେ ହଳଦୀ ରଙ୍ଗର ପତାକା ଫରଫର ହେଇ ଉଡୁଛି ଏବଂ ଡାକୁଛନ୍ତି ପଞ୍ଚକୋଶୀରୁ ସମସ୍ତ ଭକ୍ତଙ୍କୁ ଡାକୁଛନ୍ତି, ପତାକା ଜଳ ଚଞ୍ଚଳ।

ତାଙ୍କର ପାଦକୁ ଧରିବା ପାଇଁ ଆହା କି ସୁନ୍ଦର ଭାବରେ ଡକ୍ଟର ଶାନ୍ତନୁ ରଥ ମହୋଦୟ କହିଥିଲେ ତାକୁ ଶ୍ରବଣ କରି ମୋ ଦେହ ଏବେ ମଧ୍ୟ ଲୋମ ଟାଙ୍କରି ଉଠିଛି ପ୍ରଭୁ ଏଡ଼େ ଭାଗ୍ୟ ମୋର ହେବ କି ବୃନ୍ଦାବନେଶ୍ୱରୀ ସେବକୀ ଆପଣଙ୍କର ମୋ ଯଦି ମୁଁ ସେବା ନ କରିପାରିଲେ ନାହିଁ ଆପଣଙ୍କର ସେବକର ସେବା ଯଦି କରିବି ତାହା ମଧ୍ୟ ମୋ ପାଇଁ ପୁଣ୍ୟ ହେଇଯିବ କାରଣ ଆପଣଙ୍କର ପାଦ ଏ ଚକ୍ଷୁର ଲୋତକ ମଧ୍ୟ ଆଜି ନିଅଣ୍ଟ ପଡିଯିବ ପ୍ରଭୁ ତଥାପି ଆସିଛନ୍ତି ଆପଣ ସେହିପରି ଭାବରେ ଗରୁଡ ଯାହାର ବାହାନ ଦେବୀ ଆସନ ଲକ୍ଷ୍ମୀ ଦେବୀ ଯାର ଖରଣୀ ତାକୁ କି ଦେବୀ ଧନ ପ୍ରଭୁ ଆପଣଙ୍କୁ କି ବା ଆସନ ଦେବୁ ଆପଣଙ୍କୁ ଆସନ ଦେବା ପାଇଁ କାରଣ ଗରୁଡ ଯାହାର ବାହାନ ତାକୁ କିବା ଦେବୀ ଆସନ ଲକ୍ଷ୍ମୀ ଦେବୀ ଯାର ଘରଣୀ ତାକୁ କିରେ ବି ଧନ ଯାହାର ଆସନ ଗରୁଡ ଯାହାର ଘରଣୀ ସ୍ୱୟଂ ଐଶ୍ୱର୍ଯ୍ୟମୟୀ କୋଟି ଐଶ୍ୱର୍ଯ୍ୟର ଅଧିକାରିଣୀ ମା ଜଗଜ୍ଜନନୀ ମହାଲକ୍ଷ୍ମୀ ଆପଣଙ୍କୁ କି ବା ଧନ ଦେବୀ ସେଇଥିପାଇଁ କଣ ଅଛି ଆପଣ ମଧ୍ୟ କହିଛନ୍ତି ଯୋ ଯୋ ଜାମ ଜାମ ତନୁ ଭକ୍ତ ଶ୍ରଦ୍ଧେୟମ ଅର୍ଚ୍ଚି ତୁମ ଇଚ୍ଛତି ତସ୍ୟ ତସ୍ୟ ଅଚଳାମ ଶ୍ରଦ୍ଧା ତାମେବ ବିଧଦାମି ଅହମ୍ ମୁଁ ଧନ ଚାହୁଁନାହିଁ ମୁଁ କିଛି ଚାହୁଁନାହିଁ କିନ୍ତୁ ଚାହୁଁଛି କଣ ନା କେବଳ ଶ୍ରଦ୍ଧାରେ ଭକ୍ତିରେ ଯିଏ ମତେ ଯାହା କିଛି ଅର୍ପଣ କଲା ମୁଁ ମଧ୍ୟ ତାକୁ ନିଜେ ଗ୍ରହଣ କରିବି ସେଇ ଶ୍ରଦ୍ଧାରେ ତ ଆପଣ ମା ଶବରୀ ଯେତେବେଳେ ଆପଣଙ୍କୁ କୋଳିଟିଏ ଦେଇଯାଇଥିଲେ ଅଇଁଠା କୋଳିକି ଆପଣ ମଧ୍ୟ ତାକୁ ଖାଇ ନେଇଥିଲେ ଆପଣ ଏଥିରେ କେତେ ଧନ୍ୟ କେତେ ପ୍ରଭୁ ଆପଣ ସେଇ ଆପଣଙ୍କର ଲୀଳା ଯୋଉ ଲୀଳାକୁ ଦର୍ଶନ କରିବା ପାଇଁ ଯୋଉ ଲୀଳାକୁ ଦେଖିବା ପାଇଁ ମନେ ପଡେ ସେଇ ଭକ୍ତ ଶାଲବେଗଙ୍କର ସେଇ ଭଜନଟିଏ ଚାଲ ସଖି ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ କେଉଁ ସୁରପତି ବେଶ କରି ଅଛି ଗିରିବର ତୋଳିବାକୁ ସେ ଯେ ଶ୍ରୀମୁଖ ତୋରା ସେ ଯେ ଶ୍ରୀମୁଖ ତୋରା ସିରେ ସୁନା କେତା କେରା କେରା ସିରେ ସୁନା ସୂତା କେରା କେରା ଆଜି କିନ୍ତୁ ସୁନା ନାହିଁ ଟିକେ ପୂର୍ବରୁ କହୁଥିଲେ ମଧ୍ୟ ନରେଶ ଦାସ ମହୋଦୟ ମୁଁ ପୁଣି ଫେରି ଯାଉଛି ପୂର୍ବକୁ ଯେ କଳସ ତ୍ରୟ ଯେତେବେଳେ ସଂସ୍ଥାପନ କରାଗଲା ନରେଶ ଦାସ ମହୋଦୟ କହୁଥିଲେ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି ସୁନାର କଳସ ଲାଗୁଥିଲା କିନ୍ତୁ ଆଜି ସୁନା ନାହିଁ ଠିକ ସେହିପରି ସୁନାର ସୂତା ଆଜି ରଥ ଚାରିପଟେ ଆଉ ଲାଗିନାହାନ୍ତି ଲାଗିଛନ୍ତି ବିଭିନ୍ନ ନାନା ରଙ୍ଗ ବେରଙ୍ଗର ପୁଷ୍ପ ବିମଣ୍ଡିତ ହୋଇଛି ରଥ ଯୋଉ ରଥରେ ଅନେକ ଅନେକ ସୁନ୍ଦର ଭାବରେ କାରୁକାର୍ଯ୍ୟ କରାଯାଇଛି ରାହୁରେଖା ଅଛି କଦଳୀ ଗଛ ଅଛି ମାଛ ଅଛି ମଗର ମୁଣ୍ଡ ଏତ ସହିତ ବିଭିନ୍ନ ସୁନ୍ଦର ଭାବରେ ଆଉ ପୁଷ୍ପ ଦେଇକି ମଧ୍ୟ କାରୁକାର୍ଯ୍ୟ କରାଯାଇଛି ଏବଂ ଶୂନ୍ୟ ଚାନ୍ଦୁଆ ମଧ୍ୟ ତିନି ଗୋଟି ସେ ରଥରେ ମଧ୍ୟ ଲଗାଯାଇଛି କାରଣ ଏ ଶୂନ୍ୟ ବ୍ରହ୍ମଙ୍କର ଲୀଳା ଅନନ୍ତ ବ୍ୟାପୀ ଗଗନ ବ୍ୟାପୀ ଯାହାଙ୍କର ଲୀଳା ସେଇ ଦର୍ଶନ କରିବା ପାଇଁ ଯାହାଙ୍କର ଲୀଳାକୁ ବ୍ୟାପ୍ତ କରିବା ପାଇଁ ପୂର୍ଣ୍ଣମିଦଂ ପୂର୍ଣ୍ଣମିଦଂ ପୂର୍ଣ୍ଣ ପୂର୍ଣ୍ଣ ମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମେବାୟ ପୂର୍ଣ୍ଣମେବାବଶିଷ୍ୟତେ ସବୁକିଛି ପୂର୍ଣ୍ଣ ଶୂନ୍ୟତା ଭିତରେ ସେ ପୂର୍ଣ୍ଣକୁ ଯେତେବେଳେ ଆମେ ଅନୁଭବ କରୁଛୁ ଅଚ୍ୟୁତାନନ୍ଦଙ୍କର ସେଇ ଶୂନ୍ୟ ପୁରୁଷ ଆପଣ ହଉଛନ୍ତି ସେଇ ଶୂନ୍ୟ ସଂହିତାର ଶୂନ୍ୟ ପୁରୁଷ ଜଗନ୍ନାଥ ସେଇଥିପାଇଁ ତ ବର୍ଷାଣାମ ଭାରତ ଶ୍ରେଷ୍ଠ ଦେଶାନାମ ଉତ୍କଳ ଶ୍ରୁତ ଉତ୍କଳସ ସମଦେଶ ଦେଶ ନାସି ମହିସ୍ଥଳେ ଉତ୍କଳସ୍ୟ ସମଦେଶ ଏ ଭାରତ ବର୍ଷରେ ଉତ୍କଳ ସଦୃଶ୍ୟ କୌଣସି ଦେଶ ନାହିଁ ଯୋଉଠି ପ୍ରଭୁ ନିଜେ ଆସୁଛନ୍ତି ଭକ୍ତମାନଙ୍କ ନିକଟକୁ ଆମେ ଦେଖିପାରୁଛୁ ପ୍ରତୀକ୍ଷା କରିଛନ୍ତି ଏବେ ମଧ୍ୟ ବଡ ଦାଣ୍ଡରେ ନାନା ରଙ୍ଗ ବେରଙ୍ଗରେ ଭକ୍ତମାନେ ମଧ୍ୟ ନିଜକୁ ଶୋଭନୀୟ କରୁଛନ୍ତି ତାଙ୍କ ଯାତ୍ରାରେ ଠିକ ସେହିପରି ତିନି ଗୋଟି ରଥର ଆବରଣ ଅନୁସାରେ ଆମର ଯୋଉ ଆରକ୍ଷା ବାହିନୀ ମାନେ ସେମାନେ ମଧ୍ୟ ଜ୍ୟାକେଟ୍ ପିନ୍ଧି ତାହା ମଧ୍ୟ ସୂଚିତ କରୁଛନ୍ତି ଯେ ପୋଲିସ ଅଧିକାରୀମାନେ ଯେଉଁମାନେ ରହିଛନ୍ତି ତାଙ୍କର ସେବାରେ ତାଙ୍କର ଯୋଉ ରଥର ଶୃଙ୍ଖଳିତ ଭାବରେ ରଥ କିପରି ଟଣାଯିବ ସେ ତାଙ୍କର ବସ୍ତ୍ରରେ ମଧ୍ୟ ସୂଚାଇ ଦେବାକୁ ଯାଉଛନ୍ତି କିଏ ବଡ ଠାକୁରଙ୍କର ସେବାରେ ଅଛନ୍ତି କିଏ ଜଗନ୍ନାଥଙ୍କର ସେବାରେ ଅଛନ୍ତି ନନ୍ଦିଘୋଷର ସେବାରେ ଅଛନ୍ତି ଆଉ ପୁଣି କିଏ ମା ସୁଭଦ୍ରାଙ୍କର କାରଣ ରଙ୍ଗ ଯାହା ନୀଳ ରଙ୍ଗର ଜ୍ୟାକେଟ୍ ହଳଦୀ ରଙ୍ଗର ଜ୍ୟାକେଟ୍ ଏବଂ ଲାଲ ବର୍ଣ୍ଣର ଜ୍ୟାକେଟ୍ ପିନ୍ଧିକରି ସେ ପୂର୍ଣ୍ଣ ବ୍ରହ୍ମଙ୍କୁ ସେ ପୂର୍ଣ୍ଣ ଆନନ୍ଦମୟ ବ୍ରହ୍ମଙ୍କର ସେବାରେ ନିଜକୁ ନିୟୋଜିତ କରିଛନ୍ତି ଆଉ ଡାକବାଜି ଏବେ ମଧ୍ୟ ସମସ୍ତଙ୍କୁ ସଚେତନ କରିଦେଉଛନ୍ତି ପ୍ରଭୁଙ୍କର ଯାତ୍ରା କିପରି ସଫଳ ହେବ ନିଷ୍ଠା ଚେଷ୍ଟା ତାହା ମଧ୍ୟ ଲଗେଇଛନ୍ତି।

0: ଏତତ୍ସହିତ ଆମେ ଦେଖିପାରୁଛୁ ବର୍ତ୍ତମାନ ସେ ଆସୁଛି ମାଳ ଚୂଳ ତୁଳସୀର ମାଳ ବାଲିଗାଁ ଦାସ ପଠେଇଛନ୍ତି ପ୍ରଭୁ। ମନେ ପଡୁଛି ଅତୀତର କଥା, ବାଲିଗାଁ ଠାରୁ ଆସିଥିଲେ ଯୋଉ ଦାସିଆ ବାଉରୀ ବୋଲି ଯାହାଙ୍କୁ କୁହାଯାଏ। ଆହା, ଭାବ ବିହଳ ହେଇ ରଥରେ ପରା ଆପଣ ନେଇଯାଇଥିଲେ ତାର ନଡିଆ। ଆପଣଙ୍କ ଦର୍ଶନ କରି ପ୍ରଭୁ ସେ ଅତୀତକୁ ଚାଲି ଯାଉଛି ଟିକିଏ ନାକୁ। ଯୋଉ ଦାସିଆ ବାଉରୀ ଆପଣଙ୍କ ରୂପକୁ ସୌନ୍ଦର୍ଯ୍ୟକୁ ଦର୍ଶନ କରି ବିମୁକ୍ତ ହେଇଯାଇଥିଲେ, ଏବଂ ବିମୁକ୍ତ ହେବା ଫଳରେ ଦାସିଆ ବାଉରୀ ର ଯୋଉ ଆପଣ ଦାସିଆ ବାଉରୀ ଯେତେବେଳେ ଆପଣଙ୍କୁ ଦେଖି ଏଇଠି ଏଭଳି ଭାବରେ ଆପଣଙ୍କର ପ୍ରତିଛବକୁ ନିଜର ହୃଦୟ ମନ କାୟରେ ସବୁ ନେଇଯାଇଥିଲେ, ଘରେ ଯାଇ ନାଚିଛନ୍ତି, ଉଦଣ୍ଡ ନୃତ୍ୟ କରିଛନ୍ତି। ଯେତେବେଳେ ତାଙ୍କ ପତ୍ନୀ ବାଢି ଦେଇଛନ୍ତି ପେଜ ସହିତ ଶାଗକୁ ନେଇ, ସେ ଶାଗ ପେଜ ଭିତରେ ଆପଣଙ୍କର ରୂପ ପ୍ରତିଛବିକୁ ଦର୍ଶନ କରିଥିଲେ, ଆପଣଙ୍କ ରୂପକୁ ଦର୍ଶନ କରି ସେ ବିମୋହିତ ହୋଇଥିଲେ, ଉଦଣ୍ଡ ନୃତ୍ୟ କରିଥିଲେ, ଆଖିରୁ ବହି ଚାଲିଥିଲା ଅବିଶ୍ରାନ୍ତ ଭାବରେ ଲୁହର ଧାରା। ପତ୍ନୀ ପାଗଳ ଭଳି ଅନେଇ ରହିଥିଲେ ଦାସିଆଙ୍କୁ, ଏବଂ ଗାଁକୁ ଦୌଡ଼ି ଯାଇଥିଲେ ଲୋକମାନଙ୍କୁ ଡାକିବାକୁ, ଦୌଡ଼ି ଆସ, ମୋ ସ୍ୱାମୀ ଯାଇଥିଲେ ଆପଣମାନଙ୍କ ସହିତ ଦେଖିବା ପାଇଁ, ଦର୍ଶନ କରିବା ପାଇଁ ଆପଣଙ୍କର ରଥଯାତ୍ରାକୁ, କିନ୍ତୁ ଆପଣ କଣ ହେଲା, ମୋ ସ୍ୱାମୀ କିପରି ଭାବରେ କାନ୍ଦି ଉଠୁଛନ୍ତି, ନୃତ୍ୟ କରୁଛନ୍ତି। ସେହିପରି ଭାବରେ ଯେତେବେଳେ ଲୋକମାନେ ଜାଣିଛନ୍ତି, ସେହି ସମୟରେ ସୂଚନା ଦେଇଥିଲେ ଯେ ତୁମେ କଣ କର ନା, ପେଜ ଆଉ ଶାଗ, ଇଏ ଦାସିଆକୁ ପୁରା ଜଗନ୍ନାଥଙ୍କର ମୁହଁ ଦେଖାଯାଉଛି। ତେବେ ଗୋଟେ କାମ କର ନା, ସେ ଶାଗକୁ ପେଜ ଭିତରୁ ଅଲଗା କରିଦିଅ। ଯେତେବେଳେ ପତ୍ନୀ ଅଲଗା କରିଛନ୍ତି, ସେତିକି ବେଳେ ଦାସିଆ ପୁନର୍ବାର ଶାହକୁ ଭୋଜନ କରିଥିଲେ। ଏହି ହଉଛି ଆପଣଙ୍କର ଭାବଭକ୍ତିର ସ୍ୱରୂପ। ତେବେ ଆମେ ଚାଲନ୍ତୁ ଯିବା ଏମିତି ଭାବଭକ୍ତିର କଥା ଆଉ ଗାଥାକୁ ନେଇ। ଦାସିଆ ବାଲିଗାଁ ଦାସିଆ ପୀଠରୁ ତ ମାଳ ଚୂଳ ଆସିଛି ତିନି ପ୍ରଭୁଙ୍କ ନିକଟକୁ, କିନ୍ତୁ ଆମ ଅଣରେ ଅଛନ୍ତି ଡକ୍ଟର ଚିତ୍ତରଞ୍ଜନ ସାହାଣୀ, ଯେ ପ୍ରତିବର୍ଷ ଆସନ୍ତି ଏବଂ ଆପଣଙ୍କ ପାଖରେ ତାଙ୍କର ଭାବ ଅନୁଭବର କଥା, ଚିନ୍ତା ଚେତନାର କଥାକୁ ବ୍ୟକ୍ତ କରିଥାନ୍ତି, ତାହାକୁ ଆମେ ଶ୍ରବଣ କରିବା। ବର୍ତ୍ତମାନ ଆମ ନିକଟରେ ଆମେ ଚିତ୍ତରଞ୍ଜନ ସାହାଣୀ ଅଛନ୍ତି, ଯାହାଙ୍କୁ ନରେଶ ଦାସ ମହୋଦୟ ଏବଂ ଶାନ୍ତନୁ ରଥ ମହୋଦୟ ତାଙ୍କୁ କିଛି ତାଙ୍କର ଭାବ ଅନୁଭୂତିର କଥା ପଚାରିବେ, ଆଉ ସୁନ୍ଦର ଭାବରେ ସିଏ ଆମକୁ କହିବେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମହାପ୍ରଭୁଙ୍କର ଅପୂର୍ବ ନବଦିନାତ୍ମକ ଯାତ୍ରା। କାଳିଆ ସାନ୍ତେ ଆଜି ଗୋଟେ ବଢିଆ କଥା ଦେଇଥିଲେ, କଥା ରଖିଲେ। ଏ ଦ୍ୱାପର ଯୁଗରେ ଗୋପୀ ଗୋପାଙ୍ଗଣ ମାନଙ୍କୁ କହିଥିଲେ, ଆତ୍ମା ମାନଙ୍କୁ କହିଥିଲେ, ପ୍ରଭୁ ଯୁଗ ସରୁଛି, ମୁଁ କୁଆଡେ ଯିବି, ତମେ କୁଆଡେ ଯିବ, ଦେଖା କେମିତି ହେବ। କାଳିଆ କହିଥିଲେ, ମନେ ରଖ, ଉତ୍କଳ ଭୂଖଣ୍ଡ ଶ୍ରୀମନ୍ଦିରରେ ମୁଁ ଜଗନ୍ନାଥ ହୋଇକି ରହିବି। ଜଗନ୍ନାଥ ହେ ସ୍ୱର କଳା, ତହୁ କଳା ଏ ଦନ୍ଦ ବଳା। ଇଏ କାଳିଆ ସାନ୍ତ ଆଜି ବଡ ଭାଇ ବଡବାର ପୂର୍ଣ୍ଣିମା, ହରିଦ୍ରା ପୂର୍ଣ୍ଣିମା, ସୁଭଦ୍ରିକା, ଚକ୍ରରାଜ ସୁଦର୍ଶନ, ମହାମାୟୀ ଲକ୍ଷ୍ମୀଙ୍କ ସହିତ ବିରାଜମାନ କରୁଛନ୍ତି, ଆଉ ଆଜି ଭକ୍ତମାନଙ୍କୁ ଦର୍ଶନ କରିବାକୁ ଆସିଛନ୍ତି। ଇଏ କୁଣ୍ଡା କୁଣ୍ଡିର ଠାକୁର, ଇଏ ଆସିଛନ୍ତି ଭକ୍ତମାନଙ୍କ ସହିତ ଏକାକାର ହେବା ପାଇଁ। ଆପଣ ଦେଖୁଥିବେ, ଆପଣ ଅନୁଭବ କରୁଥିବେ ଆକାଶବାଣୀ ଦ୍ୱାରା ଯେ ଏମିତି ବର୍ଷା ହଉଛି। ଇଏ ବର୍ଷା ସାଧାରଣ ଜଳ ନୁହେଁ, ଇଏ ହେଉଛି ଅମୃତର ବାରିଧାରା, ଇଏ ପୁଷ୍ପ ବର୍ଷା ହଉଛି। ଏ ଯେ ପୁଷ୍ପ ବାରି ହଉଥିଲା, ଆମେ ସେତେବେଳେ ମହାପ୍ରଭୁଙ୍କ ପାଖରେ ନାଚି ନାଚି ଆସୁଥିଲୁ, ଯେତେବେଳେ ଆମେ ନାଚୁଥିଲୁ କହୁଥିଲୁ ପ୍ରଭୁ ଏ ବର୍ଷା ଟିକେ କମେଇ ଦିଅନ୍ତନି, ସିଏ କହୁଥିଲେ ନା ନା, ତୁ ମୋ ପ୍ରେମରେ ତତେ ଗାଧେଇ ଦେବି, ମୁଁ ରତ୍ନ ସିଂହାସନ ଥିଲାବେଳେ ତୁ ମୋତେ କେତେ ଅଲି ଅଲି କହିଛୁ, ପ୍ରଭୁ ଦେଖା ଦିଅ, ଗୋଟିଏ ପାଣିରେ ଆମେ ଗାଧେଇବା, ଗୋଟିଏ ପୁଷ୍କରଣୀ, ଏ ବଡ଼ଦାଣ୍ଡ ପୁଷ୍କରଣୀ ହେଉ, ଏ ବଡ଼ଦାଣ୍ଡ ଗୋଟିଏ ଜଳାଶୟ ହେଉ, ଏ ବଡ଼ଦାଣ୍ଡ ଗୋଟିଏ ତରଣୀ ହେଉ, ଆମେ ସେଇଠି ଗାଧେଇବା।
2: ଡାକଘର ମାଧ୍ୟମରେ କମର୍ସିଆଲ ଏକ୍ସପୋର୍ଟ ପାଇଁ ସ୍ୱତନ୍ତ୍ର ଭାବେ ବଛା ଯାଇଥିବା ଡାକଘର ହେଉଛି ଡାକଘର ରପ୍ତାନୀ କେନ୍ଦ୍ର ବା ଡିଏନ୍କେ। ବର୍ତ୍ତମାନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସମୁଦାୟ 35 ଡାକଘର ରପ୍ତାନୀ କେନ୍ଦ୍ର ଉପଲବ୍ଧ।

0: ଉପଲବ୍ଧ ଅଛି।
1: କଷ୍ଟମ ଡକ୍ୟୁମେଣ୍ଟେସନ କରିବା, ଆମଦାନୀ ରପ୍ତାନୀ କୋଡ ISC ଜେନେରେଟ୍ କରିବା ଏବଂ ରପ୍ତାନୀ ଡାକ ବିଲ୍ ପୂରଣ କରିବା, ସ୍ଥାନୀୟ ଉତ୍ପାଦକ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ MSMEକୁ ସହାୟତା, ଡେଡିକେଟେଡ୍ କାଉଣ୍ଟର୍ସ ଏବଂ ପ୍ରୋସେସିଂ ଏରିଆ, ଏସବୁକୁ ଠିକ୍ ଭାବରେ ନିୟନ୍ତ୍ରଣ କରିବା ପାଇଁ ଡାକଘର ରପ୍ତାନୀ କେନ୍ଦ୍ରକୁ ଆସନ୍ତୁ।
0: ସମସ୍ତ ଡାକଘର ରପ୍ତାନୀ କେନ୍ଦ୍ରରେ ପାର୍ସଲ ପ୍ୟାକିଂ ୟୁନିଟ୍ ଗୁଡ଼ିକର ପ୍ରୋଭିଜନ ଅଛି, ଯେଉଁଥିରେ ପ୍ୟାକେଜ ଫ୍ୟାସିଲିଟି ମଧ୍ୟ ଉପଲବ୍ଧ।
1: ଖାଲି ସେତିକି ନୁହେଁ, ଏକ୍ଜିଟିଂ ବଲ୍କ କଷ୍ଟମର୍ସଙ୍କ ପାଇଁ ପ୍ରୋଭିଜନ ଅନୁଯାୟୀ ଟିକସ ଫ୍ୟାସିଲିଟି ପ୍ରଦାନ କରାଯାଉଛି।
0: ଡାକଘରର ରପ୍ତାନୀ କେନ୍ଦ୍ର DNK ଏବେ ଆପଣଙ୍କ ସେବାରେ।
2: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
0: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା RE ଯଥା ବ୍ୟାଙ୍କ, ନନ୍ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନୀ, ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପାର୍ଟିସିପେଣ୍ଟସ୍, କ୍ରେଡିଟ୍ ଇନ୍ଫର୍ମେସନ କମ୍ପାନୀ ବିରୁଦ୍ଧରେ ଆପଣଙ୍କର ଅଭିଯୋଗର ସମାଧାନ ପାଇଁ ପ୍ରଥମେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା ନିକଟରେ ଆପଣଙ୍କର ଅଭିଯୋଗ ଦାଖଲ କରନ୍ତୁ ଏବଂ ରେଫରେନ୍ସ ନମ୍ବର ପ୍ରାପ୍ତ କରନ୍ତୁ।
1: ଯଦି 30 ଦିନ ମଧ୍ୟରେ ସମ୍ପୃକ୍ତ ନିୟନ୍ତ୍ରିତ ସଂସ୍ଥା କୌଣସି ସମାଧାନ ନ କରନ୍ତି କିମ୍ବା ଆପଣ ପ୍ରଦତ୍ତ ସମାଧାନରେ ସନ୍ତୁଷ୍ଟ ନୁହନ୍ତି, ତେବେ ଆପଣ https://cms.rbi.org.in ରେ ଲଗ୍ଇନ୍ କରି ରିଜର୍ଭ ବ୍ୟାଙ୍କ ଅମ୍ବୁଡ୍ସମ୍ୟାନଙ୍କ ନିକଟରେ କିମ୍ବା crpc@rbi.org.in ରେ ଇମେଲ କରି ଅଥବା ସେଣ୍ଟ୍ରାଲାଇଜ୍ ରିସିପ୍ଟ ଆଣ୍ଡ ପ୍ରୋସେସିଂ ସେଣ୍ଟର, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ଭିଷ୍ଟା, ସେକ୍ଟର 17, ଚଣ୍ଡିଗଡ଼ 160017 ଠିକଣାରେ ଡାକ ଦ୍ୱାରା ପଠାଇ ଅଭିଯୋଗ ଦାଖଲ କରିପାରିବେ।
0: ମନେ ରଖନ୍ତୁ, ସିଧାସଳଖ ଭାରତୀୟ ରିଜର୍ଭ ବ୍ୟାଙ୍କର ଅମ୍ବୁଡ୍ସମ୍ୟାନଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ପ୍ରତ୍ୟାଖ୍ୟାନ ହେବାର ସମ୍ଭାବନା ଅଛି।
1: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜନହିତରେ ଜାରି।
4: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
5: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ସପ୍ତାବରଣ ମୂର୍ତ୍ତି 3 ରଥରେ ବିରାଜମାନ କରିସାରିଲେଣି। 4 ବିଗ୍ରହ ଏବଂ ଅର୍ଚ୍ଚା ବିଗ୍ରହ ବା ବିଜେ ପ୍ରତିମା ଭାବରେ ମଦନ ମୋହନ ରାମକୃଷ୍ଣ ବିରାଜମାନ କରିସାରିଲେଣି। ବର୍ତ୍ତମାନ ଆମର ଆଉ ଅଳ୍ପ ସମୟ ପରେ ଆମର ଯିଏ ହେଉଛନ୍ତି ଠାକୁର ରାଜା, ଯିଏ ହେଉଛନ୍ତି ଆଦ୍ୟ ସେବକ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ବିରାଧି ବୀରବର ଶ୍ରୀ ଶ୍ରୀ ଦିବ୍ୟ ସଂଦେବ ମହାରାଜ ଆସିବେ, ତାମଜାନରେ ଆସିବେ, ସେରା ପହଁରା ଭଳି ଏକ ପବିତ୍ର କର୍ମ କରିବେ। ବର୍ତ୍ତମାନ ଆମ ସାଙ୍ଗରେ ଜଣେ ଶ୍ରଦ୍ଧାଳୁ ଯୋଡ଼ି ହୋଇଛନ୍ତି, ଆସନ୍ତୁ ତାଙ୍କ ସାଙ୍ଗରେ ଆଲୋଚନା କରିବା, ତାଙ୍କର ପରିଚୟ ଜାଣିବା ଏବଂ ଆଜିର ଏହି ରଥଯାତ୍ରାକୁ ଦେଖି ତାଙ୍କ ଭିତରେ କ'ଣ ଅନୁଭବ ଆସୁଛି ତାଙ୍କଠୁ ଆମେ ଜାଣିବା। କୁହନ୍ତୁ ଆଜ୍ଞା।
6: ମୁଁ ହେଉଛି ଇପ୍ସିତା ଶତପଥୀ, ଓଡ଼ିଶାର ବାସୀ, ରହୁଛି ଅହମ୍ମଦାବାଦରେ। ବହୁତ ଦିନରୁ ମନ ଥିଲା କି ରଥଯାତ୍ରା ଦର୍ଶନ କରିବା ପାଇଁ, ଏଇ ବର୍ଷ କାଳିଆର ଡୋରି ମୋତେ ଲାଗିଲା, ଏଇଥିପାଇଁ ଆସିଛି ଦର୍ଶନ କରିବା ପାଇଁ। ଏତେ ବର୍ଷା ଏତେ ହେଲେ ବି ଏତେ ଅତ୍ୟାଧିକ ଲୋକ ଏଠି ବସି ଦେଖିବାର ଯେଉଁ ସୁଯୋଗ ପାଇଛି, ସେଥିପାଇଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି। କାଳିଆର ସେ ଜଗତର ନାଥ ଜଗନ୍ନାଥ ଦେଖିଦେଲେ ଆଖିରୁ ଧରଝର ଲୁହ ବାହାରି ପଡ଼େ, ଭାବ ବିହଳ ହୋଇଯାଉ ଆମେ। ତାର ଦୌଡ଼ ଲାଗିବା ଯୋଗୁଁ ଏତେ ଦୂରରୁ ଆସି ଆଜି ରଥଯାତ୍ରାର ଯୋଗରେ ଦେଇଛୁ, ନିଜକୁ ବହୁତ ଭାଗ୍ୟବାନ ମନେ କରୁଛୁ।
5: ଯାହା ହଉ, ଭଲ କଥାଟେ କହିଲେ। ଆଜି ଆପଣ ଏଇ ଯୋଉ ଅନୁଭବ କରୁଛନ୍ତି ବର୍ଷା, ଘରୁ ଗୋଡ କାଢି ହଉନି, ଦାଣ୍ଡକୁ ଗଲେ ଆଣ୍ଠିଏ ପାଣି, ବର୍ତ୍ତମାନ ଇନ୍ଦ୍ର ଦେବତା ଆମର ଭଗବାନ ଜଗନ୍ନାଥଙ୍କୁ ଦେଖିକିରି ଆହୁରି ବୃଷ୍ଟିପାତ କରୁଛନ୍ତି, ଏଇଭଳି ଏକ ପ୍ରତିକୂଳ ପାଗ ଭିତରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିତରେ ଯୋଉ ଆଗ୍ରହ, ଉତ୍ସାହ, ଉଦ୍ଦୀପନା ଆପଣ ତ ବଡ଼ଦାଣ୍ଡରୁ ଶୁଣିପାରୁଛନ୍ତି, ଆପଣଙ୍କ ଭିତରେ ଆଉ କ'ଣ ଅନୁଭୂତି ଆସୁଛି? ଆପଣ ତ କାଳିଆର ଡୋରି ଲାଗିଲା ବୋଲି ବରହମପୁରରୁ ସୁଦୂରରୁ ଧାଇଁ ଆସିଛନ୍ତି,
7: ପୁରୀ ଶ୍ରୀକ୍ଷେତ୍ରକୁ ଆଉ ଆପଣଙ୍କ ଭିତରେ କଣ
6: ପ୍ରକାର ଏ ପ୍ରକାର ପ୍ରତିକୂଳ ପରିସ୍ଥିତିରେ କେହି ବି ଘରୁ ବାହାରିବାକୁ ଭଲ ଲାଗିବନି କି ରାଗିବାକୁ ଇଚ୍ଛା ବି ହବନି, କିନ୍ତୁ କାଳିଆକୁ ଦେଖିବା ପାଇଁ ମନ କରିକି ନାହିଁ ଆମେ ଯିବା କାଳିଆକୁ ଦର୍ଶନ କରିବା, ଆମକୁ କିଛି ବି ଲାଗୁନି ଏଇ ବର୍ଷା, କିଛି ବି ଲାଗୁନି ଯେ ଚାଲିଛି ବର୍ଷା ଚାଲିଛି, ସେମିତି ବର୍ଷାରେ ଓଦା ହେଇ ଦର୍ଶନ କରିବା ପାଇଁ ଯୋଉ

0: ଯୋ ଆଗ୍ରହ ଯୋ ଲାଗୁଛି ମନରୁ ସେଟା ଆଜ୍ଞା କହିହବନି, ଏଇଥିରେ ଜଣେଇ ପାରିବାନି ଆମେ ଏଠି। ତେଣୁକରି ଜଗତାରନାଥ ତା ଲୀଳା କିଛି ଆମକୁ ଜଣା ନାହିଁ, ସେ ଯାହା ଯାହାକୁ ଡାକେ ତାକୁ ଡୋରି ଲଗେଇକି କି ଟାଣି ଟାଣି ନେଇ ଆସେ।
1: କାଳିଆ ଠାକୁରଙ୍କର ଡୋରି ଯାହାକୁ ଲାଗେ ସେ ଆପେ ଆପେ ଟାଣି ହେଇଯାଏ, କାରଣ ଚୁମ୍ବକ ଯେଭଳି ଲୁହାକୁ ଟାଣେ ଏତେ ତାର ଆକର୍ଷଣ ଶକ୍ତି ରହିଛି, ଏତେ ତା ଭିତରେ ଗୋଟେ ମାଧ୍ୟାକର୍ଷଣ ଶକ୍ତି ରହିଛି। କାଳିଆକୁ ଦେଖିଦେଲେ, କାଳିଆର ସ୍ପର୍ଶକୁ ଅନୁଭବ କରିଦେଲେ ଆମ ଭିତରେ ଆପେ ଆପେ ତାହା ଜାଗ୍ରତ ହେଇଯାଏ, କାରଣ ସେ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ, ବ୍ରହ୍ମସ୍ୱରୂପ। ଯେତେବେଳେ ମହାପ୍ରଭୁ ବ୍ରହ୍ମସ୍ୱରୂପରେ ଭକ୍ତକୁ ଦର୍ଶନ ଦିଅନ୍ତି ନା, ଭକ୍ତର ମନ ଜାଣି ସବୁ ସବ କାମ ସେ କରିଦିଅନ୍ତି। ଇଏ ବିଶ୍ୱାସର କଥା, ଅନୁଭବର କଥା। ଯେଉଁମାନଙ୍କ ଭିତରେ ଅନୁଭବ ରହିଛି, ବର୍ତ୍ତମାନ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଆସୁଛନ୍ତି, ଯେଉଁ ଚାରି ଦିଗରେ ଚାରି ଧାମ କରିଛନ୍ତି, ସେ ବର୍ତ୍ତମାନ ଏଇ ବୟସରେ କେତେ ଆଗ୍ରହ, କେତେ ଉତ୍କଣ୍ଠା ଏଇ କଥାକୁ ଆଗେଇ ନେବା ପାଇଁ। ମୁଁ ବର୍ତ୍ତମାନ ପ୍ରଥମ କେନ୍ଦ୍ରକୁ ଯାଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ବଡ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପୁରୀ ଗୋବର୍ଦ୍ଧନ ପୀଠର ଅଧୀଶ୍ୱର, ସେ ବର୍ତ୍ତମାନ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଇଏ ଗୋଟେ ପ୍ରତିଷ୍ଠିତ ପରମ୍ପରା, ପରମ୍ପରା ଏଇଥିପାଇଁ ଯେ ଯେତେବେଳେ ଆଦିଶଙ୍କର ଶ୍ରୀକ୍ଷେତ୍ରକୁ ଆସିଲେ ଅଷ୍ଟମ ଶତାବ୍ଦୀରେ, ଏବଂ ଯେତେବେଳେ ଏଇଠି ଧାମ ପ୍ରତିଷ୍ଠା କଲେ ଏବଂ ଚତୁର୍ଦ୍ଧାମ ଭିତରୁ ଗୋଟିଏ ଧାମ ଭାବରେ ଶ୍ରୀକ୍ଷେତ୍ରକୁ ଘୋଷଣା କଲେ, ସେହିଦିନଠାରୁ ଏଇଠି ଶଙ୍କରାଚାର୍ଯ୍ୟ ପଦବୀ ପ୍ରତିଷ୍ଠିତ ହେଲା ଏବଂ ତାଙ୍କର ପ୍ରଥମ ଶିଷ୍ୟ ପଦ୍ମପାଦ ତାଙ୍କୁ ସିଏ ଏଇଠି ପ୍ରଥମ ଶଙ୍କରାଚାର୍ଯ୍ୟ ଭାବରେ ପ୍ରତିଷ୍ଠିତ କଲେ। ଏବଂ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଆମେ କାହିଁକି ଜଗତଗୁରୁ ବୋଲି କହୁ, ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କର ଆମର ଭାରତୀୟ ଧର୍ମ ଦର୍ଶନ ଏସବୁ କ୍ଷେତ୍ରରେ ବା ଭାରତୀୟ ସନାତନ ପରମ୍ପରାରେ ଏଇଟା କ'ଣ ତାଙ୍କର ଭୂମିକା? ତାଙ୍କର ଭୂମିକା ହେଉଛି ଯେ ପ୍ରଥମ କଥା ତାଙ୍କର ସବୁଠୁ ବଡ଼ ଅବଦାନ ବୋଲି ଆମେ ଯଦି କହିବା ଯେ ସମଗ୍ର ଭାରତକୁ ଶଙ୍କରାଚାର୍ଯ୍ୟଙ୍କର ବଡ଼ ଅବଦାନ କ'ଣ, ତାହା ହେଉଛି ଭାରତକୁ ଯୋଡ଼ିବା। ଚାରିଟି ଦିଗରେ ଚାରିଟି ଧାମ ପ୍ରତିଷ୍ଠା କରି ଗୋଟେ ଦାର୍ଶନିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ସେ ଭାରତଟାକୁ ଏକ କରିଦେଲେ। ଯଦି ଶଙ୍କରାଚାର୍ଯ୍ୟ ଭାରତକୁ ଏକ କରିନଥାନ୍ତେ ତାହେଲେ ଆଜି ଯେଉଁ ପରିସ୍ଥିତିରେ ଭାରତ ଅଛି ସେହି ଭାରତ ହୁଏତ କେଉଁଦିନରୁ ଖଣ୍ଡ ଖଣ୍ଡ ହେଇଯାଇଥାନ୍ତା। କେବଳ ଧର୍ମ, କେବଳ ବିଶ୍ୱାସ, କେବଳ ପରମ୍ପରା ଭାରତକୁ ଏକାଠି କରି ରଖିଛି। ଯେଉଁ ସମ୍ବିଧାନ ଆମେ ନିର୍ମାଣ କଲୁ ଭାରତବର୍ଷ ସ୍ୱାଧୀନ ହେବା ପରେ, ସେଇଠି ଯେଉଁ ଆମେ ଯୋଡ଼ିଲୁ ଗୋଟିଏ କଥା ଯେ ଭାରତର ବିବିଧତା ହେଉଛି ଭାରତର ଶକ୍ତି, ୟୁନିଟି ଇନ୍ ଡାଇଭରସିଟି, ଯେ ବିବିଧତା ଭିତରେ ଏଇଠି ଯେଉଁ ଏକତ୍ଵ ଅଛି ଏବଂ ବିବିଧତା ଭିତରେ ଯେଉଁ ସମାନତା ଅଛି ସେଇଟା ହେଉଛି ଭାରତର ଶକ୍ତି, ଭାରତର ଦୁର୍ବଳତା ନୁହେଁ। ଏଇଟା ପ୍ରଥମେ ଅଷ୍ଟମ ଶତାବ୍ଦୀରେ ପ୍ରତିପାଦିତ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ତେଣୁ ସେ ତ ଦିବ୍ୟଦ୍ରଷ୍ଟା ଥିଲେ, ମାତ୍ର 32 ବର୍ଷ ବୟସରେ ସ୍ୱୟଂ ଶିବଙ୍କର ଅବତାର ଭାବରେ ସେ ଜନ୍ମଗ୍ରହଣ କରିଥିଲେ ଏବଂ ବାଲ୍ୟକାଳରେ ଚାରି ବେଦ ଅଧ୍ୟୟନ କରିଥିଲେ, ଉପନିଷଦମାନଙ୍କୁ ଅଧ୍ୟୟନ କରିଥିଲେ ଏବଂ ଭାରତୀୟ ପରମ୍ପରା, ଧର୍ମ, ଦର୍ଶନ ଏସବୁର ଯଦି ପୁନରୁତ୍ଥାନ ହେଇଛି ବୋଲି କୁହାଯାଏ ତାହେଲେ ସେ କେବଳ ଶଙ୍କରାଚାର୍ଯ୍ୟଙ୍କର ପାଇଁ ହେଇଛି। ସେହି ଶଙ୍କରାଚାର୍ଯ୍ୟ ଯେଉଁ ଚାରିଧାମ ପ୍ରତିଷ୍ଠା କଲେ, ଆମର ସୌଭାଗ୍ୟ ଓଡ଼ିଆମାନଙ୍କର ଯେ ଆମେ ଓଡ଼ିଶାରେ ଗୋଟିଏ ଧାମ ପାଇଲୁ ଏବଂ ଶ୍ରୀକ୍ଷେତ୍ର ହେଲା ସେହି ଧାମ ଭିତରୁ ଗୋଟିଏ ଧାମ, ଏବଂ ଗୋବର୍ଦ୍ଧନ ପୀଠ ପ୍ରତିଷ୍ଠା କରି ଶଙ୍କରାଚାର୍ଯ୍ୟ ସେହି ପରମ୍ପରାକୁ ତାଙ୍କର ଶିଷ୍ୟ ପ୍ରଶିଷ୍ୟମାନଙ୍କ ମାଧ୍ୟମ ଦେଇକରି ମଧ୍ୟ ଦେଇକରି ସେ ଆଗକୁ ପ୍ରବାହିତ କରିବାକୁ ଚାହିଁଲେ। ଏବଂ ଆପଣ ଜାଣନ୍ତୁ ଯେ ସନାତନ ହେଉଛି, ସନାତନ ଧର୍ମର ଭିତରେ ଏଭଳି ଗୋଟିଏ ଶକ୍ତି ଅଛି ଯିଏ ସମୟ ସହିତ ତାଳ ଦେଇ ବା ସମୟର ପରିବର୍ତ୍ତନ ସହିତ ତାଳ ଦେଇ ନିଜକୁ ଚଳେଇ ପାରେ, ଏବଂ ସେଇଥିପାଇଁ କୁହାଯାଉଛି ଯେ ସନାତନ ହିଁ ସମକାଳୀନ। ଆମେ ଯାହାକୁ କଣ୍ଟେମ୍ପୋରାରୀ ବୋଲି କହୁଛୁ, ଆପଣ ସନାତନ ଧର୍ମକୁ କେବେ ପୁରୁଣା ଧର୍ମ ବୋଲି କହିପାରିବେନି, ସନାତନ ଧର୍ମକୁ କେବେ ଗୋଟେ ମାନ୍ଧାତା ଯୁଗର ଧର୍ମ ବୋଲି କହିପାରିବେନି, ସନାତନ ଧର୍ମକୁ ଆପଣ ରକ୍ଷଣଶୀଳ ବୋଲି କହିପାରିବେନି। ସନାତନ ଧର୍ମରେ ଏଭଳି ଶକ୍ତି ଅଛି ଯେ ଯେତେବେଳେ ଯୁଗ ପରିବର୍ତ୍ତନ ହେବ, ଯେତେବେଳେ ସଭ୍ୟତାରେ ପରିବର୍ତ୍ତନ ହେବ, ଯେତେ ନୂଆ କଥା ଆସିବ, ସନାତନ ଧର୍ମ ତାକୁ ନିଜ ଭିତରେ ସମାହିତ କରି ଗୋଟେ ସମୟ ସହିତ ତାଳ ଦେଇକରି ସେ ଯିବ। ସେହି କାର୍ଯ୍ୟ କରୁଛି ଗୋବର୍ଦ୍ଧନ ପୀଠ, ଏବଂ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ, ଅନ୍ୟ 3ଟି ପୀଠର ଶଙ୍କରାଚାର୍ଯ୍ୟ, ଏଇ ଯେଉଁ ସନାତନ ପରମ୍ପରା, ଭାରତୀୟ ସନାତନ ପରମ୍ପରା, ସେହି ସନାତନ ପରମ୍ପରା